ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ FM ରେନ୍ବୋରେ ଏହି ଧାରାବିବରଣୀ ଏକ ସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରାବିବରଣୀ ପ୍ରଦାନ।

ଶରଧାବାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ମିନିଟ୍ରୁ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍। ଆଜି 1948 ଶତାବ୍ଦ ଶ୍ରାବଣ ମାସ 3 ଶନିବାର, ଇଂରାଜୀ 2026 ମସିହା ଜୁଲାଇ ମାସ 25 ତାରିଖ। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 5:58 ସେକେଣ୍ଡ। ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ।

ମହାପ୍ରଭୁ, କୋଟି ଜନ୍ମର ପୁଣ୍ୟଫଳ ତୁମେ, ତୁମେ ହିଁ ସଞ୍ଜ, ପୁଣି ତୁମେ ହିଁ ସକାଳ, ତୁମେ ହିଁ ଏଇ ମାଟି ପାଣି ପବନ। ତୁମ ଆଜ୍ଞା ବିନା ପତ୍ରଟିଏ ମଧ୍ୟ ହଲିବା ଅସମ୍ଭବ। ତୁମେ ଚାହିଁଲେ ଜୀବନର ଗତି ସହଜ, ହେଲେ ତୁମର କୃପା ବିନା ଜୀବଟିଏ କରୁଥାଏ ଅହରହ ସଂଘର୍ଷ। ଯାହାକୁ ଯେଉଁଠି ରଖିବା କଥା, ଯାହାକୁ ଯେତିକି ଦେବା କଥା, ସବୁକିଛି ତ ଆପଣଙ୍କର ହିଁ ବିଧାନ। ଆପଣ ହିଁ ସ୍ୱାମୀ, ଆପଣ ହିଁ ପ୍ରଭୁ, ଆପଣ ହିଁ ତ ସବୁକିଛି।

ଶୁଣୁଛନ୍ତି ଭକ୍ତିଗୀତ ସମ୍ବଳିତ ଅର୍ଘ୍ୟଥାଳି କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ମ୍ୟୁଜିକ୍ ମିତ୍ର ଅନୁ ସହ ଦିଲ୍ ସେ ଦିଲ୍ ତକ୍ ଭକ୍ତର ଅଳିରେ ଭଗବାନ ଦର୍ଶନ ଦିଅନ୍ତି ତାକୁ ନାନା ପ୍ରକାରର ବେଶରେ, ଆଉ ଏଇ ବେଶ ଭଗବାନଙ୍କୁ ନିକଟତର କରେ। ଭକ୍ତ ପାଖକୁ ନେଇଯାଏ, ଯେମିତି ଆଜି ରଥାରୂଢ଼ ଠାକୁରଙ୍କର ଅନୁଷ୍ଠିତ ହେବ ରାଜରାଜେଶ୍ୱର ବେଶ ବା ସୁନା ବେଶ। ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ବାହୁଡ଼ା ଯାତ୍ରାର ଠିକ୍ ପରଦିନ ସିଂହଦ୍ୱାର ନିକଟରେ ଥିବା ତିନି ରଥ ପରେ ଅନୁଷ୍ଠିତ ହୁଏ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଏହି ସୁନାବେଶ। ଭକ୍ତଙ୍କର ଭିଡ଼ ଲାଗିବ ବଡ଼ଦାଣ୍ଡରେ ମହାପ୍ରଭୁଙ୍କୁ ଦର୍ଶନ କରିବା ଲାଗି। ସନ୍ଧ୍ୟା ସମୟରେ ଭକ୍ତମାନେ ପ୍ରଭୁଙ୍କର ଏହି ଅପୂର୍ବ ବେଶ ଦର୍ଶନ କରିପାରିବେ।

ଆଜି ମଧ୍ୟ ହରିଶୟନ ଏକାଦଶୀ। ଏଇଠାରୁ ଚତୁର୍ମାସ୍ୟ ବ୍ରତର ଆରମ୍ଭ ହୋଇଥାଏ ଏବଂ ଭଗବାନ ବିଷ୍ଣୁ ଚାରି ମାସ ଲାଗି ନିଦ୍ରା ଯାଉଥିବାରୁ ଏଇ ଏକାଦଶୀର ନାମ ହରିଶୟନ ଏକାଦଶୀ। ଏହି ସମୟରେ ବିବାହ ବ୍ରତଘର ଆଦି ମାଙ୍ଗଳିକ କାର୍ଯ୍ୟ ହୋଇନଥାଏ ଏବଂ ଶ୍ରୀମନ୍ଦିରରେ ମଧ୍ୟ ବିଶେଷ ନୀତିକାନ୍ତିର ଆୟୋଜନ ହୋଇଥାଏ। ମହାପ୍ରଭୁ ହେଉଛନ୍ତି ଅବର୍ଣ୍ଣନୀୟ, ତାଙ୍କୁ ବର୍ଣ୍ଣନା କରିବାର ଶକ୍ତି କାହା ପାଖରେ ବା ଅଛି? ହେଲେ ସିଏ ଭାବରେ ବନ୍ଧା ମନୁଆ ଠାକୁର, ତାଙ୍କୁ ଯଦି ସରଳ ହୃଦୟରେ ନିଶ୍ଚଳ ଭାବରେ ବ୍ୟାକୁଳ ଚିତ୍ତରେ ଆରାଧନା କରାଯାଏ, ସିଏ ଭକ୍ତିର ଡୋରିରେ ବାନ୍ଧି ହେଇଛନ୍ତି ଭକ୍ତ ସହ ଆପେ ଆପେ। ସବୁବେଳେ ଭକ୍ତର ଡାକକୁ ଅନେଇ ବସିଥାନ୍ତି।

ସମୟ ବର୍ତ୍ତମାନ ସକାଳ 6:40 ହେବାକୁ ଯାଉଛି। ଚାଲନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 106ତମ ଭାଗ।

ମୈତ୍ରେୟ କହୁଛନ୍ତି ଯେ ଭଗବାନ ଧ୍ରୁବଙ୍କୁ ମୃତ୍ୟୁ ପରେ ଧ୍ରୁବ ଲୋକରେ ରହିବା ପାଇଁ ବର ଦେଲେ। ଶିଶୁମାର ଚକ୍ରରେ ତାଙ୍କର ରହିଲା ପୂର୍ଣ୍ଣ ଅଧିକାର। ଧ୍ରୁବଙ୍କୁ ବର ଦେଇ ଭଗବାନ ଅନ୍ତର୍ହିତ ହୋଇଗଲେ। ଧ୍ରୁବ 3600 ବର୍ଷ ବଞ୍ଚିବାର ବର ଲାଭ କରି ଘରକୁ ଫେରିଆସନ୍ତେ ତାଙ୍କୁ ଆଦରରେ ପିତା କୋଳ କରିନେଲେ।

ସକାଳୁ ବର୍ଷା ଟିକେ ଟିକେ ଲାଗି ରହିଛି, ଆଉ ପାଗ ବି ବହୁତ ବଢ଼ିଆ ଅଛି। ଏବଂ ଆଜି ଦିନଟି ବହୁତ ଖାସ, କାରଣ ଆଜି ମହାପ୍ରଭୁଙ୍କର ସୁନାବେଶ ଅନୁଷ୍ଠିତ ହେବ। ନିଶ୍ଚିତ ରୂପେ ଆପଣମାନେ ପ୍ଲାନ୍ କରୁଥିବେ, ୱିକେଣ୍ଡ ଅଛି, ଯେତେବେଳେ ଟିକେ ଯିବା ଠାକୁରଙ୍କୁ ଟିକେ ଦର୍ଶନ କରିବା, ନିଶ୍ଚୟ ଯାଆନ୍ତୁ। ହେଲେ ସତର୍କ ରୁହନ୍ତୁ, ସଚେତନ ରୁହନ୍ତୁ। ପାଣିପାଗ ଯେମିତି ପରିବର୍ତ୍ତନ ହେଇଛି, ମାନେ ବର୍ଷା ହେଉଛି, ଆଉ ବର୍ଷାରେ ଭିଜିରେ କ'ଣ ହୁଏ ଆପଣ ଜାଣିଛନ୍ତି। ତେବେ ନିଜ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ, ଆଉ ତା ସହ ଆମକୁ ଏମିତି ଶୁଣୁଥାନ୍ତୁ। 100.4 ଆକାଶବାଣୀ FM ରିନ୍ବୋ କଟକରେ ଦିଲ୍ ସେ ଦିଲ୍ ତକ୍।

ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର ଚାରିଜଣ ପୁଅ ଥିଲେ। ଚାରିଜଣ ପୁଅ ଥିଲେ ସତ, କିନ୍ତୁ ପ୍ରତ୍ୟେକଙ୍କ ଭିତରେ ମତାନ୍ତର ମନାନ୍ତର ସବୁବେଳେ ଲାଗି ରହୁଥିଲା, ଗୃହ କନ୍ଦଳ ଲାଗି ରହୁଥିଲା। ତେଣୁ ବାପା ଜଣକ ବହୁତ ମନ ଦୁଃଖ କରୁଥିଲେ। ତାଙ୍କ ଶେଷ ସମୟ ଉପସ୍ଥିତ ହୋଇସାରିଥିଲା। ଜାଣିଥିଲେ ୟା ପରେ କ'ଣ ହେବ ତାଙ୍କ ପିଲାମାନଙ୍କର ସେ ଅନିଶ୍ଚିତ ଥିଲେ। ସେଥିପାଇଁ ସେ ଚାରିଜଣଙ୍କୁ ପାଖକୁ ଡାକିଲେ ଆଉ ଗୋଟାଏ ବିଡ଼ା ଦେଲେ କାଠର ଏବଂ କହିଲେ, ତମେମାନେ ଏ କାଠ ବିଡ଼ାଟାକୁ ଭାଙ୍ଗି ଦିଅ, ପ୍ରତ୍ୟେକ ଚେଷ୍ଟା କର। ଗୋଟି ଗୋଟି କରି ଚାରିଜଣ ଯାକ ଚେଷ୍ଟା କଲେ, ହେଲେ କେହି ପାରିଲେନି। ସେଇଠୁ ବାପା କହିଲେ, ଗୋଟେ କାମ କର, ସେ ବିଡ଼ାଟା ଖୋଲି ଦିଅ ଆଉ ଗୋଟେ ଗୋଟେ କରି କାଠ ଭାଙ୍ଗି ଦିଅ। ତ ସେମାନେ ତୁରନ୍ତ ବିଡ଼ାଟିକୁ ଖୋଲି ସବୁ କାଠକୁ ଗୋଟିଏ ଗୋଟିଏ କରି ଭାଙ୍ଗିଦେଲେ। ସେଇଠି ବାପା କହିଲେ ଯେ, ଦେଖିଲ ତ, ବିଡ଼ାଟା ବନ୍ଧା ହୋଇଥିଲା ବୋଲି ତୁମେମାନେ ଚେଷ୍ଟା କରିକି ବି ତାକୁ ଭାଙ୍ଗି ପାରିଲନି, କିନ୍ତୁ ଯେତେବେଳେ ସେଇ ବିଡ଼ା ଖୋଲିକି କାଠ ଗୁଡ଼ିକୁ ଗୋଟି ଗୋଟି କରିକି ତୁମେ ନେଲ, ତାହା ସହଜରେ ଭାଙ୍ଗିଗଲା। ତେଣୁ ଯଦି ତୁମେମାନେ ଅଲଗା ଅଲଗା ହୋଇଯିବ, ତେବେ ତୁମମାନଙ୍କର ବଳ କମିଯିବ, କିନ୍ତୁ ଯଦି ଏକାଠି ହୋଇ ଗୋଟିଏ କାମ କରିବ, କାମ ତ ସୁରୁଖୁରୁରେ ହେବ ହିଁ, ଆଉ ସେଇ ବଳରେ ତୁମେ ବଳିଆନ ହେବ, ତୁମମାନଙ୍କ ସ୍ପର୍ଶ ମଧ୍ୟ କେହି କରିପାରିବେନି। ତ କହିବାର କଥା ହେଲା, ସମସ୍ତେ ଏକାଠି ମିଶିକି ଯଦି ଆମେ କିଛି ପ୍ଲାନ୍ କରିବା, ଜୀବନ ବ୍ୟତୀତ କରିବା, ତେବେ ତାଠାରୁ ବଡ଼ ବଡ଼ ଆଉ କିଛି ନାହିଁ। ଯେତେ ଝଡ଼ ତୋଫାନ ଯାହା ବି ଆସୁ, ଯଦି ଏକତା ରହିଛି, ତେବେ କୌଣସି ଶକ୍ତି ଆମକୁ ହରାଇ ପାରିବନି। ତେଣୁ ସବୁବେଳେ ପରିବାର ହେଉ, ସମାଜ ହେଉ, ସବୁବେଳେ ଏକାଠି ରହିବାକୁ ଚେଷ୍ଟା କରିବା। ବର୍ତ୍ତମାନ ପାଣିପାଗ, ପାଣିପାଗର ପୂର୍ବାନୁମାନରେ ଜଣାଯାଏ ଯେ ଆଗାମୀ 24 ଘଣ୍ଟା ମଧ୍ୟରେ ଓଡ଼ିଶାର ପ୍ରାୟ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦୁଝର ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗର ସୂଚନା ବର୍ତ୍ତମାନ ପାଇଁ ଏତିକି। ଚାଲନ୍ତୁ ଶୁଣିବା ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ମ୍ୟୁଜିକ୍ ମିତ୍ର ଅନୁ ରହିଛି ଆଜି ଆପଣଙ୍କ ସହ ଏହି ସକାଳରେ ଚାଲନ୍ତୁ ଜାଣିବା ରେନ୍ବୋର ପ୍ଲାନ୍ ଆଜି ଦିନର ଆମର ସ୍ୱାସ୍ଥ୍ୟ ସକାଳ 7:10 ଏଥିରେ ବିଷୟ ରହିଛି ବୁଡ଼ିଯିବାର ଉଦ୍ଧାର କରାଯାଉଥିବା ବ୍ୟକ୍ତିର ଚିକିତ୍ସା ଏ ବିଷୟରେ ଆଲୋଚନା କରିବେ ଡାକ୍ତର ଶରତ ଚନ୍ଦ୍ର ଦାସ ଶୁଭ ସକାଳର ସମୟ 7:25 ଏବଂ ପରେ ପରେ 7:45 ସକାଳ 7:30 ଶୁଣିବେ କମନୱେଲ୍ଥ ଗେମ୍ସ 2026ର ଦୈନିକ ବିବରଣୀ ମର୍ଣ୍ଣିଂ ମେଲୋଡ଼ିର ସମୟ 8:30 ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ଶୁଣିପାରିବେ ସକାଳ 9 ଏବଂ ସନ୍ଧ୍ୟା 5:02 ଦିନ 11 ଶୁଣିବେ କଳାକାର ସାପ୍ତାହିକ ଇଂରାଜୀ କାର୍ଯ୍ୟକ୍ରମ ଷ୍ଟମ୍ପ୍ଡ଼ର ସମୟ ଦିନ 11:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଦିନ 12 ଶୁଣିପାରିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି ଦିନ 12:30 କିଛି କଥା କିଛି ଗୀତ ଏଥିଲା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାର କିଛି ବର୍ତ୍ତମାନ କିଛି ସମୟର ବିଜ୍ଞାପନ ବିରତି

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
2: ଇଏ ସୌଦାର 15,000, ପରିବାର 2,000।
1: ଆଉ ଲାଇଟ ବିଲ୍
2: ଏବେ 0 ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗିଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: एक प्रकार से पीएम जय अब गरीबों की जय बन गई है।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍। ବର୍ତ୍ତମାନ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ କିଛି କ୍ଷଣ ମଧ୍ୟରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀଜୀଉମାନଙ୍କ ସୁନାବେଶ ଅନୁଷ୍ଠିତ ହେବ। ଆଜି ସକାଳୁ ମଙ୍ଗଳ ଆଳତୀ, ମୈଲମ ଓ ତଡ଼ପ ଲାଗି ଆଦି ନୀତି ରଥ ଉପରେ କରାଯାଉଛି। ସନ୍ଧ୍ୟା ଆଳତୀ ପରେ ମହାପ୍ରଭୁଙ୍କ ସୁନାବେଶ ହେବ। ସନ୍ଧ୍ୟା ପାଞ୍ଚଟାରୁ ରାତି ଏଗାରଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ସୁନାବେଶ ଦର୍ଶନ କରିପାରିବେ। ବାହୁଡ଼ା ଯାତ୍ରାରେ ଗତକାଲି ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଲୀଳା ଶେଷ କରି ଚତୁର୍ଦ୍ଧା ମୂର୍ତ୍ତି ତିନି ରଥରେ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛନ୍ତି। ଗତକାଲି ନନ୍ଦିଘୋଷ ରଥ ଶ୍ରୀନଗର ସମ୍ମୁଖରେ ପହଞ୍ଚିବା ପରେ ଲକ୍ଷ୍ମୀନାରାୟଣ ଭେଟ ନୀତି ଅନୁଷ୍ଠିତ ହୋଇଥିଲା। ସୁନାବେଶ ପାଇଁ ଆଜି ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାହୁଡ଼ା ଯାତ୍ରାର ପ୍ରଥମ ଦିନରେ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କୁ ରଥାରୂଢ଼ କରାଯାଇଛି। ପରମ୍ପରା ଅନୁଯାୟୀ ଆଜି ଅପରାହ୍ନରେ ରଥ ଟଣା ହେବ। ଗତକାଲି ବାହୁଡ଼ା ଧାଡ଼ି ପହଣ୍ଡି ଦର୍ଶନ ଲାଗି ଭକ୍ତଙ୍କ ସମାଗମ ହୋଇଥିଲା। ରଥଯାତ୍ରା ସମୟରେ ସୁରକ୍ଷିତ, ନିରାପଦ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ରେଳ ଚଳାଚଳ ସୁନିଶ୍ଚିତ କରିବା ପାଇଁ ପୁରୀ ରେଳ ଷ୍ଟେସନରେ ପୂର୍ବତଟ ରେଳବାଇ ପକ୍ଷରୁ କୃତ୍ରିମ ବୁଦ୍ଧିମତା ପରିଚାଳିତ ରୋବୋଟିକ୍ସ ସୁରକ୍ଷା ପ୍ଲାଟଫର୍ମ ଡିଏସ୍ସି ଅର୍ଜୁନ ମୁତୟନ କରାଯାଇଛି। ଏହି ବ୍ୟବସ୍ଥାରେ ଅତ୍ୟଧିକ ଭିଡ଼ ସମୟରେ ଯାତ୍ରୀ ସୁରକ୍ଷା ଏବଂ ନିରୀକ୍ଷଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇପାରିଛି। ସୁନାବେଶ ଏବଂ ଅଧରପଣା ଲାଗି ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରୁ ପୁରୀ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ଏଥିଲାଗି 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ବିଭିନ୍ନ ସ୍ତରରେ ବରିଷ୍ଠ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି। ସେହିଭଳି କେନ୍ଦ୍ରୀୟ ଲୋକସେବା ଆୟୋଗର ପ୍ରତିଭା ସେତୁ ପୋର୍ଟାଲ ମାଧ୍ୟମରେ ମଧ୍ୟ 16 ଜଣ ବୃତ୍ତିଗତଙ୍କୁ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନ୍ଟିଏ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜାତୀୟ ପରୀକ୍ଷଣ ସଂସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏଭଳି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଫେସର କେ ରାଧାକୃଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ସୁପାରିଶ ଆଧାରରେ ଏହାକୁ କାର୍ଯ୍ୟକାରୀ କରାଯାଉଛି ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଚୁକ୍ତିଭିତ୍ତିକ 4ଟି ଜେନେରାଲ ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଭବିଷ୍ୟତରେ କମିଟି ସୁପାରିଶ କରିଥିବା 10ଟି କାର୍ଯ୍ୟକ୍ଷେତ୍ର ପାଇଁ ଆହୁରି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଏନ୍ଟିଏ କହିଛି। ଅନ୍ୟପକ୍ଷରେ ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ 47 ଜଣ ଅଧିକାରୀଙ୍କୁ ଏନ୍ଟିଏ ପକ୍ଷରୁ ଚାକିରିରୁ ବହିଷ୍କାର କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ମାମଲା ପରିପ୍ରେକ୍ଷୀରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଏଥିମଧ୍ୟରୁ କିଛି ଅଧିକାରୀଙ୍କ ବିରୋଧରେ ଅପରାଧିକ କାର୍ଯ୍ୟକଳାପ ଅଭିଯୋଗ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନ୍ଟିଏ କହିଛି। ଯୁବପିଢ଼ିଙ୍କ ମଧ୍ୟରେ ସମାଧାନମୂଳକ ନେତୃତ୍ୱର ବିକାଶ ଜରୁରୀ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଆୟୋଜିତ ୟଙ୍ଗ୍ ଇଣ୍ଡିଆ ପାର୍ଲାମେଣ୍ଟର ଉଦ୍ଘାଟନୀ ସମାରୋହରେ ଯୋଗଦେଇ ରାଜ୍ୟପାଳ ଯୁବ ନେତୃତ୍ୱଙ୍କୁ ସମାଜ ଓ ଦେଶର କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଆନୁକୂଲ୍ୟରେ ସମବାୟ ମଧ୍ୟରେ ସମନ୍ୱୟ କାର୍ଯ୍ୟକ୍ରମ ଅଧୀନରେ ସମସ୍ତ ଦୁଗ୍ଧ ସମବାୟ ସମିତିକୁ ମାଇକ୍ରୋ ଏଟିଏମ୍ ଓ ନୂତନ ବ୍ୟାଙ୍କ ଖାତା ଖୋଲିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ 35ଟି ଦୁଗ୍ଧ ସମବାୟ ସମିତିକୁ ମାଇକ୍ରୋ ଏଟିଏମ୍ ପ୍ରଦାନ କରାଯାଇଥିବା ବେଳେ 160 ଜଣ ଦୁଗ୍ଧଚାଷୀଙ୍କ ବ୍ୟାଙ୍କ ଜମାଖାତା ଖୋଲାଯାଇଛି। ଭଦ୍ରକ ଜିଲ୍ଲା ଧାମନଗରଠାରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଅଟଳ ମାର୍କେଟ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେଲେ ବ୍ୟବସ୍ଥିତ ଓ ସ୍ଥାୟୀ ବ୍ୟବସାୟିକ ଭିତ୍ତିଭୂମିର ବିକାଶ ଘଟିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ଶାସନ ସଚିବ ରଶ୍ମିତା ପଣ୍ଡା ଦିନିକିଆ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଯାଇ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଜିଲ୍ଲା ନିର୍ବାଚନ ଅଧିକାରୀ, ଭୋଟର ପଞ୍ଜୀକରଣ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳର ଜିଲ୍ଲା ସଭାପତିମାନଙ୍କ ସହ ଅନୁଷ୍ଠିତ ବୈଠକରେ ଭୋଟର ତାଲିକା ସଂଶୋଧନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଶ୍ରୀମତୀ ପଣ୍ଡା ଆଲୋଚନା କରିଥିବା ଜଣାପଡ଼ିଛି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ବାହୁଡ଼ା ଯାତ୍ରା ଅବସରରେ ବାଲ୍ୟ ବିବାହ ନିରାକରଣ ଏବଂ ଶିଶୁ ଅଧିକାର ନେଇ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଏକ ପ୍ରଚାର ରଥ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସମ୍ବନ୍ଧୀୟ ବାର୍ତ୍ତା ମଧ୍ୟ ପ୍ରଚାର କରିଛି। ଗ୍ଲାସ୍କୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଝଣ୍ଡୁ କୁମାର ପୁରୁଷ ଭାରୋତ୍ତୋଳନରେ କାଂସ୍ୟ ପଦକ ଜିତିଛନ୍ତି। ଭାରତର ଝଣ୍ଡୁ କୁମାର 190 କିଲୋଗ୍ରାମ ବର୍ଗରେ ଏହି ସଫଳତା ହାସଲ କରିଛନ୍ତି। ପାଣିପାଗ ଉତ୍ତର ଗାଙ୍ଗେୟ, ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କଟକ, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।

0: ହୋଇଯିବାରୁ ଉଦ୍ଧାର କରାଯାଉଥିବା ବ୍ୟକ୍ତିର ଚିକିତ୍ସା କହିଛନ୍ତି ଡାକ୍ତର ସତ୍ଚନ୍ଦ୍ର ଦାସ।
1: ଆଜି ଜୁଲାଇ ମାସ 25 ତାରିଖ ୱାର୍ଲଡ ଡ୍ରାଉନିଂ ପ୍ରିଭେନ୍ସନ୍ ଡେ। ଜଳରେ କିମ୍ବା କୌଣସି ତରଳ ପଦାର୍ଥରେ ବୁଡ଼ିଗଲେ ତରଳ ପଦାର୍ଥ ବା ଜଳ ଆମ ଶ୍ୱାସନଳୀ ଦେଇ ଫୁସ୍ଫୁସ୍ରେ ପ୍ରବେଶ କରେ, ଫଳରେ ଆମେ ନିଶ୍ୱାସ ପ୍ରଶ୍ୱାସ ନେଇପାରୁ ନାହୁଁ। ଆମର ପ୍ରଶ୍ୱାସରେ ଅମ୍ଳଜାନ ଫୁସ୍ଫୁସ୍ ଦେଇ ଶରୀରରେ ପ୍ରବେଶ କରେ ଓ ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗକୁ ରକ୍ତ ମାଧ୍ୟମରେ ପ୍ରବାହିତ ହୁଏ ଓ ଅଙ୍ଗାରକାମ୍ଳ ନିଶ୍ୱାସରେ ଶରୀରରୁ ବାହାରି ଆସେ, ଯାହାଫଳରେ ଶରୀରର ପ୍ରତ୍ୟେକ କୋଷ ଅମ୍ଳଜାନ ପାଇପାରନ୍ତି। ଅମ୍ଳଜାନ ଅଭାବରେ ମଣିଷ ବଞ୍ଚିପାରେ ନାହିଁ। ଜଳରେ ବୁଡ଼ିଯିବା ଫଳରେ ଜଳ ଶ୍ୱାସନଳୀ ଦେଇ ଫୁସ୍ଫୁସ୍ରେ ପ୍ରବେଶ କରେ ଓ ଅମ୍ଳଜାନ ଶରୀର ମଧ୍ୟକୁ ଯାଇପାରେ ନାହିଁ, ଫଳରେ ମସ୍ତିଷ୍କ ଅମ୍ଳଜାନ ପାଇପାରେ ନାହିଁ, ସେଣ୍ଟ୍ରାଲ ଆନେକ୍ସିଆ ହୋଇ ମୃତ୍ୟୁ ଘଟେ। ପ୍ରତିବର୍ଷ ବିଶ୍ୱରେ 2,36,000 ଲୋକଙ୍କର ମୃତ୍ୟୁ କେବଳ ଜଳରେ ବୁଡ଼ିବା ଯୋଗୁଁ ହୋଇଥାଏ। ଏସବୁ ମୃତ୍ୟୁକୁ ଏଡ଼ାଇବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିବର୍ଷ ଜୁଲାଇ 25 ତାରିଖକୁ ଡ୍ରାଉନିଂ ପ୍ରିଭେନ୍ସନ୍ ଡେ ବା ବୁଡ଼ି ନ ଯିବା ପାଇଁ ସଚେତନତା ଦିବସ ଭାବରେ ପାଳନ କରୁଅଛି। ଏହାର ମୂଳ ଲକ୍ଷ୍ୟ ହେଲା ଏଭଳି ମୃତ୍ୟୁକୁ ଏଡ଼ାଇବା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିବା ଓ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ଏ ବିଷୟରେ ସଚେତନ କରାଇବା। ଏ ଜୀବନ ଆମର ଓ ଏହାକୁ ରକ୍ଷା କରିବା ଆମର ଦାୟିତ୍ୱ। ଏ ସମାଜ ଆମର, ଏ ସମାଜକୁ ସୁନ୍ଦର କରି ଗଢ଼ି ତୋଳିବା ଓ ସମସ୍ତଙ୍କ ମୁଖରେ ହସ ଫୁଟାଇବା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ। ବୁଡ଼ିଯିବା ଫଳରେ ଯେଉଁ ମୃତ୍ୟୁ ଘଟେ ସେଥିରେ ଛୋଟ ପିଲା ଯାହାର ବୟସ 1 ବର୍ଷରୁ 14 ବର୍ଷ ସେମାନଙ୍କର ସଂଖ୍ୟା ଅଧିକ। ତେଣୁ ଭାବିଲେ ଦେଖି ସେ ପରିବାର ଅବସ୍ଥା କ'ଣ ହେଉନଥିବ। ଆସନ୍ତୁ ଦେଖିବା ବୁଡ଼ିଯିବା ପରେ କ'ଣ ହୁଏ। ବୁଡ଼ିଯିବା ପରେ 3 ପ୍ରକାର ସ୍ୱାସ୍ଥ୍ୟ ଅବସ୍ଥା ଦେଖିବାକୁ ମିଳେ। ପ୍ରଥମତଃ ଉଦ୍ଧାର ହେବା ପରେ ଲୋକ ସମ୍ପୂର୍ଣ୍ଣ ଭଲ ହୋଇଯାଏ ବା ପୂର୍ବ ଅବସ୍ଥାକୁ ଫେରିଆସେ। ଦ୍ୱିତୀୟରେ ବୁଡ଼ିଯିବା ପରେ ଓ ଉଦ୍ଧାର ହେବା ପରେ

0: ବୁଡ଼ିଯିବାର ଅବସ୍ଥା କ'ଣ ହେଉନଥିବ? ଆସନ୍ତୁ ଦେଖିବା ବୁଡ଼ିଯିବା ପରେ କ'ଣ ହୁଏ। ବୁଡ଼ିଯିବା ପରେ ତିନି ପ୍ରକାର ସ୍ୱାସ୍ଥ୍ୟ ଅବସ୍ଥା ଦେଖିବାକୁ ମିଳେ। ପ୍ରଥମତଃ ଉଦ୍ଧାର ହେବା ପରେ ଲୋକ ସମ୍ପୂର୍ଣ୍ଣ ଭଲ ହୋଇଯାଏ ବା ପୂର୍ବ ଅବସ୍ଥାକୁ ଫେରିଆସେ। ଦ୍ୱିତୀୟରେ ବୁଡ଼ିଯିବା ପରେ ଓ ଉଦ୍ଧାର ହେବା ପରେ ପରବର୍ତ୍ତୀ ପର୍ଯ୍ୟାୟରେ ବହୁ ସ୍ୱାସ୍ଥ୍ୟ ସମେତ ଦେଖାଯାଏ। ତାକୁ ଆମେ ଲଙ୍ଗ୍ ଲାଷ୍ଟିଂ ହେଲ୍ଥ ପ୍ରୋବ୍ଲେମ୍ ବୋଲି କହୁ। ଉଦାହରଣ ସ୍ୱରୂପ ଫୁସ୍ଫୁସ୍ରେ ପାଣି ଜମା ହୋଇ ରହିବା ଇତ୍ୟାଦି। ତୃତୀୟରେ ଉଦ୍ଧାର ପରେ ବ୍ୟକ୍ତିର ମୃତ୍ୟୁ ଘଟେ। ତେଣୁ ଏସବୁକୁ ଲକ୍ଷ୍ୟ ରଖି ଡ୍ରାଉନିଂକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଅଛି। ଏକରେ ନିୟର ଡ୍ରାଉନିଂ, ଗୋଟିଏ ଲୋକ ବୁଡ଼ିଯିବା ପରେ ତାକୁ ଉଦ୍ଧାର କରାଗଲା ଓ ତାପରେ ଚିକିତ୍ସା କରାଯାଇ ତାକୁ ପୁଣି ପୂର୍ବାବସ୍ଥାକୁ ଫେରାଇ ଅଣାଯାଇ ପାରିଲା। ନିୟର ଡ୍ରାଉନିଂରେ ବୁଡ଼ିଯାଇଥିବା ଲୋକର ମୃତ୍ୟୁ ହୁଏ ନାହିଁ। ଦୁଇ ନମ୍ବର ଡ୍ରାଏ ଡ୍ରାଉନିଂ, ଏଥିରେ ଦେଖାଯାଏ ଲୋକର ଶ୍ୱାସନଳୀରେ ବା ଫୁସ୍ଫୁସ୍ରେ ପାଣି ପଶି ନାହିଁ, କେବଳ ପାଣି ତାର ଖାଦ୍ୟ ନଳୀରେ ପଶିଛି। କାରଣ ଖାଦ୍ୟନଳୀ ଆଗକୁ ଶ୍ୱାସନଳୀ ଅଛି, ପାଣି ପଶିବା ବେଳେ ଶ୍ୱାସନଳୀ ଆପେ ଆପେ ବନ୍ଦ ହୋଇଯାଇଥିବାରୁ ଏଭଳି ହୋଇଥାଏ। ତିନିରେ ଫ୍ରେଶ୍ ୱାଟର ଡ୍ରାଉନିଂ, ସ୍ୱଚ୍ଛ ପାଣିରେ ବୁଡ଼ିଯିବା ଫଳରେ ଶ୍ୱାସନଳୀରେ ସ୍ୱଚ୍ଛ ପାଣି ପ୍ରବେଶ କରି ଫୁସ୍ଫୁସ୍ରେ ପହଞ୍ଚେ ଓ ରକ୍ତରେ ମିଶେ, ଯାହାଫଳରେ ରକ୍ତର ସାନ୍ଦ୍ରତାରେ ପରିବର୍ତ୍ତନ ଘଟେ ଓ ରକ୍ତର ଆବଶ୍ୟକ ପିଏଚ୍ ରହେ ନାହିଁ, ଫଳରେ ମୃତ୍ୟୁ ହୁଏ। ଚାରିରେ ସଲ୍ଟ ୱାଟର ଡ୍ରାଉନିଂ, ସମୁଦ୍ରରେ ବୁଡ଼ିଗଲେ ଲୁଣିଆ ପାଣି ଫୁସ୍ଫୁସ୍ ଦେଇ ରକ୍ତରେ ମିଶେ ଓ ରକ୍ତ ସଞ୍ଚାଳନ ଧୀର ହୋଇଯାଏ, ଏଥିରେ ମଧ୍ୟ ହୃତ୍ପିଣ୍ଡରେ ଆଘାତ ହୁଏ ଓ ମୃତ୍ୟୁ ଘଟେ। ପାଞ୍ଚରେ ସେକେଣ୍ଡାରୀ ଡ୍ରାଉନିଂ, ଉଦ୍ଧାର ପରେ ଲୋକ ପୂର୍ବାବସ୍ଥାକୁ ଫେରିଆସେ, ହେଲେ ତାର ରକ୍ତରେ ମିଶିଥିବା ଜଳ ରକ୍ତ ସଞ୍ଚାଳନରେ ପ୍ରଭାବ ପକାଏ, ଫଳରେ ସେ ଲୋକର 72 ଘଣ୍ଟା ପରେ ମୃତ୍ୟୁ ହୁଏ। ତେଣୁ ଏହାକୁ ସେକେଣ୍ଡାରୀ ଡ୍ରାଉନିଂ କୁହାଯାଏ। ଏବେ ଆସନ୍ତୁ ଦେଖିବା ଆମେ କ'ଣ କ'ଣ ସତର୍କତା ଅବଲମ୍ବନ କଲେ ଏଥିରୁ ରକ୍ଷା ପାଇପାରିବା। ଏକରେ ଯଦି ପହଁରା ଶିଖିବା ତେବେ ଚାରିପଟ ଆବଦ୍ଧ ଥିବା ଜଳରେ ପହଁରିବା। ଦୁଇରେ ଏହାକୁ ତଦାରଖ କରିବା ପାଇଁ ପହଁରା ଜାଣିଥିବା ଜଣେ ବୟସ୍କ ଲୋକ ରହିବା ଆବଶ୍ୟକ। ତିନିରେ ପହଁରିବାର କୌଶଳ ଶିଖିଥିବା ଆବଶ୍ୟକ, ପହଁରା ନ ଶିଖି ଗଭୀର ଜଳକୁ ଯିବା ନାହିଁ। ଚାରିରେ ଲାଇଫ୍ ଜ୍ୟାକେଟ୍ ବ୍ୟବହାର କରି ପହଁରିବା, ନିଶାଦ୍ରବ୍ୟ ସେବନ କରି ଆଦୌ ପହଁରିବା ନାହିଁ। ଉଦ୍ଧାର ପରେ CPRs ଅର୍ଥାତ୍ କାର୍ଡିଓ ପଲ୍ମୋନାରୀ ରେସସିଟେସନର ଉପଯୋଗ କରିବା, ସେ ବିଷୟରେ ଜାଣିବା ଆବଶ୍ୟକ। ଶେଷରେ ଜୀବନ ମୂଲ୍ୟବାନ ଓ ଆମର ଟିକିଏ ଅସାବଧାନତା ଯୋଗୁଁ ଏଭଳି ଭାବରେ ଅକାଳରେ ମଣିଷ ଜୀବନ ଶେଷ ହୋଇ ନ ଯାଉ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ବରିଷ୍ଠ ବୃତ୍ତିଗତ ପଦବୀରେ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞାପନ ଜାରି କଲା NTA। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସଂସ୍ଥାରୁ ବହିଷ୍କୃତ ହେଲେ 47 ଜଣ କର୍ମଚାରୀ। ରାଷ୍ଟ୍ରପତିଙ୍କୁ ବୁଚାରେଷ୍ଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟର ହ୍ୟାନୋରିସ୍ କୌସା ଉପାଧି ପ୍ରଦାନ। ହିମାଚଳ ପ୍ରଦେଶରେ ସଡ଼କ ଦୁର୍ଘଟଣାରେ 13 ଜଣଙ୍କର ମୃତ୍ୟୁ। ହରିଶୟନ ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ର ପୁରୀରେ ଆଜି ରଥ ଉପରେ ଶ୍ରୀଜୀଉଙ୍କ ସୁନାବେଶ। ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ଭାରୋତ୍ତୋଳନରେ ଝଣ୍ଡୁ କୁମାର ଭାରତ ପାଇଁ ହାସଲ କଲେ ପ୍ରଥମ ପଦକ। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ଜେନେରାଲ ମ୍ୟାନେଜର ସ୍ତରରେ ବରିଷ୍ଠ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞାପନ ଜାରି କରିଛି। କେନ୍ଦ୍ରୀୟ ଲୋକସେବା ଆୟୋଗର ପ୍ରତିଭା ସେତୁ ପୋର୍ଟାଲ ମାଧ୍ୟମରେ ମଧ୍ୟ 16 ଜଣ ବୃତ୍ତିଗତଙ୍କୁ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। NTA ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜାତୀୟ ପରୀକ୍ଷଣ ସଂସ୍ଥାକୁ ଅଧିକ ବିକଶିତ କରିବା ଲକ୍ଷ୍ୟ ନେଇ ଏଭଳି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଫେସର କେ ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ସୁପାରିଶ ଆଧାରରେ ଏହାକୁ କାର୍ଯ୍ୟକାରୀ କରାଯାଉଛି ବୋଲି NTA କହିଛି। ଚୁକ୍ତିଭିତ୍ତିକ 4ଟି ଜେନେରାଲ ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ପ୍ରଥମ ପର୍ଯ୍ୟାୟରେ ପଦବୀରେ ନିଯୁକ୍ତି 3 ବର୍ଷ ପାଇଁ ରହିବ। ପରୀକ୍ଷା କେନ୍ଦ୍ର ନେଟୱାର୍କ ଏବଂ ପରିଚାଳନା ସମେତ ବିଭିନ୍ନ କ୍ଷେତ୍ରର ଦାୟିତ୍ୱ ସେମାନଙ୍କ ଉପରେ ରହିବ ବୋଲି NTA ସୂଚନା ଦେଇଛି। ପ୍ରଥମଥର ପାଇଁ NTAରେ ଯୁବ ବୃତ୍ତିଗତ ନିୟୋଜିତ ହେବେ। ଭବିଷ୍ୟତରେ କମିଟି ସୁପାରିଶ କରିଥିବା 10ଟି କାର୍ଯ୍ୟକ୍ଷେତ୍ର ପାଇଁ ଆହୁରି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି NTA କହିଛି। ଅନ୍ୟପକ୍ଷରେ ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ 47 ଜଣ କର୍ମଚାରୀଙ୍କୁ ଇତିମଧ୍ୟରେ ଚାକିରିରୁ ବହିଷ୍କାର କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ମାମଲା ପରିପ୍ରେକ୍ଷୀରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଏଥିମଧ୍ୟରୁ କିଛି ଅଧିକାରୀଙ୍କ ବିରୋଧରେ ଅପରାଧିକ କାର୍ଯ୍ୟକଳାପ ଅଭିଯୋଗ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି NTA କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ

0: ଗଣମାଧ୍ୟମ ପୋଷ୍ଟରେ ତାଙ୍କ ପ୍ରସାରିତ ଭିଡ଼ିଓ ଉପରେ ପ୍ରତିକ୍ରିୟା ଓ ପରାମର୍ଶ ଦେଇଥିବାରୁ ଯୁବବର୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ମୋଦି ଏଭଳି ବିପୁଳ ସମର୍ଥନ ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି।
1: मेरे जो वीडियो पोस्ट किया था उसको जिस प्रकार से आपने रिस्पॉन्ड किया, सकारात्मक सुझाव दिए, थैंक्स टू एवरीबडी। ये आपका प्यार बना रहेगा, हमारा नाता और अधिक सक्रियता से जुड़ता रहेगा। थैंक यू।
0: ଏହି ଭିଡ଼ିଓଟି ଏପର୍ଯ୍ୟନ୍ତ 303 ନିୟୁତରୁ ଅଧିକ ଥର ଦେଖାଯାଇଛି। ପୋଷ୍ଟ ହେବାର ପ୍ରଥମ 24 ଘଣ୍ଟା ମଧ୍ୟରେ ସବୁଠାରୁ ଅଧିକ ଦର୍ଶକ ଏହାକୁ ଦେଖିଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରୋମାନିଆର ବୁଚାରେଷ୍ଟ ବିଶ୍ୱବିଦ୍ୟାଳୟ ଅଫ୍ ଇକୋନୋମିକ୍ ଷ୍ଟଡିଜ୍ ପକ୍ଷରୁ ସମ୍ମାନଜନକ ଡକ୍ଟର ହେନରିସ୍ କୌସା ଉପାଧି ପ୍ରଦାନ କରାଯାଇଛି। ଭାରତ ରୋମାନିଆ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ସାର୍ବଜନୀନ ସେବା, ଶିକ୍ଷା ଓ ସାମାଜିକ ସମାବେଶୀକରଣ ପ୍ରତି ଅଙ୍ଗୀକାରବଦ୍ଧତା ସ୍ୱରୂପ ରାଷ୍ଟ୍ରପତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ସେଠାକାର କର୍ତ୍ତୃପକ୍ଷ କହିଛନ୍ତି। ସମ୍ମାନ ଗ୍ରହଣ କରି ରାଷ୍ଟ୍ରପତି ଏହାକୁ 140 କୋଟି ଭାରତୀୟଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଦ୍ୱିପାକ୍ଷିକ ବନ୍ଧୁତ୍ୱକୁ ଏହା ପ୍ରତିଫଳିତ କରୁଛି। ଶିକ୍ଷାକୁ ତାଙ୍କ ଜୀବନର ଏକ ପରିବର୍ତ୍ତନକାରୀ ଶକ୍ତି ଭାବେ ବର୍ଣ୍ଣନା କରି ରାଷ୍ଟ୍ରପତି ତାଙ୍କ ଜୀବନଯାତ୍ରା ଉପରେ ଆଲୋକପାତ କରିଛନ୍ତି। କୃତ୍ରିମ ବୁଦ୍ଧିମତା ଏବଂ ଦ୍ରୁତ ପ୍ରଯୁକ୍ତିବିଦ୍ୟା ପରିବର୍ତ୍ତନର ଯୁଗରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ ଏକ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଏକ ଚାରାରୋପଣ କରିବା ସହ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ସିଜେପି ପ୍ରତିନିଧି ମଣ୍ଡଳୀ ସହ ନୂଆଦିଲ୍ଲୀରେ ଆଜି ଆଉ ଏକ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହେବ। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂହ ସରକାରଙ୍କ ପକ୍ଷରୁ ଏହି ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଗତକାଲିଠାରୁ ଏହି ବୈଠକ ଜାରି ରହିଛି। ଗତକାଲିର ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନଡ୍ଡା କହିଛନ୍ତି, ଆଲୋଚନା ଅବସରରେ ସିଜେପି ପ୍ରତିନିଧି ମଣ୍ଡଳୀଙ୍କ ଦାବିକୁ ସରକାର ଧୈର୍ଯ୍ୟର ସହ ବିଚାର କରିଛନ୍ତି। ସିଜେପି ପକ୍ଷରୁ 3 ମୁଖ୍ୟ ଦାବି ଉପସ୍ଥାପନ କରାଯିବା ସହ କେତେକ ସଂସ୍କାରମୂଳକ ପଦକ୍ଷେପ ପାଇଁ ପରାମର୍ଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହିମାଚଳ ପ୍ରଦେଶରେ ଗତକାଲି ଏକ ସଡ଼କ ଦୁର୍ଘଟଣାରେ 13 ଜଣଙ୍କର ମୃତ୍ୟୁ ହୋଇଛି। ଲାହୁଲ ସ୍ପିତି ଜିଲ୍ଲା ଅନ୍ତର୍ଗତ ଉଦୟପୁର କିଲ୍ଲାର ସଡ଼କ ପଥରେ କାଡୁନାଲ ନିକଟରେ ଏକ ଯାତ୍ରୀବାହୀ ଗାଡ଼ି ଉପରେ ବଡ଼ ପଥର ଖଣ୍ଡ ଖସିପଡ଼ିବାରୁ ଏହି ଦୁର୍ଘଟଣା ହୋଇଛି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଗାଡ଼ିଟିରେ ଥିବା ଡ୍ରାଇଭରଙ୍କୁ ମିଶାଇ ସମସ୍ତ 13 ଜଣଙ୍କର ମୃତ୍ୟୁ ହୋଇଛି। ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପୁଲିସ୍, ସୀମା ସଡ଼କ ସଂଗଠନ ଏବଂ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ ତୁରନ୍ତ ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ରାଜ୍ୟ ମୁଖ୍ୟମନ୍ତ୍ରୀ ଠାକୁର ସୁଖବିନ୍ଦର ସିଂ ସୁଖୁ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଲଦାଖର ଦ୍ରାସରେ କାର୍ଗିଲ୍ ଯୁଦ୍ଧ ସ୍କାରକୀର 27ତମ କାର୍ଗିଲ୍ ବିଜୟ ଦିବସ ପାଳନ ନେଇ ପ୍ରସ୍ତୁତି ଶେଷ ହୋଇଛି। ଅପରେସନ୍ ବିଜୟକୁ ସ୍କରଣ କରି ଏହି ଦୁଇଦିନିଆ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହେଉଛି। 1999 କାର୍ଗିଲ୍ ଯୁଦ୍ଧ ସମୟରେ ପ୍ରାଣବଳି ଦେଇଥିବା ସୈନିକଙ୍କ ସାହସ ଏବଂ ସର୍ବୋଚ୍ଚ ବଳିଦାନକୁ ସମ୍ମାନ ଜଣାଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଲାମୋଚେନ୍ ଭ୍ୟୁ ପଏଣ୍ଟରେ ଯୁଦ୍ଧ ସଂସ୍କୃତି, ବିଶ୍ୱନାଥନ୍ ଷ୍ଟାଡିୟମ୍ରେ ଗୌରବମୟ ସଂସ୍କୃତି, ବିଜୟଭୋଜ ଏବଂ କାର୍ଗିଲ୍ ଯୁଦ୍ଧ ସ୍କାରକୀରେ ଆଜି ରାଜ୍ୟ ସନ୍ଧ୍ୟା ସମାରୋହ ଅନୁଷ୍ଠିତ ହେବ। ଏଥିରେ ଯୁଦ୍ଧରେ ଅଂଶଗ୍ରହଣ କରିଥିବା ସୈନିକ ଏବଂ ଶହୀଦଙ୍କ ନିକଟ ସମ୍ପର୍କୀୟ, ବରିଷ୍ଠ ସେନା ଅଧିକାରୀ ଏବଂ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଏକତ୍ରିତ ହେବେ। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଶ୍ରଦ୍ଧାଞ୍ଜଳି ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେନାଟଫ୍ରେ ପୁଷ୍ପମାଲ୍ୟ ଅର୍ପଣ, ଆଭାସୀ ୱାକ୍ଥ୍ରୁ ପୋର୍ଟାଲ୍ ଉଦ୍ଘାଟନ କରିବା ସହ ସମାବେଶକୁ ସେ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବ। ଆଜି ସକାଳୁ ମଙ୍ଗଳାଳତୀ, ମୈଲମ ଏବଂ ତଡ଼ପ ଲାଗି ଆଦି ନୀତି ରଥ ଉପରେ କରାଯିବ। ସନ୍ଧ୍ୟାଳତୀ ପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ସନ୍ଧ୍ୟା 5:00 ରାତି 11:00 ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ସୁନାବେଶ ଦର୍ଶନ କରିପାରିବେ। ବାହୁଡ଼ା ଯାତ୍ରାରେ ଗତକାଲି ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପଲୀଳା ଶେଷ

କରି ଚତୁର୍ଦ୍ଧାମୂର୍ତ୍ତି ତିନି ରଥରେ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛନ୍ତି। ଗତକାଲି ନନ୍ଦିଘୋଷ ରଥ ଶ୍ରୀନର ସମ୍ମୁଖରେ ପହଞ୍ଚିବା ପରେ ଲକ୍ଷ୍ମୀନାରାୟଣ ଭେଟ ନୀତି ଅନୁଷ୍ଠିତ ହୋଇଥିଲା। ସୁନାବେଶ ପାଇଁ ଆଜି ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୋଜାମ୍ବିକ୍ ପତାକାଧାରୀ ଏଲ୍ପିଜି ବାହୀ ଜାହାଜ ଦିଶାରେ ଥିବା ସମସ୍ତ 28 ଜଣ ଭାରତୀୟ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ଇରାନ୍ର ଆଞ୍ଚଳିକ ଜଳସୀମାରେ ଏହି ଜାହାଜ ଉପରେ ହୋଇଥିବା ଆକ୍ରମଣ ପରିପ୍ରେକ୍ଷୀରେ ତେହେରାନସ୍ଥିତ ଭାରତୀୟ ଦୂତାବାସ ଏହି ସୂଚନା ପ୍ରଦାନ କରିଛି। ତେବେ ଦିଶା ଉପରେ ଆକ୍ରମଣ ଘଟଣାକୁ ଦୂତାବାସ ସ୍ୱୀକାର କରିଛି। କ୍ରୁ ସଦସ୍ୟଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ ନେଇ ଦୂତାବାସ ପକ୍ଷରୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଦୂତାବାସ କହିଛି। ଅନ୍ୟପକ୍ଷରେ କୃଷ୍ଣସାଗରରେ ବାଣିଜ୍ୟିକ ଜାହାଜ ଏମ୍ଭି ଓମର୍ଫି ଉପରେ ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରିଛି। ଏହି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ ବୋଲି ଭାରତ କହିବା ସହ ସୁରକ୍ଷାକୁ ସୁନିଶ୍ଚିତ କରିବା ନେଇ ସମସ୍ତ ଅଂଶୀଦାରଙ୍କୁ ଆହ୍ୱାନ ଦେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ବିବୃତ୍ତି ଅନୁଯାୟୀ ଗତ 18 ତାରିଖରେ କୃଷ୍ଣସାଗରରେ ରୁଷ ଆଞ୍ଚଳିକ ଜଳସୀମାରେ ହୋଇଥିବା ଏହି ଆକ୍ରମଣରେ ଜଣେ ଭାରତୀୟ ପ୍ରାଣ ହରାଇବା ସହ ଅନ୍ୟ 2 ଜଣ ସୁରକ୍ଷିତ ଥିବା ଜଣାପଡ଼ିଛି। ସେହିଭଳି ଗତ 19 ତାରିଖରେ ୟୁକ୍ରେନ୍ର ଓଡ଼ିଶା ବନ୍ଦରରୁ ବାହାରିଥିବା ଅନ୍ୟ ଏକ ବାଣିଜ୍ୟ ଜାହାଜ ଏମ୍ଭି ଗୋଲ୍ଡେନ୍ ଲିଓ ଉପରେ ମଧ୍ୟ ହୋଇଥିବା ଆକ୍ରମଣ ନେଇ 4 ଜଣ ଭାରତୀୟ କ୍ରୁ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ଏଭଳି ଆକ୍ରମଣ ଘଟଣାକୁ ଭାରତ ଦୃଢ଼ ନିନ୍ଦା କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛି। ଭାରତ ଓ ଇସ୍ରାଏଲ୍ ମଧ୍ୟରେ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ରାଜିନାମା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ସଫଳତାର ସହ ଶେଷ ହୋଇଛି। ଗତ 20 ତାରିଖରୁ 23 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଉଭୟ ପକ୍ଷ ପ୍ରସ୍ତାବିତ ଚୁକ୍ତିର ସମସ୍ତ ଦିଗ ଉପରେ ବ୍ୟାପକ ଆଲୋଚନା କରିଛନ୍ତି। ଏକ ସନ୍ତୁଳିତ ବ୍ୟାପକ ଏବଂ ପାରସ୍କରିକ ଲାଭଦାୟକ ମୁକ୍ତ ବାଣିଜ୍ୟ ରାଜିନାମା ପାଇଁ ଉଭୟ ପକ୍ଷ ସେମାନଙ୍କର ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା 2026ରେ ଝଣ୍ଡୁକୁମାର ଭାରତ ପାଇଁ ପ୍ରଥମ ପଦକ ହାସଲ କରିଛନ୍ତି। ଭାରୋତ୍ତୋଳନ ପ୍ରତିଯୋଗିତାରେ ଶ୍ରୀ କୁମାର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ବର୍ଗରେ ନାଇଜେରିଆ ସ୍ୱର୍ଣ୍ଣପଦକ ହାସଲ କରିଥିବାବେଳେ ଇଂଲଣ୍ଡ ରୌପ୍ୟ ପଦକ ପାଇଛି। ଭାରତ ଜିମ୍ବାୱେ ମଧ୍ୟରେ ଚଳିତ ତିନିଟିକିଆ ପୁରୁଷ ଟି20 ଆନ୍ତର୍ଜାତିକ କ୍ରିକେଟ୍ ପ୍ରତିଯୋଗିତାର ଦ୍ୱିତୀୟ ମ୍ୟାଚ୍ ହରାରେଠାରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 4:30ରେ ଆଜି ଏହି ମ୍ୟାଚ୍ ଆରମ୍ଭ ହେବ। ଗୁରୁବାର ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତ ଜିମ୍ବାୱେକୁ 7 ୱିକେଟ୍ରେ ପରାସ୍ତ କରି ସିରିଜ୍ରେ 1-0 ଆଗୁଆ ରହିଛି। ପ୍ରଥମ ମ୍ୟାଚ୍ରେ ଭାରତ 126 ରନ୍ର ବିଜୟ ଲକ୍ଷ୍ୟକୁ 13 ଓଭର 2 ବଲ୍ରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ 19 ବଲ୍ରୁ ଚିତ୍ତାକର୍ଷକ 50 ରନ୍ ସଂଗ୍ରହ କରିଥିଲେ। ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ବରିଷ୍ଠ ବୃତ୍ତିଗତ ପଦବୀରେ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞାପନ ଜାରି କଲା ଏନ୍ଟିଏ। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସଂସ୍ଥାରୁ ବହିଷ୍କୃତ ହେଲେ 47 ଜଣ କର୍ମଚାରୀ। ରାଷ୍ଟ୍ରପତିଙ୍କୁ ବୁଚାରେଷ୍ଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟର ହେନୋରିସ୍ କୌସା ଉପାଧି ପ୍ରଦାନ। ହିମାଚଳ ପ୍ରଦେଶରେ ସଡ଼କ ଦୁର୍ଘଟଣାରେ 13 ଜଣଙ୍କର ମୃତ୍ୟୁ। ହରିଶୟନ ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ର ପୁରୀରେ ଆଜି ରଥ ଉପରେ ଶ୍ରୀଜୀଉଙ୍କ ହେବ ସୁନାବେଶ। ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରୋତ୍ତୋଳନରେ ଝଣ୍ଡୁକୁମାର ଭାରତ ପାଇଁ ହାସଲ କଲେ ପ୍ରଥମ ପଦକ। ସମ୍ବାଦ ଶେଷ ହେଲା।

ସାଥୀ, ଆଜିକାଲି ଡେଟ୍ରେ ପାଣିରେ ବୁଡ଼ିଯିବାର ଭୟ ଏବଂ ପାଣିରେ ବୁଡ଼ିକି ଅନେକ ଲୋକ ପ୍ରାଣ ହରାଉଛନ୍ତି, ଯେଉଁଥିପାଇଁ କି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଆଜିର ଦିନଟିକୁ ୱାର୍ଲଡ ଡ୍ରାଉନିଂ ପ୍ରିଭେନ୍ସନ୍ ଡେ ହିସାବରେ ପାଳନ କରାଯାଉଛି। ଉଦ୍ଦେଶ୍ୟ ଏଇଟା କି ପାଣିରେ ବୁଡ଼ିଯାଉଥିବା ଲୋକଙ୍କୁ ମୃତ୍ୟୁରୁ ବଞ୍ଚାଇବା ଏବଂ ଜଳ ସୁରକ୍ଷା ପ୍ରତି ଜାଗରୁକତାକୁ ବଢ଼ାଇବା।

ତେବେ ୟାର ମୁଖ୍ୟ ଉଦ୍ଦେଶ୍ୟ ହେଲା କେମିତି ଲୋକଙ୍କୁ ପହଁରିବା ପାଇଁ ପ୍ରୋତ୍ସାହିତ କରିବା, ଏବଂ କିଭଳି ଯଦି ଜଣେ ବୁଡ଼ି ଯାଉଥିବ ବା ନିଜେ ଯଦି ସେଭଳି କିଛି ପରିସ୍ଥିତିର ସାମ୍ନା କରୁଛନ୍ତି ତେବେ କୋଉ କୌଶଳ ଆପଣେଇଲେ ଆମେ ନିଜକୁ ବଞ୍ଚାଇ ପାରିବା, ଅନ୍ୟମାନଙ୍କୁ ମଧ୍ୟ ପାଣିରୁ ରକ୍ଷା କରିପାରିବା, ଏବଂ ଏଭଳି ଗୋଟେ ସମୁଦାୟ କ୍ରିଏଟ୍ କରିବା, ପ୍ରଶିକ୍ଷିତ କରିବା, ଯଦ୍ୱାରା ଗୋଟେ ସୁରକ୍ଷା

ତ ଜଳ ବାତାବରଣ ତିଆରି ହେବ ଏବଂ ତାଦ୍ୱାରା ପାଣିରେ ବୁଡ଼ିଯାଉଥିବା ଲୋକଙ୍କର ଯେଉଁ ମୃତ୍ୟୁ ସଂଖ୍ୟାକୁ ତାକୁ କମେଇ ହେବ ବା ରୋକି ହେବ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ

ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ବଲିଉଡ୍ ବର୍ଥଡେରେ ଆଜି ରହିଛି ପ୍ରସିଦ୍ଧ ଭାରତୀୟ ଗାୟିକା, ଅଭିନେତ୍ରୀ, ମଡେଲ ଏବଂ ଟେଲିଭିଜନ ହୋଷ୍ଟ ରାଗେଶ୍ୱରୀଙ୍କର ଶୁଭ ଜନ୍ମଦିନ। 1977 ମସିହା ଆଜିର ଦିନରେ ଜନ୍ମିତ ରାଗେଶ୍ୱରୀ 90 ଦଶକରେ ଜଣେ ପପ୍ ସିଙ୍ଗର ଭାବରେ ଘରେ ଘରେ ଲୋକପ୍ରିୟ ହୋଇଥିଲେ ଏବଂ ଅନେକ ଆଲବମ୍ ମଧ୍ୟ ତାଙ୍କର ରହିଛି, ଅନେକ ଗୀତ ମଧ୍ୟ ତାଙ୍କର ଲୋକପ୍ରିୟ ହୋଇପାରିଛି। ତେବେ ଆଖି, ମୁମ୍ବାଇ ସେ ଆୟା ମେରା ଦୋସ୍ତ ପରି ଫିଲ୍ମରେ ସେ କାମ କରିଛନ୍ତି ଏବଂ ପ୍ୟାର କା ରଙ୍ଗ, ଦୁନିଆ ଉତ୍ସା କା ମୁରୈୟା, ଏହି ଗୀତଗୁଡ଼ିକ ସେତେବେଳେ ତାଙ୍କର ପପୁଲାର ହିଟ୍ ଲିଷ୍ଟ ଭିତରୁ କେତୋଟି ଥିଲା।

ମନର ଚଢ଼ି ଯେବେ କିଚିରି ମିଚିରି ଶବ୍ଦ କରେ, ଲାଗେ ଯେମିତି ନୂଆ ସକାଳଟିଏ ଅପେକ୍ଷା କରିଛି ଜୀବନକୁ ଆଗକୁ ବଢ଼େଇ ନେବାକୁ। ସୂର୍ଯ୍ୟୋଦୟ ଯେମିତି ହାତଠାରେ କହୁଛି କି ଚାଲ ଜଲ୍ଦି ଜଲ୍ଦି ଆରମ୍ଭ କରିତେ ତୋ ଦିନଚର୍ଯ୍ୟା, ଆଗକୁ ତୋ ଜୀବନରେ ଅନେକ କିଛି ଲୁଚି ରହିଛି ଯାହା ସେସବୁ ରହସ୍ୟ ଖୋଲିବା ବାକି ଅଛି। ତେଣୁ ଚାଲନ୍ତୁ ରହସ୍ୟକୁ ଉନ୍ମୋଚନ କରିବାର ବାଟ ଖୋଜିବା ଆଉ ଆରମ୍ଭ କରିବା। ମର୍ଣ୍ଣିଙ୍ଗ ମେଲୋଡି ଶୁଣୁଛନ୍ତି ମ୍ୟୁଜିକ୍ ମିତ୍ର ଅନୁସହ ମର୍ଣ୍ଣିଙ୍ଗ ମେଲୋଡିକୁ 100.4 ଆକାଶବାଣୀ FM ରେନ୍ବୋ କଟକରେ ଦିଲ୍ ସେ ଦିଲ୍ ତକ୍।

ଝରକା ପାଖରେ ବସି ଯେବେ ମୁଁ ସେଇ ଆମ ଘର ଅଗଣାରେ ଥିବା ଗଛଟିକୁ ଚାହେଁ, ସେ ଗଛରେ ଛୋଟିଆ ଚଢ଼େଇ ଠିକ କିଚିରି ମିଚିରି ଶବ୍ଦ କରି ନିଜ ବସା ବାନ୍ଧୁଥାଏ, ସ୍ୱପ୍ନ ଦେଖୁଥାଏ ଗୋଟେ ସୁନ୍ଦର ସଂସାରର, ନିଜ ସ୍ୱପ୍ନକୁ ସାକାର କରିବାକୁ ହେଲେ ତାର ବି ତ ଗୋଟେ ସାଥୀ ଦରକାର ନା। ଆଉ ସେଇ ସାଥୀ ଯେତେବେଳେ ମିଳିଯାଏ ତାର ବସା ବାନ୍ଧିବାଟା ଯଥାର୍ଥ ହେଇଯାଏ। ଡାଳରୁ ଡାଳ ଉଡ଼ି ଏ ଗଛରୁ ସେ ଗଛ ବୁଲି ଗୀତ ଗାଉଥାଏ ତା ପରଦେଶୀ ଚଢ଼େଇ ଲାଗି।

ଚଢ଼ି ପରିଶ୍ରମ କରେ ଏବଂ ବିନା ପରିଶ୍ରମରେ ଏ ଦୁନିଆରେ କ'ଣ କାହାକୁ କିଛି ମିଳିଲାଣି? ଜୀବନର ଲକ୍ଷ୍ୟ ହେଲା ହିଁ ପରିଶ୍ରମ। ଯଦି ପରିଶ୍ରମ କରିବା ତ ଭଲରେ ରହିବା। ଠିକ୍ ସେମିତି ଚଢ଼େଇଟିଏ ମଧ୍ୟ ପରିଶ୍ରମ କରେ, ନିଜର ବସା ବାନ୍ଧେ, ନିଜର ସଂସାର ଗଢ଼େ, ନିଜ ପାଇଁ ତଥା ନିଜ ପିଲାଙ୍କ ପାଇଁ ଖାଦ୍ୟର ଅନୁସନ୍ଧାନ କରେ, ଖାଦ୍ୟ ଯୋଗାଡ଼ କରେ, ଏମିତି ତା ସଂସାର ଚାଲେ। ତେଣୁ ଏ ସଂସାର ଚାଲିବା ପାଇଁ ମଧ୍ୟ ଖୁବ୍ ପରିଶ୍ରମ ଦରକାର ନୁହେଁ। ପ୍ରତ୍ୟେକଟି ମଣିଷ ପରିଶ୍ରମ କରନ୍ତି, ପ୍ରତ୍ୟେକଟି ଜୀବ ପରିଶ୍ରମ କରେ, ଏଇ ଚଢ଼େଇ ବି ପରିଶ୍ରମ କରେ।

ଚଢ଼େଇ ଯେ ସକାଳୁ ଉଠି ଆମକୁ ଉଠେଇଥାଏ, ଚଢ଼େଇ ଯିଏ ପରିଶ୍ରମର ମୂଲ୍ୟ ଆମକୁ ଶିଖାଏ। ଚଢ଼େଇର କୌଣସି ଜାତି ଧର୍ମ ନଥାଏ, ସେ ଦେଖେନି ସେ କାହା ହାତରୁ ଖାଦ୍ୟ ଖାଉଛି, ସେ ବାସ୍ ଏତିକି ଦେଖେ ଯେ ସଂସାରରେ ମାନବିକତାକୁ ମାନବ ଧର୍ମକୁ କିଏ ନିର୍ବାହ କରୁଛି। ଚଢ଼େଇ ତାର ଧର୍ମ କରେ ଏବଂ ଆମକୁ ମଧ୍ୟ ସେୟା ହିଁ ଶିଖାଏ। ଆଉ ସୁନାର ଚଢ଼େଇ ଯେବେ ଉଡ଼ି ଉଡ଼ି ଆସି ହାତରେ ଆପେ ଆପେ ଧରାଦିଏ, ତେବେ ଜୀବନର ସଂଜ୍ଞା ସମ୍ପୂର୍ଣ୍ଣ ରୂପେ ବଦଳିଯାଏ।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତକ୍ ମ୍ୟୁଜିକ୍ ମିତ୍ର ଅନୁ ରହିଛି ଆଜି ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ରେ ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ରେ ଆଜି କ'ଣ କଥା ହେବା ଭାବୁଛନ୍ତି ନା ତ ସାଥି ମଣିଷର ଅନେକ ଇଚ୍ଛା ଥାଏ ଆଶା ଥାଏ ଆକାଂକ୍ଷା ଥାଏ ସ୍ୱପ୍ନ ବି ଥାଏ ବେଳେବେଳେ ଏମିତି ବି ଗୋଟେ ଗୋଟେ ଇଚ୍ଛା ଥାଏ ଯେଉଁଟା ହୁଏ ତ ବେଳେବେଳେ ଅସମ୍ଭବ ଲାଗେ କିନ୍ତୁ ତଥାପି ଇଚ୍ଛା ହୁଏ ନୁହେଁ ଯେମିତିକି ଯଦି ଆପଣ କାହାକୁ ଦେଖୁଛନ୍ତି ମାନେ କାହାକୁ ଗୋଟେ ଆଇଡଲ୍ ମାନୁଛନ୍ତି କିମ୍ବା କାହାର ଗୀତ ଆପଣଙ୍କୁ ପସନ୍ଦ ବା କୌଣସି ସେଲିବ୍ରିଟି ବି ହୁଅନ୍ତୁ ତାଙ୍କୁ ଦେଖିଲେ ଲାଗେ ଯେ ଥରଟିଏ ହଉ ପଛେ ଜୀବନରେ ଥରେ ତାଙ୍କ ସହିତ ଦେଖା ହେଇଯାଆନ୍ତେ କି ନୁହେଁ ତେଣୁ ଆଜିର ଟପିକ୍ ରହିଛି ଯେ ଯଦି କେବେ ସୁଯୋଗ ମିଳେ ନିଜର ଯେଉଁମାନେ ବି ଫେଭରେଟ୍ ଅଛନ୍ତି ଆପଣ କାହାକୁ ଦେଖା କରିବାକୁ ଚାହିଁବେ ଚାହିଁବେ ଯେ ତାଙ୍କ ସହିତ ଲାଇଫ୍ ଟାଇମ୍ରେ ଥରଟିଏ ଦେଖା ହେଇଯାଉ ଆପଣଙ୍କର ଆଉ ଥରେ କହି ରଖୁଛି ଟପିକ୍ଟି ଯଦି କେବେ ସୁଯୋଗ ମିଳେ ଆପଣ କେଉଁ ଫେଭରେଟ୍ ପର୍ସନାଲିଟିଙ୍କ ସହିତ ଦେଖା କରିବାକୁ ଚାହିଁବେ ଡାଏଲ୍ କରନ୍ତୁ 0671-230-3153 ଏବଂ କୁହନ୍ତୁ ଆମକୁ ଏ ସମ୍ପର୍କରେ ତେବେ ଆମ ସହିତ ଯୋଡ଼ି ହେଇଗଲାଣି କଲର୍ ଦେଖିନେବା କିଏ କରିଛନ୍ତି କଲ୍ ହ୍ୟାଲୋ
1: ଗୁଡ୍ ମର୍ଣ୍ଣିଂ ରମେଶଚନ୍ଦ୍ର ସାହୁ ଅକୁମା ଭାପୁର ଢେଙ୍ଗାଳୁରୁ କହୁଥିଲି
0: ହଁ ରମେଶ ଭାଇ ନମସ୍କାର କେମିତି ଅଛନ୍ତି ପ୍ରଥମ କଥା ହ୍ୟାଲୋ ହଁ ହ୍ୟାଲୋ ବୋଧହୁଏ ବର୍ଷା ପାଇଁ କିଛି ଅସୁବିଧା ହଉଛି ଆପଣଙ୍କ ଭଏସ୍ ହଁ ହ୍ୟାଲୋ କୁହନ୍ତୁ ନା ନା ଆକ୍ଚୁଆଲି ଆପଣଙ୍କ ଭଏସ୍ କ୍ଲିୟର ଆସୁନି ହଁ ହଁ ଏବେ କୁହନ୍ତୁ
1: ମ୍ୟାଡମ୍ ଦେଖନ୍ତୁ ମୁଁ ତ ଭଲ ଅଛି ଆପଣ କେମିତି ଅଛନ୍ତି
0: ବହୁତ ବଢିଆ ଆଉ ଢେଙ୍କାନାଳରେ ବର୍ଷା କେମିତି ହଉଛି
1: ବର୍ତ୍ତମାନ ମ୍ୟାଡମ୍ ସକାଳୁ ସକାଳୁ ଟିକେ ବର୍ଷା ଝିପଝିପ ବର୍ଷା ଚାଲିଛି ପୁରା ମେଘ ଘୋଡେଇକି ରହିଛି
0: ଆଚ୍ଛା ଆଚ୍ଛା
1: ମ୍ୟାଡମ୍ ତ ଏବେ ଏଇ ଯୋଉ ଏମିତି ଗୋଟେ ବର୍ଷା ହେଲା ଯେ ଆମ ଗାଁ ଫାଁ ଗାଁ 50

0: ବର୍ଷ ତଳେ ଏମିତି ବି ହେଇନଥିଲା ଘଟଣା, ଆମ ଗାଁଟାକ ବୁଡ଼ି ଯାଇଥିଲା ପାଣିରେ।
1: ଓହୋ,
0: ଏବେ ଏବେ ସାତ ଆଠ ଦିନ କଥା ହଉଛି, ମାନେ ସାପୁଆ ନଦୀ ଆମର ଏଟା, ମାନେ ଏମିତି ଆକସ୍ମିକ ଘଟଣା ଆସିଲା, ମାନେ ଘର ଦ୍ଵାର ପାଣି ଆମର ପଚାଶ ବର୍ଷ ଭିତରେ ଏମିତି ଘର ପାଣି କଷିଥିଲା।
1: ଏବେ କେମିତି ଅବସ୍ଥା ଅଛି?
0: ଏବେ ପୁରା ସୁଧିଲାଣି। ଏଟା ଗୋଟେ ମାନେ ଆମର ନଦୀଟା କଣ ପଠା ହେଇଯାଇଥିଲା ତ, ସବୁ ପାଣି ଗୁଡା ଉପରକୁ ଚଢିକି ସବୁ ଆସିଲା।
1: ହ୍ୟାଲୋ ହ୍ୟାଲୋ
0: ହ୍ୟାଲୋ ମ୍ୟାଡମ
1: କୁହନ୍ତୁ କୁହନ୍ତୁ।
0: ମ୍ୟାଡମ ବିଷୟ କୁ ଯାଉଛି,
1: ମୁଁ
0: ଯଦି ଚାହେଁ ବିଗ୍ ଷ୍ଟାର ଅମିତାଭ ବଚ୍ଚନଙ୍କ ସହିତ ଟିକେ ମୁଁ ସାକ୍ଷାତ କରେ, ମତେ ବହୁତ ଭଲ ଲାଗେ। ତାଙ୍କର ବହୁତ ଚଳଚ୍ଚିତ୍ର ଅଭିନେତା ଦେଖିଛି, ବହୁତ ଫିଲ୍ମ, ତାଙ୍କୁ ମୁଁ ବହୁତ ଆଇଡଲ ବି ମାନେ,
1: ମାନେ
0: ତାଙ୍କର ଗୋଟେ ବିଗ୍ ଷ୍ଟାର କହିବା
1: ମାନେ ବିଗ୍ ଫ୍ୟାନ। ଓକେ ଓକେ, ଜାଣିପାରୁଛି ଆପଣଙ୍କର ଏକ୍ସାଇଟମେଣ୍ଟ ରୁ ଜଣାପଡୁଛି ଯେ ଆପଣଙ୍କ ଶବ୍ଦ ଆଉ ମାନେ ଖୁସିର ତାଳମେଳ ଯୋଉ ରହୁନି, ଜଣାପଡୁଛି ଆପଣ କେତେ ମାନେ ତାଙ୍କୁ ଆଡମାୟର କରନ୍ତି। ତ ଏଇଟା ଗୋଟେ ତାଙ୍କର ତ ମାନେ ସବୁ ଫ୍ୟାନ ମାନଙ୍କର ଗୋଟେ ଇଚ୍ଛା, ମୋର ବି ମୁଁ କହିବି ଯେ ମୁଁ ବି ଚାହେଁ ଦିନେ ଯଦି ଆମର ଦେଖା ହେଇଯାଆନ୍ତା ତାଙ୍କ ସହିତ, ତ ତାଠୁ ବଡ ଦିନ ବୋଧହୁଏ କିଛି ନଥାନ୍ତା ଲାଇଫରେ ମୁଁ ଭାବୁଛି। ବହୁତ ବହୁତ ବଢିଆ ଲାଗିଲା ଭାଇ।
0: ତାଙ୍କର ଆଉ ଗୋଟେ କଥା ଯେ
1: କୁହନ୍ତୁ,
0: ଚଳଚ୍ଚିତ୍ର ଗୋଟେ ମାନେ ଗୋଟେ ମାନେ ଚଳ ସୃଷ୍ଟି କରିଥିଲା ତାଙ୍କର ହେଇକି, ଫିଲ୍ମଟା ମୁଁ ଛୋଟବେଳେ ଦେଖିଥିଲି, ମତେ ଆଜି ଯାଏଁ ଏଟା ଭଲ ଲାଗୁଛି।
1: ଆଚ୍ଛା, କୋଉ କୋଉ ମୁଭି କହିଲେ?
0: ଶୋଲେ।
1: ଓକେ, ଶୋଲେ ତ ମାନେ ବହୁତ ଦିନ ଚାଲିଥିବା ମୁଭି, ଆଉ ଏବେ ବି ଲୋକ ତାକୁ ଦେଖନ୍ତି ଏବଂ ବହୁତ ମଜା ଲାଗେ ସେ ମୁଭି ଦେଖିଲେ, ଆଉ ଏନ୍ଜୟଫୁଲ ମୁଭିଟା ବି, ଆଉ ବଢିଆ। ଆଉ ତାହେଲେ ଆପଣ ତାହେଲେ ବିଗ୍ ବିଙ୍କର ଗୋଟେ ବହୁତ ବଡ ଫ୍ୟାନ ନାଇଁ? ଓକେ, ନମସ୍କାର। ତ ରମେଶ ଭାଇ ଥିଲେ ଉଖୁମା ଭାପୁ ଢେଙ୍କାନାଳରୁ, ଆଉ କେତେ ଭଲ ଲାଗିଲା, କେତେ ସୁନ୍ଦର ଭାବରେ ବଖାଣିଲେ ନିଜ ଆଇଡଲଙ୍କୁ। ଆଉ ତା ସହିତ ସବୁଠୁ ଭଲ ଲାଗିଲା କଣ କହିଲେ, ସେ ଅନ୍ୟ କଲର୍ସ ମାନଙ୍କୁ ବାଟ ଛାଡ଼ିଦେଲେ, ନିଜେ ନିଜେ ଫୋନ୍ କାଟିଲେ। ତ ଏତିକି ନିଶ୍ଚିତ ଭାବେ ଆମେ ଆମ ଲିସନର୍ସଙ୍କଠୁ ଏକ୍ସପେକ୍ଟ କରୁଛୁ ଯେ ଆପଣମାନେ ଅନ୍ୟମାନଙ୍କୁ ମଧ୍ୟ ବାଟ ଛାଡ଼ନ୍ତୁ ଆଉ କଲ୍ କରିବାକୁ ଦିଅନ୍ତୁ। ତ କହିବାର କଥା ହେଲା ଆପଣ ବି କଲ୍ କରିପାରିବେ, ଡାଏଲ୍ କରନ୍ତୁ 0671-230-3153 ଏବଂ କଲର୍ ଯୋଡ଼ି ହେଇଗଲାଣି, ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ
2: ହ୍ୟାଲୋ,
1: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ନରୋତ୍ତମ କହୁଛନ୍ତି ଯେ ଆପଣଙ୍କ ଭଏସ୍ କାହିଁକି ଏତେ ଲୋ ଆସୁଛି?
2: ଯଦିଓ ଛୋଟବେଳରୁ ଅଭ୍ୟାସ ଥିଲା, ଏବେ କର୍ମମୟ ଜୀବନ ଯୋଗୁଁ ଏଗୁଡା ସବୁ ନଥିଲା। ଗାଡ଼ିରେ ତ ଆଜିର ଯୋଉ ଟପିକ ମତେ ପ୍ରଥମ ଥର ପାଇଁ ମୁଁ କଥା ହେଲି, ମୋର ଫୋନ ଲାଗିଲା, ଭଲ ଲାଗୁଛି।
1: ଓକେ, ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ। ଆଚ୍ଛା, ବିଶ୍ୱଜିତ କଥା ଯୋଉ କହିଲେ ସାର, ଆପଣ ତାଙ୍କ ସହିତ କଥା ହେଇଛନ୍ତି?
2: ହଁ, ମୁଁ ତାଙ୍କୁ ଚିହ୍ନିଛି,
1: ସେ
2: ବି ମତେ ଚିହ୍ନିଛନ୍ତି। ମୋ ଝିଅ ଶ୍ରେୟା ନନ୍ଦିନୀ ଗୋଟେ ସିଙ୍ଗର,
1: କିନ୍ତୁ
2: ପାଖରୁ ନାରାୟଣ ସାରଙ୍କ ପାଖରୁ ସେଇ ସାରଙ୍କ ପାଖରୁ ବିଶ୍ୱଜିତ।
1: ମୁଁ ବୁଝିଗଲି ଆପଣଙ୍କ କଥା।
2: କନିକା ଛକରେ, ବିଜୁ ପଟ୍ଟନାୟକ ଛକରେ ତାଙ୍କର ଯୋଉ ଷ୍ଟୁଡିଓ ଯାଇଛି, ସେଇ ହିସାବରେ ଚିହ୍ନା।
1: ଓକେ, ଜାଣିଲୁ ଆମେ। ଆଉ ଆଜିର ଟପିକ ଉପରେ କଣ କହିବେ ସାର?
2: ହଁ, ମୁଁ ଆଜିର ଟପିକ ବିଷୟରେ ଗୋଟେ କଥା କହିବି। ମୋର ସ୍ୱପ୍ନ ଅଛି, ମୁଁ ଯଦି ଥରେ ଦେଖା କରିବାକୁ ଚାହେଁ, ସୁଯୋଗ ପାଏ,
1: ତାହେଲେ
2: ମୁଁ ସଚିନ ତେନ୍ଦୁଲକରଙ୍କୁ ଦେଖା କରିବା ପାଇଁ ଚାହୁଁଛି।
1: ଓକେ, କାହିଁକି?
2: ମତେ ସେ ଲୋକ ଫେକ୍ ଲାଗନ୍ତିନି, ସେ ସ୍ପୋର୍ଟସ ପର୍ସନ ହେଲେ ବି ତାଙ୍କର ଏଫର୍ଟ ତ ସେ ସ୍ପୋର୍ଟସରେ ଯାହା ଦିଅନ୍ତି, ଆଜ୍ ଏ ହ୍ୟୁମାନ ବିଙ୍ଗ ସେ ବହୁତ ବହୁତ ସିମ୍ପଲ, ବହୁତ ସୋବର, ବହୁତ ଦୟାଳୁ, ସବୁ ମାନେ ସବୁ ଗୋଟେ ଭଲ ମଣିଷର ପ୍ରକୃତି ତାଙ୍କ ଦେହରେ।
1: ଏକ୍ଜାକ୍ଟଲି, ମୁଁ ସେଇଟା ଜାଣିବାକୁ ଚାହୁଁଥିଲି, ଆପଣ କାହିଁକି ଦେଖା କରିବାକୁ ଚାହୁଁଛନ୍ତି ଆଜ୍ ଏ ହ୍ୟୁମାନ ବିଙ୍ଗ?
2: ରିମେମ୍ବର, ହଁ, ଆଜ୍ ଏ ହ୍ୟୁମାନ ବିଙ୍ଗ ମୁଁ ଷ୍ଟିଲ୍ ରିମେମ୍ବର କରେ। 194 ସହିଦ ଅନୱରଙ୍କର ରେକର୍ଡ ଥିଲା, ହାଇଏଷ୍ଟ ରେକର୍ଡ, ହାଇଏଷ୍ଟ ଓଡିଆଇ ଇଣ୍ଡିଭିଜୁଆଲ ସ୍କୋର ଥିଲା। ସେ ଯେତେବେଳେ ସେ ଗୋଟେ ମ୍ୟାଚ୍ ରେ 192

0: ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ୱିଥ୍ ମ୍ୟୁଜିକ୍ ମିତ୍ର ଅନୁ ଦିଲ୍ ସେ ଦିଲ୍ ତାକ ଆଜିର ଟପିକ୍ ରହିଛି ଯେ ଯଦି କେବେ ସୁଯୋଗ ମିଳେ ଜୀବନରେ କେଉଁ ପର୍ସନାଲିଟିଙ୍କ ସହିତ ଆପଣ ଦେଖା କରିବାକୁ ଚାହିଁବେ ନିଜ ଫେଭରେଟ୍ ପର୍ସନାଲିଟି ତ ଦେଖିନେବା କିଏ କରିଛନ୍ତି କଲ୍ ହ୍ୟାଲୋ
1: ହ୍ୟାଲୋ ଶୁଭ ସକାଳ ମ୍ୟୁଜିକ୍ ମିତ୍ର ଅନୁ ନମସ୍କାର
0: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ରେଡ଼ ସମ୍ରାଟ ମୁନା ପଣ୍ଡା କୋଟିଲା କନପୁର ଜଗତସିଂହପୁର
0: କିଏ ମୁନା ଭାଇ ବହୁତ ଦିନ ପରେ ଆଉ କଥା ହେଇନଥିଲି ଯେହେତୁ କେମିତି ଲାଗୁଛି ମାନେ କେମିତି ଅଛନ୍ତି
1: ମୁଁ ତ ସବୁବେଳେ ବିନ୍ଦାସରେ ଅଛି ଆଶାଉଛି ମା ଶାରଳାଙ୍କ ଆଶୀର୍ବାଦରେ ଆପଣ ବିନ୍ଦାସ ହେଇଥାନ୍ତୁ ଖୁସି ହେଇଥାନ୍ତୁ ମା ଶାରଳା ଆପଣ ଘଣ୍ଟ ଗୋଟେ ରଖିଥାନ୍ତୁ
0: ଆଚ୍ଛା ବର୍ଷା କେମିତି ହଉଛି ସେପଟେ
1: ବର୍ଷା ତ ହଉଛି ମ୍ୟାଡାମ ଟୁପୁ ଟୁପୁ ରାତିରେ ଟିକେ ଜୋର ଅସରା ହେଇଥିଲା ସକାଳୁ ଚଲେଇଥିଲି ଟୁପୁ ଟୁପୁ ହେଲେ ଛାଡ଼ିଛି ଆଉ ପାଗଟା ପୁରା କୁଲ୍ କୁଲ୍ ଅଛି ବିନ୍ଦାସ
0: ଆଜିର ଯୋଉ ଟପିକ ରହିଛି କଣ କହିବେ
1: ଦେଖନ୍ତୁ ଟପିକ ତ କହିବେ କିନ୍ତୁ ଆଜି ପ୍ରୋଗ୍ରାମଟା ବହୁତ ଭଲ ଲାଗିଲା ଯୋଉ ଅର୍କେଶାଳୀ ଶୁଭଶାଳୀ ବିଶେଷ କରି ଆଜି ମଣି ମେଲୋଡି ସବୁଜ ପୁରୁଣା ଗୀତ ପୁଣି ଚଢ଼ି ଉପରେ ଦେଲେ ତା ପୁରୁଣା ପୁରୁଣା ଗୀତ ଦେଲେ ତାକୁ ଶୁଣି ବହୁତ ଖୁସି ଲାଗିଲା ଚଢ଼ି ଉପରେ ଏତେ ସୁନ୍ଦର ଆଜି ଉପସ୍ଥାନ କଲେ ବହୁତ ଖୁସି ଲାଗିଲା ବହୁତ ପୁରୁଣା ଗୀତ ବଢିଆ ବଢିଆ ଗୀତ
0: ଦେଇଛନ୍ତି ଆଜିର ବିଷୟ ଉପରେ କଣ କହିବେ
1: ମ୍ୟାଡାମ ଗୋଟେ କଥା ହଉଛି ମନ କହୁଛି ଘୋଡା ଚଢ଼ କର୍ମ କହୁଛି ଘାସ ଘାସ ମନ ତ ସବୁ କିଛି ଚାହୁଁଛି କିନ୍ତୁ ମୋର ବେଶୀ ବଡ ଆଶ ନାହିଁ ସୁଯୋଗ ଯଦି ମିଳିବ ମୁଁ ବହୁତ ଆର୍ଯ୍ୟ ମାନଙ୍କ ସାଙ୍ଗେ କଥାବାର୍ତ୍ତା ହେଇଛି ପାଖାପାଖି 170-180 ଜଣ ସାଙ୍ଗେ କଥାବାର୍ତ୍ତା ହେଇଛି ତାଙ୍କର ତ ଗୋଟେ ଜଣେ ମୋ ଆର୍ଯ୍ୟ ଆଜି ପର୍ଯ୍ୟନ୍ତ ପୁରା ଫେଭରେଟ୍ ହେଇଗଲେ ସିଏ ହଉଛନ୍ତି ଜୟପୁର ଆର୍ଯ୍ୟ ସସ୍ମିତା
0: ରାୟ
1: ଗୋଟେ ଏଭଳି ମଣିଷ ବହୁତ ସ୍ୱାଭିମାନୀ ମଣିଷ ପୁରା କୁଲ୍ ମଣିଷଟେ ତାପରେ ତାଙ୍କର କର୍ମକୁ ସେ ସେବାଳି ଭାବିଛନ୍ତି କୌଣସି ଅହଙ୍କାରୀ ନାହିଁ କିଛି ନାହିଁ
0: ତାଙ୍କୁ ଆପଣ ଦେଖା କରିବାକୁ ଚାହାନ୍ତି
1: ସେବା ମନ ହେବ ନାଇଁ କରନ୍ତି ଆଉ ସ୍ୱାଭିମାନୀ ମଣିଷଟେ ବହୁତ ଭଲ ମଣିଷଟେ 350 କଣ୍ଟାକ୍ଟ ଅଛି ଏତେ ସୁନ୍ଦର ମଣିଷ ସମସ୍ତେ ଆଜି ବହୁତ ଅଛନ୍ତି ତାମାନେ କହିନି ତାଙ୍କ ଛଡା କେହି କରିବାନି କିନ୍ତୁ ତାଙ୍କ ପ୍ରୋଗ୍ରାମ ଶୁଣେ ଗୋଟେ ଭାବର ସହିତ ଏତେ ସୁନ୍ଦର ପ୍ରୋଗ୍ରାମ କରିବେ ଆପଣ ଥରେ ଶୁଣିଲେ ସେଇଠି ଆପଣ ଅଟକି ଯାଇ ରେଡ଼ିଓ ଚଢ଼ା କିଛି ଭାବିନି କାରଣ କୋଉ ଭାବରେ ସେ କହୁଛନ୍ତି
0: ତ ଆପଣ ଚାହାନ୍ତି ତାଙ୍କ ସହିତ ଦେଖା କରିବାକୁ
1: ମୁଁ ଚାହୁଁଛି ତାଙ୍କ ଯଦି ସୁଯୋଗ ମିଳେ ତାଙ୍କ ସାଙ୍ଗେ ଦେଖା ସାକ୍ଷାତ କରିବି ବହୁତ ଭଲ ପ୍ରଥମ ସେ ଗୋଟେ ଭଲ ମଣିଷ ହିଁ ମାନେ କଳାକାର ହେଇପାରିବ ଆଜି ବି ଗୋଟେ କଳା ସୁନ୍ଦର କଳା ଭଲ ମଣିଷ ହେଇ ଜଣେ ଭଲ କଳାକାର ହେଇପାରେ
0: ଯାହା ହଉ ଆପଣ କଳାକାରଙ୍କୁ ଚିହ୍ନିଛନ୍ତି ଆଉ ଭଲ କଥାଟେ କହିଲେ ଜଣେ ଭଲ ମଣିଷଟିଏ ହିଁ ଭଲ କଳାକାର ହେଇପାରେ
1: ଆଉ ମୁଁ ଜାଣିଛି କାରଣ ପିଲାବେଳେ ଏତେ ସଂଘର୍ଷ କରି ଆସିଛନ୍ତି କେବେ ହାର ମାନି ନାହାନ୍ତି ଦୁଃଖରେ କେବେ ଭାଙ୍ଗି ପଡୁନାହାନ୍ତି ଅତି ଖୁସିରେ ବି କେବେ ଉତ୍ସାହିତ ହେଇନାହାନ୍ତି ପୁରା ସାଧା ସିଧା ମଣିଷଟେ ତାଙ୍କ ଆଚାର ବ୍ୟବହାର ସବୁକିଛି ମତେ ଭଲ ଲାଗେ
0: ଓକେ ଆମେ ଚାହିଁବୁ

0: ଆପଣଙ୍କ ଦେଖା ଖୁବ୍ ଶୀଘ୍ର ହେଉ ଏତିକି ତ ଶୁଭେଚ୍ଛା ଜଣେଇବୁ ଆପଣଙ୍କୁ। ବହୁତ ବହୁତ ଧନ୍ୟବାଦ, ରହିଲି ଭାଇ, ନମସ୍କାର।
1: ଆପଣ ଧନ୍ୟବାଦ, ଯାହା ଭଲ ସୁନ୍ଦର ପ୍ରୋଗ୍ରାମ କରୁଛନ୍ତି, ମାଙ୍କ ଆଗେ ପ୍ରାର୍ଥନା ଯେ ଆପଣ ଯେମିତି ସୁନ୍ଦର ପ୍ରୋଗ୍ରାମ କରନ୍ତୁ, ପ୍ରାର୍ଥନା କରି ରହୁଛି,
0: ନମସ୍କାର। ତ ଏଇଥିଲେ ମୁନା ଭାଇ ଜଗତସିଂହପୁରରୁ, ଆଉ ଯେମିତିକି ସିଏ ନିଜ ମନର କଥା କହିଲେ, ଯାହାଙ୍କୁ ସେ ଭେଟିବାକୁ ଚାହୁଁଛନ୍ତି ତାଙ୍କ କଥା କହିଲେ। ଆପଣ ବି ଚାହିଁଲେ ସେୟାର କରିପାରିବେ ଆମ ସହିତ, ଡାଏଲ କରନ୍ତୁ 06712303153 ଏବଂ କଲ ଯୋଡି ହେଇଗଲେଣି ଆମ ସହ, ଦେଖିନବା କିଏ କରିଛନ୍ତି କଲ। ହ୍ୟାଲୋ।

0: ଜୟ ଜଗନ୍ନାଥ ମ୍ୟାଡାମ ନମସ୍କାର ମୁଁ ସାଲେପୁର କହୁଥିଲି ନିରୁପମା ସାହୁ
1: କେମିତି ଅଛନ୍ତି
0: ମ୍ୟାଡାମ ଆପଣ ଯେମିତି ଅଛନ୍ତି ମୁଁ ସେମିତି ଅଛି ପ୍ରଭୁ ଯେମିତି ରଖିଛନ୍ତି ସେମିତି ସମସ୍ତେ
1: ଅଛନ୍ତି ସକାଳୁ ଭଲ ଗୋଟେ ଗୁଡ୍ ଷ୍ଟାର୍ଟ ଦେଲେ ଆମ କାର୍ଯ୍ୟକ୍ରମକୁ ଆଉ ଆଉ ଆଜିର ଟପିକ ଉପରେ କଣ କହିବେ
0: ମ୍ୟାଡାମ ଟପିକ ଉପରେ କହିବି ମୁଁ ଯାହା ମନ ଯେତେବେଳେ ମୋର ଖୋଜିଛି ମାନେ ପ୍ରାୟ ଯେମିତି ଟିକେ ପୂର୍ବରୁ ଆମର ଭାଇ କହୁଥିଲେ ଜଣେ ମୁଁ ବହୁତ ଆର୍ଯ୍ୟଙ୍କ ସହିତ ଭେଟ ହେଇଛି ମନେ ମନେ ଖୋଜିଛି କିନ୍ତୁ ତାଙ୍କୁ ପାଇଛି ଭେଟ ହେଇଛି କଥାବାର୍ତ୍ତା ହେଇଛି ତାପରେ ଆମର ଯୋଉ ଶ୍ରୀମନ୍ଦିର ସିରିଏଲ ଦଉଛି ପଦ୍ମାବତୀ ରୋଲ କରନ୍ତି ଜାଗୃତି ମ୍ୟାଡାମ ତାଙ୍କ ସହିତ ବି ସିଦ୍ଧାର୍ଥ ଟିଭିରେ ମୁଁ ଯାଇଥିଲି ସ୍ୱରଲକ୍ଷ୍ମୀ ଅଡିସନ ଥିଲା ସେଇଠି ଭେଟ ହେଇଥିଲି କଥାବାର୍ତ୍ତା ହେଇଥିଲି ମୁଁ ଯେବେ ଫାର୍ଷ୍ଟ ଦେଖିଦେଲି ମତେ ସେ କହିଲେ ମ୍ୟାଡାମ କିନ୍ତୁ ଆଗରୁ ବହୁତ ଇଚ୍ଛା ଥିଲା ଟିକେ ଜ୍ଞାନଗୁରୁ ଯିବା ପାଇଁ ଆଉ ଯାଇପାରିନଥିଲି ତାଙ୍କ ସହିତ ସେଠି ଭେଟ ହେଲା ସେଠି କଥାବାର୍ତ୍ତା ହେଲି ତାପରେ ଆମର ତା ପର ଷ୍ଟେଜରେ ଯେତେବେଳେ ଆମର ବସିଲେ ଶାନ୍ତନୁ ସାର ଜ୍ଞାନଗୁରୁ ହିସାବରେ ତାଙ୍କ ସହିତ ବି ବହୁତ ଟିକେ ଇଚ୍ଛା ଥିଲା ମାନେ କଥାବାର୍ତ୍ତା ହେବି କିଛି ଜ୍ଞାନ ଟିକେ ଶିଖିବି ଏସବୁ ଇଚ୍ଛା ଥିଲା ଯାହା ହଉ ମାନେ କାଳିଆ ଏମିତି ମାନେ ଲଗେଇଦେଲା ଡୋରି ଭେଟ ହେଇଗଲା କଟକରେ ଗୋଟେ ପ୍ରୋଗ୍ରାମ ହଉଥିଲା ମୁଁ ମାନେ ସାରଙ୍କ ସହିତ ସେଠି ସାମ୍ନା ସାମ୍ନି ଭେଟ ହେଲି କଥା ହେଲି ବହୁତ ଖୁସି ଲାଗିଲା ଆଉ ଏମିତି ଫିଲ୍ମ ଷ୍ଟାର ମାନଙ୍କୁ ମାନେ ଭଲ ପାଏ କିନ୍ତୁ ସେ ଆଶା କେତେବେଳେ ସବୁ ସବୁ ଜିନିଷ ସବୁ ଜାଗାରେ ପୂରଣ ହବ ବୋଲି ସେଟା ମାନେ ନାହିଁ ସିଏ ଚାହିଁଲେ ପୂରଣ କରିବେ
1: ନିଶ୍ଚୟ ନିଶ୍ଚୟ ଭଲ କଥାଟେ କହିଲେ
0: ଭଗବାନ ଚାହିଁଲେ ପୂରଣ କରିବେ ଆଉ ମୁଁ ସବୁଠାରୁ ଆମର ଯେମିତି ହିନ୍ଦୀ ଫିଲ୍ମ ହିରୋଇନ ହେମା ମାଲିନୀକୁ ବହୁତ ପସନ୍ଦ କରେ ତାପରେ ଓଡିଆ ଫିଲ୍ମର ଆମର ଅପରାଜିତା ମହେଶତା ମ୍ୟାଡାମ
1: ସେମାନଙ୍କୁ ଦେଖା କରିବାକୁ ଚାହାନ୍ତି ଥରେ ଥରେ ତାହେଲେ
0: ମହେଶତା ମ୍ୟାଡାମଙ୍କୁ ବହୁତ ମାନେ ଇଚ୍ଛା ଆଉ କମେଡିଆନ ଭିତରେ ରଜ ସୁବୁଦ୍ଧି ଭାଇ ପଲିଟିକାଲ ସର୍କସ ମ୍ୟାଡାମ ମୁଁ ମାନେ ଅଧିକାଂଶ ଟାଇମ ନ୍ୟୁଜ୍ ଫ୍ୟୁଜ୍ ଦେଖେ ପଲିଟିକାଲ
1: ସର୍କସ
0: ଆଉ ତାଙ୍କ ସହିତ ବି କଟକ ପ୍ରୋଗ୍ରାମରେ ଭେଟ ହେଇଛି ତାଙ୍କ ସହିତ ବି କଥା ହେଇଛି
1: ବହୁତ ବଢିଆ ଭାଇଙ୍କ ସହିତ ଆପଣଙ୍କର ଯାହା ବି ମାନେ ମନସ୍କାମନା ଅଛି ଭଗବାନ ପୂରଣ କରନ୍ତୁ ଆପଣ ଖୁସି ଅଛନ୍ତି ସେଇଟା ଦେଖି ଆମେ ବି ଖୁସି ଓକେ ରହିଲି ନିରୁପମା
0: ଆମେ ଏମିତି ଖୁସି ରହିବା
1: ନିହାତି ନିହାତି ନିଶ୍ଚୟ ନିଶ୍ଚୟ ଆମେ ଖୁସି ରହିଲେ ତ ଖୁସି ରଖିବା ନା ତ ଏମିତି ଖୁସିରେ ଖୁସିରେ ଆମକୁ ସବୁବେଳେ କଲ୍ କରୁଥାନ୍ତି ନମସ୍କାର
0: ନମସ୍କାର
1: ତ ଏଇଥିଲେ ନିରୁପମା ମ୍ୟାଡାମ ସାଲେପୁରରୁ ଆଉ ବଢିଆ ବଢିଆ କଥା ମାନେ ବହୁତ ଖୁସି ଅଛନ୍ତି ଏମିତି ଖୁସିରେ ରହିଥାନ୍ତ ଭଲ କଥାଟେ କହିଲେ ଯେ ମୋ କଥା ସବୁବେଳେ ପୂରଣ ହେଇଯାଏ ଭଗବାନ କରନ୍ତୁ ଆପଣଙ୍କର ସବୁ ଆଶା ପୂରଣ ହଉ ତ ଆଗକୁ ବି ପୂରଣ ହବ କାରଣ ଆସୁଛି ଆପଣଙ୍କ ପାଖକୁ ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଆଉ ପୁଣି ଆସି କଥା ହେବି ଆପଣଙ୍କ ସହିତ ଦିଲ ସେ ଦିଲ ତକ୍ ଏମିତି ଶୁଣୁଥାନ୍ତୁ ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍କୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ମ୍ୟୁଜିକ୍ ମିତ୍ର ଅନୁ ସହ

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

0: ସୋ ଫ୍ରେଣ୍ଡସ୍ ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ ଶୁଣୁଛନ୍ତି ମ୍ୟୁଜିକ୍ ମିତ୍ର ଅନୁ ସହ କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ଦିଲ୍ ସେ ଦିଲ୍ ତକ୍ ଆଉ କଲର୍ ଯୋଡ଼ି ହେଇଯାଇଛନ୍ତି ଦେଖିନେବା କିଏ କରିଛନ୍ତି କଲ୍ ହ୍ୟାଲୋ
1: ଜୟ ଜଗନ୍ନାଥ ନମସ୍କାର
0: ନମସ୍କାର ନାରାୟଣ ଭାଇ କହୁଛନ୍ତି ଗଞ୍ଜାମରୁ
1: ଆଜ୍ଞା ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ ଦି ବରହମପୁର ବୁଗୁଡ଼ା ଗଞ୍ଜାମ
0: ଆଚ୍ଛା କେମିତି ଅଛନ୍ତି
1: ଆଜି ମୋତେ ଭାରି ମନ ଦୁଃଖ ଆପଣ ଆଜି ପ୍ରଶ୍ନ ରଖିନାହାନ୍ତି
0: ଆଜି କିଛି ଅସୁବିଧା ରହିଛି ଆମର ଲାଇନ୍ରେ ତେଣୁକରି ସେମିତି କିଛି ହେଇପାରିନି କିଛି ଅସୁବିଧା ନାହିଁ ଆପଣ ଆଜିର ଟପିକ ଉପରେ କୁହନ୍ତୁ
1: ଦେଖନ୍ତୁ ମୋର ଭାରି ଇଚ୍ଛା ରେଡିଓ ପ୍ରେମୀ ହିସାବରେ ମାନେ ଭାରତର ବହୁ ଚର୍ଚ୍ଚିତ ଆର୍ଯ୍ୟ ଉନ୍ନେଶ ଖା ଏବଂ ତାଙ୍କ ମିସେସ୍ ମମତା ସିଂ ଦେଖିବା ମୋର ଭାରି ଇଚ୍ଛା ତାଙ୍କ ସହିତ ମୁଁ ବହୁତ ଥର କଥା ହେଇଛି ହାଲ ବିଦ୍ୟା ଭିତରେ ଆଉ ସେ ଆମର ଅକ୍ଷୟ ଭାରତ ସୁଦର୍ଶନ ହେଲେ ଆସନ୍ତି ସବୁ ବର୍ଷ ଏ ବର୍ଷ ଆମର ଅଛି ଭିଲିଆରେ ଅଛି ରାୟପୁରରେ ଆଉ ଗଲା ସମସ୍ତେ ମଧ୍ୟ ସେପାଲିକା ଫୋନ୍ କରିଥିଲେ କହିଲେ ପ୍ରଧାନ ଯାହା ମୁଁ କହିଲି ମୁଁ ତ ଏକଲା ଓଡ଼ିଶାରେ

0: ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଦେଖା ହଉ ଆପଣଙ୍କର ଆମେ ଚାହିଁବୁ। ତ ରହିଲି, ନମସ୍କାର।
1: ନମସ୍କାର।
0: ତ ଏଥିଲେ ନାରାୟଣ ଭାଇ ଗଞ୍ଜାମରୁ, ଆଉ ଯେମିତିକି ସେ ନିଜ ମନ କଥା କହିଲେ, ଯାହାଙ୍କୁ ସେ ଦେଖା କରିବାକୁ ଚାହୁଁଛନ୍ତି ଭଗବାନ କରନ୍ତୁ ତାଙ୍କ ସହିତ ନିଶ୍ଚୟ ଦେଖା ହଉ। ଆପଣ ବି ଚାହିଁଲେ ଆମକୁ କଲ୍ କରି କହିପାରିବେ, ଆଉ ଦେଖିନବା କଣ କହୁଛନ୍ତି ଆପଣ। ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ
0: ହଁ ହ୍ୟାଲୋ ନମସ୍କାର। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଅନୁ ମ୍ୟାମ୍ ଗୁଡ୍ ମର୍ଣ୍ଣିଂ। ନମସ୍କାର।
0: ଗୁଡ୍ ମର୍ଣ୍ଣିଂ।
2: ମୁଁ ବାମଦେବ କୃଷ୍ଣ କହୁଥିଲି, ଗାନ୍ଧି ବଙ୍ଗଳା କଟକରୁ।
0: କେମିତି ଅଛନ୍ତି?
2: ବହୁତ ଭଲ ଅଛି।
0: ଆଚ୍ଛା, ଆଜିର ଟପିକ ଉପରେ କଣ କହିବେ?
2: ବହୁତ ବଢିଆ ଟପିକ ରଖିଛନ୍ତି, କିନ୍ତୁ ଏ ଟପିକ ଏମିତି ଯେ ଇଏ ଗୋଟା ସ୍ୱପ୍ନ କହିଲେ ବି ଚଳେ। କାହିଁକିନା ଆପଣ ଯୋଉ ଟପିକ ରଖିଛନ୍ତି, ଆମେ ତ ଏମିତି ଚାହିଁଲେ ବି କୋଉଠି ଯାଇ କାହାକୁ ଭେଟ କରିପାରିବା, କିନ୍ତୁ ଯୋଉଟା ରଖିଛନ୍ତି ଟପିକ ସେ ଯେମିତି ଗୋଟେ ସ୍ୱପ୍ନ ଭଳିଆ ଲାଗୁଛି।
0: ଆଚ୍ଛା, ତେବେ ଆପଣଙ୍କର ସ୍ୱପ୍ନ କଣ ରହିଛି, କାହାକୁ ଦେଖା କରିବେ?
2: ସ୍ୱପ୍ନ ତ ସେମିତି ବହୁତ କିଛି ଅଛି, ତେବେ ମୁଁ ଭଗବାନ ଶ୍ରୀକୃଷ୍ଣଙ୍କୁ ବହୁତ ଭକ୍ତି କରେ, ଆଉ ମୁଁ ଯାହା ମହାଭାରତରୁ ଦେଖିଛି ପ୍ରଭୁଙ୍କ ବିଷୟରେ, ଆଉ ତ ମାନେ କହିଲେ ସରିବନି ତାଙ୍କର ମହାତ୍ମ୍ୟ। ତେବେ ସେଇ ପ୍ରଭୁ ଶ୍ରୀକୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିବା କଳାକାର ହେଲେ ନୀତିଶ ଭରଦ୍ୱାଜ, ଆଉ ଆଉ ଜଣେ ହେଲେ ଯିଏକି ଶ୍ରୀକୃଷ୍ଣ ଶ୍ରୀକୃଷ୍ଣ ସିରିଏଲ ରୋଲ କରିଥିଲେ, ସର୍ବଦମନ ବାନାର୍ଜୀ। ୟାଙ୍କର ଅଭିନୟ ମୋତେ ଏତେ ପ୍ରଭାବିତ କରିଥିଲା, ଆଜି ପର୍ଯ୍ୟନ୍ତ ଯେତେବେଳେ ମୁଁ ମୋବାଇଲରେ କି ସିଡି ଲଗେଇକି ବି ଦେଖେ ମହାଭାରତ ଆଉ ଶ୍ରୀକୃଷ୍ଣ ଦେଖେ, ସେମାନଙ୍କର ଅଭିନୟ ମୋତେ ଏତେ ଜୀବନ୍ତ ଆଉ ଏତେ ମାନେ ମୋତେ ମାନେ ଗୋଟେ ମାନେ ଆସିଯାଏ, ଗୋଟେ ଭକ୍ତି ଭାବନା ଆସିଯାଏ ସେମାନଙ୍କର ଅଭିନୟ ଦେଖିକି ତାଙ୍କ ପ୍ରତି। ତେଣୁ ଭାରି ଇଚ୍ଛା ଥରେ ନୀତିଶ ଭରଦ୍ୱାଜ ଆଉ ସର୍ବଦମନ ବାନାର୍ଜୀଙ୍କ ସହିତ ଯଦି ଥରେ ଭେଟ ହୁଅନ୍ତା, ତାହେଲେ ସେ ପ୍ରଭୁ ଶ୍ରୀକୃଷ୍ଣଙ୍କ ବିଷୟରେ ତାଙ୍କର ସେ ଅଭିନୟ କରିଥିବା ସିରିଏଲରେ ତାଙ୍କର ଅନୁଭୂତି ସମ୍ପର୍କରେ ହିଁ ବୁଝି ମାନେ ତାଙ୍କୁ
0: କେତେ
2: ସୁନ୍ଦର ଅଭିନୟ କରିଥିଲେ, ଆଜି ପର୍ଯ୍ୟନ୍ତ ମୁଁ ଯେବେ ବି ଦେଖେ ଚକିତ ହେଇଯାଏ।
0: ନିହାତି, ମାନେ ଆମେ ଯାହାଙ୍କୁ ପରଦା ଉପରେ ଦେଖୁ, ଯୋଉମାନେ ଅଭିନୟ କରୁ କରୁ ଲାଗେ ଯେମିତି ସତ ଯେମିତି ସେ ଚରିତ୍ରରେ ସେ ପୁରା ଉତ୍ତରି ଯାଇଛନ୍ତି, ସେଭଳି ମାନେ ଚରିତ୍ର ସବୁ ବହୁତ ଭଲ ଲାଗେ।
2: ଦେଖେ ଯୋଉ ଆମର କପିଲ ଶର୍ମାଙ୍କ ଶୋରେ ଦେଖେ ପ୍ରଭୁ ଶ୍ରୀରାମଙ୍କ ଅଭିନୟ ଚରିତ୍ର ଅଭିନୟ କରିଥିବା ଅରୁଣ ଗୋଭିଲ, ସେ ମାନେ ଏମିତିକି ଏତେ ତାଙ୍କୁ ଲୋକ ଭଲ ପାଉଥିଲେ, ପ୍ରଭୁ ଶ୍ରୀରାମଙ୍କ ଭାବରେ ତାଙ୍କୁ ପୂଜା କରୁଥିଲେ, ଏବଂ ସେ କୋଉ କୋଉ କହିଦେଇଥିଲେ ଯେ ସେ କୋଉଠି ଗୋଟେ ଲୁଚି ଛପିଛନ୍ତି ସିଗରେଟ ମାନେ ସ୍ମୋକିଂ କରୁଥିଲେ, ଏବଂ ତାଙ୍କୁ ଲୋକ ଦେଖିକି କହିଲେ ଯେ ଆମେ ଆପଣଙ୍କୁ ଭଗବାନ ବୋଲି ଭାବୁଛନ୍ତି, ଆପଣ ଏଇ ଗୋଟେ ସ୍ମୋକିଂ କରୁଛନ୍ତି, ଏବଂ ସେ ସେଇଦିନ ଠାରୁ ସ୍ମୋକିଂ ଛାଡି ଦେଇଥିଲେ ସେ କୁହନ୍ତି। ତେଣୁ ଏଭଳି ଭାବରେ ସେମାନେ ଜୀବନ୍ତ ଅଭିନୟ କରୁଥିଲେ, ସେମାନଙ୍କୁ ଥରେ ଥରେ ହିଁ ଭେଟିବାର ଅଭିପ୍ରାୟ ନିଶ୍ଚିନ୍ତ ଭାବରେ ଥାଏ ସମସ୍ତଙ୍କର, ମୋର ବି ଥାଏ।
0: ନିହାତି ନିହାତି ନିହାତି, କିନ୍ତୁ ଆମେ ଚାହିଁବୁ ଯେ ଆପଣଙ୍କ ଅଭିଳାଷ ପୂରଣ ହଉ, କେମିତି କେବେ ନା କେବେ ଦେଖା ହଉ। ଯଦି ପ୍ରକୃତରେ କହନ୍ତି ନା, ଯଦି ପ୍ରକୃତରେ ମନରେ ଇଚ୍ଛା ଥାଏ ତ ଯେମିତି ହେଲେ ଲାଇଫ ଟାଇମରେ ଥରେ ଥରେ ଦେଖା ହେଇ ହିଁ ଯାଏ।
2: ଓଡିଆ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବହୁତ ବହୁତ ବର୍ଷିଆନ ଅଭିନେତା ମାନଙ୍କର ଅଭିନୟ ମୋତେ ଏତେ ମାନେ ଭଲ ଲାଗେ, ଏମିତି ଏମିତି ଚଳଚ୍ଚିତ୍ର ଉତ୍ସବରେ ବହୁତ ଥର ଭେଟ ହେଇଯାଇଛନ୍ତି, ସେମାନଙ୍କ ସହିତ ମୋର ପରିଚିତ ହେଇଛି, ଏବଂ ତାଙ୍କ ସହିତ ଘନିଷ୍ଠତା ବଢି ହେଇଛି। ଯେମିତି ଶଙ୍କର ବସୁ ମଲ୍ଲିକ ଜଗା ଭଳିଆର ଯିଏ ଥିଲେ, ତାଙ୍କୁ ମୋର ଭେଟିବାର ବହୁତ ଇଚ୍ଛା ଥିଲା, ଯାହା ହଉ ମୁଁ ପୁରୀରେ ତାଙ୍କୁ ଭେଟିଲି, ଭୁବନେଶ୍ୱରରେ ଭେଟିଛି, ଏବଂ କଟକରେ ମଧ୍ୟ ଆମର ଚଳଚ୍ଚିତ୍ର ଫଙ୍କସନ ଭେଟିଛି। ସେ ଏତେ ମାନେ ଖଳନାୟକ ଭାବରେ ଏତେ ନିଖୁଣ ଅଭିନୟ କରନ୍ତି, ଏବଂ ପରଦା ପଛରେ ତାଙ୍କର ବ୍ୟକ୍ତିତ୍ୱ ତାଙ୍କର ମାନେ ସେ ଏତେ ବଢିଆ ସୁନ୍ଦର ଲୋକ ଶଙ୍କର ବସୁ ମଲ୍ଲିକ, ଆଜି ପର୍ଯ୍ୟନ୍ତ ବି ମୁଁ ତାଙ୍କ ସହିତ ବି ବେଳେବେଳେ କଥା ହୁଏ ଫୋନ ମାଧ୍ୟମରେ। ଏଭଳି ସବୁ ପର୍ସନାଲିଟିଙ୍କ ସହିତ ଇଚ୍ଛା ଥାଏ ମଣିଷର ଆଶା ବେଳେବେଳେ ସଫଳ ହେଇଯାଏ।
0: ନିହାତି ସଫଳ ନିହାତି ହଉ, ଆଉ ଆପଣ ନିଶ୍ଚୟ ଦେଖା ହୁଅନ୍ତୁ ଯାହାକୁ ଚାହୁଁଛନ୍ତି, ତେବେ ଆମେ ସେତିକି ହିଁ ଆମେ ଭଗବାନଙ୍କୁ ପ୍ରାର୍ଥନା କରିପାରିବୁ। ରହିଲି ଭାଇ, ନମସ୍କାର।
2: ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ। ତ ଥିଲେ ବାମଦେବ ଭାଇ ଝାଞ୍ଜିରୀ ମଙ୍ଗଳା।

କଟକରୁ ଆଉ ସେ ଚାହୁଁଛନ୍ତି ଯାହାଙ୍କ ସହିତ ଦେଖା କରିବାକୁ, ତ ନିଶ୍ଚୟ ଦେଖା ହଉ ଆମେ ଚାହିଁବୁ। ତେବେ ଆଗକୁ ବଢ଼ିବା, ଶୁଣିବା ଗୋଟେ ବ୍ୟୁଟିଫୁଲ ବ୍ୟୁଟିଫୁଲ ଟ୍ରାକ୍। ଆଉ ପୁଣି ଆସି କଥା ହେବି ଆପଣଙ୍କ ସହିତ, ଆପଣଙ୍କ ଫେଭରେଟ୍ ପର୍ସନାଲିଟି ଯାହାଙ୍କୁ ଆପଣ ଦେଖା କରିବାକୁ ଚାହୁଁଛନ୍ତି ସେ ସମ୍ପର୍କରେ କଥା ହେବା। ହେଲେ ନବା ଛୋଟିଆ ବ୍ରେକ୍, ଦିଲ୍ ସେ ଦିଲ୍ ତକ୍।

0: ଯାଉଛି କମ୍ ମାତ୍ରାରେ ହିଁ ଯାଉଛି, ଆଉ ନିଶ୍ଚିନ୍ତ କେବେ ଗଲେ ସେଇ ଜିନିଷଟାକୁ ଆଗ ଦେଖିବାକୁ ଚେଷ୍ଟା କରିବି।
1: ଆଚ୍ଛା, ତା ଛଡା ଆଉ କୌଣସି ଫେଭରେଟ ଯେ ଆପଣଙ୍କର କି ଭଲ ଲାଗୁଥିବେ ତାଙ୍କୁ ଦେଖା କରିବାକୁ ଇଚ୍ଛା ହୁଏନି?
0: ନିଶ୍ଚିନ୍ତ ନିଶ୍ଚିନ୍ତ, ସମୟ ତ ଆମ ପାଇଁ ସବୁବେଳେ ଅଭାବ, କିନ୍ତୁ ହୁଏ ହଠାତ୍ ଦେଖା ହେଇଗଲେ ବି ନିଶ୍ଚିନ୍ତ ତାଙ୍କୁ ଖୋଜିବାକୁ ଇଚ୍ଛା ହୁଏ। କାଳେ କୋଉଠି, ମୋର ଗୋଟେ ଲକ୍ଷ୍ୟ, ମୁଁ ଯୋଉ ଜାଗାକୁ ବୁଲିବାକୁ ଯାଏ, ଆମର ଯୋଉ ଶ୍ରୋତା ଭାଇ ଭଉଣୀ ମାନେ ସବୁ ଫୋନ କରନ୍ତି, ଜିଲ୍ଲାର ଯେକୌଣସି ଜିଲ୍ଲା ହଉ, ମୁଁ ଲକ୍ଷ୍ୟ ରଖିଥାଏ କାଳେ ତାଙ୍କ ସହିତ ମୋର ଭେଟ ହେଇଯାଉଛି କି ତାଙ୍କ ସହିତ ଫୋନରେ ଯୋଗାଯୋଗ ଥବ, ଭେଟ ହେଇଯାଇପାରେ କି। ମୁଁ ଏଇଟା ଭାବିଥାଏ, ହୁଏତ କେତେ ଜଣ ସହିତ ଦେଖା ହୋଇଛି, କାହିଁକିନା ଯୋଉ ପଟ ଏରିଆକୁ ଯାଏ ମୁଁ ସେଇଟା ମନେ ମନେ ଖୋଜିଥାଏ, ମୋର ଗୋଟେ ଭାଗ୍ୟ ଥାଏ ସେଇଟା।
1: ବଢିଆ କଥାଟେ କହିଲେ ଆଉ, ତ ଯୋଉମାନେ ଶୁଣୁଥିବେ କହିବେ ଯା ହଉ ଉର୍ମିଳା ବାପା ଏତେ ବଢିଆ ଆମକୁ ସବୁବେଳେ ଖୋଜୁଛନ୍ତି ଆଉ।
0: ମାଣିଆବନ୍ଧ ସେପଟ ଲାଇନ ଯୋଉ ଯାଇଥିଲୁ ଠାକୁର ଥିଲେ ଭଟ୍ଟାରିକା, ସେପଟେ ବି ସେ ସଂଗ୍ରାମକୁ ବି ଫୋନ କଲି, ସଂଗ୍ରାମ କହିଲା ଦିଦି ଆମ ଏଇଠିକି ଆସିଛନ୍ତି, ଆମ ବ୍ରିଜ ଦେଇକି ବି ଯାଇଛନ୍ତି, ମାନେ ଆମ ଏପଟକୁ ଆସିଥିଲେ ଭଲ ହେଇଥାନ୍ତା, ଆମେ ରୋଡ ପାସ କରିକି ବି ପଳେଇ ଆସିଥିଲୁ। ମାନେ ମୁଁ ଖୋଜେ ଆମ ଜିଲ୍ଲାରେ ଯେତେକ ଶ୍ରୋତା ଭାଇ ମାନେ ଫୋନ କରନ୍ତି, ମୁଁ ଚିନ୍ତା କରେ, ଆଉ ଯୋଉ ଜାଗାକୁ ବି ଯାଇଛି ନିଶ୍ଚିନ୍ତ କେତେ ଜଣ ପାଇଛି, ବହୁତ ଖୁସି ଲାଗିଛି ସେ ସମୟଟା।
1: ନିହାତି ନିହାତି, ଯେମିତି ଲାଗିବ ଗୋଟେ ନିଜର ଲୋକ କାହାକୁ ପାଇଗଲା ଭଳିଆ ନାଇଁ।
0: ନିଶ୍ଚିନ୍ତ, କାହିଁକି ନା ସବୁଠେ ସବୁ ଚିହ୍ନା ରହିବାଟା ନିହାତି ଆବଶ୍ୟକ, ହୁଏ ତମେ ଯାଉଛ କୋଉଠି ଅସୁବିଧାର ସମ୍ମୁଖୀନ ହୁଅ, ନିଶ୍ଚିନ୍ତ ତମ ଭାଇ ଭଉଣୀ ମାନେ ତମକୁ ହାତ ବଢେଇବାରେ
1: ନିହାତି ସାହାଯ୍ୟ କରିବେ, ନିହାତି ସାହାଯ୍ୟ କରିବେ। ସେ ଜିନିଷଟା ଆମ ଭିତରେ ଅଛି, ଆମ ରକ୍ତରେ ଅଛି, ବହୁତ ବଢିଆ। ଆଉ ଭଲ ଲାଗିଲା ଉର୍ମିଳା ଆପଣଙ୍କ ସହିତ କଥା ହେଇକି, ଆଉ ଯୋଉଟା କହିଲେ ନା ବହୁତ କେତେ ସରଳତାର ସହିତ ବଢିଆ ଲାଗିଲା ଶୁଣିକି ଆପଣଙ୍କ କଥା। ଏମିତି ସବୁବେଳେ ଏମିତି ସରଳ ହେଇକି ରହିଥାନ୍ତୁ, ଆମ ସହିତ କନେକ୍ଟ ହେଇକି ରହିଥାନ୍ତୁ, ଠିକ ଅଛି?
0: ନିଶ୍ଚିନ୍ତ ନିଶ୍ଚିନ୍ତ, କନେକ୍ଟ ହେଇକି ଆମେ ସବୁବେଳେ ରହିବୁ, ଅନ୍ୟକୁ ଆସିଲା ମାନେ ଲଗେଇବାକୁ ଚେଷ୍ଟା କର, ହୁଏତ ଲାଗି ନଥାଏ, ଆମ ନୂଆ ଶ୍ରୋତା ଭାଇ ଭଉଣୀ ମାନେ ବି ଚାନ୍ସ ପାଇଥାନ୍ତି, ସେଥିରେ ଆମକୁ ଟିକେ ଖୁସି ଲାଗିଥାଏ।
1: ନିହାତି ନିହାତି ନିହାତି, ଆପଣ ମାନେ ସୁଯୋଗ ଦଉଛନ୍ତି, ସେଇଟା ବଡ କଥା। ରହିଲି, ବାଏ,
0: ନମସ୍କାର।
1: ତ ଉର୍ମିଳା ସୁଧା ଷଡଙ୍ଗୀରୁ ଯେମିତିକି ସେ ନିଜ ଏକ୍ସପିରିଏନ୍ସ କହିଲେ, ଚାହିଁଲେ ଆପଣ ମଧ୍ୟ ଆମ ସହିତ ସାମିଲ ହେଇପାରିବେ, କହିପାରିବେ ଯେ ଯଦି ସୁଯୋଗ ମିଳେ ଆପଣ ନିଜର ପ୍ରିୟ ବ୍ୟକ୍ତିତ୍ୱ କାହା ସହିତ ଆପଣ ଦେଖା କରିବାକୁ ଚାହିଁବେ। ଦେଖିନେବା କିଏ କରିଛନ୍ତି କଲ୍। ହ୍ୟାଲୋ, ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ଓକେ, ଆପଣ ନିଜ ରେଡିଓର ଭଲ୍ୟୁମ୍ ଟିକେ କମାନ୍ତୁ, ତାକି ଆମେ କଥା ହେଇପାରିବା, ଇକୋ ଯାଉଛି।
2: ଆଜ୍ଞା,
1: ଓକେ, ଆଜିର ଟପିକ ଉପରେ କଣ କହିବେ?
2: ଆପଣମାନଙ୍କୁ ଟିକେ ଦେଖିବାକୁ ଭାରି ଇଚ୍ଛା ଅଛି।
1: ନିଶ୍ଚୟ ନିଶ୍ଚୟ, କେବେ ନା କେବେ ଦେଖା ହବ, କୋଉଠି ନା କୋଉଠି ଦେଖା ହବ। ଆଉ ଆଉ କାହାକୁ?
2: ସବୁ ନାଇଁ, ସବୁ ଶ୍ରୋତା ମାନଙ୍କ ସହିତ କଥା, ସବୁ ଶ୍ରୋତା ମାନଙ୍କୁ ମୁଁ ବହୁତ ମିସ୍ କରୁଛି।
1: ଓକେ,
2: ହ୍ୟାଲୋ,
1: ହଁ ହ୍ୟାଲୋ, କୁହନ୍ତୁ।
2: ସବୁ ଆର୍ଯ୍ୟମାନଙ୍କୁ ମୁଁ ମିସ୍ କରୁଛି।
1: ଆଚ୍ଛା, ନିଶ୍ଚୟ ନିଶ୍ଚୟ,
2: ସବୁ ଆର୍ଯ୍ୟମାନଙ୍କୁ ମିସ୍ ନ କଲେ ଆଉ ଅନ୍ୟ ଅନ୍ୟ ଆର୍ଯ୍ୟମାନଙ୍କୁ ମନ ଖରାପ ଲାଗିବ ନା,
1: ସମସ୍ତେ ଭଲ ପାଉଛନ୍ତି, କାହାର ମନ ଦୁଃଖ କରିବାର ନାହିଁ ନା କଣ?
2: ନା ନା ନା ନା, ମାନେ ଯେତେବେଳେ ଯୋଉ ଖବରଟା ଆସିଲା, ଯାହାର ପଡ଼ିପଡ଼ିଲା, ସମସ୍ତଙ୍କୁ ଭଲ ପାଇବା ଦବାଟା ଠିକ ଆବଶ୍ୟକ।
1: ନିହାତି ନିହାତି, ବହୁତ ଭଲ ଲାଗିଲା ଶୁଣିକି ଯେ ଆପଣ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖୁଛନ୍ତି, ସମାନ ଭାବେ ଭଲ ପାଉଛନ୍ତି, ଏମିତି ଭଲ ପାଉଥାନ୍ତୁ। ଠିକ ଅଛି, ରହିଲି।
2: ଆଜ୍ଞା ଆଜ୍ଞା,
1: ଓକେ, ବାଏ। ତ ଏଥିରେ ମୋହିନୀ ବେହେରା କଟକରୁ, ଆଉ ଯେମିତିକି ସେ କହିଲେ ତାଙ୍କ ମନ କଥା, ତ ଚାଲନ୍ତୁ ମୁଁ ଜାଣିଗଲିଣି ଯେ ଆପଣଙ୍କର ମନ ହେଉଛି ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଶୁଣିବାକୁ, ତ ଚାଲନ୍ତୁ ଶୁଣିବା ଗୋଟେ ସୁନ୍ଦର ଗୀତ, ଆଉ ତାପରେ ପୁଣି ଆସି କଥା ହେବି ଆପଣଙ୍କ ସହିତ। ଦିଲ୍ ସେ ଦିଲ୍ ତକ୍।

କେବେ କେବେ ତୋ ପାଇଁ ଇଚ୍ଛା ହୁଏ ବାନ୍ଧି ଯିବାକୁ ଗୋଟେ ଛୋଟିଆ ସଂସାର, କେବେ କେବେ ଇଚ୍ଛା ହୁଏ ତୋ ପାଇଁ ଡେଇଁଯିବାକୁ ସବୁ ବନ୍ଧ ବାଡ଼। ମନଟା ଏତେ ଚଞ୍ଚଳ ଯେ ବେଳେବେଳେ ନିଜେ ହିଁ ସନ୍ଦେହରେ ପଡ଼ିଯାଏ, କେଉଁଟା ଠିକ୍, କେଉଁ କଥାଟା ତୋ ପାଇଁ ପୁରାପୁରି ଠିକ୍ ହବ। ଆଉ ଏ ମନ ମୁଁ ସନ୍ଦେହ କରିବା ଜାଣି, ମୁଁ ଆଶଙ୍କା କରିବା ଜାଣି ମୋତେ ଆହୁରି ଆହୁରି ଆହୁରି କନଫ୍ୟୁଜ୍ କରିପକାଏ, ଛନ୍ଦି ପକାଏ ତୁମ ସ୍ମୃତିର ବୁଢ଼ିଆଣୀ ଜାଲରେ। ଦିଲ ସେ ଦିଲ ତକ।

ଅଧା ରଙ୍ଗ, ଅଧା ସ୍ୱପ୍ନ, ଆଉ ଅଧା ଭିଜିଥିବା ମନ। ଏଇ ଅଧା ଅଧାରେ ବି ପୁରା ମଜା ଥାଏ। ସବୁ ସ୍ୱପ୍ନ ପୁରା ହବ ତାର ମାନେ ନାହିଁ, କିନ୍ତୁ ବେଳେବେଳେ ଅଧା ସ୍ୱପ୍ନ ବି ବହୁତ ଖୁସି ଆଣିଦେଇଥାଏ। ସେ ସ୍ୱପ୍ନକୁ ବର୍ତ୍ତମାନରେ ଯେତେବେଳେ ଆମେ ଜିଇଁବାକୁ ଚେଷ୍ଟା କରୁ, ହୁଏତ ପୁରା ପୂରଣ ନହେଲେ ବି କିଛି ପାଦ ଆଗକୁ ଯାଇ ହୁଏ, ଆଉ ସେଇ କିଛି ପାଦ ବି ଖୁବ୍ ଖୁସି ଦେଇଥାଏ, ସନ୍ତୁଷ୍ଟି ଦେଇଥାଏ, ନୁହେଁ।

0: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
1: ଇଏ ସୌଦାର 15,000, ପରିବାର 2,000।
0: ଆଉ ଲାଇଟ ବିଲ
1: ଏବେ ଜିରୋ ପଇସା କେମିତି ଦେବି?
0: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
1: ନିଶ୍ଚୟ। PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି।

ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଏବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ଚଳିତ ଜୁଲାଇ ମାସ 26 ତାରିଖ

ରବିବାର ଦିନ 11ଟା ସମୟରେ ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏଚ୍ ସେବା, ଏଫ୍ଏମ୍ ରେନ୍ବୋ ସେବା ଏବଂ ଆକାଶବାଣୀ ଅଧୀନସ୍ଥ 5ଟି ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 26 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ପୁଣି ଥରେ ସେହି ରବିବାର ରାତି 8ଟା ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ର ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଘୋଷଣାଟି ଏତିକିରେ ଶେଷ ହେଲା।

ସାଙ୍ଗ ସତ କହିବି, ଏବେ ତ ଗରମ ଆରମ୍ଭ ହେଇଛି ଆଉ ସାତ ସାତ ହଜାର ଟଙ୍କାର ବିଜୁଳି ବିଲ୍ ଆସିବାକୁ ଲାଗିଲାଣି। ସ୍ତ୍ରୀ କେବେଠାରୁ କହିଲାଣି ସୋଲାର ପ୍ୟାନେଲ ଲଗେଇବାକୁ, କହୁଛି ସରକାର ସବସିଡି ବି ଦେଉଛନ୍ତି। ମୁଁ ଯାହାକୁ ବି ପଚାରୁଛି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସୁଛି, ଏଥର ହିଁ ଲଗେଇଦେବା। ଯେବେ ବିଜୁଳି ମୁଫ୍ତରେ ମିଳୁଛି ତ ନେଉନ କଣ ପାଇଁ ଭାଇ, ଆପଣ ବି ଲଗେଇ ଦିଅନ୍ତୁ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ।

ଯାଜାପରର ନଥାଏ କୌଣସି ଠିକଣା, ଏ ମନଟା ବି ଠିକ ସେହିପରି। ଠିକଣା ଖୋଜି ବୁଲେ ହେଲେ ଗୋଟିଏ ଠିକଣାରେ ସେ ସନ୍ତୁଷ୍ଟ ନୁହେଁ, ଘୁରି ବୁଲୁଥାଏ ଭଅଁର ପରି ଏ ଠିକଣାରୁ ସେ ଠିକଣାକୁ। ତଥାପି ବାନ୍ଧି ରଖିବାକୁ ହୁଏ, ଯେମିତି ଆପଣ ବାନ୍ଧି ରହିଛନ୍ତି ଆମ ସହିତ 100.4 ଆକାଶବାଣୀ FM ରେନ୍ବୋ କଟକ ସହ। ତେବେ ସମୟ ହେଇଯାଇଛି ମେଲାଣି ମାଗିବାର, ମୋତେ ମେଲାଣି ଦିଅନ୍ତୁ, କାରଣ ମୋତେ ଟାଟା ବାଏ ବାଏ ସି ୟୁ ନ କହିଲେ ଆଗକୁ ଯିଏ ଆସୁଛନ୍ତି ତାଙ୍କୁ କେମିତି ୱେଲକମ୍ କରିବେ। ସୋ ଟାଟା ବାଏ ବାଏ ସି ୟୁ ସାୟୋନାରା ହମ୍ ହେ ରାହି ପ୍ୟାର କେ ଫିର ମିଲେଙ୍ଗେ ନା ଚଲତେ ଚଲତେ। କିପ୍ ଶାଇନିଙ୍ଗ, କିପ୍ ସ୍ମାଇଲିଙ୍ଗ, ହାଭ୍ ଅ ଗୁଡ୍ ଡେ, ବାଏ।

ట్యూన్ కూర్చుంది మ్యూజికల్ యూర్ 100.4 ఆకాశవాణి ఎఫ్ఎం రెయిన్బో కటక్ దేశాల తక్రి రేడియో హంసపర్ సాగర్ ఆసి పవన్ జైచి ఆపణ పాకరే స్టూడియో గుడ్రె సమయ 11:44 ଆରମ୍ଭ କରୁଛୁ ପ୍ରୋଗ୍ରାମ କଳାକାର। ଫ୍ରେଣ୍ଡସ୍, କୁହାଯାଏ ଜଣେ ପ୍ରକୃତ କଳାକାର କେବଳ ଚରିତ୍ରରେ ଅଭିନୟ କରନ୍ତି ନାହିଁ, ସେ ସେହି ଚରିତ୍ରକୁ ଜୀବନ୍ତ କରିଦିଅନ୍ତି। କେବେ ଜଣେ ରୋମାଣ୍ଟିକ ପ୍ରେମିକ, କେବେ ଜଣେ ପରାକ୍ରମୀ ଯୋଦ୍ଧା, କେବେ ଜଣେ ସାଧାରଣ ଯୁବକର ସ୍ୱପ୍ନ, ତ ଆଉ କେବେ ଜଣେ ଭୟଙ୍କର ଖଳାନାୟକ। ପ୍ରତ୍ୟେକ ଚରିତ୍ରରେ ଯେ ନିଜର ନିଷ୍ଠା ଆଉ ଜୀବନ୍ତ ଅଭିନୟର ଛାପ ଛାଡ଼ିଛନ୍ତି, ସେ ହେଉଛନ୍ତି ବଲିଉଡ୍ର ବହୁମୁଖୀ ଅଭିନେତା ରଣବୀର ସିଂହ। କଳାକାରରେ ଆଜି ତାଙ୍କ ସମ୍ପର୍କରେ ଚର୍ଚ୍ଚା ଜାରି ରଖିବା, କିନ୍ତୁ ଏହି ମ୍ୟୁଜିକାଲ ବ୍ରେକ୍ ପରେ। ଷ୍ଟେ ଟ୍ୟୁନ୍ଡ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: वेलकम बैक जून को चंद म्यूज के लिए ओरिशा 100.4 आकाशवाणी एफएम रेनबो कड़क दल से दल तक रेडियो हम सबर सागर छि आपन को सहित सुचल छि कलाकार अब कलाकार रे जे में कथा हो छि अभिनेता रणबीर सिंह को संपर्क करे। फ्रेंड्स, रणबीर सिंह केवे निजो को गुटी प्रकार चरित्र मध्ये रे सीमित रखि नथि। ପ୍ରେମ କାହାଣୀ ହେଉ, ଐତିହାସିକ ଚରିତ୍ର ହେଉ, ଆକ୍ସନ କିମ୍ବା ସାମାଜିକ ବିଷୟ ହେଉ, ପ୍ରତ୍ୟେକ ଭୂମିକାରେ ସେ ନିଜ ଭିନ୍ନ ଭାବରେ ନିଜକୁ ଉପସ୍ଥାପନ କରିଛନ୍ତି। ଲୁଟେରାରେ ତାଙ୍କର ନିରବ ସମ୍ବେଦନଶୀଳ ଅଭିନୟ ଦର୍ଶକଙ୍କୁ ନିହାତି ଭାବରେ ଆଶ୍ଚର୍ଯ୍ୟ କରିଥିଲା। ସେ ଗଲିଓଁ କି ରାସଲୀଲା ହେଉ କି ବାଜିରାଓ ମସ୍ତାନୀ ହେଉ, ପରାକ୍ରମୀ ହେଉ, ବିଭିନ୍ନ ପ୍ରକାର ଚରିତ୍ରରେ ସେ ନିଜର ଅଭିନୟର ଛାପ ଛାଡ଼ିଛନ୍ତି।

ଫ୍ରେଣ୍ଡସ୍, ରଣବୀର ସିଂ ପ୍ରତ୍ୟେକ ଚରିତ୍ର ପାଇଁ ନିଜକୁ ନିହାତି ଭାବରେ ପ୍ରସ୍ତୁତ କରିଥାନ୍ତି, ତାଙ୍କର ଭାଷା ହେଉ, ଚାଲିଚଳନ ହେଉ, ପୋଷାକ ହେଉ କିମ୍ବା ଶାରୀରିକ ଗଠନ ହେଉ, ସବୁ କିଛି ଉପରେ ସେ ନିଜର ବିଶେଷ ପରିଶ୍ରମ କରନ୍ତି। ସେହି କାରଣରୁ ତ ତାଙ୍କ ଚରିତ୍ରଗୁଡ଼ିକ ଦର୍ଶକଙ୍କ ମନରେ ଦୀର୍ଘ ସମୟ ଧରି ରହିଛି। ଆମେ ଆଶା କରିବା କି ରଣବୀର ସିଂ ଆଗକୁ ଏମିତି ଏମିତି ନୂଆ ମୁଭି ସବୁ ଆମମାନଙ୍କୁ ଭେଟି ଦିଅନ୍ତୁ ଏବଂ ବକ୍ସ ଅଫିସରେ ସେଗୁଡ଼ିକ ବହୁତ ହିଟ୍ ହେଉ। ତ ଫ୍ରେଣ୍ଡସ୍, ଏଇଠି ଶେଷ କରୁଛୁ ଆଜିର କଳାକାର ପ୍ରୋଗ୍ରାମ। ଷ୍ଟେ ଟ୍ୟୁନ୍ଡ 100.4 ଆକାଶବାଣୀ ଏଫ୍ଏମ୍ ଲେନ୍ ବଗାଡ଼ା ଦେଲ୍ସେ। Oh God, one more email.

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବୋକାଡେକ୍ ଦିଲ୍ ସେ ତେଲ୍ ତାକ୍ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ୱିକ୍ଲି ଇଂଲିଶ ପ୍ରୋଗ୍ରାମ୍ ଷ୍ଟମ୍ପ୍ଡ ରେଲ୍ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଟ୍ୟୁନ୍ କରିଛନ୍ତି ମ୍ୟୁଜିକାଲ ୟୁର୍ 100.4 ଆକାଶବାଣୀ ଏଫ୍ଏମ୍ ନାଇନ୍ ବକାଟକ ଦିଲ୍ଚା ଦିଲ୍ ତକରେ ରେଡିଓ ଭାନ୍ସବର ସାଗର ଅଛି ଆପଣଙ୍କ ସହିତ ଷ୍ଟୁଡିଓ ଗଡ଼ରେ ସମୟ ମଧ୍ୟାହ୍ନ 12:30 ଆରମ୍ଭ କରୁଛୁ ପ୍ରୋଗ୍ରାମ କିଛି କଥା କିଛି ଗୀତ ଫ୍ରେଣ୍ଡସ୍ କୁହାଯାଏ ହଜାର ମାଇଲ ଯାତ୍ରା ମଧ୍ୟ ଗୋଟିଏ ଛୋଟ ପଦକ୍ଷେପରୁ ଆରମ୍ଭ ହୋଇଥାଏ ଏଇ ଗୋଟିଏ ବାକ୍ୟ ଭିତରେ ଲୁଚି ରହିଛି ଜୀବନର ଗୋଟିଏ ବଡ଼ ସତ୍ୟ ହଁ ଆମେ ପ୍ରାୟତଃ ଭାବୁ ସଫଳତା ମାନେ ବଡ଼ କିଛି କରିଦେବା କିନ୍ତୁ ସତ କଥା ହେଉଛି ସଫଳତା କେବେ ବି ହଠାତ୍ ଆସେନି ତା ପଛରେ ଥାଏ ଅନେକ ଛୋଟ ଛୋଟ ନିଷ୍ପତ୍ତି ଛୋଟ ଛୋଟ ପ୍ରୟାସ ଏବଂ ପ୍ରତିଦିନର ନିରନ୍ତର ଉଦ୍ୟମ ତ କିଛି କଥା କିଛି ଗୀତରେ ଆଜି ଆମେ କଥା ହେବା ସଫଳତାର ଛୋଟ ପଦକ୍ଷେପ ସେ ସମ୍ପର୍କରେ କିନ୍ତୁ ତା ପୂର୍ବରୁ ଶୁଣିବା ଏ ବ୍ୟୁଟିଫୁଲ୍ ଟ୍ରାକ୍ଟି ଷ୍ଟେ ଟ୍ୟୁନ୍

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: वेलकम बैक ट्यून को चंद म्यूजिकल यूर शंडर फ्लैंड फोर आकाशवाणी एफएम रेन बकटक दिल से दिल तक रेडियो हम सुपर सागर अच्छे आपण को सहित सो चलची किछ कथा किछ गीत फ्रेंड्स आमे समस्ते सफल होबा को चाहु किंतु अनेक समय रे हमकु लागे सफलता हटात मिल जाए किंतु प्रकृति रे सफलता प्रतिदिन रो छोटो छोटो पदक्षेप रो सुंदर परिणाम। ପ୍ରତିଦିନ ସକାଳ ସମୟରେ ଉଠିବା, ଗୋଟିଏ ନୂଆ କଥା ଶିଖିବା, କିମ୍ବା ନିଜ କାମକୁ ମନ ଦେଇ କରିବା କି ଭୁଲରୁ ଶିକ୍ଷା ନେବା, ଏହି ଛୋଟ ଛୋଟ ଅଭ୍ୟାସ ଆମକୁ ବଡ଼ ଲକ୍ଷ୍ୟ ଆଡ଼କୁ ନିହାତି ଭାବରେ ନେଇଯାଇଥାଏ। କେହି ଗୋଟିଏ ଦିନରେ ଶିଖରରେ ପହଞ୍ଚନ୍ତି ନାହିଁ। ପ୍ରତ୍ୟେକ ସଫଳ ମଣିଷଙ୍କ ପଛରେ ଥାଏ ଅନେକ ଛୋଟ ଛୋଟ ଚେଷ୍ଟା, ଅନେକ ବିଫଳତା, ଅନେକ ଧୈର୍ଯ୍ୟର କାହାଣୀ। ତେଣୁ ଯଦି ଆଜି ଆପଣ ଛୋଟ ପଦକ୍ଷେପ ଗୋଟେ ନେଉଛନ୍ତି, ଯାହା

0: ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
2: ହଁ ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
3: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
1: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
3: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋ ୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
2: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
3: ହଁ ମାମା, ସଞ୍ଚୟ ବି ସୁବିଧା ବି।
1: ଆସୁନ 1800-345-6718 କିମ୍ବା 1912 କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।
4: ୱେଲକମ୍ ବ୍ୟାକ୍। ଚୁନ୍ କରୁଛନ୍ତି ମ୍ୟୁଜିକାଲ ହ୍ୟୁଜ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଲସା ଦେଲତା କରି ରେଡ଼ିଓ ହମ୍ସଫର ସାଗର ଅଛି ଆପଣଙ୍କ ସହିତ। ସୋ ଚାଲିଛି କିଛି କଥା କିଛି ଗୀତ। ଫ୍ରେଣ୍ଡସ୍, ଗୋଟେ ଶିଶୁ ଯେତେବେଳେ ଚାଲିବା ଶିଖେ ସେ ପ୍ରଥମ ଦିନରୁ ଦୌଡ଼ିପାରେ ନାହିଁ, ସେ ପଡ଼ି ପୁଣି ଉଠେ ପୁଣି ଚାଲେ। ତାର ସେଇ ଛୋଟ ଛୋଟ ପଦକ୍ଷେପ ହିଁ ଦିନେ ତାକୁ ଦୃଢ଼ ଭାବରେ ଚାଲିବା ଶିଖାଇଥାଏ। ଆମ ଜୀବନ ମଧ୍ୟ ଠିକ୍ ସେମିତି, କୌଣସି ପରୀକ୍ଷା ହେଉ, ଚାକିରି ହେଉ, ବ୍ୟବସାୟ ହେଉ କିମ୍ବା ନିଜ ସ୍ୱପ୍ନ, ପ୍ରତିଦିନର ଅଳ୍ପ ଅଳ୍ପ ପରିଶ୍ରମରୁ ହିଁ ଦିନେ ବଡ଼ ସଫଳତାରେ ପରିଣତ ହୋଇଥାଏ। ହଁ, କେବେ କେବେ ଆମେ ଅନ୍ୟମାନଙ୍କର ସଫଳତାକୁ ଦେଖି ଭାବୁ ଭାଗ୍ୟ ତାଙ୍କ ସାଥିରେ ଥିଲା, କିନ୍ତୁ ଆମେ ଦେଖିପାରୁନେ ଯେ ସେହି ଅସଂଖ୍ୟ ସକାଳ, ସେହି ନିଦ୍ରାହୀନ ରାତି, ସେହି ଅକ୍ଲାନ୍ତ ପରିଶ୍ରମ, ସେହି ବିଫଳତା ପରେ ପୁଣି ଆରମ୍ଭ କରିବାର ସାହସକୁ। ହଁ, ସଫଳତା କେବଳ ପୁରସ୍କାରରେ ନୁହେଁ ବରଂ ପ୍ରୟାସରେ ଲୁଚି ରହିଥାଏ। ତେଣୁ ସବୁବେଳେ ଅନବରତ ଆପଣ ପ୍ରୟାସ ଜାରି ରଖନ୍ତୁ, ଦେଖିବେ ସଫଳତାକୁ ନିଶ୍ଚୟ ପାଇବେ।

ସକାଳୁ ଅଫିସ୍, ଦିନ ସାରାର କାମ, ସନ୍ଧ୍ୟାରେ ମୋବାଇଲ, ରାତିରେ ପୁଣି ପରଦିନର ଚିନ୍ତା, ଏଇ ଭିତରେ କେବେ କେବେ ବାପା ମାଙ୍କ ସହ ଦୁଇପଦ କଥା ହେବାକୁ ମଧ୍ୟ ଆମ ପାଖରେ ସମୟ ମିଳୁନି, କିମ୍ବା ପିଲାମାନଙ୍କ ସହ ଖେଳିବାକୁ ସମୟ ମିଳୁନି, ଜୀବନସାଥୀଙ୍କ ସହ ହସିବାକୁ ମଧ୍ୟ ସମୟ ମିଳୁନି। ଆମେ ଟଙ୍କା ରୋଜଗାର କରିବାରେ ଏତେ ବ୍ୟସ୍ତ ହୋଇଯାଉଛେ ଯେ ଯେଉଁମାନଙ୍କର ଯେଉଁ ରୋଜଗାର କରୁଛେ ସେମାନଙ୍କ ସହ ବସିବାକୁ ମଧ୍ୟ ଆମ ପାଖରେ ଟିକେ ହେଲେ ବି ସମୟ ନାହିଁ। ତ ସେଥିପାଇଁ ମୁଁ କ୍ୱେଶ୍ଚିନ୍ କରିଥିଲି କି ଆଜିର ବ୍ୟସ୍ତ ଜୀବନରେ ପରିବାର ପାଇଁ ସମୟ ଦେବା କେତେ ଜରୁରୀ। ଯଦି ଆପଣ ଆପଣଙ୍କର ବହୁମୂଲ୍ୟ ମତାମତ ମୋ ସହିତ ସେୟାର କରିବାକୁ ଚାହୁଁଛନ୍ତି ଲେଖନ୍ତୁ ଏଫ୍ଏମ୍ ଆର୍ସି, ଗୋଟେ ସ୍ପେସ୍ ଦିଅନ୍ତୁ, କ'ଣ ଲେଖିବାକୁ ଚାହୁଁଛନ୍ତି ଲେଖିକି ତାକୁ ପଠାଇ ଦିଅନ୍ତୁ 9495963210। ଆପଣ ମୋତେ ହ୍ୱାଟ୍ସଅପ୍ ମଧ୍ୟ କରିପାରିବେ, ଆମର ହ୍ୱାଟ୍ସଅପ୍ ନମ୍ଘରଟି ହେଉଛି 8895254200। କ୍ୱେଶ୍ଚିନ୍ଟା ଆଉଥରେ କହି ରଖୁଛି, ଆଜିର ବ୍ୟସ୍ତ ଜୀବନରେ ପରିବାର ପାଇଁ ସମୟ ଦେବା କେତେ ଜରୁରୀ। ଷ୍ଟେ ଟ୍ୟୁନ୍ଡ।

0: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
1: ଇଏ ସଉଦାର 15,000, ପରିବାର 2,000,
0: ଆଉ ଲାଇଟ ବିଲ
1: ଏବେ ଜିରୋ ପଇସା କେମିତି ଦେବି।
0: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
1: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
2: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
3: ୱେଲକମ୍ ବ୍ୟାକ୍ ଚୁନ୍ କୁଚନ୍ ମ୍ୟୁଜିକାଲ ୟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଡ଼କ ଦେଲ୍ଚେ ଦେଲ୍ ତକ୍ରେ ରେଡ଼ିଓ ୱାନ୍ ସେପର୍ ସାଗର ଅଛି ଆପଣଙ୍କ ସହିତ। ସୋ ଚାଲିଛି ଆଜି ଚର୍ଚ୍ଚାରେ, ଆଉ ଆଜି ଚର୍ଚ୍ଚାରେ ମୁଁ ଆପଣଙ୍କୁ ଗୋଟେ ବ୍ୟୁଟିଫୁଲ୍ କ୍ୱେଶ୍ଚିନ୍ କରିଥିଲି କି ଆଜିର ବ୍ୟସ୍ତ ଜୀବନରେ ପରିବାର ପାଇଁ ସମୟ ଦେବା ଆମ ପାଇଁ କେତେ ଜରୁରୀ। ମୋ ପାଖରେ କେତୋଟି ମେସେଜ୍ ଆସି ପହଞ୍ଚିଯାଇଛି, ଦେଖିବା କିଏ ମେସେଜ୍ କରିଛନ୍ତି, କୋଉଠି ମେସେଜ୍ କରିଛନ୍ତି ଏବଂ କ'ଣ ଲେଖିଛନ୍ତି। ମେସେଜ୍ଟି କରିଛନ୍ତି ହିମାଂଶୁ ରସୁଲଗଡ଼ରୁ, ସେ ଲେଖିଛନ୍ତି କି ମୋ ପାଇଁ ମୋ ଫ୍ୟାମିଲି ସବୁକିଛି, କାରଣ ମୋ ଫ୍ୟାମିଲି ମୋ ପାଇଁ ସବୁକିଛି କରିଛି। ଏପର୍ଯ୍ୟନ୍ତ ମୁଁ 32 ଇୟର୍ସ ଓଲ୍ଡ ହେଲାଣି, ମୋର ସୁଖରେ, ମୋ ଦୁଃଖରେ, ମୋ ଫଳରେ, ପଢ଼ା ହେଉ, ସବୁଥିରେ ମୋ ଫ୍ୟାମିଲି ସବୁବେଳେ ଠିଆ ହୋଇ ରହିଛି, ତେଣୁ ମୁଁ ମୋ ଫ୍ୟାମିଲି ପାଇଁ ସବୁବେଳେ ଗର୍ବ କରେ। ବହୁତ ବହୁତ ଧନ୍ୟବାଦ, ବଢ଼ିଆ କଥାରେ ଲେଖିଛନ୍ତି ହିମାଂଶୁ ରସୁଲଗଡ଼ରୁ। ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ରାହାସ କୁମାର ବେହେରା ଭାପୁର ଢେଙ୍କାନାଳରୁ, ସେ ଲେଖିଛନ୍ତି କି ବ୍ୟସ୍ତ ହେଉ ଅବା ବ୍ୟସ୍ତହୀନ ଜୀବନ, ପରିବାରକୁ ସମୟ ଦେବା ନିହାତି ଦରକାର, କାରଣ ପରିବାର ଅଛି ଆମର ସ୍ୱର୍ଗ ସୁଖ, ଆମର ସର୍ବସୁଖ। ବ୍ୟସ୍ତତା ବାହାନରେ ପରିବାରକୁ ଦୂରେଇ ଗଲେ ବେଳେବେଳେ ବହୁତ ବ୍ୟତିକ୍ରମ ହୁଏ, ବେଳେବେଳେ ଟିକେ ଭୁଲ ବୁଝାମଣା ହେଲେ ବହୁତ ପରିବାର ଭାଙ୍ଗିଯାଏ। ସେଥିପାଇଁ କୁହାଯାଏ ଘର ଏକ ମନ୍ଦିର, ଯେଉଁଠି ସ୍ନେହ ସମ୍ପର୍କ ଥାଏ ସଦା ନିରନ୍ତର ରହିଥାଏ। ଘର କେବଳ ଇଟା ପଥର କାନ୍ଥ ନୁହେଁ, ବରଂ ପ୍ରେମ, ବିଶ୍ୱାସ ଆଉ ସ୍ନେହର ସୁନ୍ଦର ସମାହାର। ବହୁତ ବଢ଼ିଆ ମେସେଜ୍ଟି ଲେଖିଛନ୍ତି ରାହାସ କୁମାର ବେହେରା ଭାପୁର ଢେଙ୍କାନାଳରୁ। ନିହାତି ଭାବରେ ଜୀବନରେ ଅନେକ କିଛି ସମ୍ପର୍କ ଥାଏ ଯାହା କିଛି ବଦଳିଯାଏ, କିନ୍ତୁ ପରିବାର ଲୋକଙ୍କର ଭଲ ପାଇବା ଆଉ ତାଙ୍କ ସାଥୀ ହିଁ ଆମକୁ ସବୁବେଳେ ଦୃଢ଼ କରି ରଖେ। ପରିବାର ଯଦି ପାଖରେ ଥାଏ ତେବେ ଛୋଟ ଘର ମଧ୍ୟ ସ୍ୱର୍ଗ ଲାଗେ। ସତରେ ପରିବାର ହିଁ ଆମ ଜୀବନର ସବୁଠାରୁ ଗୋଟେ ବଡ଼ ସମ୍ପଦ। ଆପଣଙ୍କର ଏହି ଭାବନାକୁ ବହୁତ ବହୁତ ଧନ୍ୟବାଦ, ଅନେକ ଧନ୍ୟବାଦ। ତ ଫ୍ରେଣ୍ଡସ୍, ଆପଣ ବି ଆପଣଙ୍କର ବହୁମୂଲ୍ୟ ମତାମତ ମୋ ସହିତ ସେୟାର କରିପାରିବେ। ଲେଖନ୍ତୁ FMRC, ଗୋଟେ ସ୍ପେସ୍ ଦିଅନ୍ତୁ, କ'ଣ ଲେଖିବାକୁ ଚାହୁଁଛନ୍ତି ଲେଖିକି ତାକୁ ପଠାଇ ଦିଅନ୍ତୁ 9495963210। ଆପଣ ମୋତେ ହ୍ୱାଟ୍ସଅପ୍ ମଧ୍ୟ କରିପାରିବେ, ଆମର ହ୍ୱାଟ୍ସଅପ୍ ନମ୍ଘରଟି ହେଉଛି 8895254200। Stay tuned.

0: ଫ୍ରେଣ୍ଡସ୍, ଜୀବନ ଯେତେ ବ୍ୟସ୍ତ ହେଉନା କାହିଁକି, ପରିବାର ପାଇଁ ଦିନକୁ ଅତି କମ୍ରେ 20-30 ମିନିଟ୍ ସମୟ ନିଶ୍ଚୟ ବାହାର କରନ୍ତୁ। ଦିନକୁ ଅତି କମ୍ରେ ଥରେ ସମସ୍ତେ ଏକାଠି ବସି ଖାଇବାକୁ ଚେଷ୍ଟା କରନ୍ତୁ। ଘରକୁ ଫେରିବା ପରେ କିଛି ସମୟ ପାଇଁ ମୋବାଇଲ୍କୁ ଦୂରରେ ରଖି ପରିବାର ସହ ନିଶ୍ଚୟ କଥା ହୁଅନ୍ତୁ। ପିଲାମାନଙ୍କ କଥା ଶୁଣନ୍ତୁ, ବାପା ମାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରନ୍ତୁ, ଜୀବନସାଥୀଙ୍କ ସହ ଦିନର ଅନୁଭବକୁ ନିହାତି ଭାବରେ ବାଣ୍ଟନ୍ତୁ। କାହିଁକିନା କ୍ୟାଲେଣ୍ଡର ଖାଲି ସମୟ ଖୋଜନ୍ତୁ ନାହିଁ, ପରିବାର ପାଇଁ ସମୟ ତିଆରି କରନ୍ତୁ। କାରଣ ସବୁବେଳେ ଆମେ ପରିବାରରେ ରହିବା ଦରକାର, କିନ୍ତୁ ପ୍ରିୟ ଲୋକଙ୍କ ସହ କାଟିବା ପ୍ରତ୍ୟେକ ମୁହୂର୍ତ୍ତ ପୁଣି ଫେରିଆସିବ ନାହିଁ। ତ ଫ୍ରେଣ୍ଡସ୍, ଏଇଠି ଶେଷ କରୁଛୁ ଆଜି ଚର୍ଚ୍ଚାର ପ୍ରୋଗ୍ରାମ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ଏବଂ ହିନ୍ଦୀରେ ସମ୍ବାଦ ରିଲେକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆସନ୍ତାକାଲି ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ। ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ସୁନାବେଶ। ନୂଆଦିଲ୍ଲୀରେ ଆଜି କେନ୍ଦ୍ର ସରକାର ଓ ସିଜେପି ପ୍ରତିନିଧି ଦଳ ମଧ୍ୟରେ ହେବ ତୃତୀୟ ପର୍ଯ୍ୟାୟ ଆଲୋଚନା। ଦେଶବାସୀଙ୍କ ସହ ଆସନ୍ତାକାଲି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ମୋଦି। ଏବଂ 3 ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ ଅନ୍ତର୍ଗତ ଆଜି ହରାରେଠାରେ ଖେଳାଯିବ ଭାରତ ଓ ଜିମ୍ବାୱେ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅପରାହ୍ନ 4:30ରେ ଆଭାସୀ ଜରିଆରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ବାର୍ତ୍ତାଳାପ କରିବେ। ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 400 ଜଣ ଯୁବ ପ୍ରତିଯୋଗୀ ପ୍ରତିନିଧିତ୍ୱ କରି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ 2026 ଗତମାସ 4-30 ତାରିଖ ପର୍ଯ୍ୟନ୍ତ ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର 74 ଗ୍ରାମକୁ ନେଇ ଅନୁଷ୍ଠିତ ହୋଇଥିଲା। ଦେଶବ୍ୟାପୀ ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତା ଜରିଆରେ ପ୍ରତିଯୋଗୀମାନଙ୍କୁ ଚୟନ କରାଯାଇଥିଲା। 3 ଲକ୍ଷରୁ ଅଧିକ ଯୁବ ପ୍ରତିଯୋଗୀ ଏହି ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ସ୍ଥାନୀୟ ଜନସାଧାରଣଙ୍କ ସହ ରହି ସ୍ୱଚ୍ଛତା ଅଭିଯାନ ଓ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଯୁବ ସମ୍ମିଳନୀ ଆୟୋଜନ, ସାଂସ୍କୃତିକ ଆଦାନ ପ୍ରଦାନ କାର୍ଯ୍ୟକ୍ରମ, ଚାରାରୋପଣ ଅଭିଯାନ, କ୍ଷୁଦ୍ର ମଡେଲ ପଞ୍ଚାୟତ ଏବଂ ସ୍ଥାନୀୟ କାରିଗରଙ୍କ ସହ ଆଲୋଚନା କରି ବିଭିନ୍ନ ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ଭାରତର ସୀମାବର୍ତ୍ତୀ ଅଞ୍ଚଳର ସାମାଜିକ ଆର୍ଥିକ ପରିଦୃଶ୍ୟ, ସାଂସ୍କୃତିକ ଐତିହ୍ୟ ଏବଂ ବିକାଶ ସମ୍ବନ୍ଧୀୟ ଆବଶ୍ୟକତାଗୁଡ଼ିକ ସମ୍ପର୍କରେ ପରିଚିତ ହୋଇଥିଲେ। ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀଜୀଉମାନଙ୍କ ସୁନାବେଶ ଅନୁଷ୍ଠିତ ହେଉଛି। ସକାଳୁ ମଙ୍ଗଳ ଆଳତୀ, ମୈଲମ ଓ ତଡ଼ପ ଲାଗି ଆଦି ନୀତି ରଥ ଉପରେ ସମ୍ପନ୍ନ କରାଯାଇଛି। ସନ୍ଧ୍ୟା ଆଳତୀ ପରେ ମହାପ୍ରଭୁଙ୍କ ସୁନାବେଶ ହେବ। ସନ୍ଧ୍ୟା 5:00 ରାତି 11:00 ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ସୁନାବେଶ ଦର୍ଶନ କରିପାରିବେ। ସୁନାବେଶ ପାଇଁ ଆଜି ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସଂସଦ ବାହାରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଦେଇଥିବା ମନ୍ତବ୍ୟକୁ କୃତ୍ରିମ ବୁଦ୍ଧିମତା ବ୍ୟବହାର କରି ଡିପ୍ ଫେକ୍ ଭିଡ଼ିଓ ଜରିଆରେ ମିଥ୍ୟା ତଥ୍ୟ ପ୍ରଘଟ କରାଯାଉଥିବା ସେ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି, ଏ ସମ୍ପର୍କରେ ସେ ନୂଆଦିଲ୍ଲୀର ଚାଣକ୍ୟପୁରୀ ଥାନାରେ ଆଜି ସକାଳେ ଏତଲା ଦାୟର କରିଛନ୍ତି। ଏଭଳି ଡିପ୍ ଫେକ୍ ଭିଡ଼ିଓ ପ୍ରସ୍ତୁତକାରୀ ଏବଂ ପ୍ରଘଟକାରୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଦାୟିତ୍ୱହୀନ ଭାବେ କୃତ୍ରିମ ବୁଦ୍ଧିମତା ବ୍ୟବହାର କରି ଏଭଳି ମିଥ୍ୟା ତଥ୍ୟ ପ୍ରଘଟ କରୁଥିବା ଘଟଣାକୁ ଲୋକମାନେ ସହ୍ୟ କରିବେ ନାହିଁ। ସମସ୍ତଙ୍କୁ ଯାଞ୍ଚ ହୋଇଥିବା ତଥ୍ୟ ଉପରେ

ନିର୍ଭର କରିବା ଲାଗି ଶ୍ରୀ ଗୋୟଲ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ସରକାର ନୂଆଦିଲ୍ଲୀରେ ଆଜି ଅପରାହ୍ନରେ ସିଜେପି ପ୍ରତିନିଧି ଦଳ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା କରିବେ। ଆଲୋଚନାରେ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ପ୍ରଶ୍ନପତ୍ର ପ୍ରଘଟ ଘଟଣା ରୋକିବା ଲାଗି ପଦକ୍ଷେପ ଭଳି ସିଜେପିର ଦାବିଗୁଡ଼ିକ ଉପରେ ଆଲୋଚନା କରାଯିବ। ସମ୍ଭିଧାନ କ୍ଲବରେ ଅପରାହ୍ନ 3:30 ଆଲୋଚନା ଆରମ୍ଭ ହେବ। ଗତକାଲି କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂହ ସିଜେପି ପ୍ରତିନିଧି ଦଳ ସହ ନୂଆଦିଲ୍ଲୀରେ ସାକ୍ଷାତ ଆଲୋଚନା କରିଥିଲେ। ପରେ ଶ୍ରୀ ନଡ୍ଡା ଗଣମାଧ୍ୟମକୁ କହିଥିଲେ ସେମାନେ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ସମ୍ପର୍କିତ ସିଜେପିର ଦାବି ସମ୍ପର୍କରେ ଅବଗତ ହୋଇଛନ୍ତି। ପବିତ୍ର ଆଷାଢ଼ୀ ଏକାଦଶୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଆଷାଢ଼ୀ ଏକାଦଶୀ ଭକ୍ତି ଏବଂ କରୁଣାର ବାର୍ତ୍ତା ଦେଇଥାଏ। ଏହି ଅବସରରେ ଭଗବାନ ବିଠଲ ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଆଣିଦେବା ସହ ଏକ ଉତ୍ତମ ସମାଜ ଗଠନ ଲାଗି ଆଶୀର୍ବାଦ ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ସାମାଜିକ ଗଣମାଧ୍ୟମରେ ଆଷାଢ଼ୀ ଏକାଦଶୀକୁ ବିଶ୍ୱାସ ଏବଂ ଭକ୍ତିର ପର୍ବ ବୋଲି ବର୍ଣ୍ଣନା କରିଛନ୍ତି। ଭଗବାନ ବିଷ୍ଣୁଙ୍କ କରୁଣା ସମସ୍ତଙ୍କ ଉପରେ ରହିଥାଉ ବୋଲି ସେ କାମନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଷାଢ଼ୀ ଏକାଦଶୀ ଅବସରରେ ଦେଶବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଦୂରଦର୍ଶନ ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। 27ତମ କାର୍ଗିଲ୍ ବିଜୟ ଦିବସ ଉପଲକ୍ଷେ ଦୁଇଦିନିଆ କାର୍ଯ୍ୟକ୍ରମ ଆଜିଠାରୁ ଲାମଚେନ୍ନ ଦ୍ରାସ୍ଠାରେ ଆରମ୍ଭ ହୋଇଛି। ଏହି ଅବସରରେ 1999 କାର୍ଗିଲ୍ ଯୁଦ୍ଧର ବୀର ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ପାକିସ୍ତାନ ଉପରେ କାର୍ଗିଲ୍ ଯୁଦ୍ଧରେ ଭାରତର ବିଜୟକୁ ସ୍କରଣ କରିବା ଲାଗି ପ୍ରତ୍ୟେକ ବର୍ଷ ଜୁଲାଇ 26 କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଅପରେସନ୍ ବିଜୟ ଉପରେ ପ୍ରସ୍ତୁତ ଏକ ବୃତ୍ତଚିତ୍ର ପ୍ରଦର୍ଶନ ମାଧ୍ୟମରେ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। କାର୍ଗିଲ୍ ଯୁଦ୍ଧରେ ପ୍ରାଣବଳୀ ଦେଇଥିବା ବୀର ଯବାନମାନଙ୍କ ପରିବାରବର୍ଗଙ୍କ ସହ କଥାବାର୍ତ୍ତା ଏବଂ ବରିଷ୍ଠ ସେନାନୀମାନଙ୍କ ସହ ଯୁଦ୍ଧ ସମ୍ପର୍କିତ ବିବରଣୀମାନ ଏହି ବୃତ୍ତଚିତ୍ରରେ ସ୍ଥାନିତ କରାଯାଇଛି। ସେନାର ବରିଷ୍ଠ ଅଧିକାରୀ, ପ୍ରଶାସନିକ ଅଧିକାରୀ, ବୀର ନାରୀ ଏବଂ ନିମନ୍ତ୍ରିତ ଅତିଥିମାନେ ଦ୍ରାସରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମ ପାଳନର ଆଜି ଦ୍ୱିତୀୟ ପର୍ଯ୍ୟାୟରେ ବିଜୟ ଭୋଜ ଆୟୋଜନ ସହ କାର୍ଗିଲ୍ ଯୁଦ୍ଧ ସ୍କାରକୀରେ ଶୌର୍ଯ୍ୟ ସନ୍ଧ୍ୟା ପାଳନ କରାଯିବ। ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୁଦ୍ଧ ସ୍କାରକୀରେ ଶହୀଦ ବୀର ଯବାନମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବେ। ଆସାମରେ ବନ୍ୟାଜନିତ ପରିସ୍ଥିତିର ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସହ ଟେଲିଫୋନ୍ ଯୋଗେ ବାର୍ତ୍ତାଳାପ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶର୍ମା କହିଛନ୍ତି ପ୍ରଧାନମନ୍ତ୍ରୀ ଆସାମରେ ଚାଲିଥିବା ବିପର୍ଯ୍ୟୟ ମୁକାବିଲା ଏବଂ ରିଲିଫ୍ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। କେନ୍ଦ୍ର ସରକାର ରିଲିଫ୍, ପୁନଃଥଇଥାନ ଏବଂ ନିର୍ମାଣ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରତି ଦେଇଥିବା ଶ୍ରୀ ଶର୍ମା କହିଛନ୍ତି। ଏଭଳି କଠିନ ସମୟରେ ପ୍ରଧାନମନ୍ତ୍ରୀଙ୍କ ସହାୟତା ଏବଂ ସମର୍ଥନ ଯୋଗୁଁ ଆସାମ ଜନସାଧାରଣ କୃତଜ୍ଞତା ପ୍ରକାଶ କରିଥିବା ଶ୍ରୀ ଶର୍ମା କହିଛନ୍ତି। ଲୋକସଭାର ପୂର୍ବତନ ବାଚସ୍କତି ସୋମନାଥ ଚାଟାର୍ଜୀଙ୍କ ଜନ୍ମବାର୍ଷିକୀରେ ଆଜି ଲୋକସଭା ବାଚସ୍କତି ଓମ୍ ବିର୍ଲା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ସାଂସଦ, ପୂର୍ବତନ ସାଂସଦ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଜଣାପଡ଼ିଛି। ଆସାମର ତେଜପୁରରେ 1929 ଜୁଲାଇ 25 ଜନ୍ମଗ୍ରହଣ କରିଥିବା ସୋମନାଥ ଚାଟାର୍ଜୀ ଜଣେ ସୁନାମଧନ୍ୟ ଆଇନଜୀବୀ ଥିଲେ। ପରବର୍ତ୍ତୀ ସମୟରେ 1968 ସେ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରି 1971 ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସାଂସଦ ଭାବେ 10 ନିର୍ବାଚିତ ହେବା ପରେ ତାଙ୍କୁ 1996 ସ୍ୱତନ୍ତ୍ର ସାଂସଦ ପୁରସ୍କାର ପ୍ରଦାନ କରାଯାଇଥିଲା। 2004 ଜୁନ୍ 4 ଶ୍ରୀ ଚାଟାର୍ଜୀଙ୍କୁ ଚତୁର୍ଦ୍ଦଶ ଲୋକସଭାର ବାଚସ୍କତି ଭାବେ ଚୟନ କରାଯାଇଥିଲା। 2009 May 31 ପର୍ଯ୍ୟନ୍ତ ସେ ବାଚସ୍କତି ଭାବେ ଲୋକସଭା ଟେଲିଭିଜନ, 24 ସଂସଦୀୟ ଚ୍ୟାନେଲ ଏବଂ ଉଚ୍ଚ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ସଂସଦ ସଂଗ୍ରହାଳୟର ଶୁଭାରମ୍ଭ କରିଥିଲେ। ଭାରତ ଜିମ୍ବାୱେ ମଧ୍ୟରେ ଚଳିତ ତିନିଟିକିଆ ପୁରୁଷ ଟି20 ଆନ୍ତର୍ଜାତିକ କ୍ରିକେଟ୍ ପ୍ରତିଯୋଗିତାର ଦ୍ୱିତୀୟ ମ୍ୟାଚ୍ ଆଜି ହରାରେଠାରେ ଖେଳାଯିବ।
ଭାରତୀୟ ସମୟ ଅପରାହ୍ନ 4:30ରେ ଏହି ମ୍ୟାଚ୍ ଆରମ୍ଭ ହେବ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ବିକଶିତ ଭାଇବ୍ରାଣ୍ଟ ଭିଲେଜ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆସନ୍ତାକାଲି ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ଏନ୍ଟିଏ ପକ୍ଷରୁ ବିଭିନ୍ନ ସ୍ତରରେ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି। ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଉଛି ସର୍ବଭାରତୀୟ ଜୁନିୟର ର୍ୟାଙ୍କିଙ୍ଗ୍ ଟୁର୍ଣ୍ଣାମେଣ୍ଟ ଏବଂ ପଶ୍ଚିମବଙ୍ଗ ଓଡ଼ିଶା ଉପକୂଳରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେଉଛି। ରଥ ଉପରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ହୀରା ନୀଳା ମୋତି ମାଣିକ୍ୟ ଖଚିତ 138 ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ସଜିତ କରାଯିବ। ବିଶ୍ୱନୟନ ତାଙ୍କ ଗୋଟିଏ ଝଲକ ପାଇଁ ଭକ୍ତ ଅପେକ୍ଷା କରି ରହିଛନ୍ତି। ଏ ସମ୍ପର୍କରେ ଶୁଣନ୍ତୁ ଏକ ରିପୋର୍ଟ।
1: ରତ୍ନବେଦୀକୁ ବାହୁଡ଼ିବା ପୂର୍ବରୁ ରଥାରୂଢ଼ ଶ୍ରୀଜୀଉ ମହଣମହଣ ସୁବର୍ଣ୍ଣ ଅଳଙ୍କାରରେ ଶ୍ରଦ୍ଧାଳୁଙ୍କୁ ଦିବ୍ୟ ଦର୍ଶନ ଦେବେ। ମହାପ୍ରଭୁଙ୍କ ସୁନାବେଶକୁ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରବଳ ଜନସମାବେଶ ଦେଖିବାକୁ ମିଳିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁନା କିରୀଟ, ଶ୍ରୀପୟର, ଶ୍ରୀଭୁଜ, ଆଡ଼କାନି, ତିଳକ, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି, ଶ୍ରୀବଳଭଦ୍ରଙ୍କୁ କୁଣ୍ଡଳ, ରତ୍ନଖଚିତ ଘାଗଡ଼ାମାଳି, କଦମ୍ବମାଳି, ହଳମୁଷଳ, ଚନ୍ଦ୍ରସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ଦେବୀ ସୁଭଦ୍ରାଙ୍କୁ କାନ, ଘାଗଡ଼ାମାଳି, ସେବତୀମାଳି, ତଗଡ଼ି ଆଦି ଅଳଙ୍କାରରେ ଆଭୂଷିତ କରାଯିବ। ତିନି ରଥରେ ରଥାରୂଢ଼ ଦାରୁଦେବତାଙ୍କୁ ପାଳିଆ ପୁଷ୍ପାଳକ, ଦୈତାପତି, ଖୁଣ୍ଟିଆ ମେକଅପ୍, ଭିତରଚ୍ଛ ପ୍ରମୁଖ ସୁନାବେଶ ଲାଗି କରିଥାନ୍ତି। ସନ୍ଧ୍ୟା ଆଳତୀ ନୀତି ଶେଷ ହେବା ପରେ ଅପରାହ୍ନ ପ୍ରାୟ 5ଟାରେ ମହାପ୍ରଭୁଙ୍କୁ ସୁନାବେଶ କରାଯିବ। କାର୍ଯ୍ୟ ନିର୍ଘଣ୍ଟ ଅନୁଯାୟୀ ରାତି 11ଟାରେ ଶ୍ରୀଜୀଉଙ୍କ ଅଙ୍ଗରୁ ଅଳଙ୍କାରକୁ ବାହାର କରାଯିବ। ରାତି 12ଟାରେ ବଡ଼ସିଂହାର ବେଶ, 12:30ରେ ବଡ଼ସିଂହାର ଭୋଗ ଅନୁଷ୍ଠିତ ହେବ। ଏହାପରେ ରାତି 1:30ରେ ଶୟନ ଠାକୁର ବିଜେ କରିବେ। ଭୋର 4ଟାରେ ହରିଶୟନ ନୀତି ପରେ ରାତ୍ରପହୁଡ଼ ନୀତି ହେବ। ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଆକାଶବାଣୀ କଟକ ସମ୍ବାଦ ବିଭାଗ ପାଇଁ ମୁଁ ସତ୍ୟବ୍ରତ ବେହୁରା।
0: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି, ତାଙ୍କ ଜୀବନ ଛାତ୍ର, ଶିକ୍ଷକ ଏବଂ ଶିକ୍ଷାରେ ସଂସ୍କାର ପାଇଁ ସମର୍ପିତ ରହିଥିବ। ଗୋଟିଏ ସଶକ୍ତ ସାମଗ୍ରିକ ଏବଂ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ସଶକ୍ତ ରାଷ୍ଟ୍ରର ମୂଳଦୁଆ। ସେ ଦେଶର ଯୁବପିଢ଼ିଙ୍କ ଆକାଂକ୍ଷା ଭାବନାକୁ ସମ୍ମାନ କରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ତାଙ୍କୁ ଦେଶସେବା କରିବା ପାଇଁ ସୁଯୋଗ ମିଳିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅପରାହ୍ନରେ ଆଭାସୀ ଜରିଆରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଭାବ ବିନିମୟ କରିବେ। ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 400 ଜଣ ଯୁବ ପ୍ରତିଯୋଗୀ ପ୍ରତିନିଧିତ୍ୱ କରି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ କାର୍ଯ୍ୟକ୍ରମ ଗତମାସ 4 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର 74 ଗ୍ରାମକୁ ନେଇ ଅନୁଷ୍ଠିତ ହୋଇଥିଲା। ଦେଶବ୍ୟାପୀ ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତା ଜରିଆରେ ପ୍ରତିଯୋଗୀମାନଙ୍କୁ ଚୟନ କରାଯାଇଥିଲା। 3 ଲକ୍ଷରୁ ଅଧିକ ଯୁବ ପ୍ରତିଯୋଗୀ ଏହି ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟରେ ଶିଳ୍ପାୟନକୁ ଅଧିକ ଗତିଶୀଳ କରିବା ଏବଂ ବ୍ୟବସାୟ କରିବାର ସୁଗମତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ ବିଭାଗ ଅଧ୍ୟକ୍ଷା ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ଅନୁଷ୍ଠିତ ବୈଠକରେ ଶିଳ୍ପ ଭିତ୍ତିଭୂମି, ଜମି ଆବଶ୍ଚନ, ବିଦ୍ୟୁତ୍, ଜଳଯୋଗାଣ, ବିଭିନ୍ନ ନିୟାମକ ପ୍ରକ୍ରିୟାର ସରଳୀକରଣ ଉପରେ ଆଲୋଚନା କରାଯାଇଛି।

କଟକ କେନ୍ଦ୍ରରୁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ବିଭିନ୍ନ ସ୍ତରରେ ବରିଷ୍ଠ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି। ସେହିଭଳି କେନ୍ଦ୍ରୀୟ ଲୋକସେବା ଆୟୋଗର ପ୍ରତିଭା ସେତୁ ପୋର୍ଟାଲ ମାଧ୍ୟମରେ 16 ଜଣ ବୃତ୍ତିଗତଙ୍କୁ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନ୍ଟିଏ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜାତୀୟ ପରୀକ୍ଷଣ ସଂସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏଭଳି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଫେସର କେ ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ସୁପାରିଶ ଆଧାରରେ ଏହାକୁ କାର୍ଯ୍ୟକାରୀ କରାଯାଉଛି ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଚୁକ୍ତିଭିତ୍ତିକ 4ଟି ଜେନେରାଲ ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଭବିଷ୍ୟତରେ କମିଟି ସୁପାରିଶ କରିଥିବା 10ଟି କାର୍ଯ୍ୟକ୍ଷେତ୍ର ପାଇଁ ଆହୁରି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଏନ୍ଟିଏ କହିଛି। ଅନ୍ୟପକ୍ଷରେ ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ 47 ଜଣ ଅଧିକାରୀଙ୍କୁ ଏନ୍ଟିଏ ପକ୍ଷରୁ ଚାକିରିରୁ ବହିଷ୍କାର କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ମାମଲା ପରିପ୍ରେକ୍ଷୀରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ସିପିଇଟି ଫଳ ପ୍ରକାଶ ପାଇଛି। ଏଥିସହ ବିଷୟଭିତ୍ତିକ ରାଜ୍ୟସ୍ତରୀୟ ମେଧା ତାଲିକା, ଦୁଇବର୍ଷୀୟ ବିଏଡ୍, ବିଏଚ୍ଏଡ୍ ଏବଂ ଏମ୍ଏଡ୍ ପ୍ରବେଶିକା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି। ଯୋଗ୍ୟ ଛାତ୍ରଛାତ୍ରୀ ଆସନ୍ତା 27 ତାରିଖରୁ ଶିକ୍ଷାନୁଷ୍ଠାନ ଚୟନ କରିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନେ ବ୍ୟକ୍ତିଗତ କାରଣରୁ ରାଜ୍ୟ କିମ୍ବା ଦେଶ ବାହାରକୁ ଭ୍ରମଣରେ ଯିବାକୁ ହେଲେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅତିକମ୍ରେ 21 ଦିନ ପୂର୍ବରୁ ଛୁଟି ପାଇଁ ଆବେଦନ କରିବାକୁ ହେବ। ଜରୁରୀକାଳୀନ ପରିସ୍ଥିତିକୁ ବାଦ୍ ଦେଇ ଅନ୍ୟ ସମୟରେ ମଧ୍ୟ ମୁଖ୍ୟାଳୟ ଛାଡ଼ିବା ନିମନ୍ତେ ଏହି ନିୟମ ଲାଗୁ ହେବ ବୋଲି ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ବାହୁଡ଼ା ଯାତ୍ରା ଅବସରରେ ବାଲ୍ୟବିବାହ ଉପରେ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏବଂ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ଅଧିକାରୀମାନେ ଯୋଗଦେଇ ବାଲ୍ୟବିବାହ ମୁକ୍ତ ସୁରକ୍ଷିତ ଶିଶୁ ଶୀର୍ଷକ ଏକ ସ୍ୱତନ୍ତ୍ର ପ୍ରଚାର ରଥର ଶୁଭାରମ୍ଭ କରିଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୁଲିସ୍ ପକ୍ଷରୁ ବିଜୁ ସ୍କୃତି ଭବନଠାରେ ସାଇବର ଅପରାଧ ଆଇନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଇବର ଥାନା ଅଧିକାରୀ ଏସ୍ଡିପିଓ ପ୍ରମୁଖ ଯୋଗଦେଇ ଅନ୍ଲାଇନ୍ ବ୍ୟାଙ୍କିଙ୍ଗ, ୟୁପିଆଇ, ଓଟିପି, ନକଲି ଚାକିରି ପ୍ରଦାନ ଭଳି ଠକେଇର ସାଇବର ଅପରାଧର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ଗଞ୍ଜାମ ଜିଲ୍ଲାର 13ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 ଅଧୀନରେ ଭୋଟର ତାଲିକା ସମ୍ପର୍କିତ ଆପତ୍ତି, ଅଭିଯୋଗ, ଯାଞ୍ଚ ଓ ଶୁଣାଣି ପ୍ରକ୍ରିୟାକୁ କ୍ରିୟାଶୀଳ କରାଯାଇଛି। ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ ପାଇଁ ମୋଟ 5,29,086 ଜଣଙ୍କ ତାଲିକା ପ୍ରକାଶ ପାଇଛି। ଆକାଶବାଣୀ କଟକର ଅବସରପ୍ରାପ୍ତ କାର୍ଯ୍ୟକ୍ରମ ନିଷ୍ପାଦକ ଡକ୍ଟର କିଶୋର ମହାନ୍ତିଙ୍କ ଆଜି ପ୍ରତ୍ୟୁଷରେ 73 ବର୍ଷ ବୟସରେ ପରଲୋକ ହୋଇଛି। କଟକ ସିଡିଏ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ଜଣେ ଗୀତିକାର, ସ୍ତମ୍ଭକାର ଏବଂ ନାଟ୍ୟ ପ୍ରଯୋଜକ ଭାବେ ସେ ବିଶେଷ ପ୍ରସିଦ୍ଧି ଲାଭ କରିଥିଲେ। ତାଙ୍କ ବିୟୋଗରେ ଆକାଶବାଣୀର କର୍ମଚାରୀ ତଥା ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଉତ୍କର୍ଷ କେନ୍ଦ୍ରରେ ଆଜିଠୁ ସର୍ବଭାରତୀୟ ଜୁନିୟର ର୍ୟାଙ୍କିଙ୍ଗ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଛି। 5 ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 1500ରୁ ଉର୍ଦ୍ଧ୍ୱ ଖେଳାଳି, କର୍ମଚାରୀ ଏବଂ ଅନ୍ୟାନ୍ୟ ଅଧିକାରୀ ସାମିଲ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଭାରତୀୟ ଜୁନିୟର ଦଳ ଅକ୍ଟୋବର 5-17 ପର୍ଯ୍ୟନ୍ତ ଇଜିପ୍ଟର କାଇରୋରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଜୁନିୟର ଚାମ୍ପିୟନ୍ସିପ୍ରେ ଭାଗ ନେବେ। ଯୋଗ୍ୟତା ପର୍ଯ୍ୟାୟରେ ଓଡ଼ିଶାରୁ ବାଳକ ସିଙ୍ଗଲ୍ସରେ 27 ଜଣ, ବାଳିକା ସିଙ୍ଗଲ୍ସରେ 13 ଜଣ, ବାଳକ ଡବଲ୍ସରେ 12 ଜଣ, ବାଳିକା ଡବଲ୍ସରେ 5 ଜଣ ଏବଂ ମିକ୍ସଡ୍ ଡବଲ୍ସରେ 11 ଯୋଡ଼ି ଭାଗ ନେଉଛନ୍ତି। ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ମୁଷ୍ଟିଯୋଦ୍ଧା ଲଭ୍ଲିନା ବୋର୍ଗୋହି ମହିଳା 75 କିଲୋଗ୍ରାମ ସେମିଫାଇନାଲ୍ରେ କାଂସ୍ୟ ପଦକ ହାସଲ କରିଛନ୍ତି। ସେହିଭଳି ଭାରତୀୟ ଭାରୋତ୍ତୋଳନକାରୀ ଝଣ୍ଡୁ କୁମାର ଭାରତ ପାଇଁ ପ୍ରଥମ ମେଡାଲ୍ ହାସଲ କରିଛନ୍ତି। ସେ ମଧ୍ୟ କାଂସ୍ୟ ପଦକ ପାଇଛନ୍ତି। ମୁଷ୍ଟିଯୋଦ୍ଧାରେ ଯଦୁମଣି ସିଂ ପୁରୁଷ 55 କିଲୋଗ୍ରାମ ବର୍ଗକୁ ଉନ୍ନୀତ ହୋଇଛନ୍ତି। ଲନ୍ୱାଲ୍ସରେ ମହିଳା ଯୋଡ଼ି ରୂପାରାଣୀ ତିର୍କି ଏବଂ ପିଙ୍କି ସିଂ ଗ୍ରୁପ୍ ବି ର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଯୋଡ଼ିକୁ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ବେଳେ ପୁରୁଷ ଏକକରେ ପୁତୁଲ ସୋନୱାଲ ବିଜୟ ହାସଲ କରିଛନ୍ତି। ଭାରତ ପାଇଁ ପ୍ରଥମ ପଦକ ଜିତିଥିବା ପାରା କ୍ରୀଡ଼ାବିତ୍ ଝଣ୍ଡୁ କୁମାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ପଶ୍ଚିମବଙ୍ଗ ଓଡ଼ିଶା ଉପକୂଳରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଅତିରୁ ଅତି ପ୍ରବଳ ବର୍ଷା ହେବା ନେଇ କଟକ, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଓ କେନ୍ଦୁଝର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 18ଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପୁରୀରେ ଆଜି ହରିଶୟନ

ଏକାଦଶୀ ତିଥିରେ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ବିକଶିତ ଭାଇବ୍ରେଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆସନ୍ତାକାଲି ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ଏନ୍ଟିଏ ପକ୍ଷରୁ ବିଭିନ୍ନ ସ୍ତରରେ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି ଏବଂ ପଶ୍ଚିମବଙ୍ଗ ଓଡ଼ିଶା ଉପକୂଳରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ସାଙ୍ଗ, ସତ କହିବି, ଏବେ ତ ଗରମ ଆରମ୍ଭ ହେଇଛି ଆଉ 7,000 ଟଙ୍କାର ବିଜୁଳି ବିଲ୍ ଆସିବାକୁ ଲାଗିଲାଣି। ସ୍ତ୍ରୀ କେବେଠାରୁ କହିଲାଣି ସୋଲାର ପ୍ୟାନେଲ ଲଗେଇବାକୁ, କହୁଛି ସରକାର ସବସିଡି ବି ଦେଉଛନ୍ତି। ମୁଁ ଯାହାକୁ ବି ପଚାରୁଛି ସମସ୍ତଙ୍କର ବିଜୁଳି ବିଲ୍ 0 ଆସୁଛି, ଏଥର ହିଁ ଲଗେଇଦେବା। ଯେବେ ବିଜୁଳି ମୁଫ୍ତରେ ମିଳୁଛି ତ ନେଉନ କଣ ପାଇଁ ଭାଇ, ଆପଣ ବି ଲଗେଇ ଦିଅନ୍ତୁ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
2: मन की बात है जन जन की, सभी की कुछ अपनी सी, अनकही विरासत की, उम्मीदें नए भारत की। तो सुनिए इस महीने 26 जुलाई सुबह 11 बजे मन की बात आकाशवाणी और दूरदर्शन के सभी चैनलों और प्रसार भारती के OTT प्लेटफॉर्म वेव्स पर। माननीय प्रधानमंत्री के प्रसारण के तुरंत बाद मन की बात का प्रादेशिक भाषाओं में अनुवाद आप सुन सकते हैं आकाशवाणी और दूरदर्शन के संबंधित प्रादेशिक चैनलों पर। मन की बात के प्रादेशिक भाषाओं में अनुवाद का पुनः प्रसारण आप सुन सकते हैं रात 8 बजे आकाशवाणी और दूरदर्शन के सभी प्रादेशिक चैनलों पर। तो याद रखें, रविवार 26 जुलाई सुबह 11 बजे मन की बात।

0: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
1: ଇଏ ସଉଦାର 15,000, ପରିବାର 2,000।
0: ଆଉ ଲାଇଟ ବିଲ
1: ଏବେ ଜିରୋ ପଇସା କେମିତି ଦେବି?
0: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
1: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଲଚା ଦିଲ ତକରେ ରେଡିଓ ଭାମସଭାର ସାଗର ଅଛି ଆପଣଙ୍କ ସହିତ ଶୁଣୁଛନ୍ତି କେତୋଟି ପୁରୁଣା ଓଡ଼ିଆ କଥା ଚିତ୍ରର ଗୀତ କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିପାରିବେ ଆପଣମାନେ ଅକ୍ଷୟ କୁମାର ମହାନ୍ତିଙ୍କ କଣ୍ଠରେ ଫୁଲଚନ୍ଦନ ଚଳଚ୍ଚିତ୍ରରୁ।

ಟ್ಯೂನ್ ಕುಜಿನ್ ಮ್ಯುಜಿಕಲ್ ಇಯರ್ ಹಂಡ್ರೆಡ್ ಪಾಯಿಂಟ್ ಫೋರ್ ಆକାଶବାଣୀ ଏଫ୍ଏମ୍ ରେନ୍ ବକଟେକ ଦେଶ ଲିଲ୍ ତକରେ ରେଡିଓ ଭାମ ସଫର ସାଗର ଅଛି ଆପଣଙ୍କ ସହିତ ଷ୍ଟୁଡିଓ ଗୋଟେରେ ସମୟ ଅପରାହ୍ନ 3:34 ଆରମ୍ଭ କରିବା ପ୍ରୋଗ୍ରାମ ମୋ ଦେଶ ଫ୍ରେଣ୍ଡସ୍ ଭାରତ ହେଉଛି ବିବିଧତାର ଦେଶ ଏଠାରେ ପ୍ରତ୍ୟେକ ରାଜ୍ୟ ପ୍ରତ୍ୟେକ ଅଞ୍ଚଳ ପ୍ରତ୍ୟେକ ସମ୍ପ୍ରଦାୟର ନିଜସ୍ୱ ଭାଷା ଅଛି ପରମ୍ପରା ଅଛି ପୋଷାକ ଖାଦ୍ୟ ଆଉ ସଙ୍ଗୀତ ସବୁକିଛି ରହିଛି ସେହି ସଙ୍ଗୀତର ଗୋଟିଏ ଅମୂଲ୍ୟ ଧାରା ହେଉଛି ଲୋକସଙ୍ଗୀତ ଆଉ ଏହା କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ ବରଂ ଆମ ଲୋକଜୀବନ ସଂସ୍କୃତି ଇତିହାସ ଆଉ ଭାବନାର ଗୋଟିଏ ଜୀବନ୍ତ ପରିଚୟ ଆଉ ମୋ ଦେଶରେ ଆଜି ଆମେ କଥା ହେବା ଆମ ଦେଶର ଲୋକସଙ୍ଗୀତର ଆକର୍ଷଣ ବିଷୟରେ କିନ୍ତୁ ତା ପୂର୍ବରୁ ଶୁଣ ନେବା ଏ ବ୍ୟୁଟିଫୁଲ୍ ଟ୍ରାକ୍ଟି ଷ୍ଟେଡିୟମ୍

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ନୂଆ ପିଢ଼ିକୁ ଏହା ସହିତ ପରିଚିତ କରାଇବା ଏବଂ ଆମର ଏହି ଅମୂଲ୍ୟ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ ରଖିବା। ତ ଫ୍ରେଣ୍ଡସ୍, ଏଇଠି ଶେଷ କରୁଛୁ ଆଜିର ମୋ ଦେଶ ପ୍ରୋଗ୍ରାମ। ମୋ ପରେ ଯୋଡ଼ି ହୋଇଯାଉଛନ୍ତି ଆର୍ଜେ ସୁବି, ଯେ ଆପଣଙ୍କ ଆଫ୍ଟରନୁନ୍କୁ କରିବେ ପୁରା ସରିଲା। ଟିଲ୍ ଦେନ୍ ଟେକ୍ କେୟାର, ହବେ ନାଇସ୍ ଡେ। ସାଗର ଇଜ୍ ସାଇନିଂ ଅଫ୍। ଷ୍ଟେ ଟ୍ୟୁନ୍ଡ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବୋଗାଡ଼ା ଦିଲ୍ ସେ ଦିଲ୍ ତକ୍।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାହିଁ।

0: ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି, ଆଉ କହ ମୋ ମାମାର ପଢାପଢି କେମିତି ଚାଲିଛି?
1: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋ ୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
2: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
1: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800-003-4567 କିମ୍ବା 1912 କଲ୍ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି ଆପଣଙ୍କର ଫେଭରେଟ୍ ଏଫ୍ଏମ୍ ଷ୍ଟେସନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଫ୍ରେଣ୍ଡସ୍, ଆଶା ଆଉ ବିଶ୍ୱାସ ଏଇ ଦୁଇଟା ଜିନିଷ ହିଁ ମଣିଷକୁ ସବୁବେଳେ ନିଜର ସମ୍ପର୍କ ସହିତ ଯୋଡ଼ି ହୋଇ ରହିବା ପାଇଁ ପ୍ରେରଣା ଦେଇଥାଏ ଆଉ ମଣିଷକୁ ପ୍ରତିଦିନ ଆଗକୁ ବଢ଼ିବା ପାଇଁ ଏନର୍ଜି ଦେଇଥାଏ। କାହିଁକିନା ଆମର ମନକୁ ସବୁବେଳେ ଆମେ ପଜିଟିଭ୍ ରଖିବା ଦରକାର, ଯାହାଫଳରେ କି ଆମ ଲାଇଫ୍ର ସବୁ ଷ୍ଟେପ୍ ବହୁତ ହି ଇଜି ହୋଇଯାଇଥାଏ। ଆମ ନିଜ ଲୋକଙ୍କ ପାଖରୁ ଯେଉଁ ସପୋର୍ଟ ଆଉ ଯେଉଁ ଭଲ ଜିନିଷ, ଯେଉଁ ପଜିଟିଭ୍ ଭାଇବ୍ସ ଆମକୁ ମିଳିଥାଏ, ତାଦ୍ୱାରା ଆମର ଏନର୍ଜି ଡବଲ ହୋଇଯାଇଥାଏ। ଜୀବନର ପଥରେ ଚାଲିଲା ବେଳେ ଅନ୍ୟମାନଙ୍କ ଖୁସିରେ ବି ସାମିଲ ହେବା ଉଚିତ। ହଁ ଫ୍ରେଣ୍ଡସ୍, ଏଇ ପ୍ରତିଟି ଅପରାହ୍ନ ଆମ ପାଇଁ କିଛି ନୂଆ ନୂଆ ଖବର ନେଇ ସବୁବେଳେ ଆସିଥାଏ ଏବଂ ସବୁବେଳେ ଭଲ ଚିନ୍ତା କରିବା ବି ନିହାତି ଦରକାର ଏବଂ ଏଇ ଚିନ୍ତା କରିବା ଦ୍ୱାରା ଆମର ମନ ବେଶ ଶାନ୍ତ ରହିଥାଏ ଏବଂ ପ୍ରଫୁଲ୍ଲ ବି ରହିଥାଏ। ସୋ ଆଜି କରିଦିଅନ୍ତୁ ସବୁ ଚିନ୍ତାକୁ ଟାଟା ବାଏ ବାଏ ଏବଂ ଆଜି କେବଳ ଜର୍ଣ୍ଣି ହେବ ମ୍ୟୁଜିକାଲ ଆଣ୍ଡ ପୁରା ମସ୍ତି ଭରା। ସୋ ଏମିତି ହିଁ ଆପଣଙ୍କର ଅପରାହ୍ନରେ ଚାର ଚାନ୍ଦ ଲଗାଇବା ପାଇଁ ରେନ୍ବୋ ସବୁବେଳେ ହାଜର ଥାଏ ଆଣ୍ଡ ଆଜି ବି ଅଛି। ସୋ କୁଆଡେ ବି ସ୍ୱିଚ୍ କରନ୍ତୁନି, ବରଂ ଆଜି ନିଜେ ଶୁଣନ୍ତୁ, ଅନ୍ୟମାନଙ୍କୁ ଶୁଣାନ୍ତୁ ଏବଂ ନିଜର ପାଖ ଲୋକମାନଙ୍କ ସହିତ ମିଶି ରେନ୍ବୋର ମ୍ୟୁଜିକାଲ ଜର୍ଣ୍ଣିକୁ ଶେୟାର କରନ୍ତୁ ଆଣ୍ଡ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଫ୍ରେଣ୍ଡସ୍, ଜୀବନଟା ଛୋଟ ସତ, କିନ୍ତୁ ଏଇ ଛୋଟ ଜୀବନକୁ ଭରପୁର ଉତ୍ସବ ଭଳିଆ ପାଳନ କରିବା ଦରକାର। କୁହନ୍ତୁ ତ ସାଥୀ, ଯେତେ ପର୍ବପର୍ବାଣି ଆସେ ସେସବୁ କ'ଣ କେବେ ଗୋଟେ ଦିନରୁ ଅଧିକ ଥାଏ ବା ବହୁତ କମ୍ ସମୟ ପାଇଁ ଆସେ, କିନ୍ତୁ ଆମ ଜୀବନରେ ଭରିଦିଏ ଖୁସିର ରଙ୍ଗ। ଠିକ୍ ସେମିତି ପର୍ବ ଥାଉ କି ନ ଥାଉ, ଜୀବନଟାକୁ ସବୁବେଳେ ଗୋଟେ ଉତ୍ସବ ଭଳିଆ ପାଳନ କରିବା ଦରକାର। ସୃଷ୍ଟିର ଏହି ସୁନ୍ଦର ପ୍ରକୃତି ଆଉ ଚାରିପାଖର ପରିବେଶ ଆମ ଜୀବନକୁ ଆହୁରି ଆନନ୍ଦିତ ବନେଇ ଦେଇଥାଏ। ସୋ ଫ୍ରେଣ୍ଡସ୍, ପରିବେଶ ସହିତ ବି ଆମର ସମ୍ପର୍କ ଠିକ୍ ଆମ ପରିବାର ଭଳି। ଠିକ୍ ଯେମିତି ପରିବାରଟି ଆମକୁ ତାର ସ୍ନେହ ସମ୍ମାନ ଯତ୍ନ ନେଇ ଆମକୁ ପାଳନ କରିଥାଏ, ଆମକୁ ବଡ଼ କରିଥାଏ, ଆମକୁ ସବୁକିଛି ଶିଖାଇଥାଏ, ଜୀବନରେ ଆଗକୁ ବଢ଼ିବା ମଧ୍ୟ ଶିଖାଇଥାଏ, ଠିକ୍ ସେମିତି ଏହି ପରିବେଶରୁ ହିଁ ଆମେ ପାଇଥାଉ ଅନେକ କିଛି ବଞ୍ଚିବାର ରାସ୍ତା, ଆମ ସମସ୍ତ ମୌଳିକ ଆବଶ୍ୟକତା ଏବଂ ବଞ୍ଚିବା ପାଇଁ କିଛି ପ୍ରେରଣା।

ପରିବେଶ ସହିତ ଆମର ସମ୍ପର୍କ ବି ସେମିତି ମିଠା ହିଁ ରହିଥିବା ଦରକାର ଏବଂ ଆମେମାନେ ମଧ୍ୟ ପରିବେଶକୁ ନିଜର ଭାବି ଯତ୍ନ ନେବା ଦରକାର। ପ୍ରକୃତିର କୋଳରେ ଟିକିଏ ସମୟ ବିତାଇବା ଦରକାର ଏବଂ ସବୁଠୁ ବଡ଼ ଜିନିଷ ଜୀବନରେ ସବୁ ଛୋଟ ଛୋଟ ଜିନିଷ ସବୁ ଛୋଟ ଛୋଟ ପାଇଥିବା ଖୁସି ପାଇଁ ଭଗବାନଙ୍କ ନିକଟରେ କୃତଜ୍ଞ ରହିବା। ସୋ ଫ୍ରେଣ୍ଡସ୍, ଏହି ଜୀବନର ସୁନ୍ଦର ଯାତ୍ରାକୁ ହସି ହସି ବିତେଇବା ହିଁ ସବୁଠୁ ବଡ଼ ବୁଦ୍ଧିମତାର କାମ।

ଆପଣଙ୍କ ସହିତ କଥା ହେଉ ହେଉ ଗୀତ ଶୁଣ ଶୁଣ ସୁରେଲା ଆଫ୍ଟରନୁନ୍କୁ ଏଣ୍ଡ କରିବା ପାଇଁ ସମୟ ଆସିଗଲାଣି। କିନ୍ତୁ କିନ୍ତୁ ବାସ୍ ଗୋଟିଏ ହିଁ କଥା କି ସବୁବେଳେ ଅତୁଟ ରହିବ ଆପଣଙ୍କର ଏବଂ ଆମର ସମ୍ପର୍କର ସୁତାକ୍ଷୀୟ। ବର୍ତ୍ତମାନ ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ।

ନମସ୍କାର, ଏଫ୍ଏମ୍ ହେଡ୍ଲାଇନ୍ ସହ ମୁଁ ସୁକନ୍ୟା। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାର୍ତ୍ତାଳାପ କରିବାର କାର୍ଯ୍ୟସୂଚୀ ରହିଛି। ଦେଶବାସୀଙ୍କ ସହ ଆସନ୍ତାକାଲି ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବ ବିନିମୟ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରୋମାନିଆ ଗସ୍ତ ଅବସରରେ ରୋମାନିଆର ନାଗରିକ ଏବଂ ପ୍ରବାସୀ ଭାରତୀୟମାନେ ଉତ୍ସାହର ସହିତ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଶ୍ରୀ ପ୍ରଧାନ ଉଲ୍ଲେଖ କରି କହିଛନ୍ତି, ତାଙ୍କ ଜୀବନ ଛାତ୍ର, ଶିକ୍ଷକ ଏବଂ ଶିକ୍ଷାରେ ସଂସ୍କାର ପାଇଁ ସମର୍ପିତ ରହିଥିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ତାଙ୍କୁ ଦେଶ ସେବା କରିବା ପାଇଁ ସୁଯୋଗ ମିଳିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ଏନ୍ଟିଏ ପକ୍ଷରୁ ବିଭିନ୍ନ ସ୍ତରରେ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି ରହିଛି। ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ସୁନାବେଶ ଅବସରରେ ଶ୍ରୀକ୍ଷେତ୍ରକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହେଉଛି। ଏହାକୁ ଦୃଷ୍ଟିରେ ରଖି ପୁରୀରେ ଟ୍ରାଫିକ୍, ଜନଗହଳି ଓ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ରଥଯାତ୍ରା ଅବସରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରୁଥିବା ଭକ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା। ଭୁବନେଶ୍ୱର ପୁରୀ ଅଭିମୁଖେ ଯାନବାହନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମାଳତୀପାଟପୁରୀରେ ବର୍ତ୍ତମାନ ଅପେକ୍ଷା ସମୟ ପ୍ରାୟ 2.5 ଘଣ୍ଟାରୁ 3 ଘଣ୍ଟାରେ ପହଞ୍ଚିଛି। ଭୁବନେଶ୍ୱର ପଟୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କୁ ପୁରୀ ଅଭିମୁଖେ ଯାତ୍ରା ଯୋଜନା କରିବା ପୂର୍ବରୁ ପରବର୍ତ୍ତୀ ଟ୍ରାଫିକ୍ ଅପଡେଟ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଅନୁରୋଧ କରାଯାଉଛି। ବର୍ତ୍ତମାନ ପାଇଁ ଏଫ୍ଏମ୍ ହେଡ୍ଲାଇନ୍ସ ଏତିକି। ପରବର୍ତ୍ତୀ ନ୍ୟୁଜ୍ ହେଡ୍ଲାଇନ୍ସ ଶୁଣିପାରିବେ ସନ୍ଧ୍ୟା 6 ସମୟରେ।

0: କରିବାର ସୋ ଏଇ ରେନି ରେନି ମୌସମରେ ଆପଣଙ୍କ ସହିତ ତ କଥାବାର୍ତ୍ତା ଜମିବ ନିହାତି ସୋ ସୋ ସୋ ଯଦି ଆପଣ ଆମକୁ କଲ୍ କରିବାକୁ ଚାହୁଁଛନ୍ତି ଡାଏଲ୍ କରନ୍ତୁ 0671230315 ଏଣ୍ଡ ଆଜି ଜଣାନ୍ତୁ ମୋତେ କି ବର୍ଷା ପାଣିକୁ କେବେ ସାଇତି ରଖି ତାକୁ ୟୁଜ୍ କରିଛନ୍ତି କି କୌଣସି କାମରେ ଏଣ୍ଡ ଏଇସବୁ ସହିତ ଆପଣଙ୍କର ଏକ୍ସପିରିଏନ୍ସ କେମିତି ରହିଛି ଛୋଟବେଳେ ତ ଆମେ ସମସ୍ତେ କରିଥାଉ ଏସବୁ ଯେତେବେଳେ ବର୍ଷା ହୁଏ ଘରୁ ଯେକୌଣସି କଣ୍ଟେନର ଆଣି ଯେକୌଣସି ରୋଷେଇ ଜିନିଷ ଆଣି ତାକୁ ଥୋଇ ତା ଦେହରେ ପାଣି ଭରିବା ଏବଂ ସେଇଟା ଯେତେବେଳେ ଭରୁଥିବ ସେଇଟାକୁ ଦେଖିବା ତାର ଗୋଟେ ନିଆରା ଅନୁଭୂତି ନିଶ୍ଚିତ ଥିବ ଆପଣଙ୍କ ମନରେ ତେବେ ଏହି ବର୍ଷା ପାଣିକୁ ସାଇତି ରଖି କେବେ ୟୁଜ୍ କରିଛନ୍ତି କି ସୋ ଫଟାଫଟ ଡାଏଲ୍ କରିଦିଅନ୍ତୁ ନମ୍ବର ଜଣାଇବା ପାଇଁ 0671230315 ସୋ ଆମକୁ ମିଳିଯାଇଛନ୍ତି ଆଜି ଆମର ଫାଷ୍ଟ କଲର୍ ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ ଆଣ୍ଡ କଣ ରହିଛି ତାଙ୍କର ଏଇ ବର୍ଷା ପାଣିକୁ ନେଇ ଏକ୍ସପିରିଏନ୍ସ ଶୁଣି ନେବା ହ୍ୟାଲୋ ଗୁଡ୍ ଆଫ୍ଟରନୁନ୍ କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ଜୟ ଜଗନ୍ନାଥ ନମସ୍କାର
0: ନମସ୍କାର
1: ମୁଁ କହୁଥିଲି ଜଣେ ଜାତୀୟ ଓ ଆନ୍ତର୍ଜାତୀୟ ରେଡିଓ ଶ୍ରୋତା ତଥା ଭାରତରେ ପରିଚିତ ରେଡିଓ ଲଭର ନାରାୟଣ ପ୍ରଧାନ ଦି ବରହମପୁର ବୁଗୁଡ଼ା ଜିଲ୍ଲା ଗଞ୍ଜାମ
0: ନାରାୟଣ ଭାଇ ଆମ ଶୋ କୁ ୱେଲକମ୍ କଣ କହିବେ ଆଜି ଆପଣଙ୍କ ପଟରେ ପାଗ କେମିତି ଅଛି ବର୍ଷା ହେଉଛି ନା ନାହିଁ
1: ବର୍ଷା ତ ବର୍ତ୍ତମାନ ହଉଛି ମୁଁ ଘରେ ବସିଛି
0: ତ କଣ କହିବେ ଆଜିର ବିଷୟ
1: ବର୍ଷା ପାଣିକୁ ନେଇକି ମୁଁ ଆଜି କହୁଛି ବର୍ଷା ପାଣି ମୁଁ ସାଇଡ଼କୁ ଗୁଡ୍ରମ ରଖିଛି ଲୁଗାପଟା ସଫା କରେ ତାପରେ ବର୍ଷା ପାଣି ଦ୍ଵାରା ଆମର ଯୋଉ ଖାଇବା ବାସନ କୁସନ ତାକୁ ମଧ୍ୟ ମୁଁ ମଜା ମଜି କରୁଥାଏ ଏମିତି କାମରେ ଲଗାଏ
0: ଯା ହଉ ବର୍ଷା ପାଣିକୁ ଆପଣ ଏତେ ସୁନ୍ଦର କାମରେ ଲଗାନ୍ତି ଯାହାଦ୍ୱାରା କି ବର୍ଷା ପାଣି ରିସାଇକଲ ମଧ୍ୟ ହେଇପାରେ ଏବଂ ଆମର ଜଳର ଉପଯୋଗ ବି ହେଇପାରେ ସୋ ଥ୍ୟାଙ୍କ ୟୁ ସୋ ମଚ୍ ଭାଇ ଆମକୁ ଏତେ ବଢିଆ ସୁନ୍ଦର ଥଟ୍ ଦେଇଥିବାରୁ ସୋ ଏଥିରେ ନାରାୟଣ ଭାଇ ଆମ ସହିତ ସବୁବେଳେ ଯୋଡ଼ି ହୁଅନ୍ତି ଯେମିତି କହିଲେ କି ବର୍ଷା ପାଣିକୁ ସାଇତି ରଖି ସେ ତାଙ୍କର ଦୈନନ୍ଦିନ କାର୍ଯ୍ୟରେ ଲଗେଇଥାନ୍ତି ତ ଆପଣ ବର୍ଷା ପାଣିକୁ କେମିତି କଣ ୟୁଜ୍ କରନ୍ତି ସାଇତି ରଖି ସେ ବିଷୟରେ ଫଟାଫଟ ସୁବି ସହିତ ମାନେ ରେନ୍ବୋ ସହିତ ସେୟାର କରିଦିଅନ୍ତୁ ଡାଏଲ୍ କରନ୍ତୁ ନମ୍ବର 0671230315

0: ફ્રેન્ડ્સ, સો ચાલી છે ડાયલ ઇન લાઈફ ચિટચેટ અને આપણે મને ટ્યુન કરી છે 100.4 આકાશવાણી એફએમ રેઇનબો કટક દિલ સે દિલ તક અને આમાં સહિત કનેક્ટ થઈ જાય છે અમારા નેક્સ્ટ કોલર. ચાલંતુ કથા જ બતાંક સહિત. હેલો, ગુડ આફ્ટરનુન, કે અછંતિ આમ સહિત કોઠ અછંતિ
1: અશોકભાઈ મધુપટણા કટક.
0: અશોકભાઈ આમ શો કુ વેલકમ. કોણ કહીબે આજર ટોપિક વિષયરે?
1: ବରଷା କାଳ ଅଟେ ମଙ୍ଗଳକାରୀ, ପାଳଳି ପରଜାଙ୍କୁ ବରଷି ବାରି.
0: ଆଜ୍ଞା,
1: ବରଷାରେ ଝିପି ଝିପି ବରଷାରେ ମତେ ଭିଜିବାକୁ ଭଲ ଲାଗେ.
0: ଆଚ୍ଛା,
1: ଆଉ ବର୍ଷା ଋତୁ ହଉଛି ମୋର ବହୁତ ପ୍ରିୟ, କାହିଁକି ନା ଭଲ ଭଲ ଗରମ ଗରମ ଚଟାପଟ ଖାଦ୍ୟ ଖାଇବାକୁ ଭଲ ଲାଗେ, ଆଉ ବର୍ଷାରେ ଭିଜିବାକୁ ଭଲ ଲାଗେ. ଯୋଉ ଟପିକ ରହିଛନ୍ତି ବର୍ଷା ପାଣିଟାକୁ ସଞ୍ଚୟ କରି ରଖିବା,
0: ଆଜ୍ଞା,
1: ସେଇଟା ମୋ ଦ୍ଵାରା ହେଇପାରୁନି.
0: ଆଗରୁ ଟିକେ ବେଶୀ ଏସବୁ ହଉଥିଲା, ଏବେ କିନ୍ତୁ ଟିକେ କମିଗଲାଣି. ଯେହେତୁ ଆମ ପାଖରେ ପାଣିର ସୁବିଧା ହାତ ପାହାନ୍ତାରେ ପହଞ୍ଚି ଯାଉଛି, ସେଥିପାଇଁ ବର୍ଷା ପାଣିକୁ ସାଇତି ରଖିବା ବୋଧ ହୁଏ ଟିକେ କମିଯାଉଛି, ନାଇଁ କି?
1: ଏକଦମ ଠିକ କଥା କହିଲେ.
0: ଠିକ ଅଛି, ତାହେଲେ କେବେ ନିଶ୍ଚୟ ଚେଷ୍ଟା କରିବେ ବର୍ଷା ପାଣିକୁ ସାଇତି ରଖିବା ପାଇଁ ଏବଂ ତାକୁ କୌଣସି କାମରେ ଲଗେଇବା ପାଇଁ, ଯାହାଦ୍ୱାରା କି ପାଣିର ଅପଚୟ ବି କମିଯାଇପାରିବ ଯୋଉ ପାଣି ଆମକୁ ମିଳୁଛି. କାରଣ ଯେମିତି ଧୀରେ ଧୀରେ ଜଳସ୍ତର କମୁଛି, ମେ ବି ଆଉ କିଛି ବର୍ଷ ପରେ ଆମକୁ ପାଣି ନ ବି ମିଳିପାରେ, ସେଥିପାଇଁ ବର୍ଷା ପାଣିକୁ ବି ୟୁଜ୍ କରିବା ନିହାତି ଇମ୍ପୋର୍ଟାଣ୍ଟ. ସୋ ଥ୍ୟାଙ୍କ ୟୁ ଭାଇ, ଆମ ସହିତ ଏତେ ସୁନ୍ଦର ସୁନ୍ଦର କଥା ସେୟାର କରିଥିବା. ସୋ ଏଥିରେ ଅଶୋକ ଭାଇ ମଧୁପାଟଣା କଟକରୁ ଆମ ସହିତ କନେକ୍ଟ ହେଇଥିଲେ ଏବଂ କହିଲେ କି ସେ ତ ବର୍ଷା ଜଳକୁ ସାଇତି ରଖିପାରନ୍ତିନି, କିନ୍ତୁ ବର୍ଷା ଦିନକୁ ବେଶ୍ ଉପଭୋଗ କରନ୍ତି. ତାହେଲେ ଆପଣଙ୍କର କ'ଣ ରହିଛି ବର୍ଷା ଜଳକୁ ସାଇତି ରଖି ୟୁଜ୍ କରିବାର ଏକ୍ସପିରିଏନ୍ସ? ଫଟାଫଟ ଡାଏଲ୍ କରିଦିଅନ୍ତୁ ନମ୍ବର 0671230353 ଆଣ୍ଡ ସେୟାର କରିଦିଅନ୍ତୁ ସୁଭି ସହିତ.

0: ଯାଇଛନ୍ତି, ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ, ଗୁଡ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଦିଦି ନମସ୍କାର।
0: ନମସ୍କାର, ମୁଁ ତ ଚିହ୍ନି ଗଲି। ସାଇ, ଆମ ଶୋ କୁ ୱେଲକମ୍। କଣ ଚାଲିଛି ଏବେ?
1: ଏବେ ତ ବସିକିରି ଚା ପିଉଥିଲି ଆଉ ଆପଣଙ୍କ ଶୋ ଶୁଣୁଥିଲି।
0: ଯା ହଉ, ସୋ ଆମ ସହିତ କନେକ୍ଟ ହେଇଛନ୍। କଣ କହିବ ଆଜିର ଟପିକ ବିଷୟରେ? କେବେ ବର୍ଷା ପାଣିକୁ ଏମିତି ବର୍ଷା ବେଳେ ସବୁ କଣ୍ଟେନର ରଖିକି ବର୍ଷା ପାଣି କି ସାଇତିଛ?
1: ଆମେ କଣ କରୁ, ଟପରେ ସବୁ ପାଣି ରଖିକିରି ତା ଦେହରେ ଡଙ୍ଗା କରି ବସଉଥିଲୁ ଯେତେବେଳେ ଛୋଟ ଥିଲୁ। ଆଉ ମୁଁ ପାଣି ଏମିତି ଯୋଉ ରଖିଥାଏ, କଣ କରିଥାଏ, କୁଣ୍ଡ ହଉ କି ଡ୍ରମ ହଉ, ତାକୁ ସବୁ ଥୋଇଦେଇ ପଳେଇ ଯାଇଥାଏ ସ୍କୁଲକୁ। ଆସିଲା ପରେ ସାଇକେଲ ତା ଦେହରେ ଧୁଏ, କାହିଁକି ନା ସାଇକେଲ ପୁରା କାଦୁ ହେଇଯାଇଥାଏ। ଆଉ କାଦୁ ହେଇଥିଲେ ଘର ଭିତରେ ପୁରେଇଲେ ମାନେ ପାଟି ଶୁଣିବି, ସେଥିପାଇଁ ମୁଁ ଆଉ ଏତେ ପାଣି କୋଉଠୁ କାଇଁ ଆଣିବି, ବାହାରେ ସବୁ ଥୋଇଦେଇ ଯାଇଥାଏ। ଆଉ ସେଇ ପାଣିରେ ଧୁଏ, ଆଉ ଯୋଉ ପଶୁ ପକ୍ଷୀ ବି ଯାଆନ୍ତି ସେ ପାଣିଟାକୁ ବି ପିଅନ୍ତି। ତାପରେ ଆମର ଘର ଭିତରେ ବି ଛାତ ଉପରେ ରଖିଥାଏ, ତ ସେ ପାଣି ଆଣିକି ବାସନ ବି ମାଜୁ।
0: ୱାଓ, ତ ପୁରା ବର୍ଷା ପାଣିର ରିସାଇକେଲ, ପୁରା ରିସାଇକ୍ଲିଂ କରିକି ୟୁଜ କରିବା, ଏଇଟା ପୁରା ବେଷ୍ଟ। ବର୍ଷା ଯୋଗୁ ସାଇକେଲ କାଦୁଅ ହବ, ଆଣ୍ଡ ସେଇ ବର୍ଷା ପାଣିରେ ସାଇକେଲକୁ ସାଇକେଲରୁ କାଦୁଅ ଛାଡିବା, ବହୁତ ମଜେଦାର।
1: ଏବେ ତ ଘରେ ସମସ୍ତେ ଯିଏ ବାହାରକୁ ଗାଡି ନେଇକି ଯାଉଛନ୍ତି, ଆମେ ଏମିତି ପାଣି ରଖିଦେଇ ଯାଉଛୁ, ପାଣି ଆସିଲା ବେଳକୁ ବର୍ଷା
0: ନମସ୍କାର। ସୋ ଏଥିରେ ସାଇ ଆମର ରେଗୁଲାର ଲିସନର, ଯିଏ ଆମ ସହିତ ଫଟାଫଟ ୱିଦିନ୍ ସେକେଣ୍ଡ ହିଁ ସେୟାର କରିଦିଅନ୍ତି ତାଙ୍କ ଥଟ୍। ଆଣ୍ଡ କେତେ ସୁନ୍ଦର ଭାବରେ କହିଲେ କି ବର୍ଷା ଯୋଗୁ ତାଙ୍କ ଯାହା ବି ଯାନବାହନ କାଦୁଅ ପଟା ହୁଏ, ସେଇଟା ସାଙ୍ଗେ ସାଙ୍ଗେ ସେଇ ବର୍ଷା ପାଣିରେ ହିଁ ଧୁଆ ହେଇଯାଏ। ହଁ ଫ୍ରେଣ୍ଡସ, ଏଇ ବର୍ଷା ପାଣିକୁ ସାଇତି ରଖି ୟୁଜ କରିବା, ପାଣିକୁ ଅପଚୟରୁ ବଞ୍ଚେଇବାର ଗୋଟେ ବେଷ୍ଟ ୱେ। ସୋ ଆଇ ହୋପ୍ ଆଜି ଚିଟ୍ଚାଟ୍ ଜରିଆରେ ଆପଣମାନଙ୍କ ପାଖରେ ଏହିସବୁ ମେସେଜ ପହଞ୍ଚୁଥିବ, ଆଣ୍ଡ ଆପଣମାନେ ନିହାତି ନେକ୍ସଟ ଟାଇମ୍ରୁ ଆପଣଙ୍କ ଲାଇଫ୍ରେ ଇମ୍ପ୍ଲିମେଣ୍ଟ କରିବେ। ସୋ ଏବେ ବି ସୋ ଚାଲିଛି ଲାଇଭ୍ ଇନ୍ ଡାଇଲ ଇନ୍ ଲାଇଭ୍ ଚିଟ୍ଚାଟ୍ର, ଆପଣମାନେ ଶେୟାର କରନ୍ତୁ କ'ଣ ରହିଛି ଆପଣଙ୍କର ଏଇ ଆଇଡିଆ, ବର୍ଷା ପାଣିକୁ କେମିତି ଆପଣ ସାଇତି ରଖି କିଛି ଗୁଡ୍ ୱେରେ ୟୁଜ୍ କରନ୍ତି, ସେ ବିଷୟରେ କଥା ହେବା ପାଇଁ କଲ୍ କରିଦିଅନ୍ତୁ ନମ୍ବର 0671230315।

0: ସୋ ଆଜିର ଟପିକ ବିଷୟରେ କହିବା ପାଇଁ ଯୋଡ଼ି ହେଇଯାଇଛନ୍ତି ଆମର ନେକ୍ସଟ କଲର୍। ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଭେରି ଗୁଡ୍ ଆଫ୍ଟରନୁନ୍ ମ୍ୟାମ୍, ନମସ୍କାର।
0: ନମସ୍କାର,
1: ଚନ୍ଦ୍ର ସାହୁ ଅକୁମା ଭାପରୁ ଢେଙ୍କାନାଳ କହୁଥିଲି।
0: ଭାଇ, ଆପଣଙ୍କୁ ଆମ ଶୋକୁ ୱେଲକମ୍। କଣ କହିବେ ଆଜିର ଟପିକ ବିଷୟରେ?
1: ଧନ୍ୟବାଦ ମ୍ୟାଡମ୍। ହଁ ମ୍ୟାଡମ୍, ସତ କହିବାକୁ ଗଲେ ମାନେ ଏରାକୁ ମୁଁ ଟିକେ ଅଣଦେହା କରେ, ପାଣି ଫାଣି ଧୁଏନି। ଆପଣଙ୍କ ପ୍ରୋଗ୍ରାମ ଶୁଣିବା ପରେ ମୁଁ ବି ଏଇଟା ଚିନ୍ତା କରିଛି, କିଛି ପାଣି ଧୋଇକି ଏ ଯୋଉ ଗାଡି ଫାଡି ଆମର ଧୁଆ ଧୁଆ ହେଉଛି, ଯୋଉ ଆମର
0: ଆଇଡିଆ
1: ନା। ହଁ, କଥାଟା ଶୁଣିଲା ପରେ ମୋର ମନରେ ଭାବନା ହେଲା, କିନ୍ତୁ ଏଟାକୁ ଅଣଦେହା କରିବେ ମୁଁ। ଆକ୍ଚୁଆଲି ଏଟା ସତ କଥା ମୁଁ କିଛି କରେନି, କିନ୍ତୁ ପ୍ରୋଗ୍ରାମ ଶୁଣିବା ପରେ ମୁଁ ଟିକେ ଚିନ୍ତା କଲି, ନାଇଁ ମୁଁ ତ ମନ ପକେଇ ଦେଇଛି ପ୍ରୋଗ୍ରାମ ମାଧ୍ୟମରେ, ଏଇ କିଛି କୁଣ୍ଡରେ କିଛି ପାଣି ଫାଣି ରଖିବି କି, ନହେଲେ ଗୋଟେ ଆମର କାଙ୍ଗୁଲା ଅଛି ପାଣି ଫାଣି ଧୋଇକି ଏ ଗାଡି ଫାଡି ଯେତେବେଳେ ଆଉଛି ଟିକେ ମାନେ ଧୁଆଇ କରିବି, ବା ଆମର କିଛି ଆଜବା ଜିନିଷ ଥିବ ଏଟା ପରିଷ୍କାର କରିକି ଧୁଆ କରିବି ବୋଲି ମୁଁ ଚିନ୍ତା କରୁଛି,
0: ଯାହାଦ୍ୱାରା କି ପାଣି ବି ସଞ୍ଚୟ ବି ହେଇପାରିବ ଆଉ ଆମେ ୟୁଜ୍ ବି କରିପାରିବା। ଥ୍ୟାଙ୍କ ୟୁ ସୋ ମଚ୍ ଭାଇ, ଆପଣଙ୍କର ଏତେ ସୁନ୍ଦର ଥଟ୍ ସେୟାର କରିଥିବାରୁ। ସୋ ଆଜିର ସୋ ଜରିଆରେ ଆପଣମାନଙ୍କ ପାଖରେ ତ ଢେର ସାରା ଆଇଡିଆ ପହଞ୍ଚୁଛି, ଏଇ ବର୍ଷା ଜଳକୁ ସାଇତି ରଖି କେମିତି ଆମେ ୟୁଜ୍ କରିବା, କାହିଁକି ନା ଆଉ ଆମ ପାଖରେ ଯେମିତି ଜଳର ଅଭାବ ନ ରହିବ ସେଥିପାଇଁ ଏଇ ବର୍ଷା ପାଣିକୁ ୟୁଜ୍ କରିବା ଗୋଟେ ବେଷ୍ଟ ୱେ। ସୋ ଆପଣଙ୍କର କ'ଣ ରହିଛି ଏକ୍ସପିରିଏନ୍ସ, ଏଇ ବର୍ଷା ଜଳକୁ କେମିତି ଆପଣ ସାଇତି ରଖି ୟୁଜ୍ କରନ୍ତି ସେ ବିଷୟରେ ଫଟାଫଟ ସେୟାର କରିଦିଅନ୍ତୁ ଆଜି ଡାଇଲ ଇନ୍ ଲାଇଭ୍ ଚିଟ୍ ଚାଟ୍ ଶୋରେ। ସୋ ଡାଏଲ କରନ୍ତୁ ନମ୍ବର 06712303153।

0: ଚାଟ୍ ର ଆଣ୍ଡ ମୋ ସହିତ କନେକ୍ଟ ହେଇଯାଇଛନ୍ତି ଆମର ନେକ୍ସଟ କଲର୍। ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ହ୍ୟାଲୋ ମ୍ୟାମ୍, ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ।
1: ମ୍ୟାମ୍, ମୁଁ ପ୍ରଫୁଲ୍ଲ ପ୍ରଧାନ କହୁଥିଲି, କୁଆଁରପାଳ ମାଣିଆ ମନ୍ଦିରରୁ।
0: ପ୍ରଫୁଲ୍ଲ ଭାଇ, ଆମ ଶୋ କୁ ୱେଲକମ୍। ଆପଣଙ୍କ ପଟରେ ବର୍ଷା ହେଉଛି ନା ନାହିଁ?
1: ମ୍ୟାମ୍, ବର୍ଷା ହେଉଛି, ରାସ୍ତା ଓଦା ହେଉନି।
0: ଆଚ୍ଛା, ତାହେଲେ ଝିପଝିପ ବର୍ଷା ହେଉଛି।
1: ବର୍ଷା ହେଉଥିଲା କାଲି ରାତିରୁ ଆଜି ଏପର୍ଯ୍ୟନ୍ତ ବର୍ଷା ହେଉଛି, ଏଇନ ବର୍ଷା ଟିକେ ଛାଡି ଯାଇଛି, କିନ୍ତୁ ରାସ୍ତା ଓଦା ହେଉନି, କିନ୍ତୁ ବର୍ଷା ହେଉଛି, ରାସ୍ତା ଓଦା ହେବାର ନାହିଁ, ଝାଡୁଛି ଖାଲି ଆଉ।
0: ଆଚ୍ଛା, ତାହେଲେ ଆପଣ କେବେ ଏଇ ବର୍ଷା ପାଣି କି ରଖିକି କୌଣସି ଜାଗାରେ ୟୁଜ୍ କରିଛନ୍ତି?
1: ମ୍ୟାମ, ବର୍ଷା ତ ମୁଁ ଗୋଟେ ଲଗେଇ ଦେଇଛି, ଆଜି ବର୍ଷ ତଳେ ଗୋଟେ ପାଇପ୍ ଟେ ଲଗେଇ ଦେଇଛି। ଆମର ଗୋଟେ ଶବଲ ଅଛି, ଆଉ ଦୁଇଟା ଟପ୍ ଅଛି, ସେଥିରେ ପାଣି ତକ ପୁରେଇ ଦଉଛୁ, ପାଣି ତକ ଆମର କଂସା ବାସନ ବି ସେଥିରେ ୟୁଜ୍ କରାହଉଛି, ଲାଟ୍ରିନ୍ ବି ହେଇଯାଉଛୁ, ଆଉ ବଳିଲେ ଗୋଡ଼ ହାତ ଧୁଆଧୁଇ ସବୁ ଯାବତୀୟ କାମ କରୁଛୁ ଆଉ। ଯଦି ଆମ ପୋଖରୀରେ ଟିକେ ମାଟିଆ ପାଣି ଦେଖୁ, ଯୋଉଦିନ ସଫା ପାଣି ଦବ ଆଣିକି ସେଥିରେ ଆମେ ସଫା କରୁଛୁ, ଏମିତି ଚାଲିଛି ଆମର ଆଉ।
0: ଯା ହଉ, ଆପଣ ବର୍ଷା ପାଣିକୁ ଏବେ ବି ୟୁଜ୍ କରୁଛନ୍ତି, ସେଇଟା ହିଁ ସବୁଠୁ ବଡ଼ ସଚେତନତା। ଥ୍ୟାଙ୍କ ୟୁ ସୋ ମଚ୍ ଭାଇ, ଆମ ସହିତ ଏତେ ସୁନ୍ଦର କଥା ଶେୟାର କରିଛନ୍ତି।
1: ମ୍ୟାମ ଶୁଣନ୍ତୁ ଶୁଣନ୍ତୁ ମୁଁ କଥା, ମ୍ୟାମ ମୁଁ ସବୁଦିନ, ମ୍ୟାମ ମୁଁ ଲଗଉଛି ରେଡିଓକୁ ସବୁଦିନ ଲଗେଇବି, ସେ ଲାଗୁ ଚାହେଁ ନ ଲାଗୁ ମୁଁ ଲଗେଇବାଟା ନିଶ୍ଚିତ, କିନ୍ତୁ ମୋର କିଛି ଭାଇ ଅଛନ୍ତି, ସେମାନେ କହୁଛନ୍ତି ଅନ୍ୟ ଭାଇମାନଙ୍କୁ ଚାନ୍ସ ଦିଅ, ଭଲ କଥା, କିନ୍ତୁ ସେ ଭାଇ କେନ୍ତି ଦିନକୁ ଦୁଇଥର ତିନିଥର ଲଗଉଛନ୍ତି, ସେମାନେ ତ କହୁଛନ୍ତି ଅନ୍ୟ ଭାଇମାନେ ଲଗାନ୍ତୁ, କେତେ ଲଗଉଛନ୍ତି, ମୁଁ ଆଜି ନୂଆ ମ୍ୟାମ ଲଗେଇଲା ଦିନ ସବୁଦିନ ଲଗେଇବି, ମୋର ଲାଗୁ ଚାହେଁ ନ ଲାଗୁ, ଥରେ ହଉ ଦୁଇଥର ହଉ ତିନିଥର ହଉ, ଏମିତିକି ଦୁଇଧାର ଦୁଇଶହ ମୁଁ ସଦାବେଳେ ଲଗେଇବି, ମୁଁ ବି ଲଗେଇ ଚାଲିଛି, ସେ କିଛି କମ୍ପ୍ଲେନ୍ ନାହିଁ, ଯୋଉ ଭାଇ ଯେତେ ଥର ଲଗଉଛି ମନା ନାହିଁ, ସେ ଭାଇ କମ୍ପ୍ଲେନ୍ କରୁଛନ୍ତି, ବାରମ୍ବ ଫୋନ୍ କରୁଛନ୍ତି, ଆଜି ବି ସକାଳେ କରିଥିଲେ, ଏଇନୁ ବି କରିଥିଲେ, ସେ କମ୍ପ୍ଲେନ୍ କହୁଛନ୍ତି, ତାଙ୍କର କୋଉ ମୁହଁରେ କମ୍ପ୍ଲେନ୍ କରୁଛନ୍ତି, କୋଉ ମୁହଁରେ କଲ୍ କରୁଛନ୍ତି, ମୁଁ କହିବା କଥା ଅଛି
0: ଭାଇ, ଠିକ ଅଛି, କିଏ ଅଭିଯୋଗ କଲେ ବି
1: ଆମର କଲ୍ କଲେ ଆପଣଙ୍କୁ କହିଲେ, ଏବେ ପରିଶ୍ରମ କରିକି କଲ୍ କରୁଛନ୍ତି ଭାଇମାନେ, ତାଙ୍କୁ କେହି ମନା କରନ୍ତୁ କି କଲ୍ କରନ୍ତୁ, କିନ୍ତୁ ଅଲଗା ଆଗକୁ ମେସେଜ କରି କହୁଛନ୍ତି କଣ ତୁ କଲ୍ କରୁଛନ୍ତି, ତାଙ୍କ କଲ୍ ଗୁଡା ଭଲ ଲାଗୁନି କଥା ଶୁଣିବୁ, ତାହେଲେ ଦୋ ମୁହଁ ନିଜେ କଣ ତ କରୁଛନ୍ତି, ଯାହା କହୁଛନ୍ତି ଗୋଟେ କହୁନାହାନ୍ତି, ସଦାବେଳେ ଲଗେଇ ଦିଅନ୍ତୁ,
0: କେମିତି
1: କେମିତି ବ୍ୟବହାର କରୁଛନ୍ତି ଲୋକଙ୍କୁ।
0: ଭାଇ ଶୁଣନ୍ତୁ, ଆମେ ଆପଣଙ୍କ ସହିତ କନେକ୍ଟ ହେଇଛୁ ଆଣ୍ଡ ଆମେ ସବୁବେଳେ ଚେଷ୍ଟା କରିଛୁ ଯେ ଆଜ୍ ମଚ୍ ଆଜ୍ ପସିବଲ ଯେତେ ଆମେ ଆପଣଙ୍କ ସହିତ କନେକ୍ଟ ହେଇପାରିବୁ ସେତେ ଆମେ ଖୁସି ହେବୁ, କିନ୍ତୁ ଆମ ପାଖରେ ଯେଉଁ ଟେଲିଫୋନ୍ଟି ଅଛି ସେଥିରେ ଆମେ କେବେ ବି ନା ଆମେ ଜାଣିପାରୁ କି କିଏ ଆମ ସହିତ ପୂର୍ବରୁ କନେକ୍ଟ ହେଇଛନ୍ତି, ସେଥିପାଇଁ ତ ଆମେ କଥା ହେଉ ହେଉ ଆଗ ଆପଣଙ୍କ ପରିଚୟ ଜାଣୁ।
1: ନାଇଁ
0: ଠିକ ଅଛି ଭାଇ, କିଏ ବି ଯଦି ଅଭିଯୋଗ କରୁଛନ୍ତି, ଭାଇ ଯଦି ଅଭିଯୋଗ ଆସୁଛି,
1: ସେ ଭାଇ ଜଣଙ୍କ ମେସେଜ କରୁଛନ୍ତି ଦିନକୁ ତିନିଟା, ବୋଲେ ଏଇ 10ଟାରୁ 11 ଭିତରେ 3ଟା ମେସେଜ କରୁଛନ୍ତି, 2ଟା ନାଁ ଦଉଛନ୍ତି, ତାଙ୍କ ସ୍ତ୍ରୀଙ୍କ ନାଁ ଦଉଛନ୍ତି, ଯଦି ସିଏ ଗୋଟେ ଲୋକର 3ଟା ମେସେଜ କରାହବ, ତାହେଲେ ଆଉ ଯୋଉ ଭାଇମାନେ ତାଙ୍କର ତ ମେସେଜ ପାଉନାହାନ୍ତି, ପଢା ହଉନି ତାଙ୍କର।
0: ଭାଇ ଆମେ ନିହାତି ଆମେ ସବୁବେଳେ ଚେଷ୍ଟା କରିଛୁ କି କେତେ ନୂଆ ନୂଆ ଶ୍ରୋତା ଆମ ସହିତ ଯୋଡ଼ି ହେଉଛନ୍ତି ତାଙ୍କୁ ମଧ୍ୟ ସ୍ଥାନ ଦେବା ପାଇଁ, ଏବଂ ଯେଉଁମାନେ ଆମକୁ ପୁରୁଣା ଶ୍ରୋତା ହିସାବରେ ବି ଭଲ ପାଇବା ଦେଇ ଆସିଛନ୍ତି ସେମାନଙ୍କ ଇଏକୁ ବି ସମ୍ମାନ ଜଣେଇବା ପାଇଁ, କିନ୍ତୁ ଏସବୁ ଭିତରେ ଯଦି କେହି ଆମର ପ୍ରିୟ ଶ୍ରୋତା ଆମ ପ୍ରତି ଅଭିଯୋଗ କରୁଛନ୍ତି ଭାଇ, ତାହେଲେ ସେ ପ୍ରତି ବି ଆମେ ନିହାତି ଧ୍ୟାନ ଦେବୁ।
1: ମୁଁ ସେ କଥାକୁ ଏକମତ, ମୋ କଥା ଠିକ ଅଛି, କଲ୍ ଲଗାନ୍ତୁ ଲାଗୁ କିଛି ମନା ନାହିଁ, କମ୍ପ୍ଲେନ୍ କରିକି ସେମାନେ କାହିଁ ଲଗୁଛନ୍ତି, ମୋ କଥା କମ୍ପ୍ଲେନ୍ କରୁଛ କୋଉ ଲଗଉଛୁ,
0: ଠିକ ଅଛି ଭାଇ,
1: ଲଗା ମନା ନାହିଁ, ମୁଁ ଲଗଉଛି ମ୍ୟାମ,
0: ସମସ୍ତେ ନିହାତି ଚେଷ୍ଟା କଲେ ହିଁ କେତେବେଳେ ଆମ ସହିତ ଆପଣଙ୍କର ଯୋଗ ପଡିଯିବ କଥା ହେବାର, କିନ୍ତୁ କଣ କରିବା ଭାଇ, ଯଦି ଅଭିଯୋଗ ଆସୁଛି ବି ଆମେ ତାକୁ ନିହାତି ଭାବରେ ଖୋଲା ହୃଦୟରେ ଆକ୍ସେପ୍ଟ କରିବୁ ଭାଇ, ଯାହା ହଉ ଆପଣ ଆମ ପ୍ରତି ଏତେ କନ୍ସର୍ନ ଅଛନ୍ତି ଏବଂ ସବୁକିଛି ଶୁଣୁଛନ୍ତି ସେଥିପାଇଁ ଆଉ ଥରେ ଆପଣଙ୍କୁ ଦିଲସେ ଧନ୍ୟବାଦ, କିନ୍ତୁ ଯାହା ବି ଅଭିଯୋଗ ଆସୁଛି ଭାଇ ଆମେ ଶୁଣିବା, ଏବଂ ତାରି ଭିତରେ ସେଇ ମିଠା ମିଠା ଅଭିଯୋଗ ଆଉ ମିଠା ମିଠା କଥାବାର୍ତ୍ତା ଭିତରେ ହିଁ ରିଙ୍ଗବ ଆପଣଙ୍କ ପାଖରେ ସବୁବେଳେ ହାଜର। ଥ୍ୟାଙ୍କ ୟୁ ସୋ ମଚ୍ ଭାଇ ଆମ ସହିତ ଆଜି କନେକ୍ଟ ହେଇଥିବାରୁ। ନମସ୍କାର। ସୋ ଏମିତି ମିଠା ମିଠା ଅଭିଯୋଗ ମିଠା ମିଠା ନୋକଝୋକ ନଥିଲେ ସମ୍ପର୍କରେ କଣ ମଜା ଆସିବ, ତ ଆପଣମାନଙ୍କର ମିଠା ମିଠା ଅଭିଯୋଗକୁ ଆମେ ଯେମିତି ଖୋଲା ହୃଦୟରେ ଆକ୍ସେପ୍ଟ କରିବୁ ସେମିତି ଆପଣଙ୍କର ମିଠା ମିଠା ମତାମତ ବି ସବୁବେଳେ ଆମ ପାଖରେ ଦିଲସେ ଦିଲଦା କନେକ୍ଟ ହେଇଥିବ। ସୋ ଚାଲିଛି ଡାଇଲ୍ ଇନ୍ ଲାଇଭ ଚିଟ୍ ଚାଟ୍ ର ଆଣ୍ଡ ଆଜି ଆପଣମାନେ ଏଇ ରେନି ରେନି ମୌସମ ରେନି ଡେ ରେ ସେୟାର କରନ୍ତୁ ମୋ ସହିତ କି ବର୍ଷା ଜଳକୁ ସାଇତି ରଖି ଆପଣ କେମିତି ୟୁଜ୍ କରନ୍ତି, ଫଟାଫଟ ଡାଇଲ୍ କରିଦିଅନ୍ତୁ ନମ୍ବର 0671230315।

0: ସମସ୍ତେ କନେକ୍ଟ ହେଇଯାଇଛନ୍ତି ଆମର ନେକ୍ସଟ କଲର୍, ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଭେରି ଗୁଡ୍ ଆଫ୍ଟରନୁନ୍ ମ୍ୟାଡାମ, ନମସ୍କାର, ଜୟ ଜଗନ୍ନାଥ। ମୁଁ ସତ୍ୟପ୍ରକାଶ କହୁଛି, ଅସରାଳି ବଜାର ଫ୍ରମ୍ ଭଦ୍ରକ।
0: ସତ୍ୟ ଭାଇ, ଆପଣଙ୍କୁ ଆମ ଶୋ କୁ ୱେଲକମ୍। କଣ କହିବେ ଆଜିର ଟପିକ ବିଷୟରେ?
1: ବହୁତ ବହୁତ ଧନ୍ୟବାଦ। ବହୁତ ଥର ଚେଷ୍ଟା କରିବା ପରେ ଫାଇନାଲି ମୋ କଲ୍ ଲାଗିଗଲା। ଆପଣ ଯୋଉ ଟପିକ ରଖିଛନ୍ତି

0: କିଛି କାମରେ ମୁଁ ଲଗେଇ ନାହିଁ ଆଉ କିନ୍ତୁ ଯାହା ହଉ ଟପିକଟେ ରଖିଛନ୍ତି ଭଲ ଲାଗିଲା ମାନେ ପିଲାଦିନ କଥା ମଧ୍ୟ ଟିକେ ଟିକେ ମନେ ପଡିଯାଉଛି ମାନେ ଆଜିର ଏଇ ମାନେ ଟପିକ କୁ ଶୁଣିକି ଆଉ ଆଜି ସକାଳେ ଯୋଉ ଆପଣ ଡାଇଲିଂ ଲାଇଫରେ ଯୋଉ ଟପିକ ଟି ରଖିଥିଲେ ଯେ ଆପଣ ମାନଙ୍କର ଫେଭରେଟ ମାନେ କାହାକୁ ଆପଣ ମାନେ ଦେଖା କରିବାକୁ ଚାହାନ୍ତି ବା ଆପଣ ମାନେ ଦେଖା କଲେ କଣ ତାଙ୍କୁ କରିବେ ତ ମୁଁ ବହୁତ ଥର ଚେଷ୍ଟା କଲି ମାନେ ଫୋନ ଲଗେଇବା ପାଇଁ
1: ଭାଇ ସକାଳର ବିଷୟ ତ ସକାଳେ ହିଁ ସରିଯାଇଛି କିନ୍ତୁ ଆଜି ଯାହା ଆପଣ ଆମ ସହିତ ସେୟାର କଲେ କି ଭାଇ ବର୍ଷା ଜଳକୁ ଗଛ ମୂଳରେ ଢାଳିବା ବିନା ଗୋଟେ ୟୁଜ ହିଁ ହେଇଗଲା ଯାହାଦ୍ୱାରା କି ଗଛ ଆଗକୁ ବଢିପାରିବ ବଞ୍ଚିପାରିବ ଏବଂ ତାଦ୍ୱାରା ବି ଗଛର ବି ଭଲ ହେଲା ଏବଂ ଗଛ ଯୋଗୁଁ ଆମେ ମଧ୍ୟ ବଞ୍ଚିଯିବା ତାଦ୍ୱାରା ଯେଉଁ ଅକ୍ସିଜେନ୍ ମିଳିବ ତ ଆପଣ ଜାଣତରେ ହେଉ ବା ଅଜାଣତରେ ହେଉ ଯାହା ହଉ ବର୍ଷା ଜଳକୁ ସାଇତି ରଖିକି ୟୁଜ କରିଛନ୍ତି ସେଇଟା ହିଁ ବଡ କଥା ଆମେ ଆଜି ଶୋରେ ଆପଣ ନିହାତି ଶୁଣିଥିବେ ଯେମିତି ଅନ୍ୟମାନେ କହିଲେ ଆପଣ ଚାହିଁଲେ ଆପଣଙ୍କର ଯାନବାହନକୁ ଧୋଇପାରିବେ ବର୍ଷା ଜଳକୁ ସାଇତି ରଖି କାରଣ ଆମେ ନର୍ମାଲି ଯେଉଁ ପାଣି ଆମକୁ ମିଳିଥାଏ ଆମେ ସେ ଜଳକୁ ୟୁଜ କରିଥାଉ ସେ ପାଣିକୁ ୟୁଜ କରିଥାଉ କିନ୍ତୁ ବର୍ଷା ପାଣିକୁ ୟୁଜ କରିବା ଦ୍ୱାରା ଆମ ପାଖରେ ସଫିସିଏଣ୍ଟ ଆମାଉଣ୍ଟର ପାଣି ବି ମିଳିଯାଇପାରେ ଏବଂ ଆମେ ପାଣିର ଅପଚୟରୁ ବି ବଞ୍ଚିଥାଉ
0: ବର୍ଷା ଦିନ ହିଁ ମାନେ ଚାଷ କରାଯାଏ ଧାନ ଯେହେତୁ ଅଧିକ ପରିମାଣର ପାଣି ଆବଶ୍ୟକତା ମାନେ କରେ
1: ତ ଥ୍ୟାଙ୍କ ୟୁ ସୋ ମଚ୍ ଭାଇ
0: ଆଜ୍ଞା ମୁଁ ଟିକେ କହିବା ପାଇଁ ଚାହିଁବି ଯେହେତୁ ଗୋଟେ ସକାଳେ ଗୋଟେ ଟପିକ ଚାଲିଯାଇଛି ଆପଣ ଗୁଡା କହିଲେ ଠିକ ଅଛି ନିଶ୍ଚିତ ଭାବରେ ତ ଟିକେ ମୁଁ ଯେହେତୁ ମାନେ କହିବା ପାଇଁ ଚାହିଁବି କାହିଁକି ନା ଯେହେତୁ ମୁଁ ବହୁତ ମାନେ ସେ ଟପିକଟାକୁ ମୁଁ ମାନେ
1: ଠିକ ଅଛି ଭାଇ ବାସ୍ ମୋର ଗୋଟେ ରିକ୍ୱେଷ୍ଟ ରହିବ କି ଯେତେ ଜଲ୍ଦି ଫଟାଫଟ ଆପଣଙ୍କର କଥା କହିଦେବା ପାଇଁ କାହିଁକି ନା ବହୁତ
0: ଆଜ୍ଞା ଆପଣ ଯୋଉ ଟପିକ ରଖିଥିଲେ କି ମାନେ କାହାକୁ ଦେଖା କରିବା ପାଇଁ ଚାହାନ୍ତି ଫାର୍ଷ୍ଟ ହେଲା ଆପଣମାନଙ୍କୁ ଆପଣମାନଙ୍କ ସହିତ କଥା ହେଇକି ଆପଣମାନଙ୍କର ବୟସ ଆଜ୍ଞା ଶୋଇଲା ବୟସ ବହୁତ ସୁନ୍ଦର ଲାଗେ ଆପଣମାନଙ୍କ ସହିତ କଥା ହେଇକି ଆଉ ଗୋଟେ ମୋର ସ୍ୱପ୍ନ ଥିଲା ଫୁଲଫିଲ୍ ହେଇପାରିଲାନି ସେ ତ ଦୁନିଆ ନାହାନ୍ତି ହ୍ୟୁମାନ ସାଗର କାହିଁକି ମୁଁ ଯେହେତୁ ଗୀତ ଗାଏ ତେଣୁ ସେ ହଉଛନ୍ତି ସିଙ୍ଗର ବେଷ୍ଟ ସିଙ୍ଗର ମତେ ଭଲ ଲାଗେ ତାଙ୍କ ସହିତ କେବେ ଭେଟ ବି ଆଉ ହେଇପାରିବନି ଆଉ ବର୍ତ୍ତମାନ ମାନେ ସବୁଠାରୁ ୟୁଟ୍ୟୁବର ଘୋଷ୍ଟ ବ୍ଲଗର ରାଜକୁମାର ଭାଇ ଏଣ୍ଡ ତାଙ୍କ ହୋଲ୍ ଟିମ୍ ଟିକୁନ ଭାଇ ତପନ ଭାଇ ଆଉ ସୂର୍ଯ୍ୟ ଭାଇ ସମସ୍ତଙ୍କୁ ମତେ ବହୁତ ଭଲ ଲାଗେ ଯେଉଁଠି 8 ଲକ୍ଷ 7 ଲକ୍ଷ ସବସ୍କ୍ରାଇବର ଅଛନ୍ତି ତାଙ୍କ ସହିତ ମଧ୍ୟ ମୁଁ ଯଦି ଦେଖା ହୁଏ ମୋର ଜୀବନରେ ମାନେ ମୋ ସ୍କୁଲ ଲାଇଫରେ ଯେତିକି ମୋର ମାନେ ଗୀତ ନାଚ ଖେଳକୁଦ କରିକି ଯାହା ମୋର ମାନେ ପ୍ରାଇଜ ସବୁ ପାଇଛି ତାଙ୍କୁ ମୁଁ ଦେଇଦେବି ଆଉ ଆପଣଙ୍କୁ ମଧ୍ୟ ଏଇଟା ହିଁ ମୋର କହିବାର ଥିଲା ଆଉ ଯାହା ହଉ ଆପଣ ସୁନ୍ଦର ଟପିକ ଆଣିଛନ୍ତି ସେଥିପାଇଁ ଧନ୍ୟବାଦ ଆଉ ମ୍ୟାଡମ ସେମାନଙ୍କୁ ଟିକେ ଜଣେଇ ଦେବେ ନିଶ୍ଚିତ ଭାବେ ମୋର ଯୋଉ ସେ ତୁ ଜଣେଇଲି ତାଙ୍କୁ ମାନେ ଏତେ ଏକ୍ସାଇଟେଡ ଅଛି ନିଶ୍ଚିତ ଭାବେ ମୋ କଥା
1: ଆମ ଜରିଆରେ ଯଦି ସେମାନଙ୍କ ପାଖରେ ଆପଣଙ୍କ କଥା ପହଞ୍ଚିଥିବ ସୋ ସେମାନେ ନିହାତି ଭାବରେ ଆପଣଙ୍କୁ ଆପ୍ରୋଚ କରିପାରିବେ ଆଣ୍ଡ ଆପଣ ତାଙ୍କ ସହିତ ଯଦି ଲକ୍ ଥିବ ତାହେଲେ ଆପଣ ତାଙ୍କ ସହିତ ମଧ୍ୟ ଭେଟ ହେଇପାରିବେ ଆଣ୍ଡ ଆପଣ ଏତେ ସୁନ୍ଦର ଭାବରେ ଆମକୁ ଭଲ ପାଇବା ଦେଇଛନ୍ତି
0: ମାନେ ଭିଡିଓ ସବୁବେଳେ ଦେଖେ ଆଉ ଖୁସି ଲାଗେ ମତେ ଆପଣମାନଙ୍କ ସହିତ ମଧ୍ୟ ଦେଖା ହେବା ପାଇଁ ମୁଁ ତାଙ୍କୁ ଦେଖା ହେଲେ ମୁଁ ଯାହା ବି ମାନେ ମୋର ସ୍ମୃତି ଅଛି ସବୁ ଆପଣମାନଙ୍କୁ ଦେଇଦେବି
1: ଠିକ ଅଛି ଭାଇ ଥ୍ୟାଙ୍କ ୟୁ ସୋ ମଚ୍ ଥ୍ୟାଙ୍କ ୟୁ ସୋ ମଚ୍ ଆମକୁ ଏତେ ସାରା ଭଲ ପାଇବା ଦେଇଥିବାରୁ
0: ଆଜ୍ଞା ଧନ୍ୟବାଦ
1: ଧନ୍ୟବାଦ ସୋ ଏଥିରେ ସତ୍ୟ ଭାଇ ସକାଳର ଟପିକ ସହିତ ଏବେର ଟପିକ ବିଷୟରେ ମଧ୍ୟ ଏତେ ସୁନ୍ଦର ସୁନ୍ଦର କଥା କହିଦେଲେ କିନ୍ତୁ କିନ୍ତୁ କିନ୍ତୁ ଆମ ସହିତ ଢେର ସାରା ଶ୍ରୋତା ଅପେକ୍ଷା କରିଛନ୍ତି ଯୋଡ଼ି ହେବା ପାଇଁ ସୋ ଫଟାଫଟ ନେଇଯାଉଛି ଆଉ ଗୋଟିଏ କଲ୍ ସୋ କୁଆଡେ ବି ଯାଆନ୍ତୁନି ଏମିତି ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍

0: ଆମେ ବିଭିନ୍ନ ପ୍ରକାର ଆମେ ଗୋଡ ହାତ ଧୋଉ ସେ ପାଣିରେ, ଆଉ ସେ ପାଣିରେ ମଧ୍ୟ ଆମର ସାଇକେଲ ମୁଁ ମଧ୍ୟ ବୋଉ ରଖିଥାଏ ଯୋଉ ବାଲ୍ଟିରେ ପାଣି, ସେଇଥିରେ ମଧ୍ୟ ମୋ ସାଇକେଲ କୁ ମଧ୍ୟ ଧୋଇକି ତାକୁ ସଫା କରେ ଆଉ।
1: ଯା ହଉ, ଆପଣ ବର୍ଷା ପାଣିର ଏତେ ସାରା ୟୁଜ କରନ୍ତି, ସେଇଟା ହିଁ ବହୁତ ବଡ କଥା। ନମସ୍କାର, କନେକ୍ଟ ହେଇଥିବାରୁ ଚନ୍ଦ୍ରକାନ୍ତ ଭାଇ ବହୁତ ବହୁତ ଧନ୍ୟବାଦ।
0: ଆପଣ ମଧ୍ୟ ଏତେ ସୁନ୍ଦର ଟପିକ ରଖିଥିବାରୁ ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଆଉ ମୋର ଗୋଟେ କଥା ହଉଛି, ରେନ୍ବୋ କୁ ସବୁବେଳେ ଗୀତ ପଠଉଛି, ମୋର ଜମା ବାଜୁନି ଗୀତ।
1: ଭାଇ ସେହି ବିଷୟରେ ଦେଖିବା ନିହାତି, ଆପଣଙ୍କର ରିକ୍ୱେଷ୍ଟ ଯଦି ପହଞ୍ଚୁଛି ତାହେଲେ ଆମେ ନିହାତି ନିହାତି ଟ୍ରାଏ କରିବୁ ଆପଣଙ୍କର ମେସେଜ କୁ ସ୍ଥାନ ଦେବା ପାଇଁ। ହୁଏତ ହେଇପାରେ ଆପଣ ଯେଉଁ ଗୀତ ରିକ୍ୱେଷ୍ଟ କରୁଛନ୍ତି ତାହା ଆମ ପାଖରେ ଯେଉଁ ଗୀତର ରେକର୍ଡ ରହିଛି, ଯେତିକି ଗୀତ ଆମ ପାଖରେ ଷ୍ଟକ୍ ରହିଛି, ମେ ବି ସେ ଭିତରେ ନ ଥାଇପାରେ, ହୁଏତ ସମୟ ହେଇଯାଇଥାଇପାରେ ଯେତେବେଳକୁ ଆପଣଙ୍କର ମେସେଜଟି ଆମ ପାଖରେ ପହଞ୍ଚିଥିବ। କାରଣ ଆଗରୁ ମଧ୍ୟ ଆମକୁ ବହୁତ ସାରା ଲିସନର ରିକ୍ୱେଷ୍ଟ କରିଥିବେ, ତ ହୁଏତ ସେଥିପାଇଁ ଆପଣଙ୍କର ମେସେଜ କୌଣସି କାରଣରୁ ଦିଆ ହେଇନଥିବ, ବା ଆପଣ ଯେଉଁ ଗୀତଟି ରିକ୍ୱେଷ୍ଟ କରିଥିବେ ସେଇଟା ଆମ ପାଖରେ ଆଭେଲେବଲ୍ ନଥିବ। ବଟ୍ ନେକ୍ସଟ ଟାଇମ୍ ଠୁ ଆମେ ନିହାତି ଟ୍ରାଏ କରିବୁ ଆପଣଙ୍କର ଏସ୍ଏମ୍ଏସ୍ କୁ ସ୍ଥାନ ଦେବା ପାଇଁ, କାରଣ ଆମେ ସବୁବେଳେ ଚାହୁଁ ଭାଇ କି ଆପଣମାନେ ଯେହେତୁ ଆମକୁ ଭଲ ପାଉଛନ୍ତି, ଆମ ସହିତ ସବୁବେଳେ ଯୋଡ଼ି ହେଇଛନ୍ତି, ଆପଣମାନଙ୍କ ପାଇଁ ହିଁ ଆମେ ଏଠି ଅଛୁ। ସୋ ଆମେମାନେ ଯଥା ସମ୍ଭବ ଚେଷ୍ଟା କରୁ କି ଆପଣମାନଙ୍କ ରିକ୍ୱେଷ୍ଟ କୁ ପ୍ଲେସ୍ ଦେବା ପାଇଁ। ସୋ ଭାଇ ଆପଣଙ୍କ ଅଭିଯୋଗ ମନେ ରହିଲା, ତ ଆମେ ନିହାତି ଭାବରେ ଟ୍ରାଏ କରିବୁ ନେକ୍ସଟ ଟୁ ଆପଣଙ୍କ ରିକ୍ୱେଷ୍ଟ କୁ ପ୍ଲେସ୍ ଦେବା ପାଇଁ। ନମସ୍କାର। ସୋ ଏଥିରେ ଚନ୍ଦ୍ରକାନ୍ତ ଭାଇ, ସୋ ଆଜି ମୋ ପାଖକୁ କେତେ ସାରା ଅଭିଯୋଗ ମଧ୍ୟ ଆସୁଛି, ସୋ ନିହାତି ତ ପ୍ରଥମେ ମାଫି ମାଗି ନେଉଛି ଆପଣମାନଙ୍କ ଠାରୁ, କିନ୍ତୁ କିନ୍ତୁ କିନ୍ତୁ ଯେହେତୁ ଆପଣଙ୍କ ସହିତ ଆମର ଗୋଟେ ନିଆରା ସମ୍ପର୍କ ଅଛି, ମୁଁ ତ ଆପଣମାନଙ୍କ ପାଖରେ ବାସ୍ କେବଳ ରିକ୍ୱେଷ୍ଟ ହିଁ କରିପାରିବି ଆପଣମାନଙ୍କର ହୋଷ୍ଟ ଆଣ୍ଡ ଦୋସ୍ତ ହିସାବରେ କି ପ୍ଲିଜ୍ ପ୍ଲିଜ୍ ପ୍ଲିଜ୍ ଆମ ସହିତ ମଧ୍ୟ କୋପରେଟ୍ କରନ୍ତୁ, କାରଣ ଆମେ ତ ସମୟ ହାତରେ ବନ୍ଧା, ଆମ ପାଖରେ ଯେତିକି ସମୟ ଯେତିକି ନିର୍ଦ୍ଦିଷ୍ଟ ସମୟ ଥାଏ କୌଣସି ଶୋ ପାଇଁ ଆମେ ସେତିକି ହିଁ ଦେଇପାରିବୁ, ବଟ୍ ଆମେ ସବୁବେଳେ ସବୁବେଳେ ଦିଲସେ କୋସିସ କରିଥାଉ କି ଆପଣମାନଙ୍କ ରିକ୍ୱେଷ୍ଟ ଆପଣମାନଙ୍କର କଥା ସବୁକିଛିକୁ ସ୍ଥାନ ଦେବା ପାଇଁ, ବାସ୍ ଟିକେ ଧୈର୍ଯ୍ୟ ଧରନ୍ତୁ ନା। ସୋ ଠିକ ଅଛି, ନେଇଯିବା ଆମର ନେକ୍ସଟ କଲ୍ଟି, ଦେଖିନେବା କି କରୁଛନ୍ତି କଲ୍ ଆଣ୍ଡ ଆଜି ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ରେ ଯୋଡ଼ି ହେଇ ସେୟାର କରୁଛନ୍ତି ବର୍ଷା ଜଳକୁ ସାଇତି ରଖି କେମିତି ୟୁଜ୍ କରିବା।

0: ସମସ୍ତେ ତ କନେକ୍ଟ ହେଇଯାଇଛନ୍ତି ଆମର ନେକ୍ସଟ କଲର୍ ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଥିଲେ, କୋଉଠୁ କହୁଥିଲେ?
1: କାହାକୁ ଚୁପ୍ କରିବାର ଅଛି ତ ନିଜର ନିଜକୁ ସଫଳ ଦ୍ଵାରା କର, କାହିଁକି ନା ଯୁକ୍ତି ତର୍କ ଦ୍ଵାରା ତ ଆଜିକାଲି କେହି ବି କରିନିଅନ୍ତି। ଶୁଭ ସନ୍ଧ୍ୟା, ନମସ୍କାର। ଆଜ୍ଞା
0: ନମସ୍କାର,
1: ପ୍ରଶାନ୍ତ କହୁଥିଲି ରାଜହଂସ କଟକରୁ।
0: ପ୍ରଶାନ୍ତ ଭାଇ, ଆମ ଶୋ କୁ ୱେଲକମ୍। ଆଣ୍ଡ ବହୁତ ସୁନ୍ଦର କଥାରୁ ଆରମ୍ଭ କଲେ ଆପଣ ଆଜିର କଥାବାର୍ତ୍ତା। ସୋ କଣ କହିବେ ଆଜିର ଟପିକ ବିଷୟରେ?
1: ମ୍ୟାମ୍ ଦେଖନ୍ତୁ, ଆପଣଙ୍କ ଟପିକ ରୂପକ ତଥ୍ୟରେ କିଛି ତଥ୍ୟ ଅଛି ମ୍ୟାମ୍, ତାକୁ ଟିକେ ବିଶ୍ଳେଷଣ କରିବା।
0: ଆଚ୍ଛା,
1: କିଛି ନାହିଁ, ତ ଘରେ ଆମର ଯୋଉ ଅଛି କିଛି ବର୍ତ୍ତନ, ବଡ଼ ବର୍ତ୍ତନ ରଖିଦେବା, ସେ ପାଣି ହୁଏତ କିଛି ଧୁଆ ବାସନ କୁସନ ଧୁଆ ଧୁଇ ହେଇଯିବ, କିଛି ଘର ସଫା କରିବାରେ ହେଇଯିବ। ଏଇଟା ତ ଆମେ ବର୍ଷା ସମୟରେ ପ୍ରାୟ ସମୟ କରୁ। ଆଉ ଯଦି ଅଧିକା ମାତ୍ରାରେ ୟୁଜ୍ କରିବାକୁ ଅଛି ତ ମାନେ ତାକୁ ଟାଙ୍କି ଦ୍ଵାରା ସଂଯୋଗ କରି ତାକୁ ବିଲ ମାଧ୍ୟମରେ ଇଏ କଲେ କିଛି ଫସଲ ଉତ୍ପାଦନ ହେଇପାରିବ, ଇଏ ହଉଛି ବାସ୍ତବତା। ଆଉ ଜଣେ ଭାଇ ଏବେ ବହୁତ କମ୍ପ୍ଲେନ୍ କରୁଥିଲେ, ସେ ମୋ କହିବା କଥା ଯିଏ ବି ଟପିକ କୁ ଫୋନ କର କିଛି ବାସ୍ତବତା ଆଉ କିଛି ମାନେ ଟପିକ ର ତଥ୍ୟ ଉନ୍ମୋଚନ କରନ୍ତୁ, ନୂଆ ନୂଆ ଟିକେ ନୂଆ ତଥ୍ୟ ଉତ୍ପାଦନ କରନ୍ତୁ ଟପିକ ମାଧ୍ୟମ ସହିତ ଖାପ ଖାଇଲା ଭଳିଆ।
0: ଠିକ ଅଛି ଭାଇ, ସମସ୍ତଙ୍କର ନିଜ ନିଜର ଶୈଳୀ, ନିଜ ନିଜର ଇଏ, ଏମିତି ହିଁ ଏଇ ବାସ୍ ମିଠା ମିଠା ଅଭିଯୋଗ, ମିଠା ମିଠା କଥା ଭିତରେ ହିଁ ଆପଣମାନଙ୍କ ସହିତ କଥାବାର୍ତ୍ତା ଚାଲିଥିବ।
1: ଆଜ୍ଞା ଦେଖନ୍ତୁ, ଡେଲି ଡେଲି ସକାଳ ହେଲା ସନ୍ଧ୍ୟା ବେଳେ ହେଲା କିଛି କିଛି ନୂଆ ନୂଆ ଟ୍ରାଫିକ ଅଛି, ଆଉ ଯଦି ନୂଆ ନୂଆ ତଥ୍ୟ ଯଦି ଉନ୍ମୋଚନ ଏଇ ସମାଜରେ ବିସ୍ତାର ନ କରିବ, ସେଇ ପୁରୁଣା ତ କଣ ହବ, ଅସୁନ୍ଦର ଦେଖାଯିବ ନା ଶୁଣିବାକୁ।
0: ଥ୍ୟାଙ୍କ ୟୁ ସୋ ମଚ୍ ଭାଇ, ଆପଣ ଏତେ କନ୍ସର୍ନ ଦେଖିଛନ୍ତି। ଆଣ୍ଡ ଆଇ ହୋପ୍ ଆପଣଙ୍କ କଥା ଆମ ସବୁ ଲିସନର ମାନଙ୍କ ପାଖରେ ବି ପହଞ୍ଚିଥିବ ଏବଂ ସମସ୍ତେ ମଧ୍ୟ ଏଇଟିକୁ ଆକ୍ସେପ୍ଟ କରିବେ। ଆଣ୍ଡ
1: ମ୍ୟାମ୍ ଆଉ ଗୋଟେ କଥା ହେଲା, ମୁଁ ଆପଣଙ୍କ ଇଏ ମାଧ୍ୟମରେ ମୁନ୍ନା ପଣ୍ଡା ଭାଇଙ୍କୁ ମୁଁ ଧନ୍ୟବାଦ ଦଉଛି, ସେ ତାଙ୍କ ମାନେ ଆଚରଣକୁ ସୁଧାରିଛନ୍ତି।
0: ଠିକ ଅଛି ଭାଇ, ଆମେ ଏସବୁକୁ ତ ଆଲାଉ କରିବା ନାହିଁ, ବଟ୍ ଆପଣ ଟପିକ ବିଷୟରେ ଏତେ ସୁନ୍ଦର କଥା,
1: ବହୁତ ଧନ୍ୟବାଦ।

0: ବି ସେ ତାଙ୍କ ମାନେ ମାନେ ସେ ଯୋଉ ଉନ୍ମୋଚନ କରନ୍ତି ଯୋଉ ଟପିକ କୁ ତା ଭିତରେ ସୁଧାର ଆଣିଛନ୍ତି, ବହୁତ ବହୁତ ଧନ୍ୟବାଦ ତାଙ୍କୁ।
1: ଠିକ ଅଛି, ଆପଣଙ୍କ କଥା ନିହାତି ଭାବରେ ତାଙ୍କ ପାଖରେ ପହଞ୍ଚି ଯାଇଥିବ ଆଣ୍ଡ ଥ୍ୟାଙ୍କ ୟୁ ସୋ ମଚ୍ ଆମ ସହିତ ଏତେ ସୁନ୍ଦର ସୁନ୍ଦର କଥା ସେୟାର କରିଥିବାରୁ।
0: ନମସ୍କାର ଆଜ୍ଞା, ରହିଲି।
1: ସୋ ଏଥିଲେ ପ୍ରଶାନ୍ତ ଭାଇ। ସୋ ଆପଣ ମଧ୍ୟ ଫଟାଫଟ ଡାଏଲ କରିଦିଅନ୍ତୁ, ହାଫ୍ ଅଫ୍ ଟାଇମ୍ ସରି ଆସିଛି। ଡାଏଲ ଇନ୍ ଲାଇଭ୍ ଚାଟ୍ରେ ଆଉ ହାଫ୍ ଅଫ୍ ଟାଇମ୍ ଅଛି, ସୋ ଫଟାଫଟ ସେୟାର କରିଦିଅନ୍ତୁ। ଏଇ ବର୍ଷ ପାଣିକି ସାଇତି ରଖି କେମିତି ଆମେ ୟୁଜ୍ କରିପାରିବା, ଡାଏଲ କରନ୍ତୁ ନମ୍ବର 0671230315।

0: ହେଇଛନ୍ତି ଆମର ନେକ୍ସଟ କଲର୍। ଚାଲନ୍ତୁ କଥା ହେଇଯିବା, କିଏ ଅଛନ୍ତି ଆମ ସହିତ। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ନମସ୍କାର, ଜୟ ଜଗନ୍ନାଥ। ଗୁଡ୍ ଇଭିନିଂ।
0: ଗୁଡ୍ ଇଭିନିଂ
1: ବଳରାମ ବେହେରା କହୁଛି, ଖୋର୍ଦ୍ଧା ଜିଲ୍ଲା। ଆମର ବଳରାମ ବେହେରା କହୁଥିଲି, ବଳରାମ ବେହେରା ଭିଲେଜ ଆଣ୍ଡ ପୋଷ୍ଟ ଆରିଗମ ଡିପୋସାଇ ଥାୟା ପିଚୁକୁଳି ବେଗୁନିଆ ଥାନା ବୁଲଗଡ଼ ଜିଲ୍ଲା ଖୋର୍ଦ୍ଧାରୁ।
0: ବଳରାମ ଭାଇ ଆମ ଶୋକୁ ୱେଲକମ। ଫାଷ୍ଟ ତ ବାସ୍ ଆପଣଙ୍କୁ ଗୋଟେ ରିକ୍ୱେଷ୍ଟ, ଆପଣ ଫୋନକୁ ଟିକେ ଆପଣଙ୍କ ଠୁ ଦୂରରେ ରଖନ୍ତୁ, ସୋ ଦ୍ୟାଟ୍ ଆପଣଙ୍କ କଥା ଆମକୁ କ୍ଲିୟରଲି ଶୁଣାଯିବ ଆଣ୍ଡ ଆମେ କଥା ହେବା। ସୋ ଭାଇ, ଆପଣଙ୍କ ପଟରେ ବର୍ଷା ହଉଛି ନା ନାହିଁ?
1: ବର୍ଷା ଚାଲିଛି
0: ତ କଣ କହିବେ ଆଜିର ଟପିକ ବିଷୟରେ? କେବେ ବର୍ଷା ପାଣିକୁ ରଖିକି ୟୁଜ୍ କରିଛନ୍ତି?
1: ବର୍ଷା ପାଣି ବିଭିନ୍ନ ପ୍ରକାର ସଂଗ୍ରହ କରାଯାଏ, କିଏ ବିଲରେ ରଖେ, କିଏ ଫୁଲ ଗଛରେ ମଡେଇବା ପାଇଁ ପାଣି ରଖେ। ଆମର ଏଠି ଗୋଟେ ଘରେ ଆମେ ୟୁଜ୍ କରୁ କେମିତି, ମାନେ ଆମର ଗାଁ ମାନଙ୍କରେ ଏବେ ସେ ଛାତ ଘର ପ୍ରାୟ ହେଇଗଲାଣି। ଆଗେ କଣ ହଉଥିଲା, ଟାଇଲ ଘର ପାଣି ମାନେ ଟାଇଲ ଘର ଯୋଉ ହୁଏ, ସବୁ ଟାଇଲ ଘର ଉପରେ ଯୋଉ ପାଣିଟା ପଡେ, ପ୍ରଥମ ପାଣିଟା ସଫା ବାହାରିଗଲା ପରେ ଟାଇଲ ଉପରେ ପଡିକି ସେଟା କଣ କହନ୍ତି, ବାଲ୍ଟିରେ ସବୁ ଘରେ ଆମର ବାଲ୍ଟିରେ ସେ ପାଣିଟା ସଂଗ୍ରହ କରି ରଖନ୍ତି ପିଇବା ପାଇଁ। ଆଗେ ସବୁ ଏଟା ହଉଥିଲା, ଏବେ ଆଉ ନାହିଁ। ଆଗେ ପିଆ ପିଇ ସଂଗ୍ରହ କରି ବାଲ୍ଟିରେ ରଖାଉଥିଲା, ରୋଷେଇ କରାଉଥିଲା ସେଇ ପାଣିରେ, ବିଭିନ୍ନ ପ୍ରକାର ଘରର ବିଭିନ୍ନ ପ୍ରକାର କାମରେ ସେ ପାଣିଟା ସଂଗ୍ରହ କରି ରଖୁଥିଲା ଆମ ସବୁ ଆମ ଘର ମାନେ।
0: ଥ୍ୟାଙ୍କ ୟୁ ସୋ ମଚ୍ ଭାଇ, ଏତେ ସୁନ୍ଦର କଥା ଶେୟାର କରିଥିବାରୁ। ସେଥିଲେ ବଳରାମ ଭାଇ ଆମ ସହିତ ଶେୟାର କଲେ, ବୋଧ ହୁଏ ତାଙ୍କର କୌଣସି ଅସୁସ୍ଥତା ରହିଛି, ସେଥିପାଇଁ ବହୁତ ଧୀରେ ଧୀରେ କଥା ହେଉଥିଲେ, ବଟ୍ ଜଲ୍ଦି ଜଲ୍ଦି ସୁସ୍ଥ ହେଇଯାଆନ୍ତୁ ଯଦି ଆପଣ ଅସୁସ୍ଥ ଅଛନ୍ତି। ଆଣ୍ଡ ସୁନ୍ଦର କଥା ଶେୟାର କରିଥିଲେ କି ମାଟି ଟାଇଲର ଘର, ତା ଉପରେ ଯେତେବେଳେ ପାଣି ପ୍ରଥମ ପାଣି ଅସରେ ବାହାରିଗଲା ପରେ ଯେଉଁ ପାଣିଟି ଆସେ ସେଇଠି ବହୁତ ସ୍ୱଚ୍ଛ ଥାଏ, ତେଣୁ ସେଇ ପାଣିକୁ ଆମେ ପାନୀୟ ଜଳ ହିସାବରେ ବି ବ୍ୟବହାର କରିପାରୁ। କିନ୍ତୁ ଏବେ ଯେହେତୁ ଆମ ହାତ ପାହାନ୍ତରେ ପାଣିର ଉପଲବ୍ଧି ହେଇଛି, ତଥାପି ବର୍ଷା ଜଳକୁ ନିହାତି ଭାବରେ ବ୍ୟବହାର କରନ୍ତୁ, ଯାହାଦ୍ୱାରା ଆମେ ପାଣିକୁ ସଞ୍ଚୟ କରି ରଖିପାରିବା। ଯେଉଁ ସଷ୍ଟେନେବଲ୍ ଡେଭଲପମେଣ୍ଟ କଥା ଏବେ ଚାଲିଛି, ଆମେ ପାଣିକୁ ସଞ୍ଚୟ କରି ଆମର ଆଗାମୀ ପିଢ଼ିକୁ ଗୋଟେ ସର୍ଟେନ୍ ଆମାଉଣ୍ଟର ପାଣି ମଧ୍ୟ ଭେଟି ଦେଇପାରିବା। ସୋ ଫଟାଫଟ ଆପଣଙ୍କର ଥଟ୍ ଶେୟାର କରିଦିଅନ୍ତୁ, ଡାଏଲ ଇନ୍ ଲାଇଭ ଚିଟ୍ ଚାଟ୍ରେ ଡାଏଲ କରନ୍ତୁ ନମ୍ବର 0671-230-3153। ସୋ ଆମ ସହିତ କନେକ୍ଟ ହେଇଯାଇଛନ୍ତି ଆଉ ଜଣେ ଲିସନର, ଚାଲନ୍ତୁ ଶୁଣି ନେବା କଣ କହୁଛନ୍ତି ଆଜିର ଟପିକ ବିଷୟରେ। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଜୟ ଜଗନ୍ନାଥ, ନମସ୍କାର।
0: ନମସ୍କାର,
2: ମୁଁ କହୁଥିଲି ରେଡିଓ ଲଭର, ମୋର ମୋବାଇଲ ଲଭର, ଭୂତପୂର୍ବ କଲର, ରେଡିଓ କିଙ୍ଗ, ଇଣ୍ଟରନ୍ୟାସନାଲ କଲର, ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନର ମ୍ୟାନେଜର, ରାଜେଶ ନାୟକ ଫ୍ରମ୍ ଚର୍ଚିକା ବଜାର, ଜଗତସିଂହପୁର।
0: ରାଜେଶ ଭାଇ ଆମ ଶୋକୁ ୱେଲକମ, ଆପଣ ସବୁବେଳେ ଆମ ସହିତ କନେକ୍ଟ ହେଇଥାନ୍ତି ଆଣ୍ଡ ବହୁତ ବିନ୍ଦାସ ହେଇ କଥା ହେଇଥାନ୍ତି। ସୋ କଣ କହିବେ ଆଜିର ଟପିକ ବିଷୟରେ?
2: ସୁନ୍ଦର ଟପିକ ଆଣିଛନ୍ତି, ମୁଁ ତ ଟପିକ ଉପରକୁ ଯିବି, ତା ପୂର୍ବରୁ ଯୋଡ଼ାଏ କଥା କହିବି।
0: ଆଜ୍ଞା,
2: ଆପଣ ଟପିକ ଆଣିଛନ୍ତି ବର୍ଷା ଜଳକୁ କେମିତି ସଂଗ୍ରହ କରାଯାଏ। ଆଉ ଜଣେ ବାବୁ ଆମର ଆସିଲେ ଲଭ୍ କବିତା ପଢ଼ିଲେ, ଆପଣଙ୍କ ଗାଲ ସୁନ୍ଦର, ଓଠ ସୁନ୍ଦର, ମୁଣ୍ଡ ସୁନ୍ଦର। ଆଉ ଜଣେ ବାବୁ ଆସିଲେ ପୁରୁଣା ଯୋଉଟାକ ଆପଣଙ୍କର ଟପିକଟା ମର୍ଣ୍ଣିଂ ରୁ ଯାଇଛି, ଆମେ ବି ଟ୍ରାଏ କରୁଥିଲୁ, ତା ଉପରେ ଆସି ଘଣ୍ଟା ଚକଟା କଲେ, ଏଇଟା କିନ୍ତୁ କେତେ ଦୂର ଯୁକ୍ତିଯୁକ୍ତ। ଆପଣ ଦେଖନ୍ତୁ, ଆପଣ ତ ଲଞ୍ଚ ଖାଇସାରିଛନ୍ତି, ଡିନର ଚିନ୍ତା କରିବେ, ଆଉ ଡିନର ବେଳେ କହିବେ ମୁଁ ଲଞ୍ଚ ଖାଇନି ଆଉ ଟିକେ ଖାଇଦେବି, ସେଇଟା
0: ଟିକେ
2: ଚାରିଦିଗରୁ ଚିନ୍ତା କରିକି ଏମାନଙ୍କ କଲ୍ ନବା ଉଚିତ, ନହେଲେ ଡିସକନେକ୍ଟ କରିବା ଉଚିତ।
0: ଭାଇ ଆମ ପାଖରେ ଯେତେବେଳେ କଲ୍ ପହଞ୍ଚୁଛି ସେତେବେଳେ ତ ଆମେ

0: ଜାଣୁ ନା ନା ଯେ କଣ କିଏ କଥା ହେବେ କଣ କହିବେ।
1: ସକାଳେ ମର୍ଣ୍ଣିଙ୍ଗ ରେ ଅନୁ ମ୍ୟାଡାମ ଥିଲେ, ବର୍ତ୍ତମାନ ଆପଣ ଅଛନ୍ତି। ଅନୁ ମ୍ୟାଡାମଙ୍କ ଟପିକ ରେ ଆପଣଙ୍କ ପାଖରେ କହିବା,
0: ମୁଁ ତ କହିଥିଲି କି ନିହାତି ଆମେ ଆମ ଟପିକ ବିଷୟରେ ହିଁ କଥା ହେବା। ଯଦି ଭାଇ କହିଦେଇଛନ୍ତି ଠିକ ଅଛି, ବଟ ଆଗକୁ ମଧ୍ୟ
1: କରୁଛନ୍ତି, ଡିଷ୍ଟର୍ବ କରୁଛନ୍ତି, ମାନେ ପ୍ରୋଗ୍ରାମ ଟାକୁ ମାନେ ଗୋଳିଆ ଘଣ୍ଟା କରିଦେଉଛନ୍ତି, ମାନେ ଯେମିତି ପଙ୍କଜରେ ସେଗୁଡ଼ ଯେମିତି ଗୋଳିଆ ଘଣ୍ଟା ହୁଏନି ସେଇ ଟାଇପ୍ ର କରୁଛନ୍ତି ଆଉ।
0: ଠିକ ଅଛି ଭାଇ, ଆମେ ବସ୍ ବସ୍ ବସ୍ ଟପିକ ବିଷୟରେ ହିଁ କଥା ହେବା ଆଣ୍ଡ ଯେତେ ସମ୍ଭବ ଚେଷ୍ଟା କରିବା କି ଏଇ ଟପିକ ଭିତରେ ହିଁ ରହିବା।
1: ଆପଣଙ୍କ ଟପିକ ଉପରେ କହିବ ଭଉଣୀ, ଆମର ଗୋଟେ କଥାର ଅଛି, ରାତି ଯାକ ଅନିନ୍ଦ୍ରା ମୁଗୁରା ଗାଣ୍ଡି ମେଲା, ଏପଟେ ଅନ୍ଧୁଳି ବସେଇଥିବେ ମୁଗୁରା ବସେଇଥିବେ, ସାଡେ ଆଜ୍ଞା ମାଛ ପଶି ବାହାରି ପଳେଇଥିବ। ଆମର ହଉଛି ଉପକୂଳ ଏରିଆ, ଆମର ଜଗତସିଂହପୁର ଠାରୁ ମାତ୍ର 50-60 କିଲୋମିଟର ଦୂର। ଏହା କହନ୍ତି ଆମର ଗୋଟେ ଓଡ଼ିଆର କଥା ଅଛି, ଗାଣ୍ଡି ତଳେ ଗଙ୍ଗା, 70-80 ଘରେ 60 ଟ୍ୟୁବୱେଲ ଆଉ ଟ୍ୟାପ ପାଣି ଅଛି, ପାଣିର ଭରପୁର ଅଛି। ଆଉ ଆପଣ ଯୋଉ କଥା କହିଲେ ପାଣି ସଂଗ୍ରହ କରୁଛି, ଆପଣ ଟପିକ ଅନୁସାରେ ଲୋକ ଯିଏ ମାନେ ସେ କହୁଛନ୍ତି, ଆଉ ମୁଁ କଣ କରିବି, ମୁଁ ତ ଗୋଟେ ମାଠିଆ ନେଇ ଥୋଇଥିଲି ଛାତ ଉପରେ, ଯେ ଦେଖିଲା ବେଳକୁ ପାଣି ନାହିଁ, ମାଠିଆ ଫଟାଛି ସେଇପଟେ ଲିକେଜ କୁଆଡେ ପଳେଇଛି ଆଉ।
0: ଆଚ୍ଛା ଠିକ ଅଛି, ବଟ କେବେ ଟ୍ରାଏ କରିବେ ଯେମିତି ଯାହା ଯାହା ଆଇଡିଆ ମିଳିଛି ଆପଣଙ୍କର।
1: ସଫିସିଏଣ୍ଟ ଅଛି, ଯାହାର ପାଣି ଦରକାର 190 ଫୁଟରେ ଆମର ପାଣି ପଡିଯାଉଛି, ଆମେ ପାଣିକୁ ୱେଷ୍ଟ କରୁନି, ବରଂ ସରକାରୀ ପାଣି ଯୋଉଠି ୱେଷ୍ଟ ହଉଛି ଯାଉଛି, ଟ୍ୟାପ ଖୋଲା ଅଛି କି ଲାଇଟ ଜଳୁଛି ଷ୍ଟ୍ରିଟ ଲାଇଟ, ତାକୁ ବନ୍ଦ କରିବା
0: ଉଚିତ।
1: ତା ବୋଲି ନୁହଁ ଯେ ଆପଣ ଟପିକ ରଖିଛନ୍ତି, ମୁଁ ଆପଣ ଢାବା ମାରି କହିବି ହଁ ମୁଁ ପାଣି ସଂଗ୍ରହ କରୁଥିଲି, ସାଇକେଲ ଦଉଛି ଗାଡି ଦଉଛି, ଏଇଟା ଠିକ ନୁହଁ। ତେଣୁ ଟପିକ ଉପରେ କରନ୍ତୁ ଆଉ ପ୍ରପର ପରିଚାଳନା କରନ୍ତୁ, ଯୋଉଟାକ ଆଡୁସାଡୁ ଯିଏ ଗପୁଛନ୍ତି ସେଟା ଡିସକନେକ୍ଟ କରିବା ଉଚିତ ବୋଲି ମୁଁ ଭାବୁଛି।
0: ଠିକ ଅଛି, କିନ୍ତୁ ଆମେ ତ ଏମିତି ସମସ୍ତଙ୍କୁ ଡିସକନେକ୍ଟ କରିପାରିବା ନାହିଁ।
1: ଭାଇ ସମସ୍ତେ କଲ କଲେ, ଆରେ ଚାଲୁନି କହୁଛି।
0: ଠିକ ଅଛି ଭାଇ, ଏମିତି ଏମିତି ସମସ୍ତେ ସମସ୍ତଙ୍କ ପ୍ରତି ଯଦି ଆମେ କରିବା ତ ସୋ ଚାଲିପାରିବନି, କିନ୍ତୁ ଆମେ ସମସ୍ତଙ୍କୁ ଟ୍ରାଏ କରୁଛେ କଥା କହିବା ପାଇଁ ଆଣ୍ଡ ଯେତେ ଟପିକ ବିଷୟରେ କଥା ହେବା।
1: ଅନ୍ୟମାନେ କଲ କଲା ତମର କଣ ବିନ୍ଦା ଉଠୁଛି?
0: ଠିକ ଅଛି ଭାଇ, ଠିକ ଅଛି,
1: ଆଗକୁ ଜୟ ଜଗନ୍ନାଥ,
0: ଜୟ ଜଗନ୍ନାଥ। ସୋ ପ୍ଲିଜ ପ୍ଲିଜ ପ୍ଲିଜ ମୋର ଗୋଟେ ହିଁ ରିକ୍ୱେଷ୍ଟ ରହିବ ଆପଣମାନଙ୍କୁ କି ଆମେ ଆପଣଙ୍କ ପାଇଁ ହିଁ କେତେ ଭାବି ଚିନ୍ତି ଚିନ୍ତା କରି ଆପଣମାନଙ୍କୁ ଭଲ ଲାଗିବା ଭଳି ଏବଂ ଆପଣମାନଙ୍କୁ ସୁହାଇବା ଭଳି ବିଷୟବସ୍ତୁ ଆଣୁଛୁ ଆପଣଙ୍କ ପାଖକୁ, ଯେମିତି ଆପଣମାନେ ଏଣ୍ଟରଟେନ୍ ହୋଇପାରିବେ। ସୋ ପ୍ଲିଜ ଆପଣଙ୍କୁ ଆପଣଙ୍କ ହୋଷ୍ଟ ଆଣ୍ଡ ଦୋସ୍ତର ରିକ୍ୱେଷ୍ଟ, ସୋ ଟପିକ ବିଷୟରେ ହିଁ ଆମ ସହିତ କଥା ହୁଅନ୍ତୁ, କାହା ପ୍ରତି କାହାର କୌଣସି ଅଭିଯୋଗ ରଖନ୍ତୁ ନାହିଁ, କେବଳ ହିଁ କେବଳ ଏଣ୍ଟରଟେନ୍ ହୁଅନ୍ତୁ, ସବୁବେଳେ ହସୁଥାନ୍ତୁ ଆଣ୍ଡ ସବୁବେଳେ ଆମକୁ ଶୁଣୁଥାନ୍ତୁ, ମ୍ୟୁଜିକକୁ ଏଞ୍ଜୟ କରନ୍ତୁ, ନିଜର ଲାଇଫକୁ ଏଞ୍ଜୟ କରୁଥାନ୍ତୁ। ସୋ ଡାଇଲ ଇନ୍ ଲାଇଫ ଚିଟ୍ଚାଟ୍ ଆଗକୁ ତ ଜାରି ରହିବ, ବଟ୍ ଏବେ ନେଇଯିବା ଗୋଟେ ଛୋଟ ମ୍ୟୁଜିକାଲ ବ୍ରେକ୍, ବଟ୍ କୁଆଡେ ବି ଯିବେନି, ମୁଁ ପୁଣି ୱାପସ ଆସିବି ୱିଦିନ୍ ସମ୍ ମିନିଟ୍। ସୋ ଷ୍ଟେ ଟ୍ୟୁନ୍ 200.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

0: ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି ଆପଣଙ୍କର ଫେଭରେଟ୍ ମ୍ୟୁଜିକାଲ ଏଫ୍ଏମ୍ ଷ୍ଟେସନ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସେ ଦିଲ୍ତାକ୍। ସୋ ଚାଲିଛି ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଆଣ୍ଡ ଏବେ ରହିଛି ବର୍ଷାତ କା ମୌସମ ଆଣ୍ଡ ଏଇ ବର୍ଷା ପାଣି କେବଳ ଆମକୁ ରିମ୍ଝିମ୍ ଶବ୍ଦରେ ଭିଜାଏ ସେଇଟା ନୁହେଁ, ଏଇ ବର୍ଷା ପାଣିର ଢେର ସାରା ୟୁଜ୍ ବି ରହିଥାଏ। ସୋ ଆପଣମାନେ ଜଲ୍ଦି ଜଲ୍ଦି ସେୟାର କରିଦିଅନ୍ତୁ ମୋ ସହିତ ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ରେ ଏଇ ବର୍ଷା ପାଣିକୁ ସାଇତି ରଖି କେମିତି କରିଥାନ୍ତି ଆପଣ ୟୁଜ୍। ସୋ ଡାଇଲ୍ କରନ୍ତୁ ନମ୍ବର 0671230315। ସୋ ଆମ ସହିତ କନେକ୍ଟ ହେଇଯାଇଛନ୍ତି ଆମର ନେକ୍ସଟ କଲର, ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ, ଗୁଡ ଆଫ୍ଟରନୁନ୍, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ହ୍ୟାଲୋ, ଆପଣ ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ।
1: ମୁଁ ଚୌପଡ଼ା କଟକରୁ ମୋହିନୀ ବେହେରା କହୁଥିଲି।
0: ମୋହିନୀ ଭଉଣୀ, ଆପଣଙ୍କୁ ଆମ ଶୋ କୁ ୱେଲକମ୍। ଆଜି ବର୍ଷା ହେଉଛି ଆପଣଙ୍କ ପଟରେ?
1: ଆଜ୍ଞା।
0: ତ କଣ କହିବେ ଆଜିର ଟପିକ ବିଷୟରେ?
1: ଟପିକରେ ବର୍ଷା ପାଣି, ବର୍ଷା ହେଲେ ମୁଁ ବର୍ଷା ପାଣି ରଖିକିରି ମୁଁ ବାସନ କୁସନ ମାଜିବାକୁ ଭଲ ପାଏ, ମାନେ ପାଣି ବୋହିକି ଆଣିବାକୁ ପଡେ ତ ମତେ, ଆଉ ମୁଁ ସେଇଥିପାଇଁ ବର୍ଷା ପାଣି ସାଇତି ରଖିଦିଏ, ବାସନ କୁସନ ଧୁଆଧୁଇ କରିବାକୁ ସବୁ ରଖେ।
0: ଆଚ୍ଛା,
1: ଆଉ ଅପା ମୁଁ ଗୋଟେ ଗୀତ ବୋଲିବି
0: ଭଉଣୀ, ସମୟରେ ତ ବହୁତ କମ ସମୟ ରହିଛି, ଆମେ ଆଉ କେବେ ଚେଷ୍ଟା କରିବା ଭଉଣୀ, ପ୍ଲିଜ ଆପଣ ବି ଆମକୁ ବୁଝିବାକୁ ଚେଷ୍ଟା କରନ୍ତୁ, କାରଣ ବିଷୟ ସମ୍ପର୍କିତ ମତାମତ ଦେବାକୁ ବହୁତ ଲିସନର ଆମ ସହିତ ଅଛନ୍ତି ଏବଂ ଆମ ସହିତ କନେକ୍ଟ ହେବାକୁ ମଧ୍ୟ ଚେଷ୍ଟା କରୁଛନ୍ତି। ସୋ ସରି ଭଉଣୀ, କିନ୍ତୁ ଆଉ କେବେ ଆମେ ଚେଷ୍ଟା କରିବା। ସୋ ଯଦି ଟପିକ ବିଷୟରେ ଆଉ କିଛି କହିବାକୁ ଚାହୁଁଛନ୍ତି ଆପଣ କହିପାରିବେ, ପ୍ଲିଜ ପ୍ଲିଜ ପ୍ଲିଜ ବୁଝିବାକୁ ଚେଷ୍ଟା କରନ୍ତୁ।
1: ହଉ ଆଜ୍ଞା, ଆପଣ ଯେତିକି ରିକ୍ୱେଷ୍ଟ କରୁଛନ୍ତି ନ କହିବି ଆଉ।
0: ଠିକ ଅଛି ଭଉଣୀ, ମନ ଦୁଃଖ କରନ୍ତୁ ନାହିଁ, ନିହାତି ନିହାତି ଆପଣଙ୍କ ସହିତ ଆଉ କେବେ ଆମେ କଥା ହେବା। ସିଓର, ସୋ ଥ୍ୟାଙ୍କ ୟୁ ସୋ ମଚ ଆମକୁ ବୁଝିଥିବାରୁ, ଆମକୁ ଏମିତି ଏମିତି ଭଲ ପାଇବା ଦଉଥାନ୍ତୁ।
1: ଆଜ୍ଞା,
0: ସୋ ଏଥିରେ

0: ଭୁଲି ଯାଇଛନ୍ତି ଆମର ନେକ୍ସଟ କଲର୍ ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ ଅଛନ୍ତି ଆମ ସହିତ, କୋଉଠି ଅଛନ୍ତି?
1: ନମସ୍କାର, ସୁରେନ୍ଦ୍ର ପାତ୍ର କହୁଥିଲି ଯାଜପୁର ବୈତରଣୀ ରୋଡରୁ।
0: ସୁରେନ୍ଦ୍ର ଭାଇ, ଆମ ଶୋ କୁ ୱେଲକମ୍। କଣ କହିବେ ଆଜିର ଟପିକ ବିଷୟରେ?
1: ଆଜ୍ଞା, ମୋ କଲ୍ ବହୁତ ଦିନ ପରେ ଲାଗିଲା, ପୁରା 15 ଦିନ ହେଇଗଲାଣି। କଣ କରିବି ମାନେ ମୁଣ୍ଡ ପିଟି ଦେବାକୁ ଇଚ୍ଛା ହଉଛି।
0: ନାଇଁ ଭାଇ, ଏମିତି ସବୁ ଶ୍ରୋତା ମାନଙ୍କର ସୁଅ ଛୁଟୁଛି ଆମ ପାଖକୁ, କଲ୍ ଆସୁଛି, ତ ତା ଭିତରେ ନିହାତି ହୁଏତ ଆପଣଙ୍କର କଲ୍ଟି ଲାଗିନଥିବ। ବଟ୍ ଯା ହଉ, ଆଜି ତ ଆପଣ ଆମ ସହିତ କନେକ୍ଟ ହେଇଯାଇଛନ୍ତି, ତ ଫଟାଫଟ ଆଜିର ଟପିକ ବିଷୟରେ କଥା ହେଇଯିବା।
1: ବାଦିଲା ଭଳିଆ ଲାଗୁଛି କଥାଟା ଆଉ, ଜମା ବି ହେଇଗଲା, ମୁଁ ଲଗେଇ ଲଗେଇ ଲଗେଇ ପୁରା ହତାଶ ହେଇଯାଉଛି ବରଂ।
0: ନାଇଁ ନାଇଁ, ଜମା ବି ହତାଶ ହୁଅନ୍ତୁନି, ଆପଣ ଆମ ସହିତ ସବୁବେଳେ ଦୈନିକ 2 ଥର ରହୁଛି ଡାଇଲ ଇନ୍ ଲାଇଫ ଚିଟ୍ଚାଟ୍, ନିହାତି ଭାବରେ ଏମିତି ଟ୍ରାଏ କରୁଥାନ୍ତୁ। ଦେଖନ୍ତୁ, ଆଜି ଲାଗିଯାଇଛି ଆପଣଙ୍କ କଲ୍ ଏବଂ ଆମେ କଥା ହେଇଯିବା, କାରଣ ବହୁତ କମ୍ ସମୟ ରହିଛି। ସୋ କଣ କହିବେ ଆଜିର ଟପିକ ବିଷୟରେ?
1: ଆଜ୍ଞା, ମୁଁ ଆମ ମାନେ ଆମ ବାଡିରେ ରଖିଛି ଗୋଟେ ବଡ କୁଣ୍ଡଟେ ବନେଇଛି ମୁଁ, ଆଉ ସେ କୁଣ୍ଡ ଆମର ଯେବେଠୁ ହେଲାଣି ପାଇଖାନା ବନା ହେଇଥିଲା, ଟ୍ୟୁବେଲ ଖୋଳା ହେଇଥିଲା, ସେବେଠାରୁ ସେଟା ଅଛି। ବହୁତ ବଡ କୁଣ୍ଡଟେ, କାହିଁକି ମୁଁ ଟିକେ ଗଛ ପ୍ରେମୀ, ତ ଫୁଲ ଗଛ ହେଲା, ଫଳ ଗଲା, ଛୋଟ ଛୋଟ ଗଛ ସବୁ ପନିପରିବା ସବୁ ଲଗେଇଛି ବାଡିରେ, ମୁଁ ନିଜେ ଲଗାଏ। ତ ସେ ଗଛ ମାନଙ୍କର ପାଣି କେତେବେଳେ ସାର ଫାର ପଡିବ କି ମସଲା ପଡିବ କି ରାସାୟନିକ କଣ ଆଣିଥିବି, ସବୁ ପୋକ ଫୋକ ଲାଗିଲେ ତ ମୁଁ ସେଠି ହାତ ଧୋଇବେ ନିଜେ, ତାକୁ ପାଣିରେ ଗୁଳେଇକି ବି ସ୍ପ୍ରେ କରେ। ଆଉ ବେଳେ ବେଳେ ବି ଆମର ଯୋଉ ମାନେ ଥାଳି ଫାଳି ଅଇଁଠା ପଇଁଠା ସବୁ ହେଲେ ନେଇ ଘରେ
0: ଆଗେ
1: ସେଠି ଧୁଅନ୍ତି, ତାପରେ ଟ୍ୟୁବେଲ ପାଣିରେ ହାଉସ କରିକି ଭଲ ପରିଷ୍କାର ପାଣିରେ ଧୁଅନ୍ତି।
0: ଯା ହଉ, ବର୍ଷା ପାଣିର ଏତେ ସୁନ୍ଦର ୟୁଜ୍, ତା ମାନେ ଆପଣଙ୍କର ଫୁଲ ଗଛ ଗୁଡିକ ମଧ୍ୟ ବର୍ଷା ପାଣି ପାଇକି ନିହାତି ପାଣିର ଅପଚୟ ମଧ୍ୟ ହେବ ନାହିଁ, କାରଣ ଗଛକୁ ବଢିବାକୁ ହେଲେ ସଫିସିଏଣ୍ଟ ଆମାଉଣ୍ଟର ପାଣି ଦରକାର ଥାଏ। ସୋ ଥ୍ୟାଙ୍କ ୟୁ ସୋ ମଚ୍ ଆପଣ ଏତେ ସୁନ୍ଦର କଥା।
1: ହଁ,
0: ଅଲରେଡି କୁଣ୍ଡରେ ଭର୍ତ୍ତି ହେଇଯାଏ। ହଁ, ତ ଥ୍ୟାଙ୍କ ୟୁ ସୋ ମଚ୍ ଏତେ ସୁନ୍ଦର ସୁନ୍ଦର ଆଇଡିଆ ରଖିଥିବାରୁ ଏବଂ ଏତେ ସଚେତନ ଭାବରେ ବର୍ଷା ଜଳକୁ ୟୁଜ୍ କରୁଥିବାରୁ। ନମସ୍କାର। ସୋ ଏଥିଲେ ସୁରେନ୍ଦ୍ର ଭାଇ ଆମ ସହିତ କନେକ୍ଟ ହେଇଥିଲେ ଏବଂ କଥା ହେଲେ କି କେମିତି ସେ ତାଙ୍କର ଗୋଟିଏ କୁଣ୍ଡ ବନେଇ ଦେଇଛନ୍ତି ଏବଂ ସେଥିରୁ ହିଁ ଜଳକୁ ୟୁଜ୍ କରୁଛନ୍ତି। କିନ୍ତୁ ଏଇ ବର୍ଷା ଦିନେ ଯଦି ଆପଣ କୌଣସି ପାତ୍ର ରଖିଛନ୍ତି ବର୍ଷା ପାଣିକୁ ୟୁଜ୍ କରିବା ପାଇଁ, ମେକ୍ ସିଓର ସେଇ ପାଣିକୁ ଆପଣ ବଦଳାଉଥାନ୍ତୁ, କାରଣ ସେଠି ଯଦି ପାଣି ଜମିଯାଏ ତେବେ ଏଇ ବର୍ଷା ଦିନେ ମଶା ଏସବୁ ଜରିଆରେ ରୋଗ ମଧ୍ୟ ବ୍ୟାପିବାର ସମ୍ଭାବନା ଥାଏ। ବର୍ଷା ଜଳକୁ ସାଇତି ରଖନ୍ତୁ, କିନ୍ତୁ ସବୁବେଳେ ସଚେତନ ରୁହନ୍ତୁ, ସତର୍କ ରୁହନ୍ତୁ ଏବଂ ସେହି ବର୍ଷା ଜଳକୁ ବାରମ୍ବାର ବଦଳେଇ ତା ଦେହରେ ପୁଣି ବର୍ଷା ଜଳକୁ ଭର୍ତ୍ତି କରିବା ପାଇଁ ଚେଷ୍ଟା କରନ୍ତୁ। ସୋ କଣ ରହିଛି ଆପଣଙ୍କର ମତାମତ ଏହି ବର୍ଷା ଜଳକୁ ସାଇତି ରଖି ୟୁଜ୍ କରିବା ବିଷୟରେ, ଫଟାଫଟ ଡାଏଲ କରିଦିଅନ୍ତୁ ନମ୍ବର 0671230315।

0: କଥା ହେଇଯିବା ଆମର ନେକ୍ସଟ କଲର୍ଙ୍କ ସହିତ। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, ନମସ୍କାର। କିଏ କହୁଛନ୍ତି? କିଏ କହୁଛନ୍ତି? କୋଉଠୁ କହୁଛନ୍ତି?
1: ମୁଁ ଆଜ୍ଞା ସଫାରୁ, ସଫା ଟାଙ୍ଗି କଟକ ପ୍ରମୋଦ ଉଦ୍ୟାନ ପାଖାପାଖି, ପ୍ରମୋଦ କୁମାର ବେହେରା, ସଫା ଟାଙ୍ଗି କଟକରୁ
0: କହୁଛି। ପ୍ରମୋଦ ଭାଇ, ଆମ ଶୋ କୁ ୱେଲକମ୍। କଣ କହିବେ ଆଜିର ଟପିକ ବିଷୟରେ?
1: ଅନେଶତ ବାତ୍ୟା ପୂର୍ବରୁ ଚାଳ ଘର ଥିଲା, ଚାଳରୁ ଯୋଉ ପାଣି ବାହାରୁଥିଲା ତା ଦେହରେ ମଧ୍ୟ ବାସନ ଭୂଷଣ, ପ୍ରଥମେ ମାମା ମା କହୁଥିଲେ ଯେ ନାଇଁ ସେଇ ବାସନ ଭୂଷଣ ଗୁଡ଼େ ତା ଦେହରେ ଢାଳି ଦିଅନ୍ତୁ। ବର୍ତ୍ତମାନ କୋଠାଘର ହେଇଗଲା 20 ବର୍ଷ ପରେ, ପ୍ରାୟ ସବୁବେଳେ କୋଠାଘର ପାଇପ୍ ଯୋଗୁଁ ଯୋଉ ପାଣି ଆସୁଛି ତାକୁ ମଧ୍ୟ ସେମିତି ଆମେ ଢାଳି ଦଉଛୁ, କିନ୍ତୁ ସବୁଠୁ କଷ୍ଟ ହଉଛି ଖରାଦିନେ।
0: ତେଣୁ
1: ଖରାଦିନେ ଆମେ ଯୋଉ ପାଇପ୍ରେ ରଖିଛୁ ଉପରେ ଯୋଉ ଉପର ପାଣିଟା, ଛାତ ପାଣିଟା, ତାକୁ ପାଇପ୍ ଦ୍ଵାରା ତାକୁ ସଂଗ୍ରହ କରିଦଉଛୁ ଏବଂ ଆବଶ୍ୟକ କାର୍ଯ୍ୟରେ ଲଗଉଛୁ ଆଉ।
0: ଏତିକି
1: କଥା।
0: ଥ୍ୟାଙ୍କ ୟୁ ସୋ ମଚ୍ ଭାଇ, ଏତେ ଫଟାଫଟ ଆମ ସହିତ ଏତେ ସୁନ୍ଦର ଥଟ୍ସ ଶେୟାର କରିଛ।
1: ଆମେ 20-20 ମ୍ୟାଚ୍ ଖେଳିବା ପଡ଼ିବ, ଟେଷ୍ଟ ଇନିଂସ ଖେଳିବା ପଡ଼ିବ ନାହିଁ କି ୱାନ୍ ଡେ ଇନିଂସ ଖେଳିବା ପଡ଼ିବ, ଅନ୍ୟ କଲର୍ ମାନେ ତା ଦେହରେ
0: ନିହାତି। ଥ୍ୟାଙ୍କ ୟୁ ସୋ ମଚ୍।
1: ସମସ୍ତେ କ୍ରୋଧାନ୍ୱିତ ହବା କଥା ନୁହଁ, ଆଜି ବଡ ଏକାଦଶୀ ଆଉ
0: ଠିକ ଅଛି
1: ଚାଲିଛି, ତେଣୁ କ୍ରୋଧାନ୍ୱିତ ହୋଇ ମିଠା ମିଠା ଭାବରେ ଆମର କାର୍ଯ୍ୟକଳାପ ପୂର୍ବୀ ବ୍ୟବହାର ଗୁଡିକୁ ନେବାକୁ ପଡିବ। ତେଣୁ ଧନ୍ୟବାଦ,
0: ଧନ୍ୟବାଦ
1: ମ୍ୟାଡମ୍, ରହୁଛି। ନମସ୍କାର, ପ୍ରମୋଦ କୁମାର ବେହେରା, ସଫାଟାଙ୍ଗି କଟକ।
0: ନମସ୍କାର। ସୋ ଏଥିରେ ପ୍ରମୋଦ ଭାଇ, ସୋ

0: ଏମିତି ହିଁ ଫଟାଫଟ ପ୍ଲିଜ ପ୍ଲିଜ ପ୍ଲିଜ ଏମିତି ଫଟାଫଟ ଟପିକ ବିଷୟରେ କହିଦିଅନ୍ତୁ ଆପଣଙ୍କର କଣ ରହିଛି ମତ ଆଣ୍ଡ ଡାଏଲ କରନ୍ତୁ ନମ୍ବର 0671230315 3। ନେଇଯିବା ନେକ୍ସଟ କଲ୍ଟି ଦେଖିନେବା କିଏ କୋଉଠୁ ଯୋଡି ହେଇଛନ୍ତି ଆମ ସହିତ। ହ୍ୟାଲୋ, ଗୁଡ ଆଫ୍ଟରନୁନ୍, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ହ୍ୟାଲୋ, ଶୁଭ ସନ୍ଧ୍ୟା। ଶୁଭ ମ୍ୟାଡମ ନମସ୍କାର।
0: ନମସ୍କାର,
1: ମୁଁ ରେଡିଓ ସମ୍ରାଟ ମୁନା ଭାଇଜାନ କଟିଲା କନପୁର ଜଳସମ୍ପୁର କହୁଥିଲି।
0: ମୁନା ଭାଇ, ଆମ ଶୋ କୁ ୱେଲକମ। କଣ କହିବେ ଆଜିର ଟପିକ ବିଷୟରେ?
1: ଦେଖନ୍ତୁ ମ୍ୟାଡମ, ଆପଣଙ୍କ ଦୁଇ ପାଖରେ ବର୍ଷା ପାଣି କହୁଛି। ଦେଖନ୍ତୁ, ଖରାଦିନ ଯେତେବେଳେ ବର୍ଷା ହୁଏ, କାରଣ ବର୍ଷା ଦିନ ତ ବର୍ଷା ନିଶ୍ଚିନ୍ତ ହବ, ତାକୁ ରଖିବା ବହୁତ କଷ୍ଟକର ପାଠ। କାରଣ ଖରାଦିନ ଯୋଉ ବର୍ଷା ହୁଏ, ଆଉ ଛାତ ଉପରେ ଅତି ଚାରିପଟ କାନ୍ଥ ଦିଆଯାଇଛି, ଆଉ ପାଣି ତାକୁ ଷ୍ଟୋର କି ପନିପରିବା ଫସଲ ଲଗାଉ। କିନ୍ତୁ ବିଶେଷ କରି ବର୍ଷା ଦିନ ଗୋଟେ ହେଇଛି, କାରଣ ଆମ ପୋଖରୀ ଦିଟା ଥିଲା, ସେଠାରେ ସବୁ ଦଳ ପଳାଇ ଦିଆଗଲା, ତାକୁ ସବୁ ସଫା ସଫି କରିକି ତା ବର୍ଷା ପାଣି ତାକୁ ନାଳ ମାଧ୍ୟମରେ ଇଏ କରିକି ଆଡ଼େଇକି ପୋଖରୀ ଦିଆଯାଉଛି। ଆଉ କେତେବେଳେ ଗାଈ ଗାଧୁଆ, କେତେବେଳେ ଗାଡି ସାଇକେଲ ଧୁଆଧୁଇ, ସେ ବର୍ଷା ପାଣି ହୁଏ। କିନ୍ତୁ ବିଶେଷ କରି ପାଣିକୁ ଆମେ ଯଦି ବଞ୍ଚାଇ କହିଲେ, ଆମେ ପ୍ରଥମେ କଂକ୍ରିଟ ଜଙ୍ଗଲ ବନ୍ଦ କରିକି ମାଟିକି ବଞ୍ଚାଇବାକୁ ପଡେ, ଆଉ ଚାରିପଟ ବନ୍ଦ କରିକି ଯଦି ପାଣି ଆମେ ରଖିବା, ସେ ଭୂତଳକୁ ଯାଇକି ଆମକୁ ଭୂତଳ ପାଣି ଆମକୁ ଦେବ। କାରଣ ଆମେ ସବୁବେଳେ ଚେଷ୍ଟା କରିବା ପାଣିଟା ଯେତେ ତଳକୁ ଯିବ, ପାଣି ଯେତେ ତଳକୁ ଯିବ ଆମକୁ ସେତେ ମିଠା ପାଣି ମିଳିବ। କାହିଁକିନା ସବୁବେଳେ ତ ବର୍ଷା ହେଇପାରୁନି, ଆଉ ପୋଖରୀ ପୋଖରୀ ଯଦି ଆମେ ଖୋଳିକି ସଫିସିଏଣ୍ଟ ପୋଖରୀ ଖୋଳିବା ପ୍ରତ୍ୟେକ ଗାଁରେ, ତାହେଲେ ଆମେ ବର୍ଷା ପାଣିକି ନିଶ୍ଚିତ ଷ୍ଟକ୍ କରିବା, ତାକୁ ଖରାଦିନ ବ୍ୟବହାର କରିପାରିବା, ତାକି ଫସଲ ଫସଲ ରଖିବା। ଆଉ ଇଏ ଗାଡି ଧୁଆ ସାଇକେଲ ଧୁଆ ଇଏ ତ ସାମାନ୍ୟ କଥା, କିନ୍ତୁ ସେ ବର୍ଷା ପାଣିକି ଆମେ ବ୍ୟବହାର କରିବା ପୋଖରୀ ଖୋଳିବା ନିହାତି ପଡିବ।
0: ଆଚ୍ଛା, ନିହାତି, ଏଇଟା ଗୋଟେ ବହୁତ ଭାଷ୍ଟ ୱେ ଅଫ୍ ୟୁଜ୍ ବର୍ଷା ପାଣିର। ଥ୍ୟାଙ୍କ ୟୁ ସୋ ମଚ୍ ଭାଇ, ଗୋଟେ ବହୁତ ମାନେ ଭାଷ ଦିଗ, ଗୋଟେ ବିସ୍ତାରିତ ଦିଗକୁ ଆପଣ ନଜର ରଖିଛନ୍ତି ଏବଂ ସେୟାର ମଧ୍ୟ କଲେ କି ଯେତେ ପରିମାଣରେ ଆମେ ପୋଖରୀ ଖୋଳିବା ପ୍ରତି ଗାଁରେ, ତ ଗାଁ ହେଉ ସହର ପାଖାପାଖି ଯେଉଁଠି ବି ରହିଛି ଜାଗା, ସେଠି ଯଦି ଆମେ ପୋଖରୀ ନିହାତି ବର୍ଷା ପାଣିକୁ ଆମେ ଥ୍ୟାଙ୍କ ୟୁ ସୋ ମଚ୍ ଭାଇ ଏତେ ସୁନ୍ଦର କଥା ସେୟାର କରିଥିବାରୁ ଆଜିର ଟପିକ ବିଷୟରେ।
1: ରହୁଛି, ଆଗାକେ ପାଟି ନାଗ ଆପଣ ଭଲ ଥାନ୍ତି, ଖୁସି ଥାନ୍ତୁ, ଏମିତି ସୁନ୍ଦର ପ୍ରୋଗ୍ରାମ କରିଥାନ୍ତୁ। ରହୁଛି, ନମସ୍କାର।
0: ନମସ୍କାର, ଶୋଇଥିଲେ ମୁନା ଭାଇନା କହିଲେ କି ଯେମିତି ନିହାତି ଗୋଟେ ଲଙ୍ଗ ଟାଇମ ପାଇଁ ଆମେ ବର୍ଷା ପାଣିକୁ ୟୁଜ୍ କରିପାରିବା ଯଦି ଆମେ ଗୋଟେ ପୋଖରୀ ଖୋଳିବା ଯେତେ ପରିମାଣରେ, ଏବଂ ଏହି ପୋଖରୀକୁ ସଫା ସୁତର ମଧ୍ୟ ରଖିବା ଆମମାନଙ୍କର ଦାୟିତ୍ୱ।

0: ଫ୍ଲିପକାର୍ଟର ସିଲସିଲା ଚାଲିଛି ଏବଂ ଆଉ ବହୁତ ହି କମ୍ ସମୟ ରହିଛି, ସୋ ଫଟାଫଟ ଆପଣମାନେ କଲ୍ କରି ନିଅନ୍ତୁ ଆଣ୍ଡ କଥା ହେଇଯାଆନ୍ତୁ ଆମ ସହିତ। ସୋ ଆସିଯାଇଛି ନେକ୍ସଟ କଲ୍ଟି, ଚାଲନ୍ତୁ କଥା ହେଇଯିବା। ସୋ ମୋ ସହିତ କନେକ୍ଟ ହେଇଯାଇଛନ୍ତି ଆଉ ଜଣେ କଲର୍, ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ, ଗୁଡ ଆଫ୍ଟରନୁନ୍, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ହ୍ୟାଲୋ ଜି, ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ।
1: 230 ଡାଇଲିଂ କଲା ପରେ ମିଳିଲା, ମିଳିଛି ତ ଖୁସି ଲାଗିଛି।
0: ଯା ହଉ, ଫାଇନାଲି କନେକ୍ଟ ହେଇଗଲେ ତ ଫଟାଫଟ କଥା ହେଇଯିବା,
1: ଭାଗ୍ୟର କଥା ନା, ସୁଯୋଗ ପାଇବେ
0: ନିହାତି। ଲିସନର ମାନଙ୍କର
1: ଯୋଉ ବର୍ଷା ଜଳ ଇଏ,
0: ଆଗ ଆଗ ଆପଣଙ୍କ ନାଁ ଆଉ କୋଉଠୁ କହୁଥିଲେ କହୁଛନ୍ତି?
1: ମତେ ଖୁସି ହେଇଯାଇଛି ତା ନାଁ ଟା କହିପାରୁନି। ମୁଁ ସନ୍ତୋଷ ବେହେରା, କନ୍ତୁଲ, ଆଠଗଡ଼।
0: ସନ୍ତୋଷ ଭାଇ, ଆମ ଶୋ କୁ ୱେଲକମ୍। କଣ କହିବେ, ଟପିକ ବିଷୟରେ ଫଟାଫଟ କହିଦିଅନ୍ତୁ।
1: ବର୍ଷା ଜଳ ଦିଦି, ବର୍ଷା ହେଲେ ଆମ ଘରଣୀ ବହୁତ ଖୁସି ହୁଅନ୍ତି, କାରଣ ସବୁ ଯୋଉ ବଡ ବଡ ଟପ୍ ଥିବ ଆଣିକି ରଖିଦବ, ସେ ଯୋଉ ବାସନ କୋଷ ମାଜିବ, ଏକ ଦୁଇରେ ଯୋଉ ନାଳ ଥିବ ସଫା କରିବ, ଆଉ ଅଗଣାର ଯୋଉ ଇଏ ସେଗୁଡା ସଫା କରେ, ସେମିତି ଖୁସି ଲାଗେ ଆଉ। ଆଉ ଦୀର୍ଘସ୍ଥାୟୀ ବର୍ଷା ଜଳ ରଖିବାର ସେମିତି କିଛି ବ୍ୟବସ୍ଥା ନାହିଁ, ଏବେ ତ ସବୁ ଛାତ ଘର ହେଇଗଲାଣି, ଟାଙ୍କିରେ ପାଣି ରହୁଛି, ଆଉ କୂଅରେ ତ ଯେତିକି ରହିବା କଥା ରହୁଛି ଆଉ
0: ରହୁଛି। ଠିକ ଅଛି, ତ ଯାହା ହଉ, ଆପଣ ବର୍ଷା ପାଣିକୁ ସଞ୍ଚୟ କରି ଆପଣଙ୍କ ଘରଣୀ କାମ କରନ୍ତି, ତ ଏମିତି ସବୁବେଳେ ଘରଣୀଙ୍କ ପ୍ରତି ଭଲ ପାଇବା ଥାଉ, ଆଉ ରେନ୍ବୋ ପ୍ରତି ବି ଭଲ ପାଇବା ଜାରି ଥାଉ।
1: ହଁ ଦିଦି, ନିଶ୍ଚୟ ରହିବ, ଆଉ ରହିଲି, ନମସ୍କାର, ଜୟ ଜଗନ୍ନାଥ,
0: ଜୟ ଜଗନ୍ନାଥ। ସୋ ଏଇଥିଲେ ସନ୍ତୋଷ ଭାଇ, କହିଲେ ଯେମିତି ତାଙ୍କ ଘରଣୀ ତାଙ୍କ ବର୍ଷା ଜଳକୁ ସଞ୍ଚୟ କରିକି ସେଥିରେ ଯାହା ବି ଘରର ନିତ୍ୟ ଦୈନନ୍ଦିନ କାମ ଥାଏ ସେସବୁ କରିଥାନ୍ତି, ଆଉ ବହୁତ ହି କମ୍ ସମୟ ରହିଛି ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ରେ। ସୋ ଫଟାଫଟ ଆପଣଙ୍କ ଥଟ୍ ସେୟାର କରିଦିଅନ୍ତୁ, କେବେ ବର୍ଷା ପାଣିକୁ ସାଇତି ରଖି ୟୁଜ୍

0: ସୋ ଆମ ସହିତ କନେକ୍ଟ ହେଇଯାଇଛନ୍ତି ଆଉ ଜଣେ ଲିସନର୍, ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ହ୍ୟାଲୋ ମ୍ୟାଡାମ ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ,
1: ମୁଁ ପୁରୀ ନିମାପଡ଼ା ଭିଆବାଇରୁ କହୁଛି, ଗ୍ରାମ ଭିଆବାଇ।
0: ଆପଣଙ୍କ ନାଁଟା?
1: ପାର୍ବତୀ ମହାନ୍ତି।
0: ପାର୍ବତୀ ଭଉଣୀ, ଆମ ଶୋକୁ ୱେଲକମ୍। ଆପଣଙ୍କ ପୁରୀରେ ଆଜି ତ ତାହେଲେ ଆପଣ ଜଗାଙ୍କୁ ଦର୍ଶନ କରିଛନ୍ତି ନା ନାହିଁ?
1: ନା ନା, ଯାଇନୁ ନା, ଝିଅଟା ହାଣ୍ଡିଆ ପରେ ଅଛି ତ ଗହଳି ଜାଗାକୁ, ସେଇ ଆସି ଯାଇନୁ। ଆର ବର୍ଷ କିନ୍ତୁ ଯାଇଥିଲୁ, ଦି ତିନି ବର୍ଷ ହେଲା ଗଲୁଣି, ଏ ବର୍ଷ ଆଉ ଯାଇନୁ। ଆଉ
0: ଆପଣ ତ ଜଗାର ପାଖ ଲୋକ, ସେଥିପାଇଁ ଆପଣଙ୍କର ଯେତେବେଳେ ମନ ହେଉଥିବ ଚାଲି ଯାଉଥିବେ ତାଙ୍କ ପାଖକୁ।
1: ଆଜ୍ଞା,
0: ଠିକ ଅଛି, ତାଙ୍କୁ ଦେଖିଲେ ଭେଟିଲେ ଆମ କଥା ନିଶ୍ଚୟ କହିବେ। ତ ଆଜି ଆପଣଙ୍କ ପୁରୀରେ ଆଜି ବର୍ଷା ହେଉଛି
1: ନା? ଆମର ରହିଲାଣି ଆହୁରି 50 କିଲୋମିଟର ରହିଲାଣି, 40-50 କିଲୋମିଟର।
0: ତ କେବେ ବର୍ଷା ଜଳକୁ ସାଇତି ରଖି ୟୁଜ କରିଛନ୍ତି?
1: ହଁ, ବର୍ଷା ପାଣି ତ ରଖୁଛୁ, ବର୍ଷା ପାଣି ଆଡଜଷ୍ଟ ରୁ ଗାଳୁଛି, ତାକୁ ପାଣି ରଖୁଛୁ, ବାସନ ବାସନ ମଜା ମଜି ଭାବି ହଉଛି, ଗୋଡ଼ ହାତ ବି ଧୋଉଛନ୍ତି। ଆଉ ମ୍ୟାଡମ କେମିତି ଅଛନ୍ତି?
0: ବହୁତ ବଢିଆ ଅଛି। ଏଣ୍ଡ ଯା ହଉ, ଆଜି ବର୍ଷା ପାଣି, ଏବେ ବର୍ଷା
1: ପାଣି ପରେ ମୁଁ ଫୋନ କରୁଛି, ତଥାପି ଲାଗୁନି ଆଜି କେମିତି ଲାଗିଗଲା।
0: ନିହାତି, ଶ୍ରୋତା ମାନଙ୍କର ଏତେ ଲମ୍ବା ଲାଇନ ରହୁଛି, ସମସ୍ତେ ଚେଷ୍ଟା କରୁଛନ୍ତି ଆମ ସହିତ କନେକ୍ଟ ହବା ପାଇଁ।
1: ପଚାରିବି ମ୍ୟାଡମ, ଶୁଣନ୍ତୁ,
0: ଯୋଉ
1: ଗୁରୁବାର ଦିନ ଯୋଉ ରଖିଥିଲେ, ଗୀତି ନାଚ ରଖିଥିଲେ, କୃଷ୍ଣା ସୁଦାମା ଦବ ବୋଲିକି 10ଟା ରାତିକି, କାଇଁ ଦେଲାନି ତ?
0: ସେ ବିଷୟରେ ତ ମୁଁ କହିପାରିବି ନାହିଁ, କାରଣ ସେଦିନ ତ ମୁଁ ନଥିଲି ଆପଣଙ୍କ ସହିତ, ତ ଯିଏ ଥିଲେ ହୁଏତ ସିଏ କହିପାରିବେ, ନହେଲେ ଆମର କାର୍ଯ୍ୟକ୍ରମ ନିଷ୍ପାଦିକା ମ୍ୟାଡମ୍ ଯିଏ ଅଛନ୍ତି ସିଏ କହିପାରିବେ। ସୋ ଆଇମ୍ ସରି, ମୁଁ ଏ ବିଷୟରେ ଆପଣଙ୍କ କୌଣସି ମତ ଆମ ପାଖରେ ବହୁତ କମ୍ ସମୟ ରହିଛି। ପ୍ଲିଜ୍ ପ୍ଲିଜ୍ ଭଉଣୀ, ଆଜି ତ କଦାପି ପସିବଲ ନୁହେଁ, କାରଣ ବହୁତ କମ୍ ସମୟ ରହିଛି। ଏଣ୍ଡ ଆଉ ବି ମଧ୍ୟ ଲିସନର ଆମ ସହିତ କନେକ୍ଟ ହବା ପାଇଁ ୱେଟ୍ କରିଥିବେ। ସୋ ମାତ୍ର ଗୋଟିଏ ହିଁ ମୁଁ କଲ୍ ନେଇପାରିବି, ସୋ ଗୋଟିଏ ହିଁ ନେକ୍ସଟ କଲ୍ ନେଇଯିବି, ଆଉ କେବେ ପକ୍କା ଆପଣଙ୍କ ଝିଅ ସହିତ କଥା ହେବି। ସୋ ଆଜି ପାଇଁ ଆଇ ଏମ୍ ରିଲି ସରି, ଆଣ୍ଡ ତାକୁ କହିଦେବେ, କିନ୍ତୁ ତା ପାଇଁ ଢେର ସାରା ପ୍ୟାର ଅଛି ରେନ୍ବୋ ଫ୍ୟାମିଲି ତରଫରୁ। ସୋ ନେକ୍ସଟ ଟାଇମ୍ ପକ୍କା କଥା ହେବି। ରହିଲି, ଟାଟା, ବାଏ ବାଏ, ଆଣ୍ଡ ଏନ୍ଜୟ କରିଥାନ୍ତୁ। ସୋ ଆମ ସହିତ କନେକ୍ଟ ହେଇଥିଲେ ପାର୍ବତୀ ଭଉଣୀ ପୁରୀରୁ। ସୋ ଆଉ ବହୁତ କମ୍ ସମୟ ରହିଯାଇଛି, ତେଣୁ ଗୋଟେ ଲାଷ୍ଟ କଲ୍ ହିଁ ନେଇପାରିବି। ଡାଏଲ ଇନ୍ ଲାଇଭ୍ ଚିଟ୍ଚାଟ୍ ସୋରି, ସୋ ଫଟାଫଟ ଦେଖିନେବା କିଏ ଅଛନ୍ତି ଆଜିର ଡାଏଲ ଇନ୍ ଲାଇଭ୍ ଚିଟ୍ଚାଟ୍ର ଲାଷ୍ଟ କଲର୍।

0: ଆମକୁ ମିଳିଯାଇଛନ୍ତି ଆଜି ସୋର ଲାଷ୍ଟ କଲର୍, ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ହ୍ୟାଲୋ ମ୍ୟାଡମ୍, ନମସ୍କାର, ମୁଁ ତାପସ କହୁଛି ଭୁବନେଶ୍ୱର।
0: ତାପସ ଭାଇ, ଆମ ଶୋ କୁ ୱେଲକମ୍। କଣ କହିବେ ଆଜିର ଟପିକ ବିଷୟରେ, ଫଟାଫଟ ଚୁମ୍ବକରେ କହିଦିଅନ୍ତୁ, କଣ କହିବେ ଆଜିର ଟପିକ ବିଷୟରେ?
1: ମ୍ୟାଡମ୍, ସେ ବର୍ଷା ପାଣିନୁ ସେଟା ବିସ୍ଲେରୀ ପାଣି। ଆଉ ମ୍ୟାଡମ୍, ମତେ ଗୋଟେ ଜିନିଷ ଟପିକରେ ଭଲ ଲାଗିଲାନି, ଗଣେଶ ଜଣେ ସ୍ରୋତ ଗୀତ କହିଲେ ଆପଣ ମନା କରିଦେଲେ, ସେଟା ମତେ ବିଲକୁଲ ବି ଭଲ ଲାଗିଲାନି।
0: କାରଣ ଆଜି ଆମେ ବିଷୟ ବିଷୟରେ ହିଁ କଥା ହେବା, ଏବଂ ଯେହେତୁ ଆପଣଙ୍କ ପାଇଁ ବିଷୟ ରହିଛି, ସେଥିପାଇଁ ବିଷୟରେ ହିଁ କଥା ହେବା। ଏବଂ ଆଉ କେବେ ଯଦି ଏମିତି ଆମେ ଟପିକ ଆଣିବା ଯେଉଁଥିରେ ଆପଣମାନେ ଆପଣଙ୍କର ଗୀତ ଶୁଣେଇ ପାରିବେ, ସେମିତି କୌଣସି ଟପିକ ମଧ୍ୟ ଆଣିବା ଯେଉଁଥିରେ ଆପଣ ଆପଣଙ୍କର ଗୀତ ଶୁଣେଇ ପାରିବେ। କିନ୍ତୁ ଆଜି ଯେହେତୁ ବିଷୟବସ୍ତୁ ରହିଛି, ଯିଏ ବି ଶ୍ରୋତା ଆମ ସହିତ କନେକ୍ଟ ହେଉଛନ୍ତି, କିନ୍ତୁ କ'ଣ କରିବା, ଏଇ ଯଦି ଶୁଣନ୍ତୁ, ଯଦି ମୁଁ ସେଇ ଶ୍ରୋତାଙ୍କର ଗୀତ ଶୁଣେଇଥାନ୍ତି, ସେ ଯଦି ଗୀତ ଆପଣଙ୍କ ସହିତ କଥା ହେଇପାରିନଥାନ୍ତି, କାରଣ ସମୟ ଦେଖନ୍ତୁ ଆଉ ମାତ୍ର ମାନେ 2 ମିନିଟ ହିଁ ରହିଯାଇଛି ଘଡ଼ିରେ ଆପଣଙ୍କଠୁ ବିଦାୟ ନେବାର। ସୋ ଫଟାଫଟ ଟପିକ ବିଷୟରେ କହିଦିଅନ୍ତୁ, ଆଣ୍ଡ ଆଉ କେବେ ପକ୍କା ମୁଁ ଆଇ ପ୍ରମିସ ଆଉ କେବେ ସେମିତି ଟପିକ ଆଣିବା ଯେଉଁଥିରେ ଯିଏ ଗୀତ ବୋଲିବାକୁ ଚାହିଁବେ, ଯିଏ ଯାହା ଥଟ୍ ସେୟାର କରିବାକୁ ଚାହିଁବେ, ଆମେ ସ୍ଥାନ ଦେଇପାରିବା।
1: ବିସ୍ଲେରୀ ପାଣିକି ଯୋଉଭଳିଆ ଚାହିଁବେ ସେଇଭଳିଆ ୟୁଜ୍ କରିପାରିବେ, ପିଇପାରିବେ, ଖାଇପାରିବେ, ସବୁ କରିପାରିବେ, ଆପଣ ଯୋଉଭଳିଆ ଚାହିଁବେ ସେଇଭଳିଆ ୟୁଜ୍ କରିପାରିବେ। କିନ୍ତୁ ପୋଖରୀ ଯେମିତି କହିଲେ, ପୋଖରୀରେ ପାଣି ରଖିକି ଯେମିତି ଛୋଟ ମୋଟ କାର୍ଯ୍ୟ କରନ୍ତୁ, ଗାଡି ଧୋଇବା, ଗାଈ ମଇଁଷି ଧୋଇବା, ଗୋଟେ ଗୋଟେ ଗାଁରେ ମ୍ୟାଡମ୍ ଏବେ ବି ପୋଖରୀ ପାଣି ପିଉଛନ୍ତି, ନଈ ପାଣି ଆଣିକି ପିଉଛନ୍ତି, ସତ କଥା, ସେମାନେ ଏବେ ବି।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଜିଏସ୍ଟି କାଉନସିଲ୍ ଟ୍ୟାକ୍ସକୁ ଆହୁରି ସରଳ କରିଦେଇଛି। ସରକାର ସିମେଣ୍ଟ ଉପରେ ଜିଏସ୍ଟି ଦର 28%ରୁ ହ୍ରାସ କରି 18% କରିଦେଇଛନ୍ତି। ଟ୍ୟାକ୍ସ ହ୍ରାସ ଦ୍ୱାରା ଘରୋଇ ଏବଂ ବ୍ୟବସାୟିକ ପ୍ରୋଜେକ୍ଟ

0: ଉପରେ ଚାପ କମ୍ ହେବାର ସମ୍ଭାବନା ରହିଛି। ଏହିପରି ମାର୍ବଲ ଏବଂ ଟ୍ରାବୋଟିନ୍ ବ୍ଲକ ଉପରେ ଟ୍ୟାକ୍ସର ଦର 12% ହ୍ରାସ କରି 5% କରିଦିଆଯାଇଛି, ଯେବେକି ଗ୍ରାନାଇଟ୍ ବ୍ଲକ ଉପରେ ପୂର୍ବରୁ 12% ତୁଳନାରେ ଏବେ କେବଳ 5% GST ଲାଗିବ। ଏହା ସହିତ ବାଲି, ଚୁନର ଇଟା ଓ ପଥର କାମ ଉପରେ ମଧ୍ୟ ଟ୍ୟାକ୍ସର ଦର 12% ହ୍ରାସ କରି 5% କରିଦିଆଯାଇଛି।
1: ମାସକୁ ମାସ ବିଦ୍ୟୁତ୍ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
2: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
3: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
1: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
3: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 kW ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
2: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
3: ହଁ ମାମା, ସଞ୍ଚୟ ବି ସୁବିଧା ବି।
1: ଆସୁନ 1800345678 କିମ୍ବା 1912 କଲ୍ କରି ଏହି ଯୋଜନା ବିଷୟରେ ଅଧିକ ବୁଝିବା।

ରାତି 8ଟାରେ ଶୁଣିବେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର। 8:30 ଶୁଣିବେ ଗୀତରେ ମିତରେ। ରାତି 9ଟାରେ ଶୁଣିବେ ଦ ଆକାଶବାଣୀ ପଡ଼କାଷ୍ଟ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଅଭୁଲା ସ୍କୃତି ଶୁଣିପାରିବେ ରାତି 9:30। ଶୁଣିଲେ ଆଜି ଏବଂ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନା।

0: ଟିମ୍ କରିଛନ୍ତି 100.4 ଆକାଶ ପାଣି ଏଫ୍ଏମ୍ ରିନ୍ବୋ କଟକ ଦିଲ୍ ସି ଦିଲ୍ ତାକ୍ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ବାଜିବାକୁ ଯାଉଛି ସନ୍ଧ୍ୟା 6:10 ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 99ତମ ଭାଗ ଏବଂ ପରେ ପରେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ
1: ଏପିସୋଡ୍ 89 8 9

ମସ୍ତକେ ଶୋଭା ପାଇ ସୁବର୍ଣ୍ଣ କିରୀଟ କର୍ଣ୍ଣେ କୁଣ୍ଡଳ ଯେ ଚମକଇ ଭଳି ଶ୍ରୀପଦରେ ଶୋଭେ ସୁନାର ଡାଳିଆ ଦେଖି ମଜିଗଲା ମନର କଳି। କୋଟି ଜନ୍ମର ପୁଣ୍ୟ ଫଳ ହେଲେ ଏ ଦୁର୍ଲଭ ଦର୍ଶନ ଭାଗ୍ୟରେ ମିଳେ। ଜଗନ୍ନାଥ ହେ ମୋର ଦୁଃଖ ହରିନିୟ, ଚରଣରେ ଦିଅ ଶେଷ ସ୍ଥାନ।

0: ସେ କାଳିଆ କାହ୍ନୁ ରାଜାଧିରାଜ ଗୋଟିଏ ଓଡ଼ିଆର ମୌଡ଼ମଣି କାଳିଆ ସାଆନ୍ତଙ୍କ ଚରଣରେ ପ୍ରଣାମ ଜଣାଇ ଶେଷ କରୁଛୁ ଆଜି ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଶ୍ରୀମନ୍ଦିର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦେଉଛନ୍ତି ଦର୍ଶନ। ମନ୍ କି ବାତ୍ର 136ତମ ସଂସ୍କରଣରେ ଆସନ୍ତାକାଲି ଦେଶବାସୀଙ୍କୁ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ ସଶକ୍ତ ସାମଗ୍ରିକ ଓ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ରାଷ୍ଟ୍ରର ମୂଳଦୁଆ। ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 6ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ବିସ୍ତୃତ ସମ୍ବାଦ, ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି। ରଥ ଉପରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ହୀରା ନୀଳା ମୋତି ମାଣିକ୍ୟ ଖଚିତ 138 ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ସଜିତ କରାଯାଇଛି। ଶ୍ରୀଜୀଉମାନଙ୍କ ସୁନାବେଶ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରବଳ ଜନସମାବେଶ ଦେଖିବାକୁ ମିଳିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁନା କିରୀଟ, ଶ୍ରୀପୟର, ଶ୍ରୀଭୁଜ, ଆଡ଼କାନି, ତିଳକ, ଜୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି, ଶ୍ରୀବଳଭଦ୍ରଙ୍କୁ କୁଣ୍ଡଳ, ରତ୍ନଖଚିତ ଘାଗଡ଼ାମାଳି, କଦମ୍ବମାଳି, ହଳ ମୁଷଳ, ଚନ୍ଦ୍ରସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ଦେବୀ ସୁଭଦ୍ରାଙ୍କୁ କାନ, ଘାଗଡ଼ାମାଳି, ସେବତୀମାଳି, ତଗଡ଼ି ଆଦି ଅଳଙ୍କାରରେ ଆଭୂଷିତ କରାଯାଇଛି। ତିନି ରଥରେ ରଥାରୂଢ଼ ଦାରୁ ଦେବତାଙ୍କୁ ପାଳିଆ ପୁଷ୍ପାଳକ, ଦୈତାପତି, ଖୁଣ୍ଟିଆ ମେକାପ, ଭିତରଛୁ ପ୍ରମୁଖ ସୁନାବେଶ ଲାଗି କରିଛନ୍ତି। ସନ୍ଧ୍ୟା ଆଳତି ନୀତି ଶେଷ ହେବା ପରେ ଅପରାହ୍ନ ପ୍ରାୟ 5ଟାରେ ମହାପ୍ରଭୁଙ୍କୁ ସୁନାବେଶ କରାଯାଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ ରାତି 11ଟାରେ ଶ୍ରୀଜୀଉଙ୍କ ଅଙ୍ଗରୁ ଅଳଙ୍କାରକୁ ବାହାର କରାଯିବ। ରାତି 12ଟାରେ ବଡ଼ସିଂହାର ବେଶ, 12:30ଟାରେ ବଡ଼ସିଂହାର ଭୋଗ ଅନୁଷ୍ଠିତ ହେବ। ଏହାପରେ ରାତି 1:30ରେ ଶୟନ ଠାକୁର ବିଜେ କରିବେ। ଭୋର 4ଟାରେ ହରିଶୟନ ନୀତି ପରେ ରାତ୍ର ପହୁଡ଼ ନୀତି ହେବ। ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ବାହୁଡ଼ଯାତ୍ରା ଶେଷ ହୋଇଛି। ଆସନ୍ତାକାଲି ରଥାରୂଢ଼ ଠାକୁରମାନଙ୍କୁ ବିଭିନ୍ନ ପ୍ରକାର ସୁନା ଓ ରୂପା ଅଳଙ୍କାରରେ ସଜିତ କରାଯିବା ସହ ରଘୁନାଥ ବେଶ ଅନୁଷ୍ଠିତ ହେବ। ଶ୍ରୀଜଗନ୍ନାଥ ଏବଂ ମା ଲକ୍ଷ୍ମୀଙ୍କର ଚାହାଣୀ ମଣ୍ଡପଠାରେ ଭେଟ ହେବା ପରେ ଅଧରପଣା ଲାଗି ଏବଂ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ନୟାଗଡ଼ ଜିଲ୍ଲାର ରଣପୁର ଜଗନ୍ନାଥ ମନ୍ଦିରରେ ଆଜି ହରିଶୟନ ଏକାଦଶୀ ତିଥିରେ ତିନି ଠାକୁରଙ୍କୁ କିରୀଟ, କୁଣ୍ଡଳ, ହସ୍ତ, ପାଦ, ଶଙ୍ଖ, ଚକ୍ର, ଗଦା, ହଳ ଆଦି ବିଭିନ୍ନ ରୂପାଳଙ୍କାରରେ ସଜିତ କରାଯାଇଛି। ରଣପୁରରେ ରାଜାରାଜୁଡ଼ା ଶାସନ ଅମଳରୁ ସୁନାବେଶ ପରିବର୍ତ୍ତେ ରୂପାବେଶ କରାଯିବାର ପରମ୍ପରା ରହିଛି। କେନ୍ଦୁଝର ଜିଲ୍ଲାରେ ରଥାରୂଢ଼ ଠାକୁରଙ୍କୁ ସୁନାବେଶରେ ସଜିତ କରାଯାଇଛି। ଶ୍ରଦ୍ଧାଳୁମାନେ ଠାକୁରଙ୍କର ଏହି ଦୁର୍ଲଭ ବେଶ ରାତି 10ଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ। ଭିଡ଼ ନିୟନ୍ତ୍ରଣ ପାଇଁ 12 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ବୌଦ୍ଧ ଜିଲ୍ଲାରେ ରଥାରୂଢ଼ ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି। ଏହି ବେଶକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଦେବଗଡ଼ ଜିଲ୍ଲା ପୁରୁଣାଗଡ଼ସ୍ଥିତ ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବାହୁଡ଼ା ଯାତ୍ରା ଆଜି ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11ଟା ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ନୟାଗଡ଼ ପୁରୁଣା ରାଜବାଟୀଠାରେ ଜିଲ୍ଲାସ୍ତରୀୟ ମନ୍ କି ବାତ୍ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ଜିଲ୍ଲା

ସାଧାରଣ ସମ୍ପାଦକ ପର୍ଶୁରାମ ସ୍ୱାଇଁ ଯୋଗଦେଇ ମନ୍ କି ବାତ୍ର ବ୍ୟାପକ ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଦେବା ସହ ତୃଣମୂଳ ସ୍ତରରେ ଜନଜାଗରଣ ସୃଷ୍ଟି ଉପରେ ଆଲୋଚନା କରିଥିଲେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅପରାହ୍ନରେ ଆଭାସୀ ଜରିଆରେ ବାର୍ତ୍ତାଳାପ କରିବେ। କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 400 ଜଣ ଯୁବ ପ୍ରତିଯୋଗୀ ପ୍ରତିନିଧିତ୍ୱ କରି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଗତମାସ 4 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର 74 ଗ୍ରାମକୁ ନେଇ ଅନୁଷ୍ଠିତ ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି, ତାଙ୍କ ଜୀବନ ଛାତ୍ର, ଶିକ୍ଷକ ଏବଂ ଶିକ୍ଷାରେ ସଂସ୍କାର ପାଇଁ ସମର୍ପିତ ରହିଥିବ। ଗୋଟିଏ ସଶକ୍ତ, ସାମଗ୍ରିକ ଏବଂ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ରାଷ୍ଟ୍ରର ମୂଳଦୁଆ। ସେ ଦେଶର ଯୁବପିଢ଼ିଙ୍କ ଆକାଂକ୍ଷା, ଭାବନାକୁ ସମ୍ମାନ କରନ୍ତି। ଗଣତନ୍ତ୍ରର ଶକ୍ତି ଉପରେ ତାଙ୍କର ଅତୁଟ ବିଶ୍ୱାସ ରହିଛି। ଯୁବପିଢ଼ି ନୂତନ ଓ ବିକଶିତ ଭାରତର ବାହକ, ସୃଷ୍ଟିକର୍ତ୍ତା ଓ ନିର୍ମାତା ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ତାଙ୍କୁ ଦେଶସେବା କରିବା ପାଇଁ ସୁଯୋଗ ମିଳିଥିବାରୁ ଶ୍ରୀ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏଥିସହିତ ମନ୍ତ୍ରୀ ପରିଷଦର ସମସ୍ତ ସହଯୋଗୀ, ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀଙ୍କୁ ସହଯୋଗ ପାଇଁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ଦିନରେ ଦେଶ ଓ ରାଜ୍ୟର ଜନସାଧାରଣ ଏବଂ ଯୁବପିଢ଼ିଙ୍କ ଆଶା ଓ ଆକାଂକ୍ଷା ପୂରଣ ପାଇଁ ନିଜକୁ ସମର୍ପିତ ରଖିବେ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷାନୀତି 2020 କାର୍ଯ୍ୟକାରୀ କରିବା ସହ ଦେଶର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ଶିକ୍ଷା କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିଛନ୍ତି। ବୃହତ୍ତର ସାମାଜିକ ହିତ ଏବଂ ନୈତିକ ମୂଲ୍ୟବୋଧକୁ ପ୍ରାଥମିକତା ଦେଇ ମନ୍ତ୍ରୀପଦରୁ ଇସ୍ତଫା ଦେବା ପାଇଁ ସେ ଗ୍ରହଣ କରୁଥିବା ନିଷ୍ପତ୍ତି ତାଙ୍କୁ ଉଚ୍ଚ ନୀତି ଆଦର୍ଶର ପରିଚୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସରକାରଙ୍କ ସହ ଆଲୋଚନା ପରେ ସିଜେପି ଏହାର ଆନ୍ଦୋଳନକୁ ପ୍ରତ୍ୟାହାର କରିଛି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂ ଆଜି ସିଜେପି ପ୍ରତିନିଧିମଣ୍ଡଳୀ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା କରିବା ପରେ ଏହି ନିର୍ଯ୍ୟାସ ବାହାରିଛି। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର, ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦାବିଗୁଡ଼ିକ ଉପରେ ବୈଠକରେ ଧ୍ୟାନ କେନ୍ଦ୍ରୀଭୂତ ହୋଇଥିଲା। ନୂଆଦିଲ୍ଲୀରେ ସିଜେପି ପ୍ରତିନିଧିମଣ୍ଡଳୀ ସହିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ନଡ୍ଡା ସିଜେପିର ଦାବିଗୁଡ଼ିକ ପ୍ରତି ସରକାର ସହମତି ପ୍ରକାଶ କରିଥିବା କହିଛନ୍ତି। ସେ କହିଛନ୍ତି, ପ୍ରତିବାଦକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ ନାହିଁ। ଇତିମଧ୍ୟରେ ପଞ୍ଜିକୃତ ହୋଇଥିବା ଏଫ୍ଆଇଆର୍ଗୁଡ଼ିକୁ ପ୍ରତ୍ୟାହାର କରାଯିବ ବୋଲି ଶ୍ରୀ ନଡ୍ଡା ସ୍ୱଷ୍ଟ କରିଛନ୍ତି। କ୍ଷତିପୂରଣ ପ୍ରସଙ୍ଗରେ ଶ୍ରୀ ନଡ୍ଡା କହିଛନ୍ତି, ଏଥିପାଇଁ ସରକାରଙ୍କ ପୂର୍ଣ୍ଣ ସହାନୁଭୂତି ରହିଛି ଏବଂ ନୀତିନିୟମ ଅନୁଯାୟୀ ସର୍ବାଧିକ କ୍ଷତିପୂରଣ ପ୍ରଦାନ କରିବାକୁ ନିଶ୍ଚିତ କରାଯିବ। ଅନ୍ୟପକ୍ଷରେ ସିଜେପିର ମୁଖ୍ୟ ମୁଖପାତ୍ର ସୌରଭ ଦାସ ସମ୍ମିଳନୀରେ ସଦ୍ଭାବନାର ସହିତ ଆନ୍ଦୋଳନ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ସ୍ଥିତ ତମିଆ ପଞ୍ଚାୟତରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ 130 କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ମିନି ଷ୍ଟାଡିୟମ୍ର ଉଦ୍ଘାଟନ କରିଛନ୍ତି। ଶ୍ରୀ ସିଂହ କହିଛନ୍ତି, ଏହି ପଦକ୍ଷେପ ସ୍ଥାନୀୟ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ ଓ ସୁସ୍ଥ ଜୀବନଶୈଳୀକୁ ଉତ୍ସାହିତ କରିବ। ଆଗାମୀ ପିଢ଼ିକୁ ନୂତନ ଲକ୍ଷ୍ୟ ସ୍ଥିର କରିବାକୁ ଏହା ନିରନ୍ତର ପ୍ରେରଣା ଯୋଗାଇବ। ପରେ ଉପମୁଖ୍ୟମନ୍ତ୍ରୀ ଭଇଁସାଠାରେ ଆଉ ଏକ ମିନି ଷ୍ଟାଡିୟମ୍ର ଉଦ୍ଘାଟନ କରିଛନ୍ତି। ଖୋର୍ଦ୍ଧା ଗଙ୍ଗପଡ଼ା ଛକ ନିକଟରେ ସଡ଼କ ଦୁର୍ଘଟଣାରେ 2 ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ ଥାନା ଘନବଡ଼ା ସୀମା ସୁରକ୍ଷା ବଳ ବିଏସ୍ଏଫ୍ ପକ୍ଷରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇବା ପରେ ବିଏସ୍ଏଫ୍ ଓ ଡିଭିଏଫ୍ ପକ୍ଷରୁ ମିଳିତ ତଲାସୀ ଅଭିଯାନ କରାଯାଇଥିଲା। ଏହି ସମୟରେ ଅରାପଦର ଓ ଘୁଷୁମପଦର ଜଙ୍ଗଲରୁ ଆଇଡି, ଜିଲେଟିନ୍, ଡିଟୋନେଟର ଓ କୋଡେକ୍ସ ଆଦି ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡ୍ମିଣ୍ଟନ ଉତ୍କର୍ଷ କେନ୍ଦ୍ରରେ ଆଜିଠୁ
ସର୍ବଭାରତୀୟ ଜୁନିୟର ର୍ୟାଙ୍କିଂ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 1500ରୁ ଉର୍ଦ୍ଧ୍ୱ ଖେଳାଳି କର୍ମଚାରୀ

କର୍ମଚାରୀ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ସାମିଲ ହୋଇଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଲଗ୍ନ ପଶ୍ଚିମବଙ୍ଗ ଓଡ଼ିଶା ଉପକୂଳରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ କଟକ, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଏବଂ କେନ୍ଦୁଝର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଶ୍ରୀମନ୍ଦିର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦେଉଛନ୍ତି ଦର୍ଶନ। ମନ୍ କି ବାତ୍ର 136ତମ ସଂସ୍କରଣରେ ଆସନ୍ତାକାଲି ଦେଶବାସୀଙ୍କୁ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 6ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ଭାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ସୋ ଫ୍ରେଣ୍ଡସ୍, ସମସ୍ତଙ୍କୁ ତ ପ୍ରଥମେ ଭେରି ଭେରି ଭେରି ଗୁଡ୍ ଇଭିନିଂ, ଆଣ୍ଡ ଯେଉଁମାନେ ଆମ ସହିତ କନେକ୍ଟ ହେଇଛନ୍ତି ସମସ୍ତଙ୍କୁ ଦିଲ୍ ସେ ପ୍ୟାର, ଏବଂ ଯେଉଁମାନଙ୍କର ଆଜି ରହିଛି ବର୍ଥଡେ ସମସ୍ତଙ୍କୁ ହ୍ୟାପି ବାଲା ବର୍ଥଡେର ୱିଶ୍, ସୋ ଏନ୍ଜୟ କରୁଥାନ୍ତୁ ଆଜିର ଦିନକୁ। ଆଣ୍ଡ ଆଜି ଅଛି ସୁନାବେଶ, ତ ଛୁଟିଛି ପୁରୀକୁ ସମସ୍ତଙ୍କର ସୁଅ, ସମସ୍ତେ ଦେଖିବା ପାଇଁ ଚାହୁଁଛନ୍ତି ଜଗାର ସୁନାବେଶ। ତେବେ ଆପଣଙ୍କୁ ଏଠି ସତର୍କ କରାଇଦେବି ଯେ ତାଳବଣିଆ ପାଖରୁ ହିଁ ଭିଡ଼ ଆରମ୍ଭ ହୋଇଯାଉଛି ଏବଂ ବହୁତ ସମୟ ଲାଗୁଛି ଏବଂ ବହୁତ ଯାନବାହନ ଅଟକି ରହିଛି, ତେଣୁ ଦୟାକରି ସମସ୍ତଙ୍କ ସହିତ ନିଜକୁ କୋପ୍ କରନ୍ତୁ, କୋପରେଟ୍ କରନ୍ତୁ। ଏବଂ ଯଦି ଆପଣ ପୁରୀ ଯିବା ପାଇଁ ପ୍ଲାନ୍ କରୁଛନ୍ତି ତ ସିଡ୍ୟୁଲ୍ ଦେଖି ହିଁ ପ୍ଲାନ୍ କରନ୍ତୁ, ଏବଂ ଆପଣଙ୍କ ପାଖକୁ ସରକାରୀ ଯେଉଁ ସୂଚନା ପହଞ୍ଚୁଛି ସେ ସବୁକୁ ଦେଖି ସତର୍କ ହୋଇ ସଚେତନ ଭାବରେ ନିଜର ଯାତ୍ରା କରନ୍ତୁ। ଯେହେତୁ ପାଗ ବର୍ଷାଳିଆ ରହିଛି, କିଛି ସ୍ଥାନରେ ବର୍ଷା ହେଉଛି ଏବଂ ଏହି ସମୟରେ ବିଭିନ୍ନ ପ୍ରକାର ସଂକ୍ରମଣ ହେବାର ଭୟ ରହିଥାଏ, ଅତ୍ୟଧିକ ଭିଡ଼ ସ୍ଥାନରୁ ଫେରିବା ପରେ ନିଜକୁ ଭଲ ଭାବରେ ପରିଷ୍କାର କରିନିଅନ୍ତୁ, ନିଜ ହାତରେ ସାନିଟାଇଜର ୟୁଜ୍ କରନ୍ତୁ, ଏବଂ ଯଦି ଆପଣଙ୍କୁ କୌଣସି ଅସୁସ୍ଥତା ଅନୁଭବ ହେଉଛି ତେବେ ଜମା ବି ଡେରି କରନ୍ତୁନି ଏବଂ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେଇ ମେଡିସିନ୍ ନିଅନ୍ତୁ ଏବଂ ସୁସ୍ଥ ରୁହନ୍ତୁ।

0: 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର ମୁଖ୍ୟ ସମ୍ବାଦ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କଲା ସିଜେପି ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ ରୋମାନିଆକୁ ସରକାରୀ ଗସ୍ତ ଶେଷ କରି ନୂଆଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ରାଷ୍ଟ୍ରପତି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ହରିଶୟନ ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ରଥ ଉପରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ ଏବଂ ହରାରେଠାରେ ଚାଲିଥିବା ପୁରୁଷ ଦ୍ୱିତୀୟ ଟି ଟ୍ୱେଣ୍ଟି କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେ ସମ୍ମୁଖରେ 220 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ ସରକାରଙ୍କ ସହ ଆଲୋଚନା ପରେ ସିଜେପି ଏହାର ଆନ୍ଦୋଳନକୁ ପ୍ରତ୍ୟାହାର କରିଛି କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂହ ଆଜି ସିଜେପି ପ୍ରତିନିଧି ମଣ୍ଡଳୀ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା କରିବା ପରେ ଏହି ନିର୍ଯ୍ୟାସ ବାହାରିଛି ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦାବିଗୁଡ଼ିକ ଉପରେ ବୈଠକରେ ଧ୍ୟାନ କେନ୍ଦ୍ରୀଭୂତ ହୋଇଥିଲା ନୂଆଦିଲ୍ଲୀରେ ସିଜେପି ପ୍ରତିନିଧି ମଣ୍ଡଳୀ ସହିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ନଡ୍ଡା ସିଜେପିର ଦାବିଗୁଡ଼ିକ ପ୍ରତି ସରକାର ସହମତି ପ୍ରକାଶ କରିଥିବା କହିଛନ୍ତି ସେ କହିଛନ୍ତି ପ୍ରତିବାଦକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ ନାହିଁ ଇତିମଧ୍ୟରେ ପଞ୍ଜିକୃତ ହୋଇଥିବା ଏଫ୍ଆଇଆର୍ଗୁଡ଼ିକୁ ପ୍ରତ୍ୟାହାର କରାଯିବ ବୋଲି ଶ୍ରୀ ନଡ୍ଡା ସ୍ୱଷ୍ଟ କରିଛନ୍ତି କ୍ଷତିପୂରଣ ପ୍ରସଙ୍ଗରେ ଶ୍ରୀ ନଡ୍ଡା କହିଛନ୍ତି ଏଥିପାଇଁ ସରକାରଙ୍କ ପୂର୍ଣ୍ଣ ସହାନୁଭୂତି ରହିଛି ଏବଂ ନୀତିନିୟମ ଅନୁଯାୟୀ ସର୍ବାଧିକ କ୍ଷତିପୂରଣ ପ୍ରଦାନ କରିବାକୁ ନିଶ୍ଚିତ କରାଯିବ ଅନ୍ୟପକ୍ଷରେ ସିଜେପିର ମୁଖ୍ୟ ମୁଖପାତ୍ର ସୌରଭ ଦାସ ସମ୍ମିଳନୀରେ ସଦ୍ଭାବନାର ସହିତ ଆନ୍ଦୋଳନ ପ୍ରତ୍ୟାହାର କରି ନିଆଯାଇଥିବା ଘୋଷଣା କରିଛନ୍ତି ସହମତ ହୋଇଥିବା ସର୍ତ୍ତାବଳୀଗୁଡ଼ିକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ ହେବା ନେଇ ସେ ଏହି ଅବସରରେ ଆଶାବ୍ୟକ୍ତ କରିଛନ୍ତି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପ୍ରଧାନ ଏ ସମ୍ପର୍କରେ ସୂଚନା ଦେଇ ଗତ 10 ଦିନ ଧରି ଛାତ୍ରଗୋଷ୍ଠୀଙ୍କ ପ୍ରତିବାଦ ଏବଂ ତଜ୍ଜନିତ ପରିସ୍ଥିତି ପାଇଁ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ବିଶ୍ୱାସ ଏବଂ ନିରନ୍ତର ସମର୍ଥନ ପାଇଁ ଶ୍ରୀ ପ୍ରଧାନ କୃତଜ୍ଞତା ପ୍ରକାଶ କରିଛନ୍ତି ସେ କହିଛନ୍ତି ରାଷ୍ଟ୍ରସେବା ତାଙ୍କ ଜୀବନର ସର୍ବୋଚ୍ଚ ପ୍ରାଥମିକତା ଏବଂ ଏଥିପାଇଁ ସେ ସର୍ବଦା ଉତ୍ସର୍ଗୀକୃତ ହୋଇ ରହିବେ ଶ୍ରୀ ପ୍ରଧାନ କହିଛନ୍ତି ନିଟ୍ ୟୁଜି ପରୀକ୍ଷା 2026ର ଅନିୟମିତତା ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଛି ଆସନ୍ତା ବର୍ଷଠାରୁ ଏହି ପରୀକ୍ଷା ସିବିଟି ମୋଡ୍ରେ କରିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ରୋମାନିଆକୁ ସରକାରୀ ଗସ୍ତ ଶେଷ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରୁଛନ୍ତି ଗସ୍ତ ଅବସରରେ ରାଷ୍ଟ୍ରପତି ରୋମାନିଆ ପ୍ରତିପକ୍ଷ ନିକୁସର ଡାନ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି ବାଣିଜ୍ୟ ନିବେଶ ପ୍ରତିରକ୍ଷା ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ଶିକ୍ଷା ନବୀକରଣୀୟ ଶକ୍ତି ଏବଂ ସଂସ୍କୃତି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ବ୍ୟାପକ ଆଲୋଚନା ହୋଇଛି ରାଷ୍ଟ୍ରପତି ମୁର୍ମୁ ରୋମାନିଆର ପ୍ରଧାନମନ୍ତ୍ରୀ ତଥା ସଂସଦୀୟ ନେତାଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିଛନ୍ତି ଭାରତ ରୋମାନିଆ ବ୍ୟବସାୟୀ ଫୋରମକୁ ସମ୍ବୋଧନ କରିବା ସହ ରାଷ୍ଟ୍ରପତି ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିଛନ୍ତି ବୁଖାରେଷ୍ଟଠାରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଆୟୋଜିତ ସ୍ୱାଗତ ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି ସେମାନଙ୍କର ମାତୃଭୂମି ସହ ରହିଥିବା ଦୃଢ଼ ସମ୍ପର୍କ ଉପରେ ଆଲୋକପାତ କରିଛନ୍ତି ପ୍ରତ୍ୟେକ ଭାରତୀୟଙ୍କ ସଫଳତା ଏବଂ ସମର୍ପଣ ପାଇଁ ଦେଶ ଗର୍ବିତ ବୋଲି ରାଷ୍ଟ୍ରପତି କହିଛନ୍ତି
2: पिछले दो दिनों की अपनी यात्रा के दौरान मैंने भारत के प्रति रोमानिया की आत्मीयता और सद्भावना को मैं प्रत्यक्ष अनुभव किया आज हमारे दोनों देशों के बीच सहयोग पहले से कहीं अधिक व्यापक और गतिशील है हमारी सरकारें सस्टेनेबल डेवलपमेंट क्लाइमेट चेंज से निपटने के प्रयासों आतंकवाद के विरुद्ध सहयोग तथा रूल्स बेस्ड शांतिपूर्ण अंतर्राष्ट्रीय व्यवस्था को बढ़ावा देने जैसे विश्व मुद्दों पर मिलकर कार्य कर रहे हैं
1: ଗସ୍ତ ଅବସରରେ ରାଷ୍ଟ୍ରପତି ସେଠାକାର ଶହୀଦ ସ୍କୃତି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ସାର୍ବଜନୀନ ସେବା ଏବଂ ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ତାଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ବୁଖାରେଷ୍ଟ ଅର୍ଥନୈତିକ ଅଧ୍ୟୟନ ବିଶ୍ୱବିଦ୍ୟାଳୟ ରାଷ୍ଟ୍ରପତି ମୁର୍ମୁଙ୍କୁ

ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଛି। ଏଥିସହ ରାଷ୍ଟ୍ରପତି ତାଙ୍କର ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ମାଲଡୋଭା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆକୁ ଗସ୍ତ ଶେଷ କରି ରାଷ୍ଟ୍ରପତି ତୃତୀୟ ପର୍ଯ୍ୟାୟରେ ରୋମାନିଆ ଗସ୍ତରେ ଯାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ।

ଶ୍ରେଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେଉଛି। ରଥ ଉପରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ହୀରା ନୀଳା ମୋତି ମାଣିକ୍ୟ ଖଚିତ 138 ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ସଜିତ କରାଯାଇଛି। ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ସନ୍ଧ୍ୟା ଆଳତୀ ନୀତି ଶେଷ ହେବା ପରେ ମହାପ୍ରଭୁଙ୍କୁ ସୁନାବେଶରେ ସଜିତ କରାଯାଇଥିଲା। ନୀତି ନିର୍ଘଣ୍ଟ ଅନୁଯାୟୀ ରାତି 11ଟାରେ ଶ୍ରୀଜୀଉଙ୍କ ଅଙ୍ଗରୁ ଅଳଙ୍କାରକୁ ବାହାର କରାଯିବ। ରାତି 12ଟାରେ ବଡ଼ସିଂହାର ବେଶ, 12:30ଟାରେ ବଡ଼ସିଂହାର ଭୋଗ ସହ ହରିଶୟନ ଏକାଦଶୀ ନୀତି ନେଇ ଅନ୍ୟାନ୍ୟ ନୀତି ନିର୍ଘଣ୍ଟ ଅନୁଷ୍ଠିତ ହେବ। ପ୍ରାଚୀନ ବୌଦ୍ଧସ୍ଥଳ ଉତ୍ତରପ୍ରଦେଶର ସାରନାଥ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନିତ ହୋଇଛି। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତ୍ ଏହି ନିଷ୍ପଭିକୁ ସ୍ୱାଗତ କରି କହିଛନ୍ତି, ଏହା ଦେଶର ସାଂସ୍କୃତିକ ଐତିହ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶେଖାବତ୍ ସାରନାଥ ବୌଦ୍ଧସ୍ଥଳୀକୁ ଶାନ୍ତି, ଜ୍ଞାନ ଏବଂ କରୁଣାର ଏକ କାଳଜୟୀ ଆଲୋକପଥ ବୋଲି ବର୍ଷ୍ଣନା କରିଛନ୍ତି। ଭାରତୀୟ ସଭ୍ୟତାର ଆଧ୍ୟାତ୍ମିକତା ଏବଂ ଦାର୍ଶନିକ ଅବଦାନକୁ ଏହି ପୀଠ ପ୍ରତିଫଳନ କରେ ବୋଲି ସେ କହିଛନ୍ତି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନନ୍ଦ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଗର୍ବର ମୁହୂର୍ତ୍ତ। ସାରନାଥର ଭଗବାନ ବୁଦ୍ଧଙ୍କ ସହିତ ଗଭୀର ସମ୍ପର୍କ ରହିଛି। ଭଗବାନ ବୁଦ୍ଧଙ୍କ ଜ୍ଞାନ, କରୁଣା ଏବଂ ସମନ୍ୱୟର କାଳଜୟୀ ବାର୍ତ୍ତା ବିଶ୍ୱକୁ ପ୍ରେରଣା ପ୍ରଦାନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଆସାମରେ ବନ୍ୟା ପରିସ୍ଥିତି ଅଧିକ ଗମ୍ଭୀର ହୋଇଛି। ମିଳିଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଆଉ 14 ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ରାଜ୍ୟରେ ମୋଟ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା 61ରେ ପହଞ୍ଚିଛି। 1.5 ଲକ୍ଷରୁ ଅଧିକ ଲୋକ ରିଲିଫ୍ ଶିବିରଗୁଡ଼ିକରେ ଆଶ୍ରୟ ନେଇଛନ୍ତି। ଶିବସାଗର, ଚରାଇଦେଓ ଏବଂ ଜୋରହାଟ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ରାଜ୍ୟର ପ୍ରମୁଖ ନଦୀ ଦିଖୌ, ଦିଶାଙ୍ଗ ଏବଂ ଧନସିରି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଛି। ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କ ପ୍ରତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମବେଦନା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଏହି ପ୍ରାକୃତିକ ବିପର୍ଯ୍ୟୟରୁ ଲୋକଙ୍କ ସୁରକ୍ଷା କାମନା କରିଛନ୍ତି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଲୋକଙ୍କର ସୁରକ୍ଷା ପାଇଁ ରାଷ୍ଟ୍ରପତି ମଙ୍ଗଳ କାମନା କରିଛନ୍ତି। ଏହି ଦୁର୍ବିପାକରେ ଆସାମବାସୀଙ୍କ ସହ ସମଗ୍ର ଦେଶ ଛିଡ଼ା ହୋଇଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଇରାନ୍ ଉପରେ ଆମେରିକା ପକ୍ଷରୁ ଚାଲିଥିବା ଆକ୍ରମଣରେ ଆଜି ବିରତି ପରିଲକ୍ଷିତ ହୋଇଛି। ଲଗାତାର 13 ଦିନ ଧରି ଆମେରିକା ରାତ୍ରି ସମୟରେ ଇରାନ୍ ଉପରେ ଆକ୍ରମଣ ଜାରି ରଖିଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇରାନ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ହୋସେନ କରମାନପୁର ଏହି ବିରତିକୁ ନିଶ୍ଚିତ କରିଛନ୍ତି। ତେବେ ହର୍ମୁଜ୍ ପ୍ରଣାଳୀ ପ୍ରସଙ୍ଗକୁ ନେଇ ସେଠାରେ ଆଞ୍ଚଳିକ ଅସ୍ଥିରତା ଗୁରୁତର ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍ ଯୁଦ୍ଧବିରତି ନେଇ କୌଣସି ଘୋଷଣା କରିନାହିଁ। ସେହିଭଳି ଇରାନ୍ର କୌଣସି ଉପସାଗରୀୟ ରାଷ୍ଟ୍ରଗୁଡ଼ିକରେ ମଧ୍ୟ ସୁରକ୍ଷାଜନିତ ସତର୍କତାମୂଳକ ପଦକ୍ଷେପ ଜାରି ରହିଛି। ଏୟାର ସୁବିଧା 2.0 ପୋର୍ଟାଲ ପରିଚୟ ପ୍ରଦାନ କରି କେତେକ ନକଲି ୱେବ୍ସାଇଟ୍ ଯାତ୍ରୀଙ୍କୁ ଠକେଇ କରୁଥିବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସତର୍କ କରାଇଛି। ଏକ ପ୍ରେସ୍ ବିବୃତ୍ତିରେ ମନ୍ତ୍ରଣାଳୟ କହିଛି, ଏହି ପୋର୍ଟାଲ ମାଧ୍ୟମରେ ନିଃଶୁଳ୍କ ସେବା ପ୍ରଦାନ କରାଯାଉଛି ଏବଂ ଏଥିପାଇଁ ନିଜସ୍ୱ ଘୋଷଣା ଫର୍ମ ଦାଖଲ ପାଇଁ କୌଣସି ଦେୟର ଆବଶ୍ୟକତା ପଡ଼େ ନାହିଁ। ଭାରତ ଜିମ୍ବାୱେ ପୁରୁଷ ତିନିଟିକିଆ ଟି20 କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ହରାରେଠାରେ ଜାରି ରହିଛି। ଟସ୍ ଜିତି ଜିମ୍ବାୱେ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭରରେ ଭାରତ 5 ୱିକେଟ୍ ବିନିମୟରେ 219 ରନ୍ ସଂଗ୍ରହ କରିଛି। 220 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଜିମ୍ବାୱେ 8 ଓଭରରେ 4 ୱିକେଟ୍ ହରାଇ 64 ରନ୍ ସଂଗ୍ରହ କରିଥିଲା। କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହୃତ, କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରୋମାନିଆକୁ ସରକାରୀ ଗସ୍ତ ଶେଷ କରି ନୂଆଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ରାଷ୍ଟ୍ରପତି।
ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ହରିଶୟନ ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ରଥ ଉପରେ ସୁନାବେଶରେ ଦର୍ଶନ ଦେଇଛନ୍ତି ଶ୍ରୀଜୀଉ ଏବଂ ହରାରେଠାରେ ଚାଲିଥିବା ପୁରୁଷ ଦ୍ୱିତୀୟ ଟି20 କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେ ସମ୍ମୁଖରେ 220 ରନ୍ର ବିଜୟ

ଫ୍ୟାମିଲିକୁ ଆଣ୍ଡ ସମସ୍ତ ଲିସନର ମାନଙ୍କୁ ଘଣ୍ଟ ଘୋଡ଼େଇ ରଖିଥାନ୍ତୁ। ଏତିକି ମୋର ବିଶ୍ୱ ନିୟନ୍ତାଙ୍କ ପାଖରେ ପ୍ରାର୍ଥନା, ମାଗୁଣୀ ଅଞ୍ଜଳି ଏବଂ ଶୁଭକାମନା। ଥ୍ୟାଙ୍କ ୟୁ ସୋ ମଚ୍ ସୋମନାଥ ଭାଇ ଏବଂ ଜି ଟାଟା ଷ୍ଟିଲ୍ ପ୍ଲାଣ୍ଟର ସବୁ ଭାଇମାନଙ୍କୁ। ସୋ ଆପଣଙ୍କ ପାଖରେ ପହଞ୍ଚିତ ଅଛି ଆଉ ଗୋଟିଏ ବହୁତ ବ୍ୟୁଟିଫୁଲ୍ ଟ୍ରାକ୍, ପୁଣି ଫେରି ଆସିବି ଆପଣଙ୍କ ପାଖକୁ ଆଣ୍ଡ ଫଟାଫଟ ଆପଣଙ୍କ ମନର କଥା ପଢ଼ିନେବି। ସୋ ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ। ଦିଲ୍ ସେ ଦିଲ୍ ତକ୍।

ସନ୍ଧ୍ୟା ସରେ ଆଉ ଗୋଟିଏ ମେସେଜ ଆସି ପହଞ୍ଚିଛି, କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ ଲେଖିଛନ୍ତି, ପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ କରୁଛି ଆପଣଙ୍କୁ, ବାମଦେବ ବାବୁଙ୍କୁ, ପ୍ରେମଜୀ ବାବୁଙ୍କୁ ଧନ ସମ୍ମାନର ଆଶୀର୍ବାଦ କରନ୍ତୁ, ମୁଁ ପ୍ରାର୍ଥନା କରୁଛି।

ଆଉ ଗୋଟେ ମେସେଜ ଆସି ପହଞ୍ଚି ଯାଇଛି। ମେସେଜ ଟି କରିଛନ୍ତି ରମେଶ ଆଉଖମା ଭାପୁର ଢେଙ୍କାନାଳରୁ ଲେଖିଛନ୍ତି, ହ୍ୟାଲୋ ମ୍ୟାମ୍, ଶୁଭ ସନ୍ଧ୍ୟା। ଆପଣଙ୍କୁ ମଧ୍ୟ ଶୁଭ ସନ୍ଧ୍ୟା। ଆଜି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ସୁନାବେଶ ଓ ଶୁଭ ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ଏବଂ ମୋର ସାଥୀ ଶ୍ରୋତା ତଥା ଆର୍ଜି ବନ୍ଧୁମାନଙ୍କୁ ଅନେକ ଅନେକ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଦେବେ। ପ୍ରଭୁ ଜଗତରନାଥ ଜଗନ୍ନାଥ ସମସ୍ତଙ୍କୁ ଖୁସିରେ ଓ ମଙ୍ଗଳରେ ରଖିଥାନ୍ତୁ। ଆପଣଙ୍କୁ ମଧ୍ୟ ସବୁବେଳେ ସୁସ୍ଥ ଏବଂ ସୁଖ ପ୍ରଦାନ କରିଥାନ୍ତୁ ମହାପ୍ରଭୁ ଜଗନ୍ନାଥ। ଏହି ଆଶା ସହିତ ହିଁ ଆପଣଙ୍କର ମେସେଜଟି ପଢ଼ିଲି ଏବଂ ଆଇ ହୋପ୍ ଆପଣଙ୍କର ମେସେଜ ସମସ୍ତଙ୍କ ପାଖରେ ପହଞ୍ଚି ଯାଇଥିବ। ସୋ ଚାଲିଛି ସନ୍ଧ୍ୟା ଆସରା ଆପଣମାନଙ୍କର ଏସ୍ଏମ୍ଏସ୍ ଆଣ୍ଡ ମ୍ୟୁଜିକ୍ ସହିତ ଚାଲିଛି ସୋ ସନ୍ଧ୍ୟା ଆସର ପହଞ୍ଚି ଦେଉଛି। ଆଉ କିଛି ବ୍ୟୁଟିଫୁଲ ଟ୍ରାକ୍ ଷ୍ଟେ ଟ୍ୟୁନ୍ 200.4 ଆକାଶବାଣୀ ଏଫ୍ଏମ୍ ରିନ୍ବୋ କଟକ ଦିଲ୍ ସେ ଦିଲ୍ ତକ।

ରାତି 8ର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝୀ। ହରିଶୟନ ଏକାଦଶୀ ଉପଲକ୍ଷେ ଶ୍ରୀମନ୍ଦିର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦେଉଛନ୍ତି ଦର୍ଶନ। ମନ୍ କି ବାତ୍ର 136ତମ ସଂସ୍କରଣରେ ଆସନ୍ତାକାଲି ଦେଶବାସୀଙ୍କୁ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆନ୍ଦୋଳନକାରୀଙ୍କ ଧର୍ମଘଟ ପ୍ରତ୍ୟାହୃତ, ଦାବି ମାନିନେଲେ ସରକାର। ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 6ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆସନ୍ତାକାଲି ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ଏନ୍ଟିଏ ପକ୍ଷରୁ ବିଭିନ୍ନ ସ୍ତରରେ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି। ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଉଛି ସର୍ବଭାରତୀୟ ଜୁନିୟର ର୍ୟାଙ୍କିଙ୍ଗ୍ ଟୁର୍ଣ୍ଣାମେଣ୍ଟ। ରୋମାନିଆକୁ ସରକାରୀ ଗସ୍ତ ଶେଷ କରି ନୂଆଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ରାଷ୍ଟ୍ରପତି। ଏବଂ ହରାରେଠାରେ ଚାଲିଥିବା ପୁରୁଷ ଦ୍ୱିତୀୟ ଟି20 କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେ ସମ୍ମୁଖରେ 220 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ସମ୍ବାଦ ପ୍ରସାରଣ ସୁଦ୍ଧା ଜିମ୍ବାୱେ 17.4 ଓଭରରେ 9 ୱିକେଟ୍ ହରାଇ କରିଛି 129 ରନ୍। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

വെൽക്കം ബാക്ക് ഫ്രണ്ട്സ്. ആഫ്റ്റർ ദിസ് മ്യൂസിക്കൽ ബ്രേക്ക് ട്യൂൺ കുറിച്ചു മ്യൂസിക്കലി യോർസ് 100.4 ആകാശവാണി എഫ് എം റെയിൻബോ കട്ടക് ദിൽ സെ ദിൽ തക് ചാലിച്ചി ଗୀତରେ ମିତରେ ଆପଣଙ୍କର ମ୍ୟୁଜିକାଲ ହୋଷ୍ଟ ଆଣ୍ଡ ଦୋସ୍ତ ସୁଭି ଅଛି ଆପଣଙ୍କ ସହିତ. ସୋ ଫ୍ରେଣ୍ଡ, ସ୍ପେନ୍ରେ ଅଛି ଗୋଟିଏ ଫେଷ୍ଟିଭାଲ ଯାହାର ନାଁ ହେଉଛି ଲା ଟମାଟିନା. ଏହି ଉତ୍ସବରେ ହଜାର ହଜାର ଲୋକ ପରସ୍ପର ଉପରକୁ ପାଚିଲା ଟମାଟୋ ଫିଙ୍ଗିଥାନ୍ତି. ମାତ୍ର କେଇ ଘଣ୍ଟାରେ ସାରା ସହର ପୁରା ଲାଲ ରଙ୍ଗରେ ଭରି ଯାଇଥାଏ. ଫ୍ରେଣ୍ଡସ୍, ଏଇଟା କୌଣସି ଝଗଡ଼ା ନୁହେଁ, ବରଂ ହସ, ମଜା ଏବଂ ୟୁନିଟିର ସିମ୍ବଲ୍. କ'ଣ ଜାଣିଛନ୍ତି ଆପଣ, ଲୋକମାନେ ବହୁ ଦୂରଦୂରାନ୍ତରୁ କେବଳ ଏଇ ଅନୁଭୂତି ପାଇଁ ହିଁ ସ୍ପେନ୍ ଯାଇଥାନ୍ତି.

ଫ୍ରେଣ୍ଡସ୍, ଦେଖିବାକୁ ବହୁତ ଅଜବ ଲାଗିଥିଲେ ବି ଏହା ପଛରେ ରହିଛି ତାଙ୍କର ସଦିଓ ପୁରାଣା ଟ୍ରାଡିସନ୍। ସୋ ଏମିତି ଆଗକୁ ଏସବୁ ଅଜବ ଗଜବ କଥାବାର୍ତ୍ତା ତ ଚାଲୁ ରହିବ। ସୋ ସେତେବେଳେ ଯାଏଁ ଆପଣଙ୍କ ପାଖରେ ପହଞ୍ଚି ଦେଉଛି ଆଉ କିଛି ଖାସ ମ୍ୟୁଜିକାଲ ଟ୍ରାକ୍। ସୋ ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କା ଏକ ଦିଲ୍ ସେଇ ଦିଲ୍ ତକ୍।

ଲିଙ୍ଗ ଫେଷ୍ଟିଭାଲ କେତେ ନିଆରା ନା। ଏଇ ଫେଷ୍ଟିଭାଲରେ ଗୋଟିଏ ପନିରରେ ତିଆରି କରାଯାଇଥିବା ଚକକୁ ପାହାଡ଼ରୁ ତଳକୁ ଗଡ଼ାଯାଏ ଏଣ୍ଡ ଯେଉଁ କଣ୍ଟେଷ୍ଟେଣ୍ଟ ମାନେ ଥାନ୍ତି ସେମାନେ ତାର ପଛରେ ଦୌଡ଼ିଥାନ୍ତି। ଅନେକ ପଡ଼ିଯାଇଥାନ୍ତି କିନ୍ତୁ ସେଇ ଏକ୍ସାଇଟମେଣ୍ଟ କେବେ ବି ଥକି ନଥାଏ। ସୋ ଫ୍ରେଣ୍ଡସ୍, ଏହି ଫେଷ୍ଟିଭାଲ ଟ୍ରାଡିସନ୍ ଏବଂ ଏଣ୍ଟରଟେନମେଣ୍ଟର ଗୋଟିଏ ନିଆରା ମିକ୍ସଅପ୍। ଠିକ ସେମିତି ରହିଛି ଦକ୍ଷିଣ କୋରିଆର ବୋରିଓଙ୍ଗ ମଡ୍ ଫେଷ୍ଟିଭାଲ। ଏହି ଫେଷ୍ଟିଭାଲରେ ଲୋକମାନେ କାଦୁଅରେ ଖେଳିଥାନ୍ତି, ନାଚିଥାନ୍ତି ଏବଂ ବିଭିନ୍ନ କମ୍ପିଟିସନରେ ଭାଗ ନେଇଥାନ୍ତି। ସୋ ଫ୍ରେଣ୍ଡସ୍, ଏହି ଫେଷ୍ଟିଭାଲଟି ହେଲ୍ଥ, ଏଣ୍ଟରଟେନମେଣ୍ଟ ଆଣ୍ଡ ଟୁରିଜିମର ଗୋଟିଏ ବହୁତ ହି ବେଷ୍ଟ କମ୍ବୋ। ସୋ କେବେ କେବେ ଖୁସି ପାଇବାକୁ ଟିକେ ଏମିତି ପିଲାଦିନକୁ ଫେରିଯିବା ବି ଦରକାର ହୋଇଥାଏ।

ରାତି 10ଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ହରିଶୟନ ଏକାଦଶୀ ଉପଲକ୍ଷେ ଶ୍ରୀମନ୍ଦିର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦେଉଛନ୍ତି ଦର୍ଶନ। ମନ୍ କି ବାତ୍ର 136ତମ ସଂସ୍କରଣରେ ଆସନ୍ତାକାଲି ଦେଶବାସୀଙ୍କୁ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆନ୍ଦୋଳନକାରୀଙ୍କ ଧର୍ମଘଟ ପ୍ରତ୍ୟାହୃତ, ଦାବି ମାନିନେଲେ ସରକାର। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ। ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 6ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା। ବିକଶିତ ଭାଇବ୍ରାଣ୍ଟ ଭିଲେଜ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆସନ୍ତାକାଲି ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ଏନ୍ଟିଏ ପକ୍ଷରୁ ବିଭିନ୍ନ ସ୍ତରରେ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି। ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଉଛି ସର୍ବଭାରତୀୟ ବ୍ୟାଡମିଣ୍ଟନ ଜୁନିୟର ର୍ୟାଙ୍କିଙ୍ଗ୍ ଟୁର୍ଣ୍ଣାମେଣ୍ଟ।

ରୋମାନିଆକୁ ସରକାରୀ ଗସ୍ତ ଶେଷ କରି ନୂଆଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ରାଷ୍ଟ୍ରପତି। ହାରାରେଠାରେ ଚାଲିଥିବା ପୁରୁଷ ଦ୍ୱିତୀୟ ଟି ଟ୍ୱେଣ୍ଟି କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେକୁ 90 ରନ୍ରେ ପରାସ୍ତ କଲା ଭାରତ। ସରକାର ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାର ସ୍ୱଚ୍ଛତା ବଜାୟ ରଖିବା ନିମନ୍ତେ ଆସନ୍ତା ସୋମବାର ଦିନ ଲୋକସଭାରେ ସାଧାରଣ ପରୀକ୍ଷାରେ ଅସାଧୁ ଉପାୟ ନିବାରଣ ଅଧିନିୟମ 2024 ଉପସ୍ଥାପନ କରିବେ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

వెల్కమ్ బ్యాక్ ఫ్రెండ్స్, ట్యూన్ కర్ చంతి 100.4 ఆకాశవాణి ఎఫ్ఎం రెయిన్బో కటక్ దిల్ సి దిల్ తక్ అండ్ సో చాలిచి రెయిన్బో ఎస్ఎంఎస్ రో అండ్ పరే పరే దేఖిన బాకి కరిచంతి రిక్వెస్ట్ ଶ୍ରୀ ଜଗନ୍ନାଥ କଥାଚିତ୍ରରୁ ବହୁତ ହି ବଢ଼ିଆ ଗୀତଟି ଏସ୍ ଜାନକୀଙ୍କ କଣ୍ଠରେ ଶୁଣିବାକୁ ଚାହିଁଛନ୍ତି। ତେଲେଙ୍ଗାପିଣ୍ଠ କଟକରୁ ସମୀର ସଙ୍ଗୀତା ପଣ୍ଡା ଏବଂ ପରେ ପରେ ମେସେଜ କରିଛନ୍ତି ସନ୍ଧ୍ୟାରାଣୀ ସୁତାର ମଠ ସାହି ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଶୁଣିବାକୁ ଚାହିଁଛନ୍ତି। ଫିଲ୍ମ ଗ୍ୟାମ୍ବଲର୍ରୁ ଗୋଟେ ଗୀତ ଏବଂ ପରେ ପରେ ଆମ ସହିତ ଯୋଡ଼ି ହୋଇଛନ୍ତି। କଳ୍ପନା ମହାନ୍ତି ସୋମ ପ୍ରକାଶ ଭରତ ଚନ୍ଦ୍ର ନାୟକ ସିଡି ସେକ୍ଟର 6 କଟକରୁ ଶୁଣିବାକୁ ଚାହିଁଛନ୍ତି ଆଲବମ୍ ସୁନା ବେଶରୁ ଗୋଟିଏ ଭଜନ। ସୋ ଆପଣଙ୍କ ପାଖରେ ପହଞ୍ଚାଇ ଦେଉଛି ଏହି ତିନୋଟି ଗୀତ ବ୍ୟାକ୍ ଟୁ ବ୍ୟାକ୍। ସୋ ଷ୍ଟେ ଟ୍ୟୁନ୍ 200.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ସୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ର ଆପଣମାନଙ୍କର ଏତେ ସୁନ୍ଦର ସୁନ୍ଦର ରିକ୍ୱେଷ୍ଟ ଆଜିର ରେନ୍ବୋ ଏସ୍ଏମ୍ଏସ୍ କୁ ସତରେ ବହୁତ ହି ଖାସ ବନେଇ ଦେଇଛି ଆଣ୍ଡ ଏଇ ରିକ୍ୱେଷ୍ଟଟି ଆସିଛି ଝାଡ଼ଖଣ୍ଡ ଜିଲ୍ଲା ବଡ଼ା ବାମ୍ବୋ ସୁପାଇ ସାହି ଗାଁରୁ କରିଛନ୍ତି ଦେବେନ୍ଦ୍ର ତାନ୍ତି ରାକେଶ ତାନ୍ତି ପ୍ରକାଶ ନିଶା କୁମାରୀ ରେଶ୍ମା ଦୀପ

କାଲିର କାର୍ଯ୍ୟକ୍ରମ ସୂଚନା ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ ସକାଳ 6:05 ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 107ତମ ଭାଗ ଶୁଣିପାରିବେ ସକାଳ 6:40 ଆମର ସ୍ୱାସ୍ଥ୍ୟ ସକାଳ 7:10 ବିଷୟ ରହିଛି ବର୍ଣ୍ଣ ଦୃଷ୍ଟିଦୋଷ ଏ ବିଷୟରେ ଆଲୋଚନା କରିବେ ଡାକ୍ତର ଅନୁରାଗ ମିଶ୍ର ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋଠାରେ ଅନୁଷ୍ଠିତ କମନ୍ୱେଲ୍ଥ ଗେମ୍ସ 2026ର ଦୈନିକ ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସକାଳ 7:30 ଶୁଭ ସକାଳ ଶୁଣିପାରିବେ ସକାଳ 7:45 ମର୍ଣ୍ଣିଂ ମେଲୋଡି ଶୁଣିପାରିବେ ସକାଳ 8:30 ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ସକାଳ 9:15 ଏବଂ ସନ୍ଧ୍ୟା 5:02 ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ଜରିଆରେ ନିଜର ମତ ସେୟାର କରିପାରିବେ ରେନ୍ବୋ ଏସ୍ଏମ୍ଏସ୍ ଶୁଣିପାରିବେ ଦିନ 10:00 ଏବଂ ରାତି 10:00 ଏଥିରେ ଆପଣମାନେ ଏସ୍ଏମ୍ଏସ୍ ଜରିଆରେ ନିଜର ମତ ରଖିପାରିବେ ଦିନ 11:00 ମନ୍ କି ବାତ୍ ଶୀର୍ଷକରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଏବଂ ପରେ ପରେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର ଶୁଣିପାରିବେ ମଧ୍ୟାହ୍ନ 12:00 କିଛି କଥା କିଛି ଗୀତ ଆଜି ଚର୍ଚ୍ଚାରେ ଦିନ 1:10 ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ ଶୁଣିପାରିବେ ଦିନ 2:45 ଅପରାହ୍ନ 3:00 ମୋ ଦେଶ ସୁରିଲା ଆଫ୍ଟରନୁନ୍ ଅପରାହ୍ନ 4:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ ଅପରାହ୍ନ 4:50 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 90ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10 ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା 6:30 ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଶୁଣିପାରିବେ ସନ୍ଧ୍ୟା 7:00 ରାତି 8:00 ଶୁଣିବେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର ରାତି 9:00 ଶୁଣିବେ ଦ ଆକାଶବାଣୀ ପଡ଼କାଷ୍ଟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଏବଂ ଅଭୁଲା ସ୍କୃତି ଶୁଣିପାରିବେ ରାତି 9:30 ଏଇଠି ଶେଷ କରୁଛୁ ଆଜିର ଅଧିବେଶନ ଆଜି ଆପଣଙ୍କ ସହିତ ମୁଁ ଥିଲି ଆପଣଙ୍କର ହୋଷ୍ଟ ଆଣ୍ଡ ଦୋସ୍ତ ସୁଭି ବିଦାୟ ଦିଅନ୍ତୁ ସୁଭିକୁ ଏବଂ ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ ସକାଳ 5:53 ପର୍ଯ୍ୟନ୍ତ ସେତେବେଳେ ଯାଇ ଟାଟା ବାଏ ଟେକ୍ କେୟାର ଗୁଡ୍ ନାଇଟ୍

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ,
2: ଇଏ ସୌଦାର 15,000, ପରିବାର 2,000,
1: ଆଉ ଲାଇଟ ବିଲ୍
2: ଏବେ 0 ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗିଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455

0: 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ କରନ୍ତୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
3: ହଁ ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
4: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
2: କିଛି ନାଇଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
4: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋ ୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
3: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
4: ହଁ ମାମା, ସଞ୍ଚୟ ବି ସୁବିଧା ବି।
2: ଆସୁନ 1800345678 କିମ୍ବା 1912 କଲ୍ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।

ମଇଁଷି ପିଠିରେ କଳା ନଣ୍ଡି ଘୋଷର ତବା ଜେଣି ବଳା ବିଜେ କଲା ଚକା ଡୋଳା।

ହୁଏ, ଶୋଷ ହୁଏ, ନିଦ୍ରା ବି ଆସେ। ମଣିଷ ଜୀବନର ଲକ୍ଷଣ ତାଙ୍କ ରୀତିନୀତିରେ ପ୍ରକାଶ ପାଏ। ଏମିତିରେ ତ ନା ତାଙ୍କର ବଡ଼ଖିଆ ଠାକୁର, ଏଥିପାଇଁ ତ ପ୍ରିୟ ଭାବଗ୍ରାହୀଙ୍କ ଭୋଜନ ପାଇଁ 60 ପୌଟି ଭୋଗ, 56 ପ୍ରକାର ବ୍ୟଞ୍ଜନର ବ୍ୟବସ୍ଥା। ହେଲେ ମାଉସୀ ମା ହାତ ତିଆରି ପୋଡ଼ପିଠାରେ କାଳିଆ ସାଆନ୍ତର ଭାରି ଲୋଭ। ସେଇଥିପାଇଁ ତ ବାହୁଡ଼ା ଯାତ୍ରା ଦିନ ମାଉସୀ ମା ପାଖରୁ ପୋଡ଼ପିଠା ଖାଇ ଶ୍ରୀମନ୍ଦିରକୁ ଲେଉଟନ୍ତି ମହାପ୍ରଭୁ। ହଁ ମାଉସୀ ମା, ବଡ଼ଦାଣ୍ଡର ମଧ୍ୟ ଭାଗରେ ବଳଗଣ୍ଡି ଛକ ନିକଟରେ ରହିଛି ମହାପ୍ରଭୁଙ୍କ ମାଉସୀ ମା ମନ୍ଦିର। ପ୍ରଳୟ କାଳରେ ସମୁଦ୍ରକୁ ଶୋଷଣ କରି ଶ୍ରୀକ୍ଷେତ୍ରକୁ ରକ୍ଷା କରିଥିବାରୁ ସେ ଅର୍ଦ୍ଧଶୋଷଣୀ ବା ଅର୍ଦ୍ଧାଶୋଣୀ ନାମରେ ବେଶ ପରିଚିତା। ସେଥିପାଇଁ ସମସ୍ତ ଦେବାଦେବୀଙ୍କର ମାତୃ ରୂପରେ ସେ ପୂଜିତା। ତେଣୁ ଦେବୀ ଅର୍ଦ୍ଧାଶିନୀ ହେଲେ ଜଗତର ନାଥ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମାଉସୀ ରୂପେ ପରିଚିତ। ବାହୁଡ଼ା ସମୟରେ ଶ୍ରୀଗୁଣ୍ଡିଚାରୁ ଲେଉଟି ଶ୍ରୀମନ୍ଦିର ଅଭିମୁଖେ ଆସୁଥିବା ମହାପ୍ରଭୁ ବାଟରେ ମାଉସୀ ମା ହାତରୁ ପୋଡ଼ପିଠା ଖାଇ ଫେରିଥାନ୍ତି।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜି।
2: ଇଏ ସୌଦାର 15,000, ପରିବାର 2,000।
1: ଆଉ ଲାଇଟ ବିଲ୍?
2: ଏବେ ଜିରୋ ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
3: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

0: ଏଠି ଶେଷ କରୁଛୁ ଆଜିର
1: ଭକ୍ତିର ପୁଷ୍ପାଞ୍ଜଳି ଭାବର ସ୍ୱରାଞ୍ଜଳି ଅର୍ଘ୍ୟ ଥାଳି ଭାଗବତ ଶୁଣିବା ବିନା କଣ ଶେଷ ହୋଇପାରେ କି ପ୍ରଭୁଙ୍କ ଆରାଧନା ଆସନ୍ତୁ ଶୁଣିବା ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଭକ୍ତି ଧାରାବାହିକ ଶ୍ରୀମଦ ଭାଗବତର 105ତମ ଭାଗ ପ୍ରଯୋଜନା କରିଛନ୍ତି ସୁହାସ ମହାନ୍ତି।

ଧ୍ରୁବଙ୍କ ତପସ୍ୟାରେ ଇନ୍ଦ୍ରାଦି ଦେବତାମାନେ ଭୟ କରି ତାଙ୍କର ତପସ୍ୟା ଭାଙ୍ଗିବାକୁ ଉଦ୍ୟମ କଲେ। ବାଳକ ରୂପ ଧରି ତାଙ୍କୁ ଭୁଲାଇବାକୁ ଚେଷ୍ଟା କଲେ। ଭୂତ ପ୍ରେତ ଓ ନାନାଦି ଭୟଙ୍କର ରୂପ ଧରି ଡରାଇଲେ। ପୁଣି ସୁନୀତି ରୂପରେ ଭୁଲାଇବାକୁ ଚେଷ୍ଟା କଲେ। କେହି ଧ୍ରୁବଙ୍କ ତପସ୍ୟା ଭାଙ୍ଗିବାକୁ ସମର୍ଥ ହେଲେ ନାହିଁ। ଭଗବାନ ଦେବତାମାନଙ୍କୁ କହିଲେ ଯେ ଧ୍ରୁବ କାହାରି ଅଧିକାର ନେବାକୁ ତପସ୍ୟା କରୁନାହିଁ, ସେ ତପସ୍ୟା କରୁଛି ପିତାଙ୍କ କୋଳରେ ବସିବା ପାଇଁ। ଭଗବାନ ଧ୍ରୁବଙ୍କ ନିକଟରେ ଉପସ୍ଥିତ ହୋଇ ତାଙ୍କୁ ବର ମାଗିବାକୁ କହିଲେ।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଠାରେ ଆସନ୍ତୁ ଶୁଣିବା ଯାନୀ ଯାତ୍ରାରେ ସ୍ୱାସ୍ଥ୍ୟ ରକ୍ଷା ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ।
1: ଆଚ୍ଛା ଭାବିଲେ ଦେଖି ପର୍ବପର୍ବାଣୀ ଗୁଡ଼ିକ ଯଦି ଆମର କିଛି ମଙ୍ଗଳ କରୁନଥାନ୍ତା ତେବେ ଆବହମାନ କାଳରୁ ମଣିଷ ଗୁଡ଼ିକୁ ପାଳନ କରି ଆସୁଥାନ୍ତା କାହିଁକି। ଯେଉଁଠି ମଣିଷ ବସତି ଅଛି ସେଠି ଗଢ଼ି ଉଠିଛି ସମାଜ, ସେଠି ହେଇଥାଏ ଯାନିଯାତ୍ରା, ମେଳା ମହୋତ୍ସବ ଓ ପର୍ବପର୍ବାଣୀ, କାରଣ ଏଥିରେ ଜନଜୀବନର ମଙ୍ଗଳ ନିହିତ। ଏଥର ସତରେ କ'ଣ କିଛି ହିତ ହେଇଥାଏ? ହଁ ହେଇଥାଏ, ହେଇଥାଏ ଅଶେଷ ହିତ। ସବୁଠାରୁ ବଡ଼ ହିତ ହେଉଛି ଏହା ଆମକୁ ସବୁ ଦିଗରୁ ସୁସ୍ଥ ରଖିଥାଏ। କିନ୍ତୁ କେମିତି? ତେବେ ସୁସ୍ଥତା ବୋଇଲେ କ'ଣ? ଦେହ ପୁରାପୁରି ଭଲ ଥିଲେ, ମନ ପୁରାପୁରି ଭଲ ଥିଲେ, ସମାଜର ସମସ୍ତଙ୍କ ସହ ସମ୍ପର୍କ ପୁରାପୁରି ଭଲ ଥିଲେ, ଆଉ ଆଧ୍ୟାତ୍ମିକ ମନୋଭାବ ସମ୍ପନ୍ନ ହୋଇଥିଲେ, ତାକୁ ହିଁ ପ୍ରକୃତ ସ୍ୱାସ୍ଥ୍ୟ ବୋଲି କୁହାଯାଏ। ପର୍ବପର୍ବାଣୀ ପାଳନ କ'ଣ ଆମ ଦେହ ମନ ସାମାଜିକ ସମ୍ପର୍କ ଆଉ ଆଧ୍ୟାତ୍ମିକ ମନୋଭାବର ଉନ୍ନତିରେ ସହାୟକ ହୋଇଥାଏ? ହଁ ହୋଇଥାଏ। କଥାରେ ଅଛି ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳିତ ହୁଏ। ଏହାର ଅର୍ଥ ଓଡ଼ିଶା ହେଉଛି ଏକ ପର୍ବପର୍ବାଣୀର ରାଜ୍ୟ। ଏଠାରେ ବର୍ଷ ସାରା ଏବଂ ପ୍ରତି ମାସରେ କୌଣସି ନା କୌଣସି ପର୍ବ ପାଳନ କରାଯାଇଥାଏ। ପର୍ବ ପାଳନର ପୂର୍ବ କିଛି ଦିନର ବ୍ୟସ୍ତତାକୁ ମନେ ପକାନ୍ତୁ ତ। ପର୍ବ ପାଳନକୁ ସଫଳ କରିବା ପାଇଁ ପରିବାର ଆଉ ପଡ଼ା ପଡ଼ୋଶୀଙ୍କୁ ଫୁର୍ସତ ମିଳେନି, କାମ କରି କରି ହାଲିଆ ଲାଗେ। ମାତ୍ର ଏହି ଶାରୀରିକ ପରିଶ୍ରମ ସମସ୍ତଙ୍କ ଶରୀରକୁ ସୁସ୍ଥ ରଖିବାରେ ଯଥେଷ୍ଟ ସହାୟକ ହୋଇଥାଏ। ପୁଣି ପ୍ରତ୍ୟେକ ପର୍ବପର୍ବାଣୀରେ ପିଠାପଣା ଆଉ ଭୁରି ଭୋଜନ ତ ଏକ ସାଧାରଣ କଥା। ନିଜେ ଖାଇବା ଆଉ ବନ୍ଧୁବାନ୍ଧବମାନଙ୍କୁ ନିମନ୍ତ୍ରଣ କରି ଖୁଆଇବାର ତୃପ୍ତି ନିଆରା। ଭଲ ଭଲ ଖାଦ୍ୟ ଖାଇବା ଦ୍ୱାରା ଖାଦ୍ୟର ଅଭାବ ପୂରଣ ହୋଇଯାଏ, ଫଳରେ ଶରୀର ସୁସ୍ଥ ରହେ। ତେବେ ପୃଥିଳତା ହେଲା, ଡାଇବେଟିସ୍ ହେଲା, ଉଚ୍ଚ ରକ୍ତଚାପ ରୋଗୀ ବି ଖାଦ୍ୟ କଟକଣାକୁ କୋହଳ କରିଦେବା ଆଦୌ ନିରାପଦ ନୁହେଁ। ଇଏ ତ ଗଲା ଶାରୀରିକ ସ୍ୱାସ୍ଥ୍ୟ ଉପରେ ପର୍ବପର୍ବାଣୀର ଅନୁକୂଳ ପ୍ରଭାବ ବିଷୟରେ। ଏବେ ମନର ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ କଥା ବିଚାର କରନ୍ତୁ। ପର୍ବପର୍ବାଣୀ ପାଳନ ସମୟରେ ମନର ଦୁଃଖ, ଉତ୍କଣ୍ଠା, ମାନସିକ ଚାପ ଇତ୍ୟାଦି ଲାଘବ ହୋଇଯାଏନି? ମନରେ ସ୍ନେହ, ପ୍ରେମ ଓ ଶ୍ରଦ୍ଧାଭାବର ଉଦ୍ରେକ ହୁଏନି? ସାଙ୍ଗସାଥିମାନଙ୍କ ମେଳରେ ଖେଳି ବୁଲି ହସି ହସେଇ ମଉଜ ମସ୍ତି କରିବାର ଅନୁଭବ ମନକୁ ହାଲୁକା କରିଦିଏନି? ସାମାଜିକ ସ୍ୱାସ୍ଥ୍ୟକୁ ମଧ୍ୟ ସୁଗମ କରିଦିଏ ପର୍ବପର୍ବାଣୀ। ପାରସ୍ପରିକ ସାହାଯ୍ୟ ସହଯୋଗ ବିନା ଏହାର ପାଳନ ସଫଳ ହୋଇପାରେନି। ଜାତି, ଧର୍ମ, ଧନୀ, ଦରିଦ୍ର ନିର୍ବିଶେଷରେ ସମସ୍ତେ ମିଳିମିଶି ଏଥିରେ ଲାଗି ପଡ଼ିବା ଫଳରେ ସମସ୍ତେ ସ୍ନେହ, ପ୍ରୀତି ଓ ଭ୍ରାତୃତ୍ୱର ବନ୍ଧନରେ ବାନ୍ଧି ହୋଇ ରହନ୍ତି। ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ ସଦ୍ଭାବ ସୃଷ୍ଟି ହୁଏ, ଭାଇଚାରା ଅକ୍ଷୁର୍ଣ୍ଣ ରହେ। ପୁନଶ୍ଚ ପ୍ରତ୍ୟେକ ପର୍ବପର୍ବାଣୀରେ ଅନ୍ତର୍ନିହିତ ଥାଏ ଆଧ୍ୟାତ୍ମିକତା। ତେଣୁ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟକୁ ଅତୁଟ ରଖିବାରେ ପର୍ବପର୍ବାଣୀ ଗୁଡ଼ିକର ଅବଦାନ ଯଥେଷ୍ଟ ବେଶୀ। ଏହାକୁ ମଧ୍ୟ ସ୍ୱୀକାର କରିବାକୁ ପଡ଼ିବ ଯେ ପର୍ବ ପାଳନ ସହ ପରିଷ୍କାର ପରିଚ୍ଛନ୍ନତା ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏହା ମଧ୍ୟ ଶରୀର ଆଉ ମନକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ତେବେ ପର୍ବପର୍ବାଣୀ ପାଳନ ସିନା କୌଣସି ସମସ୍ୟା ସୃଷ୍ଟି କରିନଥାଏ, କିନ୍ତୁ ଏହି ଅବସରରେ ଯେଉଁ ସବୁ ସମସ୍ୟା ଜାତ ହୁଏ ତାର ପଶ୍ଚାତରେ ଥାଏ ମଣିଷର ଭୂମିକା। ବିଭିନ୍ନ ସ୍ଥାନରେ ମାଇକ୍ ଖଞ୍ଜି ଯେଉଁ ଧ୍ୱନି ପ୍ରଦୂଷଣ କରାଯାଉଛି ତାହା କ'ଣ ରୋକି ହେବନି? ଦୀପାବଳିରେ ବାଣ ଫୁଟିବାକୁ କ'ଣ ହ୍ରାସ କରିହେବନି? ଅତ୍ୟଧିକ ଶବ୍ଦ ଯୋଗୁଁ ରୋଗୀ, ଶିଶୁ, ବୁଢ଼ାବୁଢ଼ୀଙ୍କ ସ୍ୱାସ୍ଥ୍ୟ ଓ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଯେଉଁ ଅସୁବିଧା ହେଉଛି ଏହାକୁ କ'ଣ ନିବାରଣ କରିହେବନି? ବିଭିନ୍ନ ପର୍ବରେ ମୂର୍ତ୍ତି ପୂଜା କରାଯାଇଥାଏ। ପୂଜା ସରିବା ପରେ ନଈ, ନାଳ କି ପୋଖରୀରେ ମୂର୍ତ୍ତି ଗୁଡ଼ିକୁ ଜଳ ବିସର୍ଜନ ଦିଆଯିବାର ବିଧି ଅତି ସାଧାରଣ। ମାତ୍ର ଏହାଦ୍ୱାରା ଜଳ ପ୍ରଦୂଷିତ ହୋଇଯାଏ। ବିଶେଷ କରି ମୂର୍ତ୍ତି ଗଠନ ପାଇଁ ବ୍ୟବହାର କରାଯାଉଥିବା ରଙ୍ଗମାନ ଆଦୌ ନିରାପଦ ନୁହେଁ। ସେ ଯାହା ହେଉ, ପର୍ବପର୍ବାଣୀ ମଧ୍ୟରେ ଜଡ଼ିତ ଥାଏ ଜନସାଧାରଣଙ୍କ ସାଂସ୍କୃତିକ, ସାମାଜିକ ଓ ଆଧ୍ୟାତ୍ମିକ ଚେତନା। ଏହା ଜନଜୀବନ ସହ ଓତପ୍ରୋତ ଭାବରେ ସମ୍ପୃକ୍ତ ଥିବାରୁ ଏହାକୁ ଜନଜୀବନଠାରୁ ଦୂରେଇ ଦେବା ଆଦୌ ନିରାପଦ ନୁହେଁ। ପର୍ବପର୍ବାଣୀ ପାଳନ ଏକ କାଳଜୟୀ ବ୍ୟବସ୍ଥା ଓ ଏହାର ରହିଛି ଏକ ସର୍ବକାଳୀନ ମୂଲ୍ୟବୋଧ।
2: ମଧ୍ୟ ଶୁଭ ସକାଳରେ ତ କାର୍ଯ୍ୟକ୍ରମ ଆଗକୁ ନେବା। ଏବେ ଶୁଭ ସକାଳରେ ଆଜିର ବିଶେଷ କାର୍ଯ୍ୟକ୍ରମ ହେଉଛି ସ୍କଟଲାଣ୍ଡର ଗ୍ଲାସ୍କୋଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରତ୍ୟେକ ଦିନର ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି ସମୟ ମଧ୍ୟରେ।
3: अगले 10 दिन सात समुंदर पार स्कॉटलैंड

ବନ୍ଧୁ, ଆଜି ଆମେ ହରାଇଥିଲେ ବିଶିଷ୍ଟ ଅଭିନେତା ଉତ୍ତମ କୁମାରଙ୍କୁ। 3 ସେପ୍ଟେମ୍ବର 1926 ଜନ୍ମିତ ଉତ୍ତମ କୁମାର 24 ଜୁଲାଇ 1980 ପରଲୋକ ହୋଇଯାଇଥିଲା। ବେଙ୍ଗାଲୀ ସିନେମା ଜଗତର ମହାନାୟକ ଭାବେ ପରିଚିତ ଉତ୍ତମ କୁମାର 200ରୁ ଉର୍ଦ୍ଧ୍ୱ ସିନେମାରେ ଅଭିନୟ କରି ଜଣେ ସଫଳ ଅଭିନେତା ଭାବେ ନିଜକୁ ପ୍ରତିପାଦିତ କରିପାରିଥିଲେ।

ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆକାଶବାଣୀର ଅଗଣିତ ଶ୍ରୋତାଗଣଙ୍କୁ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ପାବନ ଶ୍ରୀକ୍ଷେତ୍ରରୁ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ପ୍ରଣାମ ଶ୍ରୋତାବନ୍ଧୁ। ଅଖିଳ ବ୍ରହ୍ମାଣ୍ଡ ନାଥ ପରମାତ୍ମା ପରମବ୍ରହ୍ମ ଭକ୍ତଜନ ବତ୍ସଳ କରୁଣା ବରୁଣାଳୟ ପତିତ ପାବନ ମହାବାହୁଙ୍କର ଆଜି ବାହୁଡ଼ା ଯାତ୍ରା। ଆଜି ରଥଯାତ୍ରାର ନବମ ଦିବସ, ଆଷାଢ଼ ଶୁକ୍ଳ ଦଶମୀ ତିଥି। ଏ ଦିନର ମହାତ୍ମ୍ୟ ସମ୍ପର୍କରେ ସ୍କନ୍ଦ ପୁରାଣ କହୁଛନ୍ତି, ନବମ୍ୟାଂ ବାସୟେ ଦେବାନ୍ ତେଷୁ ପ୍ରାତଃ ସମୃତ୍ତିମତ୍ ଦକ୍ଷିଣାଭିମୁଖୀ ଯାତ୍ରା ବିଷ୍ଣୋଃ ରେଷା ସୁଦୁର୍ଲଭା। ଅର୍ଥ ହେଲା, ନବମ ଦିବସରେ ଦେବତାମାନଙ୍କୁ ରଥରେ ବସେଇବ, ଏହି ପ୍ରାତଃ ଅତ୍ୟନ୍ତ ସମୃଦ୍ଧିମାନ, ଏ ଦକ୍ଷିଣାଭିମୁଖୀ ବିଷ୍ଣୁ ଯାତ୍ରା ଅତ୍ୟନ୍ତ ଦୁର୍ଲଭ। କେତେ କାଳରୁ ଶବର ଦ୍ୱାରା ପୂଜିତ ଦାରୁ ଦେବତା ବିଶ୍ୱାବସୁର ନୀଳମାଧବ ବାଟ ଦେଇ ଆମ ପାଇଁ ଦାରୁ ବ୍ରହ୍ମରେ ରୂପାନ୍ତରିତ ହୋଇଛନ୍ତି। କେତେ ରାଜା, କେତେ ବିଦ୍ୱାନ, ସାଧୁ ସନ୍ଥଙ୍କର ଅତ୍ୟନ୍ତ ମହନୀୟ ବିଚାରର ଇଏ ହେଉଛି ଫଳ। ଆମେମାନେ ଜାଣିପାରିବା, ବୁଝିପାରିବା ଏବଂ ଅନୁଭବ କରିପାରିବା ବୋଲି ସେମାନେ ନିରାକାର ନିରାଭାସ ନିର୍ଗୁଣ ନିରଞ୍ଜନ ବ୍ରହ୍ମଙ୍କୁ ସାକାର ସଗୁଣ କରିଦେଲେ, ତାଙ୍କୁ ମନୁଷ୍ୟ ଭଳି କରିଦେଲେ, ଏପରିକି ତାଙ୍କୁ ଜନ୍ମ ମୃତ୍ୟୁ ଚକ୍ରରେ ମଧ୍ୟ ଆବଦ୍ଧ କରିଦେଲେ। ସ୍କନ୍ଦ ପୁରାଣ କହିଲେ, ଯତ୍ରାସ୍ତେ ଦାରବ ତନୁ ଶ୍ରୀ ସୋ ମାନୁଷି ଲୀଳୟା। ପ୍ରକୃତରେ ନାହିଁ ତୁମ ନାମ ରୂପ, ନାହିଁ ତବ ଗୁଣ, ଭକ୍ତି ଆକର୍ଷଣେ ଆସି ବୋଲାଓ ସଗୁଣ। କେବଳ ଏବଂ କେବଳ ଭକ୍ତି ହିଁ ପରମବ୍ରହ୍ମକୁ ତାଙ୍କ ପରମବ୍ରହ୍ମତ୍ୱରୁ ଓହ୍ଲେଇ ଆଣି ଆମର ହାତ ପାହାନ୍ତାରେ ପହଞ୍ଚାଇ ଦେଇଛି। ତାଙ୍କ ମାନୁଷୀ ଲୀଳାର ଏକ ଅଂଶ ହେଉଛି ଏହି ଯାତ୍ରା, ଅଶେଷ ପୁଣ୍ୟ ପ୍ରଦାୟକ ଯାତ୍ରା ଇଏ। ସ୍କନ୍ଧ ପୁରାଣ ମତରେ, ପଦା ଯାଆନ୍ତଂ ରଥେ ଯାଆନ୍ତମ୍ ଜ ପଶ୍ୟେତ୍ ଦକ୍ଷିଣାମୁଖମ୍ ତସ୍ୟ ଜନ୍ମ କୃତାର୍ଥ ସ୍ୟାତ୍ ବାଜି ମେଧଃ ପଦେ ପଦେ। ମହାପ୍ରଭୁଙ୍କର ଏହି ଦକ୍ଷିଣାଭିମୁଖୀ ଯାତ୍ରା ଦେଖିବା ଲୋକର ଜନ୍ମ କୃତାର୍ଥ ହୋଇଯାଏ ଏବଂ ପ୍ରତି ପଦରେ ଅଶ୍ୱମେଧ ଯଜ୍ଞର ଫଳ ପ୍ରାପ୍ତି ହୁଏ। ସରି ଆସୁଛି ମହାପ୍ରଭୁଙ୍କର ସ୍ୱୟଂ ଲୀଳା, ମହାମହିମଙ୍କର ମାନୁଷୀ ଲୀଳା। ଶ୍ରୋତାବନ୍ଧୁ, ଆମେ ବ୍ୟବସ୍ଥାର ଉଚ୍ଚ ଉଚ୍ଚ ସୋପାନରେ ଥିବା ସମ୍ମାନାସ୍ପଦ ବ୍ୟକ୍ତିମାନଙ୍କୁ ମହାମହିମ କହିଦେଉଛୁ ସିନା, ମହାପ୍ରଭୁଙ୍କୁ ଛାଡ଼ି ଆଉ କାହା ସହିତ ଏ ଶବ୍ଦ କ'ଣ ଶୋଭା ପାଏ? ଯଦି କେହି ଏ ଶବ୍ଦର ଅଧିକାରୀ, ତେବେ ନିର୍ଦ୍ୱନ୍ଦ୍ୱରେ ସେ ଆମର ମହାପ୍ରଭୁ, ସେ ମହାମହିମ। ତାଙ୍କରି ହିଁ ଆଜି ପ୍ରତ୍ୟାବର୍ତ୍ତନ ଜନ୍ମଭୂମି ବା ମାତୃଭୂମିରୁ କର୍ମଭୂମିକୁ। କେତେ ସୁନ୍ଦର ବାର୍ତ୍ତା ଏ ପ୍ରତ୍ୟାବର୍ତ୍ତନର! ଗୁଣ୍ଡିଚା ମଣ୍ଡପ ତାଙ୍କର ଅତି ପ୍ରିୟ ସ୍ଥାନ ସତ, ଏହା ନିଶ୍ଚିତ ମଧ୍ୟ, କିନ୍ତୁ କର୍ମ କର୍ତ୍ତବ୍ୟ ଆଗରେ ସବୁ ପଛ ହୋଇଯାଏ। ସବୁ ପ୍ରିୟ ବସ୍ତୁଠାରୁ ମାୟା କାଟିବାକୁ ପଡ଼େ। ପତିତ ଜନଙ୍କୁ ଉଦ୍ଧାରିବା ପାଇଁ ଯେଉଁଠି ତାଙ୍କର ପତାକା ଉଡୁଛି, ଯେଉଁ ଶ୍ରୀବତ୍ସ ଖଣ୍ଡଶାଳ ତାଙ୍କ କର୍ମ ସମ୍ପାଦନର ଆସ୍ଥାନ, ସେଠାକୁ ତ ଫେରିବାକୁ ହିଁ ହେବ। ମୋହ ମାୟାଗ୍ରସ୍ତ ସଂସାରର ଆସକ୍ତିରେ ପଡ଼ିଥିବା ମଣିଷ ସଂସାର ଛାଡ଼ି ନିଜର ପରମଧାମକୁ ଫେରିଯିବା ପାଇଁ ସଂସାରର ଆସକ୍ତିରେ କେତେ ଲିପ୍ତ ହୋଇଥାଏ, ସଂସାରକୁ ଛାଡ଼ିବାକୁ ମନ କରେ ନାହିଁ। କେତେ ସୁନ୍ଦର ପରମାର୍ଥିକ ବାର୍ତ୍ତା ଦେଉଛନ୍ତି ମହାପ୍ରଭୁ ଦେଖନ୍ତୁ ତ, ଆସିଲେ ହସି ହସି, ଫେରୁଛନ୍ତି ମଧ୍ୟ ହସି ହସି। ଏହି ତତ୍ତ୍ୱଟି ଆମକୁ ଆପଣେଇବାକୁ ହେବ ମହାପ୍ରଭୁଙ୍କ ଏ ବାହୁଡ଼ାରୁ। ଆମେ ପ୍ରାର୍ଥନା କରୁଛୁ ମହାପ୍ରଭୁଙ୍କ ପାଖରେ ତାଙ୍କର ଭବ୍ୟ ଏବଂ ଦିବ୍ୟ ଲୀଳା ଆପଣମାନଙ୍କୁ ଶୁଣେଇବା ପାଇଁ ସେ ଆମକୁ ଭାବ ଦିଅନ୍ତୁ, ଆମର ବାଣୀ ଦେଇ ସେ ଭାବ ପ୍ରସରି ଯାଉ ଆପଣଙ୍କ ନିକଟକୁ। ଆପଣ ଯେଉଁଠି ଅଛନ୍ତି ସେଇଠି ପାଇଯାଆନ୍ତୁ ମହାପ୍ରଭୁଙ୍କର ଅନୁଭବ। ଧାରା ବିବରଣୀ କେନ୍ଦ୍ର, ପ୍ରଥମ ଧାରା ବିବରଣୀ କେନ୍ଦ୍ର ହେଉଛି ଆମର ଶରଧାବାଲି ପ୍ରାଥମିକ ବିଦ୍ୟାଳୟ ଉପରେ, ଏବଂ ସେଇଠି ବିବରଣୀ ଦେବା ପାଇଁ ମୋ ସହିତ ଅଛନ୍ତି ଡକ୍ଟର ନରେଶ ଚନ୍ଦ୍ର ଦାସ। ଡକ୍ଟର ଦାସ ହେଉଛନ୍ତି ଶ୍ରୀକ୍ଷେତ୍ରର ଜଣେ ବାସୀ ଏବଂ ଗୋଟିଏ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ପଦରୁ ସେ ଅବସର ନେଇଛନ୍ତି। ଜଗନ୍ନାଥ ସଂସ୍କୃତିରେ ସେ ଜଣେ ବିଶିଷ୍ଟ ବିଦ୍ୱାନ ଏବଂ ବହୁ ଗ୍ରନ୍ଥ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ମନ୍ଦିର ପ୍ରଶାସନରୁ ଯାହା ପ୍ରସ୍ତୁତ ହୋଇଛି ତାର ସମ୍ପାଦନା ମଣ୍ଡଳୀରେ ମଧ୍ୟ ସେ ଅଛନ୍ତି, ଏବଂ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପୁରୀର ମଧ୍ୟ ସେ ଜଣେ ସଦସ୍ୟ। ସେ ହେଉଛନ୍ତି ଆମର ଅନ୍ୟତମ ବିବରଣୀଦାତା। ମୋ ସହିତ ଅଛନ୍ତି ଡକ୍ଟର କଲ୍ୟାଣୀ ନନ୍ଦୀ, ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପିକା ଏବଂ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ କରୁଣାରୁ ସେ ମଧ୍ୟ ବାସିନ୍ଦା। ଦୀର୍ଘ ଦିନ ଧରି ଆମ ସହିତ ସେ ଧାରା ବିବରଣୀ ପ୍ରଦାନ କରୁଛନ୍ତି। ଦ୍ୱିତୀୟ କେନ୍ଦ୍ର ଆମର ବଳଗଣ୍ଡି ପ୍ରାଥମିକ ବିଦ୍ୟାଳୟ ଛାତ ଉପରେ ଅଛି, ସେଇଠି ଅଛନ୍ତି ଡକ୍ଟର ହରିହର।

ଅନୁଙ୍ଗ ସେ ମହାଶୟ ମଧ୍ୟ ଓଡ଼ିଆ ଭାଷା ସାହିତ୍ୟର ଜଣେ ପ୍ରାଧ୍ୟାପକ ଏବଂ ଜଗନ୍ନାଥ ସଂସ୍କୃତିର ଜଣେ ବିଶିଷ୍ଟ ଗବେଷକ, ବହୁ ଗ୍ରନ୍ଥ ସେ ପ୍ରଣୟନ କରିଛନ୍ତି। ତାଙ୍କ ସହିତ ଅଛନ୍ତି ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ସଂସ୍କୃତ ସାହିତ୍ୟର ଅଧ୍ୟାପକ, ଜଣେ ପଣ୍ଡିତ ବିଦ୍ୱାନ ଏବଂ ଜଗନ୍ନାଥ ସଂସ୍କୃତିର ମଧ୍ୟ ସେ ଜଣେ ଅନନ୍ୟ ଭାଷ୍ୟକାର। ଆମ ଏଇ ଯେଉଁ ପାଞ୍ଚ ଜଣ ଆମେ ସଂକଳ୍ପ କରିଛୁ ମହାପ୍ରଭୁଙ୍କର କଥା ଆପଣଙ୍କ ପାଖରେ ପହଞ୍ଚାଇବା ପାଇଁ, ମହାପ୍ରଭୁଙ୍କ ପାଖରେ ପୁଣି ଥରେ ପ୍ରାର୍ଥନା ଯେ ମହାପ୍ରଭୁ ଆମକୁ କରୁଣା କରନ୍ତୁ ଆପଣଙ୍କ ନିକଟରେ ତାଙ୍କର ଏହି ଧାରା ବିବରଣୀ ପହଞ୍ଚାଇବା ପାଇଁ। ଆପଣମାନଙ୍କୁ ଟିକେ ସାମଗ୍ରିକ ଭାବରେ ଶ୍ରୀକ୍ଷେତ୍ରର ଯେଉଁ ପରିସ୍ଥିତି ପରିବେଶ ଅଛି, ମହାପ୍ରଭୁଙ୍କର ଯେଉଁ ନୀତି ନିର୍ଦ୍ଦେଶ ହେଇଛି, ସେ ସମ୍ପର୍କରେ ଟିକେ ମୁଁ ଆପଣଙ୍କୁ ସୂଚନା ଦେବାକୁ ଚାହିଁବି। ପାଣିପାଗ ବହୁତ ସୁନ୍ଦର ଅଛି। ରଥଯାତ୍ରା ଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁ ନିଜେ କଷ୍ଟ ପାଇଲେ ଏବଂ ଅନ୍ୟ ସମସ୍ତେ ମଧ୍ୟ କଷ୍ଟ ପାଇଲେ, ଏବଂ ବର୍ଷାରେ ଭିଜିକିରି ମହାପ୍ରଭୁଙ୍କ ଟାହିଆ ମଧ୍ୟ ଭାରି ହେଇକିରି ତଳେ ପଡ଼ିଯିବା ପର୍ଯ୍ୟନ୍ତ କଥା ଯାଇଥିଲା। ନିରନ୍ତର ବର୍ଷା ହେଉଥିଲା ନିରବଚ୍ଛିନ୍ନ ଭାବରେ। ଆଜି କିନ୍ତୁ ବର୍ଷାର ସୂଚନା ନାହିଁ, କିନ୍ତୁ ଆକାଶରେ ମେଘ ଥିଲେ ମଧ୍ୟ ସୁନ୍ଦର ଦକ୍ଷିଣା ପବନ ବହୁଛି, ଭଲ ଲାଗୁଛି ପରିବେଶ। ଆଉ ଯଦି ବର୍ଷା ନ ହୁଏ ତାହେଲେ ସୁନ୍ଦର ଭାବରେ ଏବଂ କାହାକୁ କିଛି କଷ୍ଟ ନ ହେଇକିରି ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା ସୁଚାରୁ ରୂପରେ ସମ୍ପାଦନ ହେବ, ଏ ଆଶା ଆମର ରହୁଛି ସକାଳର ପାଣିପାଗର ବ୍ୟବସ୍ଥାକୁ ଦେଖିକରି। ଏବଂ ନୀତିକାନ୍ତି ଯାହା ଅଛି ଯେ ସେନାପଟା ଲାଗି 7:30-8:30 ପର୍ଯ୍ୟନ୍ତ ଚାଲିବ। ବର୍ତ୍ତମାନ 8:30 ଆମେ ବିବରଣୀ ଦେବା ଆରମ୍ଭ କଲୁ। ଆମର ଆଶା ଯେ ବର୍ତ୍ତମାନ ଗୁଣ୍ଡିଚା ମଣ୍ଡପ ଭିତରେ ମହାପ୍ରଭୁଙ୍କର ସେନାପଟା ଲାଗି ନୀତି ହେଉଥିବ, ଏବଂ ପହଣ୍ଡି ସମୟ ଅଛି 12:30, କିନ୍ତୁ ଆମେ ଆଶା କରୁଛୁ ଯେ 12 ପର୍ଯ୍ୟନ୍ତ ପହଣ୍ଡି ରହିବ ନାହିଁ, ତାହା ପୂର୍ବରୁ ମଧ୍ୟ ପହଣ୍ଡି ହେଇଯିବ, ଏବଂ ରଥ ଚଣା 4 ବେଳେ ଅଛି। ଏବଂ ଗତବର୍ଷ ମାନଙ୍କର ଅଭିଜ୍ଞତାରୁ ଆମେ ଆପଣଙ୍କୁ କହିପାରିବୁ ଯେ ରଥ ଟଣା ଏବଂ ପହଣ୍ଡି ଏ ଉଭୟ ଯଥେଷ୍ଟ ପୂର୍ବରୁ ହେବାର ସମ୍ଭାବନା ରହୁଛି। 3 ରଥ ଅତ୍ୟନ୍ତ ସୁନ୍ଦର ଭାବରେ ସୁସଜ୍ଜିତ ହେଇକିରି ଆମ ଆଗରେ ନାକଚଣା ଦ୍ୱାରରେ ଅଛନ୍ତି, ଏବଂ ନାକଚଣା ଦ୍ୱାର ମଧ୍ୟ ଯେମିତି ଗୁଣ୍ଡିଚା ଯାତ୍ରାରେ ସିଂହଦ୍ୱାର ଫୁଲ ମଣ୍ଡଣୀ ହେଇଥାଏ, ନାକଚଣା ଦ୍ୱାର ମଧ୍ୟ ସେଇଭଳି ସୁନ୍ଦର ମଣ୍ଡଣୀ ହେଇଛନ୍ତି। ଆମେ ଯେତେବେଳେ ସକାଳେ ଆସିଲୁ ଦେଖିଲୁ ଯେ ରାତିରେ ଯେଉଁ ଫୁଲରେ 3 ରଥଙ୍କର ସଜ୍ଜୀକରଣ ହେଇଥିଲା, ମଣ୍ଡଣୀ ହେଇଥିଲା, ସେଇ ଫୁଲ ପତ୍ର ଇତ୍ୟାଦି ରଥ ଉପରେ ପଡ଼ିଥିଲା। କିଛି ସମୟ ପୂର୍ବରୁ ସେବକମାନେ ଆସି 3 ରଥକୁ ପରିଷ୍କାର କରିଦେଇଛନ୍ତି। ଆଉ ଗୋଟିଏ ଦେଖିଲୁ ଆମେ ଯେ ଶରଧା ବାଲିରେ ଯେଉଁ ବାଲି ପଡ଼ିଛି, ଆପଣମାନେ ଜାଣିଛନ୍ତି ଏ ଶରଧା ବାଲି ତ ପ୍ରକୃତରେ ବାଲିର ପଡ଼ିଆ ଥିଲା, ଏବଂ ରଥ ଏଠି ଚକ ମଧ୍ୟ ପୋତି ହେଇଯାଉଥିଲା, କିନ୍ତୁ ଏବେ କଂକ୍ରିଟ ହେଇଯାଇଛି ଶରଧା ବାଲି, ତାରି ଉପରେ ବାଲି ପକାଇକିରି ପ୍ରାକୃତିକ ଶରଧା ବାଲିକୁ କୃତ୍ରିମ ଶରଧା ବାଲିରେ ରୂପାନ୍ତରିତ କରି ଲୋକମାନଙ୍କୁ ପ୍ରକୃତ ଶରଧା ବାଲିର ଅନୁଭବ ଦେବା ପାଇଁ ପ୍ରଶାସନ ପ୍ରୟାସ କରିଛନ୍ତି। ଏବଂ ଯେଉଁ ବାଲି ପଡ଼ିଛି ସେ ବାଲି ଭିତରେ ଅନେକ ଗୁଡ଼ି ଅନେକ ପଥର ପଡ଼ିଥିବାରୁ ଆମେ ଦେଖୁଥିଲୁ ଏଇ ଯେଉଁ ପୁରୀ ମ୍ୟୁନିସିପାଲିଟିର ସବୁ ସେବିକାମାନେ ସେମାନେ ତା ଭିତରୁ ବାଛି ବାଛିକିରି ସବୁ ପଥର ଗୁଡ଼ି ସବୁ ଗୋଟାଉଥିଲେ, କାରଣ ସବୁ ଲୋକ ଏଠି ଖାଲି ପାଦରେ ଚାଲନ୍ତି, କାହାର ପାଦରେ ଗୁଡ଼ି ପଶିଗଲେ ଆଘାତ ହେଇଯିବ, ସେଥିପାଇଁ ଗୁଡ଼ିମାନଙ୍କୁ ମଧ୍ୟ ଗୋଟାଉଥିଲେ। ଆଉ ଗୋଟେ କଥା ଯେ ଅନେକ ଗୁଟ୍କା ଏବଂ ଏ ଯେଉଁ ସବୁ ସବୁ ପୁଡ଼ିଆ ସବୁ ଖାଆନ୍ତି ଲୋକମାନେ, ବହୁତ ପୁଡ଼ିଆ ଏଇ ଶରଧା ବାଲିରେ ପଡ଼ିଥିଲା, ତାକୁ ମଧ୍ୟ ମ୍ୟୁନିସିପାଲିଟିର ସେବିକାମାନେ ତାକୁ ଗୋଟାଉଥିଲେ। କ'ଣ କରିବା, ଶ୍ରୀକ୍ଷେତ୍ରକୁ ଆସିଲେ କେତେ ସାତ୍ୱିକ ଭାବରେ ରହିବାକୁ ପଡ଼େ, ଏବଂ ଗୁଟ୍କା କେତେ ମାରାତ୍ମକ, ପୁଡ଼ିଆ କେତେ ମାରାତ୍ମକ, ସେ ପୁଡ଼ିଆ ଉପରେ ଲେଖା ହେଇଥିଲେ ମଧ୍ୟ ତାକୁ ସ୍ୱୀକାର ନ କରି ବା ତାକୁ ନ ମାନି ଅନେକ ଲୋକ ପୁଡ଼ିଆ ଖାଉଛନ୍ତି, ଏବଂ ଶ୍ରୀକ୍ଷେତ୍ରରେ ମଧ୍ୟ ଶରଧା ବାଲିରେ ସେ ପୁଡ଼ିଆକୁ ଚିରିକିରି ଫିଙ୍ଗି ଦେଉଛନ୍ତି, ତାକୁ ମ୍ୟୁନିସିପାଲିଟିର ବା ପୌରପାଳିକାର ସେବିକାମାନେ ତାକୁ ଗୋଟାଉଛନ୍ତି। ଏ ବଡ଼ ଦୁଃଖ ଲାଗୁଛି ଦେଖିଲେ, କାରଣ ଯେତେ କହିଲେ ମଧ୍ୟ ଲୋକଙ୍କୁ, ଡାକ୍ତରମାନେ କହିଲେ ମଧ୍ୟ ଏବଂ ଲୋକମାନେ ନିଜେ ଜାଣିବା ଶୁଣିବା ହେଲେ ମଧ୍ୟ ତାକୁ ମାନୁନାହାନ୍ତି, ନିଜ ଶରୀରରେ କ୍ଷତି କରୁଛନ୍ତି ଏବଂ ପରିବେଶକୁ ମଧ୍ୟ ପ୍ରଦୂଷିତ କରୁଛନ୍ତି। ଏଇଭଳି ଭାବରେ ରଥକୁ ପୁରା କଡ଼ନ କରିଦିଆ ହେଇଛି। 2 କଡ଼ନ ଅଛି, ଗୋଟିଏ ହେଉଛି ଇନର କଡ଼ନ ଯେଉଁଠି ଲୁହାର ବ୍ୟାରିକେଡ୍ ଚାରିପଟେ ଘେରା ହେଇଛି, ଏବଂ ଆଉଟର କଡ଼ନ ମଧ୍ୟ ଦୌଡ଼ି ଘେର ଭିତରେ ତାକୁ ଆରକ୍ଷୀ ବାହିନୀମାନେ ସେ କଡ଼ନ କରିକି ରଖିଛନ୍ତି। ତେଣୁ ଏଭଳି ଭାବରେ ରଥଯାତ୍ରାର ଯେଉଁ ବ୍ୟବସ୍ଥା, ଆଉ ଏ ବର୍ଷ ଜାଣିଛନ୍ତି ଯେ ଗୁଣ୍ଡିଚା ଯାତ୍ରାରେ ଯେଉଁ ସବୁ ଅସୁବିଧା ହେଇଥିଲା ସେ ଅସୁବିଧାର ପୁନରାବୃତ୍ତି ନ ହେବା ପାଇଁ ଏ ବର୍ଷ ପ୍ରଶାସନ ବାହୁଡ଼ା ଯାତ୍ରାରେ ବହୁ ଅଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ପ୍ରଶାସନିକ ବ୍ୟବସ୍ଥାକୁ ଆହୁରି କଠୋର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
କିନ୍ତୁ ଗୋଟିଏ କଥା ଆମକୁ ମନେ ରଖିବାକୁ ହେବ।

0: ଏଇ ଯେଉଁ ଗୁଣ୍ଡିଚା ଯାତ୍ରା ଏବଂ ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ଯାହା ହୁଏ, ଏଇଠି ଆମେ ସମସ୍ତେ କାମ କରୁଥିଲେ ମଧ୍ୟ ଏ ସବୁ କାର୍ଯ୍ୟ ମହାପ୍ରଭୁ ହିଁ ସମ୍ପାଦନ କରନ୍ତି। ତେଣୁ ସମସ୍ତଙ୍କ ପକ୍ଷରେ ଆମେ ନିବେଦନ କରିବା ଏବଂ ସମସ୍ତଙ୍କ ପକ୍ଷରେ କର୍ତ୍ତବ୍ୟ ମଧ୍ୟ ହେବ ଯେ ମହାପ୍ରଭୁଙ୍କ ପାଖରେ ସମସ୍ତେ ଅନୁନୟ କରିବେ, ବିନତି କରିବେ, ପ୍ରାର୍ଥନା କରିବେ, ନମ୍ରତାର ସହିତ, ସମର୍ପଣର ସହିତ, ଯେ ମହାପ୍ରଭୁ ଆମେ ସବୁ ନିମିତ୍ତ ହୋଇକରି ଆପଣଙ୍କ ସେବାରେ ନିଯୁକ୍ତ ଅଛୁ, ଏ ରଥଯାତ୍ରାକୁ ନିର୍ବିଘ୍ନରେ ସମାପନ କରିବାର ଦାୟିତ୍ୱ ଆପଣଙ୍କର, ଆପଣ ନିଜେ ଶୃଙ୍ଖଳିତ ଭାବରେ ଏ କାର୍ଯ୍ୟକୁ ସମ୍ପାଦନ କରନ୍ତୁ। ଏହି ପ୍ରକାର ସମର୍ପଣ ଭାବ ଯଦି ସମସ୍ତଙ୍କ ଭିତରେ ଆସିବ, କେବଳ ପ୍ରଶାସନିକ ଅଧିକାରୀମାନଙ୍କ ପକ୍ଷରେ ନୁହେଁ, ସମସ୍ତ ଭକ୍ତ ଶ୍ରଦ୍ଧାଳୁଙ୍କ ମନ ଭିତରେ ମଧ୍ୟ ଏହି ଭାବ ଯଦି ଆସିବ, ତାହେଲେ ନିଶ୍ଚିତ ଭାବରେ ନିର୍ବିଘ୍ନରେ ସୁରୁଖୁରୁରେ ବାହୁଡ଼ା ଯାତ୍ରା କୌଣସି ଅଘଟଣ ନ ହୋଇକରି ସମାପନ ହେବ, ଏ ପ୍ରକାର ବିଶ୍ୱାସ ଆମର ହେଉଛି। ଆଉ ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ମୁଁ ଆମର ପ୍ରଥମ କେନ୍ଦ୍ରରେ ଆଉ ଯେଉଁ ଦୁଇ ଜଣ ମତ୍ସ୍ୟକାର ଅଛନ୍ତି, ଡକ୍ଟର ନରେଶ ଚନ୍ଦ୍ର ଦାସ ଏବଂ କଲ୍ୟାଣୀ ନନ୍ଦୀ, ସେମାନଙ୍କୁ ଅନୁରୋଧ କରିବି। ଏବଂ ତାପରେ ଦ୍ୱିତୀୟ କେନ୍ଦ୍ରରେ ଯେଉଁ ବନ୍ଧୁମାନେ ଅଛନ୍ତି, ଡକ୍ଟର କାନୁନଙ୍କୁ ଏବଂ ଶ୍ରୀ ତ୍ରିପାଠୀ, ମୁଁ ଅନୁରୋଧ କରିବି ସେମାନେ ମଧ୍ୟ ପ୍ରସ୍ତୁତ ରହିବେ। ଆମେ ଏଇଠିକାର ସୂଚନା ଯାହା ଦେଇସାରିଲା ପରେ ସେହି କେନ୍ଦ୍ରରୁ ସେମାନେ ସେହି ଅଞ୍ଚଳର ଯାହା ତାଙ୍କର ଅନୁଭବ ଅଛି, ଯାହା ସେ ଦେଖୁଛନ୍ତି, ସେହି ସୂଚନା ଦେଲା ପରେ ପୁଣି ପ୍ରଥମ କେନ୍ଦ୍ରରେ ଯାହା ନୀତିକାନ୍ତି ମହାପ୍ରଭୁଙ୍କର ସୂଚନା ମିଳିବ, ଆମେ ତାକୁ ଆପଣମାନଙ୍କୁ ଶୁଣେଇବୁ। ମୁଁ ବର୍ତ୍ତମାନ ଅନୁରୋଧ କରୁଛି ଡକ୍ଟର ନରେଶ ଚନ୍ଦ୍ର ଦାସ ମହାଶୟଙ୍କୁ, ସେ ତାଙ୍କର ଧାରା ବିବରଣୀ ଦିଅନ୍ତୁ ଏବଂ ଆମେ ତୁରନ୍ତ ଧାରା ବିବରଣୀ ଅଳ୍ପ ଅଳ୍ପ ଦେଇ ଆମେ ଦ୍ୱିତୀୟ କେନ୍ଦ୍ରକୁ ବର୍ତ୍ତମାନ ଚାଲିଯିବା ଧାରା ବିବରଣୀ ପାଇଁ। ଧନ୍ୟବାଦ।
1: ନୀଳାମ୍ବୁଦାଳି ଦଳିତାଞ୍ଜନ ପୁଞ୍ଜ ମଞ୍ଜୁମ୍ ନୀଳାଚଳାଧର ଶିରୋ ମୁକୁଟାୟମାନମ୍ ନୀଳାମ୍ବରା ନୁଜମଜମ୍ ଶରଣଂ ବ୍ରଜାମଃ। ଅନନ୍ତ କୋଟି ବ୍ରହ୍ମାଣ୍ଡ ନାଥ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଉଭୟ ପାଦ ପଦ୍ମ ତଳେ ଅନନ୍ତ କୋଟି ଭୂମିଷ୍ଠ ପ୍ରଣାମ। ଆଜି ଆଷାଢ଼ ମାସ ଶୁକ୍ଳପକ୍ଷ ଦଶମୀ ତିଥି, ଆଜିର ଏହି ତିଥିକୁ ବାହୁଡ଼ା ଦଶମୀ କୁହାଯାଏ। କିଏ ବାହୁଡ଼ୁଛନ୍ତି? ଆଜି ଯିଏ ଯାଇଥିଲେ ସେ ଆଜି ବାହୁଡ଼ୁଛନ୍ତି। ନିଜେ ମହାପ୍ରଭୁ ସ୍ୱତୁଣ୍ଡରେ କହି ପକେଇଲେ, ଯେତେବେଳେ ଆମେ ଯେଉଁଠି ବସୁଛେ ଇଏ ହେଉଛି ଶରଧା ବାଲି, ଶରଧା ବାଲିକୁ ଲାଗିକରି ଗୁଣ୍ଡିଚା ମଣ୍ଡପ, ଗୁଣ୍ଡିଚା ମଣ୍ଡପରେ ମହାବେଦୀ ଉପରେ ମହାପ୍ରଭୁ ବିରାଜମାନ କରିଛନ୍ତି, ଏବେ ମଧ୍ୟ ସେଇଠି ଅଛନ୍ତି ଏବଂ ଆଉ ଅଳ୍ପ ସମୟ ପରେ ତାଙ୍କର ଲୀଳା ଖେଳା ସାରି ସେ ପୁଣି ଜନ୍ମବେଦୀରୁ କର୍ମବେଦୀକୁ ଚାଲିଯିବେ ଏବଂ ସେଠାରେ ପୁଣି ତାଙ୍କର କର୍ମ ଆରମ୍ଭ କରିବେ। ମହାପ୍ରଭୁ ଯେତେବେଳେ ପ୍ରକଟିତ ହେଲେ ଏବଂ ତାଙ୍କ ପାଇଁ ଗୋଟିଏ ଭବ୍ୟ ମନ୍ଦିରଟିଏ ଇନ୍ଦ୍ରଦ୍ୟୁମ୍ନ ମହାରାଜା ନିର୍ମାଣ କରିଥିଲେ ଏବଂ ସେହି ମନ୍ଦିରରେ ମହାପ୍ରଭୁ ଯେତେବେଳେ ପ୍ରଥମ କରି ରତ୍ନବେଦୀରେ ବିରାଜମାନ କଲେ, ସେତିକି ବେଳେ ପାଖରେ ବ୍ରହ୍ମା ଅଛନ୍ତି, ଇନ୍ଦ୍ରଦ୍ୟୁମ୍ନ ମହାରାଜା ଅଛନ୍ତି, ଭରଦ୍ୱାଜ ମୁନି ଅଛନ୍ତି, ନାରଦ ମହର୍ଷି ଅଛନ୍ତି, କେତେ କେତେ ମୁନି ଋଷି ସମସ୍ତେ ଅଛନ୍ତି, ଅନେକ ଦେବତା ଅଛନ୍ତି, ଦେବାଧିଦେବ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଭାଇ ଭଉଣୀଙ୍କ ସହିତ ରତ୍ନ ସିଂହାସନରେ ବିରାଜମାନ କରିଛନ୍ତି। ହଠାତ୍ ବ୍ରହ୍ମା କହିଲେ ଇନ୍ଦ୍ରଦ୍ୟୁମ୍ନ, ଏଥି ପୂର୍ବରୁ ମହାପ୍ରଭୁ ଏହି କ୍ଷେତ୍ରରେ ନୀଳମାଧବ ରୂପରେ ଥିଲେ ଏବଂ ହେ ଇନ୍ଦ୍ରଦ୍ୟୁମ୍ନ ମହାରାଜା, ତୁମରି ଯୋଗୁଁ ସେ ଆଜି ଦାରୁ ବ୍ରହ୍ମ ରୂପ ଧାରଣ କରିଛନ୍ତି, ତେଣୁ ମହାପ୍ରଭୁଙ୍କର ଦାରୁ ବ୍ରହ୍ମ ରୂପ ଧାରଣ ପାଇଁ ତୁମେ ହେଉଛ କାରଣ, ତେଣୁ ତୁମେ ତାଙ୍କୁ ପ୍ରାର୍ଥନା କର। ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କ ଆଖିରୁ ଲୁହ ଖସି ପଡ଼ିଲା ଏବଂ ଆନନ୍ଦରେ ଗଦଗଦ ହୋଇ ଭକ୍ତି ଭାବରେ ରତ୍ନ ସିଂହାସନରେ ବିରାଜମାନ କରିଥିବା ମହାପ୍ରଭୁଙ୍କୁ ସେ ପ୍ରାର୍ଥନା କଲେ ଏବଂ ସେ ଏଭଳି ପ୍ରାର୍ଥନା କରିଥିଲେ, ଏଭଳି ଭକ୍ତ ଥିଲେ ଇନ୍ଦ୍ରଦ୍ୟୁମ୍ନ ମହାରାଜ, ଯାହାଫଳରେ ତାଙ୍କର ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କ ମୁହଁ ଖୋଲିଦେଲେ, କହିଲେ ଇନ୍ଦ୍ରଦ୍ୟୁମ୍ନ, ସେ ତାଙ୍କର ପ୍ରଥମ ବାଣୀ ଥିଲା, ହେ ଇନ୍ଦ୍ରଦ୍ୟୁମ୍ନ ପ୍ରସନ୍ନସ୍ତେ, ମୁଁ ତୁମ ଉପରେ ପ୍ରସନ୍ନ ହେଇଛି। ଧନ୍ୟ ସେ ଇନ୍ଦ୍ରଦ୍ୟୁମ୍ନ, ଧନ୍ୟ ତାଙ୍କର ଭକ୍ତି, ସେ ଭକ୍ତିରେ ସ୍ୱୟଂ

अखिल ब्रह्मांड नाथ परम कारुणिक आनंद कंद सच्चिदानंद चिन्मय घन असरण शरण पद्म पलास लोचन अघटन घटन पटियान प्रभु भगवान श्री जगन्नाथ तुंड खोलिले कहिले इंद्रदुम्न प्रसन्नस्ते मु तुम उपरे प्रसन्न हेछि कौन मते बर मागुच माग मु होउछि वरदायक वरदानी तेणु जो माने वरदाता से मानको मध्यम वरदान करे तेणु तुम इच्छा होउछि जा मागे निया मोठारु इंद्रदुम्न ଙ୍କର ଆଖିରୁ କେବଳ ଆନନ୍ଦାଶ୍ରୁ ବହୁଛି ବ୍ରହ୍ମା ଠିଆ ହେଇଛନ୍ତି ସେ ମଧ୍ୟ ଦେଖୁଛନ୍ତି କଣ ଇନ୍ଦ୍ରଦୁମ୍ନ ମାଗିବେ ଆଉ କଣ ମାଗିବାକୁ ଅଛି ଯାହାଙ୍କ ପ୍ରେମରେ ବଶୀଭୂତ ହୋଇ ସ୍ୱୟଂ ଭଗବାନ ବଡ଼ ଦେଉଳର ରତ୍ନ ସିଂହାସନ ଉପରେ ବିରାଜମାନ କରୁଛନ୍ତି ଏବଂ କହିଛନ୍ତି ଇନ୍ଦ୍ରଦୁମ୍ନ ମୁଁ ତୁମ ଉପରେ ପ୍ରସନ୍ନ ୟାଠାରୁ ବଳି ଆଉ ଅଧିକ କ'ଣ ଗୋଟିଏ ମଣିଷ ପକ୍ଷରେ ଆବଶ୍ୟକ ସେଥିପାଇଁ ଇନ୍ଦ୍ରଦୁମ୍ନ ମହାରାଜା ଚୁପ୍ ହେଇଗଲେ କିଛି କହିଲେନି ବାକ୍ୟ ସ୍ଫୁରିଲାନି ହଠାତ୍ ଇନ୍ଦ୍ରଦୁମ୍ନ ମହାରାଜ କହି ପକେଇଲେ କହିଲେ ଇନ୍ଦ୍ରଦୁମ୍ନ ମୁଁ ତ ତୁମକୁ ଯେତେ ପଚାରୁଛି କ'ଣ ତୁମେ ବର ମାଗୁଛ ମାଗ ତୁମେ ତ କିଛି ମାଗୁନ ମୁଁ କ'ଣ ଦେବି ତେବେ ତୁମେ ଯଦି କିଛି ନ ମାଗୁଛ ମୋ ପାଖରେ ଯାହା ସବୁଠାରୁ ଭଲ ବସ୍ତୁଟି ଅଛି ମୁଁ ତୁମ ଉପରେ ପ୍ରସନ୍ନ ହେଇଯାଇଛି ତ ସେଇଟା ଦେଇଦଉଛି ଠିଆ ହେଇଛନ୍ତି ଇନ୍ଦ୍ରଦୁମ୍ନ ମହାରାଜ କ'ଣ କହିଲେ କହିଲେ ମୟି ଭକ୍ତି ସ୍ଥିରାସ୍ତୁତେ କହିଲେ ହେ ଇନ୍ଦ୍ରଦୁମ୍ନ ମୟି ମାନେ ମୋ ଠାରେ ତେ ମାନେ ତୁମର ଭକ୍ତି ସ୍ଥିରାସ୍ତୁ ତୁମର ଭକ୍ତି ସ୍ଥିର ହେଇକିରି ରହୁ ମୋ ଠାରେ ତୁମର ଭକ୍ତି ସ୍ଥିର ହୋଇ ରହୁ ଆଉ କ'ଣ ଆବଶ୍ୟକ ଅଛି ଭକ୍ତିରେ ଭଗବାନ ବଶୀଭୂତ ହେଇକିରି ରହନ୍ତି କିନ୍ତୁ ଏତିକି କହିକିରି ରହିଗଲେ ନେଇ ସେଇଠି ସାଙ୍ଗେ ସାଙ୍ଗେ କହିଲେ କହିଲେ ଇନ୍ଦ୍ରଦୁମ୍ନ ମହାରାଜା ଶୁଣ ତୁମେ ତ କିଛି କହିଲ ନେଇ ଆଉ ମୁଁ କହିପାରିବି କି ନାହିଁ ମୁଁ କହି ଜାଣୁନି କିନ୍ତୁ ଆଜି ମୁଁ ତୁମକୁ ଯେତେବେଳେ ମୁହଁ ଖୋଲିଛି ମୁଁ ତୁମକୁ କହୁଛି ଶୁଣ ମୋର ତୁମେ ଦୁଇଟି ଯାତ୍ରା କରିବ ଯୋଉ ଯାତ୍ରା ଦୁଇଟିରେ ମୁଁ ସ୍ୱୟଂ ଯିବି ଅର୍ଥାତ୍ ଆମର ଶାସ୍ତ୍ର କହୁଛନ୍ତି ଯଦି କୌଣସି ମନ୍ଦିରରେ କୌଣସି ମୂଳ ବିଗ୍ରହ ଥରେ ପ୍ରତିଷ୍ଠିତ ହେଇଗଲେ ସେ ଆଉ ନିଜେ ଆଉ ବାହାରକୁ ବାହାରିବେ ନାହିଁ ତାଙ୍କର ବିଜେ ପ୍ରତିମା ମାନେ ଆସିବେ କିନ୍ତୁ ସେ ନିଜେ ଆସିବେନି କିନ୍ତୁ ସେଇଥିପାଇଁ କାଳେ ମୋତେ ଆଉ ଏଠାରୁ ବାହାରି କରିବାକୁ ଶାସ୍ତ୍ରୀୟ ପଦ୍ଧତି ଅନୁସାରେ ମୋତେ କିଏ ନ ନେବେ ସେଥିପାଇଁ ସ୍ୱୟଂ ମହାପ୍ରଭୁ ତୁଣ୍ଡ ଖୋଲି କହିଲେ କହିଲେ ଶୁଣ ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ତିଥିରେ ମୁଁ ଜନ୍ମ ହେଇଛି ଆପଣ କହିଲେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ନିଜେ କହୁଛନ୍ତି ମୁଁ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ଜନ୍ମ ହେଇଛି ତେଣୁ ସେଇଟା ମୋର ଜନ୍ମଦିନ ଏଇ ଯାତ୍ରାଟି ମୋର ନିଶ୍ଚିତ କରିବ ଆଉ ଏ ଯାତ୍ରାରେ ତୁମେ ମୋତେ ନବ ସ୍ନାନ ବେଦୀକୁ ସେଇଠି 108 ଗଡ଼ୁ ଜଳରେ ସ୍ନାନ କରେଇବ ଏବଂ ଏ ସବୁ ବ୍ୟବସ୍ଥା ମୁଁ କରିଛି କ'ଣ ବ୍ୟବସ୍ଥା କରିଛନ୍ତି ପ୍ରଭୁ ନା ମୁଁ ମୋ ସ୍ନାନ ପାଇଁ ଗୋଟିଏ କୂଅ ଖୋଳିକିରି ରଖିଛି ମୁଁ ଆବିର୍ଭୂତ ହେବା ପୂର୍ବରୁ ଗୋଟିଏ କୂପଟିଏ ଖୋଳିଛି ସେଇ କୂପର ଜଳରେ ମୋତେ ତୁମେ ମୋ ଜନ୍ମଦିନରେ ସ୍ନାନ କରେଇବ ଆପଣମାନେ ବିଚାର କରନ୍ତୁ ସ୍ୱୟଂ ମହାପ୍ରଭୁ ଏ କ୍ଷେତ୍ର ପ୍ରତି କେତେ ଆକର୍ଷଣ ଏବଂ ସେ କହିଲେ ମୋର ଜନ୍ମଦିନ ହେଉଛି ଜ୍ୟେଷ୍ଠ ପୂର୍ଣ୍ଣିମା ତିଥି ମହାପ୍ରଭୁ କହିଛନ୍ତି ଏବଂ ଇନ୍ଦ୍ରଦୁମ୍ନ ସ୍ୱୀକାର ବି କରିଯାଇଛନ୍ତି ଏବଂ ପୁଣି କହିଲେ କହିଲେ ଶୁଣ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟ ତିଥିରେ ମୋର ଗୋଟିଏ ଯାତ୍ରା କରିବ ଯେଉଁ ଯାତ୍ରାର ନାମ ହବ ଶ୍ରୀ ଗୁଣ୍ଡିଚା ଯାତ୍ରା ଏ ଯାତ୍ରାରେ ମଧ୍ୟ ମୋତେ ନବ କେଉଁଠିକି ନବ ମୋର ଜନ୍ମସ୍ଥାନକୁ ନବ ମୁଁ ଯେଉଁଠି ଜନ୍ମ ହେଇଥିଲି ଏ ଯାତ୍ରାର ନାମ ହେଉଛି ଗୁଣ୍ଡିଚା ଯାତ୍ରା ଏବଂ ମୋତେ ତୁମେ କେଉଁଠିକି ନବ ନା ଗୁଣ୍ଡିଚା ମଣ୍ଡପକୁ ନବ ସ୍ୱୟଂ ମହାପ୍ରଭୁ ଏଇ ମଣ୍ଡପର ନାମକୁ ଗୁଣ୍ଡିଚା ମଣ୍ଡପ ବୋଲି ନିଜେ ଦେଇଛନ୍ତି ଯାତ୍ରାକୁ ଗୁଣ୍ଡିଚା ଯାତ୍ରା ବୋଲି କହିଛନ୍ତି ଏ ସବୁ ତାଙ୍କ ସେ ନାଁ ଦେଇଛନ୍ତି ଏ ନାମ କେହି ଆଉ ଦେଇନାହାନ୍ତି ସ୍ୱୟଂ ମହାପ୍ରଭୁ କହୁଛନ୍ତି ଗୁଣ୍ଡିଚା ମଣ୍ଡପମ ନାମ ଯତ୍ରାହ ମଜନମ୍ ପୁରା ଅଶ୍ୱମେଧ ସହସ୍ରସ୍ୟ ମହାବେଦିତ

ଭବତ୍ ଆରେ ମୁଁ ଯେତେବେଳେ ଅଖିଳ ବ୍ରହ୍ମାଣ୍ଡ ନାଥ ବ୍ରହ୍ମାଣ୍ଡ ମାଳ ମାଳ ହୋଇ ମୋ ଲୋମକୂପେ ବିରାଜୟୀ ମାଳ ମାଳ ବ୍ରହ୍ମାଣ୍ଡ ମୋର ଲୋମ ମୂଳରେ ବିରାଜମାନ କରୁଛନ୍ତି, ତଥାପି ମୁଁ ଏଇ ଗୋଟିଏ ବ୍ରହ୍ମାଣ୍ଡରେ ରହିଛି ଯୋଉ ବ୍ରହ୍ମାଣ୍ଡରେ ରହିଛନ୍ତି, ତେଣୁ ମୁଁ ଏଇଠି ଜନ୍ମ ହେଇଛି, ଆଉ ମୋତେ ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟ ତିଥିରେ ଜନ୍ମବେଦୀକୁ ନବ, ଆମେ ପରବର୍ତ୍ତୀ କଥା ପ୍ରବାହକୁ ଆଗକୁ ନବା। କିନ୍ତୁ ବର୍ତ୍ତମାନ ଯେହେତୁ ମୋ ପାଖରେ ଅଛନ୍ତି ଡକ୍ଟର କଲ୍ୟାଣୀ ନନ୍ଦୀ ମହୋଦୟା, ମୁଁ ତାଙ୍କୁ ନିବେଦନ କରୁଛି ସେ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରନ୍ତୁ।

ମାଗୁଛି ସରଧା ବାଲିରୁ ହାତେ। ଜୟ ଜଗନ୍ନାଥ। ଅଷ୍ଟାଦଶ ଶତାବ୍ଦୀର କବି ଭକ୍ତ କବି ବନମାଳୀ ଦାସଙ୍କର ଏ ରଚନା। କେତେ ପୁଣ୍ୟ ପବିତ୍ର ଏଇ ମାଟି, ଏ ସରଧା ବାଲି। ଯୋ ସରଧା ବାଲି ଆଜି ପବିତ୍ର ହୋଇ ଉଠିଛି, କାରଣ ମହାପ୍ରଭୁ କୋଟି କୈବଲ ନାଥ ଅଶରଣ ଶରଣ ଅରକ୍ଷ ରକ୍ଷଣ ବିଶ୍ୱ ବନ୍ଦିତ ପ୍ରଭୁ ଶ୍ରୀ ଜଗନ୍ନାଥ ଯୋଉ ଗୁଣ୍ଡିଚା ମନ୍ଦିରକୁ ଆସିଛନ୍ତି, ସେଇ ସରଧା ବାଲିରେ ତିନି ଗୋଟି ରଥ ଅପେକ୍ଷା କରିଛନ୍ତି। ଆଉ ଯୋଉ ସରଧା ବାଲି ମହାପ୍ରଭୁଙ୍କର ସାନ୍ନିଧ୍ୟ ପାଇବା ପରେ ଆଜି ପବିତ୍ର ହୋଇ ଉଠିଛି। ଯୋ ବାଲିରେ ରହିଛି ଆତ୍ମୀୟତା, ଯୋ ବାଲିରେ ରହିଛି ଏତେ ପ୍ରେମ, ଏତେ ଆନନ୍ଦ, ଏତେ ସେଇ ଭାବକୁ ନେଇ, ଭକ୍ତିର ସେ ଧାରାକୁ ନେଇ ଆଜି ଯୋଉ ଛୁଟି ଆସିଛନ୍ତି, ଭାରତ ବର୍ଷର କୋଣ ଅନୁକୋଣରୁ ଦେଶ ବିଦେଶରୁ ସମସ୍ତ ଶ୍ରଦ୍ଧାଳୁ ଭକ୍ତ ଆମେ ଦେଖିପାରୁଛୁ ସେଇ ସରଧା ବାଲିର ପ୍ରାଙ୍ଗଣରେ ଅପେକ୍ଷା କରିଛନ୍ତି, କେତେବେଳେ ଆସିବେ ମହାପ୍ରଭୁ ଆଉ ବାହୁଡ଼ି ଯିବେ ସେଇ ଜନ୍ମ ବେଦୀରୁ କର୍ମ ବେଦୀକୁ। ଅପେକ୍ଷା କରିଛନ୍ତି ଅନେକ ଶ୍ରଦ୍ଧାଳୁ, କିଏ ନୃତ୍ୟ ମାଧ୍ୟମରେ, କିଏ ସେବା ମାଧ୍ୟମରେ, କିଏ ବିଭିନ୍ନ ପ୍ରଶାସନିକ ସ୍ତରରେ, ସମସ୍ତେ ପ୍ରଭୁଙ୍କ ନିକଟରେ ସମର୍ପିତ ହେଇଯାଇଛନ୍ତି। ସେଇ ଭାବନାରେ, ଯୋଉ ଭାବନା ଭକ୍ତ ଆଉ ଭଗବାନଙ୍କର ମିଳନର ଯାତ୍ରାରେ, ଯୋଉ ଭାବନା ମୋ ଆନନ୍ଦର, ଆଜି ଏତେ ସୁନ୍ଦର ବାତାବରଣ ଏଇ ପବିତ୍ର ପୁଣ୍ୟ କ୍ଷେତ୍ର ଯୋଉ ଗୁଣ୍ଡିଚା ମନ୍ଦିରର ପ୍ରାଙ୍ଗଣ, ଯୋଉଠି ଆଜି ସୁନ୍ଦର ଭାବରେ ସୁଶୀତଳ ପବନ ମନକୁ ଆନନ୍ଦ କରିବା ସହିତ ନାନା ଭାବରେ ଯୋଉ ଅନେକ ଆସିଛନ୍ତି ଶ୍ରଦ୍ଧାଳୁମାନେ ସଂକୀର୍ତ୍ତନ ମାଧ୍ୟମରେ ମଧ୍ୟ ଏଠି ଭକ୍ତି ଭାବନା ମହାପ୍ରଭୁଙ୍କ ପାଖରେ ନିଜକୁ ତଲ୍ଲୀନ କରିଦେଇଛନ୍ତି। କେତେ ଭାବରେ କିଏ ଉଦଣ୍ଡ ନୃତ୍ୟ କରୁଛନ୍ତି, କିଏ ଭଜନ କରୁଛନ୍ତି, କିଏ କୀର୍ତ୍ତନ କରୁଛନ୍ତି, କିଏ ମଧ୍ୟ ନୃତ୍ୟ ମାଧ୍ୟମରେ ଏଇ ନବଦିନାତ୍ମକ ଯାତ୍ରାର ଶେଷ ସୋପାନରେ ନିଜକୁ ସମର୍ପି ଦେଇଛନ୍ତି। ପ୍ରଭୁ ଆସିଥିଲେ ଗୁଣ୍ଡିଚା ମନ୍ଦିରକୁ, ଯୋଉ ଗୁଣ୍ଡିଚା ମନ୍ଦିର ହଉଛି ପ୍ରଭୁଙ୍କର ଆଦ୍ୟ ପୀଠ। କାହିଁକି ନା ସ୍କନ୍ଦ ପୁରାଣ ଅନୁସାରେ ଯେତେବେଳେ ଦାରୁ ଭାସମାନ ହୋଇ ଆସିଥିଲେ ଏଇ କ୍ଷେତ୍ରରେ ଅଛନ୍ତି ଯଜ୍ଞ ନୃସିଂହଙ୍କର ମନ୍ଦିର, ରାଜା ଇନ୍ଦ୍ରଦ୍ୟୁମ୍ନ ନୃସିଂହଙ୍କର ମନ୍ଦିରକୁ ଏଇଠାରେ ଯଜ୍ଞ ନୃସିଂହଙ୍କୁ ସ୍ଥାପିତ କରି ପ୍ରଭୁ ଯୋଉ ଗୁଣ୍ଡିଚା ମନ୍ଦିର, ଯୋଉଠି ଆଟପ ମନ୍ଦିର ବୋଲି କୁହାଯାଏ, ଆଟପ ମଣ୍ଡପ, କାହିଁକି ନା ଗୁପ୍ତ ଭାବରେ ପ୍ରଭୁଙ୍କର ଦାରୁ ନିର୍ମାଣ କାର୍ଯ୍ୟ କରାଯାଇଥିଲା। ସ୍ୱୟଂ ଅନନ୍ତ ମହାରାଣା ନାମରେ ମହାପ୍ରଭୁ ନିଜେ ନିଜକୁ ନିର୍ମାଣ କରିଥିଲେ ଏ କ୍ଷେତ୍ରରେ। ସେଇଥିପାଇଁ ଏ କ୍ଷେତ୍ର ପୁଣ୍ୟ ପବିତ୍ର। ସେଇ ଯଜ୍ଞ ନୃସିଂହଙ୍କର ପଶ୍ଚାତପଟରେ ରହିଛନ୍ତି ଇନ୍ଦ୍ରଦ୍ୟୁମ୍ନଙ୍କର ଯୋଉ ପୋଖରୀ, ବହୁ ପୁଷ୍କରଣୀ ନିକଟରେ ନୀଳକଣ୍ଠେଶ୍ୱର ପୂଜା ପାଉଛନ୍ତି। ସେଇ କ୍ଷେତ୍ର ଆଦି ନୃସିଂହଙ୍କର କ୍ଷେତ୍ର, ଯଜ୍ଞ କ୍ଷେତ୍ର, ଇଏ ହଉଛି ସେଇ ଆଟପ କ୍ଷେତ୍ର ଯାହାକୁ କୁହାଯାଇଥାଏ ମହାବେଦୀ ଉତ୍ସବ, ମଧ୍ୟ ଏଇ ଯାତ୍ରାକୁ କୁହାଯାଉଛି ଅନ୍ତର୍ବେଦୀ। କାରଣ ଏଇ ମହାବେଦୀ କୁହାଯିବାର କାରଣ ଏଠି ସ୍ୱୟଂ ଭଗବାନ ଏଇ ବେଦୀରେ ନିର୍ମାଣ ହୋଇଥିଲେ। ଏଇ ଯୋଉ ପ୍ରଥମ ଯୋଉ ଗୁଣ୍ଡିଚା ଯାତ୍ରା ଆରମ୍ଭ ହେଇଥିଲା, ଇତିହାସ ବା ସ୍କନ୍ଦ ପୁରାଣକୁ ଯଦି ଆମେ ଆଧାରିତ କରିବା, ଏଇ ଗୁଣ୍ଡିଚା ମଣ୍ଡପରୁ ପ୍ରଥମେ ରଥଯାତ୍ରା ବା ସେତେବେଳେ ଶଗଡ଼ି ବୋଲି ଯାହାକୁ କୁହାଯାଉଥିଲା, ସେଇଥିରେ ପ୍ରଭୁ ବିରାଜମାନ କରି ଏଇ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଯାଇଥିଲେ ଏବଂ ସେଇଠାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବିଗ୍ରହ

0: ଦେଖିବା ପାଇଁ ଅନୁଭବ କରିବା ପାଇଁ ନିଜ ଭିତରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ମହାପ୍ରଭୁ ଗୁଣ୍ଡିଚା ଏବଂ ବାହୁଡ଼ା ଯାତ୍ରାରେ ଯେଉଁ କାର୍ଯ୍ୟ କରୁଛନ୍ତି, ଲୀଳା କରୁଛନ୍ତି, ବିଧିବିଧାନରେ ତାଙ୍କର ସେବକ ସେବାୟତମାନେ ଯେଉଁ କାର୍ଯ୍ୟ କରୁଛନ୍ତି, ତାକୁ ଆପଣ ଅନୁଭବ କଲେ ଜାଣିପାରିବେ ଯେ ମହାପ୍ରଭୁଙ୍କର ଏଇ ଯେଉଁ ଅନୁଷ୍ଠାନ, ଏଇ ଯେଉଁ ଦିବ୍ୟ ଅନୁଷ୍ଠାନ, ଏ ଆଧ୍ୟାତ୍ମିକ ଚେତନାର ବିଚାରଧାରାର ଯେଉଁ କାର୍ଯ୍ୟଶୈଳୀ, ତାହା ଆମକୁ କେତେ ପରିମାଣରେ ଆକୃଷ୍ଟ କରୁଛି। ଏଇ ପୀଠକୁ ଭଗବାନ ବୁଦ୍ଧଙ୍କ ଠାରୁ ଆଦି ଶଙ୍କରାଚାର୍ଯ୍ୟ ପର୍ଯ୍ୟନ୍ତ ସନ୍ଥ କବୀର, ରାମଭକ୍ତ ରାମାନନ୍ଦ, ରାମାନୁଜ, ଶ୍ରୀ ଗୁରୁ ନାନକ, ପ୍ରଭୁ ଶ୍ରୀ ଚୈତନ୍ୟ, ଭକ୍ତ ସାଲବେଗ, ଭକ୍ତ ସିପୁଟି, ବନ୍ଧୁ ମହାନ୍ତି, ଭକ୍ତ ଦାସିଆ ବାଉରୀ ସମସ୍ତେ ଧାଇଁ ଆସିଛନ୍ତି ଏଇ ପବିତ୍ର ପୀଠକୁ। ଏଇ ପୀଠର, ଏଇ ବଡ଼ଦାଣ୍ଡର ଚରଣ ରେଣୁଟିଏ ମୁଣ୍ଡରେ ମାରି ନିଜକୁ ଧନ୍ୟ ମନେ କରିବେ, ନିଜକୁ କୃତାର୍ଥ ମନେ କରିବେ। ଏଇ ଭାବନା ନେଇ ପ୍ରତିଟି ଭକ୍ତ ଧାଇ ଆସୁଛି ପୁରୀ ଶ୍ରୀକ୍ଷେତ୍ରକୁ। କାରଣ ଇଏ ପରା ପାପ ଛଡ଼ା ପୁର, ଏଠିକି ଯିଏ ପାପ କରି ଆସିବ ତାର ସବୁ ପାପ ଦୋଇଯିବ, କେତେ ବଡ଼ ବିଶ୍ୱାସ। ସେଇଥିପାଇଁ ଭାଗବତରେ କହିଲା, ମୂଳଟି ଅଟଇ ବିଶ୍ୱାସ କହି ଜଗନ୍ନାଥ ଦାସ। ଆପଣ ବିଶ୍ୱାସ ରଖି ଆସୁଛନ୍ତି ମାନେ ନିଶ୍ଚିତ ଭାବରେ ଆପଣଙ୍କର ମନସ୍କାମନା ପୂରଣ ହବ, ଏ ହେଉଛି ବିଶ୍ୱାସର କଥା। ବର୍ତ୍ତମାନ କଳିଯୁଗରେ, କଳିହତ ମାନବ ପାଖରେ ବିଶ୍ୱାସ ନାହିଁ, ଅଛି ଅବିଶ୍ୱାସ ଏବଂ ଅନ୍ଧବିଶ୍ୱାସ। ସେଇଥିପାଇଁ ଏଇ ଯେଉଁ ଗୁଣ୍ଡିଚା ଯାତ୍ରାର ଆଜି ଯେଉଁ ଦଶମୀ ତିଥିରେ ଯେଉଁ ଗୁଣ୍ଡିଚା ଯାତ୍ରା ହେଉଛି, ଏଇ ଗୁଣ୍ଡିଚା ଯାତ୍ରା ଯେଉଁ ପ୍ରସଙ୍ଗଟି ଆମେ ଆଲୋଚନା କରୁଛେ, ଇଏ ହେଉଛି ଗୁଣ୍ଡିଚା ନାମେ ମୋ ଯାତ୍ରା ପରମ ପାବନୀ, ରଥଯାତ୍ରା ନାମେ ଖ୍ୟାତ ହେବ ଯେ ହବନି। ଏଇ ଯେଉଁ ବିଚାର ଅର୍ଥାତ୍ ଏଇ ଯେଉଁ ଆଦର୍ଶ, ଏ ଗୁଣ୍ଡିଚା ଯାତ୍ରା ସାଧାରଣ ଯାତ୍ରା ନୁହେଁ, ସାଧାରଣ ମହୋତ୍ସବ ନୁହେଁ, ଏହା ଜଗତର କଲ୍ୟାଣ ପାଇଁ, ସମଗ୍ର ବିଶ୍ୱବାସୀର କଲ୍ୟାଣ ପାଇଁ ଏ ପବିତ୍ର ବାହୁଡ଼ା ଯାତ୍ରା ଆଜି ଅନୁଷ୍ଠିତ ହେଉଛି। ଜନ୍ମଭୂମିରୁ ଆଜି ବାହୁଡ଼ି ଯିବେ ମହାପ୍ରଭୁ ତାଙ୍କର କର୍ମଭୂମିକୁ, ତାଙ୍କର କର୍ମମୟ କ୍ଷେତ୍ରକୁ। ସେଇଥିପାଇଁ ଆମର ଗୋଟେ ଓଡ଼ିଆରେ କଥା ଅଛି ଯେ କର ରାଜକାର୍ଯ୍ୟ ଛାଡ଼ ପିତୃକାର୍ଯ୍ୟ, ତେଣୁ ପିତ୍ରାଳୟ ମାତ୍ରାଳୟ ଅର୍ଥାତ୍ ମାତୃଭୂମି ଜନ୍ମଭୂମିର ମୋହକୁ ଆମକୁ ତ୍ୟାଗ କରିବାକୁ ପଡିବ, ଇଏ ହେଉଛି କର୍ତ୍ତବ୍ୟର ଦାୟ। କର୍ତ୍ତବ୍ୟ କର୍ମ ଆଗରେ ସବୁ ତୁଚ୍ଛ। ବର୍ତ୍ତମାନ ଆଜି ଭଗବାନ ଯୋଉ ବାହୁଡ଼ି ଯିବେ, ଏଇ ବାହୁଡ଼ା ଯାତ୍ରାର ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୁଁ ମୋର ଅନୁଜ ପ୍ରତିମ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ନୀଳାଦ୍ରିନାଥମ୍ ଜଗତାମଧୀଶମ୍ ଚିଦନ୍ ସ୍ୱରୂପମ୍ ଶରଣୀକନାଥମ୍।

ଦେଇଛନ୍ତି କୌଣସି ଏକ ସଂସ୍ଥା ତାଙ୍କୁ ପ୍ରଦାନ କରିଛନ୍ତି, ଆଉ ଅନ୍ୟ ଛତ୍ର ମଧ୍ୟ କିଛି କିଛି ଶ୍ରଦ୍ଧାଳୁ ଦାନ କରୁଛନ୍ତି, ଜଳ ବଣ୍ଟନ କରାଯାଉଛି, ଆରକ୍ଷୀ ବାହିନୀ ସେମାନଙ୍କର ଯତ୍ନ ନେଉଛନ୍ତି, ଆଉ ଅଗ୍ନିଶମ ବିଭାଗ ସେମାନେ ମଧ୍ୟ ଆମ କେନ୍ଦ୍ର ଆଗରେ ପ୍ରସ୍ତୁତ ରହିଛନ୍ତି। ମହାପ୍ରଭୁଙ୍କ ସେବାରେ ସମସ୍ତେ ଜଣେ ଜଣେ ସେବକ ଭାବରେ ନିଜକୁ ଅନୁଭବ ଆଣୁଛନ୍ତି। କିଛି ଛୋଟ ଛୋଟ ଦୋକାନୀମାନେ ସେମାନେ ବିଭିନ୍ନ ପ୍ରକାର ଦ୍ରବ୍ୟ ସବୁ ବିକ୍ରି କରୁଛନ୍ତି, କାହିଁକି ନା ରଥ ଆସିଲେ ସେମାନେ ଆଉ ବସିପାରିବେ ନାହିଁ। ନଡ଼ିଆ ରହିଛି ଏବଂ ଅନେକ ପ୍ରକାର ଖେଳନା ସାମଗ୍ରୀ ସବୁ ଧରି ସେମାନେ ରହିଛନ୍ତି। ଆଉ ସଂକୀର୍ତ୍ତନ ମଣ୍ଡଳୀ ତୁହାକୁ ତୁହା, ଯେପରି ଅସରା ପରେ ଅସରା ମେଘ ଆସିଯାଏ ଆକାଶରେ, ସଂକୀର୍ତ୍ତନ ମଣ୍ଡଳୀ ମାନେ ବର୍ତ୍ତମାନ ଆମ କେନ୍ଦ୍ର ଦେଇ ମହାପ୍ରଭୁଙ୍କର ସେଇ ଦିବ୍ୟ ଆଡ଼ପ ମଣ୍ଡପ ଆଡ଼କୁ ଯାତ୍ରା କରୁଛନ୍ତି। ପୁଣି ଆମେ ଅନୁଭବ ଏଠି ଦର୍ଶନ କରୁଛୁ ଯେ କି ଶ୍ରୀମନ୍ଦିର ପାଖରୁ, ସିଂହଦ୍ୱାର ପାଖରୁ ଭକ୍ତମାନଙ୍କର ଭିଡ଼ ଧୀରେ ଧୀରେ ଜମି ଆସିଲାଣି। ସମସ୍ତେ ନିଜକୁ ପ୍ରସ୍ତୁତ କଲେଣି ମହାପ୍ରଭୁଙ୍କର ସାନ୍ନିଧ୍ୟ ପାଇବା ପାଇଁ। ଆପଣମାନେ ଶୁଣୁଥିଲେ ଏଇ ଯେଉଁ ଆଡ଼ପ ମଣ୍ଡପକୁ ମହାପ୍ରଭୁ ଯାତ୍ରା କରୁଥିଲେ, ଏହା ପୁରା ଲେଖା ଅଛି ବାମଦେବ ସଂହିତାରେ, ପୁରା ମହ୍ୟମ କୃତାଜ୍ଞାତୁ ତ୍ୱୟାଚ ପୁରୁଷୋତ୍ତମ ଗୁଣ୍ଡିଚା ମଣ୍ଡପେ ରାଜନ୍ ସ୍ଥାସ୍ୟାମି ସପ୍ତବାସରମ୍। ଏଇ ସାତଟି ଦିନ ଯେଉଁ ଆଡ଼ପ ମଣ୍ଡପରେ ଜନ୍ମବେଦୀରେ ରହିବାର ଯେଉଁ ସୁଖ, ଯେଉଁ ଆନନ୍ଦ, ଯେଉଁ ଲୀଳା, ସେ ଲୀଳା ହେଉଛି ମହାପ୍ରଭୁଙ୍କର ଅନନ୍ୟ। ସେ ଲୀଳା ନଥିଲେ ଆଜି ହୁଏତ ଶ୍ରୀଗୁଣ୍ଡିଚା ଯାତ୍ରାର ମହିମା ଏତେ ସୁଦୂର ପ୍ରସାରୀ ହୋଇପାରିନଥାନ୍ତା। ତେଣୁ ମା ପାଖକୁ ଯିବାରେ ବା ଜନ୍ମଭୂମିକୁ ପହଞ୍ଚିବାରେ ଏ ଯେଉଁ ବାର୍ତ୍ତା ମହାପ୍ରଭୁ ଆମ ଠାକୁର ଆମକୁ ପ୍ରଦାନ କରୁଛନ୍ତି, ସମଗ୍ର ବିଶ୍ୱ ଏ ବାର୍ତ୍ତାକୁ ସାଦରରେ ଗ୍ରହଣ କରୁଛି ଏବଂ ଏଥିରୁ ଶିକ୍ଷା ଲାଭ ମଧ୍ୟ କରୁଛି। ସାତ ଦିନର ଯାତ୍ରା ମହାପ୍ରଭୁ ପୂର୍ଣ୍ଣାଙ୍ଗ କରିଛନ୍ତି। ଆଜି ମଙ୍ଗଳାରୋପଣ କରାଯିବ, ମହାପ୍ରଭୁଙ୍କର ଦିବ୍ୟ ମଙ୍ଗଳାରୋପଣ। ଆପଣମାନେ ଜାଣନ୍ତି ମାଧୁର୍ଯ୍ୟ ଲୀଳାକୁ ଶେଷ କରି ପୂର୍ଣ୍ଣାଙ୍ଗ କରି ଔଦାର୍ଯ୍ୟ ଲୀଳାରେ ପୁଣି ବଡ଼ଦାଣ୍ଡକୁ ପତିତ ପାବନ ଯାତ୍ରାରେ ମହାପ୍ରଭୁ ଓହ୍ଲେଇ ଆସିବେ। ତିନି ରଥ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ମହାପ୍ରଭୁଙ୍କୁ ଆଧାର ରୂପରେ ଦିବ୍ୟ ରଥତ୍ରୟ ସୁସଜ୍ଜିତ, ଯାହା ଶ୍ରବଣ କରୁଥିଲେ ଆମର ପୂର୍ବ ବକ୍ତା ଯିଏକି ବରେଣ୍ୟ ଘୋଷକ ଡକ୍ଟର ଶାନ୍ତନ କୁମାର ରଥ ମହୋଦୟ କହୁଥିଲେ। ପୁଷ୍ପ ମଣ୍ଡଳୀରେ ତିନି ରଥର ଶୋଭା ଅପୂର୍ବ ଭାବରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ତେଣୁ ଏଇ ଯେଉଁ ପରିବେଶ ରହିଛି, ଆକାଶ ମେଘମୁକ୍ତ ଆକାଶ, ମନ୍ଦ ମନ୍ଦ ପବନ ଅତି ଆନନ୍ଦ ପ୍ରଦାନ କରୁଛି ଭକ୍ତମାନଙ୍କୁ, କଷ୍ଟ କୌଣସି ପ୍ରକାର ପହଞ୍ଚି ପାରୁନି, ଯେମିତି ଗୋଟିଏ ପାଗର ଅନୁକୂଳ ରହିଛି ମହାପ୍ରଭୁଙ୍କର ଦିବ୍ୟ ଯାତ୍ରା ପାଇଁ। ଏଇ କ୍ଷେତ୍ରକୁ ପରମ ପାବନ କ୍ଷେତ୍ର ବୋଲି କୁହାଯାଏ, କାହିଁକି ନା ଯତ୍ରାସ୍ତେ ଦାରବ ତନୁହୁ ଶ୍ରୀ ସୋ ମାନୁଷ ଲୀଳୟା। ଏଇ ମଣିଷ ପରି ମାନବୀୟ ଲୀଳାରେ ମହାପ୍ରଭୁଙ୍କର ପ୍ରତିଟି କଥାକୁ ଅବକାଶ ନୀତି ପାଖରୁ ଆପଣ ଯଦି ଅବଲୋକନ କରିବେ, ମହାପ୍ରଭୁ ଦନ୍ତ ଧାବନ ସ୍ନାନ ଏବଂ ଭୋଜନାଦି କାର୍ଯ୍ୟ ପରେ ଶେଷରେ ବଡ଼ସିଂହାରରେ ପହୁଡ଼ ହେବା, ଇଏ ସବୁଗୁଡ଼ିକ ଯେପରି ମଣିଷ ପାଇଁ ପ୍ରଯୁଜ୍ୟ ବା 56 କୋଟି ଜୀବଜନ୍ତୁଙ୍କ ପାଇଁ ଏହା ସ୍ୱୀକାର୍ଯ୍ୟ। ତେଣୁ ଏଭଳି ଠାକୁର ଯାହା ଶୁଣୁଥିଲେ ମୂଳ ଆସ୍ଥାନକୁ ଛାଡ଼ି ଯେତେବେଳେ ଆସିଛନ୍ତି, ଏହା ସର୍ବତନ୍ତ୍ର ସ୍ୱତନ୍ତ୍ର ଏବଂ ଯାହାକୁ ରହସ୍ୟ ବୋଲି କୁହାଯାଏ, ଆମ ଶାସ୍ତ୍ର ବର୍ଣ୍ଣନା କରୁଛନ୍ତି ସର୍ବମ ରହସ୍ୟ ପୁରୁଷୋତ୍ତମସ୍ୟ। ତେଣୁ ଏଇ ପୁରୁଷୋତ୍ତମ କ୍ଷେତ୍ରରେ ଭକ୍ତଟିଏ ପହଞ୍ଚିଗଲେ ତାର ଆଧ୍ୟାତ୍ମିକ ଆଧିଦୈବିକ ଆଧିଭୌତିକ ଏ ତ୍ରିତାପ ମିଳେଇଯାଏ, ନଷ୍ଟ ହୋଇଯାଏ। ଏ କ୍ଷେତ୍ର ଉଦ୍ଘୋଷଣା କରିଛନ୍ତି ତୁଳା ଯେପରି ଅଗ୍ନିରେ ଦଗ୍ଧୀଭୂତ ହୋଇଯାଆନ୍ତି, ଭସ୍ମ ହୋଇଯାଆନ୍ତି, ସେହିପରି ପାପ ରାଶି ଖଣ୍ଡନ ହୁଏ। ସେହି ବିଶ୍ୱାସକୁ ଆଧାର କରି କେବଳ ଆମ ପ୍ରଦେଶ ନୁହେଁ, କେବଳ ଆମ ଦେଶ ନୁହେଁ, ଅନେକ ବିଦେଶୀ ଭକ୍ତମାନଙ୍କର ସମାଗମ ଶ୍ରୀକ୍ଷେତ୍ରରେ ଏହି ଯାତ୍ରା ପାଇଁ ହୋଇଛି। ସେମାନେ ଏପରି ଭାବରେ ଜାଣିଲେଣି ମହାପ୍ରଭୁଙ୍କୁ, ସେମାନଙ୍କର ଆନନ୍ଦର ସୀମା ରହୁନାହିଁ। ତେଣୁ ଇଏ ଗୋଟେ ଅପୂର୍ବ ସୁଯୋଗ, ଯେତେବେଳେ 10-12 ଦିନର ଦର୍ଶନ ସେମାନେ ଏଇ ଯାତ୍ରା ସମୟରେ ପାଇପାରନ୍ତି, ଦକ୍ଷିଣା ଅଭିମୁଖୀ ଯାତ୍ରା
ଆରମ୍ଭ ହେବ ମହାପ୍ର।

0: ପ୍ରଭୁଙ୍କର। ତେଣୁ ଆମର ବାମ ପାର୍ଶ୍ୱରେ ଏ କେନ୍ଦ୍ରର ଦ୍ୱିତୀୟ କେନ୍ଦ୍ରର ବାମ ପାର୍ଶ୍ୱରେ ବଡ଼ଶଙ୍ଖ, ଦକ୍ଷିଣ ପାର୍ଶ୍ୱରେ ଶ୍ରୀମନ୍ଦିର, ଏଇଭଳି ଏକ ମଧ୍ୟସ୍ଥଳରେ ଆମେ ଆପଣମାନଙ୍କୁ ଏ ବାର୍ତ୍ତା ପହଞ୍ଚାଉଛୁ। ବାସ୍ତବରେ ଶ୍ରୋତା ବନ୍ଧୁ, ମହାପ୍ରଭୁ ଯେ ଆମ ପାଇଁ କେତେ ବରେଣ୍ୟ, ମହାପ୍ରଭୁ ଏ ଜାତି ପାଇଁ କେତେ ଗର୍ବ ଗୌରବର ଆମ ମୁରବୀ ଭାବରେ ବିରାଜମାନ କରନ୍ତି, ତାକୁ ଆମେ ସମସ୍ତେ ଅନୁଭବ କରୁଛେ। ଆପଣମାନେ ମାନସ ଚକ୍ଷୁରେ ଇଏ ଶ୍ରାବ୍ୟ ଭାବକୁ ଗ୍ରହଣ କରି ମହାପ୍ରଭୁଙ୍କୁ ଲୟ ଲଗାନ୍ତୁ ଏବଂ ଭକ୍ତିର ସହିତ ଆଜିର ଏ ପବିତ୍ର ଉତ୍ସବରେ ଆପଣମାନେ ନିଜକୁ ସଂଯୋଜିତ ରଖିଥାନ୍ତୁ। ପୁଣି ଆମେ ଆପଣଙ୍କ ନିକଟକୁ ଆସୁଛୁ। ବର୍ତ୍ତମାନ ପ୍ରଥମ କେନ୍ଦ୍ରକୁ ଆପଣମାନଙ୍କୁ ଫେରେଇ ନେଉଛୁ। ସେଠାରୁ ଆପଣମାନେ ଶ୍ରବଣ କରିବେ ମହାପ୍ରଭୁଙ୍କର ଦିବ୍ୟ ବାର୍ତ୍ତାକୁ। ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଧନ୍ୟବାଦ ପ୍ରତାପ ବାବୁ, ଆପଣ ଦୁଇ ଜଣ ଯାକ ଭାଷ୍ୟକାର ବଡ଼ ସୁନ୍ଦର ଭାବରେ ସେଇଠୁ ଆପଣଙ୍କର ସୂଚନା ଦେଉଥିଲେ, ଯାହା ଆପଣ ଦେଖୁଛନ୍ତି ମହାପ୍ରଭୁଙ୍କ ଲୀଳାର ମହାତ୍ମ୍ୟ, ତା ସହିତ ସେଇ ସ୍ଥାନର ପରିବେଶ ଆପଣଙ୍କ ଦୃଷ୍ଟିରେ ଯେତିକି ଆସୁଛି ଆପଣ ତାକୁ ସଂଗ୍ରହ କରି ଶ୍ରୋତାମାନଙ୍କ ପାଖରେ ପହଞ୍ଚିଲେ। ଶ୍ରୋତା ବନ୍ଧୁ, ଆପଣ ଜାଣନ୍ତି ଯେ କେବଳ ଆକାଶବାଣୀ ପୁରୀ ବଡ଼ଦାଣ୍ଡରୁ ଆପଣଙ୍କୁ ଏ ଧାରା ବିବରଣୀ ଶୁଣାଉଛି, ଅନ୍ୟ କୌଣସି ଦୃଶ୍ୟ ମାଧ୍ୟମରେ ଆପଣ ଯାହା ବି ଦେଖୁଛନ୍ତି ସେ ସିଧାସଳଖ ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ନୁହେଁ। ସେ କ୍ୟାମେରା ସଂଗ୍ରହ କରି ସେ ଦୃଶ୍ୟ ସବୁ ପହଞ୍ଚାଇଲା ପରେ ଭାଷ୍ୟକାରମାନେ ତାଙ୍କର ଷ୍ଟୁଡ଼ିଓ ଭିତରେ ବସିକରି ଆପଣମାନଙ୍କୁ ଧାରା ବିବରଣୀ ଦେଉଛନ୍ତି। ଏ ଶ୍ରୀକ୍ଷେତ୍ରରେ ଏଇ ଗୁଣ୍ଡିଚା ଯାତ୍ରା ଅବଧିରେ ଯେତେ ସବୁ ଘଟଣା ଘଟେ ସେସବୁ ଘଟଣାକୁ ଯୋଡ଼ିଆ ଆଖିରେ ତାକୁ ସଂଗ୍ରହ କରିବା କଷ୍ଟକର। ଆମର ତ ବେଳେବେଳେ ମନେ ହୁଏ ଆମର ମୁଣ୍ଡଯାକ ଆଖି ହେଇଯାଆନ୍ତା କି ଆମେ ଯେତେ ପାରୁ ସେତେ ଦେଖନ୍ତୁ ଏବଂ ଯାହା ଦେଖନ୍ତୁ ଆପଣଙ୍କୁ କହନ୍ତୁ, ମାତ୍ର ଦୁଇଟି ଆଖି ପ୍ରଭୁ ଦେଇଛନ୍ତି ଆମକୁ। ସେଇ ଦୁଇଟି ଆଖିରେ ଚାରିପଟକୁ ଆଖି ବୁଲେଇ ବୁଲେଇ ବୁଲେଇ ବୁଲେଇ ଯାହା ସଂଗ୍ରହ ଆମେ କରୁଛୁ ବା ଯାହା ମନ୍ତର ଭିତରେ ସ୍ଫୁରଣ ହେଉଛି ତାକୁ ଆପଣମାନଙ୍କୁ ଶୁଣାଉଛୁ। ଆପଣ ଜାଣନ୍ତି ବର୍ତ୍ତମାନ ରଥ ଶରଧାବାଲି ପାଖରୁ ବଡ଼ଶଙ୍ଖ ଯାଏ ତିନୋଟି ରଥ ସମ୍ମୁଖରେ ପ୍ରବଳ ଜନସମୁଦ୍ର ସୃଷ୍ଟି ହେଲାଣି। ଆମେ ଯେତେବେଳେ 5:30 ବେଳେ ଏହି ସ୍ଥାନରେ ଆସିକି ପହଞ୍ଚିଲୁ, ଆପଣ ଦେଖନ୍ତୁ 8:30 ବେଳେ ଆମେ ଧାରା ବିବରଣୀ ଦେବା ଆରମ୍ଭ କଲୁ, କିନ୍ତୁ ଆମେ ପହଞ୍ଚିଲୁ କେନ୍ଦ୍ରରେ 5:30 ବେଳେ, 3 ଘଣ୍ଟା ପୂର୍ବରୁ। ତାର କାରଣ କ'ଣ? ତାର କାରଣ ହେଉଛି ଏ ଯେଉଁ ସୁରକ୍ଷା ବଳୟ ଭେଦ କରି ଆଉ ଶରଧାବାଲିରେ ପହଞ୍ଚିବା ସହଜ ନୁହେଁ, ତେଣୁ ଯେତେ ଶୀଘ୍ର ଆସିବେ ଆପଣ ନିର୍ବିଘ୍ନରେ ଆସିପାରିବେ, ନହେଲେ ସୁରକ୍ଷା କଟକଣାରେ ପଡ଼ିଯିବେ। ଆପଣ ଯେତେ ଆପଣଙ୍କ ପାଖରେ ପାସ୍ ଥାଉ, ଅନୁମତି ପତ୍ର ଥାଉ, ସୁରକ୍ଷା ବାହିନୀ ଆପଣଙ୍କୁ ଆଉ ଛାଡ଼ିବେ ନାହିଁ, ଆପଣ ନିର୍ଦ୍ଧାର୍ଯ୍ୟ ସ୍ଥାନରେ ପହଞ୍ଚି ପାରିବେ ନାହିଁ। ବଡ଼ କଷ୍ଟକର କାର୍ଯ୍ୟ ଇଏ, ତଥାପି ମହାପ୍ରଭୁଙ୍କ କରୁଣାରୁ ସବୁ ଭଲରେ ଭଲରେ ଚାଲିଛି। ଏବଂ ଆମେ ଆସିଲା ବେଳକୁ ଶରଧାବାଲି ଫାଙ୍କା ଫାଙ୍କା ଥିଲା, କିନ୍ତୁ ବର୍ତ୍ତମାନ ମାତ୍ର 4 ଘଣ୍ଟା ସମୟ ଭିତରେ 6:00 ଆରମ୍ଭ କରି 3:30 ଘଣ୍ଟା ହେଇଗଲାଣି। ଏହି 3 ଘଣ୍ଟା ଭିତରେ ଶରଧାବାଲି ଠାରୁ ବଡ଼ଶଙ୍ଖ ଯାଏ ସମଗ୍ର ଅଞ୍ଚଳ ଜନସମୁଦ୍ରରେ ପରିଣତ ହେଇଗଲାଣି। ସବୁ ବର୍ଷ ଏଇଭଳି ହୁଏ। ଆପଣ ଜାଣନ୍ତି ଆମର ଭାଷ୍ୟକାରମାନେ କହୁଥିଲେ ଆପଣଙ୍କୁ ବାହୁଡ଼ା ଯାତ୍ରା ସମ୍ପର୍କରେ, ମାନସୀ ଲୀଳାରେ ପ୍ରଭୁ ଆସନ୍ତି, ଇଏ ହେଉଛି ଯାତ୍ରା। ଯାତ୍ରା ଆଉ ଉତ୍ସବ ଭିତରେ ପାର୍ଥକ୍ୟ ହେଉଛି ଯାତ୍ରାମାନଙ୍କରେ ସ୍ୱୟଂ ଦିଅମାନେ ଆସନ୍ତି। ଆପଣ ଦୋଳଯାତ୍ରା କହନ୍ତୁ, ଠାକୁରାଣୀ ଯାତ୍ରା କହନ୍ତୁ, ଗୁଣ୍ଡିଚା ଯାତ୍ରା କହନ୍ତୁ, ସ୍ନାନ ଯାତ୍ରା କହନ୍ତୁ, ଯେତେ ଯାତ୍ରା ଆପଣ କହିବେ, ଶୀତଳଷଷ୍ଠୀ ଯାତ୍ରା କହନ୍ତୁ, ଯାତ୍ରା କହିବାର ମାନେ ହେଲା ସେଇଠି ନିଶ୍ଚିତ ଭାବରେ ଠାକୁରମାନେ ବିରାଜମାନ କରିବେ। ତେଣୁ ସେଇ ଦୃଷ୍ଟିରୁ ଏଇ ଯେଉଁ ଯାତ୍ରାଟି ଅନୁଷ୍ଠିତ ହେଉଛି, ଏଇ ଯାତ୍ରାର ବହୁତ ନାଁ ଅଛି। ଆପଣ ପତିତ ପାବନ ଯାତ୍ରା, ଦଶାବତାର ଯାତ୍ରା, ଘୋଷ ଯାତ୍ରା, ଜନ୍ମବେଦି ଯାତ୍ରା, ଅନ୍ତର୍ବେଦି ଯାତ୍ରା, ଏମିତି ନାନା ପ୍ରକାର ନାଁ ଆକୁ ଦିଆହେଇଛି। ତେଣୁ ଏଇ ଯେଉଁ ଯାତ୍ରା ଦିଆହେଇଛି ବାହୁଡ଼ା ଯାତ୍ରାର ଗୋଟେ ବଡ଼ ବିଶେଷତ୍ଵ କ'ଣ ଜାଣନ୍ତି? ଗୁଣ୍ଡିଚା, ଆମର ଗୁଣ୍ଡିଚା ମନ୍ଦିରରୁ ଯେତେବେଳେ ମହାପ୍ରଭୁ ଶ୍ରୀମନ୍ଦିର ଭିତରୁ ବାହାରିକରି ଆସନ୍ତି ଏବଂ ବାହୁଡ଼ାର ଏଇ ଯେଉଁ 7 ଦିନ କାଳ ଅବସ୍ଥାନ କରନ୍ତି ଆଡ଼ପ ମଣ୍ଡପରେ, ଏଇଟା ୟା ଭିତରେ ଗୋଟେ ସାଂସ୍କୃତିକ ଐତିହ୍ୟ ବା ସାଂସ୍କୃତିକ କାରଣ ଅଛି। ସେ କାରଣ ହେଉଛି ଯେଉଁ ଶବର ପରମ୍ପରାରୁ ବା ଯେଉଁ ଶବର ସଂସ୍କୃତିରୁ ମହାପ୍ରଭୁ ବ୍ରାହ୍ମଣ୍ୟ ସଂସ୍କୃତି ଭିତରକୁ ଆସିଲେ ବା ବୈଦିକ ଦେବତାରେ ସେ ପରିଣତ ହେଲେ, ତାଙ୍କୁ ପୁଣି ଥରେ ସେଇ ଶବର ପରିବେଶକୁ ବା ସେଇ ଶବରାୟିତ ସଂସ୍କୃତିକୁ ଫେରେଇ ଦେବା ପାଇଁ ଏଇ ବାହୁଡ଼ା ଯାତ୍ରାଟି ଗୋଟେ ସୁଯୋଗ ଦିଏ। ଆପଣ ଜାଣିଥିବେ ସମସ୍ତେ ଆଡ଼ପ ମଣ୍ଡପରେ ମହାପ୍ରଭୁ ଯେଉଁ ଅବସ୍ଥାନ କରନ୍ତି

0: ଜାଣିଛନ୍ତି। ଆପଣ ଜାଣିଛନ୍ତି ସ୍ନାନ ପୂର୍ଣ୍ଣମୀ ଠାରୁ ଆରମ୍ଭ କରି ନୀଳାଦ୍ରି ବେଜ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ସେବା, ମହାପ୍ରଭୁଙ୍କର ନୀତିକାନ୍ତି କୋଉମାନେ କରନ୍ତି? ଦଇତା ଏବଂ ପତି। ଦଇତା ଏବଂ ପତି ମହାପାତ୍ର ବୋଲି ଯାହାକୁ କୁହାଯାଏ, ଦଇତା ମାନେ ହେଉଛନ୍ତି ସବରରାଜ ବିଶ୍ୱାବସୁଙ୍କର ବଂଶଧର ଏବଂ ପତି ମହାପାତ୍ର ମାନେ ହେଉଛନ୍ତି ବ୍ରାହ୍ମଣ ବିଦ୍ୟାପତିଙ୍କର ବଂଶଧର। ଏ ଉଭୟଙ୍କର ସେବା ପୂଜା ସିଏ ଗ୍ରହଣ କରନ୍ତି ଏବଂ ବିଶେଷ କରି ଦଇତା ମାନଙ୍କର ଯୋଉ ଭୂମିକା ଥାଏ ଶବର ପରିବେଶ ଏବଂ ଶବର ରୀତିନୀତି, ସେଇଥିରେ ହିଁ ମହାପ୍ରଭୁଙ୍କର ଉପାସନା ଏବଂ ଆରାଧନା ଏହି ବାହୁଡ଼ା ଯାତ୍ରା ଅବଧି କାଳରେ ହୁଏ। ଏବଂ ପୁଣି ଥରେ ସେହି ଶବର ସଂସ୍କୃତିରୁ ପୁଣି ମହାପ୍ରଭୁ ଆଜି ଯୋଉ ବାହୁଡ଼ା ଯାତ୍ରା ହେଉଛି ପୁଣି ତାଙ୍କର ଶ୍ରୀମନ୍ଦିରକୁ ଫେରିଯିବେ ସେହି ବ୍ରାହ୍ମଣ୍ୟ ଆୟତ ପରିବେଶକୁ। ଆପଣ ଜାଣନ୍ତି ଏହି ଶ୍ରୀମନ୍ଦିରର ପୂଜା ପଦ୍ଧତି ଏବଂ ବାହୁଡ଼ା ମଣ୍ଡପରେ ଯୋଉ ପୂଜା ପଦ୍ଧତି, ଆଡ଼ପ ମଣ୍ଡପରେ ଯୋଉ ପୂଜା ପଦ୍ଧତି, ତା ଭିତରେ ମୌଳିକ ପାର୍ଥକ୍ୟ ଅଛି। ପାର୍ଥକ୍ୟ ହେଉଛି ଗୋଟିଏ ଶବର ସଂସ୍କୃତି ଆଧାରିତ, ଗୋଟିଏ ଶବର ପରମ୍ପରା ଆଧାରିତ, ଆଉ ଗୋଟିଏ ହେଉଛି ବୈଦିକ ପରମ୍ପରା ଆଧାରିତ। ସ୍ମାର୍ତ ପରମ୍ପରାରେ ସେଇଠି ପୂଜାପୂଜି ତାଙ୍କର ବିଧିବିଧାନ ଯାହା ସବୁ ଅନୁଷ୍ଠିତ ହୁଏ, ଇଏ ହେଉଛି ମହାପ୍ରଭୁଙ୍କର ଗୋଟେ ସମାବେଶୀ ସଂସ୍କୃତି ବା ସମନ୍ୱୟୀ ସଂସ୍କୃତି, ଯାହା ଜଗନ୍ନାଥ ସଂସ୍କୃତିର ମୂଳ ପିଣ୍ଡ ବା ମୂଳ ଜଡ଼, ସେହି ସଂସ୍କୃତିର ଗୋଟେ ପ୍ରତିଫଳନ ହେଉଛି ବାହୁଡ଼ା ଯାତ୍ରା। ଯେ ଦେଖନ୍ତୁ ମହାପ୍ରଭୁ ମୂଳକୁ କେବେ ଭୁଲିଲେ ନାହିଁ ଏବଂ ସେହି ଶବର ମାନେ ଯେଉଁ ସ୍ତମ୍ଭ ଉପାସନା କରୁଥିଲେ ସେହି ସ୍ତମ୍ଭ ସ୍ୱରୂପରେ ସୁଦର୍ଶନ ରହିଲେ ଆପଣଙ୍କର ସିଂହାସନ ଉପରେ, ରତ୍ନ ସିଂହାସନ ଉପରେ। ମହାପ୍ରଭୁଙ୍କର ଦକ୍ଷିଣ ହସ୍ତରେ ଚକ୍ରଚିହ୍ନ ଅଛି, ବାମ ହସ୍ତରେ ଶଙ୍ଖ ଚିହ୍ନ ଅଛି। ଚକ୍ରଚିହ୍ନ ଥିବା ସତ୍ତ୍ୱେ କାହିଁକି ସୁଦର୍ଶନ ସେଇଠି ରହିଲେ ସ୍ତମ୍ଭ ଆକାରରେ? ତାର ମୂଳ କାରଣ ହେଉଛି ସେହି ସ୍ତମ୍ଭ ଉପାସନାର ପ୍ରାଚୀନ ପରମ୍ପରାକୁ ଗୋଟେ ସ୍ୱୀକୃତି ଦେଲା ଜଗନ୍ନାଥ ସଂସ୍କୃତି। ସେଇଥିପାଇଁ ସିଂହାସନ ଉପରେ ସ୍ତମ୍ଭାକାରରେ ରହିଲେ ସୁଦର୍ଶନ, ସୁଦର୍ଶନ ଏମିତିରେ ମହାବାହୁଙ୍କର ଦକ୍ଷିଣ ହସ୍ତରେ ଯୋଉ ବାହୁ ପ୍ରସାରିକରି ଅଛନ୍ତି ସେଇଠି ସେ ଅଛନ୍ତି। ତେଣୁ ଏଇଭଳି ଭାବରେ ଏ ଯୋଉ ବାହୁଡ଼ା ଯାତ୍ରା ହେଉଛି, ଏ ବାହୁଡ଼ା ଯାତ୍ରା ହେଉଛି ମହାପ୍ରଭୁଙ୍କର ସମନ୍ୱୟ ସଂସ୍କୃତି ଏବଂ ସମାବେଶୀ ଭାବଧାରାର ଗୋଟେ ଅନନ୍ୟ ପ୍ରତିଫଳନ। ଆଉ ଗୋଟିଏ ଗୁଣ୍ଡିଚାକୁ ଆମେ ମନ୍ଦିର କହୁ, ପ୍ରକୃତରେ ଡକ୍ଟର ନରେଶ ଚନ୍ଦ୍ର ଦାସ ମଧ୍ୟ କହୁଥିଲେ କିଛି ସମୟ ପୂର୍ବରୁ ଯେ ଗୁଣ୍ଡିଚାଟା ମନ୍ଦିର ନୁହେଁ, ଏଇଟା ଗୋଟେ ମଣ୍ଡପ। ଆପଣ ଶ୍ରୀମନ୍ଦିର ଭଳିଆ ଯଦି ଏଠି ଖୋଜିବେ ମନ୍ଦିର, ସେ ମନ୍ଦିର ଆପଣ ପାଇବେ ନାହିଁ। କାରଣ ଏ ଯେଉଁ ମଣ୍ଡପଟି, ଏ ମଣ୍ଡପଟି ଯେତେବେଳେ ପ୍ରଥମେ ରଥଯାତ୍ରା ହେଉଥିଲା ସେତେବେଳେ ଇଏ ଥିଲା କାଠର ମନ୍ଦିର। ଦ୍ୱାଦଶ ଶତାବ୍ଦୀରେ ରାଜା ନରସିଂହଦେବ ତୃତୀୟଙ୍କ ସମୟରେ ଅନେକ ଗୁଡ଼ିଏ କଥା ଏଠି ଘଟିଲା। ସେ ଗୋଟେ କଥା ଘଟିଲା ହେଉଛି ବାଙ୍କି ମହାଣ ମୁହାଣ ପୋତା ହେଲା, ଛଅ ରଥ ହେଉଥିଲା ତିନି ରଥ ହେଲା, ମାଳତୀ ନେଇ ପୋତେଇ ତିନି ରଥ କଲେ, ଗୁଣ୍ଡିଚା ଘର କାଷ୍ଠ ମଣ୍ଡପକୁ ପଥର ମଣ୍ଡପ କଲେ, ଚାରିପାଖରେ ବେଢ଼ା ତିଆରି କଲେ, ବକ୍ସିବେଣୁ ଭ୍ରମରବର ରାୟ ଗୁଣ୍ଡିଚା ଘର ଜଗମୋହନ ଗଢ଼େଇଲେ, ଗଣେଶଜୀ ନାମକ ମରହଟ୍ଟା ଶାସକ ଗୁଣ୍ଡିଚା ଘରର ପାଟଗଣା ତିଆରି କଲେ, ଗଜପତି ଶାସନର ଅବସାନ ଯେତେବେଳେ ହେଇଗଲା ସେତେବେଳେ ଗୁଣ୍ଡିଚା ମନ୍ଦିର ଅବହେଳିତ ହୋଇଗଲା ବହୁତ ଦିନ ଧରି। 1840 ବାଲେଶ୍ୱରର ଜମିଦାର ଶ୍ୟାମାନନ୍ଦ ଦେଉଲି ସେଠିକାର ଜମିଦାର ଥିଲେ, ସେ 80,000 ଖର୍ଚ୍ଚ କରି ଏହାର ମରାମତି କଲେ। ଚୈତନ୍ୟଙ୍କର ଉତ୍କଳ ଆଗମନ ବେଳକୁ ଗୁଣ୍ଡିଚା ମନ୍ଦିର ସିଂହାସନ ଆଦି ପଥରରେ ତିଆରି ହେଇସାରିଥିଲା। ତେଣୁ ଏଇଭଳି ଭାବରେ ଯେଉଁ ଆଡ଼ପ ମଣ୍ଡପ ଗୁଣ୍ଡିଚା ମଣ୍ଡପ କଥା ଆମେ କହୁଛୁ, ଏହି ମଣ୍ଡପ ମଧ୍ୟ କାଳକ୍ରମେ ବିବର୍ତ୍ତିତ ହେଇକରି ଧୀରେ ଧୀରେ ଧୀରେ ଧୀରେ ଏ ମଣ୍ଡପର ଉନ୍ନତି ହେଇଛି। ଆଜି ଯେଉଁ ସ୍ୱରୂପରେ ଆମେ ଦେଖୁଛୁ ସେହି ସ୍ୱରୂପରେ ଗୁଣ୍ଡିଚା ମଣ୍ଡପ ନଥିଲା। ତେଣୁ ଗୁଣ୍ଡିଚା ମଣ୍ଡପରେ ମହାପ୍ରଭୁ ବିଜୟ ହେବା ପାଇଁ ରତ୍ନ ସିଂହାସନ ହେଲା ଏବଂ ତାର ଚାରିପଟେ ବେଢ଼ା ହେଲା, ଏସବୁ ଯେଉଁ କଥା ହେଲା ଏସବୁ କଥା କାଳକ୍ରମେ ହେଇଛି। ଆପଣ ଜାଣନ୍ତି ଯେ ମୁଁ କିଛି ସମୟ ପୂର୍ବରୁ ଗୋଟିଏ କଥା ଆଲୋଚନା କରୁଥିଲି ଯେ ଆଡ଼ପ ଅବସ୍ଥାନ କାଳରେ ମହାପ୍ରଭୁଙ୍କର, ଆମର କିଛି ଶ୍ରୋତା ମଧ୍ୟ ଜାଣିବାକୁ ଚାହିଁଥିଲେ ଚିଠି ମାଧ୍ୟମରେ, ଆମକୁ ଫୋନ୍ ମାଧ୍ୟମରେ ମଧ୍ୟ ପଚାରିଲେ ଯେ ଆଡ଼ପ ମଣ୍ଡପରେ ତ ଲକ୍ଷ୍ମୀ ଆସନ୍ତି ନାହିଁ, ମହାପ୍ରଭୁ ତ ଲକ୍ଷ୍ମୀକୁ ଛାଡ଼ିକିରି ଆସନ୍ତି ବୋଲି ଆମେ ଶୁଣିଛୁ, ସେଇଥିପାଇଁ ଲକ୍ଷ୍ମୀ ଆସିକିରି ରଥ ଭାଙ୍ଗିକିରି ଯାଆନ୍ତି ରାଗିକିରି, ତାହେଲେ ଏଇଠି ଆଡ଼ପରେ ଯେଉଁ ଅଭଡ଼ା ହେଉଛି ଅଭଡ଼ାଟାକୁ ଲକ୍ଷ୍ମୀ ରାନ୍ଧନ୍ତି ବୋଲି ସବୁ ଜାଗାରେ କୁହାଯାଏ, ଏଇଠି ଲକ୍ଷ୍ମୀ ତ ନାହାନ୍ତି, ଅଭଡ଼ା କେମିତି ଲକ୍ଷ୍ମୀ ରାନ୍ଧନ୍ତି? ଏ ପ୍ରଶ୍ନର ଉତ୍ତର ଆମେ ତାଙ୍କୁ କ'ଣ ଦେଇପାରିବା ଡକ୍ଟର ଦାସ?
1: ସେଇ ଗୋଟିଏ ଆଶଙ୍କା ଯେ ମହାପ୍ରଭୁ ଯେତେବେଳେ ଆସିଲେ ସେ ଲକ୍ଷ୍ମୀଙ୍କୁ ସାଙ୍ଗରେ ନ ଆଣିକରି ଆସୁଛନ୍ତି, ଇଏ କଥାଟା ଲୌକିକ ଦୃଷ୍ଟିରୁ ଠିକ ଅଛି, ଇଏ ହେଉଛି ମହାପ୍ରଭୁଙ୍କର ଏକ ଲୌକିକ ଲୀଳା, କାରଣ ସେ ଲୋକବତ୍ତୁ ଲୀଳା କହିବ ଲିୟମ, ତାଙ୍କର ଯେଉଁ ଲୀଳା କହିବ ଲୀଳାଟି

ସେ ହେଉଛି ଲୋକମତ, ଲୋକରେ ଯେମିତି ସେମିତି। କିନ୍ତୁ ତାତ୍ତ୍ୱିକ ଦୃଷ୍ଟିରୁ ବିଚାର କଲେ ଯେତେବେଳେ ଶ୍ରୀଧର ସ୍ୱାମୀ ଜଗନ୍ନାଥଙ୍କୁ ବନ୍ଦନା କଲେ ସେ ପ୍ରଥମେ ଲେଖିଲେ ବାଗିସା ଯଶ୍ୟ ବଦନେ ଲକ୍ଷ୍ମୀରି ଯଶ୍ୟ ଚ ବକ୍ଷସି ଯଶ୍ୟାସ୍ତେ ହୃଦୟେ ସମ୍ବିତ ତଂ ନୃସିଂହମହଂ ଭଜେ। ଏହାର ଅର୍ଥ ହେଉଛି ଯାହାର ମୁଖରେ ସରସ୍ୱତୀ ବାସ କରୁଛନ୍ତି, ଯାହାଙ୍କର ବକ୍ଷ ଦେଶରେ ଲକ୍ଷ୍ମୀ ବାସ କରୁଛନ୍ତି,

0: ଯାହାର ମୁଖରେ ସରସ୍ୱତୀ ବାସ କରୁଛନ୍ତି, ଯାହାଙ୍କର ବକ୍ଷ ଦେଶରେ ଲକ୍ଷ୍ମୀ ବାସ କରୁଛନ୍ତି, ଏବଂ ଯାହାର ହୃଦୟରେ ସ୍ୱୟଂ ଜ୍ଞାନ ଆସି ଅବସ୍ଥାନ କରୁଛନ୍ତି, ସେହି ନୃସିଂହ ରୂପୀ ଭଗବାନ ଶ୍ରୀ ଜଗନ୍ନାଥଙ୍କୁ ମୁଁ ପ୍ରଣାମ କରୁଛି, ଏଇଟା ଶ୍ରୀଧର ସ୍ୱାମୀ କହିଲେ। ତା ଅର୍ଥ ମହାଲକ୍ଷ୍ମୀ ମହାପ୍ରଭୁଙ୍କର ବକ୍ଷସ୍ଥଳରେ ବାସ କରୁଛନ୍ତି।
1: ମହାପ୍ରଭୁଙ୍କ ଠାରୁ ଲକ୍ଷ୍ମୀ ଅଲଗା ନୁହନ୍ତି, କସ୍ମିନ୍ କାଳେ
0: କେତେବେଳେ ସେ ଅଲଗା ହେଇପାରିବ ନାହିଁ। ଏଭଳିକି କ୍ଷଣଗ୍ନ ସହତେ ବକ୍ତୁମ ସ୍କନ୍ଦ ପୁରାଣରେ ଗୋଟିଏ କ୍ଷଣ ବି ସେ ମହାପ୍ରଭୁଙ୍କୁ ତ୍ୟାଗ କରିପାରିବେ ନାହିଁ, ଏ କଥା ସ୍କନ୍ଦ ପୁରାଣରେ ପରିଷ୍କାର।
1: ମହାପ୍ରଭୁ ଆସିକିରି ଆଡ଼ପ ମଣ୍ଡପରେ ଅବସ୍ଥାନ କଲେ ମାନେ ଲକ୍ଷ୍ମୀ ଅଛନ୍ତି,
0: ଲକ୍ଷ୍ମୀ ରହିବେ
1: ରହିବେ,
0: ଲକ୍ଷ୍ମୀ ଛାଡ଼ିବେ କେମିତି, ତାଙ୍କ ବକ୍ଷ ଦେହରେ ସେ ଅଛନ୍ତି, ବକ୍ଷସ୍ଥଳ ଆସି ନୟା।
1: ସେ ତ ରନ୍ଧନ କଲେ ଆଉ ପାକ କଲେ ରନ୍ଧନ ହେଲା।
0: ନିଶ୍ଚିତ ମହାପ୍ରଭୁଙ୍କୁ ଖାଇବାର ଦାୟିତ୍ୱ ମହାଲକ୍ଷ୍ମୀଙ୍କର,
1: ବାସ
0: ଜଦନ୍ନଂ ପାଚୟତେ ଲକ୍ଷ୍ମୀ ହିଁ ଭୋକ୍ତା ସ୍ୱୟଂ ଜନାର୍ଦ୍ଦନ।
1: ଆଚ୍ଛା ବଢିଆ ହେଲା, ଏ ପ୍ରଶ୍ନର ଉତ୍ତର ଆମେ ଦେଇଦେଲେ। ଆଉ ଗୋଟେ ପ୍ରଶ୍ନ ହେଲା ଯେ ଏଇଠି ତ ବିମଳା ନାହାନ୍ତି ଆଡ଼ପ ମଣ୍ଡପରେ, ତେଣୁ ବିମଳାଙ୍କୁ ସମର୍ପଣ ନହେଲେ, ସମର୍ପଣ ନହେଲେ ତ ମହାପ୍ରସାଦ ହୁଏ ନାହିଁ, ତେଣୁ ଏଇଠି କେମିତି ମହାପ୍ରସାଦ ହଉଛି ବିମଳା ନଥାଇକି?
0: ଏଇ ଯୋଉ କଥାଟି ଆପଣ କହିଲେ, ସମର୍ପଣ ନହେଲେ ତାହା ମହାପ୍ରସାଦରେ ପରିଣତ ହୁଏ ନାହିଁ, ଏ କଥାଟି ସମ୍ପୂର୍ଣ୍ଣ ଭୁଲ ଲୋକମାନଙ୍କ ମୁଣ୍ଡରେ ପଶିଛି। ଯେ ବର୍ତ୍ତମାନ ଆଗ ମହାପ୍ରସାଦ ଯାଇକିରି ବିମଳାଙ୍କ ପାଖରେ ସମର୍ପିତ ହେଲେ ତାହା ମହାପ୍ରସାଦରେ ପରିଣତ ହୁଏ, କିନ୍ତୁ ତାହା
1: ଭୋଗ ହେଲା ପରେ,
0: ମହାପ୍ରସାଦ କୁ ମା ବିମଳା ଭୋଜନ କରନ୍ତି, ତାଙ୍କ ପାଇଁ ରୋଷ ଘର ନାହିଁ। ଆପଣ ଦେଖିବେ ଲକ୍ଷ୍ମୀଙ୍କର ଗୋଟିଏ ରୋଷ ଘର ଅଛି ବଡ଼ଦେଉଳରେ, କିନ୍ତୁ ବିମଳାଙ୍କ ପାଇଁ ରୋଷ ଘର ନାହିଁ। ସେ କଣ କରନ୍ତି, କେବଳ ସେ ହେଲେ କୈବଲ୍ୟ ଲୋଲୁପିନୀ, ତେଣୁ ମହାପ୍ରଭୁଙ୍କର କୈବଲ୍ୟ ବାହାରିଲା ପରେ ସେ ତାକୁ ଭୋଜନ କରନ୍ତି, ଆଉ ତାଙ୍କ ପାଖରେ ଲାଗିଲେ ଯାଇକିରି
1: ମହାପ୍ରସାଦ
0: ହବ ହୁଏ, ଏଇଟା ଭୁଲ।
1: ଆଚ୍ଛା
0: ଆମେ ଏବେ ପ୍ରଶ୍ନ କରୁଛନ୍ତି ଆପଣ ଯେ ବିମଳା ତ ଏଠି ନାହାନ୍ତି, ଖାଉଛନ୍ତି କେମିତି? ଶୁଣନ୍ତୁ, ଆପଣ ବିଷ୍ଣୁ ସହସ୍ର ନାମରେ ପ୍ରଭୁଙ୍କର ଗୋଟିଏ ନାମ ଦେଖିବ, ଅଦୃଶ୍ୟ ବ୍ୟକ୍ତ ରୂପଶ୍ଚ, ସେ ନିଜେ ହେଉଛନ୍ତି ଅଦୃଶ୍ୟ, ପୁଣି ହେଉଛନ୍ତି ବ୍ୟକ୍ତ ରୂପ। ଆମେ ଯାହାଙ୍କୁ ରଥରେ ଆଣୁଛେ ବ୍ୟକ୍ତ ରୂପ, କିନ୍ତୁ ସେ ସମସ୍ତଙ୍କ ପାଖରେ ଅଛନ୍ତି। ତୋର ପାଶେ ପାଶେ ଛନ୍ତି ନନ୍ଦନ, ତୁଇ କାହିଁକି କରୁଛୁ, କୋଉ ରୂପରେ ଅଛନ୍ତି, ଅଦୃଶ୍ୟ ରୂପରେ। ତେଣୁ ଏଠାରେ ମଧ୍ୟ ସେଇ କୈବଲ୍ୟ ଲୋଲୁପିନୀ ମା ବିମଳା ଅଦୃଶ୍ୟ ରୂପରେ ରହି ମାଙ୍କ ପାଖରେ ଯେତେବେଳେ ମହାପ୍ରସାଦ ହୋଇଯାଏ ସେ ତାକୁ ଅଦୃଶ୍ୟ ରୂପରେ ପାଆନ୍ତି।
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଆମର ଏଇ ଯୋଉ ଜଗନ୍ନାଥ ସଂସ୍କୃତି ବା ମହାପ୍ରଭୁଙ୍କର ଲୀଳା ଯେତେବେଳେ ଆମେ ଆଲୋଚନା କରୁଛୁ, ଆମକୁ ଦୁଇଟି କଥାକୁ ଧ୍ୟାନ ଦେବାକୁ ପଡିବ। ଗୋଟିଏ ହେଲା ଲୌକିକ ବିଚାର, ଆଉ ଗୋଟେ ହେଲା ତାତ୍ତ୍ୱିକ ବିଚାର। ତାତ୍ତ୍ୱିକ ବିଚାରରେ ମହାପ୍ରଭୁଙ୍କର କୌଣସି ପରିବର୍ତ୍ତନ ହୁଏ ନାହିଁ। ସିଏ ଆସନ୍ତି, ଆମେ ଯୋଉ କହିଦଉଛୁ ଅନେକ ସମୟରେ, ସିଏ ଜନ୍ମବେଦିକି ଆସିଛନ୍ତି, ବାହୁଡ଼ାରେ ଫେରିଗଲା ବେଳକୁ ତାଙ୍କୁ ମନ ହଉନଥିବ ଯିବାକୁ, ତେଣୁ ମହାପ୍ରଭୁଙ୍କର ମନ ଟିକେ ବିରସ ହଉଥିବ। ଏସବୁ ଆମର ଲୌକିକ ବିଚାର, ଏବଂ ଗୋଟେ ଲୀଳାରେ ଆମେ ତାକୁ ଏ ଲୌକିକ ବିଚାର କରୁ।
0: ଶାସ୍ତ୍ରରେ କୁହାଯାଇଛି ଲୋକବତ୍ ତୁ ଲୀଳା
1: କହିବାର, ନାଇଁ ନାଇଁ ସେଇଟା ହେଲେ କଣ ହବ କି କହୁଛି ନା, ଆମକୁ ଟିକେ ଆନନ୍ଦ ମିଳୁଛି, ଆମକୁ ଟିକେ ଆନନ୍ଦ ମିଳୁଛି, ଆମେ ମହାପ୍ରଭୁଙ୍କ ସହିତ ନିଜକୁ ଟିକେ ଯୋଡି ପାରୁଛୁ।
0: ଆମରି ଭଳିଆ ସେ ଲୀଳା କରୁଛନ୍ତି,
1: କିନ୍ତୁ ତାର ତତ୍ତ୍ୱଟି ହଉଛି, ଦେଖନ୍ତୁ ଯେତେ ପ୍ରିୟ ସ୍ଥାନ ହଉ, ମହାପ୍ରଭୁ 7 ଦିନରୁ ଅଧିକା କାଳ କେବେ ଆଡ଼ପ ମଣ୍ଡପରେ ରହନ୍ତି ନାହିଁ। ତାର କାରଣ ହଉଛି ଭଲ ଲାଗୁଥାଇ ପାରେ, କିନ୍ତୁ ସେ ତ ମାୟାର ଅତୀତ, ମହାପ୍ରଭୁଙ୍କୁ ମାୟା କୁଆଡେ ଲାଗିବ।
0: ଏ କିଛି କ୍ଷଣ ପୂର୍ବରୁ ଆପଣ କହୁଥିଲେ ଭଲ କଥା ଟିକେ କହୁଥିଲେ, ଟିକେ ମନେ ପକାନ୍ତୁ, କର୍ମ ପାଖରେ ଇଏ ସବୁ ତୁଚ୍ଛ ହେଇଯାଏ। ଆପଣ ଯୋଉ କର୍ମ କରିବାକୁ ସଂସାରକୁ ଆସିଛନ୍ତି ସିଏ ହଉଛି ମୁଖ୍ୟ, ତେଣୁ ମହାପ୍ରଭୁ ସେଠି ବସିକିରି କର୍ମସ୍ଥାନରେ ବସିଛନ୍ତି, ଏଠିକି ଆସିଲେ 7 ଦିନ ପର୍ଯ୍ୟନ୍ତ ରହିବେ, କିନ୍ତୁ କର୍ମସ୍ଥାନ ହେଲା ମୁଖ୍ୟ,
1: ଏବଂ ତାଙ୍କୁ ମାୟା ସ୍ପର୍ଶ କରିପାରିବ ନାହିଁ, କାରଣ ସେ ମାୟାର ଅଧୀଶ୍ୱର। ସେଥିପାଇଁ ଗୀତାରେ କହିଛନ୍ତି ମାୟାଧ୍ୟକ୍ଷଣ ପ୍ରକୃତି ହେତୁ ନା ନେଇନ କହନ୍ତି
0: ଜଗତ ପରିବର୍ତ୍ତନ,
1: ତେଣୁ ମୋର ଅଧ୍ୟକ୍ଷତାରେ ମାୟା ଏ ଜଗତକୁ ସୃଷ୍ଟି କରିଛି, ତେଣୁ ମତେ ମାୟା ଆଉ ଧରିବ କୁଆଡେ, ମୁଁ ତ ମାୟାର ଅଧୀଶ୍ୱର, ମୁଁ ତ ମାୟାର ଅତୀତ। ତେଣୁ ଆମେ ଲୋକବତ୍ତ ଏଇ ଯୋଉ ଲୀଳା କରୁଛନ୍ତି,
0: ସଂସାରରେ 3 ଶ୍ରେଣୀର ଲୋକ।

0: ଆପଣ ଦେଖିବେ
1: ଆଜ୍ଞା
0: ଜଣେ ହଉଛନ୍ତି ମାୟାଧୀନ ଆଉ କେତେକ ଅଛନ୍ତି ମାୟାତୀତ ଆଉ ହଉଛନ୍ତି ଜଣେ ମାୟାଧୀଶ ମାୟାଧୀନ କିଏ ଆମମାନେ ସବୁ ପ୍ରାଣୀ ଯୋଉମାନେ ଅଜ୍ଞାନୀ ବ୍ୟକ୍ତି ସେମାନେ ହଉଛନ୍ତି ମାୟାଧୀନ ମାୟାର ଅଧୀନ ଆଉ ମାୟାତୀତ କିଏ ଯୋଉ ମୁନି ଋଷି ମାନେ ସାଧନା କରିକି ସିଦ୍ଧି ଲାଭ କରିଛନ୍ତି ସେମାନେ ମାୟାକୁ ଅତିକ୍ରମ କରିଛନ୍ତି ତେଣୁ ସେମାନେ ହଉଛନ୍ତି ମାୟାତୀତ କିନ୍ତୁ ମହାପ୍ରଭୁ ସ୍ୱୟଂ ହଉଛନ୍ତି ମାୟାଧୀଶ ତେଣୁ ମାୟା ମାୟାର ଅଧୀଶ ସେ ମାୟା ତାଙ୍କ ଛାଇ ମଧ୍ୟ ସ୍ପର୍ଶ କରିପାରିବ ନାହିଁ ତେଣୁ ମାୟା ମାୟା ପାଖରେ ମାୟାଧୀଶଙ୍କ ପାଖରେ ମାୟା କୌଣସି ପ୍ରଭାବ ବିସ୍ତାର କରିପାରେ ନାହିଁ
1: ବହୁତ ବଢିଆ କଥା ଏବଂ ଏଇଥିରୁ ମଧ୍ୟ ଆମକୁ ଯୋଉଟା ଆମେ ଆମର ଧାରା ବିବରଣୀ ଆରମ୍ଭରେ କହିଥିଲେ ଆମକୁ ମହାପ୍ରଭୁଙ୍କ ପାଖରୁ ଏଇ ତତ୍ତ୍ୱଟି ଆମକୁ ଗ୍ରହଣ କରିବାକୁ ପଡିବ ଯେ ଆମକୁ ମଧ୍ୟ ମାୟାତୀତ ହେବାକୁ ପଡିବ ଆମେ ତ ମାୟାଧୀଶ ହେଇପାରିବାନି କିନ୍ତୁ ମାୟାତୀତ ହେଇପାରିବା ଏବଂ ମାୟାତୀତ ହେଲେ କଣ ହବ ନା ସଂସାରର ଦୁଃଖ କ୍ଲେଶ ଯୋଉ ତ୍ରିତାପ ବୋଲି ଆମେ କହୁ ଆଧ୍ୟାତ୍ମିକ ଆଦି ଭୌତିକ ଆଦି ଦୈବିକ ଏ ତ୍ରିତାପ କବଳରୁ ଆମେ ମୁକ୍ତ ହେଇକିରି ଏ ସଂସାରରୁ ହସି ହସିକିରି ବିଦାୟ ନେଇ ପାରିବା
0: ଶ୍ରୀମଦ ଭାଗବତ ଗୀତାରେ ଭଗବାନ କହିଲେ ମମ ମାୟା ଦୂରତ୍ୟା ଦୈବୀ ହେ ସା ଗୁଣମୟୀ ମମ ମାୟା ଦୂରତ୍ୟା ମାମେ ମଜେ ପ୍ରପଦ୍ୟନ୍ତେ ମାୟା ମେ ତାଙ୍କ ଆପଣ ଯୋଉଟା କହିଲେ ମାୟା ତୀତ ହେବ ଅର୍ଥାତ ମାୟାକୁ ଅତିକ୍ରମ କରିବା କେମିତି ଭଗବାନ ନିଜେ ଅର୍ଜୁନକୁ ବୁଝେଇ ଦେଲେ ଯେ ଦୈବୀ ହେ ସା ଗୁଣମୟୀ ମମ ମାୟା ଦୂରତ୍ୟା ମୋ ମାକୁ ମାୟାକୁ କେହି ଅତିକ୍ରମ କରିପାରିବେନି ମୁଁ ଏମିତି ମାୟା ସୃଷ୍ଟି କରୁଛି ସେଟା ମୋ ପରିକଳ୍ପିତ
1: କିନ୍ତୁ କିନ୍ତୁ ତାଙ୍କର କୃପା ଯେତେବେଳେ ହବ
0: ମାମେ ବଜେ ପ୍ରପଦ୍ୟନ୍ତେ ଯେ ମୋ ପାଖରେ ଶରଣାପନ୍ନ ହବ ମାୟା ମେ ତାଙ୍ଗ ତରନ୍ତି ଏ ମୁନି ଋଷି ମାନେ କଣ କରୁଥିଲେ ସେମାନେ ମାୟାତୀତ କେମିତି ହେଲେ ଭଗବାନଙ୍କ ପାଖରେ ସମ୍ପୂର୍ଣ୍ଣ ସମର୍ପିତ ହେଇଯାଇଛନ୍ତି ତେଣୁ ଭଗବାନ ତାକୁ ମାୟାତୀତ କରିଦେଇଛନ୍ତି
1: ତେଣୁ ଏ ରଥଯାତ୍ରାର ଗୋଟେ ବଡ ଉପଲବ୍ଧି ହେଲା ଯେ ଏ ରଥଯାତ୍ରା ମହାପ୍ରଭୁଙ୍କର ଏଭଳି ପାବନ ଲୀଳାରେ ଆମକୁ ମାୟାତୀତ କରିବା ପାଇଁ ମହାପ୍ରଭୁଙ୍କର ଲୀଳା ଏଇଟା ହଉଛି ବଡ ତତ୍ତ୍ୱ ଏଇଟାକୁ ଆମେ ରଥଯାତ୍ରାରୁ ଗ୍ରହଣ କରିବା ଉଚିତ
0: ଆଜ୍ଞା ଆଜ୍ଞା
1: ବହୁତ ବଢିଆ ଆପଣ ଏଥର ଆପଣଙ୍କର ଯାହା କହିବା କଥା କହନ୍ତୁ ତାପରେ ଡକ୍ଟର କଲ୍ୟାଣୀ ନନ୍ଦୀଙ୍କୁ ଆମେ ମାଇକ୍ରୋଫୋନ ହସ୍ତାନ୍ତର କରିବା
0: ବର୍ତ୍ତମାନ ଆମେ ଦେଖିପାରୁଛୁ ଯୋଉ ମାୟାଧୀଶଙ୍କ କଥା ପଡିଥିଲା ମାୟାଧୀଶ ବର୍ତ୍ତମାନ ଅଛନ୍ତି ଏବେ ମଧ୍ୟ ଗୁଣ୍ଡିଚା ମଣ୍ଡପରେ ସେ ଅବସ୍ଥାନ କରୁଛନ୍ତି ଏବଂ ଆମର ଶ୍ରୀ ଆମର ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ଅତି ସୁନ୍ଦର ଭାବରେ ଏଇ ଗୁଣ୍ଡିଚା ମଣ୍ଡପର ଯୋଉ ପରିବେଶ ତାକୁ କରାଯାଇଛି ଆପଣ ଦେଖିବେ ଯେ ଏଇ ଯେଉଁ କାନ୍ଥ ଗୁଡ଼ିକ ଥିଲା ସେ ତାହା ଟିକେ ଟିକେ ଜୀର୍ଣ୍ଣ ହେଇ ଆସୁଥିଲା କିନ୍ତୁ ସରକାର ଆମର ଏଇ ଯେଉଁ କାନ୍ଥ ଗୁଡ଼ିକରେ ଏତେ ପଥର ସମ୍ପୂର୍ଣ୍ଣ ଭାବରେ ଆଚ୍ଛାଦନ କରିଦେଇଛନ୍ତି ଯାହାଫଳରେ ଏହାର ରୂପ ପରିବର୍ତ୍ତନ ହେଇଯାଇଛି ଯଦି ଆପଣ କେତେବେଳେ ସନ୍ଧ୍ୟା ସମୟରେ ଆସନ୍ତି ଆପଣ ଦେଖିବେ ଏହାର ଚତୁର୍ଦ୍ଦିଗରେ ଏଭଳି ଆଲୋକୀକରଣ କରାଯାଇଛି ଯାହାଫଳରେ ବର୍ତ୍ତମାନ ଏହା ଅତ୍ୟନ୍ତ ଆକର୍ଷଣୀୟ ଗୁଣ୍ଡିଚା ମଣ୍ଡପରେ ପରିଣତ ହେଇଛି ଏବଂ ମୁଁ ତ ଭାବୁଛି ୟା ପରେ ଯାହା ପରିକଳ୍ପନା ରହିଛି ଯେ ଇଏ ଗୁଣ୍ଡିଚା ମଣ୍ଡପର ଭିତରେ ସବୁବେଳେ ଗୋଟେ କୁହାଯାଉଛି ଭାବନାଭୂତ ଅଛି ଭାବନାଭୂତ ଅଛି କ'ଣ ଅର୍ଥାତ୍ ଏ ଗୁଣ୍ଡିଚା ମଣ୍ଡପ ସବୁବେଳେ ବନ୍ଦ ହେଇକିରି ପଡ଼ୁଛି ତେଣୁ ମହାପ୍ରଭୁ ଆସିଲେ ସାତ ଦିନ ଅବସ୍ଥାନ କଲେ ଲୀଳା ଖେଳା କଲେ ଏବଂ ଏଠାରେ ମହାପ୍ରସାଦ ଇତ୍ୟାଦି ବିତରଣ ହେଲା ସବୁ ଏତେ ପରିମାଣରେ ଲୋକ ବର୍ତ୍ତମାନ ଆସୁଛନ୍ତି ଭକ୍ତ ଯେ ତା ଭିତରକୁ ପ୍ରବେଶ କରିବା ପାଇଁ ବୟସ୍କମାନେ ସାହସ ବି କରୁନାହାନ୍ତି ଯାହା ବି ହଉ ଲୀଳା ଖେଳା ସମ୍ପନ୍ନ କରି ସେ ବାହାରି ଯାଉଛନ୍ତି ପୁଣି ବନ୍ଦ ହେଇଯାଉଛି କିନ୍ତୁ ଆମର ବର୍ଷ ସାରା ବୋଧ ହୁଏ ଇଏ ପୁଣି ଚାଲିବ ମୁଁ ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ କଲ୍ୟାଣୀ ନନ୍ଦୀ ମହୋଦୟଙ୍କୁ ନିବେଦନ କରୁଛି
2: ଜୟ ଜଗନ୍ନାଥ ଶ୍ରୋତାବନ୍ଧୁ ଆମେ ଦେଖିପାରୁଛୁ କେତେ ସୁନ୍ଦର ଭାବରେ ଏଇ ଶରଥା ବାଲିର ପ୍ରାଙ୍ଗଣରେ ଭକ୍ତମାନେ ଅପେକ୍ଷା କରିଛନ୍ତି ଆପଣମାନଙ୍କୁ ବିଶ୍ୱାସ ହବନି କିନ୍ତୁ ଆମେ ଯେହେତୁ ପ୍ରତ୍ୟକ୍ଷ ଭାବରେ ଦେଖୁଛୁ ଆଜି ଏଇ ଶରଥା ବାଲିର ବାତାବରଣ ଏତେ ବହୁତ ବହୁତ ବଢିଆ ଅଛି ଯାହାକୁ ଦେଖିଲେ ମନ ଆନନ୍ଦ ହେଇଯାଉଛି ଆଉ ଶୃଙ୍ଖଳିତ ଭାବରେ ଆମେ ଦେଖିପାରୁଛୁ ଯୋଉ ବ୍ୟାରିକେଡ୍ କରାଯାଇଛି ସେ ବ୍ୟାରିକେଡ୍କୁ ବହୁ ଆମର ଆରକ୍ଷୀ ବାହିନୀ ମାନେ ଯୋଉମାନେ ନାନା ବୋଷାଗରେ ବିଭକ୍ତିକରଣ କରାଯାଇଛନ୍ତି।

ଏବଂ ସେହିପରି ଭାବରେ ଭକ୍ତମାନଙ୍କୁ ସେମାନେ ଯେତେବେଳେ ଶୃଙ୍ଖଳିତ ବ୍ୟାରିକେଡ୍ କରିକି ତାଙ୍କୁ ରଖିଛନ୍ତି, ଅଟକାଇଛନ୍ତି ରଥ ନିକଟକୁ ଆସିବା ପାଇଁ, ଆଉ ଭକ୍ତମାନେ ମଧ୍ୟ ସେ ବ୍ୟାରିକେଡ୍ ବାହାରେ ଏତେ ସମୟ ଧରି ଅପେକ୍ଷା କଲେଣି, ତଥାପି ତାଙ୍କର ଭୋକ ନାହିଁ, ଶୋଷ ନାହିଁ, କିଛି ନାହିଁ। ଆମେ ଯାହା ଦେଖୁଛୁ ସେଇ ପର୍ଦ୍ଦା ବା ଟିକେ ଟିକେ ଫାଙ୍କ ମାଧ୍ୟମରେ ଆମେ ଦେଖିପାରୁଛୁ, ଅନେକ ଶ୍ରଦ୍ଧାଳୁ ବର୍ତ୍ତମାନ ସେଇ ଶରଧାବାଲିର ପ୍ରାଙ୍ଗଣରେ ବସି ପଡ଼ିଲେଣି। କାରଣ ସେ ସ୍ଥାନକୁ ଛାଡ଼ିକି ଯିବାକୁ ସେମାନଙ୍କର ମନ ବଳାଉ ନାହିଁ। କାରଣ ଥରେ ଯଦି ସେମାନେ ସେ ସ୍ଥାନ ଛାଡ଼ିକି ଚାଲିଯିବେ, ଆଉ ଏଭଳି ସୁନ୍ଦର ସୁଯୋଗ ପାଇପାରିବେ ନାହିଁ। ସେଥିପାଇଁ ଚକାମାଡ଼ି ବହୁତ ଭକ୍ତ ବସିସାରିଛନ୍ତି, ଆଉ କେତେକ ଶ୍ରଦ୍ଧାଳୁ ଅତ୍ୟନ୍ତ ସୁନ୍ଦର ଭାବରେ ସଂକୀର୍ତ୍ତନ କରୁଛନ୍ତି, ଉଦଣ୍ଡ ନୃତ୍ୟ କରୁଛନ୍ତି। ନଦିଆ ନବଦ୍ୱୀପର ଯେଉଁ ସଂକୀର୍ତ୍ତନ ପରମ୍ପରାକୁ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଓଡ଼ିଶା ଆସିଥିଲେ ସେ 1510 ଖ୍ରୀଷ୍ଟାବ୍ଦରେ, ସେ ହିଁ ଅନୁଭବ କରିଥିଲେ ପ୍ରଭୁଙ୍କ ସଂକୀର୍ତ୍ତନ ମାଧ୍ୟମରେ, ତାଙ୍କର ଭଜନ ଶ୍ରବଣ କୀର୍ତ୍ତନ ଏହିସବୁ ମାଧ୍ୟମରେ ପ୍ରଭୁଙ୍କ ପାଇବା ପାଇଁ, ଯାହା ପ୍ରତାପ ରୁଦ୍ର ଦେବ ମଧ୍ୟ ସେ ସମୟରେ ସେ ସଂକୀର୍ତ୍ତନ ପରମ୍ପରାକୁ ଦେଇଥିଲେ, ପ୍ରାଧାନ୍ୟ ଦେଇଥିଲେ, ଆଉ ସେଇ ଧାରା ମଧ୍ୟ ଆଜି ବି ମଧ୍ୟ ରହିଛି। କାରଣ ଯଦି ଆମେ ପ୍ରଭୁଙ୍କର ପ୍ରତ୍ୟକ୍ଷ ବା ସାନ୍ନିଧ୍ୟ ନ ପାଇପାରିବା, ଦୂରରୁ ତାଙ୍କର ସାମେ ଟିକେ ଦର୍ଶନ କରିବା ପାଇଁ ଏବଂ ତାଙ୍କର ପାଖରେ ଆମର ଭକ୍ତି ନୈବେଦ୍ୟକୁ ଅର୍ପଣ କରିବା ପାଇଁ, ଏ ନୃତ୍ୟ ଆଉ ସଙ୍ଗୀତ ବାଦ୍ୟ ଇଏ ହେଉଛି ଗୋଟେ ପ୍ରକୃଷ୍ଟ ମାଧ୍ୟମ, ଯେଉଁ ମାଧ୍ୟମକୁ ଆଜି ଅନେକ ଶ୍ରଦ୍ଧାଳୁ ମଧ୍ୟ ଆପଣେଇ ନେଇଛନ୍ତି, ଯାହାକୁ ମଧ୍ୟ ଶ୍ରବଣ କରି ଆମ ମନ ଭିତରେ ଗୋଟେ ସେହିପରି ଭାବରେ ଗୋଟେ ସୃଷ୍ଟି ହେଉଛି, ଗୋଟେ ଭାବ ଯେଉଁ ଭାବରେ ଆମେ ମଧ୍ୟ ତଲ୍ଲୀନ ହେଇଯାଉଛୁ। ଆଉ ଏପଟେ ଦେଖୁଛୁ ରଥ, ଯେଉଁ ରଥ ନିକଟରେ ଘୋଡ଼ା, ଯେଉଁ 4x12 ଘୋଡ଼ା, ତାହା ମଧ୍ୟ ସୁନ୍ଦର ଭାବରେ ରହିଛନ୍ତି ଅପେକ୍ଷା କରି। କାରଣ ଗୋଟିଏ ପରେ ଗୋଟିଏ ନୀତିକାନ୍ତି ଅନୁଷ୍ଠିତ ହେବ, ପ୍ରଭୁ ଆସିବେ। ଆଉ ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ଆମେ ଦେଖିଛୁ ଯେ ଜଗନ୍ନାଥଙ୍କର ଯେଉଁ ନନ୍ଦିଘୋଷ ରଥ ଥୁଆ ହେଇଛନ୍ତି, ଗୋଟେ ଯାତ୍ରା କଲାବେଳେ ଇଏ ହେଉଛି ମାନବୀୟ ଲୀଳା। ପୁରୁଷୋତ୍ତମ ସୁମହ କ୍ଷେତ୍ରମ ପରମ ପାବନ ୟତ୍ରାସ୍ତେ ଦାରବତନ ଶିଷ୍ୟ ମାନୁଷ ଲୀଳା। ପ୍ରଭୁ ଯଦିଓ ଦାରୁତନୁ ଧାରଣ କରିଛନ୍ତି, ଦାରବୀୟ ବିଗ୍ରହ ତାଙ୍କର ଦାରୁ ବ୍ରହ୍ମ, କିନ୍ତୁ ତାଙ୍କର ଲୀଳା ଯେହେତୁ ମାନବୀୟ ଲୀଳା, ଆମେମାନେ ଯେମିତି ଯାତ୍ରା ସମୟରେ ଆମେ ଗଲାବେଳେ କୌଣସି ସ୍ଥାନକୁ ଆମର ସମସ୍ତ ଆସବାବପତ୍ର ଆମେ ନେଇକିରି ଯାଇଥାଉ, ଆମେ ଦେଖିପାରୁଛୁ ଯେ ନନ୍ଦିଘୋଷ ରଥରେ ପ୍ରଭୁଙ୍କର ଯେଉଁ ଯାଇଥିଲା ଯେଉଁ ବାକ୍ସ, ସେ ବାକ୍ସ ମଧ୍ୟ ଆସିକି ବର୍ତ୍ତମାନ ରହିସାରିଲେଣି। ଆଉ ମା ଦେବୀ ସୁଭଦ୍ରାଙ୍କ ରଥରେ ମଧ୍ୟ ଗୋଟିଏ ବାକ୍ସ ଏବେ ମଧ୍ୟ ଆସିକି ରହିସାରିଲାଣି। ସେଥିରେ ପ୍ରଭୁଙ୍କର ଦୈନନ୍ଦିନ ଯେଉଁ ଆସବାବପତ୍ର ବସ୍ତ୍ର ସବୁ ଯାଇଥିଲା, ତାହା ବର୍ତ୍ତମାନ ରହିଛି। ଆମେ ତ ସିନ୍ଧୁକ ପେଟିକା ଯାଉଥିଲା, କିନ୍ତୁ ବର୍ତ୍ତମାନ ଆମେ ବାକ୍ସ ମଧ୍ୟ ଦେଖିପାରୁଛୁ। ସମୟର ବିବର୍ତ୍ତନ ଧାରାରେ ଯଦିଓ କିଛି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଇନାହିଁ ଆମର ନୀତିକାନ୍ତି, କିନ୍ତୁ ଆମର ନୀତିକାନ୍ତି ସିନା ପରିବର୍ତ୍ତନ ହେଇନାହିଁ, କିନ୍ତୁ ପରିବର୍ତ୍ତନ ହେଇଛି ଟିକିଏ ତାର ଚାଲିଚଳନରେ। ଆମେ ସିନ୍ଧୁକା ବଦଳରେ ଆଜି ମଧ୍ୟ ବାକ୍ସ ଦେଖିପାରୁଛୁ ଥୁଆ ହେଇଛନ୍ତି, ୟା ପରେ କୁଣ୍ଡ ମଧ୍ୟ ଆସିବ। ଯେପରି ଭାବରେ ଯାହା ସବୁ ନେଇକି ଯାଇଥିଲେ ସେହିପରି ଭାବରେ ସବୁ କିଛି ଆସିବ। କିନ୍ତୁ ଶ୍ରଦ୍ଧାଳୁ ଆମର ଭକ୍ତ ବୃନ୍ଦ, ଯେଉଁମାନେ ଆମର ଏଇ ଆକାଶବାଣୀର ଚ୍ୟାନେଲ ମାଧ୍ୟମରେ ଆମଠାରୁ ଶୁଣିପାରୁଛନ୍ତି ଏ ମହାପ୍ରଭୁଙ୍କର ଲୀଳାଯାତ୍ରାର ଏଇ କଥା ଗାଥା, ଏ ସୁନ୍ଦର ଦିବ୍ୟ ଲୀଳାର ରୂପକୁ ଆମେ ମଧ୍ୟ ଆମର ପ୍ରତ୍ୟକ୍ଷ ଧାରାବିବରଣୀ ମାଧ୍ୟମରେ ଆପଣମାନଙ୍କୁ ପ୍ରଦାନ କରୁଛୁ। କିନ୍ତୁ ସେ ମହାପ୍ରଭୁଙ୍କର ଅନନ୍ୟ ଲୀଳା ଆଜି କି ସର୍ବ ରହସ୍ୟତମ ପୁରୁଷୋତ୍ତମସ୍ୟ ଦେବନା ଜାନତି କୃତ ମନୁଷ୍ୟ। ପ୍ରଭୁଙ୍କର 119 ପ୍ରକାରର ସେବା ରହିଛି, ଅନେକ ନୀତିକାନ୍ତି ରହିଛି। ପ୍ରାତଃ ସମୟରୁ ଉଠିବା ପରଠାରୁ ଶୟନ ପର୍ଯ୍ୟନ୍ତ ଅନେକ ନୀତିକାନ୍ତି, ଯାହା ଯେଉଁଠିକି 12 13 ଯାତ୍ରା, 27 ଉପଯାତ୍ରା, 108 ପର୍ବପର୍ବାଣୀ, ତାରି ଭିତରେ ଆପଣମାନଙ୍କ ଭିତରେ ନିଶ୍ଚିତ ଭାବରେ କିଛି ନା କିଛି ପ୍ରଶ୍ନ ଉଙ୍କି ମାରୁଥିବ। ସେଇ ଆପଣଙ୍କର ମନର ପ୍ରଶ୍ନ ଯଦି କିଛି ଥାଏ, ତେବେ ଆମର ହ୍ୱାଟ୍ସଆପ୍ ନମ୍ବର 8895254200 ଆପଣମାନଙ୍କୁ ଆଉ ଥରେ ଆମେ କହିଦଉଛୁ, ନୋଟ୍ କରି ନିଅନ୍ତୁ। ଆମର ଆକାଶବାଣୀର ହ୍ୱାଟ୍ସଆପ୍ ନମ୍ବର ହେଲା 8895254200। ଏଇ ହ୍ୱାଟ୍ସଆପ୍ ନମ୍ବରରେ ଆପଣମାନଙ୍କ ଭିତରେ ରହିଥିବା ସେଇ

0: ସଂଗୁପ୍ତ ଭାବନା, ଆପଣଙ୍କର ମନ ଭିତରେ ଉଙ୍କି ମାରୁଥିବା ମହାପ୍ରଭୁଙ୍କର ନୀତିକାନ୍ତି, ତାଙ୍କର ଲୀଳା, ତାଙ୍କର ଯାନିଯାତ୍ରା, ଯାହା ଯାହା ଆଜି ଆପଣମାନଙ୍କର ପ୍ରଶ୍ନ ହୋଇଛି, ସେ ପ୍ରଶ୍ନକୁ ଏହି ହ୍ୱାଟ୍ସଆପ୍ ମାଧ୍ୟମରେ ଆପଣ ଆମକୁ ପଠାନ୍ତୁ। ଆଉ ଆମେ ମଧ୍ୟ ଆମର ଏଠାରେ ଉପସ୍ଥିତ ଥିବା ଗବେଷକ ଯେଉଁମାନେ ଅଛନ୍ତି, ଉଦ୍ଘୋଷକ, ସମସ୍ତେ ଆମେ ପ୍ରଯତ୍ନ ହୋଇ ପ୍ରଚେଷ୍ଟା କରିବୁ, ଚେଷ୍ଟା କରିବୁ ଆପଣଙ୍କ ମାନଙ୍କ ପାଖରେ ସେ ଉତ୍ତରକୁ ପ୍ରତିପାଦନ କରିବା ପାଇଁ ବା ପ୍ରଦାନ କରିବା ପାଇଁ। ପୁନର୍ବାର ନେଇଯାଉଛି ଆପଣମାନଙ୍କୁ ସେଇ ଶରଧାବାଲିର ସେ ପ୍ରାଙ୍ଗଣକୁ, ଯେଉଁ ଶରଧାବାଲିର ପ୍ରାଙ୍ଗଣରେ ଆମେ ଦେଖିପାରୁଛୁ ଦଳ ଦଳ ହୋଇ ବିଭିନ୍ନ ଗୋଷ୍ଠୀର ବିଭିନ୍ନ ରଙ୍ଗ ବେରଙ୍ଗର, ସତେ ଯେପରି ବିଭିନ୍ନ ରଙ୍ଗ ବେରଙ୍ଗର ପ୍ରଜାପତି ଏଠି ଫୁଲି ଫୁଟି ଉଠିଛନ୍ତି, ଆସିଛନ୍ତି ମହାପ୍ରଭୁଙ୍କୁ ତାଙ୍କର ଅଭିବାଦନ ଜଣାଇବା ପାଇଁ। ନର୍ତ୍ତକ ନର୍ତ୍ତକୀ ମାନେ ସୁନ୍ଦର ନୃତ୍ୟ କଳାର, ଷୋଳ କଳାର ଠାକୁର ମହାପ୍ରଭୁ, ଯିଏ ରାତ୍ର ସମୟରେ ବଡ଼ସିଂହାର ସମୟରେ ପ୍ରଭୁ ଗୀତ ଗୋବିନ୍ଦର ସେ ଗାନ ବା ଗୀତ ଗୋବିନ୍ଦର ସୁଲଳିତ ସ୍ୱର, ମଧୁର ସ୍ୱରକୁ ନ ଶୁଣିଲେ ତାଙ୍କୁ ନିଦ ଲାଗେ ନାହିଁ। ସଙ୍ଗୀତ ବାଦ୍ୟରେ ତାଙ୍କର ମନ ମଧ୍ୟ ଅତ୍ୟନ୍ତ ଆନନ୍ଦିତ ହୋଇଉଠେ। ଠିକ ସେହିପରି ଆମେ ଦେଖିପାରୁଛୁ ଶରଧା ବାଲିରେ ଅନେକ ଯିଏକି ନୃତ୍ୟଶିଳ୍ପୀ, ସେମାନଙ୍କର ନୃତ୍ୟ କଳାର ସେଇ ନିଖୁଣ ରୂପ ପ୍ରଭୁଙ୍କ ନିକଟରେ ଏଇଠି ଭେଟି ଦେଉଛନ୍ତି। ନାନା ରଙ୍ଗରେ, ନାନା ଢଙ୍ଗରେ, ନାନା ରୂପରେ, ନାନା ଶୈଳୀରେ ତାଙ୍କ ଭିତରେ କେବଳ ଗୋଟିଏ ଭାବନା, ମୋ ପ୍ରଭୁ ଜଗନ୍ନାଥ ଯିଏକି ସମଗ୍ର ବିଶ୍ୱର ଅଧୀଶ୍ୱର, ସିଏ ହେଉଛନ୍ତି ଏକମାତ୍ର ପୁରୁଷ ଏ ସଂସାରରେ, ଆଉ ସମସ୍ତେ ହେଉଛନ୍ତି ସେ ଗୋପିକା ବା ନର୍ତ୍ତକୀ, ଯେଉଁମାନେ ହେଉଛନ୍ତି ପ୍ରକୃତି। ପ୍ରକୃତି ସହିତ ଏଇ ପୁରୁଷର ମିଳନ, ଏ ମିଳନର ଯାତ୍ରା, ଭାବବନ୍ଧନର ଯାତ୍ରା, ମହାପ୍ରଭୁ ଆସିଛନ୍ତି ନବଦିନାତ୍ମକ ଯାତ୍ରାରେ ଏଠି ଯାତ୍ରା ସମାପନ କରି ଆଜି ପ୍ରତ୍ୟାବର୍ତ୍ତନ କରିବେ ଶ୍ରୀମନ୍ଦିରକୁ। ଇଏ 9 ସଂଖ୍ୟା ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା, କାରଣ ମଣିଷ ପ୍ରତ୍ୟେକଟି ଆମର କାର୍ଯ୍ୟ ଯାହା ହେଉଛି ନୀଳାଚଳ କ୍ଷେତ୍ରରେ ସେ 9 ସଂଖ୍ୟାକୁ ପୂର୍ଣ୍ଣ ସଂଖ୍ୟାକୁ ନେଇକି କରାଯାଉଛି। ଆମର ମଧ୍ୟ ରହିଛି ଶାସ୍ତ୍ରୀୟ ପରମ୍ପରାରେ ନବଗ୍ରହ, ନବରସ, ନବରତ୍ନ। ଆଉ ସବୁଠାରୁ ଚମତ୍କାର କଥା ହେଲା ଶ୍ରୀମନ୍ଦିର ରୋଷଶାଳାରେ ଯେଉଁ ରନ୍ଧନ କାର୍ଯ୍ୟ ହେଉଛି ତାହା ମଧ୍ୟ 9 ଗୋଟି ହାଣ୍ଡି ଏକା ସାଙ୍ଗରେ ବସିକି ହୋଇଛି, କିନ୍ତୁ ସେ ହାଣ୍ଡିର ବସିବାର ମଧ୍ୟ ନିର୍ଦ୍ଦିଷ୍ଟ ନିୟମ ରହିଛି, ଉପରକୁ ଉପରକୁ ବସୁନାହିଁ। 6 ଆଉ ଯୋଉଠିକି 5, 3 ଏବଂ 1।
1: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
2: ବର୍ତ୍ତମାନ ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ କରୁଅଛି।
3: ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ରାଶି 10,000 ଟଙ୍କା ପରିବର୍ତ୍ତେ 12,000 ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିର ଉନ୍ନତି ନିମନ୍ତେ ବିନିଯୋଗ କରିଥାନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସୁବିଧା 1 ଏପ୍ରିଲ୍ 2025ରୁ ଲାଗୁ କରାଯାଇଛି।
2: ଏହି ଯୋଜନା ଅଧୀନରେ ମିଳୁଥିବା ସୁବିଧାଗୁଡ଼ିକ ହେଉଛି କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 12,000 ଟଙ୍କା ପାଇବେ।
3: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 10,000 ଟଙ୍କା ପାଇବେ।
2: ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମ୍ପ୍ରଦାୟର ମହିଳାମାନଙ୍କୁ ତୃତୀୟ ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଟଙ୍କା ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
3: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
2: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟ୍ wcd.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଜାରି।
4: ଜୟ ଜଗନ୍ନାଥ। ରଥଯାତ୍ରା ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଲକ୍ଷ ଲକ୍ଷ ଭକ୍ତଙ୍କର ସୁସ୍ଥ ଏବଂ ସୁରକ୍ଷିତ ଦର୍ଶନ ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ପୁରୀ ବଡ଼ଦାଣ୍ଡ ଏବଂ ପ୍ରମୁଖ ସ୍ଥାନରେ 8 ଅତ୍ୟାଧୁନିକ 10,000 ବିଶିଷ୍ଟ ଚିକିତ୍ସା ଶିବିର, ଯଥା ପୁରୁଣା ରଘୁନନ୍ଦନ ପାଠାଗାର ନିକଟରେ, ନୀଳାଦ୍ରି ଭକ୍ତ ନିବାସରେ, ଜଗନ୍ନାଥ ବଲ୍ଲଭ ପାର୍କିଂ ପରିସରରେ, ବଗଲା ପରିସରରେ, ମାର୍କେଟ ଛକ ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ସାମ୍ନାରେ, ଭୋଳାନାଥ ବିଦ୍ୟାପୀଠ ଠାରେ, ବସ୍ଷ୍ଟାଣ୍ଡରେ, ରେଳ ଷ୍ଟେସନ ମୁଖ୍ୟ

0: ପ୍ରତ୍ୟେକ ସମ୍ମୁଖରେ ବ୍ୟବସ୍ଥା କରାଯାଇଛି। ତା ସହିତ 30 ପ୍ରାଥମିକ ଚିକିତ୍ସା କେନ୍ଦ୍ର, ପ୍ରତ୍ୟେକ ଶିବିରରେ ବିଶେଷଜ୍ଞ ଡକ୍ଟର, ନର୍ସ, ପାରାମେଡିକାଲ କର୍ମଚାରୀ, ଅକ୍ସିଜେନ, ECG, ଜରୁରୀକାଳୀନ ଔଷଧ ଓ 24 ଘଣ୍ଟିଆ ସେବା ଉପଲବ୍ଧ। ଗୁରୁତର ରୋଗୀଙ୍କ ପାଇଁ ମୁଖ୍ୟ ଚିକିତ୍ସାଳୟରେ 300 ଅଧିକ ସଂରକ୍ଷିତ ଶଯ୍ୟା, ICU, ବର୍ନ ୱାର୍ଡ, ଅପରେସନ ଥିଏଟରର ବ୍ୟବସ୍ଥା ରହିଛି। ଭକ୍ତମାନଙ୍କର ତୁରନ୍ତ ସେବା ପାଇଁ 82 ଆମ୍ବୁଲାନ୍ସ ସହ ସ୍ୱତନ୍ତ୍ର କରିଡର ଓ ପ୍ରଶିକ୍ଷିତ ଦଳ ପ୍ରସ୍ତୁତ ଅଛନ୍ତି। ଆପଣଙ୍କ ସୁସ୍ଥତା ଆମର ସର୍ବୋଚ୍ଚ ପ୍ରାଥମିକତା।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
2: ପସନ୍ଦ ଆସିବ।
3: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
2: ଡିଜାଇନ୍ ନୂଆ ଅଛି, ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
3: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ BIS କେୟାର ଆପ୍। ସୁନା କିଣିବା ପୂର୍ବରୁ BIS କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
4: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ମହାପ୍ରଭୁଙ୍କର ଆଜି ଯେଉଁ ବାହୁଡ଼ା ଯାତ୍ରା, ଏ ବାହୁଡ଼ା ଯାତ୍ରାର ମହିମା ଯେ କେତେ ଉଚ୍ଚ, କେତେ ହୃଦୟସ୍ପର୍ଶୀ, କେତେ ଚମତ୍କାର, କେତେ ମନଛୁଆଁ, ଅନୁଭବ ହିଁ ଜାଣେ। ସେଇ ଅନୁଭବ ନେଇ କାହିଁ କେତେ ଦୂରରୁ ଭକ୍ତମାନେ ଧାଇଁ ଆସୁଛନ୍ତି। କମ୍ବଡ଼ କଥା, ଆମେ ବର୍ତ୍ତମାନ ଅଛୁ ସେଇ ଭକ୍ତ ସାଲବେଗଙ୍କର ସମାଧି ପୀଠରେ। ଯାହା ଆମର ପରମ ସୌଭାଗ୍ୟ, ଆକାଶବାଣୀ କଟକ କେନ୍ଦ୍ର ଯୋଉ ଭକ୍ତ ସାଲବେଗଙ୍କର ସମାଧି, ଯାହା ଆଜି କୋଟି କୋଟି ଓଡ଼ିଆ ମାନଙ୍କୁ ଉଦ୍ବୁଦ୍ଧ କରୁଛି। ଯୋଉ ସାଲବେଗ ଥରେ କହିଥିଲେ ଯେ ଏକା ତୋ ଭକ୍ତ ଜୀବନ, ଭକ୍ତ ନିମନ୍ତେ ତୋର ଶଙ୍ଖ ଚକ୍ର ଚିହ୍ନ, ତୋର ଚକ୍ର ଚିହ୍ନ। ତେଣୁ ଶଙ୍ଖ ଚକ୍ର ଚିହ୍ନ ଦେଖେଇବା ପାଇଁ ପ୍ରଭୁଙ୍କର ଯାତ୍ରା, ଯାହା ଆମର ପ୍ରଥମ କେନ୍ଦ୍ରରୁ ଆମେ ଶୁଣୁଥିଲେ ଯେ ମହାପ୍ରଭୁ ମହାବାହୁଙ୍କର ଦୁଇ ପଟରେ, ଗୋଟେ ପଟରେ ଶଙ୍ଖ ଆଉ ଗୋଟେ ପଟରେ ଚକ୍ର, ଏବଂ ଏଇ ଯୋଉ ରାଜା ଇନ୍ଦ୍ରଦମ୍ନଙ୍କର ରାଣୀ ଗୁଣ୍ଡିଚା, ଯାହାଙ୍କ ନାମ ଅନୁସାରେ ଏଇ ଯାତ୍ରାର ନାମ ହେଇଛି ଗୁଣ୍ଡିଚା ଯାତ୍ରା। ଏ ଗୁଣ୍ଡିଚା ଯାତ୍ରାକୁ ଯଦି ଆପଣ ଉଚ୍ଚାରଣ କରିବେ, ଏଇ ଗୁଣ୍ଡିଚା ଯାତ୍ରାରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ, ସତ ଜନ୍ମ ପାପ ଆପଣଙ୍କର ଦୂର ହେଇଯିବ। ସତ ଜନ୍ମ ପାପରୁ ମୁକ୍ତ ହବା ପାଇଁ ଭକ୍ତମାନେ ଧାଇଁ ଆସୁଛନ୍ତି, ମାନେ ସ୍ୱତଃସ୍ଫୁର୍ତ୍ତ ଭାବରେ, ଯେମିତି ଚୁମ୍ବକ ଲୁହାକୁ ଟାଣେ। ତେଣୁ ପ୍ରଭୁଙ୍କର ଆକର୍ଷଣରେ, ପ୍ରଭୁଙ୍କର ଦେଦୀପ୍ୟମାନ ଲୀଳାରେ ଆକର୍ଷିତ ହୋଇ ଭକ୍ତମାନେ ଧାଇଁ ଆସୁଛନ୍ତି। ଯୋଉ ଶ୍ରଦ୍ଧାର ବାଲି କଥା ଆଲୋଚନା କରୁଥିଲେ ଆମେ, ସେ ଶ୍ରଦ୍ଧାର ବାଲିକୁ ଲାଗିକିରି ଯୋଉ ଗୁଣ୍ଡିଚା ମଣ୍ଡପ, ଯାହାକୁ କୁହାଯାଉଛି ଆଡ଼ପ ମଣ୍ଡପ, ସେ ଆଡ଼ପ ମଣ୍ଡପ କଣ? ସେ ଆଡ଼ପ ମଣ୍ଡପ ହଉଛି ଆଟୋପ ମଣ୍ଡପ, ପଟ୍ଟାରେ ନିର୍ମିତ ମଣ୍ଡପ। ଯେତେବେଳେ ଖ୍ରୀଷ୍ଟୀୟ 9ମ ଶତାବ୍ଦୀରେ ସୁବଂଶୀ ରାଜା ଯଯାତି କେଶରୀ ମହାପ୍ରଭୁ ଜଗନ୍ନାଥ ଯୋଉ ପାତାଳ ହେଇଥିଲେ ସୋନପୁରର ଗୋପାଳୀ ଗ୍ରାମରେ, 144 ବର୍ଷ କିମ୍ବା 146 ବର୍ଷ, ସେଇ ପାତାଳି ହେଇଥିବା ଜଗନ୍ନାଥଙ୍କୁ ଉଦ୍ଧାର କରି ନବକଳେବର କରେଇ ଆଣିକିରି ପ୍ରଥମେ ପୁରୀରେ ପ୍ରତିଷ୍ଠା କରିଛନ୍ତି। କୋଉଠି ପ୍ରତିଷ୍ଠା କରିଛନ୍ତି? ନା, ଏଇ ଗୁଣ୍ଡିଚା ମଣ୍ଡପରେ ପ୍ରତିଷ୍ଠା କରିଛନ୍ତି। ସେଇଥିପାଇଁ ଏ ଗୁଣ୍ଡିଚା ମଣ୍ଡପକୁ ଆଟପ ମଣ୍ଡପ କୁହାଯାଏ, ଯାହା ମାଧଳାପାଞ୍ଜିରେ ଉଲ୍ଲେଖ ରହିଛି। ଯଯାତି କେଶରୀଙ୍କ ସମୟରୁ 38 ହାତ ଉଚ୍ଚର ଏଇ ଯୋଉ ପଟୋଳ, ପଟାର ନିର୍ମିତ ଦେଉଳ, ପଟାର ନିର୍ମିତ ମଣ୍ଡପ, ସେଇ ମଣ୍ଡପରେ ମହାପ୍ରଭୁଙ୍କୁ ପ୍ରଥମେ ରଖାଯାଇଥିବାରୁ ତାର ନାଁ ହେଉଛି ଜନକପୁରୀ, ଜନ୍ମସ୍ଥାନ, ଜନ୍ମବେଦୀ। କିନ୍ତୁ ଶ୍ରୋତା ବନ୍ଧୁ, ତା ପୂର୍ବରୁ ଆଉ ଗୋଟିଏ ଦେଉଳ ରହିଛି, ତା ନାଁ ହେଉଛି ନୃସିଂହ ଦେଉଳ, ନୃସିଂହ ମନ୍ଦିର, ଯାହାକୁ ବର୍ତ୍ତମାନ ଆମେ ଯଜ୍ଞ ନୃସିଂହ ବୋଲି କହୁଛୁ। ଯୋଉ ଯଜ୍ଞ ନୃସିଂହର ମୂର୍ତ୍ତିର ପରିକଳ୍ପନାରେ ଆମେ କହୁଛେ ଯେ କୋଳରେ ଲକ୍ଷ୍ମୀ, ମସ୍ତକରେ ଅନନ୍ତ। ଆମର ଯୋଉ ଟିକେ ଆଗରୁ ଆମେ ଆଲୋଚନା କରୁଥିଲେ ଯେ ଲକ୍ଷ୍ମୀ ରୋଷଶାଳାରେ ଯୋଉ ରହିଛନ୍ତି, ଶ୍ରୀମନ୍ଦିର ରୋଷରେ ସବୁ ରୋଷ କରୁଛନ୍ତି, ରୋଷେଇ କରୁଛନ୍ତି, ଏଠି ମଧ୍ୟ ଆଡ଼ପ ମଣ୍ଡପରେ ଲକ୍ଷ୍ମୀ ରହିଛନ୍ତି। କାରଣ ଯୋଉ ଯଜ୍ଞନାଥ, ଯଜ୍ଞନାରାୟଣ, ତାଙ୍କର କୋଳରେ ଲକ୍ଷ୍ମୀ, ମସ୍ତକରେ ଅନନ୍ତ, ଇଏ ହେଉଛନ୍ତି ଆଦି ନୃସିଂହ। ଏବଂ ପ୍ରଥମେ ଯଯାତି କେଶରୀ ଏଇଠି ସ୍ଥାପନ କଲା ପରେ ଏ କ୍ଷେତ୍ରର ନାଁ ହେଇଛି ପୁରୁଷୋତ୍ତମ କ୍ଷେତ୍ର, ଏବଂ ପୁରୁଷୋତ୍ତମ କ୍ଷେତ୍ରର ଅଧିବାସୀ ହେଉଛନ୍ତି ପ୍ରଥମତଃ ଯେ

ଶ୍ରୋତାବନ୍ଧୁ, ଆପଣମାନେ ଦ୍ୱିତୀୟ କେନ୍ଦ୍ରରୁ ଧାରା ବିବରଣୀ ଶୁଣୁଥିଲେ। ଏ ଯେଉଁ ଛୋଟ ରଥ ବଡ଼ ରଥ, ଏଇ ଯେଉଁ ବିଚାର ଆସୁଛି, ରଥରେ କୌଣସି ଛୋଟ ବଡ଼ ନଥାଏ, ଏବଂ ଯାହାର ସାମର୍ଥ୍ୟକୁ ଦେଖି ମହାପ୍ରଭୁଙ୍କର ଏଇ ବଡ଼ ଦାଣ୍ଡରେ ସମସ୍ତେ ରଥଟିଏ ଗଡ଼େଇବାକୁ ଚାହାନ୍ତି, ଏବଂ ସେଇଭଳି କେହି ଜଣେ ଭକ୍ତ ଗୋଟିଏ ଛୋଟିଆ ରଥ ତିଆରି କରିକି ବଡ଼ ଦାଣ୍ଡରେ ଆଣୁଛନ୍ତି। ସେଇ ଦୃଶ୍ୟ ଆମର ବିବରଣୀଦାତାଙ୍କ ଦୃଷ୍ଟିରେ ପଡ଼ିଲା ବୋଲି ସେ ଆପଣମାନଙ୍କୁ ଶୁଣେଇଲେ। ଆପଣ ଜାଣିଛନ୍ତି, ଆଜି ସାରା ଓଡ଼ିଶାରେ 3000ରୁ ଉର୍ଦ୍ଧ୍ୱ ଜଗନ୍ନାଥ ମନ୍ଦିର ଅଛି, ଏବଂ ସବୁ ସ୍ଥାନରେ ଛୋଟ ହଉ ବଡ଼ ହଉ ରଥଯାତ୍ରା ହେଉଛି। କେଉଁଠି 3ଟି ରଥ ହେଉଛି, କେଉଁଠି ଗୋଟିଏ ରଥରେ 3 ଠାକୁର ଯାଉଛନ୍ତି, ଚତୁର୍ଦ୍ଧା ମୂର୍ତ୍ତି ଯାଉଛନ୍ତି। ତେଣୁ ଏଭଳି ଭାବରେ ଜଗନ୍ନାଥ ସଂସ୍କୃତିର, ଜଗନ୍ନାଥ ଉପାସନାର ଯେଉଁ ଉତ୍କଳ ଭୂମିରେ ପ୍ରସାର ହେଇଛି, ସେ ପ୍ରସାର ଫଳରେ ବହୁ ସ୍ଥାନରେ ଏବେ ରଥଯାତ୍ରା ଆମେ ଦେଖିବାକୁ ପାଉଛୁ। ଯେଉଁ ରଥଯାତ୍ରା ସବୁ ବିଧି ରକ୍ଷା କରି, ବିଧିବିଧାନକୁ ମାନି, ଜଗନ୍ନାଥଙ୍କର ଯେଉଁ ମୂଳ ପୀଠ ଶ୍ରୀକ୍ଷେତ୍ରର ବିଧିବିଧାନକୁ ମାନିକରି 3000 ସ୍ଥାନରେ ରଥଯାତ୍ରା ବର୍ତ୍ତମାନ ହେଉଛି। ଏଇଟା ବହୁତ ବଡ଼ କଥା ଆମ ପାଇଁ। ଏ ଯେଉଁ ରଥ ବଡ଼ ଦାଣ୍ଡରେ ବିଜୟ ହେବା, ସିଏ ଶ୍ରୀକ୍ଷେତ୍ରର ବଡ଼ ଦାଣ୍ଡ ହଉ, କି କୋରାପୁଟ ଦାମନଯୋଡ଼ିର ହଉ, କି ସାବର ଶ୍ରୀକ୍ଷେତ୍ର ହଉ, କି ବାରିପଦା ହଉ, ଯେଉଁ ସ୍ଥାନରେ ବି ରଥଯାତ୍ରା ହେଉଛି, ରଥଯାତ୍ରାଟା ହେଉଛି ଗୋଟିଏ ପ୍ରତୀକ ମାତ୍ର। ଏଇ ରଥଯାତ୍ରାଟାକୁ ଆମେ ବିଚାର କରିବାକୁ ପଡ଼ିବ ଯେ ଆମର ମନରୂପକ ବଡ଼ ଦାଣ୍ଡରେ ମହାପ୍ରଭୁ ବିଜୟ ହେବେ। ଏବଂ ଏଇଥିପାଇଁ ଗୋଟିଏ ସୁନ୍ଦର ଗୀତ ଅଛି, ସେ ଗୀତଟି ଆମର ରଚନା କରିଛନ୍ତି। ସେ ଆଧୁନିକ ଗୀତ ହେଲେ ମଧ୍ୟ ସେ ଗୀତ ଭିତରେ ଗୋଟେ ଗଭୀର ଦାର୍ଶନିକ ତତ୍ତ୍ୱଟି ଅଛି। ସେ ଗୀତଟି ହେଉଛି ଯେ ବଡ଼ ଦାଣ୍ଡେ ଚାଲେ ତମ ନନ୍ଦିଘୋଷ ରଥ, ମନ ବଡ଼ ଦାଣ୍ଡେ ବାରେ ଆସ ଜଗନ୍ନାଥ। ଏହି ଗୀତଟିକୁ ଲେଖିଛନ୍ତି ଆମର ଗୀତିକବି ନନ୍ଦକିଶୋର ସିଂ, ଏବଂ ତାକୁ ଗାଇଛନ୍ତି ପ୍ରଖ୍ୟାତ ଗାୟକ ଦିବାକର ମହାନ୍ତି। ତେଣୁ ଯେତେବେଳେ ବଡ଼ ଦାଣ୍ଡରେ, ବଡ଼ ଦାଣ୍ଡେ ଚାଲେ ତମ ନନ୍ଦିଘୋଷ ରଥ, ମହାପ୍ରଭୁ ଆପଣଙ୍କ ନନ୍ଦିଘୋଷ ରଥ ବଡ଼ ଦାଣ୍ଡରେ ଚାଲୁଛି, ମୋର ମନର ବଡ଼ ଦାଣ୍ଡରେ ମଧ୍ୟ ପ୍ରଭୁ ଆପଣ ବିଜେ କରନ୍ତୁ। ଏଇ ଯେଉଁ ବିଚାରଟା, ଏଇ ବିଚାରଟା ହେଉଛି ଆମର ବୈଦିକ ବିଚାର। ରଥେତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ ବୋଲି ଯେଉଁ କୁହାହେଇଛି, ରଥରେ ଯେତେବେଳେ ଆଷାଢ଼ ମାସରେ ମହାପ୍ରଭୁ ବାମନ ଅବତାର ହୁଅନ୍ତି, ସେଇ ମହାପ୍ରଭୁ ବାମନ ହେଇକରି ଯେତେବେଳେ ରଥ ଉପରେ ବସିବେ, ସେତେବେଳେ ଆମର ଅନ୍ତର ଭିତରେ, ଆମ ହୃଦୟ ଭିତରେ ମଧ୍ୟ ଆମେ ମହାପ୍ରଭୁଙ୍କୁ, ଆମେ ଶରୀର ରଥରେ ଯେଭଳି ଧାରଣ କରିଛେ, ହୃଦୟ ରୂପକ ସିଂହାସନରେ ମହାପ୍ରଭୁ ବସିଛନ୍ତି, ଏ ରଥ ଉପରେ ମହାପ୍ରଭୁଙ୍କର ବିଜୟ ହେବା, ଏବଂ ଆମର ଅନ୍ତର ରଥରେ ମଧ୍ୟ, ଆମ ଶରୀର ରଥରେ ମଧ୍ୟ ହୃଦୟ ସିଂହାସନରେ ମହାପ୍ରଭୁ ବିଜୟ ହେବା, ଏ ଦୁଇଟି କଥା ଯେତେବେଳେ ଏକାକାର ହେବ, ସେତେବେଳେ ଆମେ ଅନୁଭବ କରିବା ଯେ ମହାପ୍ରଭୁଙ୍କ ରଥ ବଡ଼ ଦାଣ୍ଡରେ ଗଡ଼ୁଛି, ଆମର ମନର ବଡ଼ ଦାଣ୍ଡରେ ମଧ୍ୟ ମହାପ୍ରଭୁ ବିଜେ ହେଇଛନ୍ତି। ତେଣୁ ଏହି ଉପଲବ୍ଧିଟି ହେଉଛି ଗୋଟେ ବଡ଼ ଉପଲବ୍ଧି, ଯେଉଁ ଉପଲବ୍ଧିଟିକୁ ଆମର ଗୀତିକାରମାନେ ଅତି ସୁନ୍ଦର ଭାବରେ ତାକୁ ରଚନା କରିଛନ୍ତି, ଏବଂ ତାକୁ ସୁନ୍ଦର ଭାବରେ ଆମେ ଶୁଣିକରି ମଧ୍ୟ ଆମର ମନ ପୁଲକିତ ହେଉଛି। କିଛି ସମୟ ପୂର୍ବରୁ ଆମର ଡକ୍ଟର କଲ୍ୟାଣୀ ନନ୍ଦୀ ଆପଣମାନଙ୍କୁ କହୁଥିଲେ, ଏଇ ଯେଉଁ ନର୍ତ୍ତକ ନର୍ତ୍ତକୀମାନେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି, ଏବଂ ମହାପ୍ରଭୁଙ୍କୁ ଏ ନୃତ୍ୟ ଦେଖିବାକୁ ଭଲ ଲାଗେ, ଏବଂ ମହାପ୍ରଭୁ ବଡ଼ସିଂହାର ବେଳେ ମଧ୍ୟ ଏଇ ନୃତ୍ୟ ଦେଖିକରି ସେ ନିଦ୍ରା ଯାଆନ୍ତି, ପହୁଡ଼ ହୁଅନ୍ତି। ଏ ନୃତ୍ୟଟି ଆମର କ'ଣ ଜାଣନ୍ତି, ଆମର ଓଡ଼ିଶୀ ନୃତ୍ୟ ଯାହାକୁ ଆମେ କହୁଛୁ, ସେ ଓଡ଼ିଶୀ ନୃତ୍ୟର 5ଟି ପର୍ଯ୍ୟାୟ ଅଛି। ଗୋଟେ ହେଉଛି ମଙ୍ଗଳାଚରଣ, ଦ୍ୱିତୀୟଟି ହେଉଛି ବଟୁ, ତୃତୀୟଟି ହେଉଛି ପଲ୍ଲବୀ, ଚତୁର୍ଥଟି ହେଉଛି ଅଭିନୟ, ପଞ୍ଚମଟି ହେଉଛି ମୁଖ୍ୟ। ତେଣୁ ଯେଉଁମାନେ ଓଡ଼ିଶୀର ନର୍ତ୍ତକ ଏବଂ ନର୍ତ୍ତକୀ ବା ନୃତ୍ୟାଙ୍ଗନା, ସେମାନେ ଯେତେବେଳେ ନୃତ୍ୟ ପ୍ରଦର୍ଶନ କରନ୍ତି ବା ନୃତ୍ୟରେ ବିଭୋର ହେଇଯାଆନ୍ତି, ଏବଂ ଓଡ଼ିଶୀ ନୃତ୍ୟର ଏଭଳି ଏକ ଅବସ୍ଥା ଅଛି, ଯେତେବେଳେ ନୃତ୍ୟ ପ୍ରଦର୍ଶନ କରୁଥିବା ଶିଳ୍ପୀ ସେଥିରେ ତଲ୍ଲୀନ ହୋଇଯାଏ, ତାର ମୁଖ୍ୟ ଅବସ୍ଥା ପ୍ରାପ୍ତ ହୁଏ, ଏବଂ ଓଡ଼ିଶୀ ନୃତ୍ୟର ଏଭଳି ଶକ୍ତି ଏବଂ ସାମର୍ଥ୍ୟ ଅଛି, ଇଏ ମୁଖ୍ୟ ପ୍ରଦାନ କରିବାକୁ ମଧ୍ୟ ସମର୍ଥ। ତେଣୁ ମହାପ୍ରଭୁଙ୍କ ପାଖରେ ଏଇ ଯେତେବେଳେ ଓଡ଼ିଶୀର ନର୍ତ୍ତକ ନର୍ତ୍ତକୀମାନେ ଏ ଯେଉଁ ନୃତ୍ୟ କରୁଛନ୍ତି, ଏହି ନୃତ୍ୟ ମାଧ୍ୟମରେ କୌଣସି ନା କୌଣସି ଜାଗାରେ ପ୍ରଚ୍ଛନ୍ନ ଭାବରେ ତାଙ୍କ ଭିତରେ ଗୋଟେ ମୁଖ୍ୟ କାମନା ଅଛି, ଏବଂ ମହାପ୍ରଭୁଙ୍କ ପାଖରେ ନୃତ୍ୟକୁ ନିବେଦନ କରି ତାଙ୍କର ଯେଉଁ ପର୍ଯ୍ୟାୟ ଅଛି, ସେ ମୁଖ୍ୟ ପର୍ଯ୍ୟାୟକୁ ଉନ୍ନୀତ ହେଇ ମହାପ୍ରଭୁଙ୍କର ଶ୍ରୀଅଙ୍ଗରେ ବା ମହାପ୍ରଭୁଙ୍କ ଭାବସତ୍ତାରେ ଲୀନ ହେଇଯିବାର ଗୋଟେ ବାସନା ମଧ୍ୟ ତାଙ୍କ ମନ ଭିତରେ ଅଛି, ଯେଉଁଟା ମହାପ୍ରଭୁଙ୍କର ଅତି ପ୍ରିୟ। ମହାପ୍ରଭୁ ଯେତେବେଳେ ଜାଣନ୍ତି ଯେ ମୋର ଭକ୍ତ ମୋ ସହିତ ମିଶିଯିବା ପାଇଁ ଚାହୁଁଛି, ଏବଂ ତାରି ଭିତରେ ଆଧ୍ୟାତ୍ମିକ ଉତ୍ତରଣ ଏଭଳି ହେଲାଣି ଯେ ମୋ ସହିତ ମିଶିବାକୁ ସେ ବର୍ତ୍ତମାନ ଯୋଗ୍ୟ,

ଜଗନ୍ନାଥଙ୍କ ପାଖରେ ଭକ୍ତ କିଛି ମାଗୁନି, ଭକ୍ତ ମାଗୁଛି ପ୍ରଭୁ ମୁଁ ଧନ ନେଇ କ'ଣ କରିବି, ମୁଁ ମୋର ଜନ ଏତେ ଲୋକ ମୋର ସହାୟକ ଅଛନ୍ତି, ଏମାନେ ମୋର କି କାମରେ ଲାଗିବେ, ଖାଲି ମୁଁ ଡାକୁଛି ପ୍ରଭୁ ଶରଦା ବାଲିରୁ ହାତେ, ଅର୍ଥାତ୍ ମୁଁ ଯେଉଁ ଟିକେ ମୋତେ ମୋ ହାତରେ ଟିକେ ଶ୍ରଦ୍ଧା ଦେଇଥାଉ ପ୍ରଭୁ, ଏବଂ ଯେଉଁ ଶରଦା ବାଲିକୁ ଆପଣ ଶ୍ରଦ୍ଧା କରିକିରି ଓହ୍ଲେଇ ଆସୁଛନ୍ତି, ନିଜର ଜନ୍ମ ମାଟିର ମୁହଁକୁ ତ୍ୟାଗ କରୁଛନ୍ତି କେଉଁଠିକି ଆସିବା ପାଇଁ, ଶରଦା ବାଲିକି ଆସିବା ପାଇଁ। ଆପଣ ଚିନ୍ତା କଲେ ସେଦିନ ଯେତେବେଳେ ଲଙ୍କାକୁ ବିଜୟ କଲେ, ରାମାବତାରର କଥା ମୁଁ କହୁଛି, ଯେତେବେଳେ ଲଙ୍କାକୁ ବିଜୟ କଲେ ସେତେବେଳେ ଲକ୍ଷ୍ମଣ କହିଲେ, ବିଭୀଷଣ କହିଲେ, କହିଲେ ଭାଇ ଯେ ଆପଣ ଲଙ୍କାକୁ ବିଜୟ କଲେ, ଲଙ୍କା ବି ଆପଣ ଆପଣଙ୍କର, କାରଣ ଇଏ ହେଉଛି ସ୍ୱର୍ଣ୍ଣମୟୀ ଲଙ୍କା, ସୁନାରେ ତିଆରି ହେଇଛି, ଆପଣ ଯାଇଥିଲେ ଅଯୋଧ୍ୟାରେ ରାଜା ହେଇଥାନ୍ତେ, ଆଉ ବର୍ତ୍ତମାନ ଏଇ ସ୍ୱର୍ଣ୍ଣମୟୀ ଲଙ୍କାରେ ରାଜା ହୁଅନ୍ତୁ, ଅସୁବିଧା କ'ଣ ଅଛି, କିନ୍ତୁ ପ୍ରଭୁ ମନା କରିଦେଇଥିଲେ, ନେୟଂ ସ୍ୱର୍ଣ୍ଣମୟୀ ଲଙ୍କା ରୋଚତେ ମମ ଲକ୍ଷ୍ମଣ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଅସି, କହିଲେ ଆରେ ଲକ୍ଷ୍ମଣ ଏ ସ୍ୱର୍ଣ୍ଣମୟୀ ଲଙ୍କା ମୋତେ ସେତେ ଭଲ ଲାଗୁ ନାହିଁ, ତେଣୁ ମୋର ଜନ୍ମଭୂମି ମୋର ଜନ୍ମ ମାତା ଜନ୍ମିତ ମାତା ଇଏ ଯେତେ ମୋତେ ପ୍ରିୟ, ମୋତେ ଇଏ ସ୍ୱର୍ଣ୍ଣମୟୀ ଲଙ୍କା ସେତେ ପ୍ରିୟ ନୁହଁ, ନେୟଂ ସ୍ୱର୍ଣ୍ଣମୟୀ ଲଙ୍କା ରୋଚତେ ମମ ଲକ୍ଷ୍ମଣ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଅସି, ତେଣୁ ମୋର ଜନ୍ମଭୂମି ଲେଖାଯାଇଛି, ସ୍ୱୟଂ ମହାପ୍ରଭୁ କହିଛନ୍ତି ତସ୍ୟା ପୁଣ୍ୟତମ ସ୍ଥାନ ପୃଥିବ୍ୟାଂ ନେହ ବିଦ୍ୟତେ, ତେଣୁ ପୃଥିବୀ ସମଗ୍ର ବିଶ୍ୱରେ ମୋ ଗୁଣ୍ଡିଚା ମଣ୍ଡପ ଠାରୁ ପୁଣ୍ୟତମ ପ୍ରିୟ ସ୍ଥାନ ଆଉ ସଂସାରରେ କିଛି ନାହିଁ।

0: ହନୁମାନ ବେଶରେ ସୁସଜ୍ଜିତ କରି ଅତି ସୁନ୍ଦର ଭାବରେ ନୃତ୍ୟ କରୁଛନ୍ତି। ଆଉ ଏପଟେ ନାକଚଣା ଦ୍ୱାର, ଯେଉଁ ନାକଚଣା ଦ୍ୱାର ଅପେକ୍ଷା କରିଛନ୍ତି କେତେବେଳେ ମହାପ୍ରଭୁ ଏହି ପଥ ଦେଇ ରଥାରୂଢ଼ ହେବା ନିମନ୍ତେ ଆଗମନ କରିବେ। ଆଉ ଆମେ ମଧ୍ୟ ଦେଖୁଛୁ ଅତି ସୁନ୍ଦର ଭାବରେ ଗୋଟିଏ ମଠ, ଯେଉଁ ମଠର ପ୍ରତ୍ୟେକ ବର୍ଷ ଗୋଟେ ବିରାଟ ବଡ଼ ଧୂପକାଠି କରିଥାନ୍ତି ମହାପ୍ରଭୁଙ୍କ ସେବାରେ, ଯେଉଁ ଧୂପ ଏବଂ ଧୂପ ପ୍ରଦାନ କରିବା ପାଇଁ ତାଙ୍କର ପଥକୁ ସୁସମିତ ବା କୁସୁମିତ କରିବା ସହିତ ସୁଗନ୍ଧିତ କରି ଏ ବାତାବରଣକୁ ଆହୁରି ଆନନ୍ଦ ପବିତ୍ର ଭୂତମୟ କରିବା ନିମନ୍ତେ ଶରଧା ବାଲି, ଯେଉଁ ଶରଧା ବାଲି ହେଉଛନ୍ତି ଶ୍ରଦ୍ଧାର ବାଲି, ଯାହାର ସ୍ପର୍ଶରେ, ଯେଉଁ ଜଗନ୍ନାଥ କୋଟି କୈବଲ୍ୟନାଥଙ୍କର ସ୍ପର୍ଶରେ ଦାଣ୍ଡର ଧୂଳି ପବିତ୍ର ପୁଣ୍ୟମୟ ହୋଇ ଉଠିଅଛି। ଭବାନୀ ଶଙ୍କର ବନ୍ଦେ ଶ୍ରଦ୍ଧା ବିଶ୍ୱାସ ରୂପିଣୀ ଯାଭ୍ୟାମ ବିନା ନ ପଶ୍ୟନ୍ତି ସିଦ୍ଧା ସ୍ୱାନ୍ତସ୍ତମ ଈଶ୍ୱରମ। ମଣିଷ ଜୀବନରେ ଶ୍ରଦ୍ଧା ହେଉଛି ଏକ ଅପରିହାର୍ଯ୍ୟ ବସ୍ତୁ, କାରଣ ଆମମାନଙ୍କ ଭିତରେ ଯଦି ଶ୍ରଦ୍ଧା ରହିବ ନାହିଁ, ପରସ୍ପର ପ୍ରତି ଯଦି ପ୍ରେମ ରହିବ ନାହିଁ, ତେବେ ଜୀବନ ଜୀବନ ହୋଇ ରହିବ ନାହିଁ। ସେଇଥିପାଇଁ ତ ପ୍ରଭୁଙ୍କର ବଡ଼ ଭାଇ ବଳଭଦ୍ରଙ୍କର ରଥ, ଯେଉଁ ରଥରେ ରହିଛନ୍ତି ଦୁଇ ଗୋଟି ସୁଖ ପକ୍ଷୀ, ଯାହା ହେଉଛନ୍ତି ଶ୍ରଦ୍ଧା ଆଉ ବିଶ୍ୱାସ। କାରଣ ପ୍ରତ୍ୟେକଟି ଜୀବମାନଙ୍କ ଭିତରେ ଭଲ ପାଇବା ଯଦି ଆମେ ଆପଣେଇ ନ ନେବା ସଂସାରକୁ, ସମସ୍ତଙ୍କୁ ଯଦି ଆମର ପ୍ରେମରେ ଆମେ ବାନ୍ଧି ନ ପାରିବା, ତେବେ ସେଇ ଜୀବନ ଆହୁରି ଆଗକୁ ଆଗକୁ ବଢ଼ିବ ନାହିଁ, ଯାହା ଭଗବାନ ମଧ୍ୟ ନିଜେ ସେ ପ୍ରେମର ଭାବଡ଼ରିରେ ବନ୍ଧା ହେଇ ଯିଏ ଷାଠିଏ ପୌଢ଼ୀର ଭୋଗକୁ ତୁଚ୍ଛ ମଣି ବର୍ଷକୁ ଥରେ ନିଶ୍ଚିତ ଭାବରେ ଯାତ୍ରା କରୁଛନ୍ତି ଏଇ ଗୁଣ୍ଡିଚା ମଣ୍ଡପକୁ ବା ଗୁଣ୍ଡିଚା ମନ୍ଦିରକୁ, ଯେଉଁଠି ମା ମାଟି ପରିବାର ବନ୍ଧୁ ସମସ୍ତଙ୍କ ସହିତ ସେଇ ଶ୍ରଦ୍ଧା ଏବଂ ପ୍ରେମକୁ ବାଣ୍ଟିବା ପାଇଁ। ଆଉ ଏଇ ଶ୍ରଦ୍ଧାର ପ୍ରେମର ସ୍ୱରୂପ ଆଜି ମଧ୍ୟ ଅନେକ ଶ୍ରଦ୍ଧାଳୁ ଭକ୍ତ ଏଇ ଶରଧା ବାଲିରେ ଆସି ପହଞ୍ଚିଛନ୍ତି, ତେବେ ତାଙ୍କ ମୁଖରୁ ଶୁଣିବା ସେ ମହାପ୍ରଭୁଙ୍କ ପ୍ରତି ରହିଥିବା ତାଙ୍କର ସେ ଅନନ୍ୟ ପ୍ରେମ ଭାବ ଅନୁଭୂତିକୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଆମେ ପ୍ରତିବର୍ଷ, ଆମେ ପୁରୀର ଯେତେ ନୃତ୍ୟଶିଳ୍ପୀ ଅଛୁ, ଆମେ ପ୍ରତିବର୍ଷ ଠାକୁରଙ୍କର ସମସ୍ତ ଯାନିଯାତ୍ରା, ଚନ୍ଦନ ଯାତ୍ରା ହଉ, ଗୁଆଲି ଗୁଆଲି ମାନେ ଠାକୁରଙ୍କର ବିବାହ ଉତ୍ସବ ହଉ, ରଥଯାତ୍ରା ହଉ, ବେଳ ପୂର୍ଣ୍ଣମୀ ହଉ, ସ୍ନାନ ଯାତ୍ରା ହଉ, ଆମେ ସବୁବେଳେ ଏଇ ଯାତ୍ରାମାନଙ୍କରେ ଠାକୁରଙ୍କ ଆଗରେ ନୃତ୍ୟ ପରିବେଷଣ କରିକି ଆସୁଛୁ। କାହିଁକି ନା ଆମେ ଭାବୁ ଠାକୁରଙ୍କଠୁ ନାଚର ଆରମ୍ଭ, ଶ୍ରୀମନ୍ଦିରର ନାଚ କହିଲେ ଶ୍ରୀମନ୍ଦିରକୁ ବୁଝାଏ, ଶ୍ରୀମନ୍ଦିରରୁ ଠାକୁରଙ୍କ ପାଖରୁ ହିଁ ନାଚର ଆରମ୍ଭ। ତେଣୁ ଆମେ ସମସ୍ତେ ସେଇ ଠାକୁରଙ୍କୁ ଖୁସି କରିବା ପାଇଁ ଆମେମାନେ ନୃତ୍ୟ ପରିବେଷଣ କରି ଆସୁଅଛୁ। ଏଥିପାଇଁ ତ ବହୁତ ଖୁସି ଲାଗେ, ଏ ପ୍ରଥମତଃ ଶ୍ରୀକ୍ଷେତ୍ରବାସୀ, ଦ୍ୱିତୀୟରେ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ କରିକି ଠାକୁର ଜନ୍ମ ଦେଇଛନ୍ତି। ଆଉ ଆମେ ନୃତ୍ୟଶିଳ୍ପୀ ହିସାବରେ ଆମେ ଭାବୁ ଏ ପୃଥିବୀରେ କେବଳ ଠାକୁର ହିଁ ହେଉଛନ୍ତି ଏକମାତ୍ର ପୁରୁଷ, ଆମେ ସମସ୍ତେ ନାରୀ। ସେଇଥିପାଇଁ ସେଇ ଭାବ ନେଇକି ଆମେ ତାଙ୍କ ପାଖରେ ସଜବାଜ ହେଇକି ଘୁଙ୍ଗୁର ବାନ୍ଧିକି ତାଙ୍କ ପାଖରେ ନାଚୁ, ଆଉ ସେ ଭାବ ଅବର୍ଣ୍ଣନୀୟ। ମୁଁ ଠାକୁରଙ୍କ ପାଖରେ ପ୍ରାର୍ଥନା କରେ, ପ୍ରଭୁ ପ୍ରତି ଜନ୍ମରେ ଯେ ପର୍ଯ୍ୟନ୍ତ ଜୀବନ ଅଛି ସେ ପର୍ଯ୍ୟନ୍ତ ଏହି ସେବା ଦେଉଥାନ୍ତୁ, ଆମେ ଏମିତି ଠାକୁରଙ୍କ ଆଗରେ ନାଚ କରୁ।
2: ମାଉସୀ ଆପଣଙ୍କର ପରିଚୟ ଟିକେ ଦେବେ।
3: ଗୀତାଞ୍ଜଳି ମହାରଣା, ଆମର ଜଗତସିଂହପୁର ଜିଲ୍ଲା ରାଢ଼ଙ୍ଗ ପଞ୍ଚାୟତ।
2: ଆପଣ କୋଉଦିନଠୁ ଆସିଲେଣି, କେମିତି ଆପଣଙ୍କ କାଳିଆର ଡୋରି ଲାଗିଲା?
3: ଆମର ଆଜି ଆସିବାର କଥା, କାଳିଆ ଏମିତି କାଲି ଡୋରି ଲଗେଇଲା ଯେ ଆସିଲୁ ଆଡ଼ପ ମଣ୍ଡର ଦର୍ଶନ କରିବା ପାଇଁ, ଆସିଲା ବେଳକୁ ପହାଡ଼ ପଡ଼ିଯାଇଛି, ଆଉ ଆଜି ବି ଚାହିଁ ରହିଛୁ କାଳିଆକୁ ଦର୍ଶନ କରିବୁ।
2: ଏଇଠି କେତେବେଳୁ ଆସି ଛିଡ଼ା ହେଇଛନ୍ତି ଶରଦା ବାଲିରେ?
3: ଆସିଲାଣୁ 5:30ରୁ ଆସିକିରି ବଡ଼ଦାଣ୍ଡରେ ଥିଲୁ, ଏବେ 6:00ରୁ ଛିଡ଼ା ହେଇଛୁ।
2: ରଥଯାତ୍ରା ଆଗରୁ ଦେଖିଛନ୍ତି ନା, ଆଜି ବାହୁଡ଼ା ଦେଖିବା ପାଇଁ ଆସିଲେ?
3: ଆଜ୍ଞା ଆଜ୍ଞା ଦେଖିଛୁ
2: ରଥଯାତ୍ରାରେ,
3: ଦେଖିଛୁ ଆଜି ଫେର ବି ଆସିଛୁ ସେଇ ବାହୁଡ଼ାଟା ଦେଖିବାକୁ। ଆର ବର୍ଷ ସୁନାବେଶ ଦେଖିବାକୁ ଆସିଥିଲୁ ବାହୁଡ଼ା ଦିନ, ବାହୁଡ଼ା ଦେଖିପାରିଲୁନୁ, ପ୍ରଭୁ ପହଞ୍ଚି ଯାଇଥିଲେ। ତାପରେ କାଳିଆକୁ ଭଲ ଦିନ ରାତି ସାରା ଦେଖିଲୁ, ଭଲରେ ବର୍ଷାରେ ତିନ୍ତି ତିନ୍ତି ଦେଖିଲୁ, ସେ ବର୍ଷା ବି ଆମକୁ ଜଣା ପଡ଼ିଲାନି, ବହୁତ ଖୁସି ଲାଗେ।
2: ଆଜି ଆପଣ ସ୍ୱଚକ୍ଷୁରେ ଜଗନ୍ନାଥଙ୍କୁ ରଥାରୂଢ଼ ଥିବେ, ଦେଖିବେ ଆପଣଙ୍କୁ କେମିତି କେତେ ଖୁସି ଲାଗେ?
3: ବହୁତ ଖୁସି ଲାଗିବ, ସେ ଖୁସି ତ ମାନେ ଆମର ଯାହା କଷ୍ଟ ହେଲେ ବି ଜଣା ପଡ଼ୁନି, କାଳିଆ ନାଁ ଧରିଲା ବେଳକୁ ବହୁତ ଖୁସି ଲାଗୁଛି।
2: ଧନ୍ୟବାଦ।
4: ଏବେ ତିନି ରଥ ସାମ୍ନାରେ କିଛି କୁନି କଳାକାର ତାଙ୍କର ନୃତ୍ୟ ପରିବେଷଣ ପାଇଁ ଅପେକ୍ଷାରତ, ଚାଲନ୍ତୁ ତାଙ୍କ ସହିତ କଥା ହବ।
5: ମୋ ନାଁ ହଉଛି ତନ୍ୟା ଘୋଷାଲ, ମୋ କ୍ଲାସ ହଉଛି 5, ମୁଁ ପୁରୀରୁ ଆସିଛି।
4: କିଏ କହିଲେ ତମକୁ ଆସିବା ପାଇଁ?
5: ମୋ ପାପା।
4: ଯେମିତି ଲାଗୁଛି ଏଠି ଠାକୁରଙ୍କ ମନ୍ଦିର ସାମ୍ନାରେ ତମେ

0: ନୃତ୍ୟ ପ୍ରଦର୍ଶନ କରୁଛ?
1: ବହୁତ ଭଲ ଲାଗୁଛି।
0: ଆଉ ତମ ସାଙ୍ଗରେ ବି ଦୁଇ ଜଣ ଅଛନ୍ତି, ତମ ନାଁ କହିଦିଅ।
1: ପୁନମ ଜେନା।
0: ଆଉ ତମ ନାଁ?
1: ସ୍ମୃତି ଆରାଧ୍ୟ।
0: ଆଜି କଣ ଏଠି ତମେ ପରଫର୍ମ କରିବ?
1: ଓଡ଼ିଶୀ।
0: ପ୍ରାକ୍ଟିସ କରୁଛ ଭଲରେ? ଠାକୁରଙ୍କୁ କଣ ମାଗିବ ଆଜି?
1: ମାଗିବୁ ଆମେ ଯେ ଆଜି ଆମକୁ ଭଲ ଡାନ୍ସ କରନ୍ତୁ, କିଛି ମାନେ ଗରମ ଏତେ ନ ଲାଗୁ, ଆଉ ଆଉ ଭଲ ପାଠ ପଢା ପଢି ଦିଅନ୍ତୁ।
0: ଆଉ ତମେ କଣ ମାଗିବ ଠାକୁରଙ୍କୁ?
1: ମୁଁ ମୋ ଭାଗ୍ୟରେ ବହୁତ ଭଲ ରହୁ, ଆଉ ମୁଁ ଭଲ ପାଠ ପଢା, ଆଉ ଗରମ ବି ନ
2: ହଉ। ଜୟ ଜଗନ୍ନାଥ। ସତରେ କେତେ ସୁନ୍ଦର ଲାଗୁଥିଲା ଭକ୍ତଙ୍କ ସେ ଅନୁଭୂତି, ଯେଉଁ ଅନୁଭୂତିରେ ରହିଥିଲା ମହାପ୍ରଭୁଙ୍କର ପ୍ରତି ପ୍ରଗାଢ଼ ବିଶ୍ୱାସ, ପ୍ରେମ, ଯେଉଁ ପ୍ରେମର ଡୋରିରେ ବାନ୍ଧି ହୋଇ ଆଜି କୁନି କୁନି କଳାକାର, ଛୋଟ ଛୋଟ ପିଲାମାନେ ମଧ୍ୟ ସେମାନଙ୍କର ନୃତ୍ୟ ପ୍ରଦର୍ଶନ କରିବା ସହିତ ମହାପ୍ରଭୁଙ୍କର ଏ ଲୀଳାରେ, ଏ ପତିତ ପାବନ ଯାତ୍ରାରେ, ଘୋଷ ଯାତ୍ରାରେ ଆଜି ସେମାନେ ନିଜକୁ ନିୟୋଜିତ କରିପାରିଛନ୍ତି। ଜଗନ୍ନାଥ ନାମ ଅଟେ ଅମୂଲ୍ୟ ପଦାର୍ଥ, ଜଗନ୍ନାଥ ନାମ ବିନା ସକଳ ଯେ ବ୍ୟର୍ଥ, ଜଗନ୍ନାଥ ନାମ ନାବ ଭବ ଜଳଧୀର, ଜଗନ୍ନାଥ ନାମ ଗୋଟି ଏକାକର୍ଣ୍ଣ ଧାର, ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ଦେବ, ତାହାଙ୍କ ନାମ ଗାଇଲେ ଉଦ୍ଧାର ହୋଇବ। ସତରେ ଏ ସଂସାରର ଯୋଉ ମିଛ ମାୟା ସଂସାର, ଏ ଦୁଃଖ ଜଞ୍ଜାଳପୂର୍ଣ୍ଣ ସଂସାର, ମଣିଷ ଯଦି ସେଥିରୁ ନିଜକୁ ଟିକିଏ ଲାଘବ କରିବ, ତେବେ ପ୍ରଭୁଙ୍କର ସେ ଚକାଚକା ଆଖିକୁ ଥରେ ଅନାଇ ଦେଲେ ସବୁକିଛି ହଜିଯାଏ। ମନ ଭିତରେ ଥିବା ସବୁକିଛି ଭାବନା, ସବୁକିଛି ସେଇ କଳ୍ପନା, ସବୁ ଯାହା ଆମେ ପ୍ରଭୁଙ୍କର ଚରଣରେ ନିଜକୁ ନିୟୋଜିତ କରିଦେଇଥାଉ, ଆଜି ମଧ୍ୟ ଆମେ ଦେଖିପାରୁଛୁ ସେ ଶରଧା ବାଲିର ପ୍ରାଙ୍ଗଣରେ ଭକ୍ତମାନେ, ଶ୍ରଦ୍ଧାଳୁମାନେ, ଯେଉଁମାନେ ସଂକୀର୍ତ୍ତନ ମାଧ୍ୟମରେ ହଉ କି କୀର୍ତ୍ତନ ମାଧ୍ୟମରେ ହଉ, ଆଉ ତାଠୁ ବଡ଼ ବଡ଼ କଥା ହେଉଛି ଯାହାକି କୁହାଯାଇଛି, ଏଡ଼େ ଭାଗ୍ୟ ମୋର ହେବ କି ହେବି ବୃନ୍ଦାବନ ସ୍ୱରୀ ସେବ କି। ଆମେ ଯଦି ବୃନ୍ଦାବନ ସ୍ୱରୀଙ୍କର ସେବା ନ କରିପାରିବୁ, ତେବେ ତାଙ୍କର ସେବା କରୁଥିବା ସେଇ ସେବକମାନଙ୍କୁ ସେବା ମଧ୍ୟ ପ୍ରଦାନ କରୁଛନ୍ତି ଏ ଶରଧା ବାଲିରେ ଅନେକ ସ୍ୱେଚ୍ଛା ସେବକ, ଯେଉଁମାନେ କିଏ ପାଣି ବାଣ୍ଡୁଛନ୍ତି, କିଏ ଯଦି କୌଣସି ବ୍ୟକ୍ତି ଆହତ ହେଉଛନ୍ତି ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ନେଇଯାଉଛନ୍ତି, ଆଉ ଶୃଙ୍ଖଳିତ ଭାବରେ କିଏ ସମସ୍ତ ଦର୍ଶକମାନେ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କର ଲୀଳାକୁ ଦର୍ଶନ କରିବେ, ତାଙ୍କୁ ମଧ୍ୟ ଶୃଙ୍ଖଳିତ ବ୍ୟବସ୍ଥା ମାଧ୍ୟମରେ ନିଜକୁ ସମର୍ପି ଦେଇଛନ୍ତି ସେବା ମାଧ୍ୟମରେ। ସେଇ କଳା ଠାକୁର ଯାହାଙ୍କୁ ଦେଖିଲା ମାତ୍ରେ ପ୍ରଭୁଙ୍କ ନିକଟରେ ଅର୍ପଣ କରିଥାନ୍ତି ସେଇ ନିଜର ମନୋଭାବନାକୁ। କିଏ କହେ ପ୍ରଭୁ ଆପଣଙ୍କର ସେ ଆଖି ଚକାଚକା ଆଖି ଗୋଲ, କିଏ କହେ ଏ ବିଶାଳ ସଂସାର ଗୋଲ, ପଞ୍ଚ ମହାଭୂତ ଶୂନ୍ୟରେ ଗଢା ଏ ସଂସାର, ଏ ବିଶ୍ୱ ସଂସାର ମଧ୍ୟ ଗୋଲ, ତୁମ ସୃଷ୍ଟିର ସୂର୍ଯ୍ୟ ଚନ୍ଦ୍ର ସମସ୍ତ ଗୋଲାକାର, ସେଇ ଶୂନ ଭିତରେ କେବଳ ଅନନ୍ତ ଶୂନ୍ୟ ମହାଶୂନ୍ୟ, ଯେ ଶୂନ୍ୟ ଭିତରେ ବଡ ଦାଣ୍ଡ ବଡ଼ ପଣ୍ଡା ମହାପ୍ରସାଦ ସ୍ୱର୍ଗଦ୍ୱାର ପତି ତପାବନ ଆଉ ଶରଧା ବାଲି। ଶରଧା ବାଲିରେ ଆମେ ଏବେ ମଧ୍ୟ ଦେଖୁଛୁ ସୁନ୍ଦର ଶୃଙ୍ଖଳିତ ଭାବରେ ସେଇ ଯୋଉ ନାକଚଣା ଦ୍ୱାର, ନାକଚଣା ଦ୍ୱାର ନିକଟରେ ଅନେକ ଭକ୍ତ ଅନେକ ସେବା କରୁଛନ୍ତି, ଯୋଉ ସେବକ ଗଣ ସେମାନଙ୍କର କେବଳ ପ୍ରତୀକ୍ଷା, କାରଣ ଗୁଣ୍ଡିଚା ମଣ୍ଡପ ଭିତରେ ମହାପ୍ରଭୁଙ୍କର ଯୋଉ ଦୈନନ୍ଦିନ ଲୀଳା ଏବେ ମଧ୍ୟ ଚାଲିଛି। ରୋଷହୋମ ତ ସରିଲାଣି, ଖେଚୋଡ଼ି ଭୋଗ ହବ, ପ୍ରଭୁ ଅତି ବ୍ୟାକୁଳ ଭାବରେ ଭକ୍ତଙ୍କ ସହିତ ମିଳିତ ହେବା ପାଇଁ ପୁନର୍ବାର ଯୋଉ ଧାଡ଼ି ପହଣ୍ଡିରେ ଆସିବେ। ଆଜି ପାଗ ମଧ୍ୟ ଅତ୍ୟନ୍ତ ସୁନ୍ଦର ରହିଛି, ଗରମ ନାହିଁ, ବର୍ଷା ନାହିଁ, ମୃଦୁ ମୃଦୁ ପବନ, ଶୀତଳତାର ସ୍ପର୍ଶ ମନକୁ ଆହୁରି ଆନନ୍ଦିତ କରୁଛି, ଆଉ ଆଖି କିନ୍ତୁ ରହିଛି ସେହି ଗୁଣ୍ଡିଚା ମଣ୍ଡପର ନାକଚଣା ଦ୍ୱାର ନିକଟକୁ। କେତେବେଳେ ଘଣ୍ଟର ଘଣ୍ଟୁଆ ବା ଘଣ୍ଟୁଆଙ୍କର ଘଣ୍ଟନାଦ ଶୁଣାଯିବ, ଆଉ ପ୍ରଭୁ ପହଣ୍ଡି ହୋଇ ଧାଡ଼ି ପହଣ୍ଡିରେ ଆସିବେ, ପ୍ରଥମେ ସୁଦର୍ଶନ ମହାପ୍ରଭୁ, ତାପରେ ବଡ ଭାଇ ବଳିଆର ଭୁଜ ବଳଭଦ୍ର, ଦେବୀ ସୁଭଦ୍ରା, ଆଉ ପଛରେ ହଲି ହଲି ପାହୁଣ୍ଡ ପାହୁଣ୍ଡ ପକେଇ ମସ୍ତକରେ ସୁନ୍ଦର ସୁଶୋଭିତ ଟାହିଆ ବାନ୍ଧି ଆସିବେ ଜଗତର ନାଥ, ବିଶ୍ୱ ବ୍ରହ୍ମାଣ୍ଡର ଠାକୁର କାଳିଆ ଶାନ୍ତ, ଯୋଉ ଶାନ୍ତଙ୍କର ପ୍ରେମ ଭିତରେ ରହିଛି ସେ ଯୋଉ ଭାବନା। ବାସ୍ତବରେ କହିବାକୁ ହେଲେ ଭକ୍ତି ହେଉଛି ସେଇ ସମର୍ପିତ ଭାବନା, ଜୀବ ଯେତିକି ବ୍ୟାକୁଳ ନହେଲେ ଭଗବାନ

ଅନ୍ୟ ପାଇବା ଅସମ୍ଭବ ହୋଇ ଉଠିଥାଏ। ତେଣୁ ଭାଗବତର ସେ ବୃତାସୁର ପ୍ରସଙ୍ଗରେ ସୁନ୍ଦର ଭାବରେ କୁହାଯାଇଛି, ଅଜାତ ପକ୍ଷ ଖଗ ଜେନେ ମାତା ଲୋଡ଼ଇ ଅନୁକ୍ଷଣେ କ୍ଷୁଦାର୍ତ୍ତ ହୋଇନ ବାଚୋରି, ମାତା ସ୍ତନକୁ ଆଶ୍ରା କରି ପ୍ରବାସ ପ୍ରତି ପ୍ରିୟା ଜେନେ ମୋମନ ଲୋଡ଼ଇ ଦେଶନେ, ହେ ପ୍ରଭୁ କମଳ ଲୋଚନ ତୋପଦେ ରହୁ ମୋର ମନ। ସେତିକି ମନ ବ୍ୟାକୁଳ ନହେଲେ ପ୍ରଭୁଙ୍କ ପାଇବା ତାହା ସମ୍ଭବ ହୋଇନଥାଏ। ପ୍ରଭୁ ମଧ୍ୟ ପରୀକ୍ଷା କରୁଛନ୍ତି, ମୋ ଭକ୍ତ ମୋତେ କେତେ ଅପେକ୍ଷା କରିଛନ୍ତି। ଆଉ ଯେତିକି ପ୍ରଭୁ ପରୀକ୍ଷା କରୁଛନ୍ତି ସେତିକି ଭାବରେ ଭକ୍ତମାନଙ୍କ ମଧ୍ୟରେ ତାଙ୍କର ମନ ଭିତରେ ଭକ୍ତି ଭାବନା ଅଧିକରୁ ଅଧିକ ତୀବ୍ର ହୋଇ ଉଠୁଛି। ସମସ୍ତେ ଅପେକ୍ଷା କରିଛନ୍ତି, ସେ କ୍ଷୁଦାର୍ଥ ବାଛୁରୀ ହେଉ ବା ସିଏ ହେଇଥାଉ କୌଣସି ବ୍ୟକ୍ତି, ଯାହା ଭିତରେ ଶୋକ ଭୋକ ଶୋଷ କିଛି ନାହିଁ, କେବଳ ଅପେକ୍ଷା ପ୍ରଭୁଙ୍କର ଲୀଳାରେ। ଏ ଯୋଉ ନିତ୍ୟ ଉତ୍ସବ।

0: ଅଛନ୍ତି, ସେ କ୍ଷୁଦାର୍ଥ ବାଛୁରୀ ହେଉ ବା ସିଏ ହେଇଥାଉ କୌଣସି ବ୍ୟକ୍ତି, ଯାହା ଭିତରେ ଶୋକ ଭୋକ ଶୋଷ କିଛି ନାହିଁ, କେବଳ ଅପେକ୍ଷା ପ୍ରଭୁଙ୍କର ଲୀଳାରେ। ଏ ଯୋଉ ନିତ୍ୟ ଉତ୍ସବ ନିତ୍ୟ ଲୀଳା ଚାଲିଛି ମହାପ୍ରଭୁଙ୍କର ଏଇ ପ୍ରଥମ ଯାତ୍ରା, ଯୋଉ ଯାତ୍ରା ହଉଛି ଆଷାଢ଼ ମାସର ଆଦ୍ୟ ଆଷାଢ଼ର ଯୋଉ ପ୍ରାକୃତ ରାସରେ ନିଜକୁ ଏ ରାସ ରସ ବୈଷ ଠାକୁର ତାଙ୍କର ରସରେ ନିଜକୁ ସେଇ ଆନନ୍ଦକୁ ଆସ୍ୱାଦନ କରିବା ପାଇଁ ପ୍ରଭୁଙ୍କର ଯୋଉ ନବରସର ଯୋଉ ଠାକୁର, ନବ ଶୃଙ୍ଗାରର ଠାକୁର, ନବ ଭକ୍ତିର ଯିଏ ପ୍ରତୀକ ସେଇ ମହାପ୍ରଭୁ କାଳିଆ ସାନ୍ତେ କୋଟି କୈବଲ୍ୟନାଥଙ୍କର ଯୋଉ ଯାତ୍ରା ହଉଛି ଯେ ଗୁଣ୍ଡିଚା ନାମେ ଯାତ୍ରା ପରମ ପାବନୀ, ରଥଯାତ୍ରା ନାମେ ଖ୍ୟାତ ହେବ ଯେ ଅବନୀ। ଇଏ ସେ ଅବନୀ ଯିଏକି ରଥଯାତ୍ରା ନାମ ଭାବରେ ଆଜି ଖ୍ୟାତି ଅର୍ଜନ କରିଛନ୍ତି ସାରା ବିଶ୍ୱ ବ୍ରହ୍ମାଣ୍ଡରେ। ଏଇ ଖ୍ୟାତି ଆଜି ସୁଦୂର ପ୍ରସାରୀ, ସେଇଥିପାଇଁ କୋଣ ଅନୁକୋଣରୁ ଯୋଉମାନେ ଯୋଉ ଭକ୍ତ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପ୍ରଭୁଙ୍କ ଶ୍ରୀମନ୍ଦିରରେ ପ୍ରବେଶ ଅଧିକାର ନାହିଁ, କାରଣ ପ୍ରଭୁ ହଉଛନ୍ତି ସନାତନ ଧର୍ମର ସେ ଆଦ୍ୟ ଠାକୁର। ଯୋଉ ଠାକୁରଙ୍କୁ ଦର୍ଶନ କରିବା ପାଇଁ ପ୍ରଭୁଙ୍କୁ ପ୍ରତ୍ୟେକଟି ବ୍ୟକ୍ତି ମନ୍ଦିର ଭିତରକୁ ଯାଇପାରିନଥାନ୍ତି, ସେଇ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆଜି ସମସ୍ତେ ଏଇଠାରେ ଆସି ପହଞ୍ଚିଛନ୍ତି।
1: ଓଡ଼ିଶା ମାଟିରୁ ବିକାଶର ଭିତ୍ତି, ଭାରତର ଶିଳ୍ପ ଅଭିବୃଦ୍ଧିର ଶକ୍ତି। ନାଲକୋ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଓ ସୁନାବେଶ ଅବସରରେ ସଭିଙ୍କୁ ଅନେକ ଅନେକ ଶୁଭେଚ୍ଛା।
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୀମାରି ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା'ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
3: ଜୟ ଜଗନ୍ନାଥ। ରଥଯାତ୍ରା ହେଉଛି ଭକ୍ତି, ଆନନ୍ଦ ଏବଂ ଆଧ୍ୟାତ୍ମିକତାର ଏକ ମହାପର୍ବ। ଭିଡ଼ ଭିତରେ ଯଦି କିଛି ଜରୁରୀ ପରିସ୍ଥିତି ଉପୁଜେ କିମ୍ବା କେହି ଅସୁସ୍ଥ ହୋଇପଡ଼ନ୍ତି, ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ, ତୁରନ୍ତ ପୁରୀ ଜିଲ୍ଲା ଚିକିତ୍ସାଳୟ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରନ୍ତୁ। ନମ୍ବର ହେଉଛି 06752-222-175। ଏହା ସହିତ ଆଉ କିଛି ଜରୁରୀ ସହାୟତା ନମ୍ବର ଗୁଡ଼ିକ ମନେ ରଖନ୍ତୁ। ପୋଲିସ ଆଉ ଅଗ୍ନିଶମ ସେବା ପାଇଁ 112, ଆମ୍ବୁଲାନ୍ସ ସେବା ପାଇଁ 108, ସ୍ୱାସ୍ଥ୍ୟ ସହାୟତା ପାଇଁ 104, ଶିଶୁ ସହାୟତା ପାଇଁ 1098, ମହିଳା ସହାୟତା ପାଇଁ 181, ଟ୍ରାଫିକ୍ ସହାୟତା ପାଇଁ 1099। ଏହି ସମସ୍ତ ନମ୍ବର ମନେ ରଖନ୍ତୁ, ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ ଏବଂ ରଥଯାତ୍ରାକୁ ଶୃଙ୍ଖଳାର ସହିତ ପାଳନ କରନ୍ତୁ। ଜୟ ଜଗନ୍ନାଥ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
4: ହଁ, ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
5: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
4: ଡିଜାଇନ୍ ନୂଆ ଅଛି ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
5: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍। ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ରୁ ଏଚ୍ୟୁଆଇଡି କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
6: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆଜି ପ୍ରକୃତ ଶ୍ରଦ୍ଧା ବାଲିରେ ଯେଉଁ ଶ୍ରଦ୍ଧାର ସହିତ ଆଜି ଭକ୍ତମାନେ ସମସ୍ତେ ରଥ ଟାଣିବା ପାଇଁ ଅପେକ୍ଷା କରିକି ରହିଛନ୍ତି, କେତେବେଳେ ମହାପ୍ରଭୁଙ୍କର ସେହି ଦିବ୍ୟ ରଥରେ ଠାକୁରମାନେ ଆରୋହଣ କରିବେ ଏବଂ ରଥଯାତ୍ରା ଆରମ୍ଭ ହେବ। କିନ୍ତୁ ବର୍ତ୍ତମାନ ଆମେ ଦେଖିବାକୁ ପାଉଛେ ଯେ ଯେଉଁ କର୍ଡ଼ନ କରାଯାଇଛି, ରଥକୁ ଗୋଟେ ଇନର କର୍ଡ଼ନ କରାଯାଇଛି, ତା ଭିତରେ ତିନି ରଥ ଅତି ସୁନ୍ଦର ଭାବରେ ଅଛନ୍ତି, ସବୁ ପରିଷ୍କୃତ। ଆଜି କେଉଁଠି ଟିକେ ନାକରୁ ନାହିଁ, ଅଳିଆ ନାହିଁ, କୌଣସି ଅପରିଷ୍କୃତ ଜାଗା ନାହିଁ। ଯାହାକୁ କହନ୍ତି ଶରଧା ବାଲିର ବାଲିକି ଟିକେ ମୁଣ୍ଡରେ ମାରିବା ପାଇଁ ଯେଉଁ କବିମାନେ ସବୁ ଲେଖିଛନ୍ତି, ବାସ୍ତବିକ ଆଜି ସେଇ ରୂପ ଧାରଣ କରିଛି ଶରଧା ବାଲି। ଏବଂ

0: ଆଜି ଗୋଟେ ଅପୂର୍ବ ଦୃଶ୍ୟ ଆମେ ଦେଖିବାକୁ ପାଉଛୁ। ପବନ ଖିଲିଖିଲି ହେଇକି ପ୍ରବାହିତ ହେଉଛି, ପବନର ବେଗ ବା ଗତି ସେ ମଧ୍ୟ ମନ୍ଦ ପଡ଼ୁନାହିଁ, ଅତି ସୁନ୍ଦର ଭାବରେ ସେ ପବନ ଚାଲିଛନ୍ତି ଏବଂ ନଭୋମଣ୍ଡଳରେ ଏବଂ ସମ୍ପୂର୍ଣ୍ଣ ଭାବରେ ମେଘ ଆଚ୍ଛାଦନ କରିକି ରଖିଛନ୍ତି। ଆଉ ବର୍ଷା ମଧ୍ୟ ସାମାନ୍ୟ ନାହିଁ, କ୍ଳାନ୍ତି କେହି ଅନୁଭବ କରୁନାହାନ୍ତି, ଅତି ସୁନ୍ଦର ଭାବରେ ଆଜି ପାଗ ହେଇଛି। କାରଣ ଯେଉଁ ଆମେ ଦେଖିଥିଲେ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟ ତିଥିର ଯେଉଁ ଅବସ୍ଥା ଥିଲା, ବର୍ତ୍ତମାନ ସେ ଅବସ୍ଥା ନାହିଁ, ସେ ଥିଲା ସମ୍ପୂର୍ଣ୍ଣ ଭାବରେ କାଦୁଆ ଗୁଣ୍ଡିଚା। କାରଣ ବର୍ଷା ହେଉଥିଲା, ନିରନ୍ତର ବର୍ଷା ହେଉଥିଲା, କିନ୍ତୁ ଆମେ ଭାବୁଥିଲୁ ଆଉ ଏଇ ସମୟ ମଧ୍ୟ ଅର୍ଥାତ୍ ଏଇ ଯେଉଁ ବାହୁଡ଼ା ସମୟରେ ମଧ୍ୟ ନିଶ୍ଚିତ ଭାବରେ ବର୍ଷା ହେବ, କାରଣ ବର୍ଷା ଋତୁ ଚାଲିଛି। କିନ୍ତୁ ମହାପ୍ରଭୁ ଯେହେତୁ ତାଙ୍କ ଯାତ୍ରା କରୁଛନ୍ତି, ତେଣୁ ଏ ପ୍ରକୃତି, କିଛି କ୍ଷଣ ପୂର୍ବରୁ ଶାନ୍ତନବାବୁ କହୁଥିଲେ, କହିଲେ ଆରେ ଏ ପ୍ରକୃତିକୁ ନିୟନ୍ତ୍ରଣ ମୁଁ କରୁଛି, ମୟାଧ୍ୟକ୍ଷେଣ ପ୍ରକୃତି ସୁୟତେ ସଚରାଚରମ, ଏ ମୋ ଅଧ୍ୟକ୍ଷତାରେ ପ୍ରକୃତି ଯାହା କିଛି କରୁଛି। ତେଣୁ ପ୍ରକୃତି କେମିତି ବର୍ଷିଯିବ, ପ୍ରକୃତି ଆଜି ଅତି ସୁନ୍ଦର ହେଇଛି, ମନୋରମ ହେଇଛି। ଭକ୍ତମାନଙ୍କୁ ଥରେ ସେ କଷ୍ଟ ଦେଇଛନ୍ତି, କିନ୍ତୁ ଆଜି ସେଇଟା ଥିଲା ପରୀକ୍ଷାର ବେଳ, ଆଜି ଭକ୍ତମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଯାଇଛନ୍ତି।
1: ଗୋଟେ କଥା ମୋର ମନେ ପଡୁଛି
0: ଆଜ୍ଞା,
1: ଆପଣ ଯେତେବେଳେ ମନ୍ଦ ମଳୟ କଥା କହିଲେ, ଏଇଟା ତ ପ୍ରାବୃତ କାଳ, ଏବେ ତ ମଳୟ ବସନ୍ତ ସମୟରେ ହିଁ ବହେ ମଳୟଟା, କିନ୍ତୁ ଏବେ ବି ଦକ୍ଷିଣା ପବନ ବହୁଛି
0: ବହୁଛି।
1: ଏ ଯୋଉ ଦକ୍ଷିଣା ପବନ ବହୁଛି, ଏଇ କଥାଟାକୁ ଆମର କବି ସୂର୍ଯ୍ୟ ବଳଦେବ ରଥ
0: ଆଜ୍ଞା
1: ସେ ମୋ ଚମ୍ପୁରେ ସେ ଲେଖିଛନ୍ତି, ମଧୁରେ ମନ୍ଦ ମନ୍ଦ ହୋଇ ଗନ୍ଧ ବହ ପ୍ରସରିଲା କଦମ୍ବ ନିକୁଞ୍ଜ ସୀମାରେ। ଯେତେବେଳେ ରାଧା ଆଉ କୃଷ୍ଣଙ୍କର ମିଳନ ହଉଛି, ସେ ମିଳନ ସମୟରେ ପ୍ରକୃତି ମଧ୍ୟ ସବୁ ଅନୁକୂଳ ପରିବେଶ ତିଆରି କରିବା ପାଇଁ କଦମ୍ବ ନିକୁଞ୍ଜ ସୀମାରେ କଣ ହଉଛି ନା, ମଧୁର ମଧୁରେ ମନ୍ଦ ମନ୍ଦ ହୋଇ ଗନ୍ଧବହ, ଯେ ଗନ୍ଧବହର ଅର୍ଥ ହଉଛି ପବନ, ପବନ ପ୍ରବାହିତ ହେଲା। ତେଣୁ ଏଇ ଯୋଉ ବର୍ତ୍ତମାନ ମଧ୍ୟ ଏଇଟା ମଧ୍ୟ ଗୋଟେ ମିଳନ ଏବେ ହଉଛି ନା
0: ଆଜ୍ଞା,
1: ଏଇ ଯୋଉ ମିଳନଟା କଣ, ରାଧା ଆଉ କୃଷ୍ଣଙ୍କର ମିଳନ ହଉଛି, ସେ ଜୀବ ପରମର ମିଳନ, ତେଣୁ ଇଏ ମଧ୍ୟ ଜୀବ ପରମର ମିଳନ, ତେଣୁ ଏଇଟା ମଧ୍ୟ ଗନ୍ଧବହ ବର୍ତ୍ତମାନ ପ୍ରସରିତ ହଉଛି ପ୍ରକୃତି, ଏଇ ଯୋଉ ଜୀବ ପରମର ମିଳନର ମୁହୂର୍ତ୍ତ ଉପସ୍ଥିତ ହେଇଛି ବଡ଼ ଦାଣ୍ଡରେ, ମହାପ୍ରଭୁଙ୍କୁ ଦର୍ଶନ କରିବେ,
0: ଆହୁରି ଆମୋଦିତ କରିବା ପାଇଁ,
1: ଆହୁରି ଆମୋଦିତ କରିବା ପାଇଁ
0: ପବନ,
1: ଦକ୍ଷିଣା ପବନ ବହୁଛି,
0: ମୃଦୁ ମନ୍ଦ ପବନ, ପବନର ହିଲଳରେ ବର୍ତ୍ତମାନ ଚଳଚଞ୍ଚଳ ସବୁଆଡ଼
1: ବାସ।
0: ଏବଂ ବର୍ତ୍ତମାନ ଆମେ ଦେଖୁଛୁ ତିନି ଗୋଟି ରଥ ସେ ସୁସଜ୍ଜିତ ହେଇ ରହିଛନ୍ତି, ଯାହା ତ କହୁଥିଲେ ବର୍ତ୍ତମାନ ଟିକିଏ ନା କୌଣସି ସ୍ଥାନରେ ଅଳିଆ ବୋଲି କିଛି ବସ୍ତୁ ଅଛି ତାହା ଦେଖିବାକୁ ମିଳୁନି। ଏ ତିନି ରଥ
1: ପୂର୍ବରୁ ପରେ ଆମେ କହୁଥିଲେ ଯେ ଯାହା ସବୁ ଗୁଡି ପଥର ପଡିଥିଲା ତାକୁ ସବୁ ମ୍ୟୁନିସିପାଲିଟିର ସେବିକା ମାନେ ଗୋଟେଇକିରି ଖୋଜି ଖୋଜିକିରି ବାଲି ଭିତରୁ ଆଙ୍ଗୁଠିରେ ଖୋଜିକି ତାକୁ ବାହାର କଲେ, ଆଉ ଆମ ଭାଇମାନେ ଭକ୍ତ ଶ୍ରଦ୍ଧାଳୁ ଭାଇମାନେ ଯେତେକ ସବୁ ପାନ ଗୁଟକା ପୁଡିଆ ପକେଇଥିଲେ ତାକୁ ମଧ୍ୟ ଗୋଟେଇକିରି ସେ ନେଲେ ଆଉ ପରିଷ୍କାର ହେଇଗଲା
0: କହୁଥିଲେ। ତେଣୁ ସ୍ୱଚ୍ଛତା ଆଜି ବାସ୍ତବିକ ରୂପ ନେଇଛି ଏଇ ଶରଧା ବାଲିରେ, ତିନି ରଥ ଆଜି ସମ୍ପୂର୍ଣ୍ଣ ଭାବରେ ପରିଷ୍କୃତ, ଏବଂ ଯୋଉ ଚାରମାଳ ଦେଇକିରି ମହାପ୍ରଭୁ ଉପରକୁ ଉଠିବେ ଏବଂ ତାଙ୍କର ସିଂହାସନ ଉପରେ ବିରାଜମାନ କରିବେ, ସେ ଚାରମାଳ ମଧ୍ୟ ପରିଷ୍କୃତ ହେଇଛି ଏବଂ ସେଥିରେ ଚୂନ ପାଣି ମଧ୍ୟ ପଡ଼ି ଅତ୍ୟନ୍ତ ପବିତ୍ର ହେଇଛି। ଏବଂ ଆଜି ଆରକ୍ଷୀ ବାହିନୀ ମଧ୍ୟ ସେମାନେ ସମସ୍ତେ କାର୍ଯ୍ୟତତ୍ପର ହେଇ ଉଠିଛନ୍ତି। ମୁଁ ଏଇ ଗୋଟିଏ କଥା କହୁଥିଲି, ସ୍କନ୍ଦ ପୁରାଣ ଲେଉଟେଇଲେ ଗୋଟିଏ କଥା ଲେଖାଯାଇଛି ଯେ ଏତେ କାଳା ପ୍ରଶସ୍ତା ହି ଗୁଣ୍ଡିଚାକ୍ଷ ମହୋତ୍ସବ। ଏ ଗୁଣ୍ଡିଚା ବୋଲି ଗୋଟେ ଯାତ୍ରା, ଯାତ୍ରା ତ ଲେଖାଯାଇଛି ଗୁଣ୍ଡିଚା ଯାତ୍ରା, କିନ୍ତୁ ସେ ହେଉଛି ଦ୍ୱାଦଶ ଯାତ୍ରା ଭିତରେ ଗୋଟେ ଯାତ୍ରା, କିନ୍ତୁ ଗୁଣ୍ଡିଚା ନାମକ ଗୋଟେ ମହୋତ୍ସବର କଥା ସେଠି ଲେଖାହେଇଛି। ଏତେ କାଳା, ଏଇ କାଳ ଗୁଡ଼ିକ ହେଉଛି ଗୁଣ୍ଡିଚା ନାମକ ମହୋତ୍ସବ ପାଇଁ ପ୍ରଶସ୍ତ କାଳ। ଆପଣ ଦେଖନ୍ତୁ ଏଇ ଯୋଉ ଏଇ କଥାଟି ଲେଖା ହେଇଥିଲା କେବେ, ନିଜେ ବ୍ୟାସଦେବ ଲେଖିଛନ୍ତି, କିନ୍ତୁ ଆଜି ଆମେ ତାକୁ ଆଖି ଆଗରେ ଦେଖୁଛେ, ଇଏ ଗୁଣ୍ଡିଚା ବାସ୍ତବିକ ଏକ

ମହୋତ୍ସବ। କାରଣ ଆପଣ ଦେଖିବେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଯେଉଁଦିନ ରଥଯାତ୍ରା ସେଦିନ ଯେତିକି ଲୋକ ଶ୍ରୀକ୍ଷେତ୍ରକୁ ଆସୁଛନ୍ତି, ଯେତିକି ଲୋକ ରଥକୁ ଦର୍ଶନ କରୁଛନ୍ତି ଏବଂ ସେଦିନ ଯେଉଁ ଯେଭଳି ଭାବରେ ପରିବେଶ ସୃଷ୍ଟି ହେଉଛି ଶ୍ରୀକ୍ଷେତ୍ରରେ କୁହାଯାଉ, କାଲି ମୁଁ ଦେଖୁଥିଲି ଗୋଟିଏ ଟିଭିରେ ଲେଖୁଥିଲେ 2.5 ଲକ୍ଷ ଲୋକ ରହିବା ପାଇଁ ଯେଉଁ ଶ୍ରୀକ୍ଷେତ୍ରରେ ଜାଗା ଅଛି ସେହି ଶ୍ରୀକ୍ଷେତ୍ରରେ 15 ଲକ୍ଷ 20 ଲକ୍ଷ 10 ଲକ୍ଷ ଲୋକ ଆସି ରୁଣ୍ଡ ହେଇଯାଉଛନ୍ତି। ଇଏ ଏମିତି ଏକ ଲମ୍ବା ମହୋତ୍ସବ, ଯେଉଁ ମହୋତ୍ସବରେ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ଦ୍ୱିତୀୟ ଦିନ ଯେମିତି ଲୋକ, ତାପରେ ଆପଣ ଦେଖିବେ ଯେ ବର୍ତ୍ତମାନ ଯେତେବେଳେ ମହାପ୍ରଭୁ ଆସି ଏସା ତ୍ରିୟବୟବା ଯାତ୍ରା, ଏ ଯାତ୍ରାକୁ ତ୍ରିୟବୟବା ବୋଲି କୁହାଗଲା, ତିନିଟା ଅବୟବ ଅର୍ଥାତ୍ ଗୁଣ୍ଡିଚା ଯାତ୍ରା ସିଏ ଗୋଟେ ଅବୟବ, ପ୍ରଥମ ଅବୟବ ଅବସ୍ଥାନ କରୁଛନ୍ତି ଯେତେବେଳେ ଗୁଣ୍ଡିଚା ମନ୍ଦିରରେ 7 ଦିନ ଧରିକିରି, ସିଏ ମଧ୍ୟ ଗୋଟିଏ ଅବୟବ। ଏବଂ ଆଉ ଗୋଟିଏ ଅବୟବ ହେଉଛି ଆଜି, ଆଜି ଆପଣ ଦେଖିବେ ବାହୁଡ଼ା ଯାତ୍ରାରେ ମଧ୍ୟ କିଏ କାହାକୁ କିଛି କହିବାର ନାହିଁ, କିନ୍ତୁ ଲୋକମାନେ ଶ୍ରଦ୍ଧାଳୁମାନେ ଏତେ ସଂଖ୍ୟାରେ ଆସି ପହଞ୍ଚିଛନ୍ତି ଯାହାଫଳରେ ମହାପ୍ରଭୁ ଟିକେ ଆଜି ବିଳମ୍ବ କରୁଛନ୍ତି। କାହିଁକି ନା ବିଳମ୍ବ କରିବା ତାଙ୍କର ଗୋଟିଏ ଇଏରେ ପରିଣତ ହେଇଯାଇଛି, ସେଦିନ ଯେଉଁଦିନ ବାହାରକୁ ଆସିଲେ ସେଦିନ ଟିକେ ବିଳମ୍ବ କଲେ। ଆଜି ବି ବର୍ତ୍ତମାନ ଆମେ ଦେଖୁଛେ ମହାପ୍ରଭୁ, ଆମେ ବେଳେବେଳେ ଯେତେବେଳେ ଧାରା ବିବରଣୀ ଦେବାକୁ ଆରମ୍ଭ କରୁ ସକାଳ 8:30 ବେଳକୁ, ସେତେବେଳକୁ ମଧ୍ୟ ବେଳେବେଳେ ଠାକୁର ତା ଭିତରେ ଘଣ୍ଟ ଶୁଭେ, କାରଣ ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥାଏ। ଏବେ ଆମେ ଦେଖୁଛୁ ଯେ ଏ ନୀତି ଆଜି କାହିଁକି ଟିକେ ବିଳମ୍ବିତ ହେଲା ଭଳି ଜଣାପଡ଼ୁଛି। ଅବଶ୍ୟ ନିର୍ଦ୍ଧାରିତ ସମୟର ବିଳମ୍ବିତ ହେଇନି, 7:00 ରୁ 12:00 ପର୍ଯ୍ୟନ୍ତ ରହିଛି, 12:00 ପହଣ୍ଡି ବିଜେ ଆରମ୍ଭ ହେବା ପାଇଁ ଉଲ୍ଲେଖ ରହିଛି ଏବଂ ତାରି ମଧ୍ୟରେ ମଧ୍ୟ ହେବାର ସବୁ ସମ୍ଭାବନା ଅଛି। କିନ୍ତୁ ଆମେ ଯାହା କଳ୍ପନା କରୁଥିଲେ ଯେ ତାର ଯଥେଷ୍ଟ ପୂର୍ବରୁ ପହଣ୍ଡି କାର୍ଯ୍ୟ ସରିବ, କିନ୍ତୁ ବର୍ତ୍ତମାନ ଆମେ ସେଭଳି କିଛି ଲକ୍ଷଣ ଦେଖିବାକୁ ପାଉନାହୁଁ। ଆଉ ଆମର ଯେଉଁ ଶ୍ରୋତା ବନ୍ଧୁମାନେ ଆମର ଅଛନ୍ତି, ସେମାନେ ମଧ୍ୟ ଆମ ଏ କଥାକୁ ଶ୍ରବଣ କରୁଛନ୍ତି, ଆନନ୍ଦିତ ହେଉଛନ୍ତି, ଆହ୍ଲାଦିତ ହେଉଛନ୍ତି, ବୁଝୁଛନ୍ତି। ଆଜ୍ଞା, ଗୋବିନ୍ଦ ବେହେରା, ଡାଙ୍ଗମାଳ, କେନ୍ଦ୍ରାପଡ଼ା। ବାହୁଡ଼ା ସମୟରେ ପୋଡ଼ପିଠା ଖାଇବାର ପରମ୍ପରା ସମ୍ପର୍କରେ ଆପଣ ଟିକେ କହନ୍ତୁ। ଅତି ସୁନ୍ଦର କଥା ଆପଣ ପଚାରିଛନ୍ତି। ମହାପ୍ରଭୁ ସବୁ ଖାଆନ୍ତି, ଅର୍ଥାତ୍ ତାଙ୍କୁ ଯିଏ ଭକ୍ତରେ ଯାହା ସମର୍ପଣ କରିବ ସବୁ ଖାଇବେ। ଏମିତିକି ସ୍ୱୟଂ ମହାପ୍ରଭୁ କହିଛନ୍ତି, ପତ୍ରଂ ପୁଷ୍ପଂ ଫଳଂ ତୋୟମ୍ ଜୋ ମେ ଭକ୍ତ୍ୟା ପ୍ରୟଚ୍ଛତି ତଦହଂ ଭକ୍ତ୍ୟୁପହୃତଂ ଅଶ୍ରାମ୍ୟ ପ୍ରୟତାତ୍ମନ। ପତ୍ର ଟିକେ ହଉ, ପାଣି ଟିକେ ହଉ, ଫୁଲ ଟିକେ ହଉ, ଯାହା ତୁମେ ମୋତେ ଭକ୍ତିରେ ସମର୍ପଣ କରିବ ମୁଁ ତାକୁ ଗ୍ରହଣ କରେ। ଆପଣମାନେ ଜାଣନ୍ତି ମହାପ୍ରଭୁ ଏ କ୍ଷେତ୍ରରେ ଅଛନ୍ତି ଏବଂ ତାଙ୍କର ଜନ୍ମ ନାହିଁ, ସେ କହୁଛନ୍ତି ମୋ ଜନ୍ମଦିନ ହେଉଛି ଜ୍ୟେଷ୍ଠ ମାସ ପୂର୍ଣ୍ଣିମା। ତାଙ୍କର ପିତା ନାହାନ୍ତି, କିନ୍ତୁ ଏଠି ତାଙ୍କର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ବି ଦିଆ ଚାଲିଛି। ତେଣୁ ତାଙ୍କର ସେଇଭଳି ମାଉସୀ ଜଣେ ଅଛନ୍ତି, ସେ ମାଉସୀ ହେଉଛନ୍ତି କିଏ, ଯେଉଁ ଅର୍ଦ୍ଧାସନୀ ଦେବୀ। ସେ ବର୍ତ୍ତମାନ ଅର୍ଦ୍ଧାସନୀ, ଏବଂ ଅର୍ଦ୍ଧାସନୀ ଶବ୍ଦର ଅର୍ଥ ହେଉଛି ଅର୍ଦ୍ଧଂ ଅସ୍ନାତି ଇତି ଅର୍ଦ୍ଧାସନୀ, ଆଉ ଅର୍ଦ୍ଧେ ଆସନଂ ଯସ୍ୟା ସା ଅର୍ଦ୍ଧାସନୀ। ଅର୍ଦ୍ଧ ମାନେ ଠିକ, ଆପଣ ଦେଖିବେ ଗୁଣ୍ଡିଚା ମନ୍ଦିର ଏବଂ ଶ୍ରୀମନ୍ଦିରର ଅର୍ଦ୍ଧ ଭାଗରେ ମା ଆସନ ପାତିକିରି ବସିଛନ୍ତି, ସେଇ ହେଉଛନ୍ତି ଅର୍ଦ୍ଧାସନୀ ଦେବୀ। ଏବଂ ଆମେ ଯେତେବେଳେ ଦେଖୁ ସ୍କନ୍ଦ ପୁରାଣରେ, ଏହି ଅର୍ଦ୍ଧାସନୀ ଦେବୀଙ୍କର ଆଉ ଗୋଟିଏ ପରିଚୟ ଅଛି, ସେ ପରିଚୟଟି ହେଉଛି ସେ ହେଉଛନ୍ତି ଅଷ୍ଟ ଚଣ୍ଡୀମାନଙ୍କ ଭିତରେ ବା ଅଷ୍ଟଶକ୍ତି, ଯେଉଁ ଅଷ୍ଟଶକ୍ତି ଶ୍ରୀକ୍ଷେତ୍ରକୁ ସୁରକ୍ଷା ପ୍ରଦାନ କରୁଛନ୍ତି ତାଙ୍କ ଭିତରୁ ସେ ଜଣେ। ସେଥିପାଇଁ ସେ ସେଠାରେ ବସିଛନ୍ତି, ତାଙ୍କ ନାଁ ଅର୍ଦ୍ଧାସନୀ, ଏବଂ ସିଏ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ମାଉସୀ। ସେ ପୁଣି କେମିତି ମାଉସୀ ତାର ମଧ୍ୟ ପ୍ରସଙ୍ଗ ରହିଛି। ତେବେ ଆମର ବର୍ତ୍ତମାନ ଆପଣ ପଚାରିଛନ୍ତି ଏ ପୋଡ଼ପିଠା ପରମ୍ପରାଟା କିଭଳି। ଆପଣ ଦେଖିବେ ଯେତେବେଳେ ଠାକୁରମାନେ ଆସନ୍ତି ସେତେବେଳେ ମାଉସୀ ଅପେକ୍ଷା କରିଥାନ୍ତି, ମୋ ପିଲାମାନେ ଯାଇଛନ୍ତି ସେମାନେ ଫେରିବେ, ଫେରିଲା ବେଳକୁ ମୁଁ ତାଙ୍କୁ ପୋଡ଼ପିଠା ଖୁଆଇବି। ତେଣୁ ସେ ପୋଡ଼ପିଠା ଖାଇବାରେ ବୋଧେ ତାଙ୍କର ଆଗ୍ରହ ଅଛି, ମାଉସୀ ଜାଣିଛନ୍ତି, ସେଥିପାଇଁ ସେ ପୋଡ଼ପିଠା ପ୍ରସ୍ତୁତ କରନ୍ତି।

0: ଆମର ସୂଚନା ଦେବା ଦରକାର ପଡିବ ଯେ ଏଇ ଯୋଉ ପୋଡ଼ପିଠା ତାର ଗୋଟେ ଲୌକିକ କଥା ହେଲା ଯେ ମହାପ୍ରଭୁଙ୍କୁ ସେନାପଟା ଲାଗି ହବ 7:30 ବେଳୁ 11:30 4 ଘଣ୍ଟା ଲାଗିବ ତାଙ୍କୁ ସେନାପଟା କରିବା ପାଇଁ। ତା ପୂର୍ବରୁ ସେ ଟିକେ ଖେଚୁଡ଼ି ଭୋଗ ଖାଇଥିବେ। ତେଣୁ ଯେତେବେଳେ ରଥ ଟଣା ହେଇକିରି ଅର୍ଦ୍ଧା ଶନିଙ୍କ ପାଖକୁ ଯିବ ସେତେବେଳକୁ 3 ପାଖାପାଖି ହେଇଯିବ, 3-4 ଉପରେ ହେଇଯିବ। ତେଣୁ 4 ଉପରେ ହେଇଗଲା ବେଳକୁ ଟିକେ ଭୋକ ହଉଥିବ,
1: ପିଲାମାନଙ୍କୁ ଟିକେ ଭୋକ ହବ
0: ତେଣୁ ଜଳଖିଆ ଖାଇବା ସମୟ ସେଇଟା ଟିକେ ସକାଳେ ଖେଚୁଡ଼ି ଭୋଗ ଜୀର୍ଣ୍ଣ ହେଇଯିବନି, ସେଇଥିପାଇଁ ସେ ଗୋଟେ ଲୋକାଚାର କଥା। ଆଉ ଗୋଟେ ବଡ କଥା ସେଥିରେ ଡକ୍ଟର ଦାସ ଯୋଉଟାକି ଅଧ୍ୟୟନରୁ ମଧ୍ୟ ଜଣାପଡ଼ିଛି ଯେ ମୂଳତଃ ତ ଶବର ପୂଜିତ ଦେବତା ସିଏ ଥିଲେ ଏବଂ ଶବର ତାର ବନ୍ୟଜନ୍ତୁ ଶିକାର କରିକିରି ସିଏ ତାର ଦେବତାଙ୍କୁ ଯେଉଁଭଳି ଭାବରେ ମାଂସ ଭୋଗ ଅର୍ପଣ କରୁଥିଲା ସେଇ ମାଂସ ଭୋଗର ଗୋଟେ ସଂସ୍କୃତାୟିତ ରୂପ, ଗୋଟେ ମାର୍ଜିତ ରୂପ ଭାବରେ ଆମେ ପୋଡ଼ ପିଠାଟାକୁ ଦଉଛୁ। ଏବଂ ମାସ ହଉଛି ବିରି, ତେଣୁ ଏଇ ଯୋଉ ବିରି ପିଠା ଆଉ ଛେନାପୋଡ଼ ପିଠା ଏଇଟା ମଧ୍ୟ ଶବର ମାନଙ୍କର ଯୋଉ ମାଂସ ଭୋଗ ସେମାନେ କରୁଥିଲେ ଦେବତାଙ୍କୁ ତାର ଗୋଟେ ମାନେ ମାର୍ଜିତ ରୂପ ବୋଲି ଆମେ ତାକୁ ଗ୍ରହଣ କରି ଏଇ ଶକ୍ତି ଦେବୀଙ୍କୁ ଅର୍ଦ୍ଧାସନୀ ଦେବୀଙ୍କୁ ପୋଡ଼ ପିଠା ଆମେ ଦଉଛୁ। ଏବେ ତ ଆଉ
1: ଏଇଠି ସେ କଥା ଟିକେ ମୁଁ କହିବି,
0: ଆଜ୍ଞା ଆଜ୍ଞା,
1: ଯେ ବର୍ତ୍ତମାନ ନାଁକୁ ତା ନାଁଟି ହେଇଛି ପୋଡ଼ ପିଠା, କିନ୍ତୁ ବାସ୍ତବିକ ପୋଡ଼ା ଯାଏ ନାହିଁ, କାରଣ ଶ୍ରୀ ଜଗନ୍ନାଥ ମହାପ୍ରଭୁ କୌଣସି ପୋଡ଼ା ଦ୍ରବ୍ୟ ଖାଆନ୍ତି ନାହିଁ। ଏଇଟା କେମିତି ପ୍ରସ୍ତୁତ ହେଉଛି ଆପଣ ଦେଖିବେ, ନା କିନ୍ତୁ ଅଛି ପୋଡ଼ ପିଠା, କିନ୍ତୁ ଏଇଟା ବାସ୍ତବିକ ପଡ଼େ ନାହିଁ। ଏଇଟା କେମିତି ପ୍ରସ୍ତୁତ ହୁଏ, ଅଟା ଛେନା ଚିନି ଇତ୍ୟାଦି ପଡ଼ିକିରି ସେ ଚକଟା ହୁଏ ଏବଂ ହେରା ପଞ୍ଚମୀ ଦିନ ଆରମ୍ଭ ହବ। ହେରା ପଞ୍ଚମୀ ଦିନ ଠାକୁରାଣୀ ଯେତେବେଳେ ଯିବେ ସେତେବେଳେ ସେ ଆରମ୍ଭ କରିବେ ଅଟା ଛେନା ଏବଂ ତା ସହିତ ଅଳେଇଚ ଅଳେଇଚ ଇତ୍ୟାଦି ଖିସିମିସି
0: ଯାହା ଯାହା ସବୁ ଦ୍ରବ୍ୟ
1: ଜନ୍ତା ହବ। ଜନ୍ତା କେମିତି ହବ, ଗୋଟେ ମାଟି ହାଣ୍ଡିରେ ବସିବ, ମାଟି ହାଣ୍ଡି ଉପରେ ଗୋଟେ ପଲମ ଘୋଡ଼ା ହବ ଏବଂ ସେ ପଲମ ଏବଂ ମାଟି ହାଣ୍ଡି ଯୋଉ ଯୋଡ଼େଇ ସେଇ ଯୋଡ଼େଇରୁ କାଳେ ବାମ୍ଫ ବାହାରିଯିବ, ସେଥିପାଇଁ ଅଟା ଚକଟିକିରି ତାକୁ ତା ଚାରିପଟେ ତାକୁ ବଳା ହବ। 7-8 ଘଣ୍ଟା ସିଝିବ, 7-8 ଘଣ୍ଟା ସିଝିଲା ପରେ ସେଇ ଯୋଉ ଦ୍ରବ୍ୟଟି ବାହାରିବ ତାକୁ ଚକଟା ହବ। ଚକଟିକିରି ସେ ତାକୁ କ'ଣ କରିବେ, କାଟିବେ, ଖଣ୍ଡ ଖଣ୍ଡ କରି କାଟିକିରି ଭଲ ଘିଅରେ ତାକୁ ଛାଣିବେ, ଛାଣିକିରି ହିଁ ସେଇଆକୁ ଭୋଗ ଲଗେଇବେ। ୟା ନାଁ ହଉଛି ପୋଡ଼ ପିଠା।
0: ବାଃ, ବହୁତ ବଢିଆ।
1: ତେଣୁ ଆମେ ବର୍ତ୍ତମାନ ଦେଖୁଛେ ଏ ପୋଡ଼ ପିଠାର ପ୍ରସ୍ତୁତି ଏବଂ ଏ କଥା କେତେବେଳେ ସମ୍ଭବ ହବ। ଶାନ୍ତନୁ ବାବୁ ଯାହା କହିଲେ ଯେ ପିଲାମାନେ ଆପଣ ଦେଖିବେ କେତେବେଳେ ଆଶ୍ଚର୍ଯ୍ୟର କଥା, ଏଠି ଏ ଯୋଉ 3 ଠାକୁର ବସିଛନ୍ତି ଇଏ ସବୁବେଳେ ଛୋଟ ପିଲା ହେଇଯାଉଛନ୍ତି, ଇଏ ଜଗତର କର୍ତ୍ତା। ଆପଣ ଦେଖିବେ ଯେତେବେଳେ ଧନୁ ସଂକ୍ରାନ୍ତି ଆସିବ ଆଉ ମକର ସଂକ୍ରାନ୍ତି ପୂର୍ବ ଦିନ ପର୍ଯ୍ୟନ୍ତ ଇଏ ପୁଣି ପିଲା ହେଇଯିବେ, ଅର୍ଥାତ୍ ମା ଯଶୋଦା ୟାଙ୍କୁ ଭୋରୁ ଭୋରୁ ଖୁଆଇବାକୁ ଦେବେ। ଆପଣ ଦେଖନ୍ତୁ ଯାହା ଆପଣ କହିଲେ ଯେ ଏଠୁ ଗଲାବେଳକୁ ଆଜି ସକାଳୁ ଖାଇଛନ୍ତି ଖେଚେଡ଼ିଟି ଖାଇଛନ୍ତି, ତାପରକୁ ସେନାପଟା ଲାଗି ହେଲାଣି 5 ଘଣ୍ଟା ସେନାପଟା ଲାଗି, ସେନାପଟା ଲାଗି ପରେ ପୁଣି ଏଠୁ ଯିବେ ହେଲାବେଳକୁ ଏତେବେଳେ ହବ। ମାଉସୀ ମା କହିଲେ ନାଇଁ ନାଇଁ ମୋ ପିଲାମାନେ ଭୋକ ଆତୁରା ହେଇକିରି ଯିବେନି। ଇଏ ଯେମିତି ଧନୁ ସଂକ୍ରାନ୍ତି ଆସିଲେ ସେମିତି ଦେଖିବେ ମା ଲକ୍ଷ୍ମୀ ଠାକୁରାଣୀ ସେ ତାଙ୍କର ବାପ ଘରକୁ ପଳେଇଲା ବୋଲି ବିଶ୍ୱାସ କରାହଉଛି। ଏବଂ ଏଇ ଦିନ ସେବେ ଅତି ସକାଳୁ ସବୁ ଶୀତ ଦିନଟା, ତେଣୁ ଶୀତ ଦିନ ପିଲାମାନେ ଶୀଘ୍ର ଖାଇକିରି ଶୋଇପଡ଼ିବେ, ତେଣୁ ରାତି ବଡ଼ ତାକୁ ଉଠିଗଲା ବେଳକୁ ଭୋକ ହବ। ସେଥିପାଇଁ ଭୋରୁ ଭୋରୁ କାହୁ କାହା ନ କହିବା ପୂର୍ବରୁ ପିଠାପଣା କରିକିରି ମା ଯଶୋଦା ତାକୁ ଖୁଆଇବାକୁ ଦିଅନ୍ତି। ତେଣୁ ଏଠି ଗୋଟେ ବାତ୍ସଲ୍ୟ ସ୍ନେହ ଇଏ ଗୋଟେ ଲୌକିକ ଲୀଳାରେ ଗୋଟିଏ ଦେଖାଯାଏ।
0: ବହୁତ ବଢିଆ, ବହୁତ ବଢିଆ, ବହୁତ ବଢିଆ, ସୁନ୍ଦର କଥା ଆପଣ କହିଲେ। ଯୋଉ ଶ୍ରୋତା ବନ୍ଧୁ ପ୍ରଶ୍ନ ପଚାରିଥିଲେ ସିଏ ଯେତିକି ଚାହୁଁଥିଲେ ଆମେ ତାଠୁ ଅଧିକ ତାଙ୍କୁ ତଥ୍ୟ ଦେଇଦେଲୁ। ବର୍ତ୍ତମାନ ଆମର

0: द्वितीय बुथ सक्रिय हवाको चाहुचंती द्वितीय बुथ रे हमर जो विवरणी दाता माने अछंती से माने वर्तमान 10:48 हेला सेठी दुई जण भाष्यकार तांकर अल्प अल्प समय कहि पुणी प्रथम केन्द्र को से माने फेरंती।
1: जय जगन्नाथ जय जगन्नाथ। सुंदर भाव रे आलोचना सुनुतले प्रथम केन्द्र रु वर्तमान जगन्नाथ सतरे गोटे मानववाद यात्रा से करुछन्ति मानवीय लीला करुछन्ति केतेबेले मौसी घर पोड़पिठा खाउछन्ति केतेबेले बड़ दांडरे रथ सुसज्जित होइछि सेनापटा लागि हेकिरी जेतेबेले से धाड़ी पहंडरे आसीबे ए सबु तांकरी लीला ये तांकरी विचारधारा कारण जे ब्रह्मांडर नायक जे स्वर्ग मर्त्य पाताल त्रिभुवनर जे कर्ता ତାଙ୍କୁ ବା କ'ଣ ଅଗୋଚର ତେଣୁ ସିଏ ଯାହା କରୁଛନ୍ତି ସବୁ ଭଲ କାରଣ ସିଏ କ'ଣ କରୁଛନ୍ତି ସମସ୍ତେ ଜାଣିପାରିବେନି ବୁଝିପାରିବେନି ସର୍ବଂ ରହସ୍ୟ ପୁରୁଷୋତ୍ତମସ୍ୟ ଦେବା ନ ଜାଣନ୍ତି କୁତଃ ମନୁଷ୍ୟ ତେଣୁ ଯେଉଁ ଜିନିଷଟା ମଣିଷ ପକ୍ଷରେ ଅସମ୍ଭବ ସେ ଜିନିଷ ଦେବତାମାନେ ଏବଂ ଅନ୍ୟମାନେ ଦେବତାମାନେ ଯେଉଁଟା ଜାଣିପାରୁନାହାନ୍ତି ସାଧାରଣ ମଣିଷ ଭାବରେ ଆମେ କେମିତି ଜାଣିପାରିବା ଯାହା ହଉ ବର୍ତ୍ତମାନ ଆମେ ଯେଉଁ ଜାଗାରେ ଅଛୁ ସେ ଜାଗା ଧୀରେ ଧୀରେ ଗହଳି ହେବାରେ ଲାଗିଛି ଶ୍ରୀମନ୍ଦିର ପଟୁ ଏବଂ ଯୋଉ ଅର୍ଦ୍ଧ ଶୋଷଣୀ ଅର୍ଦ୍ଧାସନୀ କଥା ଆଲୋଚନା କରୁଥିଲେ ମାଉସୀ ମା ମନ୍ଦିର ସେଇ ପାଖରୁ ଧୀରେ ଧୀରେ ଧୀରେ ଧୀରେ ଗହଳି ହେବାରେ ଲାଗିଛି ଏବଂ ଏପଟରେ ମାଉସୀ ମା ମନ୍ଦିର ଏପଟରେ ହେଉଛନ୍ତି ଶାଲବେଗ ସମାଧି ଏଇଭଳି ଏକ ମଧ୍ୟବର୍ତ୍ତୀ ସ୍ଥାନରେ ଏ ଦ୍ୱିତୀୟ ବୁଥ କେନ୍ଦ୍ର ତିଆରି ହେଇଛି ଏବଂ ଏଠି ଆମର ଯାହା ଅନୁଭବ ଯେ ପାଗ ଅନୁକୂଳ ରହିଛି ଖରା ନାହିଁ କାଳିଆ ଖରା ଏବଂ ଆମର ଲୋକଙ୍କ ଭିତରେ ଯୋଉ ଚେତନା ଯୋଉ ଆଧ୍ୟାତ୍ମିକ ଚେତନା ଅନ୍ତର୍ମୁଖୀ ଚେତନା ସେ ଅନ୍ତର୍ମୁଖୀ ଚେତନା କ'ଣ ନା ଯୋଉ ଚେତନା ମଣିଷକୁ ଶୁଦ୍ଧପୂତ ପବିତ୍ର କରିଦିଏ ଯୋଉ ଚେତନାରେ ମଣିଷ ଭଲ ହୁଏ ସେଇଥିପାଇଁ ଭାଗବତରେ କହିଲା ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ ପ୍ରତ୍ୟେକ ମଣିଷ ଜଣେ ଜଣେ ଦେବତା ମୋ ବିଚାରରେ ଆଜି ପାପ ଛଡ଼ାପୁରରେ ଯେତେ ସବୁ ଭକ୍ତମାନେ ରୁଣ୍ଡ ହେଇଛନ୍ତି ମହାପ୍ରଭୁଙ୍କର ଏଇ ଦିବ୍ୟ ବାହୁଡ଼ ଯାତ୍ରାକୁ ଦେଖିବା ପାଇଁ ଆସୁଛନ୍ତି ସମସ୍ତେ ନିଶ୍ଚିତ ଭାବରେ ତାଙ୍କର ମନ ଭିତରେ ତାଙ୍କର ହୃଦୟ ଭିତରେ ଯେ ନିଶ୍ଚିତ ଭାବରେ ଆମେ ତାଙ୍କୁ ଦର୍ଶନ କରିବୁ ମନର କଥା କହିବୁ ଏବଂ ଦୁଃଖ ଦୂର କରିବୁ ମନସ୍କାମନା ପୂରଣ କରିବୁ ଏ ହେଉଛି ଧର୍ମ ଏବଂ ଏ ଜଗତନାଥ ଜଗନ୍ନାଥ ମହାପ୍ରଭୁ ଯୋଉ ଆଦିବାସୀ ଦେବତା ଯୋଉ ସବର ଦେବତା ବୋଲି ଆମେ ଆଲୋଚନା ପ୍ରସଙ୍ଗରେ କହୁଥିଲେ ଆଲୋଚନା କରୁଥିଲେ ତାହା ହିଁ ସତ୍ୟ କାରଣ ଏଇ ଯୋଉ ଦୈତା ଏବଂ ପତି ସବର ବିଶ୍ୱାବସୁ ବଂଶଧର ଏବଂ ଏପଟରେ ପତି ମହାପାତ୍ର ବିଦ୍ୟାପତି ବଂଶଧର ଏଇ ଦୁଇ ବଂଶଧର ହେଉଛନ୍ତି ତାଙ୍କର ମୂଳ ସେବକ ଏବଂ ଏଇମାନେ ଆସିକିରି ମହାପ୍ରଭୁଙ୍କୁ ଏଠି ପ୍ରତିଷ୍ଠା କରିଛନ୍ତି ମହାପ୍ରଭୁଙ୍କର ଏଇ ସ୍ୱରୂପ ଏତେ ହୃଦୟସ୍ପର୍ଶୀ ମହାପ୍ରଭୁଙ୍କର ଯୋଉ ବିଗ୍ରହ ଏତେ ମନ ଛୁଆଁ ତାକୁ ଚିନ୍ତା କଲେ ଆପଣ ଅନୁଭବ କରିପାରିବେ ସତରେ ଓଡ଼ିଆ ଜାତି କେତେ ମହାନ କାରଣ ମହାପ୍ରଭୁଙ୍କର କଳେବରକୁ ମୁଁ ଆଲୋଚନା ପ୍ରସଙ୍ଗରେ କହିଛି ଯେ ମହାପ୍ରଭୁଙ୍କର କଳେବରକୁ ଦୁଇ ଭାଗରେ ବିଭକ୍ତ କରିଦେବା ଗୋଟେ ହେଉଛି ସର୍ପାକୃତି ମୁଖମଣ୍ଡଳ ନାଗଚକ୍ଷୁ ଅପଲକ ନେତ୍ର ତଳଭାଗ ହେଉଛି ଗଣ୍ଡି ଖମ୍ବ ଲିଙ୍ଗ ଯେମିତି ଗୋଟିଏ ଶିବଲିଙ୍ଗ ଉପରେ ଆଉ ଗୋଟିଏ ଶିବଲିଙ୍ଗକୁ ଓଲଟେଇ ରଖିଦେଲେ ଯେଭଳି ମହାପ୍ରଭୁ ଜଗନ୍ନାଥଙ୍କର କଳେବର ହେଇଯାଏ ସେଇଥିପାଇଁ ଏଇ ଯୋଉ ଦୁଇଟି ଶିବଲିଙ୍ଗ ଅର୍ଥାତ୍ ଦେବଦେବ ମହାଦେବ ଭଗବାନ ଶିବଶଙ୍କର ଜଗନ୍ନାଥ ଶ୍ରୀମନ୍ଦିରର ରତ୍ନ ଭଣ୍ଡାରର ରକ୍ଷାକର୍ତ୍ତା ଭାବରେ ଯୋଗଭଳି ଭାବରେ ରହିଛନ୍ତି ତେଣୁ ଏ ଦେବତା ଏ ଅବତାରୀ ମହାପ୍ରଭୁ ଜଗନ୍ନାଥ ଯେ କେତେ ମହାନ ସେଇ ମହାନତାକୁ ପ୍ରତିପାଦନ କରିବା ପାଇଁ ମୁଁ ବର୍ତ୍ତମାନ ମୋର ବନ୍ଧୁ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରୁଛି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।

ନୀଳାଚଳ ବାସ୍ତବରେ ଏ ନୀଳାଚଳ ଧାମର ମହାତ୍ମ୍ୟ ଇଏ ଯେପରି ବିକଶିତ ହେଉଛି, ସୁଗନ୍ଧିତ ହେଉଛି ଏବଂ ପୂର୍ଣ୍ଣ ପ୍ରସ୍ଫୁଟିତ, ଏ କ୍ଷେତ୍ରର ମହିମାକୁ ସବୁଆଡ଼େ ଭକ୍ତଟିଏ ଭ୍ରମର ପରି ସୁଗନ୍ଧକୁ ବାରି ବାରି ଆଘ୍ରାଣ ଦ୍ୱାରା ସେ ଆସି ମହାପ୍ରଭୁଙ୍କର ଇଏ ବଡ଼ଦାଣ୍ଡରେ ପହଞ୍ଚି

ଯାଇଛି। ଆଉ ଆପଣମାନେ ଜାଣନ୍ତି ଯେତେବେଳେ ସାତ୍ୱିକ ଭାବ ସୃଷ୍ଟି ହେଉଛି, ଯେତେବେଳେ ଭକ୍ତିଭାବର ପରାକାଷ୍ଠା ଆସୁଛି, ତା ଭିତରେ ସୃଷ୍ଟି ହେଉଛି ଭକ୍ତ ଭିତରେ ଆଠ ପ୍ରକାର ଭାବର ବିକାର ହେଉଛି। ଏ ଯେଉଁ ଅଷ୍ଟ ସାତ୍ୱିକ ଭାବ ଭକ୍ତ ଭିତରେ ଆସିଯାଉଛି ବେଳେ ବେଳେ, ତାହା ମହାପ୍ରଭୁ ଜଗନ୍ନାଥଙ୍କ ସହିତ ଏକାଗ୍ରତାର ଏକ ଶ୍ରେଷ୍ଠ ଅବସ୍ଥା ବୋଲି ଆମକୁ ବିବେଚନା କରିବାକୁ ପଡ଼ିବ। ତେଣୁ ସଂକୀର୍ତ୍ତନ ମାଧ୍ୟମରେ ଘଣ୍ଟ ଘଣ୍ଟା କିନି କରତାଳି ବିଭିନ୍ନ ମନ୍ତ୍ର ଧ୍ୱନି ଦ୍ୱାରା ଭକ୍ତ ଆଜି ବଡ଼ଦାଣ୍ଡରେ ମହାପ୍ରଭୁଙ୍କର ଗୋଟେ ସେବକ ସାଜିଛି। ତାଙ୍କ ଭିତରେ ସୃଷ୍ଟି ହେଇଛି ଆଜି ମହାପ୍ରଭୁଙ୍କ ସହିତ ମିଶିବାର ଯେଉଁ ପରିବେଶ ଜୀବନରେ ଆଉ ଆସିବ, ଏ କଥାକୁ ବିଶ୍ୱାସ କରିବା ଆମର ଗୋଟେ ବୋକାମି ହେଇଯିବ। ତେଣୁ ଭକ୍ତ ଆଉ ନିଜକୁ ସେ ଏଇ ସୁଯୋଗର ହାତ ଛଡ଼ା ନକରି ମହାପ୍ରଭୁଙ୍କ ସେବାରେ ଲାଗି ପଡ଼ିଛି। ଯେଉଁ ଅଷ୍ଟ ସାତ୍ୱିକ ଭାବ ବିକାର ସୃଷ୍ଟି ହେଉଛି ତା ମନ ଭିତରେ, ସେ ସ୍ତମ୍ଭ, ଶ୍ୱେଦ, କମ୍ପ, ରୋମାଞ୍ଚ, ସ୍ୱରଭଙ୍ଗ, କୈବର୍ଣ୍ଣ୍ୟ, ଅଶ୍ରୁ, ପ୍ରଳୟ, ଏ ବିଭିନ୍ନ ଅବସ୍ଥାକୁ ସିଏ ପ୍ରାପ୍ତ ହେଉଛି। ଯିଏ ଯେତିକି ବାଟ ଗମନ କରିପାରୁଛି ତା ଭିତରେ ସେତିକି ଭାବ ସୃଷ୍ଟି ହେଉଛି। ଆମର ଏଇ କେନ୍ଦ୍ର ଆଗରେ ବର୍ତ୍ତମାନ ଗହଳ ବଢ଼ିଯାଇଛି, ଶ୍ରୀମନ୍ଦିର ଆଡ଼ୁ ଭକ୍ତମାନଙ୍କର ଆଗମନ, ଆଉ ଧୀରେ ଧୀରେ ମେଡ଼ିକାଲ ଛକ ଆଡ଼ୁ ଭକ୍ତଙ୍କର ଯେଉଁ ଗହଳର ଯେଉଁ ବ୍ୟବସ୍ଥା, ତାହା ଆମ କେନ୍ଦ୍ର ଆଗରେ ଯେମିତି ମିଳନ ସ୍ଥଳ ପରି ତାହା କେନ୍ଦ୍ରୀଭୂତ ହେଉଛି। ଭକ୍ତମାନେ ନିଜ ନିଜର ଇଚ୍ଛା ଅନୁସାରେ ମହାପ୍ରଭୁଙ୍କର ସାନ୍ନିଧ୍ୟ ପାଇବାକୁ ଚେଷ୍ଟା କରୁଛନ୍ତି। ଆଉ ଏଇ କଥାକୁ ଭକ୍ତ କବି ଜୟଦେବ ମହାପ୍ରଭୁଙ୍କର ସୌନ୍ଦର୍ଯ୍ୟର ବର୍ଣ୍ଣନା କରିଛନ୍ତି। ଆପଣମାନେ ଦେଖିବେ ଯେଉଁ ଶୀତ କମଳା କୁଚ ମଣ୍ଡଳ, ସେଇ ସ୍ତୁତିରେ ଗୋଟେ ସୁନ୍ଦର ସ୍ତୁତି କରିଛନ୍ତି ମହାପ୍ରଭୁ। କେତେ ସୁନ୍ଦର ଜଗନ୍ନାଥ ମହାପ୍ରଭୁ, ଅଭିନବ ଜଳଧର ସୁନ୍ଦର ଧୃତ ମନ୍ଦର ଶ୍ରୀମୁଖ ଚନ୍ଦ୍ର ଚକୋର ଜୟ ଜୟ ଦେବ ହରେ। ମହାପ୍ରଭୁ ଏତେ ସୁନ୍ଦର, ସେ ସୌନ୍ଦର୍ଯ୍ୟରେ ବସିଭୂତ ହେଇ ସମସ୍ତେ ଆଜି ଆଗମନ କରିଛନ୍ତି। ନହେଲେ ଏଠି ଅନ୍ୟ କିଛି କାରଣ ନାହିଁ। ମହାପ୍ରଭୁ ହେଉଛନ୍ତି ଦାତା, କ'ଣ ଦିଅନ୍ତି? କୈବଲ୍ୟ। ଅନେକ ଦୁଃଖର ଭାବନାକୁ ମନ ଭିତରେ ଧାରଣ କରି ଭକ୍ତଟି ଅଣ୍ଟା ଭିଡ଼ି ଆସିଯାଏ, ମୁଁ ଯାଉଛି ଆଜି ଜଣେଇବି କାଳିଆକୁ। ମହାପ୍ରଭୁ ଜଗନ୍ନାଥଙ୍କୁ ଆଜି ପରି ବଡ଼ ଦାଣ୍ଡରେ ଠିଆ ହୋଇ ଯେ ସିଏ ମୋର ସବୁ କଥା ବୁଝିବେ। ସେଦିନ ବନ୍ଧୁ ମହାନ୍ତିଙ୍କ କଥା ବୁଝିଥିଲେ, ସେଦିନ ଦାସିଆ ବାଉରୀଙ୍କର କଥା ବୁଝିଥିଲେ, ଆଉ ସେଇ କଥାରେ ଦୃଢ଼ତା ରଖି ଭକ୍ତମାନେ ଆସିଛନ୍ତି ବଡ଼ଦାଣ୍ଡକୁ। କିନ୍ତୁ ଆଶ୍ଚର୍ଯ୍ୟ ହେବେ ଆପଣମାନେ, ଭକ୍ତ ସିନା ଅନେକ କଥା ଭାବିକରି ଆସିଥାଏ, ଏ ବଡ଼ଦାଣ୍ଡର ଏତେ କୁହୁକ ସ୍ପର୍ଶ, ଏତେ ଭାବନାତ୍ମକ ସ୍ପର୍ଶ ରହିଛି, ଭକ୍ତ ସବୁ ଭୁଲିଯାଏ ତା ନିଜ କଥାକୁ। ଏଇଥିପାଇଁ ଯେ ମହାପ୍ରଭୁ କେତେବେଳେ ନା କେତେବେଳେ ତାର ସେ ଦୁଃଖକୁ ହରଣ କରି ନିଅନ୍ତି, ହରି ହରଣ କରି ନିଅନ୍ତି, ସିଏ ଆଉ କ'ଣ ଦୁଃଖ କଥା ମନେ ପକେଇବ। ଖଣ୍ଡନାଥ ସର୍ବ ଦୁଃଖାନଂ ଅଖଣ୍ଡାନନ୍ଦ ଦାନତଃ ସ୍ୱଭାବାଦାରୁ ରୂପମ୍ ହି। ଏ ପରଂବ୍ରହ୍ମଙ୍କ ପାଖରୁ ଆଉ ସେ ତାର କ'ଣ ଆଉ ପାଇବାକୁ ଅଛି? ତେଣୁ ଏଇ ସର୍ବ ରହସ୍ୟମୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କର ଆଜିର ବାହୁଡ଼ା ଯାତ୍ରାରେ ଆମେ ଦେଖୁଛେ। ଆମ କେନ୍ଦ୍ର ଆଗରେ ଯେଉଁ ଭକ୍ତମାନଙ୍କ ଦ୍ୱାରା କିଛି ଦ୍ରବ୍ୟ ପଡ଼ିଯାଇଛି, କାଗଜ ହେଉ ପତ୍ର ହେଉ, ସେସବୁକୁ ଉଠାଇ ଦେଉଛନ୍ତି ସ୍ୱେଚ୍ଛାସେବୀମାନେ, ପରିମଳ ବିଭାଗ। ସେମାନେ ଯେଉଁ କଥା ଆସିଛନ୍ତି ଶ୍ରୀକ୍ଷେତ୍ରକୁ ସେମାନେ ତାଙ୍କ କାର୍ଯ୍ୟରେ ଲାଗିଛନ୍ତି। ତେଣୁ ଏ ବଡ଼ଦାଣ୍ଡର ପବିତ୍ରତାକୁ ସମସ୍ତେ ଅଙ୍ଗୀକାର କରିଛନ୍ତି, ହୃଦୟରେ ବୁଝିଛନ୍ତି, ମନରେ ହୃଦୟରେ ଧାରଣ କରିଛନ୍ତି ଏ ପବିତ୍ରତାକୁ। କାହିଁକି ନା ଏଇ ଜାଗାରେ ପହଞ୍ଚିବା ହେଉଛି ଭକ୍ତର ଗୋଟିଏ ବଡ଼ ଆସ୍ଥା ଏବଂ ବହୁତ ବଡ଼ ଉପଲବ୍ଧି। ଏହି ସ୍ଥାନରେ ପହଞ୍ଚି ଆପଣମାନେ ମଧ୍ୟ ପହଞ୍ଚିଛନ୍ତି, ଯାହା ମାନସିକ ସ୍ତରରେ

0: ପ୍ରଦର୍ଶନ କରନ୍ତି ସେମାନେ ଯେ ନିହାତି ନାରୀ ହେବେ ଏଭଳି କଥା କିଛି ନାହିଁ। ଯେଉଁମାନେ ପୁରୁଷ ଭାବରେ ମଧ୍ୟ ନୃତ୍ୟ ପ୍ରଦର୍ଶନ କରିବେ ସେମାନେ ମଧ୍ୟ ଗୋପୀ ଭାବ ଧରିକିରି ହୃଦୟ ଭିତରେ ରାଧା ଭାବ ଧରିକିରି, ରାଧା ମଧ୍ୟ ଜଣେ ଗୋପୀ, ତେଣୁ ଗୋପୀ ଭାବ କହିଲେ ରାଧା ଭାବ, ରାଧା ଭାବ କହିଲେ ଗୋପୀ ଭାବ, ତେଣୁ ଗୋପୀ ଭାବକୁ ଅନ୍ତର ଭିତରେ ଧାରଣ କରି ନିଜକୁ ନାରୀ ମନେ କରି ଏକମାତ୍ର ପୁରୁଷ ଭାବରେ ସ୍ୱୟଂ ଜଗନ୍ନାଥଙ୍କୁ ବିଚାର କରି ସେମାନେ ନୃତ୍ୟ ପ୍ରଦର୍ଶନ କଲେ ଜଗନ୍ନାଥଙ୍କ ପାଖରେ ତାଙ୍କ ନୃତ୍ୟ ନିବେଦିତ ହୁଏ। ହଁ, ଆମେ ଘଣ୍ଟା ଶବ୍ଦ କାହିଁକି, ଆମେ ତ ଦେଖିପାରୁଛେ ବର୍ତ୍ତମାନ ଆଲୋଟ ପଡ଼ିବାର ଦୃଶ୍ୟ, ଏଇ ନାକଚଣା ଦ୍ୱାର ଆଉ ଗୁଣ୍ଡିଚା ମଣ୍ଡପର ଯେଉଁ ପାଚେରୀ, ସେ ପାଚେରୀ ସନ୍ଧିରେ ଯେଉଁ ରାସ୍ତାଟା ଅଛି ସେଇ ବାଟ ଦେଇକି ଆମକୁ ଦେଖାଯାଉଛି ଯେ ଆଲୋଟ ହଲୁଛି, ବର୍ତ୍ତମାନ ଆଲୋଟ ପଡ଼ୁଛି ଏବଂ ଆଲୋଟ ପଡ଼ିବା ଫଳରେ ସୂଚନା ମିଳୁଛି, ଘଣ୍ଟ ଘଣ୍ଟାର ଧ୍ୱନି ମଧ୍ୟ ଆମେ ଶୁଣିପାରୁଛୁ ବଡ଼ ଠାକୁର ବଳଭଦ୍ରଙ୍କର ବର୍ତ୍ତମାନ ଆସିବ, ବର୍ତ୍ତମାନ ପହଣ୍ଡି ହେଇକିରି ବଡ଼ ଠାକୁର ବଳଭଦ୍ର ବର୍ତ୍ତମାନ ନାକଚଣା ଦ୍ୱାର ଦେଇକିରି ଆସିବେ। କେତେ ସମୟ ଲାଗୁଛି ଆମେ କହିପାରିବୁନି, କିନ୍ତୁ ଯେହେତୁ ନୀତି ବିଳମ୍ବ ହେଲାଣି ଏବଂ ବନାଟି ନାକଚଣା ଦ୍ୱାରରୁ ବାହାରିକିରି ବର୍ତ୍ତମାନ ସରଦାବାଲିକୁ ଆସିଲେଣି, ତେଣୁ କ୍ଷିପ୍ର ଭାବରେ ବଡ଼ ଠାକୁର ବଳଭଦ୍ରଙ୍କର ପହଣ୍ଡି ବର୍ତ୍ତମାନ ଆରମ୍ଭ ହେଇଯିବ। ତେଣୁ ବଡ଼ ଠାକୁର ସୁଦର୍ଶନ ଆସିବେ, ସୁଦର୍ଶନ ତ ଆସନ୍ତି ଖୁବ୍ ଶୀଘ୍ର, ତେଣୁ ସୁଦର୍ଶନ ଆସିବେ, ତାପରେ ବଡ଼ ଠାକୁର ବଳଭଦ୍ରଙ୍କର ପହଣ୍ଡି ହେବ। ତେଣୁ ଆମେ ଅପେକ୍ଷା କରିବା ଏ ଯେଉଁ ଘଣ୍ଟ ଘଣ୍ଟା ଧ୍ୱନି କେତେ ଶୀଘ୍ର ନାକଚଣା ଦ୍ୱାର ପର୍ଯ୍ୟନ୍ତ ଆସିବ। ଆଉ ଗୋଟିଏ କଥା ହେଲା, ମୁଁ ଆପଣଙ୍କୁ କହିବାକୁ ଚାହିଁବି ଯେ ମୁଁ ଥରେ ଜଣେ ସେବକଙ୍କୁ ପଚାରୁଥିଲି, ମୁଁ କହିଲି ଆପଣମାନେ ତ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ସେବା କରୁଛନ୍ତି, ଏ ଯେଉଁ ପ୍ରତ୍ୟକ୍ଷ ସେବା କରିବା ଫଳରେ ଆପଣଙ୍କର ମୁକ୍ତି ହେଇଯିବ, ଆପଣ ମୋକ୍ଷ ପାଇଯିବେ। ଜଣେ ସେବକ ଯାହା ଉତ୍ତର ଦେଲେ ସେଇଥିରେ ମୋତେ ବିସ୍ମିତ ହେବାକୁ ପଡ଼ିଲା। ସେ ସେବକ ଜଣକ କହିଲେ ଯେ ପ୍ରକୃତରେ ଆମେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ଅଙ୍ଗ ଲାଗି ସେବକ ଯେଉଁମାନେ ଅଛୁ ଆମେ କେବେ ମୁକ୍ତି ଚାହୁଁନା। କାହିଁକି ମୁକ୍ତି ଚାହିଁବୁନା, ନା ମୁକ୍ତି ଯଦି ପାଇଯିବୁ ଆମେ ଆମକୁ ମହାପ୍ରଭୁଙ୍କର ଆଉ ସେବା କରିବାର ସୁଯୋଗ ମିଳିବନି। ତେଣୁ ଆମେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁ ଯେ ବାରମ୍ବାର ଆମକୁ ଆପଣ ଜନ୍ମ ଦିଅନ୍ତୁ ଏବଂ ଆପଣଙ୍କର ସେବକ ଭାବରେ ଆମକୁ ଜନ୍ମ ଦିଅନ୍ତୁ, ଯାହାଫଳରେ ଏହି ସେବା ଆମର ଶରୀର ଧାରଣ କଲେ ଆପଣଙ୍କୁ ଆମେ କରିପାରିବୁ। ତେଣୁ ଆମେ ଜନ୍ମ ଚାହୁଁ ଏବଂ ଆପଣଙ୍କର ସେବକ ଭାବରେ ଜନ୍ମ ଚାହୁଁ, ଆମର ମୁଖ୍ୟ ଆବଶ୍ୟକ ନାହିଁ। କେଡ଼େ ବଡ଼ କଥା ଏଇଟା, ଏ ଯେଉଁ କଥାଟି ଆମେ ଶୁଣିଲୁ ସେଦିନ ବଡ଼ ଚମତ୍କାର ଲାଗିଲା ଆମକୁ, ଯେ ଏଇଭଳି ମଧ୍ୟ କାମନା କରାଯାଇପାରେ, ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗ ଫଳପ୍ରଦ ଏଇ ମହାପ୍ରଭୁଙ୍କ ପାଖରେ ଯେଉଁଟା ଜୀବନର ଶେଷ ଲକ୍ଷ୍ୟ ମୋକ୍ଷ ମୁକ୍ତି, ତାକୁ ପାଇବା ପାଇଁ ସେମାନେ ମଧ୍ୟ କାମନା କରନ୍ତି ନାହିଁ। କେଡ଼େ ପବିତ୍ର କ୍ଷେତ୍ର ଇଏ, କେଡ଼େ ପବିତ୍ର ଭାବନା। ସେଇ ଭାବନାର ଅଧିକ ବିବରଣୀ ଦେବା ପାଇଁ ବର୍ତ୍ତମାନ ଚକ୍ରରାଜ ସୁଦର୍ଶନ ବିଜେ କରୁଛନ୍ତି, ମୁଁ ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ ଅନୁରୋଧ କରୁଛି ବର୍ତ୍ତମାନ ଚକ୍ରରାଜ ସୁଦର୍ଶନଙ୍କର ପହଣ୍ଡି ବିଷୟ ସେ ଆପଣମାନଙ୍କୁ ସୂଚନା ଦେବେ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଅତ୍ୟନ୍ତ ପବିତ୍ର ମୁହୂର୍ତ୍ତ, ସମସ୍ତେ ପ୍ରତୀକ୍ଷା କରିଥିଲେ କେତେବେଳେ ସେଇ ନାକଚଣା ଗୁମୁଟ ପରିପୂର୍ଣ୍ଣ ହେବ, ଏବଂ ବର୍ତ୍ତମାନ ଆମେ ଦେଖୁଛେ ନାକଚଣା ଗୁମୁଟ ଆଉ ଶୂନ୍ୟ ନାହିଁ, ସେ ସମ୍ପୂର୍ଣ୍ଣ ପରିପୂର୍ଣ୍ଣ। ଘଣ୍ଟୁଆମାନେ ସୁନ୍ଦର ଭାବରେ ଘଣ୍ଟ ମର୍ଦ୍ଦଳର କି ତାନ ସୃଷ୍ଟି କରୁଛନ୍ତି, ଏବଂ ଗୋଟିକ ପରେ ଗୋଟିଏ ଆଲଟ ପଡ଼ୁଛି, ଚାମର ପଡ଼ୁଛି, ଛତ୍ର ଟେକା ହେଇଛି। ଆପଣମାନେ ଜାଣନ୍ତି ବର୍ତ୍ତମାନ ରଥାରୂଢ଼ ଏବେ ଠାକୁରମାନେ, ଏବଂ ଆରମ୍ଭ ହେବ ମହାପ୍ରଭୁଙ୍କର ସେହି ଦିବ୍ୟ ଘୋଷ ଯାତ୍ରାର ଏ ଯେଉଁ ତୃତୀୟ ପର୍ବ, ଏସା ତ୍ରୟବୟବା ଯାତ୍ରା, ତିନି ଅବୟବ ବିଶିଷ୍ଟ ଯେଉଁ ଯାତ୍ରା, ସେ ଅବୟବ ଯାତ୍ରାର ଏ ହେଉଛି ପୂର୍ଣ୍ଣାଙ୍ଗ ଯାତ୍ରା। ବର୍ତ୍ତମାନ ମହାପ୍ରଭୁ ସାତ ଦିନର ଅବସ୍ଥାନ ପରେ ଆଜି ବାହାରୁଛନ୍ତି ନାକଚଣା ଦ୍ୱାର ଦେଇକିରି, ଯାଇଥିଲେ ସିଂହଦ୍ୱାର ଦେଇକିରି ଯାଇଥିଲେ ପଶ୍ଚିମ ଦ୍ୱାର ଦେଇ, ବର୍ତ୍ତମାନ ଦକ୍ଷିଣ ଦ୍ୱାର ବା ଯାହାକୁ ନାକଚଣା ଦ୍ୱାର ବୋଲି କୁହାଯାଏ ସେହି ଦ୍ୱାର ଦେଇ ବର୍ତ୍ତମାନ ବାହାରୁଛନ୍ତି। ଆପଣ କହିବେ କିଏ ବାହାରୁଛନ୍ତି? ଆମର ଶାସ୍ତ୍ର କହୁଛି, ସୁଦର୍ଶନଂ ପୁରସ୍କୃତ୍ୟ ବଳଭଦ୍ରଂ ତତଃ ପରଂ ସୁଭଦ୍ରାଂ ଚ ତତୋ ନିତ୍ୱା ଜଗଦୀଶଂ ସୁରେଶ୍ୱରଂ। ଅର୍ଥାତ୍ ଆମର ଯେଉଁ ପହଣ୍ଡି ବିଜୟ ହେଉଛି, ପହଣ୍ଡି ବିଜୟର କ୍ରମ ହେଉଛି ପ୍ରଥମେ ଶ୍ରୀ ସୁଦର୍ଶନ ବିଜେ କରିବେ, ଏବଂ ସୁଦର୍ଶନଙ୍କ ପରେ ଶ୍ରୀ ବଳଭଦ୍ର ଭଗବାନ ଆସିବେ, ତାପରେ ମା ସୁଭଦ୍ରା ଦେବୀ ଆସିବେ, ଏବଂ ପରିଶେଷରେ ଅନନ୍ତ କୋଟି ବ୍ରହ୍ମାଣ୍ଡର ଈଶ୍ୱର ଶ୍ରୀ ଜଗନ୍ନାଥ ମହାପ୍ରଭୁ ସେ ବିଜେ କରିବେ ରଥକୁ। ବର୍ତ୍ତମାନ ଶରଧା ବାଲିରେ ବିଜେ କରିଛନ୍ତି ସେହି ଭଗବାନ ଶ୍ରୀ ସୁଦର୍ଶନ ମହାରାଜ। ଆପଣ ଜାଣନ୍ତି ସୁଦର୍ଶନ ହେଉଛନ୍ତି ଭଗବାନଙ୍କର

0: କ୍ରିୟାଶକ୍ତି। ତେଣୁ ଏଇ ଯେଉଁ ଲୀଳାମୟ ମହାପ୍ରଭୁ ଜଗନ୍ନାଥ ସେ ଯେଉଁ କାର୍ଯ୍ୟ କିଛି କରନ୍ତି ଏଇ ସୁଦର୍ଶନଙ୍କ ମାଧ୍ୟମରେ ହିଁ କରନ୍ତି। ତେଣୁ ସେଇ ଭଗବାନ ଜଗନ୍ନାଥଙ୍କର କ୍ରିୟାଶକ୍ତି ସ୍ୱରୂପ ଯେଉଁ ସୁଦର୍ଶନ ମହାରାଜ ସେ ବର୍ତ୍ତମାନ ବିଜେ କରୁଛନ୍ତି। ଆଗରେ ଆପଣ ଦେଖିବେ ଚକ୍ର ବନାଟି ବୁଲୁଛି, ଏଇ ବନାଟିର ଯିଏ ଗୁରୁ ସେ ତ ଆଉ ରହିନାହାନ୍ତି, ସେ କିନ୍ତୁ ଯେଉଁ କରିଦେଇ ଯାଇଛନ୍ତି ଶିଷ୍ୟମାନଙ୍କୁ ତାଲିମ କରିଦେଇଛନ୍ତି, ସେମାନେ ମଧ୍ୟ ଏହି ପହଣ୍ଡି ସମୟରେ ଚକ୍ର ବନାଟି ବୁଲାଉଛନ୍ତି। ଏହି ଯେଉଁ କାଳଚକ୍ର, ଯେଉଁ କାଳଚକ୍ରର ଅବାହିତ ଧାରାରେ ଶ୍ରୀ ସୁଦର୍ଶନ କାଳଚକ୍ରର ପ୍ରତୀକ, ତେଣୁ ସେଇ କାଳଚକ୍ରଙ୍କ ଆଗରେ ଇଏ ଯେଉଁ ଚକ୍ର ବୁନାଟି ବୁଲୁଛି ଆମକୁ ଏହି ସୂଚନା ଦେଉଛି, ତୁମେମାନେ ଆଗେଇ ଚାଲ, ଆଗେଇ ଚାଲ, କାଳକୁ ଅପେକ୍ଷା କର ନା, କାଳଚକ୍ର କାହାରିକି ଅପେକ୍ଷା କରେ ନାହିଁ। ଆପଣ ଜାଣନ୍ତି ସୁଦର୍ଶନ ଭଗବାନ ଯେତେବେଳେ ଆସନ୍ତି, ସେତେବେଳେ ଯେତେବେଳେ ସେ ବାହାରନ୍ତି ଗୁଣ୍ଡିଚା ମନ୍ଦିରରୁ, ତାଙ୍କ ମସ୍ତକରେ ଟାହିଆ ଲାଗେ, ଏ ଯେଉଁ ଟୋପର ଆକୃତି ଟାହିଆ, ଯେଉଁ ଟାହିଆ ରାଘବ ଦାସ ମଠ ପ୍ରଦାନ କରିଥାନ୍ତି ଭଗବାନଙ୍କର ଯେଉଁ ସ୍ୱୟଂ ଲୀଳା, ଗୋଟିଏ ସ୍ନାନ ଯାତ୍ରା ଆଉ ଗୋଟିଏ ଗୁଣ୍ଡିଚା ଯାତ୍ରା। ଏହି ସ୍ନାନ ଯାତ୍ରା ଗୁଣ୍ଡିଚା ଯାତ୍ରାରେ ସମୁଦାୟ 6 ଥର ମହାପ୍ରଭୁଙ୍କର ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହୋଇଥାଏ ଏବଂ ଯେଉଁ ଚତୁର୍ଦ୍ଧା ମୂର୍ତ୍ତି ଯାଇଥାନ୍ତି, ତେଣୁ ସେଥିପାଇଁ 24 ଗୋଟି ଟାହିଆ ପ୍ରସ୍ତୁତ କରିଥାନ୍ତି। ଆମେ ଦେଖୁଛୁ ବର୍ତ୍ତମାନ ରାଧାବଲ୍ଲଭ ମଠ ପାର୍ଶ୍ୱ ଦେଇ
1: ଡକ୍ଟର ଦାସ, ଆମର ଯେଉଁ ମହା ଚକ୍ରରାଜ ସୁଦର୍ଶନଙ୍କର ଯେଉଁ ପହଣ୍ଡି ହେଉଛି ବୋଲି ଆମେ କହୁଛେ, ପ୍ରକୃତରେ ଇଏ ତ ପହଣ୍ଡ ପହଣ୍ଡ କରି ଆସୁନାହାନ୍ତି, ତେଣୁ ମହାପ୍ରଭୁମାନଙ୍କର ଯେଉଁ 3 ଠାକୁରଙ୍କର ପହଣ୍ଡି, ତା ଭିତରୁ ପ୍ରକୃତରେ ଆମେ ଦେଖୁଛେ 2 ଠାକୁରଙ୍କର ହିଁ ପହଣ୍ଡି
0: ହେଉଛି, ପାଉଣ୍ଡ ପରେ ପାଉଣ୍ଡ
1: ପକେଇକିରି ଆସୁଛନ୍ତି, କିନ୍ତୁ ଚକ୍ରରାଜ ସୁଦର୍ଶନ ସେବକମାନଙ୍କର ସ୍କନ୍ଧ ଦେଶରେ ଆସୁଛନ୍ତି, ମା ସୁଭଦ୍ରା ମଧ୍ୟ ସେଭଳି ଆସୁଛନ୍ତି
0: ସ୍କନ୍ଧ ଦେଶରେ ଆସି,
1: ତଥାପି ଆମେ ଆକୁ ସାମଗ୍ରିକ ଭାବରେ ପହଣ୍ଡି ବୋଲି କହୁ,
0: ଯେହେତୁ 2 ବଡ଼ ଠାକୁରଙ୍କର ପହଣ୍ଡି ହେଉଛି, ତେଣୁ ଇଏ ମଧ୍ୟ ତାରି ଅନ୍ତର୍ଭୁକ୍ତ, ତେଣୁ ଆକୁ ଆମେ ପହଣ୍ଡି ବୋଲି କହୁଛୁ, କିନ୍ତୁ ବାସ୍ତବିକ ସେମାନେ ପାଉଣ୍ଡ ପରେ ପାଉଣ୍ଡ ନ ପକେଇକିରି ଯେଉଁ ତାଙ୍କର ପ୍ରିୟ ଭକ୍ତ, ତାଙ୍କର ଯେଉଁ ପ୍ରିୟ ସେବକ ଦଇତା ଏବଂ ପତି ମହାପାତ୍ର ଅଛନ୍ତି, ଅନ୍ୟାନ୍ୟ ସେବକ ଅଛନ୍ତି, ତେଣୁ ଦଇତାମାନଙ୍କର ସ୍କନ୍ଧାବଲମ୍ବନ ପୂର୍ବକ ଏହି ସୁଦର୍ଶନ ଭଗବାନ ବିଜେ କରୁଛନ୍ତି। ଏବଂ ଆମେ ଦେଖୁଛୁ ସେ ଧୀରେ ଧୀରେ ଆସି ନନ୍ଦିଘୋଷ ରଥ ଅତିକ୍ରମ କରୁଛନ୍ତି, ନନ୍ଦିଘୋଷ ରଥର ଅଗ୍ରଭାଗକୁ ଆସିଲେଣି ଏବଂ ନନ୍ଦିଘୋଷ ରଥ ତାପରେ ଦାର୍ପଦଳନ ରଥ ଏବଂ ପରିଶେଷରେ କାଳଧ୍ୱଜ ରଥକୁ ମଧ୍ୟ ଏକ ଘେରା ପରିକ୍ରମା କରି ସେ ଦେବୀଙ୍କ ରଥ ଦର୍ପଦଳନରେ ବିଜେ କରିବେ। ଦେଖନ୍ତୁ, ଶୁଣନ୍ତୁ, ଆପଣମାନେ ଶବ୍ଦ ଶୁଣିପାରୁଛନ୍ତି, ଘଣ୍ଟ ଘଣ୍ଟୁଆମାନେ ଅତ୍ୟନ୍ତ ତାଳ ମାନ ରକ୍ଷା କରିକିରି ଘଣ୍ଟ ବଜାଉଛନ୍ତି, ମର୍ଦ୍ଦଳ ବାଜୁଛି ଏବଂ ଦଇତାମାନଙ୍କର ସ୍କନ୍ଧ ଉପରେ ଆଜି ପ୍ରଭୁ ବିଜେ କରିଛନ୍ତି। ଏବଂ ଆମେ ଦେଖୁଛୁ କି ସୁନ୍ଦର ସୁଦର୍ଶନ ଚକ୍ରଙ୍କର ଏଇ ଯେଉଁ ସୁନ୍ଦର କଳେବର ଆମେ ଦେଖିବାକୁ ପାଉଛୁ।
1: ଆଚ୍ଛା ଡକ୍ଟର ଦାସ, ଏଇ ଯେଉଁ ପହଣ୍ଡି ବେଳେ ଆମେ ରଥ ଟଣା ବେଳେ ଘଣ୍ଟ ବାଦନ ଶୁଣୁ, ଆଉ ପହଣ୍ଡି ବେଳେ ବି ଘଣ୍ଟ ବାଦନ ଶୁଣୁ, କିନ୍ତୁ ରଥ ଟଣା ବେଳେ ଘଣ୍ଟ ବାଦନ ଅପେକ୍ଷା ପହଣ୍ଡି ବେଳର ଘଣ୍ଟ ବାଦନଟା ଟିକେ ବହୁତ ହୁଏ। କାହିଁକି ବହୁତ ହୁଏ, ତାର ଗୋଟେ କାରଣ ଅଛି, ମୁଁ ଏଇଟା ଆପଣଙ୍କୁ
0: ଆଜ୍ଞା କହୁଛି,
1: ସେଇଟା ହଉଛି ଯେ 3 ରଥରେ 16, 14, 12 42 ଘଣ୍ଟୁଆ 3 ରଥରେ ବାଣ୍ଟି ହେଇକିରି ଘଣ୍ଟ ବଜାନ୍ତି, ଜଗନ୍ନାଥଙ୍କ ରଥରେ 16, କାଳଧ୍ୱଜ ରଥରେ 14, ଦେବଦଳନ ଦର୍ପଦଳନ ରଥରେ 12, ଏଇ ଯୋଉ 42 ଘଣ୍ଟୁଆ, କିନ୍ତୁ ପହଣ୍ଡି ବେଳେ 42 ଜଣ ଯାକ ଏକାଥରେ ବଜାନ୍ତି,
0: ତେଣୁ ଶବ୍ଦଟା ଅଧିକ ହୁଏ,
1: ଘୋଷଟା ଅଧିକ ହୁଏ,
0: ଘୋଷ ହଉଥିବାରୁ ତ ଯାତ୍ରା ନା ହେଇଛି ଘୋଷ ଯାତ୍ରା, ତେଣୁ ଯେତେବେଳେ ପହଣ୍ଡ ଆରମ୍ଭ ହଉଛି ସେତିକିବେଳଠୁ ଯୋଉ 42 ଜଣ ମିଳିତ ଭାବରେ ଯୋଉ ଘୋଷ କରୁଛନ୍ତି, ସେଥିପାଇଁ ଇଏ ମହାଘୋଷ ସୃଷ୍ଟି ହେଉଛି, ମହାଶବ୍ଦ ସୃଷ୍ଟି ହେଉଛି, ତେଣୁ ଯାତ୍ରାର ନାମ ମଧ୍ୟ ଘୋଷ ଯାତ୍ରା ହୋଇଛି ବୋଲି କେହି କେହି ପ୍ରତିପାଦନ କରନ୍ତି। ଯାହା ହଉ, ବର୍ତ୍ତମାନ ଶ୍ରୀ ସୁଦର୍ଶନ ଭଗବାନ ସେ ପ୍ରଥମେ ଆସିଲେ ଏବଂ 3 ରଥକୁ ପରିକ୍ରମା କଲେ। ଆପଣମାନେ ଜାଣନ୍ତି ଇଏ ଯେଉଁ ଯାତ୍ରା

0: ସୃଷ୍ଟି ହଉଛି। ଏଇ ଯୋଉ ପହଣ୍ଡି ଆରମ୍ଭ ହେଇଛି, ଇଏ ହଉଛି ଧାଡ଼ି ପହଣ୍ଡି ମହାପ୍ରଭୁ ସୁଭଦ୍ରା। ୟା ପରେ ପରେ ଆପଣ ଦେଖିବେ ସୁଦର୍ଶନଙ୍କ ପରେ ଶ୍ରୀ ବଳଭଦ୍ର ଭଗବାନ, ସେ ମଧ୍ୟ ପ୍ରସ୍ତୁତ ହେଇଗଲେଣି। ଏବଂ ଏଇ ଘଣ୍ଟୁଆ ମାନେ ଆଉ କିଛି କ୍ଷଣ ପରେ ସେମାନେ ଯାଇକିରି ପହଞ୍ଚିଯିବେ ସେଠାରେ।
1: ଆଚ୍ଛା ଡକ୍ଟର ଦାସ, ଖାଲି ଶ୍ରୋତା ବନ୍ଧୁମାନଙ୍କୁ ଆମେ ଆଗରୁ କହିଛେ, ତଥାପି ମଧ୍ୟ ଆଉ ଥରେ ଜାଣିବା ପାଇଁ କହିଦେବା, ଏ ଯୋଉ ଧାଡ଼ି ପହଣ୍ଡି ଗୋଟି ପହଣ୍ଡି ବୋଲି କଥା ଉଠୁଛି, ଏଇଥିରେ ଗୋଟେ ଛୋଟ ତଫାତଟା ଅଛି। ଛୋଟ ତଫାତ ହଉଛି, ମହାପ୍ରଭୁ ଯେତେବେଳେ ବଡ଼ ଦାଣ୍ଡକୁ ଆସିବେ ସେ ଧାଡ଼ି ପହଣ୍ଡିରେ ଆସିବେ, ଯେତେବେଳେ ବଡ଼ ଦାଣ୍ଡରୁ ମନ୍ଦିର ଭିତରକୁ ଯିବେ ସେତେବେଳେ ଗୋଟି ପହଣ୍ଡିରେ ଯିବେ।
0: ଆଜ୍ଞା,
1: ଏତିକି ତ କଥା ହବ,
0: ଏତିକି ମାତ୍ର କଥା। ବର୍ତ୍ତମାନ ଆମେ ଦେଖୁଛେ ସମସ୍ତେ ଅତି ସୁନ୍ଦର ଭାବରେ, ଯେହେତୁ ତାଙ୍କର ଏଇଟା ମାନେ ଶେଷ, ବର୍ତ୍ତମାନ ତାଙ୍କର ଯେଉଁ ପରିକ୍ରମା କରୁଥିଲେ, ତିନି ରଥକୁ ପରିକ୍ରମା କରିବେ, ତିନି ରଥର ସବୁ ଦାୟିତ୍ୱ ସୁଦର୍ଶନଙ୍କର, ସିଏ ଜଗନ୍ନାଥ ମହାପ୍ରଭୁଙ୍କର କ୍ରିୟାଶକ୍ତି, ତେଣୁ ସେ ତିନି ରଥକୁ ପରିକ୍ରମା କରିଲେ। ତିନି ରଥର ପରିକ୍ରମା କରି ବର୍ତ୍ତମାନ ଦର୍ପଦଳନ ରଥରେ ଆରୂଢ଼ ହେଉଛନ୍ତି, ଏବଂ ଯେଉଁ ଘଣ୍ଟୁଆମାନେ ଥିଲେ ଆଉ ସେମାନେ ବର୍ତ୍ତମାନ ରଥ ଉପରକୁ ଯାଇପାରୁନାହାନ୍ତି, ସେମାନେ ରଥ ତଳେ ରହି ଘଣ୍ଟ ବଜାଉଛନ୍ତି। ଏବଂ ଯେଉଁ ତାମର ପଡ଼ୁଛି, ଯେଉଁ ଆଲୋଟ ପଡ଼ୁଛି, ଯେଉଁ ଛତ୍ରଟି ଟଙ୍ଗା ହେଇଛି, ସେ ଛତ୍ର ସମସ୍ତେ ତାରମାଳ ତଳେ ରହିଯାଇଛନ୍ତି। ଏବଂ ବର୍ତ୍ତମାନ ଗହଳି ପୁଣି ଦେଖାଗଲାଣି, ବର୍ତ୍ତମାନ ନାକଚଣା ଦ୍ୱାରରେ ଦ୍ୱାର ମୁହଁରେ ପୁଣି ଭକ୍ତମାନଙ୍କର ଶ୍ରଦ୍ଧାଳୁମାନଙ୍କର ଗହଳି ଲାଗିଗଲାଣି।
2: କେବଳ ଗୋଟିଏ ରାସ୍ତା ନୁହେଁ,
3: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
2: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
3: ଅଛି କେବଳ ମଣିଷ ପଣିଆ।
2: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ,
3: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
2: ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି ପିଏମ୍ ରାହତ ଯୋଜନା,
3: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ସାତ ଦିନ ଯାଇ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
2: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
3: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
2: ଆସନ୍ତୁ ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢାଇବା ସଡକ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
3: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
2: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
4: ରାଷ୍ଟ୍ରୀୟ ପ୍ରଗତିର ଭିତ୍ତି, ନାରୀଙ୍କୁ ଶକ୍ତି, ବିକଶିତ ଭାରତରେ ସମୃଦ୍ଧ ଓଡ଼ିଶା ପାଇଁ ମହିଳା ସଶକ୍ତିକରଣକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ। ମହିଳା ସଶକ୍ତିକରଣର ଯୁଗାନ୍ତକାରୀ ଯୋଜନା ସୁଭଦ୍ରାରେ ମହିଳାଙ୍କୁ ମିଳିଛି ଆର୍ଥିକ ସହାୟତା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଏକୀକୃତ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା। ଅସୁବିଧାରେ ଥିବା ମହିଳାଙ୍କୁ ତୁରନ୍ତ ସହାୟତା ପାଇଁ ମହିଳା ହେଲ୍ପଲାଇନ୍ ନମ୍ଘର 1811, ଅସହାୟ ମହିଳାଙ୍କ ପାଇଁ ଶକ୍ତି ସଦନ, ୱାନ୍ ଷ୍ଟପ୍ ସେଣ୍ଟର, ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଇତ୍ୟାଦି ମାଧ୍ୟମରେ ଗର୍ଭବତୀ, କିଶୋରୀ, ପ୍ରସୂତି ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଦିଆଯାଉଛି ପ୍ରାଧାନ୍ୟ। ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା, ଆମେ ପଢ଼ିବା ଆମ ଭାଷାରେ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ, ଅଦ୍ୟୁକା ଇତ୍ୟାଦି ଜରିଆରେ ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟରତ ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାର।
5: ଜୟ ଜଗନ୍ନାଥ। ପବିତ୍ର ରଥଯାତ୍ରା ଅବସରରେ ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତବୃନ୍ଦଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆପଣଙ୍କ ସୁରକ୍ଷା ଓ ସୁସ୍ଥତା ଆମର ପ୍ରତିବଦ୍ଧତା। ଖୋଲା, ବାସି ଓ ମାଛି ବସୁଥିବା ଖାଦ୍ୟ ଖାଆନ୍ତୁ ନାହିଁ, ତଟକା ଖାଦ୍ୟ ଖାଆନ୍ତୁ, ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରନ୍ତୁ, ଦୀର୍ଘ ସମୟ ଧରିକି ଖରାରେ ରୁହନ୍ତୁ ନାହିଁ, ଧଳା ଟୋପି, ହାଲକା ପୋଷାକ କିମ୍ବା ଓଦା କପଡ଼ା ବ୍ୟବହାର କରନ୍ତୁ, ଯଥେଷ୍ଟ ପରିମାଣରେ ପାଣି କିମ୍ବା ORS ପାଣି ପିଅନ୍ତୁ, ଛେପ, ଖଙ୍କାର, ଅଳିଆ ଆବର୍ଜନାକୁ ଏଣେ ତେଣେ ନ ପକାଇ ଡଷ୍ଟବିନ୍ରେ ପକାନ୍ତୁ, ପାଇଖାନା ବ୍ୟବହାର କରନ୍ତୁ, ଶୌଚ ପରେ ସାବୁନରେ ହାତ ଧୁଅନ୍ତୁ, ରାତିରେ ରହଣି କରୁଥିଲେ ମଶାରୀ କିମ୍ବା ମଶା ନିବାରକ ବ୍ୟବହାର କରନ୍ତୁ, ନିଶା ସେବନଠୁ ଦୂରେଇ ରୁହନ୍ତୁ, ମୁଣ୍ଡ ବୁଲେଇବା କିମ୍ବା ଅସୁସ୍ଥ ଅନୁଭବ କଲେ ବିଳମ୍ବ ନକରି ନିକଟସ୍ଥ ସ୍ୱାସ୍ଥ୍ୟ କର୍ମଚାରୀ କିମ୍ବା ସ୍ୱାସ୍ଥ୍ୟ ଶିବିରର ପରାମର୍ଶ ନିଅନ୍ତୁ, ବୟସ୍କ ବ୍ୟକ୍ତି, ଶିଶୁ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମଙ୍କ ଯତ୍ନ ନିଅନ୍ତୁ, ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।
6: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
7: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥ

0: ନା କାହିଁକି ବଳଭଦ୍ର ହେଇଛି ବଳାଧିକ୍ୟା, ତାଙ୍କ ଠାରୁ ବଳଶାଳୀ କେହି ସଂସାରରେ ନାହାନ୍ତି, ତେଣୁ ସିଏ ହେଉଛନ୍ତି ଅଧିକ ବଳ ବିଶିଷ୍ଟ, ତଥାପି ସିଏ ହେଉଛନ୍ତି ଭଦ୍ର, କିନ୍ତୁ ଯିଏ ସିଏ ଏତେ ବଳ ତାଙ୍କ ସିଏ ହେଉଛନ୍ତି ଭଦ୍ର। ତେଣୁ ଆମର କଥା ଅଛି, ଯାହା ପାଖରେ ଅଧିକ ବଳ ଥିବ ସିଏ କ୍ଷମା ଗୁଣରେ ବିଭୂଷିତ ହେବ, ଏଇ ସେ ପୁଣି କ୍ଷମା ଆଚରଇ। ତେଣୁ ଯାହା ପାଖରେ ଅଧିକ ବଳ ଥିବ ସିଏ କ୍ଷମାଶୀଳ ହେବ, ସିଏ ଭଦ୍ର ହେବ, ଏହି କଥାକୁ ବଳଭଦ୍ର ଭଗବାନ ଶିକ୍ଷା ଦିଅନ୍ତି। ଏବଂ ସିଏ ଧୀରେ ଧୀରେ ଧୀରେ ଧୀରେ ବିଜେ କରୁଛନ୍ତି, ଯେଉଁ ଗୁଡ଼ିଚା ମଣ୍ଡପରେ ସିଏ ସାତ ଦିନ ଧରି ଗୋଟେ ପାରିବାରିକ ଜୀବନ ଅତିବାହିତ କରୁଥିଲେ। ଆପଣ ଦେଖିବେ ଏଇ ଯେଉଁ ଠାକୁରମାନେ ଯେତେବେଳେ ରତ୍ନ ସିଂହାସନରେ ଥାନ୍ତି ସେତେବେଳେ ଗୋଟିଏ ପାରିବାରିକ ଜୀବନକୁ ସୁନ୍ଦର ଭାବରେ ରକ୍ଷା କରନ୍ତି। ଦେଖିବେ ସେଠି ପାଞ୍ଚ ପ୍ରକାର ପରିବାରର ସମ୍ପର୍କ ରହିଛି। ଆପଣ ଦେଖିବେ ଯେଉଁ ବସିଛନ୍ତି ରତ୍ନ ସିଂହାସନ ଉପରେ ଯେଉଁ ସପ୍ତଧା ବିଗ୍ରହ, ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀ ସୁଦର୍ଶନ ଏବଂ ଶ୍ରୀଦେବୀ, ଭୂଦେବୀ, ମାଧବ, ଏମାନଙ୍କ ଭିତରେ ଆପଣ ଦେଖିବେ ପାଞ୍ଚ ପ୍ରକାରର ସମ୍ବନ୍ଧ ରହିଛି। କ'ଣ ପାଞ୍ଚ ପ୍ରକାରର ସମ୍ବନ୍ଧ? ଆପଣ ଦେଖିବେ ଆମ ସମାଜ ପାଇଁ କି ବାର୍ତ୍ତା ସେ ଦେଉଛନ୍ତି, ଗୋଟିଏ ପିଣ୍ଡା ଉପରେ, ଗୋଟିଏ ଛାତ ତଳେ ଏବଂ ଗୋଟିଏ ସ୍ଥାନରେ ବସିଛନ୍ତି ଏଇ ସାତ ଜଣ। ସେମାନେ କ'ଣ ଶିକ୍ଷା ଦେଉଛନ୍ତି ଦେଖନ୍ତୁ, ସେଠି ଦୁଇ ଭାଇ ଅଛନ୍ତି ଏକାଠି, ତେଣୁ ଭାଇ ଭାଇ ଭିତରେ କେମିତି ସମ୍ପର୍କ, ଭାଇ ଭାଇ ଭିତରେ ସମ୍ପର୍କ ସୃଷ୍ଟି କରିଛନ୍ତି। ତା ଭିତରେ ଆଉ ଗୋଟିଏ ଭଉଣୀ ସେଠି ଅଛି, ଭାଇ ଭଉଣୀ ଭିତରେ ସମ୍ପର୍କ, ଭାଇ ଭାଇ ଭିତରେ ସମ୍ପର୍କ, ଭାଇ ଭଉଣୀ ଭିତରେ ସମ୍ପର୍କ, ଆଉ କିଏ ସ୍ତ୍ରୀ ଅଛନ୍ତି, ଦୁଇଟି ସ୍ତ୍ରୀ ତାଙ୍କର ସେଠି ଅଛନ୍ତି, ସ୍ୱାମୀ ସ୍ତ୍ରୀ ଭିତରେ ସମ୍ପର୍କ କେମିତି ମଧୁର ସମ୍ପର୍କ, ଗୋଟିଏ ଜାଗାରେ ଗୋଟିଏ ଛାତ ତଳେ ସୁସମ୍ପର୍କ ସ୍ଥାପନ କରି ଅଛନ୍ତି। ଏବଂ ଆଉ କିଏ ଅଛନ୍ତି ସେଠି, ଅଛନ୍ତି ନଣନ୍ଦ ଭାଉଜ, ନଣନ୍ଦ ଭାଉଜ କିଏ, ସୁଭଦ୍ରା, ସୁଭଦ୍ରା ହେଉଛନ୍ତି ନଣନ୍ଦ, ଆଉ ଶ୍ରୀଦେବୀ ବା ମହାଲକ୍ଷ୍ମୀ ହେଉଛନ୍ତି ଭାଉଜ। ଗୋଟିଏ ଘରେ ନଣନ୍ଦ ଭାଉଜ କେମିତି ଚଳନ୍ତି ତା ମଧ୍ୟ ସେଠି ଦେଖେଇ ଦେଇଛନ୍ତି। ତେଣୁ ଏଇ ଯେଉଁ ସମ୍ପର୍କ, ପାଞ୍ଚ ପାଞ୍ଚଟା ସମ୍ପର୍କ ସେଠାରେ ରହିଛି, ତେଣୁ ଆମ ଭିତରେ, ଆମ ସମାଜରେ, ଆମ ପରିବାର ଭିତରେ କେମିତି ଆମେ ଏଇମାନଙ୍କୁ ନେଇକରି ଭାଇ ସହିତ ଭାଇ କେମିତି ସମ୍ପର୍କ ରଖିବ, ଭାଇ ସହିତ ଭଉଣୀ କେମିତି ସମ୍ପର୍କ ରଖିବ, ଭାଇ ସହିତ ବା ସ୍ତ୍ରୀ ସହିତ ସ୍ୱାମୀ କେମିତି ସମ୍ପର୍କ ରଖିବ, ଏବଂ ନଣନ୍ଦ ସହିତ ଭାଉଜ କେମିତି ସମ୍ପର୍କ ରଖିବ, ଇଏ ସବୁ ସମ୍ପର୍କ। ଏବଂ ଦୁଇଟି ସୌତୁଣୀ ମଧ୍ୟ ଅଛନ୍ତି, ସୌତୁଣୀ ସୌତୁଣୀ ଭିତରେ ବାଡ଼ିଆ ପିଟା ହେଇକି ମରୁଛନ୍ତି, କିନ୍ତୁ ଯଦି ସେମାନେ ରତ୍ନ ସିଂହାସନକୁ ଟିକେ ଦେଖନ୍ତେ ତେବେ ତା ଭିତରେ ମଧ୍ୟ ଦୁଇ ଜଣ ଯାକ ଶାନ୍ତ ହେଇକିରି ଅଛନ୍ତି। ଏବଂ ଆଉ ଗୋଟିଏ ଅଛି ଦେଢ଼ସୁର ଭାଇ ବୋଉ, ଦେଢ଼ସୁର ହେଉଛନ୍ତି ବଳଭଦ୍ର, ଭାଇ ବୋଉ ହେଉଛନ୍ତି ମହାଲକ୍ଷ୍ମୀ, ସେଠି ମଧ୍ୟ ଚଳୁଛନ୍ତି। ଗୋଟିଏ ପରିବାରରେ ଏତିକି ପାରିବାରିକ ସମ୍ବନ୍ଧ ସୃଷ୍ଟି କରିକିରି ଅଛନ୍ତି, ଏଠିକି ମଧ୍ୟ ଆସୁଛନ୍ତି ସେହି ସମ୍ପର୍କ, ଏବଂ ମାତୃଭୂମିକୁ ଆସୁଛନ୍ତି, ମାତୃଭୂମିରେ ରହୁଛନ୍ତି, ଜନ୍ମଭୂମିରେ ସେହି ସୁସମ୍ପର୍କ ସ୍ଥାପନ କରି ସାରା ଜଗତକୁ ଏହି ଶିକ୍ଷା ପ୍ରଦାନ କରୁଛନ୍ତି।
1: ବାହ, ବହୁତ ବଢ଼ିଆ କଥା ଆପଣ କହୁଥିଲେ। ଇଏ ତ ଲୋକାଚାରର କଥା, ଏବଂ ଆମେ ମହାପ୍ରଭୁଙ୍କର ଲୀଳାରୁ ଯେଉଁ ସବୁ ବାର୍ତ୍ତା ଏବଂ ସନ୍ଦେଶ ସୂଚନା ପାଇଛେ ବା ତା ଦେହରୁ ଉତ୍ପନ୍ନ କରିଛେ, ତାହା ଜଗତବାସୀଙ୍କ ପାଇଁ ଆମେ ଦଉଛେ। ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି ଟିକେ ବିଳମ୍ବିତ ହେଇଛି, ଚକ୍ର ବନାଟି ଯଦିଓ ନାଗଚଣା ମଣ୍ଡପ ଆଗକୁ ଆସିଲାଣି, କିନ୍ତୁ ଘଣ୍ଟ ଘଣ୍ଟାର ଧ୍ୱନି ଟିକେ କମ୍ ଅଛି ବୋଲି ଟିକେ ବିଳମ୍ବିତ ହେବାର ସୂଚନା ଆମ ପାଖକୁ ମିଳୁଛି। ଆଉ ଗୋଟିଏ କଥା ମୁଁ ଡକ୍ଟର ଦାସ ଆପଣଙ୍କୁ କହିବାକୁ ଚାହିଁବି, ଏ ଯେଉଁ ରତ୍ନ ସିଂହାସନରେ ଯେଉଁ ମହାପ୍ରଭୁମାନଙ୍କର ଅବସ୍ଥିତି, ଏହାର ଗୋଟେ ଐତିହାସିକ ବିଚାର ମଧ୍ୟ ଆମକୁ କରିବାକୁ ପଡ଼ିବ। ଏ ତ ଲୋକାଚାର ବିଚାର ଆପଣ କଲେ, ଯେଉଁଥିରୁ ଗୋଟେ ସ୍ପଷ୍ଟ ସନ୍ଦେଶ ଏବଂ ବାର୍ତ୍ତା ମିଳୁଛି, ଏକତ୍ର ସହାବସ୍ଥାନ ଆମେ କେମିତି କରିପାରିବା ସେ ସମ୍ପର୍କରେ ମହାପ୍ରଭୁ ଆମକୁ ବାର୍ତ୍ତା ଦେଉଛନ୍ତି। ଆଉ ଗୋଟେ ବଡ଼ କଥା ହେଲା ଯେ ଯେତେବେଳେ ସୁଦର୍ଶନ ମହାପ୍ରଭୁ, ଆପଣ ଗୋଟିଏ କଥା ବିଚାର କରନ୍ତୁ ଯେ ସୁଦର୍ଶନ ମହାପ୍ରଭୁ ମହାପ୍ରଭୁଙ୍କର କେଉଁ ଭାଗରେ ଅଛନ୍ତି, ପ୍ରକୃତରେ ତାଙ୍କର ଦକ୍ଷିଣ ବାହୁରେ ସୁଦର୍ଶନ ଚକ୍ର ଅଙ୍କିତ ହୋଇଛି, ଏବଂ ସୁଦର୍ଶନ ଚକ୍ର ତାଙ୍କର ଦକ୍ଷିଣ ଭାଗରେ ରହିବା କଥା, କିନ୍ତୁ ସୁଦର୍ଶନ ତାଙ୍କର ବାମ ଭାଗରେ,
0: ଚକ୍ର ବିରାଜେ ଦକ୍ଷ କରେ ସୂର୍ଯ୍ୟ କି ଉଦିତ ଅମ୍ବରେ
1: ନାଇଁ ଠିକ ଅଛି ଦକ୍ଷ।

ପରେ ହେଲେ ଯଦି ଚକ୍ରରାଜ ସୁଦର୍ଶନ ବୋଲି ଆମେ କହୁଛୁ, ଯିଏକି ସ୍ତମ୍ଭାକାରରେ ଅଛନ୍ତି, ସିଏ ତାଙ୍କର ଦକ୍ଷିଣ ଭାଗରେ ରହିବା କଥା, କାରଣ ଚକ୍ରଟାକୁ ସେ ଦକ୍ଷିଣ ହସ୍ତରେ ଧାରଣ କରନ୍ତି। କିନ୍ତୁ ଜଗନ୍ନାଥଙ୍କର ରତ୍ନ ସିଂହାସନରେ ଶ୍ରୀମନ୍ଦିରରେ ଆମେ ଦେଖୁଛୁ ସିଏ ଦକ୍ଷିଣ ଦିଗରେ ନ ରହି ବାମ ଭାଗରେ ଅଛନ୍ତି। ଏହାର ଗୋଟେ ଐତିହାସିକ କାରଣ ଅଛି। କାରଣ ଅଛି କ'ଣ ନା, ବୈଷ୍ଣବ ଭକ୍ତି ଆନ୍ଦୋଳନ ପରେ ଯେତେବେଳେ ମା ସୁଭଦ୍ରାଙ୍କୁ, ଯିଏ ତାଙ୍କର ଜଗନ୍ନାଥଙ୍କୁ ଯେତେବେଳେ ଭୈରବ ବୋଲି ବିଚାର କରାହଉଥିଲା, ତାଙ୍କର ଶକ୍ତି ରୂପରେ

0: ମା ସୁଭଦ୍ରାଙ୍କୁ, ଯିଏ ତାଙ୍କର ଜଗନ୍ନାଥଙ୍କୁ ଯେତେବେଳେ ଭୈରବ ବୋଲି ବିଚାର କରାହଉଥିଲା, ତାଙ୍କର ଶକ୍ତି ରୂପରେ ଯିଏ ଦୁର୍ଗା ରୂପରେ ତାଙ୍କ ବାମ ପାର୍ଶ୍ୱରେ ଥିଲେ, ବୈଷ୍ଣବ ଭକ୍ତି ଆନ୍ଦୋଳନ ପ୍ରଭାବରେ ସୁଭଦ୍ରାଙ୍କୁ ତାଙ୍କର ଭଉଣୀ ଭାବରେ ପରିକଳ୍ପନା କରାଗଲା ଏବଂ ଭଉଣୀ ଭାବରେ ଯେତେବେଳେ ପରିକଳ୍ପନା କରାଗଲା, ଭଉଣୀର ସ୍ଥାନ ଦୁଇ ଭାଇଙ୍କ ମଝିରେ ରହିବ, ତେଣୁ ସୁଭଦ୍ରା ସେତେବେଳେ ମହାପ୍ରଭୁଙ୍କର ବାମ ଭାଗରୁ ଦକ୍ଷିଣ ଭାଗକୁ ସ୍ଥାନାନ୍ତରିତ ହେଲେ ଏବଂ ସ୍ଥାନାନ୍ତରିତ ହେବା ଫଳରେ ଚକ୍ରରାଜ ସୁଦର୍ଶନଙ୍କୁ ଯେତେବେଳେ ରତ୍ନ ସିଂହାସନରେ ସ୍ଥାନିତ କରାଯିବା ଆବଶ୍ୟକତା ପଡ଼ିଲା, ସେତେବେଳେ ତାଙ୍କ ପାଇଁ ଆଉ ଦକ୍ଷିଣ ଦିଗଟି ନଥିଲା, ତେଣୁ ତାଙ୍କୁ ବାଧ୍ୟ ହେଇକରି ତାଙ୍କୁ ବାମ ଭାଗରେ ରଖାଗଲା। ତେଣୁ ଏଇଭଳି ଭାବରେ ମହାପ୍ରଭୁଙ୍କର ଯେଉଁ ରତ୍ନ ସିଂହାସନରେ ଅବସ୍ଥିତି, ଏହାର ମଧ୍ୟ ଗୋଟେ କାଳକ୍ରମିକ ବିବର୍ତ୍ତନ ଅଛି ଏବଂ କାଳକ୍ରମେ ମହାପ୍ରଭୁ ଏପଟ ସେପଟ କରି ମହାପ୍ରଭୁଙ୍କୁ କେଉଁ ରୂପରେ ଅର୍ଚ୍ଚନା କରାଯିବ, କେଉଁ ରୂପରେ ତାଙ୍କୁ ଗ୍ରହଣ କରାଯିବ, ଆପଣ ଜାଣିଛନ୍ତି ବହୁ ପ୍ରକାର ଭକ୍ତ, ବହୁ ପ୍ରକାର ଦର୍ଶନ, ବହୁ ପ୍ରକାର ଦାର୍ଶନିକମାନେ ଶ୍ରୀକ୍ଷେତ୍ରକୁ ଆସିଛନ୍ତି, ତେଣୁ ସେମାନଙ୍କ ପ୍ରଭାବରେ ମଧ୍ୟ ମହାପ୍ରଭୁଙ୍କର ରୀତିନୀତି କାନ୍ତି ଏଗୁଡ଼ାକ ମଧ୍ୟ ପରିଚାଳିତ ହୋଇଛି। ବର୍ତ୍ତମାନ ନାକଚଣା ଦ୍ୱାରରେ ଘଣ୍ଟ ଘଣ୍ଟା ଧ୍ୱନି ଶୁଭୁଛି, ଆଉ ଆମର ଘଣ୍ଟ ଘଣ୍ଟା ଧ୍ୱନି ଶୁଭୁଛି। ଆହୁରି ମଧ୍ୟ ଏ ଯେଉଁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ ଚାରି ଆଉ ମାଧବ, ଏ ପାଞ୍ଚ ଜଣଙ୍କୁ ପଞ୍ଚ ଦେବତା ଉପାସନାରେ ମଧ୍ୟ ଗୋଟେ ସମନ୍ୱୟ ବୋଲି କୁହାଯାଏ। ଯେମିତି ଆମେ ଗଣେ ନାରାୟଣ ରୁଦ୍ର ଅମ୍ବିକେ ଭାସ୍କର ତଥା ଭିନ୍ନା ଭିନ୍ନ ନକର୍ତ୍ତବ୍ୟଂ ପଞ୍ଚଦେବ ନମସ୍ତୁତେ ବୋଲି କହୁଛୁ, ଏ ପାଞ୍ଚ ଦେବତା ମଧ୍ୟ ରତ୍ନ ସିଂହାସନରେ ଥିବାରୁ ଅତୀତରେ ଏଇ ପଞ୍ଚ ଦେବତାଙ୍କର ପୂଜା ନେଇକରି, ଉପାସନା ନେଇକରି ଯେଉଁ ବିଭେଦ, ଯେଉଁ ମତଭେଦ, ଯେଉଁ ସଂଘର୍ଷ ହେଉଥିଲା, ତାର ଗୋଟେ ସମନ୍ୱୟ କରିବା ପାଇଁ ରତ୍ନ ସିଂହାସନକୁ ମଧ୍ୟ ଆଧାର କରିକିରି ପଞ୍ଚ ଦେବତାଙ୍କର ଉପାସନା ମଧ୍ୟ ରତ୍ନ ସିଂହାସନରେ କରାଗଲା। ଏବଂ ରତ୍ନ ସିଂହାସନ ଯେଉଁ କରାଗଲା, ସେ ପଞ୍ଚ ଦେବତା କିଏ ନା, ସ୍ୱୟଂ ବଳ ଠାକୁର ବଳଭଦ୍ର ହେଉଛନ୍ତି ରୁଦ୍ର, ମା ସୁଭଦ୍ରା ହେଉଛନ୍ତି ବ୍ରହ୍ମା, ସ୍ୱୟଂ ଜଗନ୍ନାଥ ହେଉଛନ୍ତି ବିଷ୍ଣୁ ଏବଂ ମାଧବ ହେଉଛନ୍ତି ବିଷ୍ଣୁ ଏବଂ ତାପରେ ସୁଦର୍ଶନ ହେଉଛନ୍ତି ସୂର୍ଯ୍ୟ। ତେଣୁ ଏଇଭଳି ଭାବରେ ପଞ୍ଚ ଦେବତାଙ୍କର ଉପାସନାର ଗୋଟେ ପୀଠ ଭାବରେ ମଧ୍ୟ ରତ୍ନ ସିଂହାସନକୁ ଆମେ ଗ୍ରହଣ କଲେ। ବର୍ତ୍ତମାନ ଘଣ୍ଟ ଘଣ୍ଟା ଧ୍ୱନି ବର୍ତ୍ତମାନ ନାକଚଣା ଦ୍ୱାରରୁ ଶୁଭୁଛି ଏବଂ ବଡ଼ ଠାକୁର ବଳଭଦ୍ର ତାଙ୍କର ସେପଟେ, ଆମେ ଯେଉଁ ପଟେ ଅଛୁ, ଆମର ବିପରୀତ ପାର୍ଶ୍ୱରେ ଯେଉଁପଟେ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଅଛି, ସେଇ ବାଟ ଦେଇକରି ବଡ଼ ଠାକୁର ବଳଭଦ୍ର ପହଣ୍ଡି କରିକିରି ଏଇ ଏଇ ପଟେ ହିଁ ଆସିବେ। ତାହେଲେ ମୁଁ ଭୁଲ କହିଲି, ମୁଁ କ୍ଷମା ଚାହୁଁଛି। ଦଶାବତାର ମଠ ଦେଇକରି ଶରଧା ବାଲି ତଳ ଦେଇକରି, ଶରଧା ବାଲିର ଯେଉଁ ପ୍ରାଥମିକ ବିଦ୍ୟାଳୟ, ଏଇ ତଳ ଦେଇକରି ସିଏ ବର୍ତ୍ତମାନ ତାଙ୍କ ରଥ ଉପରକୁ ଯାଇକରି ସେଇ ପଟରେ ଯେଉଁ ପ୍ରଥମେ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପାଖରେ ତାଙ୍କ ରଥ ଅଛି, ତାଳଧ୍ୱଜ ରଥ, ସେଇ ତାଳଧ୍ୱଜ ରଥରେ ସେ ତାଳଧ୍ୱଜ ରଥ ଆରୋହଣ କରିବେ। ହଁ, ଏଇଟା ଆମ ପାଖରେ ଅଛି ତାଳଧ୍ୱଜ ରଥ। ପ୍ରଥମେ ହେଉଛି ଲୋହିତ ପୀତ ନନ୍ଦିଘୋଷ ରଥ, ମଝିରେ ଅଛି ଲୋହିତ କୃଷ୍ଣ ଦେବଦଳନ ରଥ, ଏପଟେ ଅଛି ଲୋହିତ ନୀଳ ଲୋହିତ, ଇଏ ହେଉଛି ମହାପ୍ରଭୁଙ୍କର
1: ବଳଭଦ୍ରଙ୍କ ରଥ। ଦଶାବତାର ମଠ ଦେଇକରି ଆସିବେ
0: ତାଙ୍କୁ, ଏଇ ପଟଟା ସୁବିଧା,
1: ଏପଟ ସୁବିଧା, ସେପଟେ ଜଗନ୍ନାଥ ଯିବ,
0: ସେଇପଟେ ଜଗନ୍ନାଥ ବିଜୟ ହେବେ, ସେଇ ପ୍ରକାର ବ୍ୟବସ୍ଥା ସବୁ ବର୍ଷ ଥାଏ। ମୋର ଟିକେ ବିସ୍ମରଣ ହେଇଗଲା, କଥା କହୁ କହୁ ସବୁବେଳେ କହୁ କହୁ ମଧ୍ୟ ବେଳେବେଳେ ହେଇଯାଏ ଏମିତି, ତେଣୁ ତାକୁ ଶ୍ରୋତାମାନଙ୍କୁ ତ କୌଣସି ଭୁଲ ତଥ୍ୟ ଆମେ ଦେଇପାରିବାନି, ତାକୁ ସୁଧାରି ଦେବା ଦରକାର। ତେଣୁ ଡକ୍ଟର ଦାସ ମତେ ସୁଧାରି ଦେଇଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଆଉ ବଡ଼ ଠାକୁର ବଳଭଦ୍ରଙ୍କର କଥା ଆପଣ କହୁଥିଲେ, ତାଙ୍କୁ ତ ଆପଣ କାଦମ୍ବରୀ ଚଞ୍ଚଳ ବୋଲି କହିଲେ, ତାପରେ ଶୋଭିତ ଲାଙ୍ଗଳକର ବୋଲି କହିଲେ, କାମପାଳ ବୋଲି ମଧ୍ୟ କହିଲେ। କାମପାଳ ତାଙ୍କୁ କାହିଁକି ଆମେ କହିବା, କାମପାଳ କହିବା ଯେହେତୁ ସେ ରୁଦ୍ର ସ୍ୱରୂପ, ରୁଦ୍ର ସ୍ୱରୂପ ହେଇଥିବ, କାମକୁ ଧ୍ୱଂସ କରିଛନ୍ତି ଏବଂ ତାଙ୍କର ଏ ଯୋଉ ଅଗ୍ନିରେ ଅତନୁ ହେଇଯାଇଛି, ଅତନୁ ହେଇଯାଇଛି, ତେଣୁ ତନୁ ନାହିଁ କନ୍ଦର୍ପର। ଯେ ଆମେ ଯେତେବେଳେ ପ୍ରଦ୍ୟୁମ୍ନ ମନ୍ମଥ ମାର, ମଦନ ମନ୍ମଥ ମାର ପ୍ରଦ୍ୟୁମ୍ନ ମୀନ କେତନ, ତାପରେ ଏଇ ଯୋଉ ଅମରକୋଶରେ ଅଛି କନ୍ଦର୍ପଙ୍କର ନାଁ, କନ୍ଦର୍ପ ଦର୍ପ କୌନଙ୍ଗ କାମ ପଞ୍ଚସ୍ୱର ସ୍ମର, ଏଇ ଯୋଉ ନାଁ ଅଛି କନ୍ଦର୍ପଙ୍କର,
1: ଗୋଟିଏ ନାଁ ହଉଛି ଅନଙ୍ଗ,
0: ଅନଙ୍ଗ ତାଙ୍କର ଅଙ୍ଗ ନାହିଁ। କାହିଁକି ଅଙ୍ଗ ନାହିଁ ନା, ସିଏ ଯେତେବେଳେ ମୋହିତ କରିବାକୁ ରୁଦ୍ରଙ୍କୁ ଚାହିଁଲେ, ତାଙ୍କର ଯୋଉ ତୃତୀୟ ନେତ୍ରରୁ ଅଗ୍ନି ନିର୍ବାପିତ ହେଲା, ସେଇ ଅଗ୍ନିରେ ସବୁଦିନ ପାଇଁ କନ୍ଦର୍ପ ଭସ୍ମୀଭୂତ ହେଇଯାଇଛନ୍ତି। ସେଇଦିନ ଠାରୁ ତାଙ୍କ ନାଁ ହେଉଛି ଅତନୁ, ସେଇଦିନ ଠାରୁ ତାଙ୍କ ନାଁ ହେଉଛି ଅନଙ୍ଗ। ସେ ତାଙ୍କୁ ଯିଏ ଭସ୍ମ କରିଥିଲେ ଏଇ ଯୋଉ ତୃତୀୟ ନୟନର ଅଗ୍ନି ଦ୍ୱାରା, ଏଇ
1: ତୃତୀୟ କାମପାଳ
0: ହେଉଛନ୍ତି କାମପାଳ। ତେଣୁ କାମପାଳ କହିଲେ କିନ୍ତୁ କାମକୁ

0: ପାଳନ କରୁଛନ୍ତି ବୋଲି ମଧ୍ୟ
1: ପାଳକ ମାନେ କାମରୁ ରକ୍ଷା କରୁଛନ୍ତି
0: ଆମ୍ଭ ମାନଙ୍କୁ
1: ଯୋଉ କାମ ଜର୍ଜରିତ ହଉଛେ ତେଣୁ ଆମକୁ ସେ ରକ୍ଷା କରୁଛନ୍ତି।
0: ତେଣୁ କାମ ଜର୍ଜରିତ ହଉଥିବା ଲୋକମାନେ ବଳଦେବଙ୍କୁ ଉପାସନା କରିବା ଦରକାର।
1: ଆଜ୍ଞା,
0: ବଡ ସୁନ୍ଦର କଥା। ତେଣୁ ଏ ଯୋଉ କାମ କ୍ରୋଧ ଲୋଭ ମୋହ ଏ ଯୋଉ ପଞ୍ଚ ବିକାର ଅଛି, ଏଇ ପଞ୍ଚ ବିକାର ଭିତରୁ କାମ ହଉଛି ଗୋଟେ ବଡ ବିକାର, ଗୋଟେ ଶକ୍ତିଶାଳୀ ବିକାର।
1: ପୁଣି ନାଗେନ୍ଦ୍ର ଚୂଡ଼ୋଜ୍ୱଳମ, ନାଗେନ୍ଦ୍ର ନାଗ ଇନ୍ଦ୍ର ଅର୍ଥାତ ତାଙ୍କର ମସ୍ତକରେ ସର୍ପ ଅଛନ୍ତି,
0: ସର୍ପରାଜ
1: ନାଗେନ୍ଦ୍ର
0: ଚୂଡ଼ୋଜ୍ୱଳମ। ତେଣୁ ଏଇଭଳି ଭାବରେ ଯୋଉ ବଡ ଠାକୁର ବଳଭଦ୍ରଙ୍କର ବର୍ଣ୍ଣନା ହେଇଛି, ସେଇ ବଡ
1: ଶେଷ ନାଗଙ୍କର ଅବତାର,
0: ଶେଷ ନାଗଙ୍କର ଅବତାର ଏବଂ ତାଙ୍କର ଟାହିଆ ବର୍ତ୍ତମାନ ଦେଖାଯାଉଛି ନୂଆକଚଣା ଦ୍ୱାର ଭିତରେ। ଏବଂ ଆମେ ପ୍ରାର୍ଥନା କରିବା ଏ ଟାହିଆଟି ସୁନ୍ଦର ଭାବରେ ଢଳି ଢଳିକିରି ଆସୁ, ଟାହିଆର କୌଣସି ଆଉ ଅସୁବିଧା ନ ହଉ। ପ୍ରାର୍ଥନା ବଡ଼ ଠାକୁରଙ୍କ ପାଖରେ ଏଇ ଟାହିଆ ଯୋଉ ରାଘବ ଦାସ ମଠ ଦେଉଛନ୍ତି ସେ ଟାହିଆଟି ଏଥର ମୁଁ ଭାବୁଛି ଗତ ଅଭିଜ୍ଞତାରୁ ଟାହିଆର ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ ଭାବରେ କରାହେଇଥିବ ଏବଂ ଟାହିଆର ଗୋଟେ ବିକଳ୍ପ ମଧ୍ୟ ରଖାହେଇଥିବ। ଯଦି କୌଣସି କାରଣରୁ ଟାହିଆ ଭାଙ୍ଗିଗଲା କି ଟାହିଆ ଯଦି କୌଣସି ଅସୁବିଧା ହେଲା ନୂତନ ଟାହିଆ ମଧ୍ୟ ସଂଯୋଗ କରିବାର ବ୍ୟବସ୍ଥା
1: ଟାହିଆ ଦିଶି ଯାଉଛନ୍ତି।
0: ଆପଣ କହନ୍ତୁ ଟାହିଆ ସମ୍ପର୍କରେ କହନ୍ତୁ
1: ଆପଣ। ଏଇ ଯୋଉ ଟାହିଆଟି ବର୍ତ୍ତମାନ ଦେଖୁଛନ୍ତି କେହି କେହି କହନ୍ତି ହିଆ ମାନେ ଛାତି ତାକୁ ଥରେଇ ଦିଏ ବୋଲି ତାକୁ ଟାହିଆ ବୋଲିକିରି କେହି କେହି କହନ୍ତି। ହିଆକୁ ଠରେଇ ଦିଏ ଅର୍ଥାତ ମାନେ ଛାତି ଉପରେ ମାନେ ଆମର ହୃଦୟ ଦେଶ ହୃଦୟକୁ ଉଲ୍ଲସିତ କରେ ବୋଲି ତା ନାଁ ହେଇଛି ଟାହିଆ। ହିଆ ହିଆ ହିଆକୁ ସେ
0: ହିଆ ମାନେ
1: ଛାତି ଛାତି ତେଣୁ ଛାତିକୁ ଥରେଇ ଦିଏ ବୋଲି ଅର୍ଥାତ ଛାତିରେ ଗୋଟେ ଭକ୍ତିଭାବ ସଞ୍ଚାର କରେ ବୋଲି ତାକୁ ଟାହିଆ କୁହାଯାଏ। ଦେଖନ୍ତୁ ମହାପ୍ରଭୁ ଆସୁଛନ୍ତି ଏବଂ ସୁନ୍ଦର ଭାବରେ ଟାହିଆ ଆଗକୁ ଯାଉଛି ପଛକୁ ଯାଉଛି, ମହାପ୍ରଭୁ ଟିକେ ଆଗଉଛନ୍ତି ଟାହିଆ ଟିକେ ଆଗକୁ ଆସୁଛି, ମା ପୁଣି ପଛକୁ ଚାଲି ଯାଉଛନ୍ତି ଏବଂ ଜଗତର ଚତୁର୍ଦ୍ଦଶ ଭୁବନ ଲୋକ ଆଜି ଚାହୁଁଛନ୍ତି ତାଙ୍କର 14 ଚକ ତାଙ୍କ ରଥର 14 ଚକ ଚତୁର୍ଦ୍ଦଶ ଭୁବନର ପ୍ରତୀକ। ଚତୁର୍ଦ୍ଦଶ ଭୁବନରେ ଥିବା ପ୍ରାଣୀମାନେ ଆଜି ଆନନ୍ଦ ମନରେ ଆଜି ସମସ୍ତେ ଭକ୍ତିଭାବରେ ଚାହିଁଛନ୍ତି ସେଇ ଅଖିଳ ବ୍ରହ୍ମାଣ୍ଡନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଜ୍ୟେଷ୍ଠ ଭ୍ରାତା ଏବଂ ବଡ଼ ଦେଉଳର ବଡ଼ ଖାଉଣ୍ଡ। ସିଏ ଆଜି ବଡ଼ ଦେଉଳକୁ ଫେରିଯିବା ପାଇଁ ଆଜି ବିଚାର କରିକିରି ସେ ବାହାରି ପଡ଼ିଛନ୍ତି ଆଉ ନାହାନ୍ତି, ତା ଭିତରେ ବର୍ତ୍ତମାନ ବାହାରକୁ ଆସିଲେଣି ଅଗଣିତ ଶ୍ରୋତା ଅଗଣିତ ଭକ୍ତ ସମସ୍ତେ ଆଜି ଚାହିଁ ବସିଛନ୍ତି। ଶ୍ରୋତାମାନେ ପ୍ରଭୁଙ୍କ କଥା ଶୁଣିକିରି ଆନନ୍ଦରେ ବିମୁଗ୍ଧ ହେବେ ଆଉ ଯେଉଁ ଦର୍ଶକମାନେ ଏଠାରେ ଅଛନ୍ତି ଭକ୍ତଗଣ ଆଖି ପାଉନେଇ କେଉଁଠୁ କେଉଁ ପର୍ଯ୍ୟନ୍ତ ବ୍ୟାପି ଯାଇଛି, ବଡ଼ ଦାଣ୍ଡରେ ଥାଳି ମାରିଦେଲେ ଥାଳି ଚାଲିଯିବ ଏବଂ ଏଭଳି ଭାବରେ ସୋରିଷଟିଏ ପକାଇ ଦେବାକୁ ମଧ୍ୟ ବାଟ ନାହିଁ। କେତେବେଳେ ସେ ପ୍ରଭୁ ଆସିବେ ରଥାରୂଢ଼ ହେବେ ଏବଂ ମହାପ୍ରଭୁଙ୍କର ସେଇ ଯେଉଁ ସୁନ୍ଦର କାଳଧ୍ୱଜ ରଥ ଆଜି ନୀଳ ଏବଂ ଲୋହିତ ବର୍ଣ୍ଣର ବସ୍ତ୍ର ଦ୍ୱାରା ଆଚ୍ଛାଦିତ ହେଇଛି ପଞ୍ଚକେତନ ଉପରେ ଉଡ଼ୁଛି ସ୍ୱାଗତ କରୁଛି। ହେ ମହାପ୍ରଭୁ ଆପଣ ରଥୀ, ଆପଣଙ୍କ ରଥ ଶୂନ୍ୟ, ଆପଣ ଏ ଶୂନ୍ୟ ରଥକୁ ପୂର୍ଣ୍ଣ କରନ୍ତୁ ମହାପ୍ରଭୁ। ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ। ହେ ପୂର୍ଣ୍ଣ ସ୍ୱରୂପୀ ମହାପ୍ରଭୁ ଆପଣ ଆସନ୍ତୁ, ଦେଖନ୍ତୁ ଏତେ ଭକ୍ତଗଣ ଅଛନ୍ତି ଆଉ ଏ ଟାହିଆ ନଥିଲେ ମହାପ୍ରଭୁ ସୁନ୍ଦର କ'ଣ? ତେଣୁ ମହାପ୍ରଭୁ କ'ଣ ସୁନ୍ଦର ହେଇପାରିବେ ଟାହିଆଟିଏ ନ ଲଗେଇଲେ? ଏକଥା କିଏ ବିଚାର କରିଥିଲା? ଯେତେବେଳେ ରଘୁ ଅରକ୍ଷିତ ନାମକ ଜଣେ ଭକ୍ତ ସିଏ ସିଂହଦ୍ୱାରରେ ବସି ଏଇ ମାନେ ସୂର୍ଯ୍ୟାତପରେ ସୂର୍ଯ୍ୟଙ୍କର ଯେଉଁ ଆତପରେ ସେ ସନ୍ତପ୍ତ ହେଇକିରି ଯେତେବେଳେ ତପସ୍ୟା କରୁଥିଲେ ଭଗବାନଙ୍କୁ ଡାକୁଥିଲେ ମହାପ୍ରଭୁ ମହାକୃପାମୟ ତେଣୁ ସିଏ ଆସିକିରି ଛତ୍ର ଟେକିଥିଲେ। ତେଣୁ ସେଇଠି କହିଥିଲେ ରଘୁ ଅରକ୍ଷିତ, ହେ ପ୍ରଭୁ ମୋ ତପସ୍ୟା ବେଳେ ଆପଣ ଛତ୍ର ଟେକିଥିଲେ ଆଉ ମୁଁ ମଧ୍ୟ ଆପଣଙ୍କୁ ଏହି ପ୍ରାର୍ଥନା କରୁଛି ପ୍ରଭୁ, ଆପଣ ଯେତେବେଳେ ବାହାରକୁ ବାହାରିବେ ଆପଣ ଏମିତି ଲଣ୍ଡିତ ମସ୍ତକ ହେଇକିରି ବାହାରିବେନି, ମୁଁ ଆପଣଙ୍କ ମସ୍ତକରେ ଏହିଭଳି ଟାହିଆ ଆଣିକିରି ଦେବି ଯାହାକୁ ଦେଖିଲା ମାନେ ପ୍ରତ୍ୟେକଙ୍କର ହୃତ୍ସ୍ପନ୍ଦନ ଜାତ ହେବ। ଏବଂ ଦେଖ ଦେଖିପାରୁଛୁ ସେ ଧଳା ଧଳା ଆଖି ସେ ଧବଳ କମଳ ଭଳି ଅତ୍ୟନ୍ତ ସୁନ୍ଦର ଢଳି ଢଳି ଆସୁଛନ୍ତି, ଚତୁର୍ଦ୍ଦଶ ଭୁବନର ଲୋକମାନେ ତାଙ୍କୁ ଦର୍ଶନ କରୁଛନ୍ତି। କି ଅପୂର୍ବ ଏ ଶୋଭା, ବାସ୍ତବିକ ଆଖିରେ ନ ଦେଖିଲେ ଏ ଶୋଭାକୁ ବର୍ଣ୍ଣନା କରିବା ପାଇଁ କବିର ବାଣୀ ମଧ୍ୟ ଆଜି କୁଣ୍ଠିତ ହେବ। ସେଥିପାଇଁ ମହାପ୍ରଭୁ ଧୀରେ ଧୀରେ ଆସୁଛନ୍ତି, ସେ କାହା କଥା ଶୁଣିବେ ନାହିଁ। ଭକ୍ତ ହେଉଛନ୍ତି ତାଙ୍କର ପ୍ରାଣ, ତେଣୁ ଭକ୍ତ ପ୍ରାଣ ମହାପ୍ରଭୁ ସେ ଭକ୍ତମାନଙ୍କ ଗହଣକୁ ମାଡ଼ି ଆସୁଛନ୍ତି। ଏଇଠି ଅପେକ୍ଷା କରିଛି ଦଶାବତାର ମଠ। ଏହି ଦଶାବତାର ମଠରେ ରହି ନିଜେ ଶ୍ରୀ ଜୟଦେବ ଜୟଦେବ କବି ଜୟଦେବ ଗୀତ ଗୋବିନ୍ଦ ରଚନା କରିଥିଲେ, ଯଦି ହରିସ୍ମରଣେ ସରସଙ୍ଗ ମନୋ, ଯଦି ବିଳାସ କଳାସୁ କୁତୁହଳଂ ମଧୁର କୋମଳ କାନ୍ତ ପଦାବଳୀଂ ଶୁଣୁତଦା ଜୟଦେବ ସରସ୍ୱତୀ। ତେଣୁ ଏଇ ଜୟଦେବ ଏବେ ମଧ୍ୟ ସୂକ୍ଷ୍ମ ଦୃଷ୍ଟିରେ ଏଇଠି ଅପେକ୍ଷା କରି ରହିଛନ୍ତି, ସେ ପ୍ରଭୁଙ୍କୁ ଟିକେ ଦର୍ଶନ କରିବେ। ସେଥିପାଇଁ ଆଜି ଘଣ୍ଟୁଆ ସେବକମାନେ ସମସ୍ତେ ଲାଗି ପଡ଼ିଛନ୍ତି ମହାପ୍ରଭୁଙ୍କୁ ଆଣିମାରେ। ଆଜି ଘଣ୍ଟା ଘଣ୍ଟାର ଯେଉଁ ଘୋର ଘର ଘର ଶବ୍ଦ ଆଜି ପ୍ରକମ୍ପିତ କରୁଛି ଶରଧା ବାଲିକୁ, ଏବଂ ଇଏ ଯେଉଁମାନେ ଅପେକ୍ଷା କରି ରହିଛନ୍ତି ସମସ୍ତଙ୍କ ମନରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ଯେଉଁ ଲାଳସା, ସେ ଲାଳସା ଆଜି ବଳବତୀ ହେଇଛି। ହେ ମହାପ୍ରଭୁ, ଆଉ କାହିଁକି ବିଳମ୍ବ କରୁଛନ୍ତି? ପ୍ରଭୁ ଧୀରେ ଧୀରେ ଧୀରେ ଧୀରେ ଅଗ୍ରସର ହୁଅନ୍ତୁ, ଏବଂ ଆପଣଙ୍କୁ ଚାହିଁକିରି ବସିଛନ୍ତି ତାଳଧ୍ୱଜ ରଥ, ଶୂନ୍ୟ ତାଳଧ୍ୱଜ ରଥକୁ ଆପଣ ପରିପୂର୍ଣ୍ଣ କରନ୍ତୁ। ମହାପ୍ରଭୁ ଆସୁଛନ୍ତି, ଧୀରେ ଧୀରେ ଆସୁଛନ୍ତି, ଟିକିଏ ତଳକୁ, ଟିକିଏ ଉପରକୁ, ଟିକିଏ ଟିକିଏ ପାର୍ଶ୍ୱକୁ, ଆଉ ଗୋଟିଏ ପାର୍ଶ୍ୱକୁ, ଢଳି ଢଳି, ଦୋହଲି ଦୋହଲି, ଭକ୍ତମାନଙ୍କ ହୃଦୟକୁ ମଧ୍ୟ ଭକ୍ତମାନେ ତୁମେ ସମ୍ଭାଳି ଯାଅ, କାରଣ ସେ ଯେମିତି ଢଳୁଛନ୍ତି ଆମେ ମଧ୍ୟ ସେମିତି ଢଳି ଯାଉଛୁ। ସେ ବାମକୁ ଢଳୁଛନ୍ତି, ଆମର ହୃଦୟ ମଧ୍ୟ ବାମକୁ ଢଳି ଯାଉଛି। ପ୍ରଭୁ ଅତି ସୁନ୍ଦର ଭାବରେ ସେ ଆସୁଛନ୍ତି ଭକ୍ତମାନଙ୍କ ଗହଳକୁ, ଏବଂ ଆଉ ମାତ୍ର ଅଳ୍ପ ସମୟ ଅପେକ୍ଷା, ସେ ଅଳ୍ପ ସମୟ ଭିତରେ ସେ ଆସି ତାଳଧ୍ୱଜ ରଥରେ ଅବତୀର୍ଣ୍ଣ ହେବେ। ଏବଂ ଆମେ ଦେଖୁଛୁ ଯେଉଁ ଟିକେ ଟିକେ ଖରା ବର୍ତ୍ତମାନ ଦେଖାଦେଲାଣି, କାରଣ ସୂର୍ଯ୍ୟଦେବ ସେ କହିଲେ ଆରେ ଯେଉଁଦିନ ପ୍ରଭୁ ଆସିଥିଲେ ମୋତେ ତ ଏ ମେଘ ଆଚ୍ଛାଦନ କରି ରଖିଥିଲା, ମୋର ଶତ୍ରୁ ସାଜିଥିଲା ଇନ୍ଦ୍ର, ତେଣୁ ସିଏ ମେଘଡମ୍ବରୁ ଗୁଡ଼ାକ ପକେଇକିରି ମୋତେ ଟିକେ ଦେଖେଇ ଦେଇନଥିଲା, ଆଉ ପ୍ରଭୁ ଆଜି ବାହାରୁଛନ୍ତି। ତେଣୁ ବର୍ତ୍ତମାନ ନଭୋ ମଣ୍ଡଳରେ ମୁଁ ଦେଖୁଛି ବର୍ତ୍ତମାନ ଖରା ପଡ଼ିଗଲାଣି, ଖରା ତ ନୁହଁ, ଇଏ ଭଗବାନ ସୂର୍ଯ୍ୟଦେବ ସିଏ ମଧ୍ୟ ତାଙ୍କେ ଏହି ଖରା ମାଧ୍ୟମରେ ଆଜି ମହାପ୍ରଭୁଙ୍କୁ ଆଜି ସେବା କରୁଛନ୍ତି, ମହାପ୍ରଭୁଙ୍କୁ ସେବା କରୁଛନ୍ତି, ଏବଂ ସେଇ ଖରାରେ ଆଜି ମହାପ୍ରଭୁ ଧୀରେ ଧୀରେ ଧୀରେ ଧୀରେ ଅଗ୍ରସର ହେଉଛନ୍ତି।
0: ଡକ୍ଟର ଦାସ, ଏଇ ଯେଉଁ ତାହିଆ କଥା ଆପଣ କହୁଥିଲେ, ଏ ତାହିଆର ଯେଉଁ ରୂପ ଏବଂ ତାହିଆର ଯେଉଁ ସ୍ୱରୂପ ମହାପ୍ରଭୁଙ୍କର ମସ୍ତକ ଉପରେ ପରିକଳ୍ପନା କରାହେଇଛି, ଇଏ ହେଉଛି ଆକୁ କୁହାଯାଉଛି ଯେ ଇଏ ଗୋଟେ ମୟୂର ଯେତେବେଳେ ନୃତ୍ୟ ବିଭୋର ହୁଏ ତା'ର ଯେମିତି ପୁଚ୍ଛ ମେଲିଯାଏ, ଏବଂ ଆପଣ ଦେଖନ୍ତୁ ମୟୂର ବର୍ଷା ଆକାଶରେ ମେଘକୁ ଦେଖି, ଏ ତ ପ୍ରାବୃତ କାଳ, ମହା ଠାକୁରମାନେ ବର୍ତ୍ତମାନ ଆକାଶରେ ମେଘକୁ ଦେଖୁଛନ୍ତି, ଏବଂ ମୟୂର ଆକାଶରେ ମେଘକୁ ଦେଖିଲେ ତା'ର ଅନ୍ତରାତ୍ମାରେ ଯେଭଳି ପୁଲକ ଜାତ ହୁଏ, ଏବଂ ସେ ପୁଲକ ପ୍ରଭାବରେ ତା'ର ଯେଉଁ ପୁଚ୍ଛ ସମ୍ପୂର୍ଣ୍ଣ ଭାବରେ ଉନ୍ମୁକ୍ତ ହୋଇଯାଏ, ଏବଂ ଉନ୍ମୁକ୍ତ ହେବା ଫଳରେ ତା'ର ଶୋଭା ଶତଗୁଣିତ ହୋଇଯାଏ, ଏବଂ ମହାପ୍ରଭୁ ଆମର ଠାକୁର ବଳଭଦ୍ରଙ୍କର ଏବଂ ଜଗନ୍ନାଥଙ୍କର ଟାହିଆ ମଧ୍ୟ ସେହିଭଳି ଅତ୍ୟନ୍ତ ପୁଲକ ସୃଷ୍ଟି କରୁଛି ସମସ୍ତଙ୍କ ଭିତରେ। ସେ ସ୍ୱୟଂ ପୁଲକିତ ଏବଂ ଭକ୍ତମାନଙ୍କ ମଧ୍ୟରେ ମଧ୍ୟ ପୁଲକ ସୃଷ୍ଟି କରୁଛନ୍ତି, ଏବଂ ତାହିଆ ହେଉଛି ସମଗ୍ର ଭାରତ ବର୍ଷରେ ଏକ ଅନନ୍ୟ ଆଭୂଷଣ, ଏବଂ ତାହିଆ ଯୁକ୍ତ ହୋଇକରି ବା ତାହିଆ ମସ୍ତକରେ ପରିଧାନ କରି ମହାପ୍ରଭୁ ବିଜେ ହେବା ଭାରତ ବର୍ଷରେ କୌଣସି କ୍ଷେତ୍ରରେ ନାହିଁ, କୌଣସି ଦେବତା ଏଭଳି ତାହିଆ ପିନ୍ଧିବାର କୌଣସି ଦୃଷ୍ଟାନ୍ତ ଆମ ଭାରତ ବର୍ଷରେ ନାହିଁ।
1: ଆଉ ଗୋଟିଏ କଥା ଆପଣ ଦେଖିବେ, ଏଇ ତାହିଆକୁ ଲକ୍ଷ୍ୟ କରନ୍ତୁ, ଦେଖିବେ ଆଗ ବଳଭଦ୍ର ତାଙ୍କ ଉପରେ ତାହିଆ, ଏବଂ ସେଇ ତାହିଆ ଉପରେ କେରାଏ ଧୂପ, ଆପଣ ଯାହା କହୁଥିଲେ ଇଏ ହେଉଛି ବୈଷ୍ଣବର ଲକ୍ଷଣ। ଆଜି ତାହିଆ ମାନେ ଧୂପ କହୁଛି, କହୁଛି ଆରେ ମୋତେ ପାଇବ ତ ଧୂପ ଭଳି ହେଇଯାଅ, ଚୁଣାଦପି ଶୁନିଚେନ ତରୋରପି ସହିଷ୍ଣୁନା ଅମାନିନା ମାନ ଦେନ କୀର୍ତ୍ତନୀୟ ଯଥା ହରି, ତୁମେ ଧୂପ ଭଳି ଅତ୍ୟନ୍ତ ନୀଚ ହେବ, ନିଜକୁ ନୀଚ ମନେ କରିବ, ଉପରେ ରହିବ।
0: ଏବଂ ନୀଚ ମନେ କରିବାର ଅର୍ଥ ନୁହେଁ ଯେ ନୀଚ ହେଇଯିବା,
1: ନା ଅହଂକାର ତ୍ୟାଗ,
0: ଅହଂକାର ତ୍ୟାଗ କରିବ ଏବଂ

0: ଅନ୍ତର ଭିତରେ ଯେଉଁ ବିଚାର ଅଛି, ଯେଉଁ ନମ୍ରତା ଅଛି, ଯେଉଁ ବିନୟ ଗୁଣ ଅଛି, ସେଇ ବିନୟ ଗୁଣ ଏବଂ ନମ୍ର ଗୁଣକୁ ଯେତେବେଳେ ଜାଗରଣ କରିବା, ମଣିଷର ସ୍ୱଭାବ ସେତେବେଳେ ସୁନ୍ଦର ହେବ। ଏବଂ ମଣିଷ ପ୍ରକୃତରେ କେତେବେଳେ ସୁନ୍ଦର ଦିଶେ, ମଣିଷ ସେତିକିବେଳେ ସୁନ୍ଦର ଦିଶେ ଯେତେବେଳେ ତାର ନମ୍ରତାର ବିକାଶ ହୁଏ। ବହୁତ ଉଦ୍ଧତ ମଣିଷ, ଉଗ୍ର ମଣିଷ ଦେଖିବାକୁ ସୁନ୍ଦର ନୁହେଁ, ନମ୍ର ମଣିଷ ହିଁ ଦେଖିବାକୁ ସୁନ୍ଦର। ତେଣୁ ପ୍ରକୃତ ଅନ୍ତରାତ୍ମାର ସୌନ୍ଦର୍ଯ୍ୟ ବିକଶିତ ହେବ କେତେବେଳେ, ନା ନମ୍ରତା ପ୍ରକାଶ ହେଲେ। ଏବଂ ସେଇ ନମ୍ରତାର ଲକ୍ଷଣ ବା ସେଇ ନମ୍ରତାର ପ୍ରତିଭ ହେଉଛନ୍ତି ଦୁବ ଘାସ। ଏବଂ ସେଇ ଦୁବକୁ ଭଗବାନ ବର୍ତ୍ତମାନ ମସ୍ତକ ଉପରେ ଧାରଣ କରିଛନ୍ତି। ଯିଏ ନମ୍ର ହେବ, ବିନୟ ହେବ, ସିଏ ଭଗବାନଙ୍କ ମସ୍ତକରେ ରହିବ। ଯିଏ ଉଗ୍ର ହେବ, ଅହଙ୍କାରୀ ହେବ, ସେ ମହାପ୍ରଭୁଙ୍କର ପାଦ ତଳେ ସିଏ ଦଳି ହେଇଯିବ। ଏହି ପ୍ରକାର ଭାବନା ମହାପ୍ରଭୁଙ୍କର ଏଇ ଯେଉଁ କାହିଆ ଉପରେ ଯେଉଁ ଦୁବ, ସେଇଟା ହିଁ ସୂଚନା କରୁଛି ଯେ ମହାପ୍ରଭୁ ନମ୍ରତାକୁ କେତେ ଭଲ ପାଆନ୍ତି। ଏବଂ ନମ୍ରତା ଏବଂ ବିନୟ ହିଁ ମହାପ୍ରଭୁ ଅପେକ୍ଷା କରିଥାନ୍ତି, ଏଇଟା ହେଉଛି କାହିଆର ବଡ଼ ସୂଚନା।
1: ଆମେ ବର୍ତ୍ତମାନ ଦେଖୁଛେ ଯେ ବଳଭଦ୍ର ଭଗବାନ ଆସି ତାଳଧ୍ୱଜ ରଥ ନିକଟରେ ପହଞ୍ଚିଗଲେଣି। ଏପଟରେ ଦଶାବତାର ମଠ, ଆଉ ସେପଟରେ ତାଳଧ୍ୱଜ ରଥ, ଏଇ ମଠିକ ମଝି ଭାଗରେ ବିରାଜମାନ କରିଛନ୍ତି ପ୍ରଭୁ ପ୍ରଳମ୍ବାରୀ ହଳମୁଷଳଧାରୀ ପ୍ରଭୁ ଶ୍ରୀ ବଳ ଜଗନ୍ନାଥ ମହାପ୍ରଭୁଙ୍କର ଦେଶ ଭ୍ରାତା କାମପାଳ ହଳାୟୁଧ ଶଙ୍କର୍ଷଣ, ସେ ଭଗବାନ ଆଜି ଭକ୍ତମାନଙ୍କ ଗହଣରେ ଅଛନ୍ତି। ମହାପ୍ରଭୁ ଦୂର ପଦକ୍ଷେପରେ ସୁନ୍ଦର ବଦନ, ମହାପ୍ରଭୁ କେତେ ସୁନ୍ଦର ଦେଖିଛନ୍ତି, ତାଙ୍କର ଆଖି ଦୁଇଟି ଆଜି କାହିଁଦେଲେ ହୃଦୟ ସ୍ତମ୍ଭୀଭୂତ ହୋଇଯାଉଛି, ହୃଦୟରୁ କୋହ ବାହାରି ଆସୁଛି। ଜନ୍ମ ଜନ୍ମର ଯେଉଁ ଦୁଃଖ, ମହାପ୍ରଭୁଙ୍କୁ ତତ୍ ଟିକିଏ ଚାହିଁଦେଲେ, ମହାପ୍ରଭୁଙ୍କ ଆଖି ସହିତ ଆଖି ମିଶିଗଲେ, ହେ ପ୍ରଭୁ ଆପଣ ଜଗତକୁ ରକ୍ଷା କରନ୍ତୁ, ଜଗତକୁ ଉଦ୍ଧାର କରନ୍ତୁ। ସେପଟରେ ଆମେ ଦେଖୁଛୁ ଯେ ବର୍ତ୍ତମାନ ଧାଡ଼ି ପହଣ୍ଡିରେ ମାଡ଼ି ଆସୁଛନ୍ତି ଜଗତ ଜନନୀ କରୁଣାମୟୀ ମା ସୁଭଦ୍ରିକା। ଏବଂ ଆମେ ଦେଖୁଛୁ ସେପଟ ମଧ୍ୟ ବର୍ତ୍ତମାନ ବିଜେ କରୁଛନ୍ତି ଦେବୀ ସୁଭଦ୍ରିକା, ଜଗତ ଜନନୀ କରୁଣାମୟୀ ଘଟ ଘଟ ବାସିନୀ ଉଦ୍ଭବ ସ୍ଥିତି ସଂହାର କାରିଣୀ ପରମ କଲ୍ୟାଣମୟୀ ପରାମ୍ବା ଜଗଦମ୍ବା ଜଗତ ଜନନୀ ମା ସୁଭଦ୍ରା ମହାରାଣୀ, ସେ ମଧ୍ୟ ଆସୁଛନ୍ତି। ଏବଂ ଆଉ ଅଳ୍ପ ସମୟ ପରେ ପ୍ରଭୁ ଶ୍ରୀ ବଳଭଦ୍ର ଭଗବାନ ତାଙ୍କର ପହଣ୍ଡି ଶେଷ ହେବ ଏବଂ ସେ ବିଜେ କରିବେ ଚାରମାଳ ଉପରକୁ। କୁହ
2: ଭଦ୍ରା ଭଦ୍ର ସ୍ୱରୂପ ତୁମ ମହାମାୟୀ ନମାସ୍ତୁତେ ମା ଜଗତ ଜନନୀ ଦେବୀ ସୁଭଦ୍ରା। ବର୍ତ୍ତମାନ ନାକଚଣା ଦ୍ୱାର ଠାରେ ଯେଉଁ ଗୁଣ୍ଡିଚା ମଣ୍ଡପର ଯେଉଁ ନାକଚଣା ଦ୍ୱାର, ସେ ନାକଚଣା ଦ୍ୱାର ଠାରେ ରହିଯାଇଛନ୍ତି, କାହିଁକି ନା ଆଗରେ ଯାଉଛନ୍ତି ବିଶ୍ୱାସର ପ୍ରତୀକ ବଡ଼ ଭାଇ ବଳଭଦ୍ର। ବର୍ତ୍ତମାନ ତାଳଧ୍ୱଜ ରଥର ସେଇ ଚାରମାଳ ଅଭିମୁଖେ ଯାତ୍ରା କରୁଛନ୍ତି। ଘଣ୍ଟ ମାନଙ୍କର ଉଦ୍ଘୋଷଣ, ଘଣ୍ଟ ଘଣ୍ଟ ନାଦରେ ପ୍ରକମ୍ପିତ ହେଉଛି ଏ ଶରଧା ବାଲି। ଶ୍ରଦ୍ଧା ବନ୍ଧୁ ଆମେ ଦେଖିପାରୁଛୁ ଖାଲି ଶରଧା ବାଲିର ଦୁଇ ପଟ ନୁହେଁ, ଖାଲି ଦୁଇ ପଟରେ ଶ୍ରଦ୍ଧାଳୁମାନେ ଛିଡ଼ା ହେଇନାହାନ୍ତି। ଆଜି ଗୁଣ୍ଡିଚା ମନ୍ଦିରରୁ ଯେତେ ଦୂର ପର୍ଯ୍ୟନ୍ତ ଆମର ଆଖି ଦେଖାଯାଉଛି, ସେତେ ଦୂର ପର୍ଯ୍ୟନ୍ତ ଅନେକ ଶ୍ରଦ୍ଧାଳୁ ଭକ୍ତ ଏଇଠାରେ ଦଣ୍ଡାମାନ ହେଇଛନ୍ତି। ଆଉ ପ୍ରଭୁଙ୍କର ଘଣ୍ଟ ନାଦ ଶୁଣି ତାଙ୍କ ମନ ଭିତରେ ଗୋଟେ ଅପୂର୍ବ ଆନନ୍ଦ ଖେଳି ଉଠୁଛି, କାହିଁକି ନା ଯେଉଁଥିପାଇଁ ଅପେକ୍ଷା କରିଥିଲେ ଏତେ ସମୟ ପର୍ଯ୍ୟନ୍ତ, ଯେଉଁ ପହଣ୍ଡି ଯାତ୍ରା, ଯେଉଁ ଆଜିର ଯେଉଁ ଯାତ୍ରାର ଯେଉଁ ସବୁଠାରୁ ସୁନ୍ଦର ଦିବ୍ୟମୟ ରୂପର ପରିପ୍ରକାଶ ଘଟୁଛି ଏହି ପହଣ୍ଡି ଯାତ୍ରାରେ, ଯାହାକୁ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳେ। ପଦ୍ମ ପୁରାଣରେ କବି ନୀଳାମ୍ବର ଦାସ ଲେଖିଛନ୍ତି, ବଳଭଦ୍ର ଜଗନ୍ନାଥ ନୀଳାଦ୍ରିପତି ସୁଭଦ୍ରା ଯେ ସୁଦର୍ଶନ ଚତୁର୍ଥା ମୂରତି, ଭକ୍ତ ଭାବେ ଏହାଙ୍କୁ ଯେ କରନ୍ତି ଦର୍ଶନ, କୋଟି କୋଟି ଜନ୍ମ ପାପ ହୁଅଇ ବହନ, ସେ ଚତୁର୍ଥା ମୂର୍ତ୍ତିକୁ ଯେ ଯେହୁ ଦେଖି ନାହିଁ, ସତ ପୁଣ୍ୟ କଲେ ସେହୁ ମୁକ୍ତି ନ ମିଳେ। ଏ ଚତୁର୍ଥା ମୂର୍ତ୍ତିଙ୍କର ଏ ଯେଉଁ ଯାତ୍ରା, ଯେଉଁ ଯାତ୍ରାର ପହଣ୍ଡି ରୂପ, ଆଉ ପ୍ରଭୁଙ୍କୁ ଯିଏ ଦର୍ଶନ କରିନାହିଁ, ଯେତେ ପୁଣ୍ୟ କଲେ ମଧ୍ୟ, जेते तार शक्ति थिले मध्य ताकु केबे हेली मुक्ति।

0: କୈବଲ୍ୟ କ୍ଷେତ୍ର, ମୁକ୍ତିର କ୍ଷେତ୍ର, ଯେଉଁଠି ବର୍ତ୍ତମାନ ଆମେ ସେଇ ଯେଉଁ ଶରଧା ବାଲିର ପ୍ରାଙ୍ଗଣ ଆଜି ପବିତ୍ର ହୋଇ ଉଠିଛି, କାରଣ ବଡ଼ ଭାଇ ବଳିଆର ଭୁଜଙ୍କର ଯେଉଁ ପାଦ ଏଇ ଶରଧା ବାଲିରେ ପଡ଼ି ଆହୁରି ପବିତ୍ର ହେଇଯାଉଛନ୍ତି, ପାଟ ଡୋରକୁ ଭିଡ଼ି ଧରିଛନ୍ତି ସେ ଦଇତାପତି ସେବକମାନେ, ଦୈ ବିଶ୍ୱାବସୁ ବଂଶଧର ଯେଉଁମାନେ ଆଗରେ ପାଟ ଢଳକୁ ଢାରି ଧରିଛନ୍ତି, ପୁଣି କିଏ ସେ ତାଙ୍କର ବାହୁକୁ ବାହୁରେ ଛନ୍ଦି ଦେଇଛନ୍ତି, ଇଏ ତ ହେଉଛନ୍ତି ସେ କାଳିଆ ଠାକୁରଙ୍କର ଅନେକ ଯେଉଁ ଯାତ୍ରାର ମହନୀୟ ରୂପ, ଧୀରେ ଧୀରେ ପାଦକୁ ମୁଣ୍ଡନ କରି ବଳିଆର ଭୁଜ ଶଶାଙ୍କ ଧବଳ ନାହିଁ ପଟାନ୍ତର କାମପାଳ ତୋର ନାମ ଅତି ବଳରେ ବୋଲାଉ ତୁହି ବଳରାମ, ନୀଳଗିରି ବାସି ତୁ ଅଟୁ ନୀଳାମ୍ବର କୃତାନ୍ତକ ବୋଲି ତୋତେ କହନ୍ତି ଅମର, ହେ ପ୍ରଭୁ ଏ କ୍ଷେତ୍ରର କ୍ଷେତ୍ରାଧିପତି ଜଗନ୍ନାଥଙ୍କର ଆପଣ ହେଉଛନ୍ତି ଶ୍ରବଣ ଶକ୍ତି, ସମସ୍ତ ପ୍ରାଣୀମାନଙ୍କର ଅଳି ଗୁହାରି ଆପଣ ହିଁ ଶ୍ରବଣ କରିଥାନ୍ତି, ସେଇ ଶ୍ରବଣ କର୍ତ୍ତା ସେ ଆର୍ତ୍ତ ସମସ୍ତ ଦୁଃଖକୁ ହରଣ କରୁଥିବା ହର୍ତ୍ତା ବର୍ତ୍ତମାନ ଯାଉଛନ୍ତି ଚାରମାଳ ଉପରକୁ, ଘଣ୍ଟୁଆମାନେ ମଧ୍ୟ ନାନା ଭଙ୍ଗୀରେ ନାନା ଢଙ୍ଗୀରେ ଘଣ୍ଟ ବଜାଉଛନ୍ତି, ଆଉ ପାଟ ଡର ଧରିଛନ୍ତି ସେବକମାନେ, ଆଉ ଟାହିଆ ମସ୍ତକରେ ଏବେ ମଧ୍ୟ ସୁନ୍ଦର ଭାବରେ ରଙ୍ଗଣୀ ଫୁଲ, ଶ୍ୱେତ ଫୁଲ, ଦୁର୍ବା, ତୁଳସୀ ଏବଂ ବିଭିନ୍ନ ସୋଲରେ ସୁସଜ୍ଜିତ ହୋଇଥିବା ବାଉଁଶ କାଠି ଏବଂ ଯେଉଁ ପାଟରେ ନିର୍ମାଣ କରାଯାଇଥିବା ନିଖୁଣ କଳାକାରର ଯେଉଁ କାର୍ଯ୍ୟର ଯେଉଁ ରୂପ, ସେ ଟାହିଆ ଏବେ ମଧ୍ୟ ପ୍ରଭୁଙ୍କର ମସ୍ତକରେ ରହିଛି, ଆଉ ଅତି ସୁନ୍ଦର ଭାବରେ ପ୍ରଭୁଙ୍କର ସମର୍ପିତ ସେବା କରିବା ପାଇଁ ଆଗଭର ହେଇଛନ୍ତି ସେବକମାନେ, ପାଟ ଧରି ବନ୍ଧା ଯାଇଛି ତାଙ୍କର ଯେଉଁ ସେନାପଟା ବନ୍ଧା ଯାଇଥିଲା, ସେଇ ଯେଉଁ ସେନାପଟାରେ ଯେଉଁ ବଉଳ ଗଛର କାଠ ତାହାରି ଉପରେ ବାନ୍ଧି ଧରିଛନ୍ତି ସେଇ ଦଇତାପତିମାନେ ସେଇ ଡୋରକୁ, ଆଉ ଧୀରେ ଧୀରେ ପ୍ରଭୁ ପାହୁଣ୍ଡ ପହୁଣ୍ଡ ପକେଇ ଯାଉଛନ୍ତି ତାଳଧ୍ୱଜ ରଥକୁ, ଆଉ ମା ସୁଭଦ୍ରା ଯାହାଙ୍କର ଛତ୍ରୀ ହେଉଛି ଲାଲ ଏବଂ ଯେଉଁ ହଳଦିଆ ରଙ୍ଗର ଯେଉଁ ଛତି, ସେଇ ମା ସେ ଛତିର ମାଧ୍ୟମରେ ଆଲଟ ଚାଲିଛି, ଚାମର ଚାଲିଛି, ବାଜା ବାଜୁଛି, ଘଣ୍ଟୁଆମାନଙ୍କର ଘଣ୍ଟର ଘଣ୍ଟ ଘଣ୍ଟ ନାଦ ମଧ୍ୟ ଚାଲିଛି, ସେଇ ନାଦର ତାଳେ ତାଳେ ମା ସୁଭଦ୍ରା ମଧ୍ୟ ନନ୍ଦୀଘୋଷ ରଥର ବାମ ପାର୍ଶ୍ୱ ଦେଇ ଆସିବେ ବର୍ତ୍ତମାନ ପଦ୍ମଧ୍ୱଜ ରଥକୁ, ପଦ୍ମଧ୍ୱଜ ରଥରେ ବିରାଜମାନ କରିବେ, ଆଉ ଏପଟେ ବିଭିନ୍ନ ନୃତ୍ୟ କରୁଛନ୍ତି, ନାନା ରଙ୍ଗର ନୃତ୍ୟ ଅପେକ୍ଷା କରିଥିଲେ ପହଣ୍ଡି ହବ, ସେଇ ନୃତ୍ୟର ତାଳେ ତାଳେ ପ୍ରଭୁଙ୍କୁ ମଧ୍ୟ ତାଙ୍କର ନୃତ୍ୟ ସେବାକୁ ଅର୍ପଣ କରିବେ, କୁନି କୁନି କଳାକାର ମଧ୍ୟ କିଏ ବାହୁକୁ ଅର୍ଦ୍ଧ ବାହୁ କରିଛନ୍ତି, କିଏ ଉର୍ଦ୍ଧ ବାହୁ କରିଛନ୍ତି, କିଏ ସାଷ୍ଟାଙ୍ଗ ପ୍ରଣିପାତ କରୁଛନ୍ତି, କିଏ ଶରଧା ବାଲିରେ ଧୂପଟିଏ ଦେଇ ମଧ୍ୟ ପ୍ରଭୁଙ୍କ ନିକଟରେ ସେବାକୁ ଅର୍ପଣ କରୁଛନ୍ତି, କାଦମ୍ବରୀ ରସକୁ ପାନ କରି ମଦମତ୍ତ ଠାଣିରେ ବଡ଼ ଭାଇ ବଳିଆର ଭୁଜ ବର୍ତ୍ତମାନ ତାଳଧ୍ୱଜ ରଥକୁ ସୁନ୍ଦର ଭାବରେ ଆଗକୁ ଆଗକୁ ବଢ଼ିଯାଉଛନ୍ତି, ତାଳଧ୍ୱଜ ରଥର ସେଇ ମଣ୍ଡପ ଯେଉଁ କାଠ ମଣ୍ଡପ ତାହାକୁ ମଣ୍ଡନ କରିବେ, କୋଳମଣ୍ଡନ କରିବେ, ମା ସୁଭଦ୍ରା ସେପଟେ ଆସି ଯାଉଛନ୍ତି, ନମସ୍ତେ
1: ଡକ୍ଟର ନନ୍ଦୀ, ଗୋଟେ କଥା ଆପଣ ଦେଖନ୍ତୁ, ଆମର ଯେଉଁ ଘଣ୍ଟ ବାଦକ ମାନେ ଘଣ୍ଟ ବାଦନ କରୁଛନ୍ତି ତା ସହିତ ଯେଉଁ ଦଇତାପତି ମାନେ ନେଇକିରି ଯାଉଛନ୍ତି ମହାପ୍ରଭୁଙ୍କୁ, ତାର ଗୋଟେ କୌଶଳ ଅଛି, ଏବଂ ମୁଁ ଦେଖୁଛି ଯେତକ ଦଇତାପତି ନେଇକି ଯାଉଛନ୍ତି ମହାପ୍ରଭୁଙ୍କୁ ସେଥିରୁ କେହି ଗୋଟେ ଦୁର୍ବଳ ପତଳା ନାହାନ୍ତି, ସବୁ ବପୁଷ୍ମାନ ବପୁଷ୍ଠ ବଳଶାଳୀ ସେମାନେ, ଏବଂ ସେମାନେ ମଧ୍ୟ ମହାପ୍ରଭୁଙ୍କର ମୁଁ ଦେଖୁଥିଲି, ମହାପ୍ରଭୁ ଯେତେବେଳେ ଚାରମାଳ ତଳେ ଥିଲେ ତାଙ୍କର ଉଚ୍ଚତା ପାଖାପାଖି 8 ଫୁଟ ଖଣ୍ଡେ ହବ, କାହିଁକି ଜଣେ ଲୋକଠୁ ସେ ଆହୁରି 3 ଫୁଟ ଉପରେ ରହୁଛନ୍ତି, ତେଣୁ 8 ଫୁଟ ଉଚ୍ଚର ଏ ବିଗ୍ରହଙ୍କୁ ନେବା ପାଇଁ ଯେଉଁ ପ୍ରକାର ବଳ, ଯେଉଁ ପ୍ରକାର ସାମର୍ଥ୍ୟ ଦରକାର, ସେ ସାମର୍ଥ୍ୟ ଏବଂ ବଳ ଏ ଦଇତାମାନଙ୍କ ଭିତରେ ଅଛି, ଏବଂ ଏ ଦଇତାମାନଙ୍କ ଭିତରୁ ମଧ୍ୟ ବାଛି ବାଛି ଯେଉଁମାନେ ପାରିବେ ସେ କାମକୁ ସେମାନେ ସେ କ୍ଷେତ୍ରରେ ନିଯୁକ୍ତ ହେଉଛନ୍ତି, ଏଇଟା ଗୋଟେ ବଡ଼ କଥା,
0: ଦେଖନ୍ତୁ ପଛପଟୁ କିଏ ନିଜର ପୃଷ୍ଠଭାଗକୁ ଆଉ ଦେଇଦେଇଛନ୍ତି ପ୍ରଭୁଙ୍କୁ, ଆଉ କେତେ ଜଣ ବ୍ୟକ୍ତି ଯିଏକି ତାଙ୍କର ଯେଉଁ ଡୋରକୁ ମଧ୍ୟ ଧରିଛନ୍ତି ସନ୍ତର୍ପଣରେ, ପୁଣି ପାଠ

0: ଆଗକୁ ଧରିଛନ୍ତି ଆଉ ସୁନ୍ଦର ଭାବରେ ଦେଖନ୍ତୁ ସେ ପାଟ ଡରଟା ଯେତେବେଳେ ପହଣ୍ଡି ହେଉଥିଲା ତାହା ପ୍ରଭୁଙ୍କର ପଛପଟେ ଥିଲା ଏବଂ ସେବକମାନେ ତାକୁ ପଛପଟୁଆ ଟାଣୁଥିଲେ। ଯେତେବେଳେ ଉପରକୁ ଚଢ଼ୁଛନ୍ତି ଚାରମାଳ ସେ ପାଟ ଡରିଟା ବର୍ତ୍ତମାନ ପ୍ରଭୁଙ୍କର ସମ୍ମୁଖ ଭାଗକୁ ଚାଲିଯାଇଛି ଆଉ ସମ୍ମୁଖ ଭାଗରେ ଧରିକି ତାଙ୍କୁ ଭିଡ଼ି ଭିଡ଼ି ନେଉଛନ୍ତି ଅତି ସୁନ୍ଦର ଭାବରେ। ଆଉ ଏପଟେ ମା ଆସୁଛନ୍ତି ତ୍ରାହି ମା ପଦ୍ମପତ୍ରାଖି କାତ୍ୟାୟନି ନମସ୍ତେ ବଳଦେବସ୍ୟ ଭଗିନୀ ସୁଭଦ୍ରା ବରଦାମ ଶିବା ଶିବା ଶକ୍ତିର ସଂଯୋଗକାରିଣୀ ଶକ୍ତି ଯାହାଙ୍କ ବିନା ସଂସାର ସଂସାର ନୁହେଁ। କାରଣ କୁହାଯାଇଛି ଶିବ ଶକ୍ତି ସମାଯୋଗ ପରମାତ୍ମତି ନିଶ୍ଚିତ ବରାମ ଶକ୍ତି ତୁ ସଂଜାତ ଚିତ୍ ଶକ୍ତି ତଦ୍ଭବାମ ଏ ଜଗନ୍ନାଥ
1: ଚାରମାଳ ଉପରେ ଚାରମାଳ ଉପରେ ପହଞ୍ଚିଲେ ବଡ ଠାକୁର ତାହିଆ ଭଙ୍ଗା ହେଲା
0: ବର୍ତ୍ତମାନ ଦେଖନ୍ତୁ ଟିକେ ସୁନ୍ଦର ଭାବରେ ଆଜି ଅତି ଶୃଙ୍ଖଳିତ ଭାବରେ ଶ୍ରୋତାବନ୍ଧୁ ଦେଖୁଛୁ ଆଜିର ଯୋଉ ଯାତ୍ରା ବର୍ତ୍ତମାନ ଅନୁଷ୍ଠିତ ହେଉଛି ଅତ୍ୟନ୍ତ ସୁନ୍ଦର ଭାବରେ। କାରଣ ଏଇ ଯୋଉ ପ୍ରଭୁଙ୍କୁ ଲାଗି ହୋଇଥିବା ପ୍ରତ୍ୟେକଟି ବସ୍ତୁ ଆଜି ମହାପ୍ରସାଦ ପାଲଟି ଯାଇଛନ୍ତି। ପ୍ରଭୁଙ୍କୁ ଯାହା ବସ୍ତ୍ର ହଉ ଫୁଲ ହଉ ଫଳ ହଉ ଏବଂ ନୈବେଦ୍ୟ ସବୁକିଛି ଆଜି ମହାପ୍ରସାଦ ଏ ଶରଧା ବାଲିର ରେଣୁ ରେଣୁ ପ୍ରତ୍ୟେକଟି ବାଲିର ରେଣୁ ମଧ୍ୟ ଆଜି ମହାପ୍ରସାଦ ପାଲଟି ଯାଇଛି ପ୍ରଭୁଙ୍କର ପ୍ରତ୍ୟକ୍ଷ ସାନ୍ନିଧ୍ୟ ପାଇବା ପରେ। ଆଉ ଦେଖନ୍ତୁ ସେ ଚାରମାଳ
1: ଚାରମାଳ ଉପରେ ଠାକୁର ବିଜୟ ହବା ପରେ ତାହିଆଟା ଖୋଲା ହବାର ବିଧି କିନ୍ତୁ ଏ ଯୋଉ ସେବକ ମାନେ ଅଛନ୍ତି ସେମାନେ ଲୋଭରେ ଏବଂ ଅଛି ଲୋକମାନଙ୍କର ମଧ୍ୟ ଯାତ୍ରୀମାନଙ୍କୁ ଭକ୍ତମାନଙ୍କୁ ଦେବେ ଭକ୍ତମାନେ ମଧ୍ୟ ବ୍ୟାକୁଳ ଭାବରେ ତାହିଆରୁ ଖଣ୍ଡେ ନେବା ପାଇଁ ଚାହିଁଥିବେ ତେଣୁ ଚାରମାଳ ନ ଖୋଲିକରି ଯେମିତି ମହାପ୍ରଭୁ ରଥରେ ଯିବେ ରଥ ଭିତରକୁ ଯିବେ ସେତେବେଳେ ତାହିଆକୁ ଭାଙ୍ଗି ସମସ୍ତେ ନେଉଛନ୍ତି ତାହିଆର ଦୁବ ତାହିଆର ତୁଳସୀ ସବୁ ମଧ୍ୟ ଭାଙ୍ଗିବାର ଆମେ ଦେଖିପାରୁଛେ।
0: ଆଜ୍ଞା ବର୍ତ୍ତମାନ ସୁନ୍ଦର ଭାବରେ ଖୋଲା ଯାଉଛି ମଧ୍ୟ ଫିଟଉଛନ୍ତି ସେ ଗଣ୍ଠିକି କାରଣ ଅତ୍ୟନ୍ତ ମଜବୁତ ଭାବରେ ବନ୍ଧା ଯାଇଛି ଚାରମାଳ ଉପରେ ଯୋଉ ଚଢ଼ୁଛନ୍ତି ପ୍ରଭୁ ସେ ତାହିଆ ଯୋଉ ତାହିଆ ରାଘବ ଦାସ ପ୍ରଦତ୍ତ ତାହିଆ ଯୋଉ ରାଘବ ଦାସ ରଘୁଅରହତ ସମ୍ପ୍ରଦାୟ ରାଘବ ଦାସ ମଠରେ ଦିନେ ଅତୀତରେ ନରେନ୍ଦ୍ର ସମୟରେ ଚନ୍ଦନ ଚାପ ଯେତେବେଳେ ଅନୁଷ୍ଠିତ ହେଉଥିଲା ସେହି ସମୟରେ ମଦନ ମୋହନଙ୍କର ଯୋଉ ବିଗ୍ରହ ଯେତେବେଳେ ନରେନ୍ଦ୍ରର ଜଳରେ ମାନେ ପଡ଼ିଯାଇଥିଲା ବର୍ଷା କାଳ ଯେତେବେଳେ ଝଡ଼ ତୋଫାନ ହେଇଥିଲା ସେହି ସମୟରେ ଏ ରାଘବ ଦାସ ମଠ ମଦନ ମୋହନଙ୍କର ମୂଳ ବିଗ୍ରହ ସ୍ୱରୂପ ତାଙ୍କର ମଠରେ ଥିବା ବିଗ୍ରହକୁ ମନ୍ଦିରକୁ ପ୍ରଦାନ କରିଥିଲେ ଏବଂ ସେବେଠାରୁ ପ୍ରଭୁଙ୍କର ଏହି ସେବା ନିମନ୍ତେ ରାଘବ ଦାସ ମଠକୁ ସନନ୍ଦ ବା ସ୍ୱୀକୃତି ମିଳିଛି। ସେହି ସ୍ୱୀକୃତି ଅନୁସାରେ ଆଜି ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ରାଘବ ଦାସର ମଠର ତାହିଆ ପ୍ରଭୁଙ୍କୁ ଲାଗି ହେଉଛି ଯେଉଁ ତାହିଆ ଅତ୍ୟନ୍ତ ସୁନ୍ଦର ଭାବରେ ନିଷ୍ଠାର ସହିତ ଏବଂ ଯେଉଁଠିକି ଆଜି କରିଛନ୍ତି ସେ ରାଘବ ଦାସ ମଠ ତାହିଆ ବର୍ତ୍ତମାନ ପ୍ରଭୁଙ୍କର ମସ୍ତକରୁ ଓଲାରି ହେଉଛନ୍ତି ବା ପଢ଼ାଯାଉଛି। ଆଉ ଏପଟେ ଆମେ ମଧ୍ୟ ଦେଖୁଛୁ ଚାରମାଳ ଉପରେ ବିଭିନ୍ନ ମଠର ସମ୍ପ୍ରଦାୟ ଉତ୍ତର ପାର୍ଶ୍ୱ ମଠ ରାଧାବଲ୍ଲଭ ମଠ ଏବଂ ଏକ ସହିତ ଅନେକ ମଠର ମହନ୍ତମାନେ ଚାମର ସେବା କରୁଛନ୍ତି। ଆଉ ଏପଟେ ଆସୁଛନ୍ତି ମା ଜଗଜ୍ଜନନୀ ଅପେକ୍ଷା କରିଛନ୍ତି କିଛି ସମୟ ସେଠି ନେଇଛନ୍ତି ବିଶ୍ରାମ ନେଇଛନ୍ତି ମାତାଙ୍କୁ କୋଳରେ କିପରି ଭାବରେ କୋଳାଗ୍ରତ କରିଛନ୍ତି ପୁତ୍ରମାନେ ଆଉ ଘଣ୍ଟୁଆ ମାନଙ୍କର ଘଣ୍ଟ ସୁଭଦ୍ରା ମାଙ୍କର ରଥର ଘଣ୍ଟୁଆ ଏବଂ ବଳଭଦ୍ରଙ୍କ ରଥର ଘଣ୍ଟୁଆ ଏକକାଳୀନ ସୁନ୍ଦର ଭାବରେ ଏକତାଳ ତ୍ରିତାଳ ଭାବରେ ଯେଉଁ ଘଣ୍ଟ ବଜାଉଛନ୍ତି ଦେଖନ୍ତୁ ଏ ଚମତ୍କାର ଘଣ୍ଟୁଆର ଯେଉଁ ଘଣ୍ଟ ନାଦ ସମଗ୍ର ବିଶ୍ୱରେ ଯେମିତି ଆଜି ରଥଯାତ୍ରା ବିରଳ ସେହିପରି ଭାବରେ ଏ ଘଣ୍ଟୁଆଙ୍କର ଯେଉଁ ଘଣ୍ଟ ବାଦନ ତାହା ମଧ୍ୟ ସମଗ୍ର ବିଶ୍ୱରେ ବିରଳ ଏଭଳି ପରମ୍ପରା ନୀତି କେଉଁଠି ନାହିଁ। ସେଇଥିପାଇଁ ଆଜି ଓଡ଼ିଆ ଜାତି ଗର୍ବିତ ଓଡ଼ିଆ ଜାତିର ଅସ୍ମିତା ଓଡ଼ିଆ ଜାତିର ଇତିହାସ ସାଂସ୍କୃତିକ ସାମାଜିକ ଚାଲିଚଳନ ଯଦି ଥାଏ ତାହା ହେଉଛି ଜଗନ୍ନାଥଙ୍କର ସ୍ୱରୂପ ସେଇ ପ୍ରଭୁଙ୍କର ଲୀଳାରେ ଆମେ ମଧ୍ୟ ସମସ୍ତେ ଆଜି ଏକାଠି ହେଇଯାଇଛେ। ଶରଧା ବାଲିରେ ଯେଉଁ ଛାତ ଗୁଡ଼ିକ ରହିଛି ଆମେ ମଧ୍ୟ ଦେଖିପାରୁଛୁ ଶ୍ରୋତାମାନ ବନ୍ଧୁ ସେଠି ମଧ୍ୟ ବହୁତ ଭକ୍ତ ସେଇଠାରୁ ଅବଲୋକନ କରୁଛନ୍ତି ପ୍ରଭୁଙ୍କର ଏ ଦୃଶ୍ୟକୁ କାରଣ ଏ ସୁନ୍ଦର ଦୃଶ୍ୟ ଦେଖିବାକୁ ତାହା ବିରଳ। ଆଉ ମା ସୁଭଦ୍ରା ବର୍ତ୍ତମାନ ଦେଖନ୍ତୁ ଆସୁଛନ୍ତି ସିଏ ମଧ୍ୟ ସୁଦର୍ଶନ ମହାପ୍ରଭୁ ଯେମିତି ଗୋଟିଏ ପରିକ୍ରମା କରିଥିଲେ ତିନି କୋଟି ରଥକୁ ଆଜି ଠିକ୍ ସେହିପରି ଜଗଜ୍ଜନନୀ ମା ସୁଭଦ୍ରାଙ୍କର ରଥ ଆଜି ତିନି କୋଟି ରଥକୁ ମା ଦେବୀ ସୁଭଦ୍ରାଙ୍କର ବିଗ୍ରହ ସ୍କନ୍ଦା

0: ମା ତିନି ଗୋଟି ରଥକୁ ପରିକ୍ରମା କରିବେ। ତାପରେ ସୁଭଦ୍ରାଙ୍କର ଯେଉଁ ପଦ୍ମଧ୍ୱଜ ରଥକୁ ମା ଚଢ଼ିବେ ଚାରମାଳ ଦେଇ। ସେଥିପାଇଁ ଭକ୍ତମାନଙ୍କ ମନ ଭିତରେ ଅପୂର୍ବ ଆନନ୍ଦ, କିଏ ଛୁଇଁ ଦେଉଛନ୍ତି, କିଏ ଆଲୋଡ ପକାଉଛନ୍ତି, କିଏ ଚାବର ପକାଉଛନ୍ତି। ମା ଏଇଠାରେ ଦଣ୍ଡାମାନ ନେଇଛନ୍ତି। ମା ରଥ ଯେଉଁ ପଦ୍ମଧ୍ୱଜ ରଥ, ଲାଲ ଏବଂ କଳା ରଙ୍ଗର ଯେଉଁ ରଥ, ସେଇଠି ଯେଉଁ ରହିଛି ପଦ୍ମଧ୍ୱଜ ରଥ, ତାରି ଉପରକୁ ମା ଚଢ଼ିଯେବେ। ଭକ୍ତମାନଙ୍କ ଭିତରେ ଅନେକ ଆନନ୍ଦ, ଅନେକ ସେଇ ଶାନ୍ତି ମୈତ୍ରୀ ପ୍ରୀତିର ବାର୍ତ୍ତା ନେଇ ମା ଯୋଗ ମାୟା ସାକ୍ଷାତ ଯୋଗ ସ୍ୱରୂପା ପ୍ରକୃତି ଆଉ ପୁରୁଷ ସହିତ ଯିଏ ମିଳନ କରାଇଥାନ୍ତି। ଆଜିର ଯାତ୍ରାରେ ଯେଉଁ ବିଶ୍ୱାସ ଆଉ ଭାବ ସହିତ, ବିଶ୍ୱାସ ହେଉଛି ବଳଭଦ୍ରଙ୍କ ରଥ, ଭାବ ହେଉଛନ୍ତି ଜଗନ୍ନାଥଙ୍କ ରଥ। ବିଶ୍ୱାସ ସହିତ ଭାବକୁ ମିଳିତ କରିବାକୁ ହେଲେ ଆମ ଭିତରେ ଗୋଟେ ଚେତନାର ଶକ୍ତି ଦରକାର। ଯେଉଁ ଚେତନାର ଶକ୍ତି ହଉର ସ୍ୱରୂପିଣୀ ହେଉଛନ୍ତି ମା ଜଗଜ୍ଜନନୀ ସାକ୍ଷାତ ସୁଭଦ୍ରା। ସେଇ ସୁଭଦ୍ରା ମା ଏଇଠାରେ ବର୍ତ୍ତମାନ ଦଣ୍ଡାମାନ ହୋଇଛନ୍ତି, ତାଙ୍କୁ କଳାକୃତ କରିଛନ୍ତି ବୈତାପତି ସେବକମାନେ।
1: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
2: ହଁ, ଏ ମତେ ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
3: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
2: ଡିଜାଇନ୍ ନୂଆ ଅଛି, ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
3: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍। ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
4: ବର୍ତ୍ତମାନ ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ କରୁଅଛି।
5: ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ରାଶି 10,000 ଟଙ୍କା ପରିବର୍ତ୍ତେ 12,000 ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିର ଉନ୍ନତି ନିମନ୍ତେ ବିନିଯୋଗ କରିଥାନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସୁବିଧା 1 April 2025 ଲାଗୁ କରାଯାଇଛି।
4: ଏହି ଯୋଜନା ଅଧୀନରେ ମିଳୁଥିବା ସୁବିଧାଗୁଡ଼ିକ ହେଉଛି କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 12,000 ଟଙ୍କା ପାଇବେ।
5: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 10,000 ଟଙ୍କା ପାଇବେ।
4: ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମ୍ପ୍ରଦାୟର ମହିଳାମାନଙ୍କୁ ତୃତୀୟ ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଟଙ୍କା ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
5: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
4: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟ୍ WCD.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଜାରି।
6: ସମୃଦ୍ଧ ପରମ୍ପରା, ସଶକ୍ତ ଭବିଷ୍ୟତ, ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ଓ ସୁନାବେଶ ଅବସରରେ ନାଲ୍କୋ ପକ୍ଷରୁ ଭକ୍ତିଭରା ଅଭିନନ୍ଦନ।
7: ଡାଇରିଆ ନିରାକରଣ ପାଇଁ କେତୋଟି ସାଧାରଣ ସତର୍କତା।
4: ଅଧ ଘଣ୍ଟାଏ ଫୁଟାଯାଇ ଥଣ୍ଡା କରାଯାଇଥିବା ପାଣି କିମ୍ବା 1 liter ପାଣିରେ ଗୋଟିଏ ହାଲୋଜେନ୍ ବଟିକା ପକାଇ ଅଧ ଘଣ୍ଟା ପରେ ପିଇବା ପାଇଁ ବ୍ୟବହାର କରନ୍ତୁ।
7: ଖାଦ୍ୟ ପ୍ରସ୍ତୁତି ପୂର୍ବରୁ, ଖାଇବା ପୂର୍ବରୁ ଓ ଶୌଚ ହେବା ପରେ ସାବୁନରେ ଭଲ ଭାବେ ହାତ ଧୁଅନ୍ତୁ।
4: କାହାର ଝାଡ଼ା କିମ୍ବା ବାନ୍ତି ଲକ୍ଷଣ ଦେଖାଦେଲେ ତୁରନ୍ତ ORS ଦ୍ରବଣ ପିଆନ୍ତୁ ଓ ଡାକ୍ତରଖାନା ନିଅନ୍ତୁ। ବିଳମ୍ବ କଲେ ବିପଦ ଅଛି।
7: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
0: ଜୟ ଜଗନ୍ନାଥ। ଆମେ ବର୍ତ୍ତମାନ ଦେଖିପାରୁଛୁ ମା ଜଗଜ୍ଜନନୀ ଦେବୀ ସୁଭଦ୍ରା ବର୍ତ୍ତମାନ ବଳଭାଇ ବଳଭଦ୍ରଙ୍କର ତାଳଧ୍ୱଜ ରଥର ପଶ୍ଚାତ ପଟେ ଦଣ୍ଡାମାନ କରିଛନ୍ତି। ପୁଣି ଆସିବେ ନନ୍ଦିଘୋଷ ରଥ ଦେଇ ସେଇ ଦର୍ପଦଳ ରଥ ବା ପଦ୍ମଧ୍ୱଜର ରଥରେ ବିରାଜମାନ କରିବେ ବଳଭଦ୍ର ଜଗନ୍ନାଥ ସୁଭଦ୍ରାଜ ସୁଦର୍ଶନ ଦାରୁ ବ୍ରହ୍ମ ସ୍ୱରୂପାୟ ଚତୁର୍ଥା ମୂର୍ତ୍ତୟ ନମ ଜକାରସ୍ତୁ ଜଗନ୍ନାଥ ଗକାର ବଳଦେବ କହ ଭଦ୍ରା ନକାର ଭାବେନ ଥକାରଶ୍ଚ ସୁଦର୍ଶନ। ସୁଦର୍ଶନ ମହାପ୍ରଭୁ ଆସିସାରିଲେଣି, ସୁଭଦ୍ରାଙ୍କ ରଥରେ ଦଣ୍ଡାମାନ ହୋଇସାରିଲେଣି। ଆଉ ମା ସୁଭଦ୍ରା ଯିଏ ବର୍ତ୍ତମାନ ସ୍କନ୍ଧାରୂଢ଼ ହୋଇ ମାଙ୍କୁ ପୁତ୍ରମାନେ କିପରି ଭାବରେ କଳାକୃତ କରି ନେଉଛନ୍ତି ସାରା ବିଶ୍ୱରେ, ଇଏ ହେଉଛି ବିରଳ ଯେଉଁ ଦୃଶ୍ୟ। ଜନନୀ ଜନ୍ମଭୂମି ସ୍ୱର୍ଗାଦପି କରିଅସି, ମାଙ୍କୁ କଳାକୃତ କର, ମାଙ୍କୁ ଆପଣେଇ ନିଅ। ମା ହେଉଛନ୍ତି ସଂସାରର ସବୁଠାରୁ ଶ୍ରେଷ୍ଠ। ଆଜି ଆମେ ଏତେ ମାନବ ଶିକ୍ଷା ପାଉଛେ, ତଥାପି ଏ ମଣିଷ ଆଜି ଆମେ ବାର୍ଦ୍ଧକ୍ୟ ଅବସ୍ଥାରେ ମାତା ପିତାଙ୍କୁ ନେଇ ବୃଦ୍ଧାଶ୍ରମରେ ଛାଡ଼ି ଦଉଛେ।

0: ଏ ସଂସ୍କୃତି ଆମ ସଂସ୍କୃତି ନୁହେଁ, ଏ ସଂସ୍କୃତି ହଉଛି ବିଶ୍ୱ ସଂସ୍କୃତି, ଯେଉଁ ସଂସ୍କୃତିରେ ଜଗନ୍ନାଥ ଶିଖଉଛନ୍ତି ମଣିଷକୁ ମାନବ ବୋଧକୁ ଶିକ୍ଷା ଦଉଛନ୍ତି। ସେ ମାତୃଭୂମି, ମାତୃଭୂମିର ସେଇ ପ୍ରେମ ମାଙ୍କ ପାଖକୁ ତମେ ବର୍ଷକରେ ଥରେ ଆସୁଛନ୍ତି, ତୁମେ ମଧ୍ୟ ମାଙ୍କ ନିକଟକୁ ଆସ। ମାଙ୍କର ସେଇ ଯେଉଁ ଯାତ୍ରା, ଇଏ ହଉଛି ପରମ ପାବନ ଯାତ୍ରା, ଯୋଉ ଯାତ୍ରାରେ ନିଜେ ଜଗଜ୍ଜନନୀ ଆସିଛନ୍ତି ବିଶ୍ୱାସର ପ୍ରତୀକ ବଳଭାଇ ବଳଭଦ୍ରଙ୍କ ରଥ। ଆଉ ଯୋଗ ମାୟା ଯାହାଙ୍କୁ ମଧ୍ୟ କୁହାଯାଇଥାଏ, ଆମେ କହୁ ସେ ହଉଛି ବିଶ୍ୱର୍ଗା ଆତ୍ମ, କାହିଁକି ନା ସେ ସବୁ ସଂସାରକୁ ଯୋଡୁଛନ୍ତି। ମାୟା ବିହୀନ ସଂସାର, ଯୋଉ ମାୟା କେବଳ ପ୍ରଭୁଙ୍କ ନିକଟରେ ଦିଅ, ବିଲୀନ ହେଇଯା, ତାଙ୍କ ନିକଟରେ ସମର୍ପିତ ଭାବ ହେଇଯା, ଯୋ ଭାବର ଠାକୁର, କାରଣ ନୋହିବେ ସର୍ବଜ୍ଞ କିମ୍ବା ବ୍ରହ୍ମ ପରିବାର, ଯୋଉଠି ଜାଣିଲେ ନିଶ୍ଚୟ ପ୍ରଭୁ ଦକ୍ଷିଣ କୁଞ୍ଜର, ପୂର୍ବଜରେ ପୂର୍ବ ଗଛ ଭାବ ଉପଜାଇ ଭଣ୍ଡି ବିଜେ କଲେ ପ୍ରଭୁ ଝୁଲି ଝୁଲି ଝୁଲାଇ ଝୁଲାଇ। ଏ ପ୍ରଭୁ ଆସୁଛନ୍ତି ନିଜେ ଝୁଲି ଝୁଲି ଆମ ହୃଦୟ ଭିତରେ, ସେ ଭାବନାକୁ ଜାଗ୍ରତ କରି ଯୋଉ ଭାବ ଆଜି ଭକ୍ତ ଆଉ ଭଗବାନଙ୍କ ସହିତ ମିଳିବାରେ ଆମେ ଶ୍ରଦ୍ଧା ବାଲିରେ ଦେଖିପାରୁଛୁ। ଅନେକ ଶ୍ରଦ୍ଧାଳୁ ବର୍ତ୍ତମାନ ଯୋଉମାନେ ସମସ୍ତେ ବସି ଯାଇଥିଲେ, ତାଙ୍କ ଭିତରର ସେଇ ଭାବଟା ଏତେ ଜାଗ୍ରତ ହେଇଯାଇଛି, ସମସ୍ତେ ଦଣ୍ଡାମାନ ହେଇଯାଇଛନ୍ତି। ହରିବୋଲ ହୁଳହୁଳି ଜୟ ଜୟ ଗାନରେ ଏ ଶ୍ରଦ୍ଧା ବାଲି ପ୍ରକମ୍ପିତ ହେଉଛି। ତେବେ ଏଇ ଶ୍ରଦ୍ଧା ବାଲିର ଏଇ ଦୃଶ୍ୟ ସହିତ ଆଜି ଗୁଣ୍ଡିଚା ମଣ୍ଡପ ଠାରୁ ଯୋଉ ସିଂହଦ୍ୱାରର ଦୃଶ୍ୟ ଆମେ ମାନେ ଦେଖିପାରୁଛୁ, ଯାହା ଦେଖିପାରୁନାହୁଁ। ଆମର ଆଉ ଗୋଟେ ଦ୍ୱିତୀୟ କେନ୍ଦ୍ର ଅଛି ଯୋଉ ବଡ଼ସଂଘଟାରେ, ସେ ବଡ଼ସଂଘ ଠାରୁ ଏ ଯୋଉ ବଡ଼ଦାଣ୍ଡର ଯୋଉ ପ୍ରଶସ୍ତ ଭୂମି 3 କିଲୋମିଟର ବ୍ୟାପ୍ତ, ତାହାକୁ ଆମେ ତାଙ୍କ ଠାରୁ ଶ୍ରବଣ କରିବା, ନେଇଯାଉଛୁ ଦ୍ୱିତୀୟ କେନ୍ଦ୍ରକୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଧନ୍ୟବାଦ। ସୁନ୍ଦର ଭାବରେ ଆଲୋଚନା କରୁଥିଲେ କଲ୍ୟାଣୀ, ଯେ ବର୍ତ୍ତମାନ ଜଗତ ଜନନୀ କୃପାମୟୀ ମା ସୁଭଦ୍ରା ଠାକୁରାଣୀ ବର୍ତ୍ତମାନ ଯାଉଛନ୍ତି ତାଙ୍କ ରଥକୁ, ଦର୍ପଦଳନ ରଥ, ଦେବଦଳନ ରଥକୁ, ଏବଂ ଏ ରଥ ସୁସଜ୍ଜିତ ହେଇକି ଅପେକ୍ଷା କରିଥିଲେ ଯେ କେତେବେଳେ ମା ଆସିବେ। ମା ବର୍ତ୍ତମାନ ଯାଉଛନ୍ତି ସେଇ ଦର୍ପଦଳନ ରଥକୁ, ଏବଂ ତା ଆଗରୁ ଆୟୁଧ ପୁରୁଷ ଚକ୍ରରାଜ ସୁଦର୍ଶନ ମହାପ୍ରଭୁ, ଯିଏକି ବ୍ରହ୍ମାଣ୍ଡନାଥ ବ୍ରହ୍ମାଣ୍ଡ ନାୟକ ଜଗନ୍ନାଥଙ୍କର ବାମ ପଟରେ ଶୋଭା ପାଉଥିବା, ଯୋଉ ବର୍ତ୍ତମାନ ଯୋଉ ପ୍ରକାରର ଆପଣ ଦେଖୁଛନ୍ତି ପହଣ୍ଡିର ଦୃଶ୍ୟ, ବର୍ତ୍ତମାନ ଆମେ ଯୋଉଠୁ ଅଛୁ ବର୍ତ୍ତମାନ ଭକ୍ତ ଶାଳବେଗଙ୍କର ସମାଧି, ଏବଂ ଏପଟରେ ଅର୍ଦ୍ଧଶୋଷଣୀ ମା ମାଉସୀ ମା ମନ୍ଦିର, ଏଇ ମଝିରେ ଆମେ ଦେଖୁଛୁ ଧୀରେ ଧୀରେ ଗହଳି ବଢିବାରେ ଲାଗିଛି ଧୀରେ ଧୀରେ, ଏବଂ ତାଙ୍କର ମେହେନା ଯାଇସାରିଲାଣି। ଆପଣମାନେ ଶୁଣି ଖୁସି ହେବେ ଯିଏକି ଓଡ଼ିଆ ଜାତିର ମୌଢ଼ମଣି ଗଜପତି ମହାରାଜ ଚତୁର୍ଥ ଦିବ୍ୟ ସିଂହ ଦେବ, ଯିଏ ବର୍ତ୍ତମାନ ପୁରୀର ଗଜପତି ଅଛନ୍ତି, ତାଙ୍କର ମେହେନାକୁ ସେମାନେ ନେଇସାରିଲେଣି। ବର୍ତ୍ତମାନ ବଳଗଣ୍ଡି ପାଖରେ ତାଙ୍କର ବଡ଼ଶଙ୍କ ପାଖରେ ତାଙ୍କର ମେହେନାକୁ ରଖିବେ, ଏବଂ ଗଜପତି ମହାରାଜ କାର୍ରେ ଆସିବେ ସେଇ ସେଇ ପର୍ଯ୍ୟନ୍ତ, ଏବଂ ସେଇଠୁ ଦାମଜାନରେ ଯିବେ ଶରଧା ବାଲିକୁ। ତେଣୁ ବର୍ତ୍ତମାନ ଧୀରେ ଧୀରେ ଗହଳି ଲାଗିଛି, ବର୍ତ୍ତମାନ ପାଗ ଯଦିଓ ତୀବ୍ର ନାହିଁ, କିନ୍ତୁ ଲୋକଙ୍କ ଭିତରେ ଯୋଉ ଆଗ୍ରହ, ଯୋଉ ଉତ୍ସାହ, ସେ ଉତ୍ସାହରୁ ଜଣାପଡୁଛି ଯାଉଛନ୍ତି ଆସୁଛନ୍ତି, ଲୋକ ଧାଡ଼ି ବାନ୍ଧିକିରି ଯାଉଛନ୍ତି, ପୁଣି ଏପଟକୁ ଯାଉଛନ୍ତି, ସେପଟରୁ ଏପଟକୁ ଆସୁଛନ୍ତି। ଏ ଗହଳି ଚହଳି ଲାଗିଛି, ଏ ଗହଳି ଚହଳି ଲାଗିବା ପାଇଁ ମହାପ୍ରଭୁଙ୍କର କୃପା ରହିଛି, କାରଣ ବର୍ତ୍ତମାନ ଆପଣଙ୍କର ଅଗ୍ନିଶମ ଭାଇମାନେ ବର୍ତ୍ତମାନ ପ୍ରସ୍ତୁତ ହେଇଗଲେଣି ଜଳସିଞ୍ଚନ କରିବା ପାଇଁ, କାରଣ ସେମାନେ ତାଙ୍କର ଦାୟିତ୍ୱ ନିର୍ବାହ କରୁଛନ୍ତି। ଏଠି ସମସ୍ତେ ସମସ୍ତଙ୍କର ଦାୟିତ୍ୱ ନିର୍ବାହ କରୁଛନ୍ତି। ଇଏ ହେଉଛି ଗୋଟେ ସାମୂହିକ କାର୍ଯ୍ୟ, ଇଏ ମହୋତ୍ସବ, ଇଏ ରଥଯାତ୍ରାର ମହୋତ୍ସବ, ଗୁଣ୍ଡିଚା ଯାତ୍ରାର ମହୋତ୍ସବ, ପତିତ ପାବନ ଯାତ୍ରାର ମହୋତ୍ସବ ଏଭଳି ଭାବରେ ଚାଲିଛି। ଏହାକୁ ନ ଦେଖିଲେ କେହି ଜାଣିପାରିବ ନାହିଁ, ଉପଲବ୍ଧି କରିପାରିବ ନାହିଁ। ଯାହା ଧୀରେ ଧୀରେ ବଡ଼ଦାଣ୍ଡ ଭାବ ସମୁଦ୍ର, ଜନସମୁଦ୍ର ବୋଲି ମୁଁ କହିବି ନାହିଁ, ଭାବ ସମୁଦ୍ରରେ ସମସ୍ତେ ଆଜି ଉପଟୁକ ହେଉଛନ୍ତି ସେଇ ଗୋଟିଏ ଜଗତନାଥ ଜଗନ୍ନାଥଙ୍କର କୃପା ପାଇବା, ଆଶିଷ ପାଇବା, ଏହି ଲକ୍ଷ୍ୟ ନେଇକିରି ସମସ୍ତେ ଆଜି ଧୀରେ ଧୀରେ ବଡ଼ଦାଣ୍ଡରେ ପରିବାର ଧରିକିରି ଆସୁଛନ୍ତି। କାରଣ ଆଜି ଛାଡ଼ିଦେଲେ, ଏବଂ ଆଜି ଛାଡ଼ିଦେଲେ ଆଉ ନାହିଁ ପୁଣି ଆର ବର୍ଷକୁ, ପାଗ ମଧ୍ୟ ଅନୁକୂଳ ଅଛି, ବର୍ଷା ନାହିଁ, ସମସ୍ତେ ନିଜ ନିଜ ସାଧନରେ ଆସିଛନ୍ତି। ବଡ଼ଦାଣ୍ଡ

0: ଗଣଦାଣ୍ଡରେ ପାଦ ଥାପି ଦେଲେ ଅନୁଭବ କରିପାରିବେ। ବର୍ତ୍ତମାନ ପୁଲିସ ଭାଇମାନେ ବର୍ତ୍ତମାନ ଧାଡ଼ିରେ ଯାଉଛନ୍ତି ତାଙ୍କର କର୍ତ୍ତବ୍ୟ ସ୍ଥଳକୁ, ଗନ୍ତବ୍ୟ ସ୍ଥଳକୁ। ଏଠି ସମସ୍ତେ ସମସ୍ତଙ୍କର ଦାୟିତ୍ୱ ଠିକ ଭାବରେ ନିର୍ବାହ କରୁଛନ୍ତି, କାରଣ ସେ ପରା ଜଗତନାଥ, ଶ୍ରୀ ଜଗନ୍ନାଥ, ସେ ପରମ ବ୍ରହ୍ମ, ସେ ପରମାତ୍ମା, ସେ ନିର୍ବିକାର ଏବଂ ସର୍ବଧର୍ମ ସମନ୍ୱୟର ପୀଠସ୍ଥଳୀ ହେଉଛି ଏହି ଶ୍ରୀକ୍ଷେତ୍ର। ଜନମାନସରେ ଜଗନ୍ନାଥ ଧର୍ମ, ଜଗନ୍ନାଥ ସଂସ୍କୃତି ସମସ୍ତଙ୍କୁ ଆପଣେଇ ନେଇଛି, ସମସ୍ତଙ୍କୁ ନିଜର କରି ନେଇଛି। ଏବଂ ଏହି ଜଗନ୍ନାଥ ମହାପ୍ରଭୁଙ୍କୁ ଯେତେବେଳେ ଆମେ ଦେଖୁ ଯେ ଜଣେ ସବର ଦେବତା, ଦାରୁ ଦେବତା, ଏବଂ ଦାରୁ ମୂର୍ତ୍ତିରେ ଯେତେବେଳେ ମହାପ୍ରଭୁ ସମଗ୍ର ବିଶ୍ୱକୁ ଦର୍ଶନ ଦେଉଛନ୍ତି, ସମଗ୍ର ମାନବ ଜାତିକୁ ଜ୍ଞାନ ଦେଉଛନ୍ତି, ପ୍ରଜ୍ଞା ଦେଉଛନ୍ତି, ବିଚାର ଦେଉଛନ୍ତି, ଏବଂ ସେଭଳି ଦେବତାଙ୍କୁ ଦେଖିବା ପାଇଁ ସମସ୍ତଙ୍କ ଭିତରେ ଉତ୍ସୁକତା, ସମସ୍ତଙ୍କ ଭିତରେ ଆଗ୍ରହ। କାରଣ ବିଭିନ୍ନ ଜାତି, ବର୍ଣ୍ଣ, ଧର୍ମ, ସମ୍ପ୍ରଦାୟର ନିର୍ବିଶେଷରେ ମହାପ୍ରଭୁ ଏକମାତ୍ର ହେଉଛନ୍ତି ସତ୍ୟ ସନାତନ ପରମ ବ୍ରହ୍ମ, ଦାରୁ ବ୍ରହ୍ମ। ଏହି ଦାରୁ ବ୍ରହ୍ମଙ୍କର ପାବନ ଯାତ୍ରାକୁ, ଗୁଣ୍ଡିଚା ଯାତ୍ରାକୁ, ବାହୁଡ଼ ଯାତ୍ରାକୁ ବର୍ତ୍ତମାନ ଆଗେଇ ନେବା ପାଇଁ ମୁଁ ବର୍ତ୍ତମାନ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଯେ ଜଗତ ଅଛି ଛନ୍ଦି ଭକ୍ତ ପାରେ ମୋତେ ବାନ୍ଧି।
2: ବାସ୍ତବରେ ଭକ୍ତ ଭଗବାନଙ୍କୁ କେମିତି ତାର ବାନ୍ଧିବା ପାଇଁ ପ୍ରଚେଷ୍ଟା କରୁଛି ଭକ୍ତି ବଳରେ। ଏତେ ବଡ଼ ମହାପ୍ରଭୁ ଯେ ସହସ୍ର ଶୀର୍ଷା ପୁରୁଷ ଯାହାଙ୍କୁ ନମସ୍ତୁ ଅନନ୍ତାୟ ସହସ୍ର ମୂର୍ତ୍ତୟେ ବୋଲି ଆମ ଶାସ୍ତ୍ର ବର୍ଣ୍ଣନା କରିଛନ୍ତି, ଆଉ ତାଙ୍କୁ ବାନ୍ଧିବା ପାଇଁ ଗୋଟେ ମଣିଷର କିପରି ସେ ପ୍ରଚେଷ୍ଟା କରିପାରିବ, କେବଳ ଭାବରେ ଭକ୍ତିରେ ସେ ମହାପ୍ରଭୁଙ୍କୁ ବନ୍ଧନ କରିପାରୁଛି ତା ନିକଟରେ, ତା ଘରେ, ତା ହୃଦୟରେ। ତେଣୁ ହୃଦୟ ସିଂହାସନରେ ମହାପ୍ରଭୁଙ୍କୁ ବସି ସେ ପୂଜା କରିବାର, ଶ୍ରୋତା ବନ୍ଧୁ ଆମର ଏଇ ଯେଉଁ ଦ୍ୱିତୀୟ କେନ୍ଦ୍ରର ବାମ ପାର୍ଶ୍ୱରେ କେବଳ ଆମେ ଯେଉଁମାନେ ଆମକୁ ଭଗବାନ ଯେଉଁ ସକ୍ଷମ ରଖିଛନ୍ତି, ହାତ ପାଦ ସବୁ ସକ୍ଷମ ରହିଛି ଏ କ୍ଷେତ୍ରକୁ ଆସିବା ପାଇଁ, ଆମେ କେବଳ ମହାପ୍ରଭୁଙ୍କୁ ଦର୍ଶନ କରୁଛୁ ତାହା ନୁହେଁ। ଆମ କେନ୍ଦ୍ରର ପାର୍ଶ୍ୱରେ ଏକ ଦିବ୍ୟାଙ୍ଗ ଅବସ୍ଥା କରାଯାଇଛି, ଯେଉଁ ବ୍ୟବସ୍ଥିତି କରାଯାଇଛି ସରକାରଙ୍କ ତରଫରୁ, ସେଠାରେ ସେମାନେ ଆସି ବସି ସୁନ୍ଦର ଭାବରେ ବଡ଼ ଠାକୁରଙ୍କର ଏ ଦିବ୍ୟ ରଥ ଟଣା ଏବଂ ଭକ୍ତମାନଙ୍କର ପରିବେଶ, ଏ ଆନନ୍ଦମୟ ବାହୁଡ଼ା ଯାତ୍ରାର ପରିସ୍ଥିତି, ପରିବେଶକୁ, ଭକ୍ତିଭରା ପରିବେଶକୁ ସେମାନେ ଗ୍ରହଣ କରିପାରିବେ, ଦେଖିପାରିବେ। ତେଣୁ ମହାପ୍ରଭୁ କେଉଁଠି ନା କେଉଁଠି କାହାରି ହୃଦୟରେ ବସି ସମସ୍ତଙ୍କୁ ଉଦ୍ଧାର କରିବାର, ଭାବରେ ବାନ୍ଧିବାର ମହାପ୍ରଭୁ ନିଜେ ପ୍ରଚେଷ୍ଟା କରିଛନ୍ତି। ତେଣୁ ଦିବ୍ୟାଙ୍ଗମାନେ ଆସି ମହାପ୍ରଭୁଙ୍କର ବଡ଼ଦାଣ୍ଡର ଏଇ ଯେଉଁ ପାର୍ଶ୍ୱରେ ରହି ସେମାନେ ଦର୍ଶନ କରୁଛନ୍ତି। ଏପଟରେ ଅଗ୍ନିଶମ ବାହିନୀ ଜଳସିଞ୍ଚନ କରୁଛନ୍ତି, କାହିଁକିନା ପାଗ ଟିକିଏ ପରିବର୍ତ୍ତନ ହେଇଛି, ଯେଉଁ ସକାଳ ସମୟରୁ ରହିଥିଲା ଛାଇ ଛାଇ ପାଗ ଥିଲା, ବର୍ତ୍ତମାନ ସାମାନ୍ୟ ଖରାର ପ୍ରକୋପ ଟିକେ ବଢ଼ିଛି। ତେଣୁ ଭକ୍ତମାନଙ୍କୁ ଯେହେତୁ ଗହଳି ହୋଇଗଲାଣି, ଜଳସିଞ୍ଚନ କରି ସିଏ ସେବା ପ୍ରଦାନ କରୁଛନ୍ତି, ଭକ୍ତମାନେ ଆଶ୍ୱସ୍ତ ହେଉଛନ୍ତି। ଆଉ କିଛି ସମୟ ପୂର୍ବରୁ ମେହେନା ଯେଉଁଥିରେ ରୌପ୍ୟ ନିର୍ମିତ ସେଇ ଯେଉଁ ଗଜପତି ମହାରାଜଙ୍କର ଛେରା ପହରା ପାଇଁ ପୂର୍ବ ପ୍ରସ୍ତୁତି ଏଇ ଆମ କେନ୍ଦ୍ର ଆଗ ଦେଇ ମେହେନା ଯାଇ ବଡ଼ସଂଘଠାରେ ଅପେକ୍ଷା କରିଛନ୍ତି, ଏବଂ ଯାହା ଜଣାପଡ଼ୁଛି ଗଜପତି ମହାରାଜ ମଧ୍ୟ ତାଙ୍କର ଶ୍ରୀନଗରରୁ ତାଙ୍କ ଯାତ୍ରାକୁ ଏଇ ଆମ କେନ୍ଦ୍ର ଦେଇ ଆଉ କିଛି ସମୟର ରହିଛି ଅପେକ୍ଷା। ତେବେ ଶ୍ରଦ୍ଧାଳୁ ଭକ୍ତମାନେ ବଡ଼ ବ୍ୟଗ୍ର ହୋଇପଡ଼ିଛନ୍ତି, ତାଙ୍କ ପାଦ ଚଳନରୁ ଆମେ ଜାଣିପାରୁଛୁ ଯେ ସେମାନେ କେତେ ବ୍ୟସ୍ତ, କାହିଁକି ନା ଶରଧା ବାଲି ଆଡ଼କୁ ସମସ୍ତଙ୍କର ବର୍ତ୍ତମାନ ମୁହଁ ହୋଇଛି ଯେ ଆମେ ମହାପ୍ରଭୁଙ୍କର ରଥ ଟଣା କରିବୁ, ଆଉ ପହଣ୍ଡି ଦର୍ଶନ ତ ସମ୍ଭବ ହୋଇପାରିବ ନାହିଁ, ଆମେ ଦୂରରେ ରହିଛୁ, ମାତ୍ର ରଥକୁ ଟାଣିବୁ। କିଏ କେଉଁ ପ୍ରକାରରେ ନିଜ ମନକୁ ବୁଝାଇବା ପାଇଁ କେତେ ପ୍ରକାର ଭାବରେ ରହିଛି ସେ ଭାବଗ୍ରାହୀ କେବଳ ଜାଣନ୍ତି, ଆମେ ତାକୁ ବର୍ଣ୍ଣନା କରିପାରିବୁ ନାହିଁ, କାହିଁକିନା ଏଠି ସମସ୍ତଙ୍କର ଗୋଟିଏ ଗୋଟିଏ ପ୍ରକାର ଭାବ ରହିଛି। ଆମ କେନ୍ଦ୍ରରେ ଆସି ବଡ଼ ସୌଭାଗ୍ୟ ଆମମାନଙ୍କର, ଜଣେ ଦିବ୍ୟାଙ୍ଗ ଭାଇ ଆସି ପହଞ୍ଚିଛନ୍ତି, ସେ ମହାପ୍ରଭୁଙ୍କ ବିଷୟରେ ତାଙ୍କର

0: ଅନୁଭବ କୁ କହିବେ, ଆପଣଙ୍କର ନାମ କୁହନ୍ତୁ।
1: ଯୋଗେନ୍ଦ୍ର ସାହୁ।
2: ଯୋଗେନ୍ଦ୍ର ସାହୁ ଆପଣ ଆଜି କେଉଁଠୁ ଆସିଛନ୍ତି?
1: ଜଗନ୍ନାଥ ସହିତ ବ୍ଲକ ଗୁଚ୍ଛାବାଡ଼ି।
0: ଆପଣ ମହାପ୍ରଭୁଙ୍କର ରଥଯାତ୍ରାରେ ପହଞ୍ଚିବା ପରେ ଆପଣଙ୍କ ମନ କିପରି ଲାଗୁଛି?
1: ବହୁତ ଖୁସି ଲାଗୁଛି ଆଉ ଦର୍ଶନ ପାଇ ମଧ୍ୟ।
0: ଆପଣ ଅପେକ୍ଷା କରିବେ ରଥଯାତ୍ରା ରଥ ଟଣା ପର୍ଯ୍ୟନ୍ତ ଅପେକ୍ଷା କରିବେ? ଅପେକ୍ଷା କରିବେ। ଆପଣଙ୍କ ଆଖିରେ ଲୋତକ ଆଉ ହୃଦୟରେ କୋହ, ଇଏ କ'ଣ ମହାପ୍ରଭୁଙ୍କ ପାଇଁ ଆପଣ ଆଶା କରିଥିଲେ ଆସିପାରିବେ ବୋଲି? କେମିତି ଆସିଲେ, କି ଆଣିକି ଆସିଲେ ଆପଣଙ୍କୁ?
1: ହେଲ୍ପ କଲେ ମୋତେ।
0: ଯାହା ହଉ ସାହାଯ୍ୟ କରିଛନ୍ତି, ତାଙ୍କୁ ମହାପ୍ରଭୁ କୋଟି ପରମାୟୁ ଦିଅନ୍ତୁ। ଆଉ ଆପଣଙ୍କ ମନବାଂଶା ପୂର୍ଣ୍ଣ କରିଛନ୍ତି ମହାପ୍ରଭୁ, ତେଣୁ ଆପଣମାନେ ଶୁଣୁଥିଲେ ତାଙ୍କର ହୃଦୟର କଥାକୁ, ସେ କିଛି କହିପାରୁନାହାନ୍ତି। ତାଙ୍କର ଆଖିରେ ଲୋତକ ଆସିଯାଉଥିଲା ଯେ ମୁଁ କିପରି ଏ ବଡ଼ଦାଣ୍ଡକୁ ଆସିଲି ଆଉ ମୁଁ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ଦର୍ଶନ ପାଇବି। ଇଏ ହେଉଛି ଶ୍ରୋତା ବନ୍ଧୁ ଗୋଟେ ମହାପ୍ରଭୁଙ୍କ ପ୍ରତି ଜନ୍ମ ଜନ୍ମାନ୍ତରର ତପସ୍ୟାର ଫଳ, ତେଣୁ ସିଏ ଆମ କେନ୍ଦ୍ରକୁ ଆସିଥିବାରୁ ଆମେ ବହୁତ କୃତଜ୍ଞତା ଜ୍ଞାପନ କରୁଛୁ ସେ ମହାଶୟଙ୍କ ନିକଟରେ।
3: ପ୍ରତାପ ବାବୁ ଜଣେ ଦିବ୍ୟାଙ୍ଗ, କିନ୍ତୁ ତାଙ୍କର ମନର ଆଗ୍ରହ, ମନର ବଳ ତାଙ୍କୁ ଏଠି ଟାଣି ଆଣିଛି।
0: ମହାପ୍ରଭୁ କହିଛନ୍ତି ପଙ୍ଗୁମ ଲଙ୍ଘେୟତେ ଗିରିମ
3: ତମ ବନ୍ଦେ ପରମାନନ୍ଦ ମାଧବ।
0: ସେଇ ପରମାନନ୍ଦ ମାଧବଙ୍କର ଆକର୍ଷଣରେ ଆକର୍ଷିତ ହୋଇ ସେମାନେ କେତେ ସୌଭାଗ୍ୟ ମିଳିଛି ବୋଲି ପ୍ରକାଶ କରୁଥିଲେ।
3: ତେଣୁ ପରମ ପାବନ ଯାତ୍ରାରେ ସେବାକୁ ପ୍ରାଧାନ୍ୟ ଦେଇଛନ୍ତି ମହାପ୍ରଭୁ। ସେବା ବିନା କିଛି ନାହିଁ, ନିଃସ୍ୱାର୍ଥପର ସେବା ହିଁ ମଣିଷକୁ ମୁକ୍ତିମୋକ୍ଷ ଦିଏ, ମଣିଷକୁ ଆଉ ପୁନର୍ଜନ୍ମ ଦିଏ ନାହିଁ। ଏଇ ଯୋଉ ଜ୍ଞାନ ମହାପ୍ରଭୁ ଦେଇଛନ୍ତି, ସେଇଥିପାଇଁ ଆବାଳ ବୃଦ୍ଧ ବନିତା ସମସ୍ତେ ଧାଇଁ ଆସୁଛନ୍ତି ଏଇ ପୀଠକୁ। ଇଏ ହଉଛି ଜ୍ଞାନ, ଇଏ ହଉଛି ବିଚାର, ଇଏ ହଉଛି ଅନୁଭବ।
0: ଅଚଳକୁ ସଚଳ କରନ୍ତି ସେତିକି ବେଳେ ଯେତେବେଳେ ମହାପ୍ରଭୁଙ୍କର କୃପା କଟାକ୍ଷ ଟିକେ ପଡିଯାଏ, ନା କଣ ଆପଣ କହୁଛନ୍ତି?
3: ମହାପ୍ରଭୁଙ୍କର କଟାକ୍ଷ, ମହାପ୍ରଭୁଙ୍କର ଦୃଷ୍ଟି, ଚାରିଚକ୍ଷୁର ମିଳନ ନହେଲେ, ମହାପ୍ରଭୁଙ୍କର କୃପା ନ ପାଇଲେ
0: ସେଦିନ ଡକ୍ଟର କାନନ୍ଦ ସେଦିନ କୁବୁଜା ଉପରେ ମହାପ୍ରଭୁଙ୍କର ଦୃଷ୍ଟି ପଡିଥିଲା। ସେ କହିଥିଲେ ମୋତେ ଟିକେ ଚନ୍ଦନ ଲଗେଇ ଦିଅ, ତେଣୁ କୁବୁଜାକୁ ଉଦ୍ଧାର କଲେ, ଅର୍ଥାତ ଅତି ଦିବ୍ୟ ରମଣୀ ଭାବରେ ମହାପ୍ରଭୁ
3: ଲୋକଙ୍କୁ ଉଦ୍ଧାର କରିଛନ୍ତି। କେତେ ଲୋକଙ୍କୁ ମହାପ୍ରଭୁ ଉଦ୍ଧାର କରିଛନ୍ତି? ସତ୍ୟ ତ୍ରେତୟା ଦ୍ୱାପର କଳି ଚାରି ଯୁଗରେ କେତେ ଲୋକଙ୍କୁ ମହାପ୍ରଭୁ ଉଦ୍ଧାର କରିଛନ୍ତି।
0: ବଡ଼ଦାଣ୍ଡର ପରିବେଶ ଧୀରେ ଧୀରେ ଭାବମୟ ପୂର୍ଣ୍ଣ ହୋଇଯାଉଛି, ଭକ୍ତିମୟ ହୋଇଯାଉଛି। ଆପଣମାନଙ୍କୁ ଆମେ କିଭଳି ଭାବରେ ପହଞ୍ଚେଇବୁ ଶବ୍ଦ, ଶବ୍ଦ ମଧ୍ୟ ତାର ବାଟ ପାଉନି, କାହିଁକି ନା ବଡ଼ଦାଣ୍ଡର ପରିବେଶ ସେହିପରି ଅଛି। ଯେଉଁ ବଡ଼ଦାଣ୍ଡ ଟିକେ ସ୍ଥିର ଥିଲା କିଛି ସମୟ ପୂର୍ବରୁ, ତାହା ବର୍ତ୍ତମାନ ଚଳଚଞ୍ଚଳ ହୋଇଯାଇଛି।
3: ବାବୁ ଠାକୁର ଅଛନ୍ତି ଗୁଣ୍ଡିଚା ମନ୍ଦିର ଶରଧାବାଲି,
0: ନିଶ୍ଚୟ
3: ଧୀରେ ଧୀରେ ଶ୍ରୀମନ୍ଦିର ଆଡକୁ ଗହଳି ଲାଗିବାରେ ଲାଗିଛି।
0: ନିଶ୍ଚୟ
3: ତାର କାରଣ ହଉଛି ସମସ୍ତେ ଭାବୁଛନ୍ତି ଏଇ ବାଟ ଦେଇ ଯେତେବେଳେ ପ୍ରଭୁ ଯିବେ ଶ୍ରୀମନ୍ଦିରକୁ, କର୍ମଭୂମିକୁ, ଏଇଠି ଆମେ ରହିକିରି ମହାପ୍ରଭୁଙ୍କୁ ରଥ ଟାଣିଦବା, ମହାପ୍ରଭୁଙ୍କୁ ଦେଖିଦବା, ଚାରିଚକ୍ଷୁର ମିଳନ ହବ, ଏଇ ଜ୍ଞାନ ସମସ୍ତଙ୍କ ଭିତରେ ଶୋଭା ପାଉଛି, ଦୃଶ୍ୟମାନ ହେଉଛି।
0: ତେଣୁ ଆମେ ନିଜକୁ ଭାଗ୍ୟ ସୌଭାଗ୍ୟ ମଣିବା ଯେ ଆମେ ଉତ୍କଳରେ ଜନ୍ମ, ପୁଣି ମହାପ୍ରଭୁଙ୍କ ଧାମରେ ଜନ୍ମ, ଆଉ ତାଙ୍କର ଏଇ ମାଟିରେ, ଏଇ ଉତ୍କଳ ମାଟିରେ ଆମେ ଜନ୍ମ ହୋଇଛେ। ଆମ ଜନ୍ମ ମାଟିକୁ, ମହାପ୍ରଭୁଙ୍କର ପବିତ୍ର ଦରବାରକୁ ସାରା ବିଶ୍ୱ ଆଜି ଦର୍ଶନ କରିବା ପାଇଁ ଧାଇଁ ଆସୁଛି। ଏଇ ଦିବ୍ୟ ଲୀଳାକୁ ଦର୍ଶନ କରିବା ପାଇଁ ବର୍ତ୍ତମାନ ଆରକ୍ଷୀ ବାହିନୀମାନେ ତାଙ୍କର ସେବା ଅର୍ପଣ କରୁଛନ୍ତି, ଅଗ୍ନିଶମ ବାହିନୀ ତାଙ୍କର ସେବା ଅର୍ପଣ କରୁଛନ୍ତି। ଦ୍ୱିତୀୟ ଅବସରରେ ମହାପ୍ରଭୁଙ୍କର ଦିବ୍ୟ ପହଣ୍ଡିର ପରିବେଶକୁ ଅତି ସୁଚାରୁ ରୂପରେ ଆପଣମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଆମେ ପ୍ରଥମ କେନ୍ଦ୍ର ଶରଧାବାଲିକୁ ନେଇଯାଉଛୁ। ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଶ୍ରୋତା ବନ୍ଧୁ, ଆପଣ ଦ୍ୱିତୀୟ କେନ୍ଦ୍ରରୁ ଶୁଣୁଥିଲେ ଆମର ଭାଷ୍ୟକାରମାନେ ସେଠିକାର ବିବରଣୀ ଏବଂ ସେଠିକାର ଅନୁଭବ ଆପଣମାନଙ୍କୁ ଶୁଣାଉଥିଲେ। ପ୍ରକୃତରେ ବର୍ତ୍ତମାନ ମହାପ୍ରଭୁଙ୍କର ପହଣ୍ଡି ଖୁବ୍ କ୍ଷିପ୍ରଗତିରେ ଚାଲିଛି, ଏବଂ କ୍ଷିପ୍ରଗତିରେ ଚାଲିଥିବା ହେତୁ ଦୁଇ ତିନି ଠାକୁର ବର୍ତ୍ତମାନ ରଥାରୂଢ଼ ହୋଇଗଲେଣି। ବଡ଼ ଠାକୁର ବଳଭଦ୍ର ତାଳଧ୍ୱଜ ରଥରେ, ମା' ସୁଭଦ୍ରା ଦର୍ପଦଳନ ରଥରେ, ଏବଂ ସୁଦର୍ଶନ ଚକ୍ରରାଜ ନନ୍ଦିଘୋଷ ମା' ସୁଭଦ୍ରାଙ୍କ ରଥରେ ଆସୀନ ହୋଇଗଲେଣି। ଆଉ କେବଳ ମହାପ୍ରଭୁଙ୍କର ଆଗମନକୁ ସମସ୍ତଙ୍କର ପ୍ରତୀକ୍ଷା। ଆପଣ ଜାଣନ୍ତି ମହାପ୍ରଭୁ ସହଜରେ ଆସନ୍ତି ନାହିଁ, ସେ ଅଚଳ ମହାମେରୁ। ନିଶ୍ଚିତ ଭାବରେ କ'ଣ ତାଙ୍କର ଲୀଳା ଥିବ, କାହିଁକି ବିଳମ୍ବ ହେଉଛି, ସେ କଥା ଆମେ ନାକଚଣା ଦ୍ୱାରରୁ ଆପଣଙ୍କୁ ଦେଖିକିରି କହିପାରୁନାହୁଁ। କିନ୍ତୁ ମନ୍ଦିର ଭିତରେ ଚଳଚଞ୍ଚଳତା, ମଣ୍ଡପ ଭିତରେ ଚଳଚଞ୍ଚଳତା ଆମର ଦୃଶ୍ୟମାନ ହେଉଛି। ଯେତିକି ସଂକୀର୍ଣ୍ଣ।

ବାଟ ଦେଇକରି ଆମେ ଦେଖିପାରୁଛୁ, ଚଞ୍ଚଳତା ଅଛି ଏବଂ ସେଥିରୁ ଜଣାପଡୁଛି ଯେ ମହାପ୍ରଭୁ ଆଉ କିଛି ସମୟ ଭିତରେ ପହଣ୍ଡି ହେଇକରି ଆସିବେ। ଆପଣ ଦେଖିଲେ ଶ୍ରୋତା ବନ୍ଧୁ, ଏ ଯୋଉ ପହଣ୍ଡିର କ୍ରମକୁ ଆପଣ ଲକ୍ଷ୍ୟ କରନ୍ତୁ, ପ୍ରଥମେ ଆସିଲେ ଚକ୍ରରାଜ ସୁଦର୍ଶନ। ଚକ୍ରରାଜ ସୁଦର୍ଶନ ପ୍ରଥମେ ଆସିବାର କାରଣ କ'ଣ, କାହିଁକି ଏଭଳି ପହଣ୍ଡିର ପରିକଳ୍ପନା କରାହେଇଛି? ତାର କାରଣ ହେଉଛି ଯେ ଚକ୍ରରାଜ ସୁଦର୍ଶନ ହେଉଛନ୍ତି କାଳର ପ୍ରତୀକ, ଏବଂ କାଳ ଯେହେତୁ ଅପ୍ରତିହତ, କାଳ ଯେହେତୁ କାହାକୁ ଅପେକ୍ଷା କରେ ନାହିଁ, ସେଇଥିପାଇଁ ସ୍କନ୍ଧ ଦେଶରେ ତାଙ୍କର ସେବକମାନେ ତାଙ୍କୁ ଅତି କ୍ଷିପ୍ର ବେଗରେ ତାଙ୍କୁ ଆଣି ସୁଭଦ୍ରାଙ୍କ ରଥରେ ଆସୀନ କରେଇଲେ। ଏବଂ ତାଦ୍ୱାରା କ'ଣ ହେଲା ନା, ସିଏ ହେଉଛନ୍ତି ମହାପ୍ରଭୁଙ୍କର କ୍ରିୟାଶକ୍ତି। କ୍ରିୟାଶକ୍ତି ଏଇଥିପାଇଁ ଯେ ମହାପ୍ରଭୁ ତାଙ୍କରି ମାଧ୍ୟମରେ ହିଁ ତାଙ୍କର ସକଳ କର୍ମ ସମ୍ପାଦନ କରନ୍ତି, ଏବଂ ସକଳ କର୍ମ ସମ୍ପାଦନ କରିଥିବାରୁ ଯେତେବେଳେ କ୍ରିୟାଶକ୍ତି ରଥ ଉପରେ ବିରାଜମାନ କଲେ, ପହଣ୍ଡି ହେଇକରି ଆସିଲେ, ସମଗ୍ର ଜଗତ ଚଳଚଞ୍ଚଳ ହେଲା, ସମଗ୍ର ବଡ଼ଦାଣ୍ଡ ଚଳଚଞ୍ଚଳ ହେଲା, ସମସ୍ତ ଭକ୍ତ ଶ୍ରଦ୍ଧାଳୁମାନେ ଚଳଚଞ୍ଚଳ ହେଲେ। କେବଳ ବଡ଼ଦାଣ୍ଡ, ଏଇଟା ଆମେ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡ ବୋଲି କହିବା ନାହିଁ, ଆଜିର ଏଇ ମୁହୂର୍ତ୍ତରେ ମହାପ୍ରଭୁଙ୍କର ଏଇ ଘୋଷଯାତ୍ରା ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସମଗ୍ର ବିଶ୍ୱ ଗୋଟିଏ ବଡ଼ଦାଣ୍ଡ ହେଇଛି ବୋଲି ଆମକୁ ବିଚାର କରିବାକୁ ପଡ଼ିବ। ଏବଂ ସେଇ ଗୋଟିଏ ବଡ଼ଦାଣ୍ଡରେ ଯେତେବେଳେ କ୍ରିୟାଶକ୍ତି ଆସିକରି ସଞ୍ଚାଳିତ ହେଲେ, ସମଗ୍ର ବିଶ୍ୱ ବର୍ତ୍ତମାନ କ୍ରିୟାଶୀଳ ହେଇଛି, ଏଇ ବିଚାର ରଖିଲେ ସେଇଥିପାଇଁ ତାଙ୍କର ଚକ୍ରରାଜ ସୁଦର୍ଶନଙ୍କୁ ମହାପ୍ରଭୁଙ୍କର କ୍ରିୟାଶକ୍ତି ଭାବରେ ପ୍ରଥମେ ପହଣ୍ଡି କରି ସମଗ୍ର ଜଗତକୁ ସଚଳ ଏବଂ କ୍ରିୟାଶୀଳ କରିବାର ଗୋଟେ ପ୍ରକ୍ରିୟା ଏହି ବଡ଼ଦାଣ୍ଡରେ ଅନୁଷ୍ଠିତ ହୁଏ। ସେଇଥିପାଇଁ ଚକ୍ରରାଜ ସୁଦର୍ଶନ ପ୍ରଥମେ ଆସନ୍ତି। ଦ୍ୱିତୀୟରେ ଆସନ୍ତି ପ୍ରଭୁ ବଳଭଦ୍ର। ବଳଭଦ୍ର ଜାଣନ୍ତି ଆପଣ, ସିଏ ହେଉଛନ୍ତି ବଳାୟୁଧ ଏବଂ ସିଏ କୃଷିର ଦେବତା। ଏବଂ କୃଷିମାନେ କ'ଣ, କୃଷିମାନେ କହିଲେ ଆମେ କେବଳ ଶସ୍ୟ ଉତ୍ପାଦନକୁ ବୁଝିବା ନାହିଁ, କେବଳ ମାଟିକୁ କର୍ଷଣ କରିବା ବୁଝିବା ନାହିଁ, ଏବଂ କୃଷି କହିଲେ ଆମର ହୃଦୟ ଅନ୍ତରକୁ ମଧ୍ୟ କର୍ଷଣ କରିବା, ହୃଦୟକୁ ମଧ୍ୟ ମନ୍ଥନ କରିବା, ଏବଂ ଅନ୍ତର ହୃଦୟରେ ଯେଉଁ କୃଷି କରି ଆମେ ଅନ୍ତର ଭିତରେ ଯେଉଁ ଭାବ ଉତ୍ପାଦନ କରିବା, ସେଇଟା ମଧ୍ୟ ଗୋଟେ କୃଷି ବୋଲି କୁହାଯିବ। ତେଣୁ ସେଇ କୃଷି କର୍ମ କରିବା ପାଇଁ ଅନ୍ତର ଭିତରେ, ହୃଦୟ ଭିତରେ କୃଷି କର୍ମ କରି ଆମ ଭିତରେ ଥିବା ସମସ୍ତ ସଦ୍ଗୁଣ, ସମସ୍ତ ଆଧ୍ୟାତ୍ମିକ ଭାବ, ତାକୁ ବୀଜ ଭାବରେ ଅଙ୍କୁରିତ କରିବା ପାଇଁ ଯେଉଁ କ୍ଷେତ୍ର ପ୍ରସ୍ତୁତି ଦରକାର, ସେଇ କ୍ଷେତ୍ର ପ୍ରସ୍ତୁତ କରିବା ପାଇଁ ବଳାୟୁଧ ବଡ଼ ଠାକୁର ବଳଭଦ୍ର ପ୍ରଥମେ ଆସିଲେ। ଏବଂ ସିଏ କ୍ଷେତ୍ର ପ୍ରସ୍ତୁତ କରିଦେଲା ପରେ ମା ସୁଭଦ୍ରା ହେଉଛନ୍ତି ଶକ୍ତିମୟୀ। ତେଣୁ ମା ସୁଭଦ୍ରା ଯେହେତୁ ଶକ୍ତିମୟୀ, ଆପଣ ଜାଣିଛନ୍ତି ଶ୍ରୀ ଶ୍ରୀ ଚଣ୍ଡୀରେ କୁହାହେଇଛି, ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା, ନମସ୍ତସ୍ୟ ନମସ୍ତସ୍ୟ ନମସ୍ତସ୍ୟ ନମଃ ନମଃ। ତେଣୁ ମା ସୁଭଦ୍ରା ଯେହେତୁ ହେଉଛନ୍ତି ଶକ୍ତି, ସମଗ୍ର ଜଗତର ଶକ୍ତିର ଆଧାର, ତେଣୁ ଶକ୍ତି ଆସିକରି ତିନି ରଥକୁ ପରିକ୍ରମା କଲେ। ଆପଣ ଦେଖୁଛନ୍ତି ଚକ୍ରରାଜ ସୁଦର୍ଶନ ଆସିଲେ, ସେ ପରିକ୍ରମା କଲେ, ଏବଂ ମା ସୁଭଦ୍ରା ମଧ୍ୟ ଆସିଲେ, ସେ ପରିକ୍ରମା କଲେ। ପରିକ୍ରମା କରିବାର ଅର୍ଥ ହେଉଛି ଦେବୀ ଶକ୍ତି ରୂପରେ ଯେତେବେଳେ ସବୁ ରଥକୁ ପରିକ୍ରମା କରନ୍ତି, ଏଇ ତିନୋଟି ରଥକୁ ପରିକ୍ରମା କରିବାର ପ୍ରଚ୍ଛନ୍ନ ତାର ପ୍ରତୀକ ହେଉଛି ସମଗ୍ର ବିଶ୍ୱକୁ ସିଏ ପରିକ୍ରମା କଲେ। ଏବଂ ସମଗ୍ର ବିଶ୍ୱକୁ ପରିକ୍ରମା କରିବା ଦ୍ୱାରା ସମସ୍ତ ବିଶ୍ୱ ଶକ୍ତିମୟ ହେଲା, ଏବଂ ସେଇ ଶକ୍ତିଙ୍କର ପ୍ରଭାବରେ ସମସ୍ତ ଅପଶକ୍ତି ଅପସାରିତ ହେଲେ। ସମସ୍ତ ଅପଶକ୍ତି ଅପସାରିତ ହେଲା ପରେ ଶକ୍ତିର ଯେତେବେଳେ ସ୍ଫୁରଣ ହେବ, ସମସ୍ତ ଜଗତ ଚଳଚଞ୍ଚଳ ହେବ, ସମସ୍ତ ଜଗତ ଶକ୍ତିମୟ ହେବ। ସେଇଥିପାଇଁ ମା ସୁଭଦ୍ରା ଆସିକରି ତିନି ରଥକୁ ପରିକ୍ରମା କରି ସତେ ଯେଭଳି ବିଶ୍ୱ ବ୍ରହ୍ମାଣ୍ଡକୁ ସେ ପରିକ୍ରମା କଲେ, ସେହି ପରିକ୍ରମା ଶେଷ କରି ତାଙ୍କର ଦର୍ପଦଳନ ରଥରେ ସେ ଆରୂଢ଼ ହେଲେ। ତେଣୁ ଏହି ତିନି ଦେବତାଙ୍କର ବର୍ତ୍ତମାନ ପହଣ୍ଡି ସରିବା ପରେ ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପହଣ୍ଡି ବର୍ତ୍ତମାନ ଆରମ୍ଭ ହୋଇସାରିଲାଣି। ଏଇ ଯୋଉ ପାଚେରୀ ଏବଂ ନାକଚଣା ଦ୍ୱାର, ଏଇ ମଧ୍ୟବର୍ତ୍ତୀ ବାଟ ଦେଇକରି ଆମେ ଦେଖୁଛୁ ଯେ ମହାପ୍ରଭୁଙ୍କର ଟାହିଆ ବର୍ତ୍ତମାନ ହଲିବାକୁ ଆରମ୍ଭ କଲାଣି। ଇଏ ହେଉଛି ପ୍ରକୃଷ୍ଟ ସମୟ, ଯେତେବେଳେ ବିଶ୍ୱ ବ୍ରହ୍ମାଣ୍ଡର ନାୟକ କୋଟି କୈବଲ୍ୟନାଥ ସିଏ ଯେତେବେଳେ ଆସନ୍ତି ବଡ଼ ଦାଣ୍ଡକୁ, ସେତେବେଳେ ସମଗ୍ର ଜଗତ ଚକିତ ହୋଇକରି ତାଙ୍କୁ ଅନେଇଥାଏ। ସମଗ୍ର ଜଗତ ଭିତରେ ଉତ୍କଣ୍ଠା, ଅପୂର୍ବ ଉତ୍ସାହ ଏବଂ ଉନ୍ମାଦନା ଥାଏ। ତେଣୁ ସେହି ଉନ୍ମାଦନାକୁ ପ୍ରଶମିତ କରିବା ପାଇଁ, ସମସ୍ତ ଜଗତକୁ ପରିତୃପ୍ତ କରିବା ପାଇଁ, ସମସ୍ତ ଜଗତକୁ ପାବନ କରିବା ପାଇଁ, ସମସ୍ତ ଜଗତକୁ ଉଦ୍ଧାର କରିବା ପାଇଁ ମହାପ୍ରଭୁ ଆସନ୍ତି। ତେଣୁ କ୍ଷେତ୍ର ପ୍ରସ୍ତୁତ, ସମଗ୍ର ଜଗତ ଚଳଚଞ୍ଚଳ, ସମଗ୍ର ଜଗତ ଶକ୍ତିମୟ, ଅପଶକ୍ତିମାନେ ଅପସାରିତ, ଏଇଭଳି ଗୋଟେ ମୁହୂର୍ତ୍ତ ଯେତେବେଳେ ଉପଗତ ହେଇଛି ଶ୍ରୀକ୍ଷେତ୍ରରେ, ବର୍ତ୍ତମାନ ମହାପ୍ରଭୁ ବିଜେ କରୁଛନ୍ତି ବଡ଼ଦାଣ୍ଡକୁ। ଏବଂ ଏଇ ଯୋଉ ବଡ଼ଦାଣ୍ଡକୁ ବିଜେ କରୁଛନ୍ତି, ନାକଚଣା ଦ୍ୱାର ଦେଇକରି ଖୁବ୍ ଅଳ୍ପ ସମୟ ଭିତରେ ସେ ଆସିକି ପହଞ୍ଚିଯିବେ ଆମ ବାହାରେ, ଏବଂ ଘଣ୍ଟୁଆମାନେ ଉପସ୍ଥିତ ହୋଇକରି ଅପେକ୍ଷା କରିଛନ୍ତି ସେଇଠି ମହାପ୍ରଭୁଙ୍କୁ ପାଛୋଟି ଆଣିବା ପାଇଁ। ଆପଣ ଜାଣନ୍ତି ଏଇ ମହାପ୍ରଭୁ ହେଉଛନ୍ତି ସ୍ୱୟଂ ପରମାତ୍ମା ପରମ୍ବ୍ରହ୍ମ। ସ୍ୱୟଂ ପରମାତ୍ମା ପରମ୍ବ୍ରହ୍ମ ନିଜେ ସ୍ୱ ଇଚ୍ଛାରେ
ତାଙ୍କୁ ଯଦିଓ ଆମେ ବିଗ୍ରହ ଭାବ

ବାସ୍ତବିକ ବୈଷ୍ଣବ ମାନେ କହନ୍ତି ସେ ହଉଛି ରାଇ ତୋଟା, ରାଇ ମାନେ ରାଧାରାଣୀ, ରାଧାରାଣୀଙ୍କ ବାସସ୍ଥାନ ଏବଂ ମହାପ୍ରଭୁ ଯେମିତି ମହାଲକ୍ଷ୍ମୀ ବିଦା ହେଇକିରି ଗଲେ ହେରା ପଞ୍ଚମୀ ଦିନ, ତା ପରଦିନ ଠାରୁ ଏହି ସ୍ଥାନରେ ସବୁ ଲୀଳା ଆରମ୍ଭ ହେଇଗଲା। କି ଲୀଳା? ରାସଲୀଳା। ରାସଲୀଳା ଆରମ୍ଭ ହେଲା, ଅର୍ଥାତ୍ ତିନି ଦିନ ଧରି ସପ୍ତମୀ ଅଷ୍ଟମୀ ନବମୀ ତିଥିରେ ଏଇ ଏହି ସ୍ଥାନରେ ଗୋପାଙ୍ଗନା ମାନଙ୍କ ସହିତ ଲୀଳା ଆରମ୍ଭ କଲେ ମହାପ୍ରଭୁ। ତେଣୁ ଇଏ ପୁରା ସର୍ବେଷାଂ ସମସ୍ତଙ୍କର ଆନନ୍ଦଦାୟକ ଇଏ ହଉଛି ଯାତ୍ରା। ତେଣୁ ଏଇ ସର୍ବେଷାଂ ପାବନଙ୍କ ମହତ ଇଏ ସମସ୍ତଙ୍କୁ ଉଦ୍ଧାର କରିବେ, ସେଥିପାଇଁ ମହାପ୍ରଭୁ ଆସିଛନ୍ତି। ତେଣୁ ଏ ସ୍ଥାନର ଗୋଟିଏ ସ୍ୱତନ୍ତ୍ର ଆକର୍ଷଣ ଅଛି, କାରଣ ଏ ସ୍ଥାନରେ ପହଞ୍ଚୁ ପହଞ୍ଚୁ ମହାପ୍ରଭୁ ଆପଣ ଚଳିତ ବର୍ଷ ଦେଖିଛନ୍ତି, ଯେଉଁଦିନ ପହଞ୍ଚିଲେ ଠିକ୍ ତା ପରଦିନ ସେ ତାଙ୍କର ବନକ ଲାଗି

0: ତେଣୁ ଏ ସ୍ଥାନରେ ଗୋଟିଏ ସ୍ୱତନ୍ତ୍ର ଆକର୍ଷଣ ଅଛି, କାରଣ ଏ ସ୍ଥାନରେ ପହଞ୍ଚୁ ପହଞ୍ଚୁ ମହାପ୍ରଭୁ ଆପଣ ଚଳିତ ବର୍ଷ ଦେଖିଛନ୍ତି ଯେଉଁଦିନ ପହଞ୍ଚିଲେ ଠିକ୍ ତା ପରଦିନ ସେ ତାଙ୍କର ବନକ ଲାଗି ଉତ୍ସବ ଅନୁଷ୍ଠିତ ହେଲା, ଏବଂ ତା ପରେ ପରଦିନ ଭେରା ପଞ୍ଚମୀ ହେଲା, ସେ ପୁଣି ମହାଲକ୍ଷ୍ମୀ ଠାକୁରାଣୀ ଆସିଲେ, ମହାଲକ୍ଷ୍ମୀ ଠାକୁରାଣୀ ମଧ୍ୟ ଏଠାରୁ ବିଦାୟ ନେଇକରି ଗଲେ। ଏହାପରେ ଯେଉଁ ରାଇତୋଟାରେ ରାଇ ଠାକୁରାଣୀ ଥିଲେ, ରାଧାରାଣୀ, ସେ ଯେଉଁ ଗୋପାଙ୍ଗନା ମାନେ ଏଠି ଥିଲେ, ତେଣୁ ସେମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରିଛନ୍ତି ମହାପ୍ରଭୁ। ତେଣୁ କେତେ ସ୍ନେହ କେତେ ପ୍ରେମ ଏହି ସ୍ଥାନରେ ଅନୁଷ୍ଠିତ ହୋଇଛି, ଏତେ ସହଜରେ ସେମାନେ ମହାପ୍ରଭୁଙ୍କୁ ଛାଡ଼ିଦେବେ କି?
1: ରାସଲୀଳା ବୋଲି କହିଲେ ତାକୁ, ଏଇ ଯୋଉ ରାସଲୀଳା ହେରା ପଞ୍ଚମୀ ପରେ ତିନି ଦିନ ରାସଲୀଳା,
0: ସପ୍ତମୀ ଅଷ୍ଟମୀ ନବମୀ,
1: ସେଇ ଯୋଉ ରାସଲୀଳାଟା କଣ ବୋଲି ଅନେକ ଶ୍ରୋତା ବନ୍ଧୁ ମାନେ ମଧ୍ୟ ପଚାରିଛନ୍ତି, ଏଇଟା ରାସଲୀଳା କେମିତି ହବ ବୋଲି।
0: ହଁ ଶୁଣନ୍ତୁ, କଥା ହଉଛି ଆମ ଏଇ ଯୋଉ ମହାପ୍ରଭୁ ଆସୁଛନ୍ତି, ମହାପ୍ରଭୁଙ୍କ ସହିତ ଆପଣ ଦେଖିବେ ଆଉ ତିନି ଜଣ ବିଜେ ପ୍ରତିମା ଆସୁଛନ୍ତି, ଅର୍ଥାତ୍ ରାମ ଆସୁଛନ୍ତି, କୃଷ୍ଣ ଆସୁଛନ୍ତି, ତା ସହିତ ମଦନ ମୋହନ ମଧ୍ୟ ଆସୁଛନ୍ତି। ରାମକୃଷ୍ଣ ବଳଭଦ୍ରଙ୍କର ତାଳଧ୍ୱଜ ରଥରେ ଅଛନ୍ତି, ଏବଂ ମଦନ ମୋହନ ମହାପ୍ରଭୁଙ୍କର ନନ୍ଦିଘୋଷ ରଥରେ ଅଛନ୍ତି। ଏଇ ଯେଉଁ ତିନି ଦିନ ସପ୍ତମୀ ଅଷ୍ଟମୀ ନବମୀ, ଏଠାରେ ଗୋପାଙ୍ଗନା ମାନେ ଯେତେବେଳେ ବ୍ରଜମଣ୍ଡଳରେ ମହାପ୍ରଭୁ ଗୋପାଙ୍ଗନା ମାନଙ୍କ ସହିତ ରହିଥିଲେ, ସେମାନଙ୍କର ଆଶା ସବୁ ପ୍ରତିବର୍ଷ ମହାପ୍ରଭୁଙ୍କ ସହିତ ଟିକେ ରାସଲୀଳା କରିବେ। ସେଥିପାଇଁ ଏଇ ଯେଉଁ ଜାଗାକୁ କେହି କେହି କହନ୍ତି ଘୋଷ ଘୋଷ, ଘୋଷ ମାନେ ଗୌଡ଼ପଲ୍ଲୀ, ଅର୍ଥାତ୍ ବ୍ରଜମଣ୍ଡଳରେ ଯେଉଁ ଗୌଡ଼ମାନେ ଥିଲେ ତାଙ୍କରି ପଲ୍ଲୀ, ଏଇଟା ଘୋଷ, ଘୋଷକୁ ଯାତ୍ରା, ଘୋଷ ଯାତ୍ରା, ଘୋଷକୁ ମାନେ ଗୌଡ଼ପଲ୍ଲୀକୁ, ଗୌଡ଼ପଲ୍ଲୀରେ ଗୋପାଙ୍ଗନା ମାନେ ଅପେକ୍ଷା କରି ରହିଛନ୍ତି। ଏବଂ ଏଠାରେ ଗୋଟିଏ ତୋଟା ଅଛି, ସେ ତୋଟାର ନାଁ ହେଉଛି ରାଇ ତୋଟା। ତେଣୁ ଚୈତନ୍ୟ ମହାପ୍ରଭୁ ଆସି ୟାକୁ ସମସ୍ତଙ୍କୁ ଚିହ୍ନେଇ ଦେଇଗଲେ, କହିଲେ ଏଇ ଯେଉଁ ଗୁଣ୍ଡୁଚା ମଣ୍ଡପ, ଇଏ ହେଉଛି ରାସ ମଣ୍ଡପ, ଏବଂ ଏଇଠି ଇଏ ହେଉଛି ବ୍ରଜମଣ୍ଡଳୀ, ଏଠାରେ ଇଏ ବୃନ୍ଦା ଗୁପ୍ତ ବୃନ୍ଦାବନ, ଏଇ ଗୁପ୍ତ ବୃନ୍ଦାବନରେ ମାନେ ଯେଉଁ ବୃନ୍ଦାବନରେ ବାସ କରୁଥିବା ଯେଉଁ ଗୋପାଙ୍ଗନା ମାନେ ଅଛନ୍ତି। ଏଇ ଯେଉଁ ସପ୍ତମୀ ଅଷ୍ଟମୀ ନବମୀ ତିନି ଦିନ ମହାପ୍ରଭୁଙ୍କର ଯେତେବେଳେ ସନ୍ଧ୍ୟା ଧୂପ ସରେ ଏଇ ରାସ ଉତ୍ସବଟି ଅନୁଷ୍ଠିତ ହୁଏ। ସେଠାରେ ଗୋଟିଏ ରାସ ମଣ୍ଡପ ଅଛି, ଏଠି ମଦନ ମୋହନ ବସନ୍ତି, ଏବଂ ସେଠାରେ ପ୍ରତୀକାତ୍ମକ ଭାବରେ ବନ୍ଦାପନା ହୁଏ, ଶୀତଳ ଭୋଗ ହୁଏ, ଏହାକୁ ରାସ ବୋଲି କୁହାଯାଏ।
1: ହଁ, ଏଇ କଥାଟି ଚୈତନ୍ୟ ମହାପ୍ରଭୁଙ୍କର ଉତ୍କଳ ଆଗମନ ପରେ ଯେତେବେଳେ ବୈଷ୍ଣବ ଭକ୍ତି ଆନ୍ଦୋଳନ ବ୍ୟାପକ ହୋଇଛି, ସେତେବେଳେ ମହାପ୍ରଭୁଙ୍କର ରୀତିନୀତି ପର୍ବପର୍ବାଣୀରେ ମଧ୍ୟ ଆମେ ଅନେକ ବୈଷ୍ଣବ ପ୍ରଭାବ ଦେଖୁ। ତେଣୁ ସେଇ ବୈଷ୍ଣବ ପ୍ରଭାବରେ ଯଦିଓ ମୂଳରୁ ଅନେକ କଥା ନଥିଲା, ଅନେକ ଶ୍ରୋତାଙ୍କର ମନରେ ପ୍ରଶ୍ନ ଉଠିଛି କ'ଣ କି, ଇଏ ତ ଗୋଟେ ବୈଦିକ ପର୍ବ, ମହାପ୍ରଭୁ ତ ତା ପୂର୍ବରୁ ଥିଲେ, ତେଣୁ ସେଇଟା ତ ରାସ ନଥିଲା, ମହାପ୍ରଭୁ କ'ଣ କୃଷ୍ଣ ତ ବହୁତ ପରେ ହେଲେ, ତେଣୁ କାହିଁକି ରାସ ବୋଲି ତାକୁ କୁହାଯିବ। କିନ୍ତୁ ଏଇଟା ଯେଉଁ ହେଇଛି ରାସ ଯେଉଁ ହେଉଛି ଗୁଣ୍ଡିଚା ମଣ୍ଡପରେ, ଏବଂ ଏଇଟାକୁ ଗୋପ ବୋଲି କୁହାଯାଉଛି ବା ଘୋଷପଲ୍ଲୀ ବୋଲି କୁହାଯାଉଛି, ଏଇଟା ହେଉଛି ଭକ୍ତି ଆନ୍ଦୋଳନର ପ୍ରଭାବ, ଏବଂ ଭକ୍ତି ଆନ୍ଦୋଳନ ପ୍ରଭାବରେ ଜଗନ୍ନାଥଙ୍କର ନୀତିକାନ୍ତିରେ ପର୍ବପର୍ବାଣୀ ଭିତରେ ଅନେକ ବୈଷ୍ଣବ ବିଚାର, ବୈଷ୍ଣବ ଭାବନା ପ୍ରବେଶ କରିଛି, ଏଇଟା ମଧ୍ୟ ଆମକୁ ସ୍ୱୀକାର କରିବାକୁ ପଡ଼ିବ।
0: ଏ କଥା ଆପଣ ଯାହା କହିଲେ ଇଏ 100% ଠିକ, କିନ୍ତୁ ଆଉ ଟିକେ ତତ୍ତ୍ୱ ଭିତରକୁ ପଶିଲେ ଆମେ ଯେତେବେଳେ ଦେଖିବା, ଯେତେବେଳେ ଏଠାରେ ମହାପ୍ରଭୁ ଅବତୀର୍ଣ୍ଣ ହେଲେ ସତ୍ୟଯୁଗରେ, ସେତେବେଳେ ମଧ୍ୟ କୁହାଯାଇଛି ଇଏ ହେଉଛନ୍ତି ସେହି ଦ୍ୱାପର ଯୁଗୀୟ କୃଷ୍ଣ, ୟାଙ୍କୁ କୃଷ୍ଣ ବୋଲି ସମ୍ବୋଧନ କରାଯାଇଛି, ଅର୍ଥାତ୍ ରାମଂ କୃଷ୍ଣଂ ସୁଭଦ୍ରାଂଚ, ଏଭଳି ଭାବରେ ସ୍କନ୍ଦ ପୁରାଣରେ ମଧ୍ୟ କୁହାଯାଇଛି। ତେଣୁ ଇଏ ସତ୍ୟଯୁଗ କହିଲେ ଗୋଟିଏ ସତ୍ୟ ନୁହଁ, ଦ୍ୱାପର କହିଲେ ଗୋଟିଏ ଦ୍ୱାପର ନୁହଁ, ଏମିତି ଅନନ୍ତ ଦ୍ୱାପର ଯାଉଛି, ଅନନ୍ତ ସତ୍ୟ ଆସିଛି। ତେଣୁ ଇଏ ଏଇ ଯେଉଁ କୃଷ୍ଣ ଶ୍ରୀ ଜଗନ୍ନାଥ, ଇଏ କୃଷ୍ଣ ଏ କଥା ସ୍କନ୍ଦ ପୁରାଣରେ ପ୍ରାୟ 50ରୁ ଉର୍ଦ୍ଧ୍ୱତର ବର୍ଣ୍ଣନା ଦେଖାଯାଏ।
1: ଠିକ୍ ଅଛି, ବର୍ତ୍ତମାନ ଆମେ ଯେଉଁ

0: ତାଙ୍କର ମନରେ ସନ୍ଦେହ ଥିଲା, ସେ ସନ୍ଦେହ ଦୂର ହେଇଥିବ। ଯଦି ଅଧିକ ଦୂର ଦୂର ନ ହେଇଥାଏ ତାହେଲେ ଆମ ସହିତ ବ୍ୟକ୍ତିଗତ ଭାବରେ କଥାବାର୍ତ୍ତା ମଧ୍ୟ
1: କରିପାରିବେ। ତେଣୁ କହିବାର କଥା ହେଲା, ଏଇ ଯେଉଁ ରଥଯାତ୍ରା ମହାପ୍ରଭୁ କରିକିରି ଆସୁଛନ୍ତି, ନରଚେଷ୍ଟା ମୁପାଦାୟ ହର ହରିଶରତୀ ଭୂତଳେ, ଆଉ ଇଏ ହେଉଛି ଗୋଟିଏ ସ୍ନେହର କଥା, ଇଏ ହେଉଛି ଗୋଟିଏ ସ୍ନେହର କଥା। ମହାପ୍ରଭୁ ଏଠାରେ ସିଏ ପୁରା ପରମବ୍ରହ୍ମ ପରମାତ୍ମା। ପରମାତ୍ମାଙ୍କର ସ୍ୱରୂପ କ'ଣ? ଯତୋ ବା ଇମାନି ଭୂତାନି ଜାୟନ୍ତେ ଯେନ ଜାତାନି ଜୀବନ୍ତି ଯତ୍ ପ୍ରୟନ୍ତ ବିଷମ ବିଷମତି ବିଜିଜ୍ଞାସସ୍ୱ ତତ୍ ବ୍ରହ୍ମେତି। ଇଏ ହେଉଛନ୍ତି ପୂର୍ଣ୍ଣ ବ୍ରହ୍ମ ପରମବ୍ରହ୍ମ, ଅର୍ଥାତ୍ ଯାହାଙ୍କ ଠାରୁ ସମଗ୍ର ସୃଷ୍ଟି ବା ସମସ୍ତ ସଂସାର ସୃଷ୍ଟି ହେଇଛନ୍ତି, ଯାହାଙ୍କ କୃପାରେ ସମସ୍ତେ ପରିପାଳିତ ହେଉଛନ୍ତି, ଅନ୍ତକାଳରେ ସମଗ୍ର ଜୀବ ତାହା ପାଖରେ ଅସ୍ତ ହେଇଯାଆନ୍ତି, ଲୀନ ହେଇଯାଉଛନ୍ତି, ସିଏ ହେଉଛନ୍ତି ପରମ ବ୍ରହ୍ମ ପରମାତ୍ମା।
0: ଏଇଟା ତ ବେଦାନ୍ତରେ ଆପଣ ଯୋଉଟା କହୁଛନ୍ତି,
1: ବେଦାନ୍ତ
0: ଏଇଟା ବେଦାନ୍ତରେ କୁହାହେଇଛି, ସୋ ଅକାମୟତ
1: ଏକୋହଂ
0: ବହୁ ଶ୍ୟାମ, ତେଣୁ ଏତସ୍ମାତ୍ ଆକାଶ ସମ୍ଭୂତ ଆକାଶାତ୍ ବାୟୁ ବାୟୁ ରଗ୍ନେ ଅଗ୍ନେ ଅଦ୍ଭ୍ୟ ପୃଥିବୀ ପୃଥିବ୍ୟାଂ ଔଷଧୟ ଔଷଧିଭ୍ୟାଙ୍ଗ ଅନ୍ନ ଅନ୍ନାତ ଭୂତାନି। ତେଣୁ ଏଇ ଯୋଉ ପରମାତ୍ମାଙ୍କ କଥା ଆପଣ କହୁଛନ୍ତି, ଏ ପରମାତ୍ମା ହେଉଛନ୍ତି ସକଳ ସୃଷ୍ଟିର ଉତ୍ପନ୍ନ କରିବାର ଆଧାର।
1: କିନ୍ତୁ ପୁଣି କହିଲେ ଏଠି ନରଚେଷ୍ଟା ମୁପାଦାୟ ହରିଶରତି ଭୂତଳେ ଏବଂ ଭୂତ ଯେ ପରମ ବ୍ରହ୍ମ ପରମାତ୍ମା ଯାହାଙ୍କୁ ମାନେ ମାନେ ଜଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତୁନବନ୍ତୀ ଦିବ୍ୟସ୍ତବୈ, ଯାହାଙ୍କର ଗୋଟିଏ କ୍ଷଣ ସାକ୍ଷାତକାର ପାଇବା ପାଇଁ କେତେ ବ୍ରହ୍ମା ଇନ୍ଦ୍ରଚନ୍ଦ୍ର ତପସ୍ୟା କରୁଛନ୍ତି, ସେ କ'ଣ କରୁଛନ୍ତି ଏଠି? ହରିଶରତି ଭୂତଳେ ଅର୍ଥାତ୍ ନରଚେଷ୍ଟା ମୁପାଦାୟ, ଗୋଟିଏ ସାଧାରଣ ମଣିଷ ଭଳି ଆମେ କେଡ଼େ ଭାଗ୍ୟବାନ ଦେଖନ୍ତୁ, ଯାହାଙ୍କୁ ଇନ୍ଦ୍ର ଚନ୍ଦ୍ର ବରୁଣ କୁବେର ଏବଂ ବେଦାନାଂ ସାରମି ସଂଶୋଧନ ପରିବୃତ ବ୍ରହ୍ମ ଦାରୁମ ଭୟ ଭଜେ, ଅର୍ଥାତ୍ ବେଦର ସାର ତତ୍ତ୍ୱ ସେଇ ଆଜି ସେ ହରି ନରଚେଷ୍ଟାଂ ଉପାଦାୟ ଗୋଟିଏ ମଣିଷ ସାଧାରଣ ମଣିଷ ଭଳି ହରିଶରତୀ ଭୂତଳେ ଦେଖନ୍ତୁ ବର୍ତ୍ତମାନ ସିଏ ଆସୁଛନ୍ତି। କେମିତି ଆସୁଛନ୍ତି? ଆରେ ମହାପ୍ରଭୁ ପୁରା ମାନେ ସେ ଶୋଇଥିଲେ ସେ ଚାଲନ୍ତି, ଅର୍ଥାତ୍ ଅପାଣି ପାଦ ଜବାନୋ ଗ୍ରହିତା ପଶ୍ୟତ୍ୟ ଚକ୍ଷୁ।
0: ଆପଣ ଯୋଉଟା କହିଲେ ସେଇଟା ହଉଛି, ସେ ଶୋଇଥିଲେ ମଧ୍ୟ ଦୂରକୁ ଯାଆନ୍ତି, ବସିଥିଲେ ମଧ୍ୟ ଚାରିଆଡେ ବୁଲି ପାରନ୍ତି। ଆସିନୁ ଦୂରଂ ବ୍ରଜତି ଶୟାନୁ ଜାତି ସର୍ବତଃ,
1: ତେଣୁ
0: ତୈତରୀୟ ଉପନିଷଦ ତେଣୁ
1: ଏଇ ସବୁ ଏ ଯୋଉ ବେଦ ବେଦାନ୍ତର ଯୋଉ ରହସ୍ୟମୟ ପ୍ରଭୁ ସେ ଆଜି କେମିତି ବୁଲୁଛନ୍ତି ଆପଣ ଦେଖିଲେ, ତାଙ୍କ ଠାରୁ ଇଏ ଭିନ୍ନ ନୁହନ୍ତି, ଯୋଉ ବେଦରେ ଯାହାଙ୍କର ତତ୍ତ୍ୱ ଇଏ ସେଇ ପ୍ରଭୁ। କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା, ଆମମାନଙ୍କୁ ଧନ୍ୟ କରିବା ପାଇଁ, ଉତ୍କଳବାସୀଙ୍କୁ ଧନ୍ୟ କରିବା ପାଇଁ ଏହି ସ୍ଥାନରେ ରହି ସେ ଆଜି ଲୋଟି ଯାଉଛନ୍ତି ତଳେ। ସ୍କନ୍ଦ ପୁରାଣରେ କୁହାଯାଇଛି, କହିଲେ ପ୍ରଭୁ କ'ଣ ଏ ଯୋଉ କେତେ ଖଣ୍ଡ କାଠ, ଇଏ 742 ଖଣ୍ଡ କାଠରେ ନନ୍ଦିଘୋଷ 741 ଖଣ୍ଡ କାଠରେ ବଳଭଦ୍ରଙ୍କର ତାଳ, ଆରେ ଏତିକି ଖଣ୍ଡ କାଠିରେ ଇଏ ଅଖିଳ ବ୍ରହ୍ମାଣ୍ଡ ନାଥ ବସିବେ, ଯିଏ ହେଉଛନ୍ତି ସ୍ୱୟଂ ଜଗତାଧାର, ଯିଏ ସମଗ୍ର ଜଗତର ଆଧାର, ସମସ୍ତ ଜଗତ ଯାହାଙ୍କ ଉପରେ ବାସ କରୁଛି। ନମସ୍ତେ ଜଗତାଧାର ଶଙ୍ଖ ଚକ୍ର ଗଦାଧର ଜନ୍ନାଭି ପଙ୍କଜା ଦେବ ଦାତୋ ହଂ ବିଶ୍ୱ ସୃଷ୍ଟିକୃତ କୁହାଯାଇଛି। ତେଣୁ ସିଏ ହେଉଛନ୍ତି ଜଗତର ଆଧାର, ଯିଏ ଜଗତକୁ ଧରିକିରି ରହିଛି, ଏଇ ଏତେ ଖଣ୍ଡ କାଠ ସେ ରଖିପାରିବ? ତେଣୁ ଲେଖା ହେଇଛି ଆସନଂ ଜଗତାଂ ଭୂପ ସ୍ୱୟଂ ସ୍ୱାସନ ବିଗ୍ରହ। ଏଇ ଯୋଉ ତିନିଟା ରଥ ନା, ଇଏ ତିନିଟା ରଥ ହେଉଛି ଜଗନ୍ନାଥ ମହାପ୍ରଭୁଙ୍କର ତିନି ଗୋଟି ବିଗ୍ରହ, ସେ ନିଜେ ନିଜକୁ ଧାରଣ କରୁଛନ୍ତି। କାରଣ ସେ କହୁଛନ୍ତି ସାତ ଗୋଟି ପର୍ବତରୁ ଅଟନ୍ତି ସେ ଗରୁ, ନାମ ବହିଛନ୍ତି ଅଚଳ ମହାମେରୁ, ତାକୁ ଇଏ ଯୋଉ କାଠରେ ନିର୍ମିତ ହେଇଥିବା ୟାକୁ ସେ ଅଟକେଇ ପାରିବେ, ଉଦ୍ଧାର ମାନେ ରଖିପାରିବେ? ଟିକିଏ ଅଣେଇ ହେଇ ପଡ଼ିଲେ ଯେ ଆର୍ଥରକ ଆପଣ ଦେଖିଛନ୍ତି 1.5 ଘଣ୍ଟା କାଳ ଅଣେଇ ହେଇକିରି ପଡ଼ିଥିବା ମହାପ୍ରଭୁଙ୍କୁ ପରମ ବ୍ରହ୍ମଙ୍କୁ

0: ପାରୁଛୁ। ଅନେକ ଶ୍ରଦ୍ଧାଳୁ ମାନଙ୍କ ସହିତ ବିଭିନ୍ନ ମଠର ଯୋଉ ତୁଳସୀ ଫୁଲ ମାଳ ଲାଗି ହେବାର ଯୋଉ ପରମ୍ପରା ରହିଛି, ସେଇ ପରମ୍ପରାକୁ ଆଜି ମଧ୍ୟ ଉଜ୍ଜୀବିତ କରି ମଠର ମଠାଧୀଶ ମାନେ ଚାଙ୍ଗଡ଼ାରେ ନାନା ସୁନ୍ଦର ଭାବରେ ମରୁଆ ଏବଂ ତୁଳସୀ ଦୟଡ଼ାକୁ ମିଶ୍ରିତ କରି ଗେଣ୍ଡୁ ଫୁଲ ଆଦି ମିଶ୍ରିତ କରି ପ୍ରଭୁଙ୍କ ନିକଟରେ ତାଙ୍କର ସେବାକୁ ଆଜି ଅର୍ପଣ କରିବାକୁ ଆସିଛନ୍ତି।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
3: ମଶାବାହିତ ରୋଗ, ଡେଙ୍ଗୁ, ମ୍ୟାଲେରିଆ ଏବଂ ଜାପାନୀ ଜ୍ୱର ହେଉଛି ଆମ ରାଜ୍ୟର ମୁଖ୍ୟ ମଶାବାହିତ ରୋଗ।
4: ବର୍ଷା ଋତୁର ଆରମ୍ଭ ଓ ଶେଷ ଉଭୟ ସମୟରେ ମଶା ବଂଶବୃଦ୍ଧି ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି ହୁଏ ଓ ଏହି ତିନୋଟି ରୋଗର ପ୍ରାଦୁର୍ଭାବ ବଢ଼ିଯାଏ।
3: ଏଥିରୁ ରକ୍ଷା ପାଇବା ପାଇଁ ଘର ଚାରିପାଖରେ ଓ ଘର ଭିତରେ କୌଣସି ସ୍ଥାନରେ 7 ଦିନରୁ ଅଧିକ ସମୟ ପାଣି ଜମି ରହିବାକୁ ଦିଅନ୍ତୁ ନାହିଁ।
4: ପାଣିକୁ ଧରି ରଖୁଥିବା ଭଙ୍ଗା ଡବା, ସଢେଇ, ଅବ୍ୟବହୃତ ହାଣ୍ଡି, ଟାୟାର ଆଦି ନଷ୍ଟ କରିଦିଅନ୍ତୁ।
3: ଘର ପାଖରୁ ବଣବୁଦା ସଫା କରନ୍ତୁ।
4: ନାଳ ନର୍ଦ୍ଦମାରେ ଓ ଖାଲୁଆ ସ୍ଥାନରେ ଜମି ରହୁଥିବା ପାଣିରେ ମଶା ନିରୋଧକ ଔଷଧ ପକାଇବାକୁ ସ୍ୱାସ୍ଥ୍ୟ କର୍ମଚାରୀ ବା ପୌର କର୍ମଚାରୀଙ୍କୁ ସହାୟତା କରନ୍ତୁ।
3: ଦିନ ହେଉ ବା ରାତି, ଶୋଇବା ବେଳେ ମଶାରୀ ବ୍ୟବହାର କରନ୍ତୁ।
4: ଶରୀରକୁ ଯଥାସମ୍ଭବ ଅଧିକ ଢାଙ୍କିବା ଭଳି ପୋଷାକ ପିନ୍ଧନ୍ତୁ।
3: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
5: ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
6: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
5: ଡିଜାଇନ୍ ନୂଆ ଅଛି, ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
6: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ BIS କେୟାର ଆପ୍। ସୁନା କିଣିବା ପୂର୍ବରୁ BIS କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
7: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
8: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
7: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
8: ଅଛି କେବଳ ମଣିଷ ପଣିଆ।
7: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ,
8: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
7: ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି PM ରାହତ ଯୋଜନା,
8: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ 7 ଦିନ ଯାଇ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
7: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜିକୃତ ହୋଇଛନ୍ତି।
8: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
7: ଆସନ୍ତୁ, ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢାଇବା ସଡକ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
8: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
7: ରାଜ୍ୟ ପରିବହନ ପ୍ରାଧିକରଣ, ଓଡ଼ିଶା ଦ୍ୱାରା ଜନହିତରେ ଜାରି।
1: ରାଷ୍ଟ୍ରୀୟ ପ୍ରଗତିର ଭିତ୍ତି, ନାରୀଙ୍କୁ ଶକ୍ତି, ବିକଶିତ ଭାରତରେ ସମୃଦ୍ଧ ଓଡ଼ିଶା ପାଇଁ ମହିଳା ସଶକ୍ତିକରଣକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ। ମହିଳା ସଶକ୍ତିକରଣର ଯୁଗାନ୍ତକାରୀ ଯୋଜନା ସୁଭଦ୍ରାରେ ମହିଳାଙ୍କୁ ମିଳିଛି ଆର୍ଥିକ ସହାୟତା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଏକୀକୃତ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା। ଅସୁବିଧାରେ ଥିବା ମହିଳାଙ୍କୁ ତୁରନ୍ତ ସହାୟତା ପାଇଁ ମହିଳା ହେଲ୍ପଲାଇନ୍ ନମ୍ଘର 1-8-1, ଅସହାୟ ମହିଳାଙ୍କ ପାଇଁ ଶକ୍ତି ସଦନ, ୱାନ୍ ଷ୍ଟପ୍ ସେଣ୍ଟର, ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଇତ୍ୟାଦି ମାଧ୍ୟମରେ ଗର୍ଭବତୀ, କିଶୋରୀ, ପ୍ରସୂତି ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଦିଆଯାଉଛି ପ୍ରାଧାନ୍ୟ। ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା, ଆମେ ପଢ଼ିବା ଆମ ଭାଷାରେ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ, ଅଦ୍ୟୁକା ଇତ୍ୟାଦି ଜରିଆରେ ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟରତ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର।
0: ଜୟ ଜଗନ୍ନାଥ। କେତେ ସୁନ୍ଦର ଭାବରେ ଆମେ ଦେଖୁଛୁ ବର୍ତ୍ତମାନ ସେ ଧଳା ଛତି, ଯେଉଁ କଳା ଛତି ଆସିଥିଲେ ବଡ଼ ଭାଇ ବଳଭଦ୍ରଙ୍କର ଯେତେବେଳେ ପହଣ୍ଡି ଆରମ୍ଭ ହୋଇଥିଲା, ଆଉ ଏ ବର୍ତ୍ତମାନ ଧଳା ଛତ୍ରୀର ଯେଉଁ ଦୃଶ୍ୟ ଆମକୁ ଦର୍ଶାଇ ଦେଉଛି ଯେ ବର୍ତ୍ତମାନ କାଳିଆ ଶାନ୍ତ ଗୋଟିଏ ବ୍ରହ୍ମାଣ୍ଡର ସ୍ୱାମୀ, ସେଇ ପତି ତପାବନ ଯିଏ ହାସୁଛନ୍ତି ଜଗତର ନାଥ ଜଗନ୍ନାଥ, ଝୁଲି ଝୁଲି ଟାହିଆ ହଲେଇ ହଲେଇ ପ୍ରଭୁ ଆସିବେ, ଏଇ ମଣ୍ଡନ କରିବେ, କୋଳମଣ୍ଡନ କରିବେ ନନ୍ଦିଘୋଷ ରଥର ସେଇ ବେଦୀକୁ। ଆଉ ଏପଟେ ଯେଉଁ ପହଣ୍ଡି ବେଳର ଯେଉଁ ସୁନ୍ଦର ଦୃଶ୍ୟ, ଘଣ୍ଟୁଆମାନଙ୍କର ଯେଉଁ ଘଣ୍ଟନାଥ, ବାସ୍ତବିକ ତାହା ପ୍ରଶଂସନୀୟ। କାହିଁକି ନା ଏତେ ସାମର୍ଥ୍ୟ, ଏତେ ଶକ୍ତି ପ୍ରଭୁ ତାଙ୍କୁ ପ୍ରଦାନ କରିଛନ୍ତି।

ଧରି ମାନେ କ୍ରମାଗତ ନିରନ୍ତର ଭାବରେ ଯେଉଁ ଘଣ୍ଟ ବଜାଇ ଆମମାନଙ୍କ ମନ ଭିତରେ ଅଧିକରୁ ଅଧିକର ଯେଉଁ ଆନନ୍ଦ ଯେଉଁ ଭାବ ବେଗକୁ ସୃଷ୍ଟି କରୁଛନ୍ତି ତାହା ମଧ୍ୟ ପ୍ରଶଂସନୀୟ। ପ୍ରଭୁ କେଉଁ ସୁରେ ପ୍ରଭୁ ଗାଇ ତୁମ ଗୀତ ଦୋଷିବି ତୁସ୍ତ ପ୍ରାଣ କେଉଁ ତୁଳିକାରେ ଆଙ୍କି ତୁମକୁ ଜୀବନ କରିବି ଧନ୍ୟ କେଉଁ ତତ୍ଵ ପଥେ ଖୋଜିଲେ ତୁମକୁ ମିଳିଛି ପଥଳ କୂଳ ଜାଣିଛି ଏତିକି ତୁମେ ହିଁ ତ ପ୍ରଭୁ ଜୀବନର ଆଦିମୂଳ। ଏ ସମଗ୍ର ସଂସାରର ଆପଣ ହେଉଛନ୍ତି ଏକମାତ୍ର ଆଦିମୂଳ। ଆଉ ସେଇ ପ୍ରଭୁ ବିଶ୍ୱନନ୍ଦାଙ୍କର ସେବାରେ ଯାହା କିଛି ଯାଇଥିଲା ଆମେ ମଧ୍ୟ ଦେଖୁଛୁ ଗୋଟିଏ ପରେ ଗୋଟିଏ ସବୁ ବସ୍ତ୍ର ଠାରୁ ଆରମ୍ଭ କରି ତାଙ୍କର ଆସବାବପତ୍ର ସବୁ କିଛି ଆସୁଛି। ଆଉ ଏପଟେ ଘଣ୍ଟୁଆଙ୍କର ଘଣ୍ଟ ନାଦରେ ଉଦ୍ଘୋଷଣ ହେଉଛି ନାକଚଣାର ଦ୍ୱାର କିନ୍ତୁ ପ୍ରଭୁଙ୍କର ତିଳେ ମାତ୍ର ତାଙ୍କର ସେ ଟାହିଆ ଆମକୁ ଦୃଶ୍ୟମାନ ହେଉନାହିଁ କିନ୍ତୁ ଅପେକ୍ଷା କରିଛନ୍ତି ଅଗଣିତ ଶ୍ରଦ୍ଧାଳୁ ଅଗଣିତ ଭକ୍ତ କିଏ ଛାତରେ କିଏ ପଥରେ କିଏ ଆଗରେ କିଏ ପଛରେ କିଏ ଶରଧା ବାଲିର ଦୁଇ ପଟରେ ରହିଛନ୍ତି କାରଣ ପ୍ରଭୁଙ୍କୁ କିପରି ତାଙ୍କୁ ତୋଷି ଦେବେ ତାଙ୍କର ମନକୁ ପ୍ରଭୁଙ୍କୁ ଆପଣେଇ ନେବେ କିଏ ପ୍ରଭୁଙ୍କର ସାନ୍ନିଧ୍ୟ ଟିକେ ପାଇପାରିବ ପ୍ରତ୍ୟକ୍ଷରେ କିଏ ପୁଣି ପରୋକ୍ଷରେ। ପ୍ରଭୁ ଆପଣଙ୍କୁ ଆମେ କ'ଣ ଦେଇପାରିବୁ ସୁଦାମା ସିନା ଖୁଦକଣିଏ ଦେଇ ଆପଣଙ୍କୁ ସନ୍ତୁଷ୍ଟ କରିପାରିଥିଲା ଗଜେନ୍ଦ୍ର ପଦ୍ମ ପୁଷ୍ପଟିଏ ଦେଇ ଆପଣଙ୍କର ସମର୍ପିତ ଭାବନାରେ ଆପଣଙ୍କର ମନ ଟିକେ କିଣିପାରିଥିଲା ଶବରୀର ଅଇଣ୍ଠା ଫଳ ଖାଇ ଆପଣ ମଧ୍ୟ ଆତ୍ମ ପରିତୃପ୍ତି ଲାଭ କରିଥିଲେ। ଆଉ ସେହିପରି ଭାବରେ ଦାସିଆ ଠାରୁ ନଡ଼ିଆ ନେଇଥିଲେ ଆମେ ଦେଖିପାରୁନଥିଲୁ ରଥଯାତ୍ରା ସମୟରେ ସେ ଯେଉଁ ରଥଯାତ୍ରା ସମୟରେ ସିଂହଦ୍ୱାରର ଗୁମୁଟ ଭିତରୁ ପ୍ରଭୁଙ୍କର ଟାହିଆ ଦୃଶ୍ୟମାନ ହେଉନଥିଲା ମନ ଭିତରେ ଅତ୍ୟନ୍ତ ଦୁଃଖ ଭାବ ଜାତ ହେଉଥିଲା। ଆଜି କିନ୍ତୁ ସେ ଗୁଣ୍ଡିଚା ମନ୍ଦିରର ନାକଚଣାର ଗୁମୁଟ ଭିତରୁ ପ୍ରଭୁଙ୍କର ଟିକିଏ ମାତ୍ର ଯେଉଁ ଟାହିଆର ଯେଉଁ ଦୋଳାମାନ ଦୃଶ୍ୟ ଆମେ ଦେଖିପାରୁଛୁ ମନ ଭିତରେ ଅପୂର୍ବ ଆନନ୍ଦ ଖେଳି ଉଠୁଛି ଆହା ଆସିଗଲେ ପ୍ରଭୁ ମୋ ଠାକୁର ମୋ ଜଗତର ନାଥ ଜଗନ୍ନାଥ କାଳିଆ ଠାକୁର ରାଧା କହେ ମୋ କାଳିଆ ରାଜା ଗୋପପୁରେ ଲକ୍ଷ୍ମୀ କହେ ଧନ ମୋର ବଡ଼ ନୀଳା ଚଳେ ମୀରା କହେ ମୋ କାଳିଆ ଅଟେ ଗିରିଧର ଭକ୍ତ ଆଜି କହୁଛି ପ୍ରଭୁ ମୋ କାଳିଆ ମୋ ହୃଦୟର ମୋ କାଳିଆ ସେଇ ମୋ ହୃଦୟର ଠାକୁର ଆଜି ଆସୁଛନ୍ତି ଆଜି ଦେଖିପାରୁଛୁ ଆମେ ସେ ଟାହିଆର ଦୃଶ୍ୟ ସୁନ୍ଦର ଭାବରେ ଟିକିଏ ଟିକିଏ ହଲୁଛନ୍ତି ସେ ଟାହିଆ ଦୋଳାମାନ ହେଉଛନ୍ତି ଆସିବେ ପ୍ରଭୁ କାଳିଆ ଶାନ୍ତ କୋଟି କୈବଲ୍ୟର ନାଥ ଅଗତିର ଗତି ଆରତିର ସାଥୀ ଅତୀତ ପାବନ ପ୍ରଭୁ ଜଗନ୍ନାଥ କମନୀୟ ନମନୀୟତାର ପ୍ରତୀକ ଆପଣ ହେଉଛନ୍ତି ଅବ୍ୟକ୍ତ ସେ ଅବ୍ୟକ୍ତ ଭାବକୁ ଆଜି ବ୍ୟକ୍ତ କରିବା ପାଇଁ ପ୍ରତିଟି ହୃଦୟ ପ୍ରତିଟି ମୁଖ ଆଜି ବ୍ୟାକୁଳିତ ହେଉଛନ୍ତି ପ୍ରଭୁଙ୍କର ଜୟ ଜୟ ଗାନରେ ଆଜି ଏ ଶରଥା ବାଲି ଆଜି ପ୍ରକମ୍ପିତ ହେଉଛନ୍ତି ଗୁରୁଗମ୍ଭୀର ନାଦ ଯେଉଁ ନାଦ ଭିତରେ ନାଦ ବ୍ରହ୍ମ ଶବ୍ଦ ବ୍ରହ୍ମ ଦାରୁ ବ୍ରହ୍ମ ଆଜି ପାଲଟି ଯାଇଛନ୍ତି ସେ ନାଦ ବ୍ରହ୍ମ ଯେଉଁ ନାଦ ବ୍ରହ୍ମର ଉଦ୍ଘୋଷଣ ଆମେ ସେ ଉଦ୍ଘୋଷଣର ଘଣ୍ଟର ତାଳେ ତାଳେ ପ୍ରଭୁଙ୍କର ଯେଉଁ ଟାହିଆ ଆମେ ଦେଖିପାରୁଛୁ। ଆଉ ଆଜି ମଧ୍ୟ ଚମତ୍କାର ଏକ ଦୃଶ୍ୟ ପ୍ରତୀୟମାନ ହେଉଛନ୍ତି କାହିଁକି ନା ଆଜିର ଯେଉଁ ଯାତ୍ରା ଆସିଥିଲେ ପ୍ରଭୁ ଗୁଣ୍ଡିଚା ଯାତ୍ରାରେ ଯାହା ଥିଲା କାଦୁଆ ଗୁଣ୍ଡିଚା ନାମରେ ନାମିତ ହୋଇଥିଲା ଆମେ ମଧ୍ୟ ଆଜି ଆଶା କରିଥିଲୁ ପ୍ରଭୁ ଆଜି ବର୍ଷା କରିବେ ଏ ବାହୁଡ଼ା ଯାତ୍ରାକୁ ଆଜି ମଧ୍ୟ କାଦୁଆ କରିଦେବେ କିନ୍ତୁ ତାହା କଲେ ନାହିଁ ପ୍ରଭୁ ଆଜି ଧୂଳିଆ ଯାତ୍ରା କରିଦେଲେ ଯେଉଁ ଯାତ୍ରା ଆମର ରହିଛି ଯେଉଁ କାଦୁଆ ଗୁଣ୍ଡିଚା ଆଉ ଧୂଳିଆ ଗୁଣ୍ଡିଚା ଅର୍ଥାତ୍ ଧୂଳି ଉଡ଼େଇ ସମଗ୍ର ଶରଧାବାଲିର ଏଇ ଯେଉଁ ପ୍ରେମ ପବିତ୍ର ଶରଧାର ରେଣୁ ଆଜି ପ୍ରତିଟି ଭକ୍ତଙ୍କର ପ୍ରତିଟି ସେଇ ଶ୍ରଦ୍ଧାଳୁମାନଙ୍କର ମସ୍ତକରେ ଆଜି ସିଞ୍ଚିତ ହେଇଯାଉଛି ସିଞ୍ଚନ କରାଯାଉଛି ମଧ୍ୟ ବାଡ଼ିର ଯେଉଁ ପାଣି ଯାହା ସେବକମାନେ ଆଜି ଭକ୍ତମାନେ ଶ୍ରଦ୍ଧାଳୁମାନେ କାଳେ କୌଣସି ଅସୁବିଧା ହେଇଯିବ ତେଣୁକରି ସେମାନେ ମଧ୍ୟ ଅତି ସମର୍ପଣ ଭାବରେ ପ୍ରଭୁଙ୍କର ସେବାରେ ସେବା କରିବା ସହିତ ସେବକମାନଙ୍କର ସେବା ମଧ୍ୟ କରୁଛନ୍ତି। ଆଉ ଆମେ ଦେଖୁଛୁ ଶରଧା ବାଲିରେ ବନାଟି ବୁଲାଇବା ସହିତ ଯେଉଁ ବିଭିନ୍ନ ପ୍ରକାର ଯେଉଁ ପୁରୀର ଶ୍ରୀକ୍ଷେତ୍ରର ଯେଉଁ ସମର କଳାର ଗୋଟିଏ ଗୋଟିଏ ନିଦର୍ଶନ ରହିଛି ସାଇ ଯାତ୍ରାରେ ଦେଖାଯାଏ ତାହା ମଧ୍ୟ ସୁନ୍ଦର ଭାବରେ ଦେଖାଯାଉଛନ୍ତି। ଆଉ ଚାମର ଆଲଡ ଭିତରେ କିନ୍ତୁ ଅଟକି ଯାଇଛନ୍ତି ସେଇ ଗୁଣ୍ଡିଚା ରାଣୀଙ୍କର ମାଙ୍କର ସେ ନାକଚଣାର ସେଇ ଗମ୍ଭୀରା ଭିତରେ ସେ ଦ୍ୱାର ମଧ୍ୟରେ ଖାଲି ଦେଖାଯାଉଛି ସେଇ ଟାହିଆ ଯେଉଁ ଟାହିଆ ଝୁଲି ଝୁଲି ବ୍ୟକ୍ତ କରୁଛି ମୁଁ ହେଉଛି ସେ କାଳିଆ ଠାକୁର ସର୍ବବ୍ୟାପୀ ସର୍ବଦ୍ରଷ୍ଟା ଅଖିଳ ବ୍ରହ୍ମାଣ୍ଡର ସ୍ରଷ୍ଟା।

0: ସୃଷ୍ଟି ସ୍ଥିତି ଲୟକର୍ତ୍ତା ସର୍ବଶକ୍ତିମାନ ଆତ୍ମତ୍ରାଣ ଅନ୍ତର ଜଗନ୍ନାଥ ସ୍ୱାମୀ ଗୋବିନ୍ଦ ହେ ହୃଷିକେଶ, ମୁଁ ହେଉଛି ସେଇ ପ୍ରଭୁ ଜନାର୍ଦ୍ଦନ। ସେଇ ଜନାର୍ଦ୍ଦନଙ୍କର ବାଣୀକୁ ଆମେ ଆମର ନିକଟରେ ଥିବା ପ୍ରଥମ ବୁଥରେ ଶାନ୍ତନୁରଥ ମହୋଦୟଙ୍କ ନିକଟରୁ ଶ୍ରବଣ କରିବା। ପ୍ରଭୁଙ୍କର ଚକା ଚକା ଆଖି ଦେଖାଗଲାଣି, ଆହା ଧନ୍ୟ ହେଇଗଲି ପ୍ରଭୁ ଆପଣଙ୍କର ସେଇ ମୁଖାରବିନ୍ଦକୁ ଦର୍ଶନ କରି, ଆପଣଙ୍କର ଚକ୍ଷୁକୁ ଦର୍ଶନ କରି ନିସ୍ତରିଲୁ ନିସ୍ତରିଲୁ ପ୍ରଭୁ କାଳିଆ ଶାନ୍ତ ଅପେକ୍ଷା କରିଥିଲୁ। ତେବେ ଏଇ ସେ ଅପେକ୍ଷା ପ୍ରତୀକ୍ଷା ଭିତରେ ପ୍ରଭୁଙ୍କର ବାଣୀକୁ ଆମେ ଶ୍ରବଣ କରିବା ଆମେ ଶାନ୍ତନୁରଥ ମହୋଦୟଙ୍କ ନିକଟରୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଧନ୍ୟବାଦ ଡକ୍ଟର କଲ୍ୟାଣୀ ନନ୍ଦୀ ମହୋଦୟା। ପ୍ରକୃତରେ ଆମେ ଗୋଟେ ଦାୟିତ୍ୱରେ ଅଛେ ବୋଲି ମହାପ୍ରଭୁଙ୍କର କଥା କହିବାକୁ ପଡ଼ୁଛି, ନହେଲେ ନାକଚଣା ଦ୍ୱାର ଭିତରେ ମହାପ୍ରଭୁଙ୍କର ଅପୂର୍ବ ଭଙ୍ଗୀରେ ଦୋଳାୟମାନ ଟାହିଆର ଦୃଶ୍ୟ ଦର୍ଶନ କରିବା ପରେ ଏବଂ ମହାପ୍ରଭୁଙ୍କର ଅନିମେଷ ନେତ୍ରକୁ ଦେଖିବା ପରେ ପ୍ରକୃତରେ କିଛି କହିଲା ଭଳି ଅନୁଭବ ହେଉନାହିଁ ଏବଂ କହିବା ଉଚିତ ନୁହେଁ ବୋଲି ମନରେ ଆସୁଛି, କିନ୍ତୁ ଆକାଶବାଣୀ ଆମକୁ ନିଯୁକ୍ତ କରିଛନ୍ତି ଗୋଟେ କାର୍ଯ୍ୟରେ, କ'ଣ କରିବା। ଏଇ ଯେଉଁ ମହାପ୍ରଭୁଙ୍କର ଦୁଇ ଆଖିକୁ ଚାହିଁ ରହିବା ପାଇଁ କେବଳ ନୃତକାର୍ଦ୍ର ନୟନରେ କେବଳ ମାତ୍ର ଇଚ୍ଛା କିଛି ନ କହିକିରି ନିରବ ଭାବରେ ମହାପ୍ରଭୁଙ୍କୁ ଚାହିଁବାର ଯେଉଁ ଆନନ୍ଦ, କଥା କହିବାରେ ସେ ଆନନ୍ଦ ପ୍ରକୃତରେ ନାହିଁ, କିନ୍ତୁ ବାଣୀ ସେବାର ଦାୟିତ୍ୱ ଦେଇଛନ୍ତି ଆକାଶବାଣୀ, ଏବଂ କେବଳ ଆକାଶବାଣୀ ଦେଇନାହାନ୍ତି, ଏହା ମହାପ୍ରଭୁଙ୍କର ମଧ୍ୟ ଏକ ଅନୁଜ୍ଞା ବୋଲି ଆମେ ବିଚାର କରୁଥିବାରୁ ମହାପ୍ରଭୁଙ୍କ କଥା ଆପଣଙ୍କୁ ଅବଶ୍ୟ କହିବୁ। ମହାପ୍ରଭୁଙ୍କ ପାଇଁ ଏତେ ପ୍ରତୀକ୍ଷା କାହିଁକି, ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଅନ୍ୟ ଦିଅମାନଙ୍କ ଅପେକ୍ଷା ଏତେ ଉତ୍କଣ୍ଠା, ଏତେ ଉଦ୍ବେଗ, ଏତେ ଉନ୍ମାଦନା କାହିଁକି? ତାର ତ କିଛି କାରଣ ଥିବ। କିଛି କାରଣ ହେଉଛି ଯେ ମହାପ୍ରଭୁ ହେଉଛନ୍ତି ସ୍ୱୟଂ ପରମାତ୍ମା, ପରମବ୍ରହ୍ମ, ସଚ୍ଚିଦାନନ୍ଦ ବିଗ୍ରହ। ସଚ୍ଚିଦାନନ୍ଦ କହିଲେ କ'ଣ ବୁଝେ ମହାପ୍ରଭୁ, ଆମେ କ'ଣ ବୁଝେ ଶ୍ରୋତାବନ୍ଧୁ? ଆମେ ସଚ୍ଚିଦାନନ୍ଦ କହିଲେ ତ ଆମେ ସମସ୍ତେ ଉଚ୍ଚାରଣ କରୁଛେ ସଚ୍ଚିଦାନନ୍ଦ, କିନ୍ତୁ ତିନୋଟି ତତ୍ତ୍ୱ ଏ ଭିତରେ ସମାହିତ ହୋଇଛନ୍ତି, ସତ୍, ଚିତ୍ ଏବଂ ଆନନ୍ଦ। ସତ୍ କ'ଣ? ସତ୍ର ଅର୍ଥ ହେଉଛି ବା ସତ୍ର ସଂଜ୍ଞା ହେଉଛି ତ୍ରିକାଳେ ତିଷ୍ଠତି ଯତ୍ ତଃ ସହ ସତ୍। ଯିଏ ତିନି କାଳରେ ରହେ, ଯିଏ ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ରହିବେ, ସେ କିଏ, ତାଙ୍କର ନାଁ କ'ଣ, ତାଙ୍କର ସ୍ୱରୂପ କ'ଣ? ସିଏ ହେଉଛନ୍ତି ଆତ୍ମା, ଯେଉଁ ଆତ୍ମାଙ୍କର ବିନାଶ ନାହିଁ, ଶରୀରର ବିନାଶରେ ସମାହିତ କରିପାରେ। ତେଣୁ ମହାପ୍ରଭୁଙ୍କର ଯେଉଁ କଳାବର୍ଣ୍ଣ, ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଯେଉଁ ଶ୍ୟାମଳ ବର୍ଣ୍ଣ ଏବଂ ଶ୍ରୀକୃଷ୍ଣଙ୍କର ମଧ୍ୟ ଯେଉଁ ଶ୍ୟାମଳ ବର୍ଣ୍ଣ, ସେ ଶ୍ୟାମଳ ବର୍ଣ୍ଣର ଏଭଳି ଶକ୍ତି ଅଛି, ସେ ସମଗ୍ର ଜଗତକୁ ଆକର୍ଷିତ କରି ସମସ୍ତ ରଙ୍ଗ, ସମସ୍ତ ବର୍ଣ୍ଣକୁ ନିଜ ଭିତରେ ସମାହିତ କରିପାରନ୍ତି। ତେଣୁ ମହାପ୍ରଭୁଙ୍କୁ ଆମେ ଯେତେବେଳେ ବଡ଼ଦାଣ୍ଡରେ ଦେଖୁଛେ ବା ରତ୍ନ ସିଂହାସନରେ ଦେଖୁଛେ, ସେ ତାଙ୍କର ସେଇ ବର୍ଣ୍ଣ ବଳରେ, ସେଇ ରଙ୍ଗ ବଳରେ ସେ ସମସ୍ତଙ୍କୁ ଆକର୍ଷଣ କରୁଛନ୍ତି। ତେଣୁ ଡାର୍କ ଏନର୍ଜିର ଯେଉଁ ଚାରିଟା ଏନର୍ଜି ଭିତରେ ଯେଉଁ ପ୍ରାବଲ୍ୟ, ଯେଉଁ ଆଧିକ୍ୟ, ସେଇ ଆଧିକ୍ୟ ହିଁ ମହାପ୍ରଭୁଙ୍କ ବିଗ୍ରହକୁ ବଡ଼ କରିଛି, ମହାପ୍ରଭୁଙ୍କୁ ଶକ୍ତିଶାଳୀ କରିଛି, ଏବଂ ମହାପ୍ରଭୁଙ୍କ ପାଖକୁ ସମସ୍ତଙ୍କୁ ଟାଣି ନେବା ପାଇଁ ମହାପ୍ରଭୁଙ୍କ ଭିତରେ ସେ ସାମର୍ଥ୍ୟ ଥିବାରୁ ମହାପ୍ରଭୁଙ୍କ ପାଇଁ ଆମର ଏତେ ଅପେକ୍ଷା। ଏତେ ଦେବତା ଅଛନ୍ତି, କିନ୍ତୁ ମହାପ୍ରଭୁଙ୍କ ପାଇଁ ଯେଉଁ ଉନ୍ମାଦନା, ମହାପ୍ରଭୁଙ୍କ ପାଇଁ ଯେଉଁ ବ୍ୟାକୁଳତା, ସେ ବ୍ୟାକୁଳତାର କାରଣ ହେଉଛି ମହାପ୍ରଭୁ ହେଉଛନ୍ତି ଡାର୍କ ଏନର୍ଜିର ପ୍ରତୀକ। ଏଇଟା ହେଉଛି ବିଜ୍ଞାନ ସମସ୍ତ ବିଚାର। ତେଣୁ ବିଜ୍ଞାନ ମଧ୍ୟ ଯେଉଁ ମହାପ୍ରଭୁଙ୍କୁ ସମର୍ଥନ କରେ ଏବଂ ତାତ୍ତ୍ୱିକ ଦୃଷ୍ଟିରୁ ମହାପ୍ରଭୁଙ୍କୁ ବିଶ୍ୱାସ ମଧ୍ୟ ଆଣିଛି ଯେଉଁ ବିଜ୍ଞାନ, ଏବଂ ବିଜ୍ଞାନ ଏବଂ ଆଧ୍ୟାତ୍ମିକତା, ବିଜ୍ଞାନ ଏବଂ ବିଶ୍ୱାସ, ଏ ଦୁଇଟା ଯାକ ମହାପ୍ରଭୁଙ୍କ ପାଖରେ ଆମେ ସମନ୍ୱିତ ଭାବରେ ଦେଖିବାକୁ ପାଉଛୁ। ତେଣୁ ଯିଏ ବିଶ୍ୱାସ ସିଏ ମହାପ୍ରଭୁ, ଯିଏ ବିଜ୍ଞାନ ମଧ୍ୟ ସିଏ ମହାପ୍ରଭୁ। ତେଣୁ ସେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବର୍ତ୍ତମାନ ଟାହିଆ ମସ୍ତକରେ ଖଞ୍ଜି, ସେ ତ ଆପଣ କହିଲେ ଯେ କାଦମ୍ବରୀ ଚଞ୍ଚଳମ, କାଦମ୍ବରୀ ତ ପାନ କରିଥିବାରୁ ସିଏ ଧୀରେ ଧୀରେ ଆସନ୍ତି, କିନ୍ତୁ ମହାପ୍ରଭୁ ନିଜେ କାଦମ୍ବରୀ ପାନ କଲା ଭଳିଆ ଆଜି ବିଳମ୍ବ କରୁଛନ୍ତି। ତେଣୁ ଦେଖନ୍ତୁ ବଡ ଠାକୁର ବଳଭଦ୍ର କେତେ କ୍ଷିପ୍ର ଭାବରେ ଆସିଲେ,
2: ଛାଡିବାକୁ ଇଚ୍ଛା କରୁନାହାନ୍ତି ଜନ୍ମବେଦୀକୁ।
1: ଜନ୍ମବେଦୀରେ
2: ଗୋଟେ ମାୟା ଲାଗି ଯାଇଥିଲା ନା, ସାତ ଦିନ ହେଲାଣି।
1: ମାୟାକୁ ତାଙ୍କୁ ଆମେ ମାୟାର ଅଧୀଶ୍ୱର ବୋଲି କହିଲେ ସିନା, କିନ୍ତୁ ଲୌକିକ ଲୀଳାରେ ଯେହେତୁ ମହାପ୍ରଭୁ ଅଛନ୍ତି, ତାଙ୍କୁ ଟିକେ ଜନ୍ମବେଦୀର ମାୟା ନିଶ୍ଚିତ ଭାବରେ ଟିକେ ଆଚ୍ଛନ୍ନ କରୁଥିବ। ଆଉ ଗୋଟିଏ କଥା ହେଉଛି ଯେ ମହାପ୍ରଭୁ ହେଉଛନ୍ତି ସ୍ୱୟଂ ପରମବ୍ରହ୍ମ। ଆପଣ ଆଗରୁ କହୁଥିଲେ ଆମେ ତ ସଚ୍ଚିଦାନନ୍ଦ ତତ୍ତ୍ୱ କଥା କହିଲେ ଏବଂ ବେଦାନ୍ତ ତତ୍ତ୍ୱ କଥା କହିଲେ କ'ଣ ହେବ, ଆପଣ ଅପାଣିପାଦ କଥା କହିଲେ, ତାଙ୍କୁ ଆମେ ପାଦ ଦେଇନାହୁଁ, ପାଣି ଦେଇନାହୁଁ, କିନ୍ତୁ ତାଙ୍କୁ ବାହୁ ଦୁଇଟା ପ୍ରସାରିତ କରିକି ରଖିଛୁ, ବାହୁ ଦୁଇଟା ପ୍ରସାରିତ କରିକି ଏଇଥିପାଇଁ ରଖିଛୁ ଯେଉଁମାନେ

0: ମହାପ୍ରଭୁଙ୍କର ବିଗ୍ରହ ପରିକଳ୍ପନା କରିଛନ୍ତି, ସେମାନେ ମହାବାହୁଙ୍କୁ ଉର୍ଦ୍ଧ୍ୱ ବାହୁ କରିକି ଏଇଥିପାଇଁ ରଖିଛନ୍ତି, ସେଇ ଉର୍ଦ୍ଧ୍ୱ ବାହୁରେ ସମଗ୍ର ବିଶ୍ୱକୁ ସମାହିତ କରିବାର ଗୋଟେ ସୂଚନା ବା ସମାହିତ କରିବାର ଗୋଟେ ପରିକଳ୍ପନା ମହାପ୍ରଭୁଙ୍କ ବିଗ୍ରହରେ ଦିଆଯାଇଛି। ତେଣୁ ଦୁଇଟା ବାହୁ ଯେତେବେଳେ ମହାପ୍ରଭୁଙ୍କୁ ଆମେ ଦେଖିଦଉଛୁ, ଆମକୁ ଲାଗୁଛି ମହାପ୍ରଭୁ ସତେ ଯେମିତି ଡାକୁଛନ୍ତି, ଆ ଆ ଆ ମୋ ପାଖକୁ ଆ, କେତେ ବାଟରୁ ଆସିଛୁ, ମୁଁ କେତେ କାଳରୁ ତୋତେ ଅପେକ୍ଷା କରିଛି, ବାହୁ ପ୍ରସାରଣ କରି ତୁ ଟିକେ ପଳେଇ ଆସିଲେ ମୁଁ ତୋତେ କୋଳେଇ ଦେବି। ବିଭିନ୍ନ କାରଣରୁ ଆମେ ନାନା ପାପ ପଙ୍କରେ ଲିପ୍ତ ହେଇଥିବାରୁ ମହାପ୍ରଭୁଙ୍କୁ ସ୍ପର୍ଶ କରିବାର ସୁଯୋଗ ସିନା ପାଇପାରୁନାହୁଁ।
1: ଆଲିଙ୍ଗନ ମୁଦ୍ରାରେ ଅଛନ୍ତି,
0: ଆଲିଙ୍ଗନ ମୁଦ୍ରାରେ ସବୁବେଳେ ଆଲିଙ୍ଗନ ମୁଦ୍ରାରେ ଥିବାରୁ ସେ ସମସ୍ତ ଭକ୍ତଜନଙ୍କୁ ଆକର୍ଷିତ କରୁଛନ୍ତି, ଆ ଆ ବୋଲି ଡାକୁଛନ୍ତି। ଯେ ପତାକା ଚଞ୍ଚଳ ଯୋଉ ଅବା ବୋଲି କୁହାହେଇଛି, ପାପିଙ୍କୁ ଡାକେ ଡାକେ ପତିତ ପାବନ ବାନା ସମସ୍ତଙ୍କୁ ଆ ବୋଲି ଡାକୁଛି। ସିଏ ହାତରେ ସିନା ତାଙ୍କର ଧରି ପକେଇବା ପାଇଁ ଆମକୁ ତାଙ୍କ ଡେଣା ପ୍ରସାରିତ କରିଛନ୍ତି, ତାଙ୍କ ବାନା ମଧ୍ୟ ପଞ୍ଚକୋଶୀ ଦୂରରୁ ଚତୁର୍ଦିଗରୁ ସେ ଆମକୁ ଆହ୍ୱାନ କରୁଛି ଯେ ତୁ ଆସେ ଆସେ ବୋଲି। ତେଣୁ ଏଇ ଯେଉଁ ବେଦାନ୍ତ ବେଦ୍ୟ ବେଦାନ୍ତ ପ୍ରତିପାଦିତ ପରମବ୍ରହ୍ମ, ତାଙ୍କୁ ହାତ ନ ଦେଇକରି ଆମେ ସହସ୍ର ବାହୁ କରିଛୁ, ଯୋଉଟା ପୁରୁଷ ସୂକ୍ତରେ କୁହାଗଲା ସହସ୍ର ଶୀର୍ଷା ପୁରୁଷ ସହସ୍ରାକ୍ଷ ସହସ୍ର ପାଦ
1: ଭୂମିକମ୍ ସର୍ବତ
0: ସାଙ୍ଗୁଳମ୍। ତେଣୁ ମହାପ୍ରଭୁଙ୍କୁ ଯୋଉ କୁହାହେଇଛି ଯେ ସହସ୍ରାକ୍ଷ ସହସ୍ର ପାଦ, ସେ ସହସ୍ରଟା ପ୍ରକୃତରେ ଶହେ ହଜାରେ ନୁହେଁ,
1: ଅସଂଖ୍ୟ
0: ଅସଂଖ୍ୟ
1: ଅସଂଖ୍ୟାତ ବାଚକ
0: ଅସଂଖ୍ୟାତ ବାଚକ। ତେଣୁ ମହାପ୍ରଭୁଙ୍କର ଲକ୍ଷ ଲକ୍ଷ କୋଟି କୋଟି ପାଦ, କୋଟି କୋଟି ହାତ, କୋଟି କୋଟି ଆଖି। ତେଣୁ ଏଭଳି ଯୋଉ ପରିକଳ୍ପନା କରାହେଇଛି, ତେଣୁ ସେଇ ମହାପ୍ରଭୁ ହେଉଛନ୍ତି ଏଇ ଯୋଉ ଆମର ଶ୍ରୀଜଗନ୍ନାଥ, ଯାହାଙ୍କର ଚାରି ଚକ୍ଷୁକୁ ଦେଖିଦେଲେ ଆମର ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ତା ଭିତରେ ସମାହିତ ହେଇଯିବାର ଆମେ ଅନୁଭବ କରୁ, ଏବଂ ଆମ ଆଖି ଯେତେବେଳେ ମଧ୍ୟ ସେଇ ଆଖିରେ ଏକାକାର ହେଇଯାଏ, ଆମର ଗୋଟେ ଅନୁଭବ ହୁଏ ସେଇ ଆଖି ବାଟ ଦେଇକରି ଆମର ଆତ୍ମଚୈତନ୍ୟ ସତେ ଯେମିତି ସମଗ୍ର ବିଶ୍ୱ ଆଡ଼କୁ ପ୍ରସାରିତ ହେଇଯାଉଛି। ତେଣୁ ଆମର ସମସ୍ତ ସଂକୀର୍ଣ୍ଣତା, ଆମର ସମସ୍ତ ନ୍ୟୁନତା, ଆମର ସମସ୍ତ ସ୍ୱଳ୍ପ ବିଚାର ସେ ସମୟରେ ଏକ ବ୍ୟାପକ ବିଚାରରେ ପରିବର୍ତ୍ତନ ହେଇଯାଏ। ଏଇ ହେଉଛି ମହାପ୍ରଭୁଙ୍କର ଆଖିର ମହାତ୍ମ୍ୟ। କାହିଁକି ମହାପ୍ରଭୁଙ୍କ ଆଖିରେ ଆଖି ମିଶେଇ ଦେବା ପାଇଁ ଆମେ ବ୍ୟାକୁଳ ହଉ? କାରଣ ମହାପ୍ରଭୁଙ୍କ ଆଖିରେ ଆଖି ମିଶେଇବା ଦେବା ଦ୍ୱାରା ଆମର ସଂକୀର୍ଣ୍ଣତା ଦୂରୀଭୂତ ହୁଏ, ଏବଂ ଆମ ଭିତରେ ଗୋଟେ ବ୍ୟାପକ ଚେତନାର ଅବତରଣ ଘଟେ, ଏବଂ ବ୍ୟାପକ ଚେତନାର ଏକ ବିଶ୍ୱ ଚେତନାର ଅବତରଣ ଯେତେବେଳେ ମଣିଷର ହୃଦୟରେ ଅବତରଣ ହବ, ସେତେବେଳେ ମଣିଷ ଏକ ବିଶ୍ୱ ଚେତନାକୁ ଉତ୍ତରିତ ହୋଇଯିବ। ଆପଣ ଦୟାକରି ଡକ୍ଟର ନରେଶ ଚନ୍ଦ୍ର ଦାସ, ଆପଣ ମହାପ୍ରଭୁଙ୍କ ସମ୍ପର୍କରେ ଦ୍ୱିପଦ କହନ୍ତୁ, ତାପରେ ଆମେ ପରବର୍ତ୍ତୀ ଧାରା ବିବରଣୀ କଥା ଆଲୋଚନା କରିବା।
2: ବ୍ରହ୍ମେତି ବେଦାନ୍ତିନୋ ବୌଦ୍ଧା ବୁଦ୍ଧ ଇତି ପ୍ରମାଣ ପଟବଃ କର୍ତ୍ତେତି ନୈୟାୟିକା ଅର୍ହନ୍ ନିତ୍ୟଥ ଜୈନ ଶାସନ ରତା କର୍ମେତି ମୀମାଂସକାଃ ସ୍ୱୟମ୍ବୋ ବିଦଧାତୁ ବାଞ୍ଛିତ ଫଳଂ ତ୍ରୈଲୋକ୍ୟନାଥୋ ହରି। ଏକମାତ୍ର ସେଇ ହେ ପୁରୁଷ, ଯୋଉ ପୁରୁଷ ସୁ ବେଦେଷୁ ପୌରୁଷମ୍ ସୂକ୍ତମ୍, ବେଦରେ ପୁରୁଷ ସୂକ୍ତ ହେଲା ସର୍ବଶ୍ରେଷ୍ଠ। କାହିଁକି ନା ଲେଖିଛନ୍ତି ଜଂ ଶୈବା ସମୁପାସତେ ଶିବ ଇତି। ଅନେକ ସମ୍ପ୍ରଦାୟ ଅଛି, ତା ଭିତରେ ଗୋଟେ ଶୈବ ସମ୍ପ୍ରଦାୟ, ସେମାନଙ୍କର ଆରାଧ୍ୟ ହେଉଛନ୍ତି ଶିବ, ଆଉ ଇଏ ପ୍ରଭୁ ମଧ୍ୟ ହେଉଛନ୍ତି ଶିବ। ହରି ଏବଂ ହରଙ୍କ ଭିତରେ କୌଣସି ଭେଦ ନଥାଏ। ବ୍ରହ୍ମେତି ବେଦାନ୍ତି ନଃ, ଏହି ମହାପ୍ରଭୁଙ୍କୁ ବେଦାନ୍ତି ବାଲା ସେମାନେ ବ୍ରହ୍ମ ବୋଲିକିରି କହନ୍ତି, ଏବଂ ବୌଦ୍ଧା ବୁଦ୍ଧ ଇତି ବୌଦ୍ଧ ଧର୍ମାବଲମ୍ବୀ ମାନେ ୟାଙ୍କୁ ହିଁ ବୁଦ୍ଧ ବୋଲିକିରି କହନ୍ତି। ଇଏ ହେଉଛନ୍ତି ସାକ୍ଷାତ ବୁଦ୍ଧ ବୋଲିକିରି ବୌଦ୍ଧ ସମ୍ପ୍ରଦାୟ ଉଦ୍ଘୋଷଣା କରନ୍ତି, ଏବଂ ପ୍ରମାଣ ପଟବଃ କର୍ତ୍ତେତି ନୈୟାୟିକା ଷଡ଼ ଦର୍ଶନ ମଧ୍ୟରେ ଯେଉଁ ନ୍ୟାୟ ଦର୍ଶନ ରହିଛି, ସେ ନ୍ୟାୟ ଦର୍ଶନର ମୂଳ ଉତ୍ସ ହେଉଛି କର୍ତ୍ତା। ତେଣୁ ଇଏ ହେଉଛନ୍ତି ସେଇ ନ୍ୟାୟ ଦର୍ଶନର ମୂଳ ଉତ୍ସ କର୍ତ୍ତା। ଏବଂ ଅର୍ହନ୍ ନିତ୍ୟଥ ଜୈନ ଶାସନର ତାହା, ଯେଉଁମାନେ ଜୈନ ଧର୍ମାବଲମ୍ବୀ ସେମାନେ ଅର୍ହତ ବୋଲିକିରି ୟାଙ୍କୁ କହନ୍ତି। ଇଏ ହେଉଛନ୍ତି ତାଙ୍କରି ଆରାଧ୍ୟ ଅର୍ହତ, ଯିଏ ଅର୍ହତ ସିଏ ହେଉଛନ୍ତି ଶ୍ରୀ ଜଗନ୍ନାଥ ମହାପ୍ରଭୁ। ଏବଂ କର୍ମେତି ମୀମାଂସକାହା, ମୀମାଂସା ଦର୍ଶନରେ ଭଗବାନଙ୍କୁ କର୍ମୀ ବୋଲି ଯେଉଁ କୁହାଯାଏ, ଇଏ ହେଉଛନ୍ତି ସେଇ କର୍ମୀ, ଇଏ ହିଁ ସବୁ କର୍ମର ପ୍ରତିପାଦକ। एको देवः सर्वभूतेषु गूढः सर्वव्यापी सर्वभूतान्तरात्मा कर्माध्यक्षः सर्वभूताधिवासः साक्षी चेता केवलो निर्गुणश्च यही सेइ महाप्रभु वेदांत वेद्य महाप्रभु आजि नर चेष्टाम उपादाय हरिचरति भूतले तेणु आज आम मानक पाखरे आम मान को धन्य करिबा पाई आम यही माटी को अंगीकार करी यही माटी को धन्य करी से प्रति वर्ष आसुचंती एवं आमको दर्शन देकरी मुक्ति प्रदान करुचंती मोक्ष दाता जनार्दन यही जो रथ यात्रा टी करुचंती यही रथ यात्रा रे से कौन कौन काम करुचंती दौर्भाग्यं किल दूरयन सुमनसाम अभ्यर्थितं पूरयन पापिष्ठा निवतर्जयन सकृतिनो भक्ता निवा वर्जयन जाड्यं निर्दलयन शुभानि कलयन नानंद मुदुबेलयन पश्य श्री जगदीश्वरो विजयते श्री नंदी घोषो परि वर्तमान आम नहीं एक छोट विज्ञापन विरति
3: जय जगन्नाथ रथयात्रा अवसर में आपमन को हार्दिक शुभेच्छा लक्ष लक्ष भक्तों सुस्थ और सुरक्षित दर्शन पर स्वास्थ्य और परिवार कल्याण विभाग व्यापक प्रस्तुति करिछन्ते पूरी बड़दाण्ड एवं प्रमुख स्थान में आठटी अत्याधुनिक दशसज्जा विशिष्ट चिकित्सा शिविर यथा पुणा रघुनंदन पाठागार निकट में नीलाद्री भक्त निवास जगन्नाथ वल्लभ पार्किंग परिसर में बगला परिसर में मार्केट छक म्युनिसिपालिटी मार्केट कॉम्प्लेक्स सामने भोलानाथ विद्यापीठ ठारे बस स्टैंड रे रेल स्टेशन मुख्य फाटक सम्मुखरे व्यवस्था करा जाई छी ता सहित 30 टी प्राथमिक चिकित्सा केंद्र प्रत्येक शिविर रे विशेषज्ञ डॉक्टर नर्स पारामेडिकल कर्मचारी ऑक्सीजन ईसीजी जरूरीकालीन औषध ओ 24 घंटिया सेवा उपलब्ध गुरुतर रोगी को पाई मुख्य चिकित्सालय रे 300 रु अधिक संरक्षित शय्या आईसीयू बर्न वार्ड ऑपरेशन थिएटर रो व्यवस्था रहिछि भक्तमानंकर तुरंत सेवा पाई 82 टी एम्बुलेंस सह स्वतंत्र कॉरिडोर ओ प्रशिक्षित दल प्रस्तुत अछन्ति आपनको सुस्थता आमर सर्वोच्च प्राथमिकता
4: स्वास्थ्य ओ परिवार कल्याण विभाग ओडिसा
2: जय जगन्नाथ जय जगन्नाथ जय जगन्नाथ म कहुतिले महाप्रभुंकर ए जो यात्रा टी अनुष्ठित होउछि ये यात्रा रे कौन कौन होउछि भगवान कौन करुचंती अरे भगवान जतेबेले आसुचंती आज तो बहुत अंचल बेग क्षिप्र गति रे महाप्रभु आसुचंती उपेन्द्र भंज लेखिचंती पाद नाही से जे गमन करई कर्ण नाही सबु सुणे चक्षु नाही तार तिनि पुर दिसे जिह्वा नाही स्वादु मणे कवि सम्राट उपेन्द्र भंज केते सुंदर भाव रे कथाटि कहिले पाद नाही से जे गमन करई आपण देखुनाहांती वर्तमान आमे देखुथिलु ए जो वर्तमान गोमुट रहिथिला नाकचणा द्वार सिठु अतिक्रम करी केड़े क्षिप्र गति रे से वर्तमान पळै आसिलेनी राधा वल्लभ मठरे मठ र जो पार्श्वर्ती अर्थात नाधावल्लभ मठ एवं श्री नंदीघोष यारी मध्यवर्ती जो मार्ग से मार्ग पाखरे से अछंती एवं सेठी दंडायमान हेतिबा नंदीघोष रथ उपरे आउ अल्प समय परे से विराजमान करिदिबे केते लोक चाहिकरि बसछंती महाप्रभु को ताकर दुर्भाग्य कथा टिके कहिबा पई महाप्रभु कहिछंती अरे मु त सेइथि पे आसी केते कहुचु मते मते काही एते कहुचु मु पूरा अंतर्ज्यामी मु कण तो अंतर रे नाही तू केवल मते मन दे मजे व मन आधत्स्व मई बुद्धि निवेशय तू मते मन दे दे तू मते बुद्धि दे दे आउ सबु भार मु तोर बहन करिवी तेणु मो तू भावुचि कि मोर पाद नाही बोले मु चाली पारुने मु चाले पाद नाही से जे गमन करई कर्ण नाही सबु शुणे तुम कह प्रभु आपणकर तो कर्ण नाही मु जते कहुचे शुणुचंति केमिति ना रे मु एमिति एक वस्तु मु एमिति एक वस्तु सर्वेन्द्रियाणी सर्वेन्द्रिय वृत्तिमंती एमिति कोउ देवता अछि आपण कहिले माने जस्येन्द्रियाणी जहांकर प्रत्येक इंद्रिय सबु इंद्रियर काम करे हस्तोपि पश्यति हाथी मध्य हाथ मध्य देखे ଆପଣ ଭାବିବେ ନାହିଁ ଇଏ ଗୋଟେ କିମ୍ଭୂତ କିମାକାର।

0: ସୁରକ୍ଷା କରିବି। ଜଣକୁ ପାଞ୍ଚ କୋଟି ଟଙ୍କା ଦେଇକରି ଆମେ ନିଶ୍ଚିନ୍ତରେ ବସିପାରିବାନି। ଯଦି ଟିକିଏ ବା ମାନେ ଲିକ୍ ହେଇଗଲା ତେବେ ନିଶ୍ଚିତ ଭାବରେ ତା ମୁଣ୍ଡଟି କଟିଯିବ। ତେଣୁ ଭଗବାନ କହିଲେ ମୁଁ ଦୁର୍ଲଭ ବସ୍ତୁ ଦିଏ ଏବଂ ତାକୁ ସୁରକ୍ଷାର ଭାର ମଧ୍ୟ ମୁଁ ନିଏ।
1: ସେଇଥିପାଇଁ ଏ ଯେଉଁ ଯୋଗକ୍ଷେମ କଥା କହିଲେ, ଅପ୍ରାପ୍ତ ବସ୍ତୁର ପ୍ରାପ୍ତି ଏବଂ ପ୍ରାପ୍ତ ବସ୍ତୁର ରକ୍ଷଣ। ତେଣୁ ଆମକୁ ଭଗବାନ ବହୁତ କଥା ଦେଲେ ମଧ୍ୟ ଆମେ ତାକୁ ଧାରଣ କରିବା, ଆମେ ତାକୁ ରକ୍ଷା କରିବା, ନିଜ ଭିତରେ ସବୁବେଳେ ସେଇ ଭାବନାରେ ରହିବା, ସେଇଟା ଆମର ହୁଏ ନାହିଁ। କାରଣ ଆଜି ପବିତ୍ର ଭାବନା ଆସୁଛି, କାଲି ସେ ଭାବନା ଚାଲିଯାଉଛି। ତେଣୁ ଭଗବାନ କହୁଛନ୍ତି, ତୁ ଯଦି ଅନନ୍ୟ ଚିତ୍ତ ହେଇକରି ମୋ ସହିତ ରହିବୁ, ତାହେଲେ ତତେ ମୁଁ ଅପ୍ରାପ୍ତ ବସ୍ତୁର ପ୍ରାପ୍ତି ମଧ୍ୟ କରେଇବି ଏବଂ ସେଇ ପ୍ରାପ୍ତ ବସ୍ତୁଟିକୁ ତୁ କିଭଳି ଧାରଣ କରି ରଖିବୁ ସେ ଶକ୍ତି ମଧ୍ୟ ତତେ ଦେବି,
0: ଯାହାଫଳରେ ତୁ ନିଶ୍ଚିନ୍ତ ହେଇଯିବୁ। କେତେ ବଡ଼ କଥା! ତେଣୁ ଆମକୁ ନିଶ୍ଚିନ୍ତ କରିଦେଉଛନ୍ତି, ନିଜେ କହୁଛନ୍ତି ଏତେ ସବୁ ସତ୍ତ୍ୱେ, ଏବଂ ନିଜେ ଆସୁଛନ୍ତି। ନିଜେ ଆସିକରି କ'ଣ କରୁଛନ୍ତି କହିଲେ, ଆରେ ମୋର କେତୋଟା ଯାତ୍ରାରେ ତୁ ଆ, ଦୋଳେଚ ଦୋଳଗୋବିନ୍ଦଂ ଚାପେ ତୁ ମଧୁସୂଦନଂ ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନବିଦ୍ୟତେ। ଯଦି ଦୋଳଯାତ୍ରାରେ ମୁଁ ଦୋଳଗୋବିନ୍ଦ ହେଇକରି ଯେତେବେଳେ ଦୋଳବେଦୀରେ ଝୁଲୁଥିବି, ସେତିକିବେଳେ ମୋତେ ଟିକେ ଦର୍ଶନ କରିବୁ। ଆଉ ଚାପେ ତ ମଧୁସୂଦନଂ, ଯେତେବେଳେ ଚାପ ହେଉଥିବ, ଚନ୍ଦନ ଯାତ୍ରା ହେଉଥିବ, ମୁଁ ମଧୁସୂଦନ ହେଇକରି ବସିଥିବି, ମୋର ଉଭୟ ପଟରେ ଶ୍ରୀଦେବୀ ଭୂଦେବୀ ଥିବେ, ମୋର ଆଗରେ ଆଉ ଗୋଟିଏ ଚାପରେ ରାମକୃଷ୍ଣ ଥିବେ, ପଞ୍ଚମହାଦେବ ଥିବେ, ଚାପରେ ଆମେ ବୁଲୁଥିଲୁ। ଏହିବେଳେରେ ମଧୁସୂଦନ ରୂପେ ମୋତେ ଯଦି ତୁ ଦର୍ଶନ କରିବୁ, ମୁକ୍ତି ଲାଭ କରିବୁ। ଆଉ ଗୋଟିଏ କଥା, ରଥେ ତୁ ବାମନମ ଦୃଷ୍ଟ୍ୱା, ଯେତେବେଳେ ରଥଯାତ୍ରା ହେଉଛି, ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରୁ ଆରମ୍ଭ କରି ଦଶମୀ ତିଥି ପର୍ଯ୍ୟନ୍ତ ଯେଉଁ ନବଦିନାତ୍ମକ ଯେଉଁ ଯାତ୍ରା ହେଉଛି, ସେଇ ଯାତ୍ରାରେ ଯେତେବେଳେ ମୁଁ ବସିଥିବି ବାମନ ହେଇକିରି, ଆଷାଢ଼େ ବାମନଂ ଚୈବ, ଆଷାଢ଼ ମାସରେ ମୁଁ ହେଉଛି ବାମନ। ଆପଣମାନେ ଜାଣନ୍ତି, ବାର ମାସ ଯାକ ମହାପ୍ରଭୁଙ୍କର ଭିନ୍ନ ଭିନ୍ନ ନାମ ରହିଛି, ସେଥିରୁ ଆଷାଢ଼ ମାସର ନାମ ହେଉଛି ବାମନ। ତେଣୁ ବାମନ ରୂପୀ ମୋତେ ଯଦି ତୁ ରଥରେ ଦର୍ଶନ କରିବୁ, ମୋତେ ମୁକ୍ତି ଲାଭ କରିବୁ। କେତେ ଆଶ୍ୱାସନା! ଏତେ ସବୁ ସତ୍ତ୍ୱେ ଆମେ ସଂସାରରେ ଏତେ ବ୍ୟାପିକରି ରହିଛେ, ସଂସାରକୁ ନିଜର ବୋଲିକରି ମନେ କରିଛେ, ଆଉ ଭଗବାନଙ୍କୁ ଭୁଲିଛେ, ଯାହାଫଳରେ କୃଷ୍ଣ ଭୁଲି ହେଇଯିବ ଅନାଦି ବହିର୍ମୁଖ, ଅତଏବ ମାୟା ତାରେ ଦୟେ ସଂସାର ଦୁଃଖ। ଆମେ କାହିଁକି ସଂସାରରେ ଦୁଃଖ ଦୁଃଖୀ ଅଟେ ନା, ଆମେ କୃଷ୍ଣଙ୍କୁ ଭୁଲିଛେ, ଜଗଦୀଶ୍ୱରଙ୍କୁ ଭୁଲିଛେ, କୃଷ୍ଣ ଭୁଲି ହେଇଯିବ ଅନାଦି ବହିର୍ମୁଖ, ଆମେ ସମସ୍ତେ ବହିର୍ମୁଖ ହେଇଯାଇଛେ। ତେଣୁ ମାୟା ଅତଏବ ମାୟା ତାରେ ଦୟେ ସଂସାର ଦୁଃଖ, ତେଣୁ ମାୟା ଆମକୁ ଦୁଃଖ ଦେଉଛି। ଆଉ ମନେ ରଖିଥାନ୍ତୁ, ଏଇ ଯେଉଁ ଘଣ୍ଟ ବାଜୁ ନେଇ ଆପଣ ଦେଖନ୍ତୁ, ତୁ ମାନେ ଭଗବାନ କହୁଛନ୍ତି ତୁ ଆସିବୁ ରଥଯାତ୍ରାରେ, ରଥଯାତ୍ରାରେ ମୋର ଘଣ୍ଟ ବାଜୁଛି, ଭୋ ଭୋ ଶବ୍ଦ ହେଉଛି। କ'ଣ କହୁଛି ଘଣ୍ଟ? ପାତକମାନଙ୍କୁ କହୁଛି, ପଳା ତୁ ଅଠର ନଳା ଠାରୁ ବଳି ନ ଆସିବୁ ଆଉ ଏଣିକି, କହୁଛି ଏଇ ଯେଉଁ ଘଣ୍ଟ ବାଜିକିରି, ଯେମିତି ଆମେ ଗୋଟେ ମାଙ୍କଡ଼ ବସିଥିଲେ ଘଣ୍ଟ ବଜେଇକିରି ତାକୁ ମାନେ ଦୂରକୁ ମାନେ ଇଏ କରିଦେଇଥାଉ, ହଉ ଘୋଡ଼େଇ ଦେଉଥାଉ, ଘଉଡ଼େଇ ଦେଇଥାଉ, ସେମିତି ଏ ଘଣ୍ଟ ବାଜୁ ନେଇ ଯେ କବି କହୁଛନ୍ତି, ଏ ଘଣ୍ଟ ବାଜିକିରି କ'ଣ କହୁଛି, ଏ ପାତକ ଏ ପାପ, ତୁ ଆଉ ଅଠର ନଳା ଡେଇଁକିରି ଏପଟକୁ ଆସିବୁ ନେଇ, ତତେ ଘଣ୍ଟ ବଜେଇକିରି ମୁଁ ବାହାରକୁ ବାହାର କରିଦେଲି, ହଁ କଳା ତୁ ଅଠର ନଳା ଠାରୁ ବଳି ନ ଆସିବୁ ଆଉ ଏଣିକୁ, ଗୌରଚରଣ ଲେଖିଛନ୍ତି।
1: ଏଗୁଡ଼ାକ ତ କବିମାନଙ୍କର ଅନୁଭବର କଥା ସେମାନେ ଲେଖିଛନ୍ତି, କିନ୍ତୁ ମୋଟାମୋଟି କଥା ଆମେ ଯେତେ କଥା କହୁଛେ, ଏ କଥାର ଯଦି ମୂଳ ଏବଂ ସାର କ'ଣ ବୋଲି ଆମେ କହିବା, ଶ୍ରୋତାମାନେ ପଚାରିବେ, ଆପଣ ତ ସକାଳୁ ସନ୍ଧ୍ୟାବେଳ ପର୍ଯ୍ୟନ୍ତ କହିଲେ, ସକାଳ 8:30 ଆରମ୍ଭ କରି 5 ପର୍ଯ୍ୟନ୍ତ ଆପଣ କହିଲେ, ସେ ସାର କଥା କ'ଣ? ଯେମିତି ମହାଭାରତର 18 ପର୍ବ ମହାଭାରତର ସାର କଥା କ'ଣ ବୋଲି ପଚାରିବାରୁ, ଯେମିତି କହିଲେ ଯେ ପାପାୟ ପରୋପକାରାୟ ସ୍ୱର୍ଗାୟ
0: ପୁରାଣୀଷୁ ବ୍ୟାସସ୍ୟ ବଚନଂ ତ୍ୱୟଂ ପରୋପକାର।

0: ନ୍ୟାୟ ପାପ ଆୟ ପରପୀଡ଼ନ
1: ଏଇଟା ହେଲା ସାର। ତେଣୁ ଏଇଟା ଯେମିତି ସାର ଆମର ମହାପ୍ରଭୁଙ୍କ ସମ୍ପର୍କରେ ଯେତେ ବିବରଣୀ ଆମେ ଦଉଛେ ସେ ବିବରଣୀର ସାର ହଉଛି ଯେ ପରମାତ୍ମାଙ୍କ ପ୍ରତି ଅଖଣ୍ଡ ବିଶ୍ୱାସ।
0: ଏଇ ପୁରା କହିଲେ ଗୀତାରେ ଅର୍ଜୁନ ତମେବ ଶରଣଂ ଗଚ୍ଛ ସର୍ବଭାବେନ ଭାରତ ତତ୍ ପ୍ରସାଦାତ୍ ପରାମ ଶାନ୍ତିଂ ସ୍ଥାନଂ ପ୍ରାପ୍ସ୍ୟସି ଶାଶ୍ୱତମ।
1: ତେଣୁ ପରମାତ୍ମା ଆପଣଙ୍କର ଯୋଉ ଦୁଇଟି କଥା କିଛି ସମୟ ତଳେ ଆମର ଡକ୍ଟର କଲ୍ୟାଣୀ ନନ୍ଦୀ କହୁଥିଲେ ଶ୍ରଦ୍ଧା ଏବଂ ବିଶ୍ୱାସର କଥା। ଶ୍ରଦ୍ଧାର ଶାସ୍ତ୍ରୀୟ ଅର୍ଥ କ'ଣ ନା ଶାସ୍ତ୍ର ଏବଂ ଗୁରୁ ବାକ୍ୟରେ ବିଶ୍ୱାସ, ଏଇଟା ହେଲା ଶ୍ରଦ୍ଧା। ଏବଂ ଶ୍ରଦ୍ଧାର ଗୋଟେ ଲୌକିକ ତାର ଅର୍ଥ ହେଉଛି ଯେ ଆପଣ ମୋତେ ଶ୍ରଦ୍ଧା କରନ୍ତି ମୁଁ ଆପଣଙ୍କୁ ଶ୍ରଦ୍ଧା କରେ, ଇଏ ମଧ୍ୟ ଗୋଟିଏ ଅର୍ଥ। ଆଉ ଗୋଟିଏ ହେଲା ବିଶ୍ୱାସ। ଏଇ ଯୋଉ ବଡ ଠାକୁର ବଳଭଦ୍ରଙ୍କ ରଥରେ ଯୋଡ଼ିଏ ଶୁଆ ଅଛନ୍ତି, ଓଲଟ ଶୁଆ, ତାକୁ ଆମେ ଯୋଉ ନାଁ ଦେଇଛେ ଶ୍ରଦ୍ଧା ଏବଂ ବିଶ୍ୱାସ। ସେଇ ଶ୍ରଦ୍ଧା ହେଉଛି ଆମେ ଯେତେ ଯେତେ ଆମେ ଶାସ୍ତ୍ରମାନଙ୍କ କଥା ଆଲୋଚନା କରୁଛେ, ଏଇ ଧାରା ବିବରଣୀ ଭିତରେ ସ୍କନ୍ଦ ପୁରାଣ କଥା କହୁଛେ, ନୀଳାଦ୍ରି ମହୋଦୟ କଥା କହୁଛେ, ରାମାୟଣ ମହାଭାରତ କଥା କହୁଛେ କହୁଛେ, ତେଣୁ ସେଇ ଯୋଉ ଶାସ୍ତ୍ର କଥା କହୁଛେ ସେ ଶାସ୍ତ୍ରମାନଙ୍କୁ ବିଶ୍ୱାସ କରିବାକୁ ହେବ। ଏବଂ ପ୍ରଥମ କଥା ହେଲା ବିଶ୍ୱାସ।
0: ତେବେ ଏଇଠି ନେଇଯିବା ଗୋଟେ ବିରତ।
1: ହଁ ଆଜ୍ଞା ଆଜ୍ଞା।
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
3: ରାଷ୍ଟ୍ରୀୟ ପ୍ରଗତିର ଭିତ୍ତି, ନାରୀଙ୍କୁ ଶକ୍ତି, ବିକଶିତ ଭାରତରେ ସମୃଦ୍ଧ ଓଡ଼ିଶା ପାଇଁ ମହିଳା ସଶକ୍ତିକରଣକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ। ମହିଳା ସଶକ୍ତିକରଣର ଯୁଗାନ୍ତକାରୀ ଯୋଜନା ସୁଭଦ୍ରାରେ ମହିଳାଙ୍କୁ ମିଳିଛି ଆର୍ଥିକ ସହାୟତା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଏକୀକୃତ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା। ଅସୁବିଧାରେ ଥିବା ମହିଳାଙ୍କୁ ତୁରନ୍ତ ସହାୟତା ପାଇଁ ମହିଳା ହେଲ୍ପଲାଇନ୍ ନମ୍ଘର 1811। ଅସହାୟ ମହିଳାଙ୍କ ପାଇଁ ଶକ୍ତି ସଦନ, ୱାନ୍ଷ୍ଟପ୍ ସେଣ୍ଟର, ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଇତ୍ୟାଦି ମାଧ୍ୟମରେ ଗର୍ଭବତୀ, କିଶୋରୀ, ପ୍ରସୂତି ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଦିଆଯାଉଛି ପ୍ରାଧାନ୍ୟ। ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା, ଆମେ ପଢ଼ିବା ଆମ ଭାଷାରେ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ, ଅଦ୍ୟୁକା ଇତ୍ୟାଦି ଜରିଆରେ ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟରତ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର।
4: ହଁ, ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
5: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
4: ଡିଜାଇନ୍ ନୂଆ ଅଛି ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
5: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍। ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
6: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
7: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
6: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
7: ଅଛି କେବଳ ମଣିଷ ପଣିଆ।
6: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ,
7: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
6: ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି PM ରାହତ ଯୋଜନା,
7: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ 7 ଦିନ ଯାଇ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
6: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
7: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
6: ଆସନ୍ତୁ ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢାଇବା ସଡକ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
7: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
6: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।

0: कृत्रिम रंग दिया खाद्य बासी और दुर्गंध होता खाद्य माछी बसुवा खाद्य एवं पचा सड़ा फल और पनीपरिया आदो खातु ना खाद्य खावा पूर्व तथा शौच हवापर निज हाथ को साबुन ने भल भाव धुंतु शरीर जल शुष्कतार रक्षा पाइबाई आवश्यक स्थले ओआरएस द्रवण पिंत सर्वदा पायखाना व्यवहार करंतु एवं परिष्कार परिच्छन्न रहंतु अळिया आवर्जना तथा बड़का खाद्य एणेतेणे न पकई डस्टबिन व्यवहार करंतु जरूरीकालीन सहायता पाई पुरी जिला मुख्य चिकित्सालय कंट्रोल रूम फोन नंबर 06752221275 रे जोगाजोग करंतु एवं आंबुलांस पाई 108 को कॉल करंतु जय जगन्नाथ
1: स्वास्थ्य और परिवार कल्याण विभाग ओडिशा द्वारा जनहित रे जारी
2: जय जगन्नाथ
3: जय जगन्नाथ जय जगन्नाथ जय जगन्नाथ हमें ये विज्ञापन विरती गला
2: आज्ञा आज्ञा
3: ता पूर्व आलोचना करथले श्रद्धा और विश्वास
2: हां
3: श्रद्धा विश्वास माने कौन ना जो शास्त्र मान कथा हमें आलोचना करूचु से शास्त्र मान को ऊपर विश्वास करबा କାହିଁକି ବିଶ୍ୱାସ କରିବା କିଏ ପ୍ରଶ୍ନ ବି କରିପାରେ କାହିଁକି ବିଶ୍ୱାସ କରିବା ନା ବିଶ୍ୱାସ କରିବା ଏଇଥିପାଇଁ ଯେ ସାଧୁ ସନ୍ଥ ମହାପୁରୁଷମାନେ ତାଙ୍କର ତପସ୍ୟା ଏବଂ ଯୋଗ ବଳରେ ଜ୍ଞାନ ବଳରେ ଯାହା ଉପଲବ୍ଧି କରିଛନ୍ତି ସେ ଜ୍ଞାନ ଆମକୁ ଦେଇଛନ୍ତି ଆମେ ସେଭଳି ତପସ୍ୟା କରିପାରିବାନି ଆମର ସେଭଳି ଜ୍ଞାନ ନାହିଁ ତେଣୁ ଯେଉଁ ଜ୍ଞାନ ଆମକୁ ପରମ୍ପରା ସୂତ୍ରରେ ମିଳିଛି ସେ ଜ୍ଞାନକୁ ଆମକୁ ଅବଶ୍ୟ ବିଶ୍ୱାସ କରିବାକୁ ହବ ଏଇଟା ହେଲା କଥା
2: ସନ୍ଥ ତୁଳସୀ କହିଲେ
3: ଆଜ୍ଞା
2: ବିନୁ ବିଶ୍ୱାସ ଭଗତି ନାହିଁ ତେହି ବିନୁ ଦ୍ରବହୀନ ରାମ ରାମ କୃପା ବିନୁ ସପ ନାହିଁ ଲୋଗନ ଲହଇ ବିଶ୍ରାମ
3: ବାସ
2: ବିଶ୍ୱାସ ଭଗତି ନାହିଁ
3: ଏଇ ବିଶ୍ୱାସଟାକୁ ଆମକୁ ରଖିବାକୁ ହବ ଦ୍ୱିତୀୟ କଥା ହେଲା ଆଉ ଗୋଟିଏ କଥା ହେଲା ଯିଏ ଏ ସୃଷ୍ଟିକୁ ରଚନା କରିଛନ୍ତି ଯିଏ ସୃଷ୍ଟିକୁ ପାଳନ କରିଛନ୍ତି ଯିଏ ସୃଷ୍ଟିକୁ ସଂହାର କରିବେ ତାର ପ୍ରତୀକ ହେଉଛନ୍ତି ବା ତାର ସ୍ୱୟଂ ବିଗ୍ରହ ହେଉଛନ୍ତି ପରମାତ୍ମା ସ୍ୱୟଂ
2: ଜଗନ୍ନାଥ ମହାପ୍ରଭୁ
3: ତେଣୁ ଏଇଟାକୁ ମଧ୍ୟ ବିଶ୍ୱାସ କରିବାକୁ ପଡିବ
2: ବିଶ୍ୱାସ
3: ଏବଂ ଏଇ ଯେଉଁ ଜଗନ୍ନାଥ ମହାପ୍ରଭୁ ଆପଣ କହିବେ ସେ ତ ଗଡ଼କଣ୍ଟୁଣିଆରୁ ଆସିଲେ କି ନହେଲେ ଅମୁକ ପୀଠରୁ ଆସିଲେ ସେ ତ ନିମ୍ବ ଗଛର ଦାରୁ ସିଏ କେମିତି ପରମାତ୍ମା ପରମ୍ରହ୍ମ ହେଇଯିବେ ସେ କେମିତି ଜଗତଟାକୁ ପାଳନ କରିବେ ଏମିତି ଅବାନ୍ତର ପ୍ରଶ୍ନ କଲେ ତାର କିଛି ଉତ୍ତର ନାହିଁ ସେ ହେଉଛନ୍ତି ସ୍ୱୟଂ ଦାରବତନୁ ବୋଲି କୁହାହେଇଛି ଏବଂ ତାଙ୍କୁ ଆମେ ବିଶ୍ୱାସ କରିକି ଆରାଧନା କରୁଛୁ ଉପାସନା କରୁଛୁ ଏବଂ
2: ବିଶ୍ୱାସ ମିଲେଇ ହରି ତର୍କେ ବହୁ ଦୂର
3: ଏଇ ହେଲା ଗୋଟିଏ କଥା ଦ୍ୱିତୀୟ କଥା ହେଲା ଯିଏ ମହାପ୍ରଭୁ ଯିଏ ରଥ ଉପରେ ବସିଛନ୍ତି ଯିଏ ରତ୍ନ ସିଂହାସନ ଉପରେ ବିରାଜମାନ କରୁଛନ୍ତି ସିଏ ମଧ୍ୟ ଆମ ଅନ୍ତର ଭିତରେ ଅଛନ୍ତି ଏଇ କଥାଟା ଯଦି ବିଶ୍ୱାସ କରିଗଲେ ତାହେଲେ ରଥଯାତ୍ରାର ସବୁ ଫଳ ତ ଆପଣଙ୍କୁ ମିଳିଲା ଆଉ କ'ଣ ହଁ କି ନାହିଁ ମୋତେ କହନ୍ତୁ ବାସ୍ ଯଦି ଏହା ହେଲା ଆମେ ଏଇଟା କାହିଁକି କରିପାରୁନେ ତା ପଛରେ ଯେଉଁ ଅନ୍ତରାୟ ଗୁଡ଼ାକ ଅଛି ବାଧା ଗୁଡ଼ାକ ଅଛି ସେ ବାଧା ଗୁଡ଼ାକ ତିନିଟା ବାଧା ଗୋଟେ ହେଲା ଆମର ଭୁକ୍ତି ଗୋଟେ ହେଲା ଗତି ଆଉ ଗୋଟେ ହେଲା ମୁକ୍ତି ଭୁକ୍ତି କ'ଣ ଯେହେତୁ ଆମେ ମଣିଷ ହେଇକରି ଏ ସଂସାରକୁ ଆସିଛେ ଆମର ଗୁଡ଼ାଏ ଭୋଗ ବାସନା ଅଛି ଏବଂ ରହିବ ମଧ୍ୟ ସ୍ୱାଭାବିକ ତେଣୁ ସେ ଭୋଗ ବାସନା ଗୁଡ଼ାକ ଆମର ଚରିତାର୍ଥ ନହେଲେ ଆମର ଗତି ହେବ ନାହିଁ ଗତି ମାନେ କ'ଣ ଗତି ମାନେ ହେଉଛି ଆଧ୍ୟାତ୍ମିକତା କ୍ଷେତ୍ରରେ ଚେତନା କ୍ଷେତ୍ରରେ ଆମର ଯେଉଁ ଅଗ୍ରଗତି ହେବ ତାକୁ ଆଧ୍ୟାତ୍ମିକ ଭାବରେ ଗତି ବୋଲି କୁହାଯାଏ ଏବଂ ଭୁକ୍ତି ହେଲେ ଆପଣଙ୍କ ମନଟା ବୁଝିଯିବ ଆପଣଙ୍କ ଭୋଗଟା ପ୍ରଶମିତ ହେଇଯିବ କାମନା ବାସନା ଗୁଡ଼ାକ ଚରିତାର୍ଥ ହେଇଯିବେ ଆପଣଙ୍କ ମନଟା ତୃପ୍ତ ହେଇଯିବ ତୃପ୍ତ ହେଇଗଲା ପରେ ସେ ଦିଗରେ ଆପଣଙ୍କର ଅଗ୍ରଗତି ହେବ ସିଏ ଭୁକ୍ତି ବି ଦିଅନ୍ତି ଗତି ବି ଦିଅନ୍ତି ଏବଂ ଭୁକ୍ତି ମିଳିସାରିଲା ପରେ ଗତି ମିଳିସାରିଲା ପରେ ତାପରେ ମୁକ୍ତି ଆପଣଙ୍କର କରତଳଗତ ହେବ ତେଣୁ ଏ ତିନିଟା ଯାକ ଦେବା ପାଇଁ ଯିଏ ଚାରମାଳ ତଳେ ଅଛନ୍ତି ଏବେ ତାଙ୍କ ପାଖରେ ସେ ସାମର୍ଥ୍ୟ ଥିବାରୁ ଆମେ ଏଇ ମୁହୂର୍ତ୍ତରେ ତାଙ୍କୁ ଦର୍ଶନ କରିବା ତାଙ୍କୁ ଆରାଧନା କରିବା ତାଙ୍କୁ ଉପାସନା କରିବା ତାଙ୍କ ଗୁଣର କୀର୍ତ୍ତନ କରିବା ଯେଉଁ ଆଉ ଆଠଟା ଭକ୍ତିର ମାର୍ଗ ଅଛି ତାକୁ ମଧ୍ୟ ପ୍ରୟୋଗ କରିବା ଏସବୁ କଲେ ଆମର ଭୁକ୍ତି ଗତି ମୁକ୍ତି ଏ ତିନିଟା ଯାକ ଆମର ପ୍ରାପ୍ତ ହେବ ଏଗୁଡ଼ାକ ସବୁଯାକ ହେଉଛି ଶାସ୍ତ୍ର ବିହିତ ଏଗୁଡ଼ା ଶାସ୍ତ୍ରରେ କୁହାହେଇଛି ତାକୁ କେବଳ ଅନୁପାଳନ କଲେ ଆମର ମଧ୍ୟ ଉପଲବ୍ଧି ଆସିଯିବ ଅପରୋକ୍ଷ ଜ୍ଞାନ ମଧ୍ୟ ଆମର ହେବ ଆପଣ ଦ୍ୱିପଦ କହିକିରି ଆମର ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ଆମେ ଡକ୍ଟର ନନ୍ଦୀଙ୍କୁ ମଧ୍ୟ ଅନୁରୋଧ କରିବା
2: ଯେହେତୁ ମହାପ୍ରଭୁ ଏହି କ୍ଷେତ୍ରରେ ନରଚେଷ୍ଟା ଉପାଦାୟ ହରିଶ୍ଚରତି ଭୂତଳେ ତେଣୁ ଶାସ୍ତ୍ର କହୁଛନ୍ତି

0: ప్రఖ్యాత వైకుంఠ భువనం క్షేత్రం శ్రీ పురుషోత్తమం పురుషోత్తమ క్షేత్ర అవుతుంది ప్రఖ్యాత వైకుంఠ భువన. తెణు ప్రఖ్యాత వైకుంఠ భువనరే ଭଗବାନ ଅଛନ୍ତି, ସାକ୍ଷାତ ବୈକୁଣ୍ଠ ଭୁବନରେ ଆମେ ଅଛୁ, ତେଣୁ ବୈକୁଣ୍ଠ ଭୁବନର ସମସ୍ତ ସୁଖ ଏଇଠାରେ ହିଁ ଭକ୍ତ ପାଇବ ଯଦି ଭଗବାନଙ୍କ ପାଖରେ ସେ ମନୋନିବେଶ କରିବ ଏବଂ ତାଙ୍କୁ ଶ୍ରଦ୍ଧା କରିବ, ତାଙ୍କୁ ଭକ୍ତି କରିବ, ତାଙ୍କ ଉପରେ ଦୃଢ଼ ବିଶ୍ୱାସ ରଖିବ, ତେବେ ନିଶ୍ଚିତ ଭାବରେ ମନୁଷ୍ୟ ଏଇ ଶରୀରରେ ଗତିମୁକ୍ତି ପାଇଯିବ, ଏଥିରେ ସନ୍ଦେହର ଅବକାଶ ନାହିଁ। ମୁଁ ବର୍ତ୍ତମାନ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ କଲ୍ୟାଣୀ ନନ୍ଦୀ ମହୋଦୟାଙ୍କୁ ନିବେଦନ କରୁଛି।
1: ଜୟ ଜଗନ୍ନାଥ। ସେଇଥିପାଇଁ ତ ସ୍କନ୍ଦ ପୁରାଣରେ ମଧ୍ୟ କୁହାଯାଇଛି, ନୀଳାଦ୍ର ମହତି କ୍ଷେତ୍ରେ ସର୍ବଲୋକ ଏକ ପାବରେ ଦେବସ୍ୟ ଗଣଗନ୍ଧର୍ବ ଯକ୍ଷ କିନର ସେବିତେ। ଇଏ ହେଉଛି ସେଇ